ଆକାଶବାଣୀ କଟକ ଆରମ୍ଭ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ ପ୍ରଥମେ କାର୍ଯ୍ୟକ୍ରମର ଗୀତଟିକୁ ଗାଇଛନ୍ତି ମୁକେଶ ଏବଂ ସାଥୀମାନେ ଚଳଚ୍ଚିତ୍ର ଧରମ କରମ୍।

ପରବର୍ତ୍ତୀ ଗୀତଟିକୁ ଯୁଗଳକଣ୍ଠରେ ଗାଇଛନ୍ତି ଜଗଜିତ୍ ସିଂ ଏବଂ ଚିତ୍ରା ସିଂ। ଚଳଚ୍ଚିତ୍ର ସାତ।

ଜଣେ କଳା ଜଣେ ଧଳା ଆଉ ଜଣେ ହଳଦୀ ରଙ୍ଗ ରଞ୍ଜିତ ହୋଇ ପୂଜା ପାଉଛନ୍ତି ରତ୍ନ ମଣ୍ଡପରେ। ଭକ୍ତମାନଙ୍କର ଦୁଃଖ ଶୁଣି ସୁଖର ବିଧାନ କରୁଛନ୍ତି କ୍ଷଣକ ମଧ୍ୟରେ। ଧଳା ରଙ୍ଗରେ ଭୂଷିତ ହୋଇଛନ୍ତି ବଡ଼ ଭାଇ ବଳଭଦ୍ର, କଳା ରଙ୍ଗରେ ଭୂଷିତ ହୋଇଛନ୍ତି ସାନ ଭାଇ ପତିତ ପାବନ ଜଗନ୍ନାଥ, ହଳଦୀ ରଙ୍ଗ ଆଭୂଷଣରେ ସାନ ଭଉଣୀ ସୁଭଦ୍ରା ମଧ୍ୟସ୍ଥଳରେ ଅବସ୍ଥାନ କରି ଜଗତର ମଙ୍ଗଳ କାମନା କରୁଛନ୍ତି। ଅତୀଶ କୁମାର ମଜୁମଦାର ଗାଇଛନ୍ତି।

ଅଯାଚିତ ଭାବେ କୃପା କରନ୍ତି ବୋଲି ସେ କୃପା ନିଧି। ଭକ୍ତ ଦୁଃଖରେ ଜର୍ଜରିତ ହୋଇ ଯେତେବେଳେ ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କରେ, ସେତେବେଳେ ଆଖିର ଲୁହରେ ଭିଜିଯାଇଥାଏ ତାର ଗଣ୍ଡ ଦେଶ। ଥରି ଉଠେ ରତ୍ନ ସିଂହାସନ, ରଙ୍ଗ ଅଧରରୁ ନିର୍ବାପିତ ହୋଇଯାଏ ହସ। ମହାପ୍ରଭୁ ବରଦ ମୁଦ୍ରାରେ ଢାଳି ଦିଅନ୍ତି କୃପାଧର। ଦୀନବନ୍ଧୁ ହରିଚନ୍ଦନଙ୍କ ରଚନାରୁ, କଣ୍ଠଶିଳ୍ପୀ ନନ୍ଦିତା ମହାପାତ୍ର।

ବହୁ ଦୂରରୁ ଆସିଛି ଭକ୍ତ କଳାସାନ୍ତଙ୍କୁ ଦର୍ଶନ କରିବା ପାଇଁ। ଭାବ ଜୁଡ଼ୁବୁଡ଼ୁ ହୋଇ ସେ ମନଶ୍ଚକ୍ଷୁରେ ଦର୍ଶନ କରୁଛି ସେଇ କଳା ଘୁମର ରୂପକୁ। ସ୍ନେହ ଆଉ ମମତାର ଧାରା ଝରିଯାଉଛି ତାର ହୃଦୟରୁ। ମନେ ମନେ ଆକୁଳ ହୋଇ ଡାକୁଛି, ଆ ମୋ କାଳିଆ ଧନ, ତୋତେ ଦର୍ଶନ କରି ମୋର ନୟନ ମନ ସାର୍ଥକ ହେଉ। ନବକିଶୋର ମିଶ୍ର ଗାଇଛନ୍ତି, ତପନ ପଟ୍ଟନାୟକଙ୍କ ରଚନା।

ମହାପ୍ରଭୁ ଭାରି ଛଳିଆ, ଇଚ୍ଛା ହେଲେ ଦର୍ଶନ ଦିଅନ୍ତି, ପୁଣି ଇଚ୍ଛା ହେଲେ ଦୂରେଇ ଯାଆନ୍ତି। ବୋଧହୁଏ ଭକ୍ତକୁ ପରୀକ୍ଷା କରିବା ପାଇଁ ସେ ଏହିପରି କରିଥାନ୍ତି। ଭକ୍ତ କିନ୍ତୁ ଭାଙ୍ଗି ପଡ଼େ ପ୍ରଭୁଙ୍କର ଏତାଦୃଶ ବ୍ୟବହାରରେ। ସେ ଦୋଷ ଆରୋପ କରେ ବଳିଆର ଭୁଜଙ୍କ ଉପରେ। ମହାପ୍ରଭୁ କିନ୍ତୁ ସେମିତି ହସୁଥାନ୍ତି ନିର୍ବିକାର ଚିତ୍ତରେ। ସଙ୍ଗୀତା ମହାପାତ୍ର ଗାଇଛନ୍ତି ପୁରାତନ ରଚନାରୁ।

ସାରା ଆକାଶ ଯେମିତି ତାଙ୍କରି ଆଖିରେ ଦୃଶ୍ୟମାନ, ଓଠରେ ଲାଖି ରହିଛି ସେଇ ମନ ଫୁଲାଣିଆ ହସ। ଭକ୍ତ ପଚାରୁଛି, ମହାପ୍ରଭୁ ଇଏ କ'ଣ ତୁମର ରୂପ? ଭିନ୍ନ ଭିନ୍ନ ରୂପରେ ଭିନ୍ନ ଭିନ୍ନ ବେଶରେ ଭକ୍ତ ଦେଖୁଛି ଭଗବାନଙ୍କୁ। ବେଳକୁ ବେଳ ବିହଳ ହୋଇଯାଉଛି ସିଏ, ଅନୁଭବ କରୁଛି କେବଳ ପ୍ରଭୁଙ୍କ ଛଡ଼ା ଏ ପୃଥିବୀରେ ସବୁ ଯେମିତି ଅସାର ଆଉ ଅନିତ୍ୟ। ବିନୋଦିନୀ ଦେବୀଙ୍କ ରଚନାରୁ ଗାଇଛନ୍ତି ବସନ୍ତ ମହାନ୍ତି।

ସେ ନୀଳଗିରିପତି, ସେ ନୀଳାଦ୍ରି କେଶରୀ, ସେ ଶଙ୍ଖ କ୍ଷେତ୍ରର ମୌଡ଼ମଣି, ତାଙ୍କରି ଇଚ୍ଛାରେ ପରିଚାଳିତ ସକଳ ମେଦିନୀ, ପଲକହୀନ ଦୃଷ୍ଟିରେ ସେ ନିରୀକ୍ଷଣ କରୁଛନ୍ତି ସମଗ୍ର ବିଶ୍ୱକୁ। ରଙ୍ଗ ଅଧରରେ ସରୁଧାର ହସ ଫୁଟାଇ ଆଶ୍ୱାସନା ଦେଉଛନ୍ତି ଉପସ୍ଥିତ ଭକ୍ତମାନଙ୍କୁ। ଜୟ ଜଗନ୍ନାଥ ଧ୍ୱନିରେ ଉଛୁଳି ପଡ଼ୁଛି ବଡ଼ ଦେଉଳ, ଦୁଇ ଭୁଜ ଟେକି ମହାପ୍ରଭୁ ଆଶୀର୍ବାଦ ପ୍ରଦାନ କରୁଛନ୍ତି ଭକ୍ତମାନଙ୍କୁ। ବୀଣାପାଣି ମିଶ୍ର ଗାଇଛନ୍ତି ପୁରାତନ ରଚନାରୁ।

0: ଶୁଣୁଥିଲେ ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ବନ୍ଦନା। ଆଲେଖ୍ୟ ବସନ୍ତ ମହାନ୍ତି, ଉପସ୍ଥାପନା ପଦ୍ମାବତୀ ଦ୍ୱିବେଦୀ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷ।

0: ଶ୍ରୀକ୍ଷେତ୍ରର ଶ୍ରୀଜଗନ୍ନାଥ ଜଗତର ଠାକୁର ବୋଲାଇବା ପଛରେ ଯେଉଁ ରହସ୍ୟ ଅଛି ସେଇଠି ହେଲା ନିହାତି ସାଧାରଣ ମଣିଷଙ୍କର ଜୀବନଧାରା ସହିତ ତାଙ୍କର ସାମିଲ ହୋଇଯିବାର ଗୁଣ। ସମାଜର ତୁଚ୍ଛଦପି ତୁଚ୍ଛ ମଣିଷ ଜଣେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯେଉଁ ଯେଉଁ ଅନୁଭବ ସବୁ ଭୋଗିଥାଏ ଜଗନ୍ନାଥ ସେସବୁକୁ ପ୍ରତିନିୟତ ଆପଣାର କରିବା ଭିତରେ ସାରା ସଂସାରକୁ ଆପଣାର କରିବାର ଆତ୍ମୀୟତା ଲୁଚି ରହିଥାଏ। ସଂସାରକୁ ଭୋଗିବା ଭିତରେ ବଡ଼ ଠାକୁରଙ୍କର ସବୁଠୁ ଲୋକପ୍ରିୟ ଲୀଳା ହେଲା ମା ଲକ୍ଷ୍ମୀ ଠାକୁରାଣୀଙ୍କ ସହିତ ତାଙ୍କର ସମ୍ପର୍କ। ସାଧାରଣ ପତିପତ୍ନୀଙ୍କର କଳିଗୋଳ ମାନ ଅଭିମାନ ପରି ଶ୍ରୀଜଗନ୍ନାଥ ଓ ମହାଲକ୍ଷ୍ମୀଙ୍କର ଦାମ୍ପତ୍ୟ ଲୀଳା ସର୍ବଜନ ବିଦିତ। କିମ୍ବଦନ୍ତୀ କହେ, ଥରେ ମହାପ୍ରଭୁ ମା ଲକ୍ଷ୍ମୀଙ୍କୁ ତାଙ୍କ ପିତା ରତ୍ନାକର ସବୁବେଳେ ଗର୍ଜନ କରି ଶାନ୍ତିରେ ଶୁଆଇ ଦେଉନାହିଁ ବୋଲି ଛିଗୁଲାଇ କହିବାରୁ ମହାଲକ୍ଷ୍ମୀ ରାଗିଯାଇ ଏପରି ଏକ ପାଚେରୀ ଗଢ଼ି ଦେଇଥିଲେ ଯେ ଯାହାକୁ ଭେଦ କରି ସମୁଦ୍ର ଗର୍ଜନ ଦେଉଳ ବେଢ଼ା ଭିତରକୁ ଶୁଣାଯିବ ନାହିଁ। ତାହାକୁ ମେଘନାଦ ପାଚେରୀ ନାମରେ ନାମିତ କରାଗଲା ଓ କହିବା ବାହୁଲ୍ୟ, ସମୟ ଯେତେ ନିର୍ଜନ ହେଲେ ମଧ୍ୟ ଏହି ମେଘନାଦ ପାଚେରୀ ଭେଦ କରି ସମୁଦ୍ର ଗର୍ଜନ ମନ୍ଦିର ବେଢ଼ାରେ ଶୁଣାଯାଏ ନାହିଁ। ମର୍ତ୍ତ ବୈକୁଣ୍ଠ ଶ୍ରୀକ୍ଷେତ୍ରରେ ପ୍ରଭୁ ଜଗନ୍ନାଥଙ୍କ ବିଜୟସ୍ଥଳୀ ଶ୍ରୀମନ୍ଦିରର ବାହାର ପାଚେରୀକୁ ହିଁ ମେଘନାଦ ପାଚେରୀ କୁହାଯାଏ। ମେଘନାଦ ପାଚେରୀର ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦିଗରେ ଥିବା ପ୍ରବେଶଦ୍ୱାରକୁ ଯଥାକ୍ରମେ ସିଂହ, ବ୍ୟାଘ୍ର, ହାତୀ ଓ ଘୋଡ଼ାଦ୍ୱାର କୁହାଯାଏ। ଏହିସବୁ ଦ୍ୱାର ପାର୍ଶ୍ୱରେ ନାମକରଣ ଅନୁସାରେ ପଶୁମାନଙ୍କର ମୂର୍ତ୍ତି ମଧ୍ୟ ପ୍ରତିଷ୍ଠିତ ହୋଇଅଛି। ଏହି ଦ୍ୱାରମାନଙ୍କ ମଧ୍ୟରେ ପୂର୍ବରେ ଥିବା ସିଂହଦ୍ୱାର ମୁଖ୍ୟ। ଏହିଠାରୁ ବଡ଼ଦାଣ୍ଡ ଆରମ୍ଭ ଓ ସାଧାରଣ ଭକ୍ତମାନେ ଏହି ଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିଥାନ୍ତି। ଗଜପତି ମହାରାଜା କିମ୍ବା ମହାରାଣୀ ଦକ୍ଷିଣ ଦ୍ୱାର ଦେଇ ପୂଜାର୍ଚ୍ଚନା ନିମନ୍ତେ ପ୍ରବେଶ କରନ୍ତି। ତାନ୍ତ୍ରିକମାନେ ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରିବାର ବିଧି ଥିବାରୁ ମା ବିମଳାଙ୍କ ନିକଟକୁ ଏହି ଦ୍ୱାର ଦେଇ ଶାରଦୀୟ ପୂଜା ଦିନ ଆମିଷ ଲାଗି ହେବାର ବିଧି ଅଛି। ମେଘନାଦ ପାଚିରର ଉଚ୍ଚତା ପ୍ରାୟ 22 ଫୁଟ, ପୂର୍ବ ଦିଗରେ ଏହାର ଦୈର୍ଘ୍ୟ ପ୍ରାୟ 640 ଫୁଟ ହୋଇଥିବା ବେଳେ ଦକ୍ଷିଣରେ 265 ଫୁଟ, ପ୍ରସ୍ଥ ପ୍ରାୟ 6.5 ଫୁଟ। ପାଚେରୀ ଉପରେ ବାହାରକୁ 2 ଫୁଟ ଉଚ୍ଚର ସୁନ୍ଦର ଗାଙ୍ଗଲାମାନ ନିର୍ମିତ ହୋଇଛି। ଶ୍ରୀମନ୍ଦିର ଅନେକ ବାର ବାହ୍ୟ ଶତ୍ରୁମାନଙ୍କର ଆକ୍ରମଣର ଶିକାର ହୋଇଛି। ମୁଖ୍ୟତଃ ଶ୍ରୀମନ୍ଦିର ଓ ଶ୍ରୀବିଗ୍ରହମାନଙ୍କୁ ବାହ୍ୟ ଶତ୍ରୁଙ୍କ ଆକ୍ରମଣରୁ ସୁରକ୍ଷିତ ରଖିବା ପାଇଁ ଏପରି ସୁଉଚ୍ଚ ଓ ସୁଦୃଢ଼ ପାଚେରୀ ନିର୍ମାଣ କରାଯାଇଥିବ ଏହା ହିଁ ଐତିହାସିକ ସତ୍ୟ ଅଟେ। 1448 ଖ୍ରୀଷ୍ଟାବ୍ଦରେ ରାଜା ପୁରୁଷୋତ୍ତମ ଦେବ କପିଳେନ୍ଦ୍ର ଦେବ ଏହି ପ୍ରାଚୀର ନିର୍ମାଣ କରିଥିବା ମାଦଳାପାଞ୍ଜିରେ ଉଲ୍ଲେଖ ଅଛି। ମାଦଳାପାଞ୍ଜିର ବିବରଣୀ ଇତିହାସ ସହିତ ମିଶୁନଥିଲେ ହେଁ ଏହି ତଥ୍ୟକୁ କେତେକାଂଶରେ ସତ୍ୟ ବୋଲି ଗ୍ରହଣ କରାଯାଏ। ମେଘନାଦ ପାଚେରୀର ଚାରିପଟେ ରାସ୍ତା ଅଛି। ଏହାର ପୂର୍ବକୁ ବଡ଼ଦାଣ୍ଡ, ଉତ୍ତର ପଟେ ଲକ୍ଷ୍ମୀ ବଜାର, ଦକ୍ଷିଣ ଓ ପଶ୍ଚିମ ପଟେ ମଧ୍ୟ ମଠ ଓ ଦୋକାନ ବଜାରମାନ ଅଛି। ପାଚେରୀର ଦକ୍ଷିଣରେ ରହିଛି ପେଜନଳା। ଦକ୍ଷିଣ ପଶ୍ଚିମ କୋଣରେ ଦୁର୍ଗାମାଧବ ଏକତ୍ର ହୋଇ ପୂଜା ପାଉଥିବା ଦୁର୍ଗାମାଧବ ମନ୍ଦିର ରହିଛି। ଏହା ଶାକ୍ତ ଓ ବୈଷ୍ଣବ ଧର୍ମର ସମନ୍ୱୟକୁ ସୂଚାଇଥାଏ। ମେଘନାଦ ପାଚେରୀକୁ ନେଇ ଭକ୍ତ ପ୍ରାଣର ଅଭିମାନ ମଧ୍ୟ କିଛି କମ୍ ନୁହେଁ। କିମ୍ବଦନ୍ତୀ କୁହେ, ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ବନ୍ଧୁ ମହାନ୍ତି ସପରିବାର ଶ୍ରୀକ୍ଷେତ୍ରକୁ ଆସିଥିବା ବେଳେ ଭୋକରେ ଆଉଟି ପାଉଟି ହୋଇ ଏହି ପାଚେରୀ କଡ଼ରେ ଥିବା ପେଜନଳାରୁ ମୁନ୍ଦେ ମୁନ୍ଦେ ପେଜ ପିଇ ଶୋଇପଡ଼ିଥିଲେ। ସେତିକିବେଳେ ସ୍ୱୟଂ ମହାପ୍ରଭୁ ନିଜର ରତ୍ନ ଥାଳିରେ ମହାପ୍ରସାଦ ଆଣି ଏହି ପାଚେରୀ କଡ଼ରେ ତାଙ୍କୁ ପରଷି ଦେଇଥିଲେ। ଠାକୁରଙ୍କ ଉପରେ ଅଭିମାନ କଲାବେଳେ ଭକ୍ତ ଭାବିଥାଏ ଯେ ତାର ଡାକ ହୁଏତ ଏହି ବିରାଟ ମେଘନାଦ ପାଚେରୀରେ ବାଜି ଫେରିଆସୁଛି, ଦିଅଙ୍କ କାନରେ ପଡ଼ୁନାହିଁ। ତେଣୁ ସେ ଅଭିମାନ କରି ପାଚେରୀ ଛାଇରେ ବସିପଡ଼ି କହେ, ନନିଅ ପଛେ ଭିତରେ ଦେଉଳ ପଛପଟରେ ଛାଇ ତଳେ କାନିପାରି ଶୋଇଲି, ଯେତହର ଶ୍ରେଷ୍ଠ ଭକ୍ତ ପୁରା ତାଙ୍କ ମନରଥ ମୋଛାଏ ହୋଇ ରହିଲି, କାଇଲି ମୁଁ କାଇଲି, ମଣିମା ହୋ କହିବା ଗାଇବା ସବୁ ସାଇଲି। ହେଲେ ହଟିଆ ଠାକୁର ଯେତେ ହଟ କଲେ ହେଁ ଭକ୍ତର ଡାକ ଏଡ଼ାଇ ପାରନ୍ତି ନାହିଁ। ସେଇଥିପାଇଁ ତ ବର୍ଷକେ ଥରେ ମେଘନାଦ ପାଚେରୀ ବାହାରକୁ ବାହାରି ଆସି ଭକ୍ତକୁ କୋଳେଇ ଧରନ୍ତି ଆବେଗରେ। ସେତେବେଳେ ଯେତେ ଉଚ୍ଚ ମେଘ ଯାଏ ମଥା ଟେକିଲେ ବି ମେଘନାଦ ପାଚେରୀ ଆଉ ଭକ୍ତ ଓ ଭଗବାନଙ୍କ ଭିତରେ ଅନ୍ତରାୟ ହୋଇ ରହିପାରେ ନାହିଁ।
1: ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ଅପର୍ଣ୍ଣା ମହାନ୍ତି।

ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର ଶହେତମ ଭାଗ ପ୍ରଯୋଜନା ସୁହାସ ମହାନ୍ତି।

ମୈତ୍ରେୟ ମୁନି ବିଦୁରଙ୍କୁ ସତୀଙ୍କର ଯଜ୍ଞ ଦେଖିବାକୁ ଯିବା ବିଷୟରେ କହୁଛନ୍ତି। ଶିବ ଜାଣନ୍ତି ଯେ ସତୀ ପିତାଙ୍କ ଘରକୁ ଗଲେ ସ୍ୱାମୀ ନିନ୍ଦା ସହି ନପାରି ଜୀବନ ହରାଇଦେବେ। ଶିବଙ୍କ ବାରଣ ସତ୍ତ୍ୱେ ସତୀ ଯଜ୍ଞ ଦେଖିବାକୁ ଗଲେ। ସେଠାରେ ଶିବଙ୍କର ଯଜ୍ଞ ଭାଗ ନ ଦେଖି ଓ ପିତାଙ୍କର ସ୍ୱାମୀ ନିନ୍ଦା ଶୁଣି କ୍ରୋଧରେ ଅସ୍ଥିର ହୋଇ ଯଜ୍ଞାନଳରେ ନିଜକୁ ବିସର୍ଜନ ଦେଇଦେଲେ। ନାରଦଙ୍କଠାରୁ ପତ୍ନୀଙ୍କ ମୃତ୍ୟୁ ସମ୍ବାଦ ଶୁଣି ଶିବ କ୍ରୋଧରେ ପ୍ରଜ୍ୱଳିତ ହୋଇ ଜଟା ଛିଣ୍ଡାଇ ପକାଇ ଦିଅନ୍ତେ। ସେଥିରୁ ଜନ୍ମ ନେଲେ ବୀରଭଦ୍ର।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 100ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଇନ୍ଦ୍ରାଣୀ ମିଶ୍ର, ସାଗରିକା ମହାନ୍ତି, ଶ୍ରୀକାନ୍ତ ଦାସ, ଆଶାମୁକୁଳ ବାରିକ ଏବଂ ମନ୍ମଥ ମିଶ୍ର। ବେତାର ସମ୍ପାଦନା କରିଥିଲେ ଡକ୍ଟର ବୈଷ୍ଣବଚରଣ ସାମଲ। ସଙ୍ଗୀତ ପରିଚାଳନା ଶାନ୍ତନୁ ମହାପାତ୍ର। ବର୍ଷ୍ଣନାରେ ଥିଲେ ବସନ୍ତ ମହାନ୍ତି ଏବଂ ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ବୁଣାଧାନ 15ରୁ 20 ଦିନର ହୋଇଯାଇଥିଲେ ଓ ଘାସ 3ରୁ 4 ପତ୍ର ଥିବା ଅବସ୍ଥାରେ ଶୁଖିଲା ପାଗ ଦେଖି ରାସାୟନିକ ଉପାୟରେ ଘାସ ଦମନ ପାଇଁ ଏକର ପ୍ରତି 80 ମିଲିଲିଟର ବିସ୍ପାଇରିବାକ୍ ସୋଡିୟମ 10% AC ଘାସମରା ଔଷଧ କିମ୍ବା ମେଟା ସଲ୍ଫ୍ୟୁରନ୍ ମିଥାଇଲ୍ 10%

ନାହାନ୍ତି। ଦିନ 11:30 ଲୋକସଙ୍ଗୀତ କ୍ରମରେ ପ୍ରଚାର କରିବୁ ଦାସକାଠିଆ ଗୀତ ପରିବେଷଣ କରିଛନ୍ତି ଉପେନ୍ଦ୍ର ପାଣିଗ୍ରାହୀ ଏବଂ ଗୋବିନ୍ଦ ଚନ୍ଦ୍ର ସାହୁ। ମଞ୍ଜୁଳ ମଧ୍ୟାହ୍ନରେ ଶ୍ରୋତାମାନଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଦିନ 12:00। ଦିନ 1:10 ଲୋକସଙ୍ଗୀତ କ୍ରମରେ ମହୁରୀ ବାଦ୍ୟ ପରିବେଷଣ କରିଛନ୍ତି ଭାସ୍କର ଚନ୍ଦ୍ର ସାମଲ। ନାରୀମହଲ ଦିନ 1:20 ଏଥିରେ ଆଳାପରେ ରହିଛି ଅନସ୍ୟା ମହାପାତ୍ରଙ୍କ ସହିତ କଥାବାର୍ତ୍ତା। ଅପରାହ୍ନ 2:45 ଆପଣଙ୍କ ଚିଠି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ପ୍ରାହ୍ନ 3:00। ଅପରାହ୍ନ 3:10 ପିପୁଲ୍ସ ପଦ୍ମୱାନ ଆକାଶବାଣୀ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ ପ୍ରାହ୍ନ 3:25। ଚିରହରିତ ଅପରାହ୍ନ 4:00। ମିଳିତ କଣ୍ଠରେ ଦେଶଭକ୍ତି ଗୀତ ପ୍ରାହ୍ନ 4:55। ସ୍କୃତିର ପାହାଚ ସନ୍ଧ୍ୟା 5:00 ଏଥିରେ ରହିଛି ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ସହିତ ସାକ୍ଷାତକାରର ପ୍ରଥମ ଭାଗ। ଯୁବବଣୀ ସନ୍ଧ୍ୟା 5:30 ସନ୍ଧ୍ୟା 6:10 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 83ତମ ଭାଗ। ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ସନ୍ଧ୍ୟା 6:30। ରାତି 17:02 ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଜିଲ୍ଲା ହାଲଚାଲରେ ଅନୁଗୁଳ ଜିଲ୍ଲାର ହାଲଚାଲ ରାତି 7:25 ଆକାଶବାଣୀରୁ କୃଷି ଶିକ୍ଷା ରାତି 7:30। ଏଥିରେ ବିଷୟ ରହିଛି ଫଳ ବଗିଚା ପ୍ରତିଷ୍ଠା ଏବଂ ଏହାର ପରବର୍ତ୍ତୀ ଯତ୍ନ, ଏ ସମ୍ପର୍କରେ ଆଲୋଚନା କରିଛନ୍ତି ପ୍ରଭଞ୍ଜନ ମିଶ୍ର। ରାତି 8:02 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ରାତି 9:30 ଇସ୍ୟୁଜ୍ ବିଫୋର୍ ପାର୍ଲାମେଣ୍ଟ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ରାତି 10:00 ପ୍ରଚାର କରିବ ନାଟକ 22 ପାହାଚ, ରଚନା ରଜତ କୁମାରଙ୍କର, ପ୍ରଯୋଜନା ରମାପଦ ନନ୍ଦ। ଏଥିଲା ଆମର ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଟିକେ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। ଶ୍ରୀକ୍ଷେତ୍ରରେ ଆଡ଼ପ ମଣ୍ଡପ ଜନ୍ମବିଧିରେ ଚତୁର୍ଦ୍ଧା ମୂର୍ତ୍ତି ବିରାଜମାନ ହୋଇଛନ୍ତି। ଶ୍ରୀଜୀଉମାନଙ୍କର ଦର୍ଶନ ଆଜି ସକାଳ 10ଟାରୁ ଆରମ୍ଭ ହେବ। ନୀତିକାନ୍ତିକୁ ଶୃଙ୍ଖଳିତ କରାଯାଇ ଆଡ଼ପ ଅଭଡ଼ା ଆଜିଠାରୁ ଆରମ୍ଭ ହେବ। ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ନବଦିନାତ୍ମକ ଯାତ୍ରାରେ ଯାଇ ଗତକାଲି ଶ୍ରୀଜୀଉମାନେ ଜନ୍ମବେଦୀକୁ ବିଜେ କରିଥିଲେ। ଆଜିଠାରୁ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦୈନନ୍ଦିନ ସେବା ପୂଜା କରାଯିବ। ଶ୍ରୀଜଗନ୍ନାଥ ମନ୍ଦିର ପରି ଏଠାରେ ମଧ୍ୟ ମଙ୍ଗଳ ଆଳତୀ, ମୈଲମ, ତଡ଼ପ ଲାଗି, ଅବକାଶ, ବେଶ, ଗୋପାଳବଲ୍ଲଭ ପୂଜା, ସକାଳ ଧୂପ, ଭୋଗମଣ୍ଡପ, ମହାସ୍ନାନ, ବଡ଼ସିଂହାର ବେଶ, ରାତ୍ର ପହୁଡ଼ ଇତ୍ୟାଦି କରାଯିବ। ଠାକୁରମାନଙ୍କର ଏହି ମାନବୀୟ ଲୀଳା ଦେଖିବା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଆନନ୍ଦବିଭୋର ହୋଇଛନ୍ତି। ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କ ସମେତ ଚତୁର୍

0: ଅନାଥମୂର୍ତ୍ତିଙ୍କ ଆଡ଼ପମଣ୍ଡପ ବିଜେ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି। ମହାଜନ ପାଣିଗ୍ରାହୀ ସେବାୟତମାନେ ଶ୍ରୀଜୀଉଙ୍କୁ ଧାଡ଼ିପହଣ୍ଡିରେ ଆଣି ଆଡ଼ପମଣ୍ଡପ ବିଜେ ନୀତିକାନ୍ତି ସହ ବଡ଼ସିଂହାର ବେଶରେ ସଜିତ କରିଥିଲେ। ଶ୍ରଦ୍ଧାଳୁମାନେ ଆଜିଠାରୁ ଶ୍ରୀଜୀଉଙ୍କର ଆଡ଼ପ ଅବଢ଼ା ପାଇପାରିବେ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ସରକାରଙ୍କର ମାର୍ଗଦର୍ଶିକା ଅନୁସାରେ ପୁରୀ ଶ୍ରୀମନ୍ଦିର ଶ୍ରୀଜୀଉଙ୍କ ରତ୍ନଭଣ୍ଡାର ଗଣତି ମଣତି ଆଜିଠାରୁ ପୁଣି ଥରେ ଆରମ୍ଭ ହେବ। ଶ୍ରୀବିଗ୍ରହମାନଙ୍କର ଅଙ୍ଗରେ ବ୍ୟବହୃତ ଏବଂ ସ୍ନାନ ପୂର୍ଣ୍ଣିମା ଅବସରରେ ଓ ଲାଗି ହୋଇଥିବା ଅଳଙ୍କାରଗୁଡ଼ିକର ଗଣତି ମଣତି ଆଜି କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ମହାପ୍ରଭୁଙ୍କ ନୀତିବହୁଳତା କାରଣରୁ ଗତ ମେ ମାସ 23 ତାରିଖ ଅଳଙ୍କାରଗୁଡ଼ିକର ଗଣତି ମଣତି ବନ୍ଦ ରହିଛି। ରଥଯାତ୍ରା ସମୟରେ ସାଇବର ଠକେଇଠାରୁ ଭକ୍ତଙ୍କୁ ରକ୍ଷା କରିବା ପାଇଁ ଓଡ଼ିଶା କ୍ରାଇମ୍ବ୍ରାଞ୍ଚ ପକ୍ଷରୁ 121 ନକଲି ୱେବ୍ସାଇଟ୍କୁ ନିଷିଦ୍ଧ କରାଯାଇଛି। ଜୁନ୍ ମାସ 1 ତାରିଖଠାରୁ ଚଳିତ ମାସ 18 ତାରିଖ ମଧ୍ୟରେ ସାଇବର କ୍ରାଇମ୍ ବିଭାଗ ପକ୍ଷରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ସାଇବର ଠକେଇରୁ ରକ୍ଷା କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏହା ସହିତ ସାଇବର ଠକେଇରେ ବ୍ୟବହୃତ 893 ମୋବାଇଲ୍ ନମ୍ଘର ଏବଂ 793 ଆଇଇଏମ୍ଆଇ ନମ୍ଘରକୁ ନିଷିଦ୍ଧ କରାଯାଇଛି ବୋଲି କ୍ରାଇମ୍ବ୍ରାଞ୍ଚ ତରଫରୁ କୁହାଯାଇଛି। ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସାମାଜିକ ସୁରକ୍ଷା ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରେ ଯେପରି ସମସ୍ତ ଯୋଗ୍ୟ ହିତାଧିକାରୀମାନେ ସହାୟତା ପାଇପାରିବେ ସେ ସମ୍ପର୍କରେ ପ୍ରଶାସନ ପକ୍ଷରୁ ପ୍ରାଥମିକତା ଦିଆଯାଉଛି। ଭୀମଭୋଇ ସାମର୍ଥ୍ୟ, ପାରାସ୍ପୋର୍ଟସ୍, ଡିଆଇ ଋଣ ସମେତ ବିଭିନ୍ନ ସ୍କିମ୍ର କାର୍ଯ୍ୟକାରିତା ସମ୍ପର୍କରେ ବୈଠକରେ ସମୀକ୍ଷା ହୋଇଥିଲା। ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ବର୍ଗରେ 150,000 ହିତାଧିକାରୀ ଭତ୍ତା ପାଉଥିବା ନେଇ ପ୍ରଶାସନ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ 2024 ବର୍ଷ ପାଇଁ 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଅମର୍ତ୍ୟ ଭଟ୍ଟାଚାର୍ଯ୍ୟ ନିର୍ଦ୍ଦେଶିତ ଲହରୀ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ମନୋନୀତ ହୋଇଛି। ମୋସନ ପିକ୍ଚର୍ସ ପକ୍ଷରୁ ନିର୍ମିତ ଏହି ଚଳଚ୍ଚିତ୍ରରେ ଓଡ଼ିଶା ମାଟିର ସଂସ୍କୃତି, ପରମ୍ପରା ଓ ପର୍ଯ୍ୟଟନ ବିକାଶର ଚିତ୍ର ଦେଖିବାକୁ ମିଳିଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ସପ୍ତାହ 24 ତାରିଖ ବେଳକୁ ରାଜ୍ୟର ଉତ୍ତର ଭାଗ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ସୂଚନା ଅନୁସାରେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ଅନ୍ୟପକ୍ଷରେ ଲଘୁଚାପର ପ୍ରଭାବରେ ପୁରୀଠାରେ ଗତ 4 ଦିନ ମଧ୍ୟରେ 345.8 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଗତ 36 ଘଣ୍ଟା ମଧ୍ୟରେ ପୁରୀ ଜିଲ୍ଲାର ସତ୍ୟବାଦୀ ସର୍ବାଧିକ 105 ମିଲିମିଟର ଏବଂ ଗୋପଠାରେ 96 ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା। ଜଗତସିଂହପୁରର ବାଲିକୁଦାଠାରେ 98.4 ଏବଂ କେନ୍ଦ୍ରାପଡ଼ାରେ 92 ମିଲିମିଟର ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସୂଚନା ଅନୁସାରେ ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ଭଲପୁର, କେନ୍ଦୁଝର, ମୟୂରଭଞ୍ଜ ଏବଂ ନୂଆପଡ଼ା ଜିଲ୍ଲାରେ ପ୍ରବଳ ବର୍ଷାର ଅନୁମାନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ସନ୍ଧ୍ୟାରେ କେନ୍ଦୁଝର ଜିଲ୍ଲାର ପ୍ରାୟ 50 ଜଣ ବାକ୍ ଶ୍ରବଣ ଶକ୍ତିବାଧିତ ବାଳିକା ଓ ଶାରୀରିକ ଦିବ୍ୟାଙ୍ଗମାନଙ୍କୁ ସାକ୍ଷାତ କରି ସେମାନଙ୍କର ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଛନ୍ତି। ଦିବ୍ୟାଙ୍ଗ ବାଳିକାମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପଗୁଡ଼ିକ ମାଧ୍ୟମରେ ସେଠାରେ ଉପସ୍ଥିତ ଥିବା ବିଭାଗୀୟ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ତିନିବର୍ଷିଆ ଆଇନ ପାଠ୍ୟକ୍ରମ ଏଲ୍ଏଲ୍ବିରେ ନାମ ଲେଖାଇବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲ୍ର ଚଳିତ ମାସ 30 ତାରିଖ ରାତ୍ର 11:45 ସମୟ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଅଗଷ୍ଟ ମାସ 6 ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ। ଅଧିକ ବୟସର ଗର୍ଭଧାରଣ ସମସ୍ୟା ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ସସ୍ମିତା ସ୍ୱାଇଁ।
2: 30 ବର୍ଷ ବା ତହିଁରୁ ଅଧିକ ବୟସ ପରେ ପ୍ରଥମ ଗର୍ଭ ଧାରଣ କଲେ ତାକୁ ବୟସ୍କା ପ୍ରଥମ ଗର୍ଭ କୁହାଯାଇଥାଏ। ଏକ ନିର୍ଦ୍ଦିଷ୍ଟ ବୟସ ସୀମା ପରେ ଗର୍ଭଧାରଣ କଲେ ଏଥିରେ କେତେକ ଜଟିଳତା ଦେଖାଯାଇଥାଏ। ଅଧିକ ବୟସରେ ଗର୍ଭଧାରଣ ମହିଳାଟି ଡେରିରେ ବିବାହ କରିବାରୁ ହୋଇଥାଇପାରେ କିମ୍ବା ଶୀଘ୍ର ବିବାହ କରି ମଧ୍ୟ ପ୍ରଜନନ କ୍ଷମତାରେ କୌଣସି ଅସୁବିଧା ଥିବା ଯୋଗୁଁ ହୋଇଥାଇପାରେ। ଦ୍ୱିତୀୟ କ୍ଷେତ୍ରରେ ଆମକୁ ଅଧିକ ସତର୍କତା ଅବଲମ୍ଭନ କରିବାକୁ ପଡ଼ିଥାଏ। ବୟସ ବଢ଼ିବା ସଙ୍ଗେ ସଙ୍ଗେ ମହିଳାମାନଙ୍କର ଗର୍ଭଧାରଣ ଶକ୍ତି କମିଯାଏ, କାରଣ ବୟସ୍କା ମହିଳାଙ୍କ ଡିମ୍ବକୋଷରୁ

0: ଡିମ୍ବ ନିର୍ଗତ ହେବା କମିଯାଏ। ଏହି ଡିମ୍ବରେ ଜନ୍ମଗତ ବିକଳାଙ୍ଗ ବେଶୀ ଦେଖାଯିବା ଯୋଗୁଁ ବେଶୀ ପରିମାଣରେ ଗର୍ଭ ନଷ୍ଟ ହୋଇଥାଏ। ଗର୍ଭପାତ ନ ହେଲେ ମଧ୍ୟ ଅନେକ କ୍ଷେତ୍ରରେ ଜମଜ ଗର୍ଭ ଓ ଜନ୍ମଗତ ବିକଳାଙ୍ଗ ଶିଶୁ ଅଧିକ ହୋଇଥାନ୍ତି। ବୟସ ବଢ଼ିବା ସଙ୍ଗେ ସଙ୍ଗେ ରକ୍ତଚାପ ବଢ଼ିଥାଏ। ଏହାଦ୍ୱାରା ପ୍ରସବ ସମୟରେ ଉଚ୍ଚ ରକ୍ତଚାପ ଜନିତ ଜଟିଳତା ଯଥା ପ୍ରି ଏକ୍ଲାମ୍ପସିଆ ଏକ୍ଲାମ୍ପସିଆ ଅଧିକ ହୋଇଥାଏ। ବେଶୀ ବୟସରେ ଗର୍ଭଧାରଣ କଲେ ମଧୁମେହ ରୋଗ ହେବାର ସମ୍ଭାବନା ଅଧିକ ଥାଏ। ସେଥିପାଇଁ ଯଦି ବୟସ ଅଧିକ ହୋଇଯାଇଛି ଗର୍ଭ ରଖିବା ଆଗରୁ ରକ୍ତରେ ଶର୍କରା ପରିମାଣ ପରୀକ୍ଷା କରାଇ ନିଅନ୍ତୁ। ପ୍ରାୟ 10% ବୟସ୍କା ମା'ମାନଙ୍କର ଗର୍ଭାଶୟରେ ଫାଇବ୍ରଏଡ୍ ବା ଅର୍ବୁଦ ହୋଇଥାଏ। ଏହାଦ୍ୱାରା ବହୁ ଜଟିଳତା ଯେପରିକି ଗର୍ଭପାତ, ଅପରିଣତ ପ୍ରସବ, ରେଡ୍ ଡିଜେନେରେସନ୍ ଦ୍ୱାରା ପ୍ରବଳ ଯନ୍ତ୍ରଣା ହେବା, ପ୍ରସବ ପରେ ପ୍ରଚୁର ରକ୍ତସ୍ରାବ ହେବାର ସମ୍ଭାବନା ରହିଥାଏ। ପ୍ରସବ ସମୟରେ ଏମାନଙ୍କର ଗର୍ଭସ୍ଥ ଶିଶୁ ଅସ୍ୱାଭାବିକ ଭାବେ ଅବସ୍ଥାନ କରିଥାନ୍ତି, ଯଥା ନିତମ୍ବ ବା ସ୍କନ୍ଧ ଉପସ୍ଥାନ। ମନକୁ ମନ ପ୍ରସବ ବେଦନା ଆରମ୍ଭ ହୁଏ ନାହିଁ। ଇଞ୍ଜେକ୍ସନ୍ ଦ୍ୱାରା ପ୍ରସବ ବେଦନା ଆରମ୍ଭ କରାଯାଇଥାଏ ଏବଂ ଅପରେସନ୍ ଯଥା ଫୋର୍ସେପ୍ସ, ଭ୍ୟାକ୍ୟୁମ୍ ବା ସିଜେରିଆନ୍ ହେବାର ସମ୍ଭାବନା ଅଧିକ ରୁହେ। ପ୍ରସବ ପରେ ମଧ୍ୟ ଅଧିକ ରକ୍ତକ୍ଷରଣ ହୋଇଥାଏ। ଅନେକ ସମୟରେ ଦୁଗ୍ଧକ୍ଷରଣ ହୋଇନଥାଏ। ବୟସ୍କ ଗର୍ଭବତୀମାନଙ୍କର ଶିଶୁମାନେ ଅଳ୍ପ ଓଜନର ହୋଇଥାନ୍ତି, କାରଣ ଗର୍ଭଫୁଲ ଦେଇ ରକ୍ତ ଶିଶୁ ଦେହକୁ ଯାଇପାରେ ନାହିଁ ଏବଂ ଶିଶୁ ବଢ଼ିପାରେ ନାହିଁ। ଏହାଛଡ଼ା ଉଚ୍ଚ ରକ୍ତଚାପ ପାଇଁ ମଧ୍ୟ ଶିଶୁର ଓଜନ କମିଯାଏ। ଅଧିକ ବୟସରେ ଗର୍ଭଧାରଣ କଲେ ଗର୍ଭସ୍ଥ ଶିଶୁଟିର ଡାଉନ୍ ସିଣ୍ଡ୍ରୋମ୍ ବା ମଙ୍ଗଲ ଚାଇଲ୍ଡ ହେବାର ସମ୍ଭାବନା ଅଧିକ ଥାଏ। ଏଥିରେ ଗର୍ଭସ୍ଥ ଶିଶୁର ବହୁ ପ୍ରକାର ଅସୁବିଧା ଦେଖାଯାଇଥାଏ। ଜନ୍ମ ହେଲା ପରେ ଏହାର ଶାରୀରିକ ବୃଦ୍ଧି ହେଲେ ମଧ୍ୟ ମାନସିକ ବୃଦ୍ଧି ହୁଏ ନାହିଁ। ପିଲାଟି ମାନସିକ ଅନଗ୍ରସର ହୋଇଥାଏ। ଯଦି ଗର୍ଭସ୍ଥ ଶିଶୁଟିର ଡାଉନ୍ ସିଣ୍ଡ୍ରୋମ୍ ହୋଇଥିବା ଜଣାଯାଏ ତେବେ ଏହି ଗର୍ଭକୁ ନଷ୍ଟ କରିଦିଆଯାଇଥାଏ। ମାଆର ବୟସ ବଢ଼ିବା ସହିତ ଗର୍ଭସ୍ଥ ଶିଶୁର ଡାଉନ୍ ସିଣ୍ଡ୍ରୋମ୍ ହେବାର ସମ୍ଭାବନା ଅଧିକ ହୋଇଥାଏ। 20 ବର୍ଷ ବୟସରେ ପ୍ରତି 1500 ଗର୍ଭରେ ଗୋଟିଏ ଡାଉନ୍ ସିଣ୍ଡ୍ରୋମ୍ ଶିଶୁ ହୋଇଥିଲେ 30 ବର୍ଷରେ ପ୍ରତି 900 ଏବଂ 40 ବର୍ଷରେ ପ୍ରତି 80 ଗର୍ଭରେ ଜଣେ ଡାଉନ୍ ବେବି ହେବାର ସମ୍ଭାବନା ଥାଏ। ତେଣୁ 25-29 ବର୍ଷ ମଧ୍ୟରେ ଗର୍ଭଧାରଣ କଲେ ଭଲ, କିନ୍ତୁ ଯଦି କୌଣସି କାରଣରୁ ଗର୍ଭଧାରଣ କରିବାକୁ ଡେରି ହେଉଛି ତେବେ ବିଜ୍ଞାନର ଅଗ୍ରଗତି ଯୋଗୁଁ ବର୍ତ୍ତମାନ ନିଜର ଡିମ୍ବାଣକୁ ଶୀତଳୀକରଣ କରି ସଂରକ୍ଷିତ କରି ରଖାଯାଇପାରୁଛି ଏବଂ ପରେ ଏହାକୁ ଗର୍ଭଧାରଣ କରିବା ପାଇଁ ଉପଯୋଗ କରାଯାଇପାରୁଛି। ତେଣୁ ଏହିସବୁ ଅସୁବିଧାକୁ ଜାଣି ବୟସ୍କା ଗର୍ଭବତୀ ମହିଳା ଗର୍ଭଧାରଣ ପୂର୍ବରୁ ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ। ଗର୍ଭ ରକ୍ଷା ପୂର୍ବରୁ ଯଦି ଉଚ୍ଚ ରକ୍ତଚାପ, ମଧୁମେହ ରୋଗ ଥାଏ ତାହାକୁ ଚିକିତ୍ସା ଦ୍ୱାରା ନିୟନ୍ତ୍ରିତ କରି ସାରିବା ପରେ ଗର୍ଭ ରଖିବା ଉଚିତ। ଥାଇରଏଡ୍ ହରମୋନର ମଧ୍ୟ ପରୀକ୍ଷା କରିନେବା ଠିକ୍। ଗର୍ଭ ରଖିବାର 3 ମାସ ପୂର୍ବରୁ ଫଲିକ୍ ଏସିଡ୍ ଖାଇବା ଉଚିତ, ଏହାର ଗର୍ଭସ୍ଥ ଶିଶୁଟି ସୁସ୍ଥ ରହିଥାଏ। ଅଲ୍ଟ୍ରାସାଉଣ୍ଡ ଓ ରକ୍ତ ପରୀକ୍ଷା ଦ୍ୱାରା ଗର୍ଭସ୍ଥ ଶିଶୁର ସୁସ୍ଥତା ବିଷୟରେ ଜାଣିବା ଉଚିତ। ପ୍ରସବ ପରେ ଶିଶୁର ଯତ୍ନ, ସ୍ତନ୍ୟପାନ ଆଦି ବିଷୟରେ ମଧ୍ୟ ସତର୍କ ହେବା ଉଚିତ।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ଅଧିକ ବୟସର ଗର୍ଭଧାରଣ ସମସ୍ୟା। ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ସସ୍ମିତା ସ୍ୱାଇଁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ। ସମୟ 17:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ କିଛି କ୍ଷଣ ମଧ୍ୟରେ।
2: ରାଷ୍ଟ୍ରପତିଙ୍କ ଆଜିଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତ ଆରମ୍ଭ। ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ ଆଜି ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ। ଦାଖଲ ହୋଇଥିବା ଓଏମ୍ଆର୍ ସିଟ୍ଗୁଡ଼ିକର ଯାଞ୍ଚ ପରେ ଛାତ୍ର ଓ ଅଭିଭାବକଙ୍କ ପାଇଁ ସତର୍କତାମୂଳକ ପରାମର୍ଶବଳୀ ଜାରି କଲା ଏନ୍ଟିଏ। ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି ସ୍ଥଗିତ ହେଲା ଶ୍ରୀ ଅମରନାଥ ଏବଂ ମାତା ବୈଷ୍ଣୋଦେବୀ ଯାତ୍ରା ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ତୃତୀୟ ସ୍ଥାନ ହାସଲ କଲା ଇଂଲଣ୍ଡ। ଆଜି ଆର୍ଜେଣ୍ଟିନା ଓ ସ୍ୱେନ୍ ମଧ୍ୟରେ ଖେଳାଯିବ ଫାଇନାଲ୍ ମ୍ୟାଚ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ମାଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତରେ ଯିବେ। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପଶ୍ଚିମ ଭାଗ ସଚିବ ସିବି ଜର୍ଜ କହିଛନ୍ତି, ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ବିଭିନ୍ନ ପର୍ଯ୍ୟାୟରେ ଏହି ଦେଶଗୁଡ଼ିକୁ ଗସ୍ତ କରିବେ। ସେହି ଦେଶଗୁଡ଼ିକର ଶୀର୍ଷ ନେତୃତ୍ୱଙ୍କ ନିମନ୍ତେ

0: ଆମନ୍ତ୍ରଣକ୍ରମେ ରାଷ୍ଟ୍ରପତି ମୁର୍ମୁ ଏହି ଗସ୍ତରେ ଯାଉଛନ୍ତି। ମାଲଡୋଭା ଗଣରାଜ୍ୟ ଏବଂ ଉତ୍ତର ମାସିଡୋନିଆକୁ କୌଣସି ଭାରତୀୟ ରାଷ୍ଟ୍ରପତିଙ୍କର ଏହା କେବ ପ୍ରଥମ ଦ୍ୱିପାକ୍ଷିକ ଗସ୍ତ। ଶ୍ରୀ ଜର୍ଜ କହିଛନ୍ତି, ତିନି ଦଶନ୍ଧିରୁ ଅଧିକ ସମୟ ପରେ ଭାରତୀୟ ରାଷ୍ଟ୍ରପତି ପ୍ରଥମ ଥର ପାଇଁ ରୋମାନିଆ ଗସ୍ତରେ ଯିବେ। ରାଷ୍ଟ୍ରପତିଙ୍କର ଏହି ଗସ୍ତ କେନ୍ଦ୍ରୀୟ ତଥା ପୂର୍ବ ୟୁରୋପ ସହିତ ଭାରତର ବର୍ଦ୍ଧିତ ସମ୍ପର୍କକୁ ପ୍ରତିପାଦନ କରୁଛି। ସଂସଦର ଆଗାମୀ ମୌସୁମୀ ଅଧିବେଶନ ଆସନ୍ତାକାଲି ଆରମ୍ଭ ହେଉଛି। ଏହି ଅଧିବେଶନ ଆସନ୍ତା ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାର ଅବ୍ୟବହିତ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ସରକାରଙ୍କ ପକ୍ଷରୁ ଆହୁତ ଏହି ବୈଠକରେ ସଂସଦର ଉଭୟ ସଦନରେ ସୁଗମ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ରାଜନୈତିକ ଦଳଗୁଡ଼ିକଠାରୁ ସହଯୋଗ ଲୋଡ଼ାଯିବ। ଅଧିବେଶନ କାଳରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ ସହ ଏହାକୁ ପାରିତ କରିବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି। ଏସ୍ତୋନିଆକୁ ସରକାରୀ ଗସ୍ତ ଅବସରରେ ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପିୟୁଷ ଗୋଏଲ ତାଲିନ୍ଠାରେ ଅନୁଷ୍ଠିତ ଭାରତ ଏସ୍ତୋନିଆ ବ୍ୟବସାୟିକ ସମ୍ମିଳନୀରେ ଯୋଗ ଦେଇଥିଲେ। ସମାବେଶକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ଗୋଏଲ ବାଣିଜ୍ୟ ନିବେଶ ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟାରେ ଦ୍ୱିପାକ୍ଷିକ ସହଯୋଗ ନେଇ ଆହ୍ୱାନ ଦେଇଛନ୍ତି। ଗତ 12 ବର୍ଷ ମଧ୍ୟରେ ଭାରତର ଉଲ୍ଲେଖନୀୟ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି, ବ୍ୟାପକ ଉତ୍ପାଦନ କ୍ଷେତ୍ର, ନବସୃଜନ ଇକୋସିଷ୍ଟମ ଏବଂ ପ୍ରଗତିଶୀଳ ସଂସ୍କାର ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଦ୍ୱିପାକ୍ଷିକ ଅର୍ଥନୈତିକ ସହଯୋଗକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ନୂତନ ମାର୍ଗ ଉନ୍କୋଚନ କରିବା ପାଇଁ ଉଭୟ ଦେଶର ବରିଷ୍ଠ ସରକାରୀ ପ୍ରତିନିଧି, ଉଦ୍ୟୋଗୀ ଏବଂ ବ୍ୟବସାୟିକ ପ୍ରତିନିଧି ମଣ୍ଡଳୀ ଏହି ଫୋରମରେ ଏକତ୍ରିତ ହୋଇଛନ୍ତି। ଏସ୍ତୋନିଆର ବୈଦେଶିକ ମନ୍ତ୍ରୀ ମାର୍ଗସ ସାହାକାନଙ୍କ ସ୍ୱାଗତ ଭାଷଣ ସହିତ ଏହି ସମ୍ମିଳନୀ ଆରମ୍ଭ ହୋଇଥିଲା। ଅନ୍ଲାଇନ୍ ମାଧ୍ୟମରେ ଦାଖଲ ହୋଇଥିବା ଓଏମ୍ଆର୍ ସିଟ୍ଗୁଡ଼ିକର ଯାଞ୍ଚ ନେଇ ଛାତ୍ର ଓ ଅଭିଭାବକଙ୍କ ପାଇଁ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ସତର୍କତାମୂଳକ ପରାମର୍ଶବଳୀ ଜାରି କରିଛି। ସମୀକ୍ଷା ପାଇଁ ଦାଖଲ ହୋଇଥିବା କେତେକ ଓଏମ୍ଆର୍ ସିଟ୍ ନକଲି ବା କୃତ୍ରିମ ଭାବେ ସୃଷ୍ଟି କରାଯାଇଥିବା ଯାଞ୍ଚରୁ ଜଣାପଡ଼ିଛି ବୋଲି ଏନ୍ଟିଏ ସୂଚନା ଦେଇଛି। ଏ ସଂକ୍ରାନ୍ତ ହସ୍ତଗତ ହୋଇଥିବା ସମସ୍ତ ଅଭିଯୋଗକୁ ଏନ୍ଟିଏ ପକ୍ଷରୁ ଯାଞ୍ଚ କରାଯାଉଛି। ତେବେ ନକଲି କିମ୍ବା କୃତ୍ରିମ ବୁଦ୍ଧିମତା ଦ୍ୱାରା ପ୍ରସ୍ତୁତ ଓଏମ୍ଆର୍ ସିଟ୍ଗୁଡ଼ିକ କ୍ଷେତ୍ରରେ ଦାଖଲକାରୀଙ୍କ ପାଇଁ କଠୋର ଆଇନଗତ ପରିଣାମ ଆଣିପାରେ ବୋଲି ଏନ୍ଟିଏ ସତର୍କ କରାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଛାତ୍ର ଏବଂ ଅଭିଭାବକଙ୍କ ଯାଞ୍ଚ ପାଇଁ କେବଳ ମୂଳ ଓଏମ୍ଆର୍ ସିଟ୍ ଦାଖଲ କରିବାକୁ ଏନ୍ଟିଏ ପରାମର୍ଶ ଦେଇଛି। ଇଥାନଲ ମିଶ୍ର ବ୍ୟବସ୍ଥା ଦେଶର ସବୁଠାରୁ ବଡ଼ ସାର୍ବଜନୀନ ସଫଳ ନୀତିଗୁଡ଼ିକ ମଧ୍ୟରେ ଅନ୍ୟତମ ବୋଲି ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ କହିଛନ୍ତି। ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ କୃଷକଙ୍କ ଆୟ ବୃଦ୍ଧି ହେବା ସହ ଶକ୍ତି ସୁରକ୍ଷା କ୍ଷେତ୍ର ସୁଦୃଢ଼ ହୋଇଛି। ଅଶୋଧିତ ତୈଳ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ ପାଇଛି ବୋଲି ସେ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମାଲବ୍ୟ କହିଛନ୍ତି, 2014-15 ପରଠାରୁ ଅଶୋଧିତ ତୈଳ ଆମଦାନୀ ହ୍ରାସ ପାଇବା ସହ 1,98,000 କୋଟି ଟଙ୍କା ବୈଦେଶିକ ମୁଦ୍ରା ସଞ୍ଚିତ ହୋଇପାରିଛି। ଇଥାନଲ ଅର୍ଥନୀତି ଅତିରିକ୍ତ ରାଜସ୍ୱ ଆଦାୟ ମାଧ୍ୟମ ସୃଷ୍ଟି କରିବା ସହ ଚିନି ମିଲ୍ଗୁଡ଼ିକ ପାଇଁ ନଗଦ ପ୍ରବାହକୁ ବ୍ୟାପକ କରିଛି, ଫଳରେ ଆଖୁ ଚାଷୀ ଆର୍ଥିକ କ୍ଷେତ୍ରରେ ଅଧିକ ସଶକ୍ତ ହୋଇପାରୁଛନ୍ତି ବୋଲି ସେ କହିଛନ୍ତି। ଜାମ୍ମୁ କାଶ୍ମୀରରେ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଶ୍ରୀ ଅମରନାଥଜୀ ଯାତ୍ରା ଆଜିଠାରୁ ସ୍ଥଗିତ ରହିଛି। ଉଭୟ ବାଲତାଲ ଏବଂ ପହଲଗାମ୍ ପଥ ଦେଇ ଯାତ୍ରା ବନ୍ଦ ରଖାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ଜଣେ ପ୍ରଶାସନିକ ଅଧିକାରୀ କହିଛନ୍ତି, କିଛିଦିନ ପର୍ଯ୍ୟନ୍ତ ପ୍ରତିକୂଳ ପାଗ ପରିସ୍ଥିତି ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତୀର୍ଥଯାତ୍ରୀଙ୍କ ସୁରକ୍ଷା ଏବଂ ସୁସ୍ଥତାକୁ ଦୃଷ୍ଟିରେ ରଖି ଏହି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବାଲତାଲ ଏବଂ ନୋନୱାନ ଅଥବା ଚନ୍ଦନବାରୀ ବେସ୍ କ୍ୟାମ୍ପରୁ ଯାତ୍ରାକୁ ବନ୍ଦ ରଖାଯାଇଛି। ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ଯାତ୍ରା ପାଇଁ ପୁନଃ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି। ଏପର୍ଯ୍ୟନ୍ତ 3,70,000 ଅଧିକ ଶ୍ରଦ୍ଧାଳୁ ପବିତ୍ର ଗୁମ୍ଫା ଦର୍ଶନ କରିସାରିଲେଣି। ଗତ 3 ତାରିଖରୁ ଆରମ୍ଭ ହୋଇଥିବା ଚଳିତ ବର୍ଷର ଯାତ୍ରା 57 ଦିନ ପରେ ଆସନ୍ତା ମାସ 28 ତାରିଖ ଶ୍ରାବଣ ପୂର୍ଣ୍ଣିମା ତଥା ରକ୍ଷାବନ୍ଧନ ପର୍ବ ସହିତ ସମାପ୍ତ ହେବ। ଶ୍ରୀ ମାତା ବୈଷ୍ଣୋଦେବୀ ମନ୍ଦିର ବୋର୍ଡ ପକ୍ଷରୁ ମଧ୍ୟ ବୈଷ୍ଣୋଦେବୀ ଯାତ୍ରାକୁ ଅସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପ୍ରତିକୂଳ ପାଗ ପରିପ୍ରେକ୍ଷୀରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବୋର୍ଡ କହିଛି। ଜାମ୍ମୁ କାଶ୍ମୀରର କେତେକ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ଦଶମ ଶ୍ରେଣୀ ଦ୍ୱିତୀୟ ବୋର୍ଡ ପରୀକ୍ଷା 2026ର ଫଳାଫଳ ଘୋଷଣା କରାଯାଇଛି। ଡିଜିଲକର ପରୀକ୍ଷାଫଳ ପୋର୍ଟାଲ ମାଧ୍ୟମରେ ଛାତ୍ରଛାତ୍ରୀ ସେମାନଙ୍କର ଫଳାଫଳ ସମ୍ପର୍କରେ ତଥ୍ୟ ପାଇପାରିବେ। ଜାତୀୟ ଶିକ୍ଷାନୀତି ଆଧାରରେ ଚଳିତ ବର୍ଷଠାରୁ ଦଶମ ଶ୍ରେଣୀ ପାଇଁ ସିବିଏସ୍ଇ ପରୀକ୍ଷାର ଦୁଇଟି ବୋର୍ଡ ପରୀକ୍ଷା ଆରମ୍ଭ ହୋଇଛି। ମୁଖ୍ୟ ବୋର୍ଡ ପରୀକ୍ଷା ଫେବୃୟାରୀ 17ରୁ ମାର୍ଚ୍ଚ 11 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏହାପରେ ଗତ ମେ 15ରୁ 21 ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଦୁଇଟିଯାକ ବୋର୍ଡ ପରୀକ୍ଷାର ଫଳାଫଳକୁ ମିଶ୍ରଣ କରିବା ପରେ ସାମଗ୍ରିକ ପାସ୍ର 96.78% ରହିଥିବା ସିବିଏସ୍ଇ କହିଛି। ବିଦେଶରେ ଥିବା ଛାତ୍ରଛାତ୍ରୀ ମଧ୍ୟ ଡିଜିଲକର ମାଧ୍ୟମରେ ସେମାନଙ୍କର ଫଳାଫଳ ତଥା ଅନ୍ୟାନ୍ୟ ତଥ୍ୟ ପାଇପାରିବେ ବୋଲି ସିବିଏସ୍ଇ ସୂଚନା ଦେଇଛି। ଇରାନ ବିରୁଦ୍ଧରେ ଆମେରିକା ସେନା ପକ୍ଷରୁ ପୁଣି ଆକାଶମାର୍ଗରୁ ଆକ୍ରମଣ କରାଯାଇଛି। ଇରାନ ରେଭଲ୍ୟୁସନାରୀ ଗାର୍ଡ ପକ୍ଷରୁ ଜୋର୍ଡାନର ଆମେରିକୀୟ ସେନାଘାଟି ଉପରେ ହୋଇଥିବା ଆକ୍ରମଣ ପରିପ୍ରେକ୍ଷୀରେ ଆମେରିକା ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ଜୋର୍ଡାନରେ ଇରାନର ଆକ୍ରମଣ ଦ୍ୱାରା 2 ଜଣ ଆମେରିକୀୟ ସୈନିକଙ୍କର ମୃତ୍ୟୁ ହେବା ସହ ଜଣେ ନିଖୋଜ ଅଛନ୍ତି। ଆହତ 4 ଜଣଙ୍କୁ ଚିକିତ୍ସା ପାଇଁ ହସ୍କିଟାଲରେ ଭର୍ତ୍ତି କରାଯାଇଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ କହିଛି ହର୍ମୁଜ୍ ପ୍ରଣାଳୀ ଦେଇ ଇରାନର ତେଲ ଟ୍ୟାଙ୍କରଗୁଡ଼ିକର ଯାତାୟତକୁ ସୀମିତ କରିବା ସହ ଏହାର କ୍ଷମତା ହ୍ରାସ ନେଇ ଏହି ଆକ୍ରମଣ କରାଯାଇଛି। ଯୁଦ୍ଧ ପୂର୍ବରୁ ଏହି ଜଳପଥ ଦେଇ ବିଶ୍ୱ ତୈଳ ଯୋଗାଣର ପ୍ରାୟ 20% କାରବାର ହେଉଥିଲା। ଆକାଶବାଣୀର ଲୋକଙ୍କ ପଦ୍ମ କାର୍ଯ୍ୟକ୍ରମ ମାଧ୍ୟମରେ ଆଜି ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ତଥା ନିର୍ଦ୍ଦେଶକ ଆର୍ ମାଧବନଙ୍କ ସହ ସାକ୍ଷାତକାର ପ୍ରଚାର କରାଯିବ। ଶ୍ରୀ ମାଧବନ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଆକାଶବାଣୀର 100.1 ଗୋଲ୍ଡ ଚ୍ୟାନେଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ସକାଳ 9:10 ପ୍ରସାରଣ କରାଯିବ। ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବ। ଶ୍ରୀକ୍ଷେତ୍ରରେ ଆଡ଼ପ ମଣ୍ଡପ ଜନ୍ମବେଦୀରେ ଚତୁର୍ଦ୍ଧା ମୂର୍ତ୍ତି ବିରାଜମାନ ହୋଇଛନ୍ତି। ଶ୍ରୀଜୀଉଙ୍କର ଦର୍ଶନ ଆଜି ସକାଳ 10:00 ଆରମ୍ଭ ହେବ। ନୀତିକାନ୍ତିକୁ ଶୃଙ୍ଖଳିତ କରାଯାଇ ଆଡ଼ପ ଅଭଡ଼ା ଆଜିଠାରୁ ଆରମ୍ଭ ହେବ। ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ବନକଲାଗି ନୀତି ଅନୁଷ୍ଠିତ ହେବ। ନବଦିନାତ୍ମକ ଯାତ୍ରାରେ ଯାଇ ଗତକାଲି ଶ୍ରୀଜୀଉମାନେ ଜନ୍ମବେଦୀକୁ ବିଜେ କରିଥିଲେ। ଆଜିଠାରୁ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦୈନନ୍ଦିନ ସେବା ପୂଜା କରାଯିବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଇଂଲଣ୍ଡ ତୃତୀୟ ସ୍ଥାନ ହାସଲ କରିଛି। ମିଆମି ଷ୍ଟାଡିୟମଠାରେ ଗତ ରାତିରେ ଅନୁଷ୍ଠିତ ମ୍ୟାଚ୍ରେ ଇଂଲଣ୍ଡ 6-4 ଗୋଲ୍ରେ ଫ୍ରାନ୍ସକୁ ପରାସ୍ତ କରିଛି। ଖେଳର ପ୍ରଥମାର୍ଦ୍ଧ ସୁଦ୍ଧା ଇଂଲଣ୍ଡ 4 ଗୋଲ୍ରେ ଆଗୁଆ ରହିଥିବା ବେଳେ ଦ୍ୱିତୀୟାର୍ଦ୍ଧରେ ଫ୍ରାନ୍ସ 4 ଏବଂ ଇଂଲଣ୍ଡ ଆଉ 2 ଗୋଲ୍ ସ୍କୋର କରିଥିଲା। ଫ୍ରାନ୍ସର ତାରକା ଖେଳାଳି ଏମ୍ ବାପେ 10 ଗୋଲ୍ ସ୍କୋର କରିବା ସହ ତାଙ୍କର ତୃତୀୟ ବିଶ୍ୱକପ୍ ଅଭିଯାନ ଶେଷ କରିଛନ୍ତି। ତେବେ ଗୋଲ୍ଡେନ୍ ବୁଟ୍ ଦୌଡ଼ରେ ସେ ଲିଓନେଲ୍ ମେସିଙ୍କଠାରୁ 2 ଗୋଲ୍ ଆଗରେ ଅଛନ୍ତି। ଆଜି ଫାଇନାଲ୍ ମ୍ୟାଚ୍ ଖେଳାଯିବ। ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମରେ ଚଳିତ ଥରର ଫିଫା ବିଶ୍ୱକପ୍ ଟାଇଟଲ୍ ହାସଲ ପାଇଁ ଆର୍ଜେଣ୍ଟିନା ଓ ସ୍ୱେନ୍ ପରସ୍କରକୁ ଭେଟିବେ। ଭାରତୀୟ ସମୟ ରାତି 12:30 ଏହି ମ୍ୟାଚ୍ ଖେଳାଯିବ। ହଙ୍ଗେରୀର ବୁଦାପେଷ୍ଟ ର୍ୟାଙ୍କିଙ୍ଗ୍ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ମହିଳା କୁସ୍ତି ଖେଳାଳି କାଜଲ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। 76 କିଲୋଗ୍ରାମ ବର୍ଗରେ ଆମେରିକା ପ୍ରତିପକ୍ଷକୁ ପରାସ୍ତ କରି ସେ ଏହି ସଫଳତା ହାସଲ କରିଛନ୍ତି। ଏଥିସହ ଟୁର୍ଣ୍ଣାମେଣ୍ଟରେ ଭାରତ ତୃତୀୟ ସ୍ୱର୍ଣ୍ଣପଦକ ହାସଲ କରିଛି। ଅନ୍ୟପକ୍ଷରେ 53 ଏବଂ 57 କିଲୋଗ୍ରାମ ବର୍ଗରେ ଭାରତୀୟ ଖେଳାଳି 2 ରୌପ୍ୟ ପଦକ ହାସଲ କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ରାଷ୍ଟ୍ରପତିଙ୍କ ଆଜିଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତ ଆରମ୍ଭ। ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ। ଆଜି ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ। ଦାଖଲ ହୋଇଥିବା ଓଏମ୍ଆର୍ ସିଟ୍ଗୁଡ଼ିକର ଯାଞ୍ଚ ପରେ ଛାତ୍ର ଓ ଅଭିଭାବକଙ୍କ ପାଇଁ ସତର୍କତାମୂଳକ ପରାମର୍ଶବଳୀ ଜାରି କଲା ଏନ୍ଟିଏ। ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି ସ୍ଥଗିତ ହେଲା ଶ୍ରୀ ଅମରନାଥ ଏବଂ ମାତା ବୈଷ୍ଣୋଦେବୀ ଯାତ୍ରା। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ତୃତୀୟ ସ୍ଥାନ ହାସଲ କଲା ଇଂଲଣ୍ଡ। ଆଜି ଆର୍ଜେଣ୍ଟିନା ଓ ସ୍ୱେନ୍ ମଧ୍ୟରେ ଖେଳାଯିବ ଫାଇନାଲ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍?
3: एक प्रकार से पीएम जय अब गरीबों की जय बन गई है।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା।

ଶୁଭ ସକାଳ ମୋର ସ୍ନେହର କୁନି କୁନି ଭାଇ ଓ ଭଉଣୀମାନେ, ଆଜି ତ ରବିବାର, ସେଇଥିପାଇଁ ସକାଳୁ ସକାଳୁ ମୁଁ ନେଇ ଆସିଛି ତମମାନଙ୍କ ପାଇଁ ଶିଶୁ ସଂସାର। ଆଜି ତମମାନଙ୍କ ପାଇଁ ଗୀତ, ଗପ, କବିତା, ଜାଣିବା କଥା ଏସବୁ ଅଛି। ହେଲେ ପ୍ରଥମେ ଠାକୁରଙ୍କୁ ସ୍ମରଣ କରି ସାଇ ସମୀକ୍ଷା ସାହୁଙ୍କ କଣ୍ଠରୁ ଶୁଣିବା ଭକ୍ତି ଗୀତଟିଏ। ଗୀତଟିକୁ ଲେଖିଛନ୍ତି ଗୋପାଳ ଦାସ।

0: ଏବେ ଏବେ କାଳିଆ ଠାକୁରଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ମହା ଆଡମ୍ବରରେ ସରିଛି। ଚତୁର୍ଦ୍ଧା ମୂର୍ତ୍ତି ଏବେ ମାଉସୀ ମାଙ୍କ ଘରେ ଅଛନ୍ତି। ତମେ ସବୁ ରଥଯାତ୍ରା ଦେଖିବାକୁ ଯାଇଥିଲ ନା ନାହିଁ? ତମମାନଙ୍କ ଭିତରୁ କିଏ କିଏ ପୁରୀ ଯାଇଥିବ ତ ଆଉ କେହି ଘର ପାଖ ଜଗନ୍ନାଥ ମନ୍ଦିରରେ ରଥ ଟଣା ହେବାର ଦେଖିଥିବ। ଟେଲିଭିଜନରେ ବି ପୁରୀର ସିଧା ପ୍ରସାରଣ ଦେଖିଥିବ, ରେଡିଓରେ ଧାରା ବିବରଣୀ ଶୁଣିଥିବ। ଭାରି ମଜା ଲାଗିଥିବ ନାଇଁ? ତମରି ପରି ପିଲାଟିଏ ଦୀପୁ, ସେ ବି ପୁରୀ ଯାଇଥିଲା ରଥଯାତ୍ରା ଦେଖିବାକୁ। ସେଠିକି ସେ କେମିତି ଗଲା, କଣ କଣ ସବୁ ବୁଲିକି ଦେଖିଲା, ତାର ରଥଯାତ୍ରାର ଅନୁଭୂତି କେମିତି ରହିଲା, ଆସ ଶୁଣିବା ଏଇ ଗପରୁ। ଗପଟିର ନାଁ ହେଲା ଦୀପୁର ରଥଯାତ୍ରା ବୁଲା। ଗପଟିକୁ ତମମାନଙ୍କ ପାଇଁ କହିଛନ୍ତି ଅନସୁୟା ପାତ୍ର।
1: ପିଲାମାନେ, ତମେମାନେ ସବୁ ଜାଣିଛ ନା, ଓଡ଼ିଶାର ବଡ଼ ପର୍ବ ହେଉଛି ପୁରୀର ରଥଯାତ୍ରା। ଏହିପରା ଏବେ ଏବେ ସାରା ଦେଶ ବିଦେଶରେ ରଥଯାତ୍ରା ପାଳନ କରାଯାଇଛି। ତମ ପରି ଗୋଟିଏ ଛୋଟ ପିଲା, ତା ନାଁ ହେଉଛି ଦୀପୁ। ଦୀପୁ ତାର ବାପା ଓ ମାଙ୍କ ସହ ରଥଯାତ୍ରା ଦେଖିବାକୁ ଯାଇଥିଲା। ସ୍କୁଲରେ ସିଏ ତାର ସାଙ୍ଗମାନଙ୍କୁ ଏହି ବିଷୟରେ କହୁଥିଲା, ହେଲେ ସିଏ ସଠିକ୍ ଭାବରେ କିଛି ବୁଝାଇ ପାରୁନଥିଲା। ତେଣୁ ସିଏ ତାର ସାଙ୍ଗମାନଙ୍କୁ କହିଲା।

ତମେମାନେ ଏଇ ରବିବାର ଦିନ ମୋ ଘରକୁ ସବୁ ଆସ, ମୋ ବାପା ତୁମମାନଙ୍କୁ ରଥଯାତ୍ରା ବିଷୟରେ ଠିକ୍ ଭାବରେ ବୁଝାଇ ଦେବେ। ପିଲାମାନେ ତ ସବୁ ଖୁସି ହେଇଗଲେ। ରବିବାର ଦିନ ସକାଳୁ ସକାଳୁ ତିନି ଚାରି ଜଣ ସାଙ୍ଗ ଦୀପୁ ଘରେ ଆସି କବାଟ ଠକ୍ ଠକ୍ କଲେ। ଦୀପୁର ମା କବାଟ ଖୋଲି ପଚାରିଲେ, ଆରେ ପିଲାମାନେ ତମେ ସବୁ କ'ଣ ମଉସାଙ୍କଠାରୁ ରଥଯାତ୍ରା ବିଷୟରେ ବୁଝିବ ବୋଲି କହୁଥିଲ? ଦୀପୁର ସାଙ୍ଗମାନେ ଏକା ସ୍ୱରରେ କହି ଉଠିଲେ, ହଁ ମାଉସୀ, ଆମେ ମଉସାଙ୍କଠାରୁ ପରା ରଥଯାତ୍ରା ବିଷୟରେ ସବୁ କଥା ଶୁଣିବାକୁ ଆସିଛୁ। ଦୀପୁର ମା କହିଲେ, ହଉ ତମେମାନେ ସବୁ ବୈଠକ ଘରେ ବସ, ମୁଁ ମଉସାଙ୍କୁ ସାଙ୍ଗେ ସାଙ୍ଗେ ଡାକି ଦଉଛି। ଆରେ ଦୀପୁ, ତୋର ସାଙ୍ଗମାନେ ପରା ଆସିଯାଇଛନ୍ତି, ଆରେ ତାଙ୍କୁ ଟିକେ ପାଣି ନେଇକି ଦେ। ଏହି ସମୟରେ ମଉସା ଆସି ପହଞ୍ଚିଲେ। ଆରେ ପିଲାମାନେ, ତମେମାନେ ସବୁ କେତେବେଳୁ ଆସିଲଣି? ଦୀପୁର ସାଙ୍ଗ କାନା କହିଲା, ମଉସା ଆମେ ପରା ଏଇ ଦଶ ମିନିଟ୍ ହେବ ଆସିଲୁ। ମଉସା କହିଲେ, ହଉ ହଉ ସମସ୍ତେ ମୋ ପାଖରେ ବସ, ମୁଁ ରଥଯାତ୍ରା ବିଷୟରେ ତୁମମାନଙ୍କୁ ସବୁ କଥା କହିବି। ପିଲାମାନେ, ଆମ ଓଡ଼ିଶାର ରଥଯାତ୍ରା ପରା ଦେଶ ବିଦେଶରେ ସବୁଆଡ଼େ ପାଳନ କରାଯାଏ। ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ରଥରେ ବସି ସାଥି ହୋଇ ପରା ମାଉସୀମା ମନ୍ଦିରକୁ ଯାଆନ୍ତି। ଏ କଥା ଶୁଣି ବିଜୟ କହିଲା, ମଉସା ପୁରୀ ତ ଆମ ଗାଁ ଠାରୁ ବହୁତ ଦୂରରେ, ଆମେ କେମିତି ଯାଇ ସୁବିଧାରେ ସେଠି ପହଞ୍ଚି ପାରିବୁ? ଆଉ ସେଠି ତ ବହୁତ ଭିଡ଼ ହୋଇଥିବ। ଏ କଥା ଶୁଣି ମଉସା କହିଲେ, ବହୁତ ଭଲ ପ୍ରଶ୍ନଟିଏ ତମେ ପଚାରିଲ, ତେବେ ଶୁଣ, ଆମେ ପ୍ରଥମେ ଅଟୋଟିଏ କରି ରେଳ ଷ୍ଟେସନ ଯାଇ ଗଲୁ, ଆଉ ଟ୍ରେନ୍ରେ ସିଟ୍ ମଧ୍ୟ ପାଇଗଲୁ। କାରଣ ରଥଯାତ୍ରା ପାଇଁ ସରକାରଙ୍କ ତରଫରୁ କେତେଗୁଡ଼ିଏ ଅଧିକ ଟ୍ରେନ୍ ଓ ବସ୍ ଚଳାଚଳ ପରା କରୁଥିଲା, ଯେମିତିକି ଲୋକମାନଙ୍କର ଯିବା ଆସିବାରେ କିଛି ବି ଅସୁବିଧା ହେବ ନାହିଁ। ଏହି ସମୟରେ ଦୀପୁ କହିଲା, ବାପା ଟ୍ରେନ୍ରେ ଯିବା ବେଳେ କୋଉ କୋଉ କଥା ମାନି ଚଳୁଥିଲୁ ସେ କଥା ବି ମୋ ସାଙ୍ଗମାନଙ୍କୁ ଟିକେ କୁହ ନା। ତାର ବାପା କହିଲେ, ହଁ ପିଲାମାନେ, ଏ କଥାଟି ମାନିବା ନିହାତି ଦରକାର। ତମେ କେବେ ଯଦି ଟ୍ରେନ୍ରେ ଯାଅ, ତେବେ କୌଣସି ଅଚିହ୍ନା ଲୋକଙ୍କଠାରୁ କେବେ ବି କିଛି ଖାଇବା ଜିନିଷ, ପାଣି, ଚକୋଲେଟ୍ କିଛି ବି ନେବ ନାହିଁ। ହୁଏତ ସେଥିରେ କିଛି ବି ନିଶା ଜିନିଷ ମିଶିଥାଇପାରେ, ଯାହାକି ତୁମକୁ ବଡ଼ ବିପଦରେ ପକାଇ ଦେଇପାରେ। ତେଣୁ ଅଚିହ୍ନା ଲୋକଙ୍କଠାରୁ ଦୂରେଇ ରହିବ। ହଁ, ଟ୍ରେନ୍ରେ ଚଢ଼ିବା ବେଳେ ଓ ଓହ୍ଲାଇବା ବେଳେ ସତର୍କ ହୋଇ ଚଢ଼ିବ ଏବଂ ଓହ୍ଲାଇବ। ଦୀପୁର ସାଙ୍ଗ ଅଜୁ କହିଲା, ମଉସା ରଥ ତିଆରି କେବେଠୁ ଆରମ୍ଭ ହୁଏ ସେ ବିଷୟରେ ଟିକେ ଆପଣ କୁହନ୍ତୁ। ମଉସା କହିଲେ, ପିଲାଏ ଶୁଣ, ଅକ୍ଷୟ ତୃତୀୟା ଠାରୁ ରଥ ତିଆରି କାମ ଆରମ୍ଭ ହୋଇ ଆଷାଢ଼ ଶୁକ୍ଳ ଦଶମୀରେ ଶେଷ ହୋଇଥାଏ। ପିଲାମାନେ ଜାଣିଛ, ଜଗନ୍ନାଥଙ୍କ ରଥର ନାମ ହେଉଛି ନନ୍ଦିଘୋଷ, ବଳଭଦ୍ରଙ୍କ ରଥର ନାମ ହେଉଛି ତାଳଧ୍ୱଜ ଓ ଭଉଣୀ ସୁଭଦ୍ରାଙ୍କ ରଥର ନାମ ହେଉଛି ଦର୍ପଦଳନ, ଯାହାକି ଅନ୍ୟ ଦୁଇ ରଥଠାରୁ ଟିକେ ଛୋଟ। ଅଜୁ ପଚାରିଲା, ମଉସା ଦୀପୁ ରଥର ରଙ୍ଗ ବିଷୟରେ କ'ଣ କହୁଥିଲା? ଆମେ କିଛି ବୁଝିପାରୁନୁ, ଆପଣ ଟିକେ ସେ ରଥର ରଙ୍ଗ ବିଷୟରେ କୁହନ୍ତୁ। ମଉସା ହସି ହସି କହିଲେ, ପିଲାମାନେ ତମେ ତ ସବୁ ବଢ଼ିଆ ବଢ଼ିଆ ପ୍ରଶ୍ନ ପଚାରୁଛ, ହଉ ସମସ୍ତେ ଶୁଣ, ଜଗନ୍ନାଥଙ୍କ ରଥର ରଙ୍ଗ ହଳଦିଆ ଓ ନାଲି, ଆଉ ବଳଭଦ୍ରଙ୍କ ରଥର ରଙ୍ଗ ସବୁଜ ଓ ନାଲି, ଆଉ ସୁଭଦ୍ରାଙ୍କ ରଥ ହେଉଛି ଲୋହିତ ଆଉ ନାଲି ମିଶା ରଙ୍ଗ। ବିଜୟ ପଚାରିଲା, ରଥଯାତ୍ରାରେ ତ ମଉସା ବହୁତ ଭିଡ଼ ହୋଇଥିବ, ଆପଣମାନେ ସବୁ କେମିତି ସୁବିଧାରେ ବୁଲାବୁଲି କଲେ ସେ ବିଷୟରେ ଟିକେ କୁହନ୍ତୁ। ଏହାପରେ ମଉସା କହିଲେ, ହଁ ଆମେ ବଡ଼ଦାଣ୍ଡରେ ପହଞ୍ଚିବା ପୂର୍ବରୁ ନିଜ ନିଜ ଭିତରେ ଆଗ ଆଲୋଚନା କରିଥିଲୁ ଓ ସମସ୍ତେ ସମସ୍ତଙ୍କ ଫୋନ୍ ନମ୍ବର ଓ ଠିକଣା ମଧ୍ୟ କାଗଜରେ ଲେଖି ରଖିଥିଲୁ। ଯଦି କିଏ ହଜିଯାଏ ବା ହାତ ଛଡ଼ା ହୋଇଯାଏ, ତେବେ ସୂଚନା କେନ୍ଦ୍ରରେ ସେଇ ନମ୍ବର ଯୋଗୁଁ ମିଳିଯାଇପାରିବୁ। ତା ଛଡ଼ା ବହୁତ ଭିଡ଼ରେ ଗରମ ଓ ଗୁଳୁଗୁଳି ପାଇଁ ସେଠି ପରା ସରକାରଙ୍କ ତରଫରୁ ଗ୍ଲୁକୋଜ୍ ପାଣି, ସର୍ବତ, ଓଆର୍ଏସ୍ ବଣ୍ଟା ଯାଉଥିଲା, ଯେମିତିକି ପ୍ରବଳ ଗରମ ଯୋଗୁଁ କାହାକୁ ଅଂଶୁଘାତ ନହେବ। ପୋଲିସମାନେ ବି ସବୁ ଭିଡ଼ ଜାଗାମାନଙ୍କରେ ଦୌଡ଼ି ସବୁ ଲାଇନ୍ରେ ବାନ୍ଧି ଭକ୍ତମାନଙ୍କୁ ସୁରୁଖୁରୁରେ ଯିବା ଆସିବାରେ ସାହାଯ୍ୟ କରୁଥିଲେ। ଏତିକି ବେଳେ ଦୀପୁର ମା ଆସି କହିଲେ, ଆଚ୍ଛା ପିଲାମାନଙ୍କୁ ଟିକେ କହୁନା,

କହନ୍ତି ସେ ଖୋଲା ଖାଇବା ଜିନିଷ ଖାଇବାକୁ ଜିଦି କରୁଥିଲା, ସେ ବିଷୟରେ ଟିକେ କୁହ। ଦୀପୁର ବାପା କହିଲେ, ପିଲେ ସେଠାରେ ପରା କେତେକ ବ୍ୟବସାୟୀ ଖୋଲା ଭାବରେ ଖାଇବା ଜିନିଷ ସବୁ ବିକୁଥିଲେ, ଦୀପୁ ସେ ସବୁ ଖାଇବାକୁ ଜିଦି କରୁଥିଲା। ଦୀପୁର ମା ତାକୁ ମନା କଲେ, କହିଥିଲେ ସବୁବେଳେ ସଫା ସୁତୁରା ଓ ଠିକ୍ ଭାବରେ ଘୋଡ଼ା ହୋଇଥିବା ଖାଦ୍ୟ ଖାଇବ, ନହେଲେ ଡାଇରିଆ ଭଳି ପେଟ ରୋଗ ମଧ୍ୟ ହୋଇଯାଇପାରେ। ହଁ ପିଲାମାନେ, ଆମେ

ଘୋଡ଼ା ହୋଇଥିବା ଖାଦ୍ୟ ଖାଇବ, ନହେଲେ ଡାଇରିଆ ଭଳି ପେଟ ରୋଗ ମଧ୍ୟ ହୋଇଯାଇପାରେ। ହଁ ପିଲାମାନେ, ଆମେ ସାଥିରେ କିଛି ଜରୁରୀ ଔଷଧ ଓ କିଛି ଶୁଖିଲା ଖାଦ୍ୟ ଆଉ 2-3 ବୋତଲ ପାଣି ମଧ୍ୟ ସାଥିରେ ନେଇଥିଲୁ। ବିଜୟ କହିଲା, ମଉସା, ରଥ ଟଣା ବିଷୟରେ ଆମକୁ କିଛି କୁହନ୍ତୁ, ରଥ ଟାଣିବାରେ ବହୁତ ମଜା ଆସିଥିବ ନା? ମଉସା କହିଲେ, ମଜା ତ ନିଶ୍ଚୟ ଲାଗିଥିଲା, ହେଲେ ବହୁତ ଭିଡ଼ରେ ନିଜକୁ ସୁରକ୍ଷିତ ରଖି ଆମେ ରଥ ଟାଣିଥିଲୁ। ରଥ ଟାଣିବା ସମୟରେ ଭକ୍ତମାନେ ଜୟ ଜଗନ୍ନାଥ କହି ରଥ ଦୌଡ଼ିକୁ ଖୁସିରେ ଟାଣୁଥିଲେ। ଭକ୍ତମାନେ ରଥ ଟାଣି ଟାଣି ନେଇ ମାଉସୀମା ମନ୍ଦିରରେ ପହଞ୍ଚାଇ ଦେଇଥିଲେ। ଆମେ ସବୁ ସେଠାରୁ ଆସି ପୁଣି ଷ୍ଟେସନରେ ପହଞ୍ଚିଲୁ ଓ ଟ୍ରେନରେ ବସି ସିଧା ସିଧା ଘରକୁ ଫେରିଲୁ। ପିଲାମାନେ, ରଥଯାତ୍ରା ତ ସରିଯାଇଛି, ଆଗକୁ ଅଛି ବାହୁଡ଼ା ଯାତ୍ରା, ସୁନାବେଶ, ନୀଳାଦ୍ରି ବିଜେ। ତମେମାନେ ଯଦି ବୁଲିବାକୁ ଯାଅ, ତାହେଲେ ଗୋଟିଏ କଥା ମନେ ରଖିବ, ଗଲାବେଳେ ବାପା ମାଙ୍କ ହାତକୁ କେବେ ଛାଡ଼ିବନି, ହେଲା? ଏଇ କଥାଟି ମନେ ରଖିବ, ଯଦି ମାନିବ ଭଲରେ ଭଲରେ ଠାକୁର ଦର୍ଶନ କରି ଫେରିବ। ଏଇ ସମୟରେ ଦୀପୁ ଆସି କହିଲା, ମାମା, ତମେ ଟ୍ରେନରେ ଯେଉଁ ଗୀତଟା ଗାଇଥିଲ, ସେ ଗୀତଟା ଟିକେ ଗାଅ ନା, ମୋ ସାଙ୍ଗମାନେ ସବୁ ଶୁଣିବେ। ଦୀପୁର ସାଙ୍ଗମାନେ ତ ଖୁସି ହେଇଗଲେ, କହିଲେ, ମାଉସୀ, ଗାଆନ୍ତୁ ସେ ଗୀତ, ଆମେ ଟିକେ ଶୁଣିବୁ। ମଉସା ତ ଏତେ କଥା କହିଲେ, ଆପଣ ତ କିଛି କହିନାହାନ୍ତି, ଆପଣ ଗୀତ ଗାଇ ଶୁଣନ୍ତୁ। ଏହାପରେ ଦୀପୁର ମା ଗାଇଲେ।

ପିଲାମାନେ ରଥଯାତ୍ରା ତ ସରିଗଲା, ଏବେ ଠାକୁରଙ୍କ ବାହୁଡ଼ା ଯାତ୍ରାକୁ ଅପେକ୍ଷା। ଶୁଣିବା ଆଉ ଗୋଟିଏ ଭକ୍ତି ସଙ୍ଗୀତ। ମୀନାକ୍ଷୀ ଦେବୀଙ୍କ ରଚନାରୁ ଗୀତଟିକୁ ତମମାନଙ୍କ ପାଇଁ ଗାଇଛନ୍ତି ସୁଦୀପ୍ତ ରଞ୍ଜନ ସ୍ୱାଇଁ।

0: ରାତି ପାହିଲା ସକାଳ ହେଲା, ସକାଳ ହେଲା ବୋଲି ତମେ କେମିତି ଜାଣ? ଯେତେବେଳେ ସୂର୍ଯ୍ୟ ଉଇଁ ଆସନ୍ତି ଠିକ୍ ସେମିତି ଆକାଶରେ ଯେତେବେଳେ ସୂର୍ଯ୍ୟ ଅସ୍ତ ହେଇଯାଆନ୍ତି ଧୀରେ ଧୀରେ ଅନ୍ଧାର ହେଇଯାଏ ସବୁଆଡ଼। ଆମେ ଜାଣୁ ଯେ ସନ୍ଧ୍ୟା ହେଇ ଆସିଲାଣି, ଆଉ ଟିକେ ପରେ ରାତି ମାଡ଼ି ଆସିବ। ସେଇ ରାତିର ଅନ୍ଧାରରେ ଆକାଶରେ ତୋଫା ଜହ୍ନ ତା ସହିତ ମିଟି ମିଟି କରୁଥାନ୍ତି ଅଗଣିତ ତାରାମାନେ। ଭାରି ସୁନ୍ଦର ଲାଗେ ଚନ୍ଦ୍ରକୁ ଦେଖିବାକୁ ରାତିର ଅନ୍ଧାରରେ। ମା ତୁମମାନଙ୍କୁ ଛୋଟବେଳେ ଜହ୍ନମାମୁଁ ଦେଖେଇ କେତେ ଗୀତ ଶୁଣେଇଥିବେ, ଖୁଆଇ ବି ଦେଇଥିବେ। ଏତେ ଦୂରରେ ଥିବା ସେଇ ଜହ୍ନମାମୁଁକୁ ଧରିବାକୁ ତମର ଇଚ୍ଛା ହୁଏ ନା? ହେଲେ ପୁଣି ଭାବିଥିବ ଯେ ଏତେ ବାଟ କ'ଣ ଯିବା ସମ୍ଭବ? ହଁ ରେ ପିଲେ, ଚନ୍ଦ୍ରପୃଷ୍ଠରେ ମଣିଷ ତାର ପ୍ରଥମ ପାଦ ପକେଇଥିଲା ଜୁଲାଇ ମାସ 20 ତାରିଖ 1969 ମସିହାରେ। ମଣିଷ ସେଇ ଅସମ୍ଭବ କାମକୁ ସମ୍ଭବ କରି ଦେଖେଇଥିଲା, ଆଉ ଆସନ୍ତାକାଲି ହେଉଛି ସେଇ ଦିନ। ଚନ୍ଦ୍ରପୃଷ୍ଠରେ ପ୍ରଥମ ପାଦ ପକେଇଥିଲେ ନିଲ୍ ଆର୍ମଷ୍ଟ୍ରଙ୍ଗ। ଏହି ଐତିହାସିକ ଘଟଣାକୁ ମନେ ରଖିବା ପାଇଁ ପ୍ରତିବର୍ଷ ଜୁଲାଇ 20କୁ ଚନ୍ଦ୍ର ଅବତରଣ ଦିବସ ଭାବେ ପାଳନ କରିଆସୁଛୁ। ଆସ ଆଜି ଜାଣିବା କଥାରେ ଶୁଣିବା ଚନ୍ଦ୍ରରେ ମଣିଷର ପ୍ରଥମ ପାଦ। ତମମାନଙ୍କ ପାଇଁ କହିଛନ୍ତି ସଂଘମିତ୍ରା ଦେଓଭଞ୍ଜ।
1: ଦେଖିଲୁ ଆକାଶକୁ, ଦେଖ ଜହ୍ନମାମୁଁ କେଡ଼େ ସୁନ୍ଦର। ତୁ ଯଦି ଜଲ୍ଦି ଜଲ୍ଦି ଖାଇଦେବୁ ତାହେଲେ ଆମେ ଜହ୍ନମାମୁଁ ଘରକୁ ବୁଲିଯିବା। ଏମିତି କେତେ କ'ଣ କଥା କହି ତୁମେ ଛୋଟ ଥିଲାବେଳେ ମା ତୁମକୁ ଖୁଆଇ ଦିଅନ୍ତି, ଆଉ ତୁମ ଅଳି ଅଝଟ ବୁଝିଥାନ୍ତି, ଆଉ ତୁମେ ବି ସେତେବେଳେ ଆ କରି ଆକାଶକୁ ଅନେଇ ଜହ୍ନମାମୁଁ କେମିତି, ତାଙ୍କ ଦେଶ ପୁଣି କେମିତି, ଆଉ କେତେ ଦୂରରେ ସେ ଅଛନ୍ତି, ଏମିତି ସବୁ ଭାବି ଆଶ୍ଚର୍ଯ୍ୟ ହେଉଥାଅ। ସତରେ ପିଲାମାନେ, ଆକାଶରେ ଏତେ ତାରା ଗ୍ରହ ନକ୍ଷତ୍ର ଭିତରୁ ଜହ୍ନ ବା ଚନ୍ଦ୍ର ଆମ ପାଇଁ ଖୁବ୍ ଆକର୍ଷଣୀୟ। ଚନ୍ଦ୍ର ହେଉଛି ପୃଥିବୀର ଉପଗ୍ରହ। ପୃଥିବୀ ଚାରିପଟେ ହାରାହାରି 28 ଦିନରେ ଥରେ ଚନ୍ଦ୍ରର ପରିକ୍ରମଣ ଘଟିଥାଏ। ଆମ ଜନଜୀବନ ତଥା ପ୍ରକୃତି ଉପରେ ଅନେକ ପ୍ରଭାବ ମଧ୍ୟ ଏହା ପକାଇଥାଏ। ଅତୀତ

0: ମଣିଷ ଏଇ ଚନ୍ଦ୍ରର ଅବସ୍ଥିତିକୁ ନେଇ ଅନେକ ଗଣନା କରୁଥିଲା, ଆଉ ଚନ୍ଦ୍ରପୃଷ୍ଠକୁ କେମିତି ଯାଇହେବ ସେ ସ୍ୱପ୍ନ ଦେଖିବା ସହ ଅନେକ ଚେଷ୍ଟା ବି କରିଥିଲା। ମଣିଷର ଚନ୍ଦ୍ରପୃଷ୍ଠରେ ଓହ୍ଲାଇବାର ସେହି ସ୍ୱପ୍ନ ସାକାର ହୋଇଥିଲା 1969 ମସିହାରେ। ସେ ବିଷୟରେ ଆସ ଆଜି ଆମେ କିଛି ଜାଣିବା। ସେଦିନ ଥିଲା 1969 ମସିହାର ଜୁଲାଇ 20 ତାରିଖ। ସାରା ବିଶ୍ୱବାସୀ ଉତ୍କଣ୍ଠାର ସହିତ ଅପେକ୍ଷା କରି ରହିଥିଲେ ସେହି ବିସ୍ମୟଭର ସମ୍ବାଦ ଶୁଣିବା ପାଇଁ, ଆଉ ଆମେରିକାବାସୀ ସେ ଦୃଶ୍ୟ ଟେଲିଭିଜନ ପରଦାରେ ଦେଖିବା ପାଇଁ ଭିଡ଼ ଜମାଇଥାନ୍ତି। ମହାକାଶ ଯାନଟିର ନାଁ ଥିଲା ଆପୋଲୋ 11। ସେହି ଯାନଟିକୁ ତା ପୂର୍ବରୁ ଜୁଲାଇ 16 ତାରିଖ ଦିନ ଯୁକ୍ତରାଷ୍ଟ୍ର ଆମେରିକାର ଫ୍ଲୋରିଡ଼ା ରାଜ୍ୟରେ ଥିବା ମେରିଟ୍ ଦ୍ୱୀପର କେନେଡି ସ୍ପେସ୍ ସେଣ୍ଟରରୁ ସାଟନ୍ V ନାମକ ରକେଟ୍ରୁ ସେଠାକାର ସମୟ ସକାଳ 9:32ରେ ମହାକାଶକୁ ପ୍ରେରଣ କରାଯାଇଥିଲା। ସେଦିନ ଯେଉଁ ମୁଖ୍ୟ ମହାକାଶଚାରୀମାନେ ଏହି ଐତିହାସିକ ଯାତ୍ରାରେ ସାମିଲ ଥିଲେ ସେମାନେ ହେଲେ କମାଣ୍ଡର ନିଲ୍ ଆର୍ମଷ୍ଟ୍ରଙ୍ଗ, କମାଣ୍ଡର ମଡ୍ୟୁଲ ପାଇଲଟ ମାଇକେଲ କଲିନ୍ସ ଏବଂ ଲୁନାର ମଡ୍ୟୁଲ ପାଇଲଟ ଏଡୱିନ୍ ବଜ୍ ଆଲଡ୍ରିନ୍। ପିଲାମାନେ ସେହି ଯେଉଁ ପ୍ରେରଣ ହେଲା ତାର 3 ଦିନ ପରେ ଜୁଲାଇ 19 ତାରିଖରେ ଆପୋଲୋ 11 ସଫଳତାର ସହ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରି ତା ଚାରିପଟେ ଘୂରିବାକୁ ଲାଗିଲା। ଏମିତି 30 ଥର ଘୂରିବା ଭିତରେ ସେମାନେ ପୂର୍ବ ନିର୍ଦ୍ଧାରିତ ଓହ୍ଲାଇବା ଜାଗାଟିକୁ ଭଲ ଭାବରେ ଦେଖିଥିଲେ, ଆଉ ଚନ୍ଦ୍ରପୃଷ୍ଠର ଖାଲ ଢିପ ଭର୍ତ୍ତି ଥିବା ଜାଗାରେ କେମିତି ଓହ୍ଲାଇବେ ତାର କଳନା କରି ସେ ବିଷୟରେ ଅବଗତ ହୋଇଥିଲେ। ତା ପରଦିନ ଅର୍ଥାତ୍ ଜୁଲାଇ 20 ତାରିଖ ଦିନ ଆପୋଲୋ 11ରୁ ମହାକାଶଚାରୀ ଆର୍ମଷ୍ଟ୍ରଙ୍ଗ ଓ ଆଲଡ୍ରିନ୍ଙ୍କୁ ନେଇ ଇଗଲ ନାମକ ମହାକାଶ ଯାନଟି ଅବତରଣ ପାଇଁ ମୂଳ ଯାନରୁ ଅଲଗା ହୋଇଗଲା। ମାଇକେଲ କଲିନ୍ସ ଏକୁଟିଆ କଲମ୍ବିଆ ଯାନରେ ରହି ଇଗଲ ଯାନର ଗତିବିଧି ଏବଂ ତାର ପରିଚାଳନାକୁ ନିରୀକ୍ଷଣ କରୁଥିଲେ। ଶେଷରେ ପ୍ରତୀକ୍ଷାର ଅନ୍ତ ଘଟିଲା ଓ ଇଗଲ ଯାନଟି ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲା। ତାର ପ୍ରାୟ 6 ଘଣ୍ଟା ପରେ ଜୁଲାଇ 21 ତାରିଖ ଦିନ ମହାକାଶଚାରୀଙ୍କ ପାଇଁ ମୋଟା ଦେଖାଯାଉଥିବା ସ୍ୱତନ୍ତ୍ର ପୋଷାକ ଓ ପିଠିରେ ଥିବା ବଡ଼ ବ୍ୟାଗ୍ ସହିତ ଆର୍ମଷ୍ଟ୍ରଙ୍ଗ ପ୍ରଥମେ ସେହି ଇଗଲ ଯାନରୁ ବାହାରକୁ ଆସି ଚନ୍ଦ୍ରପୃଷ୍ଠରେ ମଣିଷର ପ୍ରଥମ ପାଦ ରଖିଲେ। ପିଲାମାନେ ଜାଣିଛ ସେହି ସ୍ମରଣୀୟ ମୁହୂର୍ତ୍ତରେ ସେ କ'ଣ କହିଥିଲେ? ସେ କହିଥିବା ବାକ୍ୟଟି ହେଲା, ଏହା ମଣିଷ ପାଇଁ ଗୋଟିଏ ଛୋଟ ପାହୁଣ୍ଡ, ହେଲେ ସମଗ୍ର ମାନବ ସମାଜ ପାଇଁ ଏହା ଗୋଟିଏ ବିରାଟ ଲମ୍ଫ, ଯାହାକି ଇଂରାଜୀରେ ଅଟେ ଦ୍ୟାଟ୍ସ ଏ ସ୍ମଲ୍ ଷ୍ଟେପ୍ ଫର୍ ମ୍ୟାନ୍ ୱାନ୍ ଜାଣ୍ଟ ଲିଭ୍ ଫର୍ ମ୍ୟାନ୍କାଇଣ୍ଡ। ଆର୍ମଷ୍ଟ୍ରଙ୍ଗଙ୍କ ପରେ କିଛି ସମୟ ଛାଡ଼ି ଠିକ 19 ମିନିଟ୍ ପରେ ଦ୍ୱିତୀୟ ମହାକାଶଚାରୀ ଏଡୱିନ୍ ଆଲଡ୍ରିନ୍ ମଧ୍ୟ ଚନ୍ଦ୍ରପୃଷ୍ଠରେ ପଦାର୍ପଣ କରିଥିଲେ। ଚନ୍ଦ୍ରପୃଷ୍ଠରେ ଚାଲିବାର ଅନୁଭୂତି ସହିତ ସେମାନେ ଗବେଷଣା ପାଇଁ ସେଠାକାର ଧୂଳି ପଥରଖଣ୍ଡମାନ ସଂଗ୍ରହ କରି ଆଣିଥିଲେ। ସମଗ୍ର ମାନବ ଜାତିର ଗର୍ବ ଓ ଗୌରବ ଏହି ଐତିହାସିକ ଘଟଣାର 50 ବର୍ଷ ପୂର୍ତ୍ତି ପାଳନ କରାଯାଉଛି ଏହି 2019 ମସିହାରେ। ସେହିଦିନର ସେହି ସ୍ମରଣୀୟ ଘଟଣାଟି ଯାହା ଥିଲା ମଣିଷଙ୍କୁ ନେଇ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବା ଓ ପୁଣି ସୁରକ୍ଷିତ ଅବସ୍ଥାରେ ପୃଥିବୀ ପୃଷ୍ଠକୁ ଫେରିଆସିବା, ବିଜ୍ଞାନ କ୍ଷେତ୍ରରେ ମଣିଷର ଏକ ବଡ଼ ସଫଳତା ପାଲଟି ଯାଇଥିଲା। ସେହି ଘଟଣାରୁ ମିଳିଥିବା ସାହସ ଓ ଆତ୍ମବିଶ୍ୱାସ ପରବର୍ତ୍ତୀ ସମୟରେ ମହାକାଶ ବିଜ୍ଞାନରେ ପ୍ରଗତି ନିମନ୍ତେ ଖୁବ୍ ସହାୟକ ହୋଇପାରିଥିଲା। ଏହି ବିଗତ ବର୍ଷ ମଧ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ଅଶେଷ ଉନ୍ନତି ଘଟିବା ଫଳରେ ଅନେକ କିଛି ସଫଳତାକୁ ନେଇ ମହାକାଶ ବିଜ୍ଞାନର ଅଗ୍ରଗତି ଘଟି ଚାଲିଛି। ମହାକାଶ ବିଜ୍ଞାନୀମାନେ ଚନ୍ଦ୍ର ସହିତ ମଙ୍ଗଳ ଶନିଗ୍ରହକୁ ମଧ୍ୟ ମହାକାଶଯାନ ପ୍ରେରଣ ସହିତ ଅଧିକ ଗବେଷଣା ଓ କାର୍ଯ୍ୟ କରିଚାଲିଛନ୍ତି। ମହାକାଶ ଯାତ୍ରାରୁ ସଂଗୃହୀତ ତଥ୍ୟ ଉପରେ ଗବେଷଣା କରାଯାଇ ପୃଥିବୀରେ ବିଭିନ୍ନ କ୍ଷେତ୍ର ଯଥା ଔଷଧ, ସ୍ୱାସ୍ଥ୍ୟ, ପରିବହନ, ପରିବେଶ ସୁରକ୍ଷା, ଶକ୍ତି, ପ୍ରଯୁକ୍ତିବିଦ୍ୟା, ସୂଚନା ପ୍ରଯୁକ୍ତି ତଥା ଶିଳ୍ପ କ୍ଷେତ୍ରରେ ଅନେକ ଅଗ୍ରଗତି ଘଟି ଚାଲିଛି। ଏବେ ମଧ୍ୟ ବିଶ୍ୱସ୍ତରରେ ଚନ୍ଦ୍ରର ପୃଷ୍ଠଦେଶ ସହିତ ତାର ଆକାଶ ତଥା ଅଭ୍ୟନ୍ତରର ବିଷୟରେ ଅଧିକ ଜାଣିବାକୁ ଚେଷ୍ଟା କରାଯାଉଛି। ଆହୁରି ମଧ୍ୟ କିଛି ବ୍ୟକ୍ତି ଚନ୍ଦ୍ରକୁ ପର୍ଯ୍ୟଟନ କ୍ଷେତ୍ରରେ ସାମିଲ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ପିଲାମାନେ, ତୁମମାନେ ଜାଣିଛ ଆମ ଦେଶରେ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋ ବା ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ ଭଳି ସଂସ୍ଥାମାନ ରହିଛି। ସେଠାରେ ବୈଜ୍ଞାନିକମାନେ ମହାକାଶ ଉପରେ ଅଧିକ ଗବେଷଣା କରୁଛନ୍ତି। ତୁମେମାନେ ମଧ୍ୟ ଭଲ ପାଠ ପଢ଼ି ଭବିଷ୍ୟତରେ ମହାକାଶ ବୈଜ୍ଞାନିକ ହୋଇପାରିବ। ତୁମମାନେ ମହାକାଶ ବିଜ୍ଞାନ ବିଷୟରେ ଅଧିକ ଜାଣିବା ସହିତ ଜନସାଧାରଣଙ୍କୁ ମଧ୍ୟ ଏ ବିଷୟରେ ସଚେତନ କରିପାରିବ, ଆଉ ପିଲାଦିନର ସେହି ଜନମାମୁର ଦେଶର ସତ୍ୟତା ଜାଣିପାରିବ।
1: ପିଲାଇ, ଆଜି ରବିବାର, ତମ ପାଖରେ ସମୟ ବେଶୀ। ତମ ପଢ଼ା ଟେବୁଲ ସଜାଡ଼ି ରଖିବ, ନଖ କାଟିବ, ତମ ଘର ଆଖପାଖ ସଫା ରଖିବ। ହଁ ପିଲେ, ଯେଉଁଠି ସଫା

0: ସଫାସୁତୁରା ଥାଏ ସେଠି ରୋଗ ହୁଏନି। ଆମେ ନିଜେ ସଫାସୁତୁରା ରହିବା ସହିତ ଆମ ପରିବେଶକୁ ବି ସଫା ରଖିବା, ସୁନ୍ଦର ରଖିବା ଏବଂ ଅଧିକରୁ ଅଧିକ ଗଛ ଲଗାଇ ତାର ଯତ୍ନ ନେବା। ଆସ ଶୁଣିବା କବିତା ପରିବେଶ। ନିଜ ଲେଖାରୁ କବିତାଟିକୁ ତମମାନଙ୍କ ପାଇଁ ପଢ଼ି ଶୁଣାଇଛନ୍ତି ଅନସୁୟା ପାତ୍ର।
1: ପରିବେଶ ଆଜି ହୋଇଲା ବିଷମ, ଗଛଲତା ଯାଏ ଝାଉଁଳି, ଜଳବାୟୁ ତାର ଗତି ଦୋହଲାଏ, ଫୁଲ ଫଳ ଯାଏ ମଉଳି। ଉତ୍ତାପର ମାତ୍ରା ଶୀତ ଦିନେ ବଢ଼େ, ଦୂରେ ଯାଏ ଶୀତ ଲହଡ଼ି, ବସନ୍ତ ଋତୁର ସକାଳ ସୂରୁଜ ମୁହେଁ ଭରେ ଘନ କୁହୁଡ଼ି। ବଣ ବଗିଚାରୁ ଶୁଭୁ ନାହିଁ ଆଉ କୋଇଲିର କୁହୁ ତାନ, ଫୁଲରେ ଫୁଲରେ ନାହିଁ ସେ ବାସନା, ଶୁଭେ ନା ଭଅଁର ଗାନ। କାଳ ବୈଶାଖୀ ଆସୁଛି ଅଦିନେ, ଶୁଖିଲା ଭୂତଳ ଜଳ, ଗଛ ବିନା ଏବେ ମରୁଭୂମି ହେବ, ବୁଡ଼ିବ ମାନବ କୂଳ। ଘର ବାରି ଆଉ କାରଖାନା ପାଇଁ ଚାଷ ଜମି ଯାଏ ସରି, ଉପକାରୀ ଜୀବ ଜନ୍ତୁ ଶୂନ୍ୟ ହେବେ, ଶୋଭା ହରାଇବ ଗିରି, ଶୋଭା ହରାଇବ ଗିରି।
0: ପିଲେ, ଆମେ ଯେମିତି ଆମ ପରିବେଶକୁ ସଫା ରଖିବା, ତାର ଯତ୍ନ ନେବା, ଠିକ୍ ସେମିତି ଆମ ଶରୀରକୁ ସଫା, ସୁସ୍ଥ ଓ ସୁନ୍ଦର ରଖିବାକୁ ହେଲେ ତାର କେମିତି ଯତ୍ନ ନେବାକୁ ହୁଏ କହୁଛି ଶୁଣ। ସବୁବେଳେ ବାହାର ଖାଦ୍ୟକୁ ନା କହିବ, ଆଉ ମାଙ୍କ ହାତ ତିଆରି ସ୍ୱାସ୍ଥ୍ୟକର ଖାଦ୍ୟକୁ ହଁ କହିବ। ତମେମାନେ ଚଳଚ୍ଚିତ୍ରରେ ସୁପରମ୍ୟାନ, ସ୍ପାଇଡରମ୍ୟାନ, ଶକ୍ତିମାନଙ୍କୁ ଦେଖିଥିବ, ସେମାନେ କେତେ ପାୱାରଫୁଲ, ତାଙ୍କ ପାଖରେ ଏତେ ପାୱାର କୋଉଠୁ ଆସୁଛି କହିଲ? ସେମାନେ ପରା ଫାଷ୍ଟଫୁଡ୍, ଜଙ୍କଫୁଡ୍ ଜମା ଖାଆନ୍ତିନି, ସବୁବେଳେ ଘର ତିଆରି ଖାଦ୍ୟ ହିଁ ଖାଆନ୍ତି। ହଁ, ତମେ ବି ଘର ତିଆରି ଖାଦ୍ୟ ଖାଇବ ଆଉ ସୁସ୍ଥ ରହିବ। ଶୁଣିବା କବିତା ଫାଷ୍ଟଫୁଡ୍କୁ ନା କହିବା, ପଢ଼ି ଶୁଣାଇଛନ୍ତି ଅନସୁୟା ପାତ୍ର।
1: ଦେଖିଲି ସପନେ ହେଉଥିଲା ସଭା, ସଭାପତି ଚୂଡା ଅଜା, ମୁଢି ଆଇ ମନ ମାରି ବସିଥିଲା, ଗପ କରୁଥିଲା ଖଜା। ଖାଉ ନାହିଁ କେହି ଉଖୁଡ଼ା ଛତୁଆ, ମଣ୍ଡା ଆରିସାକା କରା, ତହି ଗୁଡ଼ ଛେନା ପାଚିଲା କଦଳୀ, ଆମ୍ବୁଲ ମାରେଟା କରା। ଏଣ୍ଡୁରି ଚକୁଳି ଚିତୋଉ ଦେଖିଲେ ଖାଲି ଟେକୁଛନ୍ତି ନାକ, ଚାଟ ଗୁପ୍ ଚୁପ୍ ଦହିବରା ସାଥେ ଆଳୁଦମର ବି ଟେକ। ହାଲୁଆ ଉପମା ପୁରୀ ରସଗୋଲା ସବୁ ପୁରୁଣା ହେଲାଣି, ବରା ସିଙ୍ଗେଡ଼ା ତ ଆଳୁଚପ ଏବେ ମନକୁ ନେଉଛି କିଣି। ପେଟିସ୍, ବର୍ଗର, ପିଜା ଓ ମୋମୋ ବାସି ଖାଦ୍ୟ କରେ ରାଜୁତି, ନୁଡୁଲ୍ସ, ଚାଉମିନ ପରଦେଶୀ ଖାଦ୍ୟ ପାଟିରୁ ଲାଳ ଗଡ଼ାନ୍ତି। ପେଟ ରୋଗ ପାଇଁ ଫାଷ୍ଟଫୁଡ୍ ଦାୟୀ କହିଲେ ବଡ଼ ଡାକ୍ତର, ଏସବୁ ଖାଇ ଜୀବନ ତୁମର ହୋଇଯିବ ଛାର ଖାର, ହୋଇଯିବ ଛାର ଖାର।
0: ହଁ ପିଲେ, ସବୁବେଳେ ମନେ ରଖିବ ସ୍ୱାସ୍ଥ୍ୟ ହିଁ ସମ୍ପଦ, ଆମ ସ୍ୱାସ୍ଥ୍ୟ ଆମ ହାତରେ। ସୁସ୍ଥ ରହିଲେ ହିଁ ତମେ ଭଲ ପାଠ ପଢ଼ିପାରିବ ଆଉ ଜୀବନରେ ବଡ଼ ମଣିଷ ହୋଇପାରିବ। ତମମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ କାମନା କରି ଆଜିର ଶିଶୁ ସଂସାରକୁ ଏଇଠି ରଖି ଉଠୁଛୁ। ପୁଣି ଅପେକ୍ଷା ଆଗାମୀ ରବିବାରକୁ।

0: ଶେଷ ଶିଶୁ ସଞ୍ଚାର।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: मेरे प्यारे देशवासियों, आपने एक बात

ପତିତ ପାବନ ଜଗବନ୍ଧୁ ଜଗନ୍ନାଥ କାହିଁ କେଉଁ କାଳରୁ ଉତ୍କଳରେ ସାଗର ବେଳାରେ ବିରାଜିତ। ଭାରତ ବର୍ଷରେ ଯେଉଁ ଚତୁର୍ଥାମ ଶ୍ରେଷ୍ଠ ଧାମ ଭାବରେ ବିବେଚିତ, ତନ୍ମଧ୍ୟରୁ ଜଗନ୍ନାଥ ଧାମ ହେଉଛି ଅନ୍ୟତମ। ନୀଳାଚଳ ଓ ନୀଳାଚଳନାଥଙ୍କର ଦର୍ଶନ ପ୍ରୟାସୀ ଭକ୍ତ ଚତୁର୍ବର୍ଗ ଫଳପ୍ରାପ୍ତି ନିମିତ୍ତ ଏହି କ୍ଷେତ୍ରକୁ ଆଗମନ କରିଥାନ୍ତି। ଭକ୍ତି ତଦ୍ଗତ ଚିତ୍ତରେ ଭକ୍ତ ପ୍ରାଣ ଆଲୋଡ଼ିତ ହୁଏ ସେହି କାଳିଆ ଠାକୁରଙ୍କ ନାମରେ, ଚକାଡୋଳାଙ୍କର ଦର୍ଶନରେ, ଦାରୁ ବ୍ରହ୍ମଙ୍କର ସାକ୍ଷାତରେ।

0: ତୋର ବିବିଧ ବେଶ ଦେଖି ନିର୍ମଳ ହେଲା ବେନି ଆଖି, ଧନ୍ୟ ତ ନୀଳାଦ୍ରିମଣ୍ଡଳ ଭକତ ଭାବେ ହେଲୁ ଭୋଳ। ଚତୁର୍ବିଂଶତି ତତ୍ତ୍ୱ କଥା ଚବିଶ ବେଶର ବ୍ୟବସ୍ଥା, କିଦିବା ନିଶିତୁ ମଗନ ଚବିଶ ବେଶରେ ମୌନ, ନାହିଁ ସେ ବେଶର ଉପମା ବାକ୍ୟ କିଏ ବର୍ଣ୍ଣିବ ମହିମା। ଶ୍ରୀଜଗନ୍ନାଥ ହେଉଛନ୍ତି ଐଶ୍ୱର୍ଯ୍ୟ ଓ ମାଧୁର୍ଯ୍ୟର ଯୁକ୍ତ ବିଗ୍ରହ। ମହାପ୍ରଭୁଙ୍କର ଜାନିଯାତ୍ରା, ପୂଜା ପାର୍ବଣ, ନୀତିରୀତି, ବେଶ ମହୋତ୍ସବ ଆଦିରେ ମାଧୁର୍ଯ୍ୟର ତରଙ୍ଗ ନୀଳାଦ୍ରି ମଣ୍ଡପକୁ ଯୁଗପତ୍ ମହିମାମୟ ଓ ମଧୁମୟ କରିଥାଏ। ସେ ହେଉଛନ୍ତି ରସିକ ଶେଖର, ସେ ପୁଣି ରାଜାଧିରାଜ ପୁରୁଷୋତ୍ତମ। ତାଙ୍କର ବିଭିନ୍ନ ଦୈନନ୍ଦିନ ନୀତିରେ, ବେଶ ପରିପାଟିରେ ଈଶ୍ୱରୀୟ ଛଟା ସାଙ୍ଗକୁ ଲୋକାଚାର ବା ପାରମ୍ପରିକ ଦୃଷ୍ଟି ମିଶ୍ରିତ ହୋଇ ତାଙ୍କର ତତ୍ତ୍ୱ ଓ ଲୀଳାକୁ ହୃଦୟଗ୍ରାହୀ କରି ଗଢ଼ିଛି। ସେମିତି ଏକ ନୀତି ହେଉଛି ସର୍ବାଙ୍ଗ ନୀତି। ଏହି ସର୍ବାଙ୍ଗ ନୀତି ସମ୍ପର୍କରେ ଆଲୋଚନା ଆଜି ଆମର ମୁଖ୍ୟ ପ୍ରସଙ୍ଗ। ଏ ସମ୍ପର୍କରେ ଆଲୋଚନା କରିବାକୁ ଆମ ଗହଣରେ ଉପସ୍ଥିତ ଅଛନ୍ତି ଶ୍ରୀ ରବିନାରାୟଣ ମିଶ୍ର।
1: ସର୍ବାଙ୍ଗ କହିଲେ ଶ୍ରୀଜୀଉଙ୍କର ଯୋଉ ପର୍ବଦିନ ମାନଙ୍କରେ ଘଣ୍ଟଚତା କାହାଳି ସହ ଯୋଉ ଚନ୍ଦନ ବିଜେ ହୁଅନ୍ତି ତାକୁ ସର୍ବାଙ୍ଗ ନୀତି କୁହାଯାଏ। କିନ୍ତୁ ଦୈନନ୍ଦିନ ମହାପ୍ରଭୁଙ୍କର ସନ୍ଧ୍ୟାଧୂପ ପରେ ମୈଲମହି ଚନ୍ଦନ ଲାଗି ପହୁଡ଼ ପୂର୍ବରୁ କରାଯାଇଥାଏ। ଅକ୍ଷୟ ତୃତୀୟା ଦିନ ପ୍ରାୟ ସାତଶହରେ ଚନ୍ଦନ ଘଟୁଆରୀମାନେ ତାକୁ ଘୋରି ତାଙ୍କର ଘଟୁଆରୀ ଘରେ ରଖିଥାନ୍ତି। ଅକ୍ଷୟ ତୃତୀୟା ପୂର୍ବ ଦିନ ସନ୍ଧ୍ୟାଧୂପ ସରିଲେ ଚଢ଼ଉକରଣ, ଦେଉଳକରଣ, ଶ୍ରୀମନ୍ଦିର କମାଣ୍ଡର ରହି ଚୁଆ, କର୍ପୂର, କେଶର, କସ୍ତୁରୀ ସେହି ଚନ୍ଦନ ଘଟୁଆରୀଙ୍କ ଦ୍ୱାରା ଘୋରାଯାଇ ସେଥିରେ ମିଶେ ଏବଂ ସେମାନଙ୍କ ଉପସ୍ଥିତିରେ ସେଇଟାକୁ ପ୍ରସ୍ତୁତ କରାଯାଏ। ଅକ୍ଷୟ ତୃତୀୟା ପୂର୍ବ ଦିନ ରାତ୍ର ଚନ୍ଦନ ଲାଗି ପରେ ଭୋଗମଣ୍ଡପ ଘର ଧୁଆ ହୋଇ ଚାନ୍ଦୁଆ ବନ୍ଧା ହୋଇଥାଏ। ସେ ଘରେ ଘଟୁଆରୀ ନେଇଥିବା ଚନ୍ଦନ ପୂଜା ପଣ୍ଡା ତାକୁ ସଂସ୍କାର କରି ଅଧିବାସ କରନ୍ତି ଏବଂ ସେ ଘର ତଢ଼ା ଓ ମୁଦ ଦେଇଥାନ୍ତି।

0: ପ୍ରତିଦିନର ପୂଜାବିଧିରେ ଠାକୁରଙ୍କର ଚନ୍ଦନ ଲାଗିର ବ୍ୟବସ୍ଥା ଥିଲେ ହେଁ ସ୍ୱତନ୍ତ୍ର ଚନ୍ଦନ ଲାଗି ବେଶର ଅନୁଷ୍ଠାନ ହୋଇଥାଏ ବୈଶାଖ ମାସରେ। ଅକ୍ଷୟ ତୃତୀୟାଠାରୁ ଏହି ବେଶର ଧାରା ଆରମ୍ଭ ହୁଏ। ଜ୍ୟେଷ୍ଠ ମାସ ଶୁକ୍ଳ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଏହାର କ୍ରମ ଅଖଣ୍ଡ ତଥା ଅବ୍ୟାହତ ରହେ। ଏହି ଉପଲକ୍ଷେ ଶ୍ରୀବିଗ୍ରହମାନେ ମଧ୍ୟାହ୍ନରେ ଚନ୍ଦନ ଲାଗି ହୁଅନ୍ତି ଏବଂ ସୁଗନ୍ଧିତ ପୁଷ୍ପ ଅଳଙ୍କାରରେ ମନୋହର ଦିଶନ୍ତି। ଶ୍ରୀଜୀଉଙ୍କର ଚନ୍ଦନ ବେଶ ଦେଖିଲା ବେଳେ ସ୍ୱତଃ ସ୍ମରଣକୁ ଆସେ, ଚନ୍ଦନ ବେଶ ମୁଁ କରନ୍ତି ମୋର ହେଉଛି ମନ। ଚନ୍ଦନ ଉପଲକ୍ଷେ ଶ୍ରୀଜଗନ୍ନାଥଙ୍କର ବିଜେ ପ୍ରତିମା ଶ୍ରୀ ମଦନ ମୋହନ ମଧୁସୂଦନ ଭାବେ ଚନ୍ଦନ ଲେପିତ ହୋଇ ମଣି ବିମାନରେ ବସି ନରେନ୍ଦ୍ର ପୁଷ୍କରିଣୀକୁ ଯାତ୍ରା କରନ୍ତି ଚାପ କ୍ରୀଡ଼ାରେ ଯୋଗ ଦେବା ପାଇଁ।
1: ଅକ୍ଷୟ ତୃତୀୟା ଦିନ ସକାଳ ଧୂପ ସରିବା ପରେ ପ୍ରଭୁଙ୍କୁ ମୈଲମ କରାଯାଏ। ମୈଲମ କରି ପାଳିଆ ପୁଷ୍ପାଳକ ତିନି ଜଣ, ପୂଜା ପଣ୍ଡା, ପ୍ରତିମହାପାତ୍ର, ମୁଦିରସ୍ଥ, ସମ୍ପୃକ୍ତ ସେବାୟତ, ଘଣ୍ଟ, ଛତା, କାହାଳୀ ଏବଂ ତଳୁଛ ପ୍ରଧାନୀ ପଟୁଆରରେ ଖୁଣ୍ଟିଆ ସେବାୟତ ଏବଂ ପ୍ରତିହାରୀ ସେବାୟତ ଉପସ୍ଥିତ ରହି ଶ୍ରୀମନ୍ଦିର ତିନିଭେଡ଼ା ବୁଲେ। ଅଧିବାସ ହୋଇଥିବା ଚନ୍ଦନ ଶ୍ରୀମନ୍ଦିର ତିନିଭେଡ଼ା ବୁଲି ଭିତର ଛାମକୁ ଯାଏ, ସିଂହାସନ ଉପରେ ରୁହେ। ତାପରେ ଏକ ଖଇକରା ଭୋଗ ହୁଏ। ଖଇକରା ଭୋଗ ସରିବା ପରେ ତିନି ଜଣ ପାଳିଆ ପୁଷ୍ପାଳକ, ବଡ଼ ଆଡ଼େ ମୁଦିରସ୍ଥ, ମହାପ୍ରଭୁଙ୍କ ଆଡ଼େ ପୂଜା ପଣ୍ଡା, ମଝିଆଡ଼େ ପ୍ରତିମହାପାତ୍ର ରହି ତିନି ଜଣ ପୁଷ୍ପାଳକଙ୍କ ସହିତ ସର୍ବାଙ୍ଗ କରାଯାଇଥାଏ ଏବଂ ତଳେ ଗରାବଡ଼ ରହି ହାତୁଆଣି ଦିଅନ୍ତି, ଖୁଣ୍ଟିଆ ମଣିମା ଡାକ କରନ୍ତି ଏବଂ ତା'ପରଠାରୁ 42 ଦିନ ଭୋଗମଣ୍ଡପ ସରିଲା ପରେ ମୈଲମ ଆଲଟ ଲାଗି ହୋଇ ଘଣ୍ଟଛତା କାହାଳୀ ସହ ସର୍ବାଙ୍ଗ ହୁଏ। ସେ ସର୍ବାଙ୍ଗରେ ପଣ୍ଡା

ଅତି ମୁଦିରସ୍ଥ ଘଟୁଆରୀ ଘରଠାରୁ ଘଣ୍ଟଛତା କାହାଳୀ ସହ ଖୁଣ୍ଟିଆଙ୍କ ଉପସ୍ଥିତ ରହି ଭିତର ଛାମକୁ ଆସେ। ଭିତର ଛାମରେ ସେହିପରି ତିନି ଜଣ କାଳିଆ ପୁଷ୍ପାଳକ ପଣ୍ଡା ପତି ମୁଦିରସ୍ଥ ମେକାପ ଖୁଣ୍ଟିଆ ଗରାବଡ଼ୁ ସମସ୍ତେ ଉପସ୍ଥିତ ରହି ଚନ୍ଦନ ଲାଗି ହୁଏ। ଏହି ଚନ୍ଦନ ଲାଗି 42 ଦିନ ଧରି କରାଯାଏ।

0: ଅନ୍ୟାନ୍ୟ ପର୍ବପର୍ବାଣି ମଧ୍ୟରେ ଖଳି ଲାଗି ଏକାଦଶୀ ଦିନର ସର୍ବାଙ୍ଗ ନୀତି ନିମନ୍ତେ 14 ସେର ଚନ୍ଦନ ଘଟୁଆରୀମାନଙ୍କୁ ପୂର୍ବରୁ ଯୋଗାଇ ଦିଆଯାଇଥାଏ। ସେମାନେ ଚନ୍ଦନକୁ ଘୋରି ରଖିଥାନ୍ତି। ଏକାଦଶୀ ଦିନ ସନ୍ଧ୍ୟାଧୂପ ସରିବା ପରେ ବେହେରଣ ଦ୍ୱାର ଖୋଲାଯାଏ। ବାଣଗ୍ରାହୀ ଦୈତାପତି, ଦେଉଳକରଣ, ଚଢ଼ଉକରଣ ଓ ଭଣ୍ଡାର ମେକାପଙ୍କ ଉପସ୍ଥିତିରେ ସେହି ଚନ୍ଦନକୁ ଦକ୍ଷିଣ ଘରକୁ ଅଣାଯାଏ। ସେଠି କର୍ପୁର, କେଶର, କସ୍ତୁରୀ ଆଦି ମିଶ୍ରିତ ହୋଇ ଅନ୍ୟ ସେବକମାନଙ୍କର ଉପସ୍ଥିତିରେ ଯାଇ ଚନ୍ଦନ ଲାଗି ହୁଏ।
1: ଅକ୍ଷୟ ତୃତୀୟା, ଖଳି ଲାଗି ଏକାଦଶୀ ଏବଂ ଗୁଣ୍ଡିଚା ମନ୍ଦିରରେ ଓଡ଼ିଆ ମଠ ମଠାଧୀଶଙ୍କର ଗୋଟେ ସର୍ବାଙ୍ଗ ଅଛି। ଏ ସର୍ବାଙ୍ଗ ବାଦ ଅନ୍ୟ ପର୍ବପର୍ବାଣି ଦିନମାନଙ୍କରେ ଯେଉଁ ସର୍ବାଙ୍ଗ କରାଯାଏ ସେଟା ଦୈନିକ ସର୍ବାଙ୍ଗ ପର୍ବଯାତ୍ରା ଦିନମାନଙ୍କରେ କରାଯାଇଥାଏ। ସନ୍ଧ୍ୟାଧୂପ ପରେ ଦୈନନ୍ଦିନ ଚନ୍ଦନ ଲାଗି ହୁଅନ୍ତି ଏବଂ ଉତ୍ସବମାନଙ୍କରେ ଘଣ୍ଟ, ଛତା, କାହାଳୀ ସହ ଘଟୁଆରୀ ଘରଠାରୁ ସେ ଚନ୍ଦନ ଯାଇ ମହାପ୍ରଭୁଙ୍କୁ ଲାଗି କରାଯାଇଥାଏ। ତାକୁ ଘଟଛତା ସର୍ବାଙ୍ଗ ବୋଲି କୁହନ୍ତି।

ଶ୍ରୀମନ୍ଦିରର ତିନି ଠାକୁରଙ୍କର ଆଭୂଷଣଗୁଡ଼ିକ ମଧ୍ୟରେ ବସ୍ତ୍ରର ଗୁରୁତ୍ୱ ଯଥେଷ୍ଟ ଅଧିକ। ବହୁ ପ୍ରକାରର ବସ୍ତ୍ରରେ ଶୋଭିତ ହୁଅନ୍ତି ଶ୍ରୀଜୀଉମାନେ, ଆଉ ସେହି ସମସ୍ତ ବସ୍ତ୍ରରେ କିଛି ନା କିଛି ବିଶେଷତ୍ୱ ଥାଏ। ତାହା ପାଟବସ୍ତ୍ର ହେଉ, ତୁଳା ସୂତାର ବସ୍ତ୍ର ହେଉ ବା ମଖମଲ ପରିଧେୟ। ତାଙ୍କ ପିନ୍ଧା ପରିଧେୟର ପ୍ରକାରଭେଦ ଦେବାକୁ ହେଲେ ଜଗନ୍ନାଥଙ୍କ ନୀତିଦିନିଆ ରୀତିର ଉଲ୍ଲେଖ ଆବଶ୍ୟକ। ବଡ଼ି ସକାଳୁ ଯେତେବେଳେ ବଡ଼ ଦେଉଳର କଳାହାଟ ଦ୍ୱାର ଫିଟେ, ଶ୍ରୀଜଗନ୍ନାଥ ରତ୍ନ ସିଂହାସନ ଉପରେ ବିରାଜମାନ ଥାନ୍ତି ପୂର୍ବରାତିର ବଡ଼ ସିଂହାର ବେଶରେ। ବାସି ହୋଇ ବି ହୃଦପଦକ, କରପଲ୍ଲଭ, ଶ୍ରୀପୟର ମାଳା ପ୍ରଭୃତି ତାଙ୍କୁ ସୁଶୋଭିତ କରିଥାନ୍ତି। ସୁଶୋଭିତ ମଧ୍ୟ କରିଥାଏ ନାଲିବର୍ଣ୍ଣର ଗୀତଗୋବିନ୍ଦ ଖଣ୍ଡୁଆ। କିନ୍ତୁ ଏହି ବାସି ବେଶ ମୈଲମ କରିବା ସମୟ ଉପନୀତ ହୁଏ ସକାଳର ସ୍ନାନ ପୂର୍ବରୁ। ମନ୍ଦିରର ସିଂହାରୀମାନେ ମୈଲମ ସାରି ଦେବତାଙ୍କର ସ୍ନାନ ସମୟର ପରିଧେୟ ଅର୍ଥାତ୍ ତଡ଼ପ ପିନ୍ଧାଇ ଦିଅନ୍ତି। ତଡ଼ପ ପରିଧେୟ ସହ ଦେବତାଙ୍କ କର ଉପରେ ରହେ ଖଣ୍ଡେ ଉତ୍ତରୀୟ। ଶ୍ରୀଜଗନ୍ନାଥଙ୍କ ବସ୍ତ୍ର ମଧ୍ୟରେ ତଡ଼ପ ଓ ଉତ୍ତରୀୟ ସବୁଠାରୁ ନିରାଡମ୍ବର, ଅତି ସାଧାସିଧା। ତଡ଼ପ ଏକ ହାତବୁଣା ଧଳା ବସ୍ତ୍ର, ଏଥିରେ ଧଡ଼ିଟି କେବଳ ରଙ୍ଗୀନ। ସ୍ନାନ ପରେ ଶ୍ରୀଜୀଉ ପିନ୍ଧନ୍ତି ପାଟବସ୍ତ୍ର। ଏହି ପାଟବସ୍ତ୍ର ପିନ୍ଧାଇ ଦେବା ପାଇଁ ସିଂହାରୀଙ୍କ ହାତକୁ ପରିଧେୟ ବଢ଼ାଇ ଦିଅନ୍ତି ଚାଙ୍ଗଡ଼ା ମେକଅପ୍। ଦିଅଙ୍କର ସମସ୍ତ ବସ୍ତ୍ର ଚାଙ୍ଗଡ଼ା ମେକଅପଙ୍କର ଦାୟିତ୍ୱରେ ଥାଏ। ପୋଷାକପତ୍ର ସାଇତି ରଖିବା ପାଇଁ ଜଗମୋହନର ଦକ୍ଷିଣ ପାର୍ଶ୍ୱରେ ଗୋଟିଏ ଚାଙ୍ଗଡ଼ା ଘର ରହିଛି। ସକାଳର ସ୍ନାନ ପରେ ଠାକୁରମାନେ ଯେଉଁ ବସ୍ତ୍ର ପିନ୍ଧନ୍ତି ତାହା ଗୋପାଳବଲ୍ଲଭ ଭୋଗ ଏବଂ ସକାଳ ଧୂପ ସରିବା ଯାଏଁ ଶ୍ରୀଅଙ୍ଗରେ ରହେ। ଛତ୍ରଭୋଗ ଅର୍ପଣ ପୂର୍ବରୁ କିନ୍ତୁ ସେହି ବେଶ ପୋଷାକ ମୈଲମ କରିଦିଆଯାଇ ଦେବତାଙ୍କୁ ପୁଣି ଭିନ୍ନ ପାଟ

ଦେଇ ଦିଆଯାଏ। ସେହି ପରିଧେୟ ରହେ ଠାକୁରମାନଙ୍କ ସନ୍ଧ୍ୟାଧୂପ ସରିବା ଯାଏଁ। ସନ୍ଧ୍ୟାଧୂପ ସରିବା ପରେ ଠାକୁରମାନେ ତୃତୀୟ ଥର ପାଇଁ ପୁଣି ଭିନ୍ନ ବସ୍ତ୍ରରେ ବିଭୂଷିତ ହୁଅନ୍ତି। ଚନ୍ଦନ ଲାଗି ରୀତି ପରେ ସେହି ବେଶ ଅର୍ଥାତ୍ ବଡ଼ସିଂହାର ବେଶରେ ଦିଅଁ ସଜ୍ଜିତ ହୁଅନ୍ତି। ଏହି ବେଶ ସମୟରେ ସେ ପିନ୍ଧନ୍ତି ଗୀତଗୋବିନ୍ଦ ଖଣ୍ଡୁଆ। ସେହି ବସ୍ତ୍ରର ନାମକରଣ ଏପରି ହେବାର କାରଣ ଜୟଦେବଙ୍କ ଗୀତଗୋବିନ୍ଦ କାବ୍ୟର ଶ୍ଳୋକ ସେହି ବସ୍ତ୍ର ବା ଖଣ୍ଡୁଆ ଉପରେ ଲେଖାଯାଇଥାଏ। ଖଣ୍ଡୁଆଟି ସମ୍ପୂର୍ଣ୍ଣ ପାଟ ନ ହେଲେ ବି ଏହା ଏକ ପ୍ରକାରର ପତଳା ପାଟ। ଏହି ବସ୍ତ୍ରଟିର ବର୍ଣ୍ଣ ନାଲି, କିନ୍ତୁ ଏହାର ଅଞ୍ଚଳଟି ନୀଳ ରଙ୍ଗର। ପରିଧେୟଟି ସ୍ପଷ୍ଟ କରିଦିଏ ଯେ ଜଗନ୍ନାଥଙ୍କ ରୀତିନୀତି ସହ ଗୀତଗୋବିନ୍ଦ ଓତପ୍ରୋତ ଭାବେ ଜଡ଼ିତ। ଏହିସବୁ ନୀତିଦିନିଆ ବେଶରେ ନିର୍ଦ୍ଦିଷ୍ଟ ସଂଖ୍ୟକ ବସ୍ତ୍ର ବ୍ୟବହୃତ ହୁଏ, କିନ୍ତୁ ଏହା ବାଦ କେତେକ ବିଶେଷ ବେଶରେ ମଧ୍ୟ ଅନେକ ବସ୍ତ୍ର ବ୍ୟବହୃତ ହୁଏ। ଯେମିତି ଶୀତ ଋତୁରେ ଦୀର୍ଘଦିନ ପାଇଁ ଅର୍ଥାତ୍ ମାର୍ଗଶୀର ଶୁକ୍ଳ ଷଷ୍ଠୀ ଠାରୁ ମାଘର ବସନ୍ତ ପଞ୍ଚମୀ ଯାଏ ହେଉଥିବା ଘୋଡ଼ଲାଗି ବେଶ ବେଳେ ଠାକୁର ମଖମଲ ପୋଷାକ ପିନ୍ଧନ୍ତି। କେବଳ ଓସାରିଆ ବସ୍ତ୍ର ହିଁ ଶ୍ରୀଜଗନ୍ନାଥଙ୍କ ସେବାରେ ଲାଗିପାରେ, କାରଣ ଠାକୁର ଯେଉଁ ବସ୍ତ୍ର ପିନ୍ଧନ୍ତି ତାହା ତାଙ୍କ କଳେବର କେବଳ ନୁହେଁ, ସେ ଆସିନଥିବା ପିଣ୍ଡିଗୁଡ଼ିକୁ ମଧ୍ୟ ଆବୃତ କରେ।

ଶ୍ରୀକ୍ଷେତ୍ର ମାଧୁରୀରେ ଶୁଣୁଥିଲେ ସର୍ବାଙ୍ଗ ନୀତି ସମ୍ପର୍କରେ। ଏ ସମ୍ପର୍କରେ ଆଲୋଚନା କରୁଥିଲେ ରବିନାରାୟଣ ମିଶ୍ର। ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ପ୍ରଯୋଜନାରେ ସହଯୋଗିତା କରିଥିଲେ ଗୋଲକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ। ଶ୍ରୋତାବନ୍ଧୁମାନଙ୍କୁ ଏଠି କହି ରଖୁଛୁ, ଆଜି ଦିନ 10ଟାରେ ଆକାଶବାଣୀ ଦିଲ୍ଲୀରୁ ପ୍ରଚାରିତ ଏବଂ ଆମ କେନ୍ଦ୍ରରୁ ରେକର୍ଡିଂ ଯୋଗେ ଗୃହୀତ ଅଖିଳ ଭାରତୀୟ ସଙ୍ଗୀତ କାର୍ଯ୍ୟକ୍ରମ ଶୁଣିପାରିବେ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ। ପ୍ରଚାର କରୁଛୁ କବି ସମ୍ରାଟ ତୁପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେଶ ବିଳାସର 87ତମ ଭାଗ।

କାବ୍ୟର 33 ଛାନ୍ଦ ଆରମ୍ଭରେ ଜଟାରୂପକ ମୁକୁଟ ମଣ୍ଡିତ ହୋଇ ରାମଚନ୍ଦ୍ର ମାଲ୍ୟବନ୍ତ ଗିରିର ଶୀର୍ଷ ଦେଶରେ ବିଜୟୀ ହୋଇଛନ୍ତି ଏବଂ ତାଙ୍କ ଆଦେଶକୁ ଅପେକ୍ଷା କରି ଦଳପତିମାନେ ବେଢ଼ି ରହିଛନ୍ତି। 14 ଭୁବନରେ ଏକମାତ୍ର ଶ୍ରେଷ୍ଠ ବୀର ରାମଚନ୍ଦ୍ର ସୁଗ୍ରୀବଙ୍କୁ କହିଲେ, ଦୂତମାନେ ପ୍ରିୟାଙ୍କୁ ଖୋଜିବା ପାଇଁ ପ୍ରତ୍ୟେକ ଦିଗକୁ ଯାଆନ୍ତୁ। ସେମାନେ ବନ, ଗିରି, ଗୁହା ଓ ଘରମାନଙ୍କରେ ସୀତାଙ୍କୁ ସନ୍ଧାନ କରନ୍ତୁ ଏବଂ କୌଣସି ସ୍ଥାନରେ ବିଳମ୍ବ ନ କରି ସମସ୍ତ ଦେଶରୁ ଅତିଶୀଘ୍ର ସମ୍ବାଦ ଆଣନ୍ତୁ। ଯିଏ ବଡ଼ ପାଟି କରେ ତାକୁ ରାବଣ କହନ୍ତି। ସେହି ବଡ଼ପାଟିଆ ରାବଣ ସୀତାଙ୍କୁ ବନ୍ଦୀ କରି ରଖିଛି। ସେ ରାବଣକୁ ଭଲ ଭାବରେ ଜାଣିବା ଦରକାର। ତା'ର ରହିବା ଜାଗା ବିଷୟରେ ମଧ୍ୟ ବଣା ହେବାକୁ ପଡ଼ୁଛି, କାରଣ ଅସତୀ ସ୍ତ୍ରୀ, ଡାହାଣୀ ଓ ରାକ୍ଷସମାନଙ୍କର ରହିବା ସ୍ଥାନକୁ ଲଙ୍କା କହନ୍ତି। କେଉଁ ଲଙ୍କାରେ ରାବଣର ଘର ତାହା ଜାଣିବା ନିହାତି ଆବଶ୍ୟକ। ମୋ ସ୍ତ୍ରୀର ନାମ ବୈଦେହୀ, କିନ୍ତୁ ବେପାରୀର ସ୍ତ୍ରୀକୁ ମଧ୍ୟ ବୈଦେହୀ ବୋଲି କୁହାଯାଏ। ଗଙ୍ଗାଙ୍କର ନାମ ସୀତା ଏବଂ ଗୁଡ଼ିଆ ଘରେ ଥିବା ସାକରର ନାମ ମଧ୍ୟ ସୀତା। ସୁତରାଂ ନାମରେ ସମାନତା ହେତୁ ତୁମେ ଯେପରି ଭ୍ରମରେ ନ ପଡ଼, ତୁମେମାନେ ଗୋଟିଏ କଥା ମନେ ରଖିବ ଯେ ବୈଦେହୀ, ଜାନକୀ, ମୈଥିଳି, ପାର୍ଥିବୀ, ଯୋଜନଗନ୍ଧା ଓ ସୀତା, ଯିଏ ଏହି 6 ନାମ ଧାରଣ କରିଥିବ ସିଏ ହେଉଛି ମୋର ସ୍ତ୍ରୀ। ଯେଉଁ ସ୍ତ୍ରୀର ଅଳକା କପାଳର ଅଧକୁ ବଳି ପଡ଼ିଥିବ, କେଶ ବାନ୍ଧୁ ନଥିବାରୁ ଛୋଟ ଛୋଟ ବାଳ ସବୁ ଖସି କପାଳ ସ୍ପର୍ଶ କରୁଥିବ, ଚିନ୍ତା ଯୋଗୁଁ

ମୁହଁପୋତି ବସିଥିବ। ରାହୁ ଅଳ୍ପଗ୍ରାସ କରିଥିଲେ ଅସ୍ତାଚଳର ଚୂଡ଼ାରେ ପୂର୍ଣ୍ଣଚନ୍ଦ୍ର ଯେପରି ଦେଖାଯାଏ, ମୋ ପ୍ରିୟାର ମୁଖ ସେପରି ଦେଖାଯାଉଥିବ। ତାର ଆଖିରୁ ଲୁହ ବୋହି ତଳେ ପଡ଼ୁଥିବ। ବିମ୍ବଫଳ ପାଚି ଶୁଖିଗଲେ ଯେଉଁ ବର୍ଣ୍ଣ ଧାରଣ କରେ ତାର ଓଷ୍ଠର ବର୍ଣ୍ଣ ସେହିପରି ହେଇଥିବ। ସେ ଅତି କ୍ଷୀଣ ହୋଇ ତାର କ୍ଷୀଣ କଟିର ଅବସ୍ଥାକୁ ଧରିଥିବ। ଏହା ସହିତ ସେ ଚନ୍ଦନ ବୋଳି ହୋଇନଥିବ କି ପତ୍ର ଶଯ୍ୟାରେ ଶୋଇନଥିବ। ଏପରି ଅବସ୍ଥା ଦେଖିଲେ ଜାଣିବ ସିଏ ମୋର ସ୍ତ୍ରୀ ସୀତା। ସୈନ୍ୟମାନଙ୍କୁ ପରିଚୟ ଦେବା ବାହାନାରେ ରସିକ ଏବଂ ଅନୁଭବୀ କବି ଉପେନ୍ଦ୍ର ରାମଙ୍କ ମୁହଁରେ ପତ୍ନୀଗତ ପ୍ରାଣତାର ପରିଚୟ ଦେଇଛନ୍ତି। ରାମଚନ୍ଦ୍ର ପ୍ରତ୍ୟେକ ସେନାପତିଙ୍କ ସହିତ ସାତ ସାତ ଜଣ ବୀରଙ୍କୁ ଦେଇ ବିଦାୟ ଦେଲେ।

ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେଶ ବିଳାସର 87ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ କେଶବ ଚନ୍ଦ୍ର ସାହୁ, ବନ୍ଦିତା ରାୟ, ଅରବିନ୍ଦ ମୁଦୁଲି ଏବଂ ମମତା ଶ୍ରୀଚନ୍ଦନ। ବର୍ଣ୍ଣନା କରିଥିଲେ ଡକ୍ଟର ଶାନ୍ତନୁ କୁମାର ରଥ। ସଙ୍ଗୀତ ପରିଚାଳନା ଡକ୍ଟର ସୁଚିତ୍ରା ମହାପାତ୍ର।

ଆକାଶବାଣୀ କଟକ ଆରମ୍ଭ କରୁଛୁ ମୋ ପସନ୍ଦ। ପ୍ରଯୋଜନା ପ୍ରଜ୍ଞା ପରମିତା ସାହୁ, ଉପସ୍ଥାପନା କରିଛନ୍ତି ନମିତା ମଲ୍ଲିକ ଏବଂ ଜସ୍ମିନ୍ ପ୍ରିୟଦର୍ଶିନୀ।

ଆଉ ମୁଁ ଜସ୍ମିନ୍। ସାଥୀ, ଚାଲିଛି ଆଷାଢ଼ ରାସ ଘୋଷ ଯାତ୍ରା, ଭକ୍ତ ଭଗବାନଙ୍କର ମିଳନର ଯାତ୍ରା। ତେବେ ପ୍ରଭୁଙ୍କର ଏହି ଦିବ୍ୟ ଯାତ୍ରା ଅବସରରେ ଆପଣଙ୍କୁ ଭକ୍ତିଭାବ ଭରା ମିଠା ମିଠା ଅଭିନନ୍ଦନ। ହଁ ବନ୍ଧୁ, ଭକ୍ତିଭାବ ଭରା ମିଠା ମିଠା ଅଭିନନ୍ଦନ।

0: ବାମନ ରୂପରେ ତୁମେ ମହାପ୍ରଭୁ ରଥକୁ ଯେ ବିଜେ କଲ, ପ୍ରତ୍ୟକ୍ଷ ଭାବରେ ନହେଉ ପଛକେ ପରୋକ୍ଷରେ ଧନ୍ୟ କଲ।
1: ଧନ୍ୟ ତୁମେ ପ୍ରଭୁ, ଧନ୍ୟ ତୁମ ଲୀଳା। କିଏ ବା ପାରିଛି ବୁଝି, ଯିଏ ତ ବୁଝିଛି ସେ ଏକା ଜାଣିଛି। ତୁମକୁ ହୁଏ ସେ ଖୋଜି ପ୍ରଭୁ, ତୁମକୁ ହୁଏ ସେ ଖୋଜି।

0: ତେବେ ବନ୍ଧୁ, ଏମିତି ସୁନ୍ଦର ଭାବନା ଆଉ ସୁନ୍ଦର ଚେତନାରେ ଆରମ୍ଭ କରିବା।
1: ଆପଣଙ୍କ ସହିତ ମଧୁର ଆଳାପ ଆଉ ମନଛୁଆ ଗୀତର ଯୁଗଳବନ୍ଦୀ ମୋ ପସନ୍ଦ।
0: ଦେଖିନବା କିଏ ଅଛନ୍ତି ଆମ ସାଥୀ ଆମ ପାଖରେ ପୁଣି ଫୋନ କଲ୍ ରେ।

0: ହ୍ୟାଲୋ ମୋ ପସନ୍ଦ,
1: ନମସ୍କାର
0: ନମସ୍କାର, କିଏ କହୁଛନ୍ତି?
1: ଇନ୍ଦୁସ୍ମିତା କହୁଥିଲି।
0: ଇନ୍ଦୁସ୍ମିତା ଭଲ ଅଛନ୍ତି ତ?
1: ଆଜ୍ଞା,
0: କହିଦିଅନ୍ତୁ ସମସ୍ତଙ୍କୁ ଆପଣଙ୍କର ଠିକଣାଟି।
1: ଅନ୍ଧାରି କିଆପଦା କହୁଥିଲି,
0: କୋରେଇ ବ୍ଲକ ଯାଜପୁର ଜିଲ୍ଲା।
2: କେମିତି ଅଛନ୍ତି?
1: ଅପା ଭଲ ଅଛି, ଆପଣଙ୍କ ଉପରେ ତ ଅଭିମାନ କରି ଲାଗୁନି ଯେ ଏଇନେ ସାଙ୍ଗେ ସାଙ୍ଗେ କହୁଥିଲି ରୋଷେଇ ଲେଟ୍ ହଉଛି, ଅପା ମାନେ କଣ କରୁଛନ୍ତି, ମତେ କାଇଁ ଟିକେ ଲାଇନ ଜାଣୁନାହାନ୍ତି।
2: ଆମେ କଣ ଫୋନ ଲାଇନରେ ବସିକି ଅଛୁ ନା କଣ? ଆମକୁ ଯିଏ ରିସିଭ କରିକି ଦେଲେ ଆମେ କଥା ହଉଛୁ, ବାସ କଥା ଶେଷ।
0: ଆପଣ ପରେ ଆମ ସହିତ ଦିଥର କଥା ହେଲେଣି ଶ୍ରୋତା ବନ୍ଧୁ ମାନେ,
2: ଆହୁରି ଅଭିମାନ ଅଛି,
0: କେତେ ଜଣଙ୍କର ଜମା ଲାଗୁନି।
1: କଥା ହେଇଥିଲି ଆଉ ଲାଗୁନି, ଫୋନ ଲଗେଇ ଯେତେବେଳେ ଲଗେଇଲେ ବିଜି
0: ବିଜି କଣ, ଆମେ ପର୍ସନାଲ କଥା ହଉଛୁ କି ବିଜି ପାଇଁ ଆପଣଙ୍କର ବନ୍ଧୁ ମାନଙ୍କ ସହିତ କଥା ହଉଛୁ?
1: ବର୍ଷନାଲ ଯଦି ମୋ ପାଖକୁ ପଳାନ୍ତି।
2: ଓହୋ, ସତରେ?
1: ଆଉ
2: କଣ ଆଣିକି ଆସନ୍ତି କହିଲେ?
1: ଯାହା ପ୍ରିୟ ଜିନିଷ ନିଅନ୍ତି, ଗୋପାଳ ଘର କଣ ଖାଇବେ, କ୍ଷୀର, ଦହି, ଘିଅ,
0: ସେଇଟା ତ ସବୁଠୁ ବଢିଆ ଜିନିଷ।
2: ଆଉ କଣ ତାଠୁ ଭଲ ଜିନିଷ ଆଉ କଣ ଅଛି କି? ସେଇ ତ ବହୁତ ବଢିଆ ଜିନିଷ।
1: ଆଉ ଆପଣ ମାନେ ଭଲ ଅଛନ୍ତି?
0: ହଁ, ଆମେ ଭଲ ଅଛୁ। ଆପଣଙ୍କର ସ୍ୱାମୀ ସେଇ ଯିବା ଆସିବା କରୁଛନ୍ତି?
1: ହଁ, ସପ୍ତାହେ ସପ୍ତାହେ ହେଇଯାଇଛି, ଡେ ସପ୍ତାହେ, ନାଇଟ ସପ୍ତାହେ,
0: ସେଇ ପୁଣି ରାତିର ସମସ୍ୟା ସପ୍ତାହେ ସପ୍ତାହେ।
1: ଆଉ ସେମାନେ କଲେନି, ଜେନେରାଲ କଲେନି, କଲେ ସମସ୍ତେ ସମାନ ନା, ଆଉ ତମ ପାଇଁ କଣ କରିବା?
0: ସମସ୍ତେ କଣ ଆଉ ଏଇ ଦୂରରୁ ଯାଉଛନ୍ତି, ଜଙ୍ଗଲ ଦେଇକି ଯାଉଛନ୍ତି କି?
1: ନା, ଅଲଗା ଅଲଗା ଆଡୁ ଆସୁଛନ୍ତି ସମସ୍ତେ,
0: ଜଙ୍ଗଲ ଆଡୁ ଯାଉଛନ୍ତି ବୋଲି ତାଙ୍କର ସମସ୍ୟା ନା, ସେଇଥିପାଇଁ କଥା। ହଉ ଠିକ ଅଛି, ଯେମିତି ହେଲେ ସେ ମ୍ୟାନେଜ କରୁଛନ୍ତି, ଟିକେ ସଜାଗ ହେଇକି କରୁଥିବେ ଆଉ।
1: ଆଜ୍ଞା,
2: ଘରେ ସମସ୍ତେ କେମିତି ଅଛନ୍ତି?
1: ପୁଅ ଭଲ ଅଛି, ଆଉ ସେ ତ ଯାଇଛନ୍ତି ଡ୍ୟୁଟି, ଆଉ ମୁଁ ଅଛି, ଆଉ ସମସ୍ତେ ଭଲ ଅଛନ୍ତି। ଆପଣ ଦି ଜଣ ଭଲ ଅଛନ୍ତି ତ?
0: ଆମେ ତ ଭଲ ଅଛୁ। ଆଉ କଣ ସବୁ ଆଜି ଖିଆ ପିଆ ହେଇଛି, ପୁଣି କଣ ଖିଆ ହବ?
1: ଖାଇଥିଲି ମୁଁ ସକାଳେ ରୁଟି, କ୍ଷୀର, ଆଉ ବର୍ତ୍ତମାନ ଭଜା ହେଉଛି, ଭେଣ୍ଡି ଆଳୁ ଭଜା ହେଇଛି, ବାଇଗଣ ଚିପ୍ସ କରା ହେଇଛି, କନଫର ଆଉ ଚାଉଳ ଚୁନା ଦେଇକି ଛାଣିଛି, ଆଉ ବଢିଚୁରା, ଆଉ ଏଇଠି ଚିଙ୍ଗୁଡି ଶୁଖୁଆ ମସଲା ଦେଇକି ହେଇଛି।
2: ବଢିଆ ଜିନିଷ ହେଇଛି ସବୁ।
0: ଆମିଷ ଟିକେ ଭଲ ପାଆନ୍ତି ବୋଧେ ସମସ୍ତେ ସେଠି ଖାଇବା ପାଇଁ?
1: ଆଇଁଷଟା ତ ସମସ୍ତେ ଭଲ ପାଆନ୍ତି ଯେ, କେହି କେହି ବି ଖାଆନ୍ତିନି।
2: ଆପଣ ଭଲ ପାଆନ୍ତି ନା ନାଇଁ?
1: ସବୁ ଜିନିଷ ମୁଁ ଆଡଜଷ୍ଟ କରି ଚଳେ, ସେଟା ଏଇଟା ପ୍ରିୟ, ଏଇଟା ହେଲେ ହବ କି ନ ହବ ସେମିତି କିଛି ନାହିଁ, ଯୋଉଟା ଅଛି ଆମେ ସେଇଟାରେ ଆଡଜଷ୍ଟ କରିବା।

0: ବଢିଆ
1: ନା
0: କଥା।
1: ଆଡଜଷ୍ଟ କରିବା ଅଲଗା କଥା, ଭଲ ପାଇବା ଅଲଗା କଥା। ଜସ୍ମିନ ପଚାରିଲେ ଭଲ ପାଆନ୍ତି କି ନାହିଁ ବୋଲି, ଆମର କହିବା କଥା ଯେ ଆପଣ ଯେମିତି କହିଲେ ଆପଣଙ୍କ ଘରେ କ୍ଷୀର ଦହି ଭାସୁଛି, ତେଣୁ ଆପଣ ସେସବୁ ଜିନିଷ ବେଶୀ ଭଲ ପାଆନ୍ତି ନା ଆଇଁଷ ବେଶୀ ଭଲ ପାଆନ୍ତି?
2: ଆଇଁଷଟା ଏତେଟା ପ୍ରିୟ ନୁହଁ ଅବଶ୍ୟ, କିନ୍ତୁ ଯେତେବେଳେ ମିଳେ ଗାଁକୁ, ଗୋଟେ ଗାଁ ଗାଉଁଲି ଏଟା ଯେତେବେଳେ ଆସେ ପିଲା ହୁଏ, ଯେତେବେଳେ ସୁଯୋଗ ମିଳିଲା କିଣି ପାରନ୍ତି ଦେଖିଲେ ଆମେ।
1: ଆଚ୍ଛା,
0: ମିଳିଲେ ଭଲ ଲାଗେ, ନ ମିଳିଲେ ଚଳିବ।
1: ପୁଅ ଏବେ କୋଉ କ୍ଲାସ ପାଠ ପଢିଲେ ଆଉ ତା ନାଁ କଣ କହିଦିଅନ୍ତୁ?
2: ଟେନ୍ଥ ହେଲା, ତା ନାଁ ସୋହମ ସୌଭାଗ୍ୟ ଦାସ, ତାର ନିକ୍ନେମ୍ ଟା ହପି।
1: ବହୁତ ବଢିଆ, ସମସ୍ତେ ଭଲରେ ଥାନ୍ତୁ, କହିଦିଅନ୍ତୁ ଆଜି ମୋ ପସନ୍ଦରେ କଣ ଗୀତ ଶୁଣିବେ।
2: ହ୍ୟୁମାନ ଭାଇଙ୍କର ଗୋଟେ ଗୀତ
0: ଶୁଣେଇ ଦଉଛୁ, ଏଇ ସୁନ୍ଦର ଗୀତଟି ଫୋନ କଲେ କଥା ହେଲେ, ସେଥିପାଇଁ ଧନ୍ୟବାଦ।

0: ରେଜଲ୍ଟ ଆସିଗଲା କିନ୍ତୁ ଆମ ଚାମ୍ପିୟନ ଆସିଲେନି ଏପର୍ଯ୍ୟନ୍ତ
1: ବିଲ୍ ଭରିବା ପୂର୍ବରୁ ତ ଆସିଯିବ ନା
0: ତ ଗର୍ଲସ୍ କଣ ହଉଛି
2: ବିଲ୍ ହଉଛି
0: ଚାଲ ତୋ କାର୍ଡ ଦେ ପିନ୍ ଦେ
3: ଆର୍ବିଆଇ କହେ ଯେ ନିଜର ପିନ୍ ଓଟିପି ସିଭିଭି କିମ୍ବା ଇଣ୍ଟରନେଟ୍ ବ୍ୟାଙ୍କିଂ ପାସୱାର୍ଡ କାହାକୁ ଦିଅନ୍ତୁ ନାହିଁ ଅନ୍ଲାଇନ୍ ବ୍ୟାଙ୍କିଂ କେବଳ ନିଜର ହିଁ କମ୍ପ୍ୟୁଟର ମୋବାଇଲ୍ ଏବଂ ସିକ୍ୟୁର ନେଟୱାର୍କ ଦ୍ୱାରା କରନ୍ତୁ ହଁ ଏଇଟା ଖାଇବାର ଚାମ୍ପିୟନସିପ୍ ଥିଲା ନା କ'ଣ ଆର୍ବିଆଇ କହେ ସଚେତ ହୁଅନ୍ତୁ ସତର୍କ ରୁହନ୍ତୁ
4: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ

0: ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଅନ୍ତର ତଳର ଅକୁହା କଥାକୁ ସଜାଇ ଦେଇଛି ଚିଠିରେ,
2: ରଖିବ ଯତ୍ନେ ପ୍ରିୟତମ ମୋର ଭିଜେଇ ଦେଇଛି ପ୍ରୀତିରେ। ଲେଖିଛନ୍ତି ଅପଲତା ଆରୁଖ ମନୋହରପୁର ମୟୂରଭଞ୍ଜରୁ।
1: ବଡ଼ଦାଣ୍ଡେ ପିଛେ ତୁମେ ହେ ଚକା ଆଖି,
2: ଜନ୍ମଭୂମି ଡାକକାନି ଶୁଭି ଗଲା କି,
1: ଯାଉଛି ମୁଁ ଦୂର ଟିକେ ରହିଯିବ କି,
2: କୃପାନେତ୍ରୀ ଥରେ ପ୍ରଭୁ ଚାହିଁଦେବ କି,
1: ପ୍ରତୀକ୍ଷାର ଅନ୍ତ ପ୍ରଭୁ ହେଇଯିବ କି,
2: ବିଦୁର ଭକତ ପ୍ରାଣ ତୃପ୍ତ ହେବ କି।

0: ଫେରିଛନ୍ତି ସ୍ୱର୍ଣ୍ଣଲତା ସାହୁ ବାଲିଆ ଡେରାବିସ୍ କେନ୍ଦ୍ରାପଡ଼ାରୁ।
1: ଧାଡ଼ି ପହଣ୍ଡିରେ ଝୁଲି ଝୁଲି ଆସି ନନ୍ଦୀ ଘଷେ ବିଜେ କର, ଭକତ ମାନଙ୍କୁ ଦର୍ଶନ ଦେଉଛ କଳା କାହ୍ନୁ କଳେ ବର।
0: ଘଣ୍ଟ ଘଣ୍ଟା ଶବ୍ଦେ ଉଛୁଳି ପଡ଼ାଇ ବଡ଼ଦାଣ୍ଡ ହୁଏ ଧନ୍ୟ, ଭକ୍ତ ଭଗବାନ ଏକାଠି ହୁଅନ୍ତି ଆନନ୍ଦିତ ଭକ୍ତ ମନ।
1: ଶଙ୍ଖ ହୁଳହୁଳି ଜୟ ଜଗନ୍ନାଥ, ଶ୍ରୀକ୍ଷେତ୍ର ଉଠୁଛି ପୁରୀ, ରଥରେ ବସିଛ ଭକ୍ତ ଟାଣୁଛନ୍ତି ଯାଉଛ ଗୁଣ୍ଡିଚା ବାଡ଼ି।
0: ଗୁଣ୍ଡିଚାରେ ରଥ ଚଢ଼ି ପ୍ରଭୁ ତୁମେ ଯିବ ଆଡ଼ପ ମଣ୍ଡପ, ନଅ ଦିନ ରହି ବାହୁଡ଼ା ଦିନ ଯେ ତମେ ବାହୁଡ଼ି ଆସିବ।
1: ଗଳଗଣ୍ଡି ଠାରେ ଅର୍ଦ୍ଧ ଶୋଷଣୀ ମାଉସୀ ମା ମନ୍ଦିର, ସେଠାପରୁ ତୁମେ ପୋଡ଼ପିଠା ଭୁଞ୍ଜି ଫେରିବ ଶ୍ରୀମନ୍ଦିର।
0: ବାଲିଗ୍ରାମ ଦାସ ଭାବ ଭକ୍ତି ଦେଖି ତା ଶ୍ରୀଫଳ ହସ୍ତୁ ନେଲ, ଆମ୍ବ ପସରାଟେ ଶ୍ରଦ୍ଧାରେ ଚାଚିଲା ତାର ଆମ୍ବକୁ ଭୁଞ୍ଜିଲ।
1: ବନ୍ଧୁ ମହାନ୍ତିଙ୍କୁ ଭୋଗ ଥାଳି ଦେଲ, ତାର ଭକ୍ତିଭାବ ଦେଖି ସାତଶହ ପଞ୍ଚାଶ କୃଷ ସାଲବେକ ଡାକିଲା ବଡ଼ଦାଣ୍ଡେ ରଥ ରଖି।
0: ଭକ୍ତ ବଳରାମ ବାଲିରଥ ଗଢ଼ି ତୁମ୍ଭଙ୍କୁ ଡାକିଲା ସେହି, ତାଡାକୁ ଶୁଣିଲ ରଥନ ଚାଲିଲା ବାଲିରଥି ବିଜେ ତହିଁ।
1: କରମା ବାଇଜେ ଖେଚୁଡ଼ି କରିଲା ଦାନ୍ତ କାଠିରେ ଗୋଳାଇ, ତା ଭାବ ଭକ୍ତିରେ ସନ୍ତୋଷ ହୋଇଣ ଖେଚୁଡ଼ି ଭୁଞ୍ଜିଲ ଯାଇ।
0: ନୀଳାଚଳ ନାଥ ଜୟ ଜଗନ୍ନାଥ, ପତିତ ପାବନ ହରି, ଆରତୀ ଡାକିଲେ ପ୍ରଭୁ ହେ ତୁମକୁ ଦୁଃଖ ଦେଇଥାଅ ଟାଳେ।
1: ବାରମାସେ ତେର ଯାତ୍ରା କରିଥାଅ କରିଥାଅ କେତେ ଲୀଳା, ଭକତ ମାନଙ୍କୁ ଦର୍ଶନ ଦେଉଛ ରଥେ ବସି ଚକାଟୋଳା।
0: ରଥେ ଜଗନ୍ନାଥ ପଥେ ଜଗନ୍ନାଥ, ବାମନ ରୂପରେ ରହି ଦର୍ଶନ ମାତ୍ରକେ ପାପ କଟିଯାଏ ପୁନର୍ଜନ୍ମ ଆଉ ନାହିଁ।

0: ଲେଖିଛନ୍ତି ଅକ୍ଷୟ କୁମାର ସ୍ୱାଇଁ, ପ୍ରଧାନପଡା ଗୋପୀନାଥପୁର କଟକରୁ। ରଥଯାତ୍ରା ଆସିଛି ରତନ ବେଦୀରୁ ଜନ୍ମ ବେଦୀକୁ ଜଗା ବାହାରି ପଡିଛି। ରଥଯାତ୍ରା ଆସିଛି ଆଷାଢ଼ରେ ଶୁକ୍ଳ ଦ୍ୱିତୀୟା ତିଥିରେ ଭାଇ ଭଉଣୀଙ୍କୁ ନେଇ ତା ସାଙ୍ଗରେ ରଥ ଚଢି ବାହାରିଛି। ରଥଯାତ୍ରା ଆସିଛି
1: ଚତୁର୍ଦ୍ଧା ମୂରତି ପହଣ୍ଡି କରନ୍ତି, ଟାହିଆ ହଲାଇ ଦାଣ୍ଡ ତୁଲୁକାନ୍ତି, ଘଣ୍ଟ କାହାଳି ଶୁଭୁଛି। ରଥଯାତ୍ରା ଆସିଛି
0: ଆହା କି ସୁନ୍ଦର କେଳି ମନୋହର, ଭକତ ସଭିଏ ଆନନ୍ଦେ ବିଭୋର, ସତେ ସ୍ୱର୍ଗ ସୁଖ ମିଳିଛି। ରଥଯାତ୍ରା ଆସିଛି
1: ରଥଯାତ୍ରା ଆସିଛି
0: ରଥଯାତ୍ରା ଆସିଛି।

0: ଲେଖିଛନ୍ତି ସୌଦାମିନୀ ଜେନା ବାଲିତୁଠ କୁଜଙ୍ଗ ଜଗତସିଂହପୁର।
1: ନନ୍ଦିଘୋଷ ଗଡୁଥିବ ତୋର ବଡ଼ ଦାଣ୍ଡରେ, ଦେଖୁଥିବି ତତେ ମୁଁ ଭକତ ଗହଳରେ।
0: ତୋ ଚକା ଆଖିରେ ଆଖି ମିଶିଗଲେ ଧନରେ, ନିଜକୁ ହଜେଇଦେବି ମୁଁ ଭାବ ବିହଳରେ।
1: କଳା ମେଘ ଘୋଟିଥିବ ନନ୍ଦିଘୋଷ ଉପରେ, କଳା ମେଘି ଚାନ୍ଦୁଆଟି ଟାଣିବା ସତେରେ।
0: ଶିଖିସମ ମନ ମୋର ନାଚୁଥିବ ପ୍ରେମରେ, ହଜି ଯାଉଥିବି ମୁଁ ଯେ ଏ ଜନସମୁଦ୍ରରେ।
1: ସତେ କିଏ ଭାଗ୍ୟ ମୋତେ ଦେବୁ କଳା ଧନରେ, ଏ ପାତକୀ ଜନ୍ମକୁ ମଣିବି ମୁଁ ଧନ୍ୟରେ।
0: ତନୁମନେ ଲାଗୁଥିବ ତୋର ଭାବ ଛୁଆଁରେ, ସାର୍ଥକ ହୋଇବ ମୋର ଏ ମାନବ ଜନ୍ମରେ।
1: ଏ ଜନ୍ମରେ ମାଗୁନାହିଁ ମୁଁ ଧନ ରତ୍ନରେ, କରୁଣାର ବାରି ଟିକେ ଢାଳିଦେ ମୋ ମଥାରେ।
0: ମୋ ଭାବନା ସତ ହେବ ଥିଲେ ମୋର ଭାଗ୍ୟରେ, ଧନ୍ୟ ହୋଇଯିବି ଧନ ତୋର ଦୟା ହେଲେ।

0: ଲେଖିଛନ୍ତି ବିଜୟ କୁମାର ସ୍ୱାଇଁ ପ୍ରଧାନପଡ଼ା ଗୋପୀନାଥପୁର ବହୁଗ୍ରାମ କଟକରୁ।
1: ଜଗଜୀବନ ଚକା ନୟନ ଜନ୍ମ ବେଦୀକୁ କରିଲ ମନ
0: ସୁଦର୍ଶନ ସାଥୀ ଭଉଣୀ ଭାଇ ବଡ଼ଦାଣ୍ଡି ପ୍ରଭୁ ଆସିଲ ଧାଇ
1: ତାହିଆ ହେଲେ କେତେ ରଙ୍ଗରେ ରଥେ ବିଜେ କଲ ମହାନନ୍ଦରେ
0: ଭଗ୍ନୀ ସୁଦର୍ଶନ ଦେବ ଦଳନ ଜ୍ୟେଷ୍ଠ ଭ୍ରାତା ତାଳ ଧ୍ୱଜରେ ଜାଣ
1: ତୁମେ ଜଗନ୍ନାଥ ନନ୍ଦୀ ଘୋଷରେ ଆସିଲ ଆନନ୍ଦେ ମାଉସୀ ଘରେ
0: ଘରେ ଛାଡ଼ି ଏକା ମାଙ୍କୁ ମୋର ଭ୍ରାତା ଭଗ୍ନୀ ସଙ୍ଗେ ଯାତ୍ରା ତୁମ୍ଭର
1: ପ୍ରିୟା କଥା ଥରେ ଭାବିଲ ନାହିଁ ଲୁହ ଠାଳୁଥିବେ ମୁହଁ ଲୁଚେଇ
0: ଲକ୍ଷ୍ମୀ ମା ମନେ ବହିଲେ ରୋଷ ହେରା ପଞ୍ଚମୀରେ ହୋଇ ବିରସ
1: ସଖୀ ମେଳେ ମା ଆସିଲେ ଥାଇ କ୍ରୋଧେ ରଥ କାଠ ଭାଙ୍ଗିଲେ ଯାଇ
0: ହେରା ଗୋହିରି ସାହି ପଥେ ଆସିଲେ ରଥ କାଠ ଭାଙ୍ଗି ସେ ପଥେ ଗଲେ
1: ପ୍ରିୟା ଭାବ ବୁଝି କଳା ଠାକୁର ଶୀଘ୍ର ଫେରିଆସ ଶ୍ରୀମନ୍ଦିର
0: ତୁମ୍ଭ ବିନା ଶୂନ୍ୟ ମନ୍ଦିର ଶୋଭା ଶୀଘ୍ର ଆସି ପ୍ରଭୁ ହୁଅନ୍ତୁ ଉଭା
1: ଦିନ ବିଜୟର ଭାବ ବୁଝିବ ରତ୍ନ ସିଂହାସନେ ବିଜେ କରିବ।

0: ହେଲେ ମୋ ପସନ୍ଦ କିଏ କହୁଛନ୍ତି?
1: ମୁଁ ଦୀପ୍ତିରେଖା ନାୟକ, ପୁରୀ ନୂଆପଡା ଶହୀଦନାରୁ କହୁଛି।
0: ଦୀପ୍ତିରେଖା କେମିତି ଅଛନ୍ତି ଆପଣ?
1: ଆଜ୍ଞା ଭଲ ଅଛି।
0: କଣ କରନ୍ତି ଆପଣ କହିଲେ?
1: ପପା ମୁଁ ନମସ୍କାର ହେଲି ଆପଣଙ୍କୁ।
0: ହଁ ଆମେ ବି ନମସ୍କାର ହେଲୁ ଆପଣ।
2: ନମସ୍କାର ଜଣାଉଛୁ।
0: ଆଚ୍ଛା କଣ କରନ୍ତି କୁହନ୍ତୁ?
1: କଣ କରିବି ଆଜ୍ଞା, ଏ ତ ଶାଶୁଘରେ ଅଛି, ଏମିତି ଛୁଆଙ୍କ ଜଞ୍ଜାଳ, ରୋଷେଇବାସ ଏମିତି ସବୁ କରୁଛୁ।
0: ବଡ଼ କାମଟେ କରୁଛନ୍ତି?
1: ଆଜ୍ଞା ଆପଣ ଜଞ୍ଜାଳ ତ ବଡ କାମ।
0: ଆପଣ ଥରେ ଆମ ସହିତ କଥା ହେଇଥିଲେ ନା?
1: ଆଜ୍ଞା ଆଜ୍ଞା।
0: ଆଉ କେମିତି ଅଛନ୍ତି ଆପଣ?
1: ବହୁତ ଇଚ୍ଛା ଥିଲା, କାଲି ଠାରୁ ଭାବି ଭାବିକି ଥିଲି, ମୁଁ କହିଲି ନିଶ୍ଚୟ କଥା ହେବି, କାଲି ମୁଁ ନିଶ୍ଚୟ କଥା ହେବି। ଏଇ ଛୁଆ ତ ହଇରାଣ କଲେ, ଆଉ ଆଇଁଷ ଫାଇଁଷ ହେଇଥିଲା, ମାଛ ତରକାରୀ କରିକି ତାଙ୍କୁ ଖାଇବାକୁ ଦେଇକିରି ଦେଖିଲି, ମୁଁ ଦେଖିକି ସମ୍ବାର କେତେ ହେବ।
0: ଛୁଆ ସବୁ କିଏ ଘରେ ଅଛନ୍ତି? କିଏ କିଏ?
1: ଆଜ୍ଞା ସମସ୍ତେ ଅଛନ୍ତି, ତାପରେ ବଡ ଛୁଆ ସବୁ ଅଛନ୍ତି, ଶାଶୁ ଅଛନ୍ତି। ମୋ ଦେହ ଟିକେ ଭଲ ନଥିଲା, ଆଉ ମୋ ତଣ୍ଟିଟା ପଡିଯାଇଛି।
0: ପଡିଯାଇଛି? ତା କୁହନ୍ତୁ ଟିକେ ହେବ।
1: ଆଜ୍ଞା ଆଜ୍ଞା, ସେଇ ଲିକର ଚାହା ଆଉ ଅଦା ତେଜପତ୍ର ପକେଇକିରି ଖାଇଲାରୁ ଫିଟିଥିଲା। ଶାଶଟା ତ ବାରମ୍ବାର ହଉଛି, ଦୀର୍ଘ 15 ଦିନ ମାସେ ହେଲାଣି। ମୋ ଆଣ୍ଠୁଟା କଣ ହଉଛି ଯେ, ମୁଁ 5-6 ହଜାର ଟଙ୍କା ଖର୍ଚ୍ଚ କଲାଣି 10-15ଟା ଇଞ୍ଜେକ୍ସନ ନେଇ, ଆଉ ଦୁନିଆ ଅବସ୍ଥା ହେଲାଣି।
0: ଆପଣ ଟିକେ ମୋଟା ଅଛନ୍ତି କି?
1: ଆଜ୍ଞା ଆଜ୍ଞା।
0: ଓହୋ, ଆପଣ ଆଗେ ଓଜନଟା କମେଇ ଦିଅନ୍ତୁ, ଟିକେ ଖାଇବା କମେଇ ଦିଅନ୍ତୁ, ଟିକେ ଏକ୍ସରସାଇଜ ବଢେଇ ଦିଅନ୍ତୁ।
1: ଘରେ ଟିକେ ମୋଟା ଥିଲି, ତାପରେ ବାହାଘର ପରେ ଆଉ ଟିକେ ମୋଟା ହେଇଯାଇଛି।
0: ମିଠା, ମୁଁ ଟିକେ ଡାକ୍ତର ହେଇଯାଏ ଆପଣଙ୍କର, ମିଠାଟା ପୁରା ବନ୍ଦ କରିଦିଅନ୍ତୁ, ଆଉ ଟିକେ ନିଜର ଓଜନ କମେଇବା ପାଇଁ ଖାଇବା ଟିକେ କମେଇ ଦିଅନ୍ତୁ, ଏକ୍ସରସାଇଜ ଟିକେ ବଢେଇ ଦିଅନ୍ତୁ। ଅପାଙ୍କର ସବୁ କଥା ମାନିଲେ ଯାଇ ଆପଣ ସୁସ୍ଥ ହେଇଯିବେ, ମତେ କାଇଁ ଆଶା ଭରସା ଏଇଆ ହିଁ ଦେଖାଯାଉଛି। ଏଇଟା ଜେନେରାଲ କଥା, ଟିକେ ୱେଟ ବେଶୀ ଥିଲେ ଆଣ୍ଠୁ ବେଶୀ ପ୍ରୋବ୍ଲେମ ହୁଏ, ତେଣୁ ଆପଣ ଆଗେ ଏଇଟା କରିସାରନ୍ତୁ, ତାପରେ ଡାକ୍ତରଙ୍କୁ ସବୁ ପୋଷିବେ। ନାଇଁ ତାପରେ ଆଉ ବେଶୀ ଡାକ୍ତରଙ୍କୁ ପୋଷିବାକୁ ପଡିବନି, ଯାହା ଟିକେ ମେଡିସିନ ଲେଖିବେ ଅଳ୍ପ ଆଉ। ଆଗେ ନିଜ ହାତରେ ଯେତିକି ଅଛି ସେତିକି ତ କରିବା ନା।

0: ଆଚ୍ଛା କଣ କହିଲେ, ତରକାରୀ କରିଛନ୍ତି? କି ତରକାରୀ କରିଛନ୍ତି?
1: ମାଛ ତରକାରୀ କରିଛି।
0: କି ମାଛ?
1: ଏଇ ରୋହି ମାଛ ଆଣିଥିଲେ।
0: ଆଜିକାଲି କଣ ସବୁ ଖାଲି ରୋହି?
2: କଣ ଦେଇକି କରିଛନ୍ତି?
0: ବେସର ତରକାରୀ ନା ଖାଲି ଝୋଳ?
1: ନାଇଁ ନାଇଁ ଦେଇକି କରିଛି।
0: ବଢିଆ।
2: ଆଉ ଯୋଉ ଛୁଆ ମାନେ ଜଞ୍ଜାଳ ବୋଲି କହିଲେ, କେତୋଟି ଛୁଆ ଅଛନ୍ତି ଆପଣଙ୍କ ପାଖରେ ବର୍ତ୍ତମାନ?
1: ଆଜ୍ଞା ମୋର ଦୁଇଟି ପୁଅ।
0: ଆଉ
1: ସେ ଦୁଇଟି ଭାରି ବାଳୁଙ୍ଗା।
2: ହଁ, ଦୁଇ ଜଣ ପୁଅ ଯୋଉଠି ଏକାଠି ହେବେ
0: ବହୁତ ଦୁଷ୍ଟ
2: ଦୁଷ୍ଟ ବହୁତ ହେବେ, ସତ କଥା।
0: ଆପଣ କେମିତି ସମ୍ଭାଳୁଛନ୍ତି ତାଙ୍କୁ?
1: କୁହନ୍ତୁନି ଆଜ୍ଞା, ବହୁତ ହଇରାଣ କରୁଛନ୍ତି, ରାଗ ଚିଡିଲେ
0: ବାଡ଼ାଉଛନ୍ତି। କେତେ ବଡ ବଡ ଛୁଆ?
1: ଏଇ ଗୋଟେ ତ 9 ବର୍ଷର, ଗୋଟେ 6 ବର୍ଷର।
2: ସେମାନଙ୍କୁ ବାଡେଇବାକୁ ହାତ କେମିତି ଯାଉଛି ଆପଣଙ୍କର? ବାଡେଇବେନି ମୋତେ,
1: କୁହନି କୁହନି, ଯାହା କରୁଛନ୍ତି ହଇରାଣ, କେତେ ସହିବି।
0: ଅପା କହିଲେଣି ମାନେ ବାଡେଇବା ବନ୍ଦ ଆଜି ଛୁ।
2: ଯଦି ବାଡେଇ ଦେଲେ, ବାଡେଇ ସାରିଲା ପରେ ତାଙ୍କର ଦୁଷ୍ଟାମି ବନ୍ଦ ହେଇଗଲା କି?
1: ମୋତେ ନାଇଁ
2: ଆଉ ବନ୍ଦ ହେଇନି, ତ ବେକାର ଗଲା ଆପଣଙ୍କର ବାଡେଇବାଟ।
0: ହାତ କଷ୍ଟ, ତାଙ୍କୁ ବି କଷ୍ଟ,
2: ତେଣୁ ବାଡେଇବା ବନ୍ଦ କରିଦିଅନ୍ତୁ।
0: ଆଉ ଘରେ ସବୁ କିଏ କିଏ ଅଛନ୍ତି?
1: ଆଉ ଘରେ ତ ଅଛନ୍ତି ଶାଶୁ ଶ୍ୱଶୁର ଖୁର୍ତ୍ତେ।

0: ଜଣ ପୁଅ ଯୋଉଠି ଏକାଠି ହେବେ
1: ବହୁତ ଦୁଷ୍ଟ
0: ଦୁଷ୍ଟ ବହୁତ ହେବେ ସତ କଥା।
1: ଆପଣ କେମିତି ସମ୍ଭାଳୁଛନ୍ତି ତାଙ୍କୁ
2: କୁହନ୍ତୁନି ଆଜ୍ଞା, ବହୁତ ହଇରାଣ କରୁଛନ୍ତି, ରାଗ ଚିଡିଲେ
1: ବାଡଉଛନ୍ତି। କେତେ ବଡ ବଡ ଛୁଆ?
2: ଏଇ ଗୋଟେ ତ 9 ବର୍ଷର, ଗୋଟେ 6 ବର୍ଷର।
0: ସେମାନଙ୍କୁ ବାଡେଇବାକୁ ହାତ କେମିତି ଯାଉଛି ଆପଣଙ୍କର? ବାଡେଇବେନି ମୋତେ,
2: କୁହନି କୁହନି, ଯାହା କରୁଛନ୍ତି ହଇରାଣ କେତେ ସହିବେ।
1: ଅପା କହିଲେଣି ମାନେ ବାଡେଇବା ବନ୍ଦ ଆଜି ଛୁ?
0: ଯଦି ବାଡେଇ ଦେଲେ, ବାଡେଇ ସାରିଲା ପରେ ତାଙ୍କର ଦୁଷ୍ଟାମି ବନ୍ଦ ହେଇଗଲା କି?
2: ମୋତେ ନାଇଁ
0: ଆଉ ବନ୍ଦ ହେଇନି, ତ ବେକାର ଗଲା ଆପଣଙ୍କର ବାଡେଇବାଟା।
1: ହାତ କଷ୍ଟ, ତାଙ୍କୁ ବି କଷ୍ଟ,
0: ତେଣୁ ବାଡେଇବା ବନ୍ଦ କରିଦିଅନ୍ତୁ।
2: ଆଜ୍ଞା।
1: ଆଉ ଘରେ ସବୁ କିଏ କିଏ ଅଛନ୍ତି?
2: ଆଉ ଘରେ ତ ଅଛନ୍ତି ଶାଶୁ ଶ୍ୱଶୁର ଖୁର୍ତ୍ତେଶ୍ୱର ସବୁ ଅଛନ୍ତି। ଆଉ କହିଥିଲି ତ ଆଗ ଥରିକ ସବୁ ବାହାରେ ରହୁଛନ୍ତି, ବଡ ଫ୍ୟାମିଲି। ଆଉ ଏଠି 3-4 ପରିବାର ରହୁଛନ୍ତି।
0: ଆଉ ଆପଣଙ୍କ ସ୍ୱାମୀ କଣ କରନ୍ତି?
2: ମୋ ସ୍ୱାମୀ ସେ ବିଲବାରି ଚାଷବାସ କାମ
0: କରୁଛନ୍ତି।
1: ଆଚ୍ଛା,
0: ହଉ, ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ, କହିଦିଅନ୍ତୁ ଆଜି ମୋ ପସନ୍ଦରେ କଣ ଗୀତ ଶୁଣ।
2: ବହୁତ ଖୁସି ହେଲି ଅପା, ମୁଁ ବହୁତ ଚିନ୍ତା କରିଥିଲି କାଲି ରାତି ସାରା ମୁଁ କେମିତି ଟିକେ କଥା ହେବି ମୋ ପସନ୍ଦ କାର୍ଯ୍ୟକ୍ରମରେ।
0: ଆପଣ ଚିନ୍ତା କରିଥିଲେ, ସେଥିରେ ସଫଳ ହେଲେ।
2: ଆପଣ ମାନଙ୍କ ସହ କଥା ହେଇକିରି ମୁଁ ବହୁତ ଖୁସି,
0: ଆମେ ବି ବହୁତ ଖୁସି ହଉଛୁ ଯେ ଆପଣ ଏତେ ଖୁସି ହଉଛନ୍ତି ବୋଲି। କହିଦିଅନ୍ତୁ ଆଜି ମୋ ପସନ୍ଦରେ କଣ ଗୀତ ଶୁଣିବେ।
2: କିଆଁ ଯିବି ମୁଁ ମନ୍ଦିର, କିଆଁ ପୂଜିବି ପଥର, ମୋ ପାଇଁ ମୋ ବାପା ମା ଚଳନ୍ତି ଠାକୁର।
0: ବଢିଆ ଗୀତ ଆପଣ ପସନ୍ଦ କରିଛନ୍ତି, ଶୁଣି ଦଉଛୁ ଏଇ ସୁନ୍ଦର ଗୀତଟି ଆପଣଙ୍କୁ।
2: ଆଜ୍ଞା,
1: ଫୋନ କଲେ କଥା ହେଲେ ସେଥିପାଇଁ ଧନ୍ୟବାଦ।

0: ନବ ଯୌବନ ବୁଲାବୁଲି ପାଇଁ ମନ ମନେ ପଡ଼େ ଜନ୍ମସ୍ଥାନ କରାଇ ରଥ ନିର୍ମାଣ ଦଇତାଙ୍କୁ ଡକାଇଣ କଲେ ରଥ ଆରୋହଣ
1: ଭ୍ରାତା ଓ ଭଗ୍ନୀ ଗହଣ ଗଜପତି ରାଜା ରାଣ ଛେରା ପହଁରା କରିଣ ତୋଷିଲେ ତାଙ୍କର ମନ
0: ଅସୁମାର ଭକ୍ତଗଣ ହୋଇଲେ ଭାବ ପ୍ରବଣ କରି ରଥ ଆକର୍ଷଣ
1: ନେଲି ଗୁଣ୍ଡିଚା ଭବନ ମାଉସୀ ସହ ମିଳନ ଅବନ୍ନ ନିୟସେ ସ୍ନେହ
0: ଅତିକ୍ରାନ୍ତ ନବଦିନ ଜନ୍ମ ଶୁଣାଣିରେ ଧ୍ୟାନ ସେ କର୍ତ୍ତବ୍ୟ ପରାୟଣ କର୍ମକ୍ଷେତ୍ର ପଡ଼େ ମନ
1: କରନ୍ତି ପ୍ରତ୍ୟାବର୍ତ୍ତନ ମା ଲକ୍ଷ୍ମୀ ଅପ୍ରସନ୍ନ ପ୍ରବେଶ କଲେ ବାରଣ କାଳିଆ କଳା ନିପୁଣ
0: ରସଗୋଲା ଖୁଆଇଣ କିଣିନେଲେ ତାଙ୍କ ମନ ଶ୍ରୀମନ୍ଦିରେ ପ୍ରବେଶିଣ ଦାୟିତ୍ୱ ବୋଧରେ ମନ
1: ମୋ ପସନ୍ଦର ଏ ସନ୍ତାନ କରଇ ସଦା ନମନ ପଦାର ବିନ୍ଦେ ଶରଣ।

0: ଲେଖିଛନ୍ତି ଦେଶଦୀପ ଇଚ୍ଛାପୁର ଶ୍ରୀ ବଳଦେବଜୀଉ କେନ୍ଦ୍ରାପଡ଼ାରୁ।
1: ସ୍ନାନ ପୂର୍ଣ୍ଣିମାର ଦିନ ପ୍ରଭୁ କଲେ ମହାସ୍ନାନ, ଜ୍ୱରରେ ଦେହ କମ୍ପନ, ଗମ୍ଭୀର ଗୃହେ ଶୟନ।
0: ସେବାୟତୀ ଦେଇ ମନ ସେବା କଲେ ରାତି ଦିନ, ଦେଲେ ବନଷଧି ମନ ଫୁଲୁରି କଲେ ଲେପନ, ଜ୍ୱର ହେଲା ପ୍ରଶମନ।

0: ଲେଖିଛନ୍ତି ସସ୍ମିତା ନନ୍ଦ, ପ୍ରଧାନ ଆଚାର୍ଯ୍ୟ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ବାଦାମବାଡ଼ି, କଟକରୁ।
1: ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ହୋଇଥାଏ ରଥଯାତ, ତିନି ରଥେ ବିଜେ ଚତୁର୍ଦ୍ଧା ମୂରତି ଭକ୍ତଙ୍କର ଆତଜାତ।
0: ଧାଡି ପହଣ୍ଡିରେ ଆସନ୍ତି ଠାକୁରେ, ଚନ୍ଦନ କର୍ପୁର ବାସେ, ପୁଲକିତ ଭକ୍ତ ହରିବୁଲଟିଏ ସତେ ତ୍ରିଭୁବନ ହସେ।
1: ତାଳଧ୍ୱଜ ରଥେ ବିଜେ ବଳଦେବ ଚଉଦ ରଥର ଚକ, ସୁଭଦ୍ରାଙ୍କ ରଥ ଦେବ ଦଳନ ଯେ ବାରଟି ତାହାର ଚକ।
0: ଜଗନ୍ନାଥ ପ୍ରଭୁ ବିଜେ ନନ୍ଦିଘୋଷ ଷୋହଳ ରଥର ଚକ, ରଥ ଅଙ୍ଗ ଛୁଇଁ ଦୌଡ଼ି ଧରିଲେ ସବୁ ପାପ ହୁଏ ମୁକ୍ତ।
1: ବ୍ରହ୍ମାଣ୍ଡ ଗୋସାଇଁ ମାନବର ଲୀଳା, ଭାଇ ଭଉଣୀଙ୍କର ପ୍ରେମ, ଜଗତକୁ ଶିକ୍ଷା ଘୋଷ ଯାତ୍ରା ତାଙ୍କ ପରିବାର ପ୍ରିୟତମ।

0: ଲେଖିଛନ୍ତି ରାମଚନ୍ଦ୍ର ସାହୁ, ବଡ଼ମଙ୍ଗଳପୁର ଧର୍ମଶାଳା ଯାଜପୁରରୁ। ଜଗନ୍ନାଥ ମମତାର ମଧୁମୟ ମୂରତି, ଗ୍ରହଣ କର ଆନନ୍ଦେ ଭକତଙ୍କ ପ୍ରଣତି।
1: ତବ ଦରଶନେ ମନେ ଜାଗେ ଭାବ ବିରତି, ଅନ୍ତରେ ପୁଲକ ତୁଳି ପାଇ ଦିବ୍ୟ ସକତି।
0: ଭକତ ଜୀବନ ରଥେ ଜଗନ୍ନାଥ ସାରଥି, ଅଜ୍ଞାନ ଅନ୍ଧାରେ ଜଗନ୍ନାଥ ଜ୍ଞାନର ଜ୍ୟୋତି।
1: ଜଗନ୍ନାଥ ଦେଇଥାନ୍ତି ଭକ୍ତଜନେ ମୁକତି, ସତ୍ୟର ଶରଣୀ ଜଗନ୍ନାଥ ଦିଅନ୍ତି ସଦ୍ଗତି।
0: କୋଟି ଜନ୍ମ ପୁଣ୍ୟବଳେ ଜଗନ୍ନାଥ ମିଳନ୍ତି, ଜଗନ୍ନାଥ ମହାନମେ ଜୀବନେ ମିଳେ ଶାନ୍ତି।
1: ମନ କୁଞ୍ଜବନେ ଶୁଭେ ମୋହନ ବଂଶୀ କୀତି, ଜନ୍ମେ ଜନ୍ମେ ଜଗନ୍ନାଥ ଭକତଙ୍କୁ ତାରନ୍ତି।
0: ଜଗନ୍ନାଥ କୃପା ବିନେ ନାହିଁ ଜୀବନେ ଗତି, ଶିର ସଦା ଲୋଟୁ ତାଙ୍କ ପଦ୍ମପାଦେ ମନୀତି।
1: ଦାସ ଦୋଷ କ୍ଷମା କର ମୋର ହେ ପ୍ରାଣପତି, ଯେଉଁଠି ରଖିଲେ ରଖ କରିବିନି ଆପତ୍ତି।
0: ଜୀବ ଗଲାବେଳେ ଜଗନ୍ନାଥ ଦେବ ଶ୍ରୀକାନ୍ତି, ଦର୍ଶନ ଲଭି ଲିଭି ଯାଉ ଜୀବନ ପତି।

0: ଲେଖିଛନ୍ତି ଇନ୍ଦୁମତୀ ବାରିକ ଶ୍ୟାମପୁର ଧାମନଗର ଭଦ୍ରକରୁ।
1: ଝାଞ୍ଜ ମୃଦଙ୍ଗ ଘଣ୍ଟା ଶବ୍ଦରେ ବଡ଼ ଦାଣ୍ଡ ପ୍ରକମ୍ପିତ, ଯାଇଛି କାଳିଆ ମାଉସୀ ଘରକୁ ଚଢ଼ି ନନ୍ଦିଘୋଷ ରଥ।
0: ରଥ ଚାରିପଟେ ଭକତ ଗହଳି, ହରିବୋଲ ହୁଳହୁଳି, ଭଜନ କୀର୍ତ୍ତନ ଧାରା ବିବରଣୀ ଦେଉଛନ୍ତି କରତାଳି।
1: ଏ ଶୁଭ ବେଳାରେ ତୁମ ରଥ ପ୍ରଭୁ ଯାଉ ମୋ ଉପରେ ଚଢ଼ି, ଏ ମାୟା ସଂସାରୁ ଦିଅ ମୋତେ ମୁକ୍ତି, ନିଅ ତୁମ ପାଖେ ଭିଡ଼ି।
0: ରଥ ଚକ ତଳେ ଯାଉ ମୋ ଜୀବନ, କୃପା କର ମହାବାହୁ, କଳୁଷ ପଙ୍କରୁ ହୁଏ ମୋ ଉଦ୍ଧାର, ଅଳି ମୋର କ୍ଷୀଣ ହେଉ।
1: ଭାଗ୍ୟକୁ ଆଦରି ପଡ଼ିଛି ମୁଁ ଆଜି, ହେ ପ୍ରଭୁ ଚକା ଆଖି, କାନ୍ଦୁ କାନ୍ଦୁ ମୋର ଦିନ ଯେ ବିତୁଛି, ପାରୁନାହ ତୁମେ ଦେଖି।
0: ଜଗତର ତୁମେ ବନ୍ଧୁ ବୋଲି ପ୍ରଭୁ, ତୁମେ ତ ଜଗତ ସାଇଁ, ଥରୁଟିଏ ମୋତେ ବନ୍ଧୁ ବୋଲି ଭାବି ନିଅ ପ୍ରଭୁ ମୋତେ କୋଳେଇ।

0: ବନ୍ଧୁ ଭୁଲିବେନି ଫୋନ କରିବାର ସେଇ ବେଳ ଆଉ ବାର ଦିନ ବାରଟାରୁ ଗୋଟାଏ ପ୍ରତି ଶୁକ୍ରବାର
1: 0671230-3149
0: 0671230-3149
1: ଏଇଟି ଆମର ଫୋନ ନମ୍ବର
0: ମନରେ ଦୁଃଖ ଆଣିବାନି ବନ୍ଧୁ ଆସିଥିଲେ ଫେରିବାକୁ ହବ ଇଏ ପରା ସୃଷ୍ଟିର ବିଚାର

ଶେଷ ହେଲା ମୋ ପସନ୍ଦ। ପ୍ରଯୋଜନା ପ୍ରଜ୍ଞା ପାରମିତା ସାହୁ, ଉପସ୍ଥାପନା ନମିତା ମଲ୍ଲିକ ଏବଂ ଜସ୍ମିନ ପ୍ରିୟଦର୍ଶିନୀ, ବୈଷୟିକ ସହାୟତା କରିଥିଲେ ଶୁଭଶିଷ ରାଜଗୁରୁ ମହାପାତ୍ର।

ଜିଏସ୍ଟି ଲାଗୁ ହେବ ନାହିଁ। ଏହାଛଡ଼ା 33 ଜରୁରୀ ଔଷଧର ଦର କମ୍ କରିଦିଆଯାଇଛି, ଯାହାଫଳରେ ଚିକିତ୍ସାର ଖର୍ଚ୍ଚ କମିଯିବ। ଲାଇଫ୍ ଇନ୍ସୁରାନ୍ସ ଉପରେ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଜିଏସ୍ଟି ରିହାତି କରିଦିଆଯାଇଛି, ଯାହାଦ୍ୱାରା ପଲିସି କିଣିବା ଏବେ ଶସ୍ତା ହୋଇଯିବ। ଛୋଟ କାର୍ ଏବଂ 350 cc ବାଇକ୍ରୁ ଜିଏସ୍ଟି ଉଠାଯାଇ 18% କରିଦିଆଯାଇଛି, ଯାହାଫଳରେ ଏବେ ବାଇକ୍ କିଣିବାର ସ୍ୱପ୍ନ ସାକାର ହେବ।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ। ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅଭୁଲାଗିତ ଦିନ 11:10 ମିନିଟ୍ରେ ଆଜିର କଣ୍ଠଶିଳ୍ପୀ ଭିକାରୀ ଚରଣ ବଳ ଏବଂ ଅକ୍ଷୟ କୁମାର ମହାନ୍ତି। ଲୋକସଙ୍ଗୀତ କ୍ରମରେ ପ୍ରଚାର କରିବୁ ଦାସକାଠା ଗୀତ ଦିନ 11:30 ମିନିଟ୍ରେ କଣ୍ଠ ଉପସ୍ଥାପନା କରିଛନ୍ତି ଉପେନ୍ଦ୍ର ପାଣିଗ୍ରାହୀ ଏବଂ ଗୋବିନ୍ଦ ଚନ୍ଦ୍ର ସାହୁ। ମଞ୍ଜୁଳ ମଧ୍ୟାହ୍ନରେ ଶ୍ରୋତାମାନଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଦିନ 12ଟାରେ। ଦିନଗୋଟି 10 ମିନିଟ୍ରେ ମହୁରୀ ବାଦ୍ୟ ପରିବେଷଣ କରିଛନ୍ତି ଭାସ୍କର ଚନ୍ଦ୍ର ସାମଲ। ନାରୀ ମହଲରେ ଆଳାପରେ ଅଛି ଅନସୁୟା ମହାପାତ୍ରଙ୍କ ସହିତ କଥାବାର୍ତ୍ତା। ଅପରାହ୍ନ 2:45 ମିନିଟ୍ରେ ଆପଣଙ୍କ ଚିଠି। ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଅପରାହ୍ନ 3ଟାରେ। ପିପୁଲ୍ସ ପଦ୍ମନ ଆକାଶବାଣୀ ଅପରାହ୍ନ 3:10 ମିନିଟ୍ରେ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଅପରାହ୍ନ 3:25 ମିନିଟ୍ରେ। ଚିରହରିତ ଅପରାହ୍ନ 4ଟାରେ। ମିଳିତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4:55 ମିନିଟ୍ରେ। ସ୍କୃତିର ପହାଚ ସନ୍ଧ୍ୟା 5ଟାରେ। ଏଥିରେ ରହିଛି ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ସହିତ ସାକ୍ଷାତକାରର ପ୍ରଥମ ଭାଗ। ଯୁବବାଣୀରେ ସମ୍ପର୍କ ସନ୍ଧ୍ୟା 5:30 ମିନିଟ୍ରେ। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 83ତମ ଭାଗ ସନ୍ଧ୍ୟା 6:10 ମିନିଟ୍ରେ। ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ସନ୍ଧ୍ୟା 6:30 ମିନିଟ୍ରେ। ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ରାତି 7:02 ମିନିଟ୍ରେ। ଜିଲ୍ଲା ହାଲଚାଲରେ ଅନୁଗୁଳ ଜିଲ୍ଲାର ହାଲଚାଲ ରାତି 7:25 ମିନିଟ୍ରେ। ଆକାଶବାଣୀରୁ କୃଷି ଶିକ୍ଷା ରାତି 7:30 ମିନିଟ୍ରେ। ଏଥିରେ ବିଷୟ ରହିଛି ଫଳ ବଗିଚା ପ୍ରତିଷ୍ଠା ଏବଂ ଏହାର ପରବର୍ତ୍ତୀ ଯତ୍ନ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ପ୍ରଭଞ୍ଜନ ମିଶ୍ର। ରାତି 8:02 ମିନିଟ୍ରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ରାତି 9:30 ମିନିଟ୍ରେ ଇସୁଜ ବିଫୋର୍ ପାର୍ଲାମେଣ୍ଟ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ରାତି 10ଟାରେ ପ୍ରଚାର କରିବ ନାଟକ ବାଇଶି ପାହାଚ ରଚନା ରଜତ କୁମାରଙ୍କର ପ୍ରଯୋଜନା ରମାପଦ ନନ୍ଦ। ଏ ଥିଲା ଆମର ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ପାଣିପାଗର ସ୍ଥାନୀୟ ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଏବଂ ତା'ର ଆଖପାଖ ଅଞ୍ଚଳର ଆକାଶ ମେଘୁଆ ରହିବା ସହିତ ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ସର୍ବୋଚ୍ଚ ତାପମାତ୍ରା 31 ଡିଗ୍ରୀ ସେଲ୍ସିୟସ୍ ଏବଂ ସର୍ବନିମ୍ନ 27 ଡିଗ୍ରୀ ସେଲ୍ସିୟସ୍ ହୋଇପାରେ। ଶୁଣିଲେ ପାଣିପାଗର ସୂଚନା।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: ଏକ ପ୍ରକାର ସେ ପିଏମ ଜୟ ଅବ ଗରିବ କି ଜୟ ବନ ଗଈ ହେ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: ଏକ ପ୍ରକାର ସେ ପିଏମ ଜୟ ଅବ ଗରିବ କି ଜୟ ବନ ଗଈ ହୈ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ପରବର୍ତ୍ତୀ କଣ୍ଠଶିଳ୍ପୀ ଭିକାରୀ ଚରଣ ବଳ, ଶିଳ୍ପୀଙ୍କ କଣ୍ଠରେ ଅଲେଖ ଚନ୍ଦ୍ର ବିଶ୍ୱାଳଙ୍କ ରଚନା।

0: ଶୁଣୁଥିଲେ ଭିକାରୀ ଚରଣ ବଳ ଏବଂ ଅକ୍ଷୟ କୁମାର ମହାନ୍ତିଙ୍କ କଣ୍ଠରୁ କେତେଗୋଟି ଗୀତ।
1: ତୋର କଲେଜର ଟାଇମ ମନେ ଅଛି?
2: ଆରେ କଲେଜ ଓ ସ୍ମୃତି ଛାଡ଼, କେତେ କଥା ପୁରି ଯାଇଛି। ସେତେବେଳର ବ୍ୟାଙ୍କ ଆକାଉଣ୍ଟ ବି ମନେ ନାହିଁ।
1: ବ୍ୟାଙ୍କ ଆକାଉଣ୍ଟ ପୁରୁଣା ହେଇଥିଲେ ଜଣା ପଡିପାରିବ?
2: କୋଉଠୁ ଜଣା ପଡିବ?
1: ଉଦ୍ଗମରୁ। RBI ର ଉଦ୍ଗମ ପୋର୍ଟାଲରେ ରେଜିଷ୍ଟର କରିକି ଲଗ୍ ଇନ୍ କରନ୍ତୁ ଆଉ ନିଜର ଡିଟେଲ୍ସ ଭରିକି 10 ବର୍ଷ କିମ୍ବା ତାଠାରୁ ପୁରୁଣା ନିଷ୍କ୍ରିୟ ଖାତାକୁ ସର୍ଚ୍ଚ କରନ୍ତୁ। ବ୍ୟାଙ୍କ ସହ ଯୋଗାଯୋଗ କରି ଖାତାକୁ ସକ୍ରିୟ କରନ୍ତୁ।
2: ଆଜି ହିଁ ସର୍ଚ୍ଚ କରିବି।
1: ତ ଆଜିର ଚାହା ତୋ ତରଫରୁ।
3: RBI କହେ
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
5: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
6: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
7: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
6: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
7: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଲୋକସଙ୍ଗୀତ କ୍ରମରେ ପ୍ରଚାର କରୁଛୁ ଦାସକାଠିଆ ଗୀତ। ତା ପୂର୍ବରୁ ଏହି ବିଜ୍ଞାପନ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଲୋକସଙ୍ଗୀତ କ୍ରମରେ ଶୁଣନ୍ତୁ ଦାସକାଠିଆ ଗୀତ। ପରିବେଷଣ କରିଛନ୍ତି ଉପେନ୍ଦ୍ର ପାଣିଗ୍ରାହୀ ଏବଂ ଗୋବିନ୍ଦ ଚନ୍ଦ୍ର ସାହୁ।

0: ଭାଇ ବିଦ୍ୟାରେ ଅଧିପତି ସରସ୍ୱତୀ।
1: ଆଚ୍ଛା,
0: ସେଇ ମାଙ୍କୁ ଗୋଟିଏ ପଦ ପ୍ରାର୍ଥନା କରି ବିଷୟ କିଛି ଆଲୋଚନା କରିବା। ଏଣୁ ଭକ୍ତ କଣ କହୁଛନ୍ତି?
1: ଆଚ୍ଛା।

ଭାଇ ମାଙ୍କ ପୟରେ ସେବା କରି ଉତ୍କଳରେ କେତେ କେତେ ଲୋକ କେତେ ବଡ଼ କବିତ୍ୱ ଲାଭ କରିଛନ୍ତି।

0: ଭାଇ ମାଙ୍କୁ ଯଦି ପଦେ ଡାକିଲେ ତାହେଲେ ବାପାଙ୍କୁ ମଧ୍ୟ ପଦେ ଡାକିବା,
1: ନହେଲେ ବାପାଙ୍କର ମନ ଦୁଃଖ ହବ।
0: ଆରେ ଅଯୋଗ୍ୟ ପିତା ମାତା କଲ୍ୟାଣରୁ ପୁତ୍ର ହୁଏ ସୁଖୀ, ପୁତ୍ର ଯଦି ସୁଖୀ ହୁଏ କୁଳ ଧର୍ମ ରଖୀ, ଏଇଟା ହଉଛି ସନ୍ତାନର କର୍ତ୍ତବ୍ୟ। ଏଣୁ ଜଗତ ପିତା ଭଗବାନ କୃଷ୍ଣଙ୍କୁ ଗୋଟିଏ ପଦ ପ୍ରାର୍ଥନା କରିବା,

0: ଭାଇ, ଆଜି ରାଧାକୃଷ୍ଣଙ୍କର ଦରବାରରୁ କିଛି ଆଲୋଚନା କରିବା। ଦିନେ କୃଷ୍ଣ ରାଧାଙ୍କୁ କଣ୍ଟ ଦେଲେ, ସଖୀରେ ଆଜି ଅର୍ଦ୍ଧରାତ୍ର ସମୟରେ ତୁମ କେଳିକୁଞ୍ଜରେ ମୁଁ ବିରାଜମାନ କରିବି। କୃଷ୍ଣଙ୍କର କଥା ମୁତାବକ ରାଧା କେଳିକୁଞ୍ଜକୁ ସଜେଇକିରି ଅଷ୍ଟ ସଖୀକି ଡାକି ରଖିଛନ୍ତି। ଅନେଇ ଅନେଇ ରାତି ପାହିଗଲା, କୃଷ୍ଣ ଆଉ ଆସିଲେ ନାହିଁ। ଆସୁଥିଲେ କିନ୍ତୁ ରାସ୍ତାରେ ଚନ୍ଦ୍ରାବଳି ତାଙ୍କୁ ଭେଟି ଅନ୍ତପୁରକୁ ନେଇଗଲେ।
1: ବାଇପାସରେ ପଳେଇଲେ,
0: ଯେମିତି ନ ଆସିଲେ ସେଇ ରାଗ।

ରଖି ଅଷ୍ଟ ସଖୀଙ୍କି ଡକେଇ କହୁଛନ୍ତି ରେ ସଖୀମାନେ, କୃଷ୍ଣ ଯୋଉ ଆମ ସହିତ ଚୁକ୍ତି କରି ଚୁକ୍ତି ଭଙ୍ଗ କରିଛନ୍ତି ସେଇ ଦୋଷରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି, ଏଣୁ ଭାରତୀୟ ପିଙ୍ଗଳ କୋର୍ଟ ଆଇନ ବଳରେ ତାଙ୍କୁ ବାନ୍ଧି ଆଣିବା। ହେଲେ ଗୋଟେ କୋର୍ଟରେ କଲ୍ ତ ବାନ୍ଧି ଆଣିବେ, ଏଠି କଣ ହେଇଛି ଭାଇ ବୁଝେ।

0: ଆରେ ପାହାନ୍ତିଆ ପାହାନ୍ତିଆ ସମୟ, ଯମୁନା କୂଳରେ ନୋଟିସ ଧରି ଦୂତି ଯାଇ ପହଞ୍ଚିଗଲେ କୃଷ୍ଣଙ୍କ ପାଖରେ। କୃଷ୍ଣ ଯମୁନା କୂଳରେ ସ୍ନାନ କରୁଛନ୍ତି। ଦୂତି ପହଞ୍ଚି କହୁଛନ୍ତି, ହେ କୃଷ୍ଣ, ଆମର ଜଜ୍ ସାହେବ ଆଦେଶ ଦେଇଛନ୍ତି, ତମକୁ ଆମେ ବାନ୍ଧି ଧରି ପଳଉ, ଯାକ ନୋଟିସ ଦେଖ।
1: ହଁ ହଁ, ତୁମ ନାଁରେ ସମନ ଜାରି ହେଇଛି।
2: କଣ ହେଇଛି?
0: ଚୁପ।

0: ସାଇନ କରିଦେଇ କୃଷ୍ଣ ଦସ୍ତଖତ କରିଦେଲେ ନାଜର ପାଖରେ ଯାଇ ପହଞ୍ଚିଗଲେ,
1: ନିଜର ଦୁଃଖଟା ଜଣାଉଛନ୍ତି।
0: ହଁ କହିଲେ ଦଫା ଗୁଡାକ ଜାଣିବାର ତ ଅଛି, କୋଉ ଦଫାରେ ତାଙ୍କ ନାଁ ଉପରେ କେସ୍ ହେଇଛି।
1: ଆଚ୍ଛା
0: ହେଲେ କଣ କଲେ?

0: हे कृष्ण तुम्हें जो पुतना को बध कर
1: दफार केस
0: द्वितीय कौन कर।

0: ବୁଝିଲ ନା ତୁମେ 509 ଏବଂ 379
1: ଦଫାରେ
0: ତୁମେ ଦୋଷୀ ସାବ୍ୟସ୍ତ ହୋଇଛ।
1: ଆଚ୍ଛା
0: ଆହୁରି ପଞ୍ଚମରେ କଣ କରିଛ?
1: କଣ ହେଇଛି?

0: କହୁଛନ୍ତି ତାହେଲେ ମୁଁ ଅପିଲ କୋଉଠି କରିବି?
1: ଆରେ
0: ଶ୍ରୀକୃଷ୍ଣ ଅପିଲ ଦରଖାସ୍ତ ଧରି ରାଧାଙ୍କର ଯୋଉ ଜଜ୍ କୋର୍ଟ ଦରଖାସ୍ତ ଧରି ପହଞ୍ଚି ଗଲେ, ଜାମିନ ପାଇଁ ଆବେଦନ କଲେ। ଯେତେବେଳେ ଜାମିନ ପାଇଁ ଆବେଦନ ପତ୍ରଟା ଦେଖିଦେଲେ ରାଧା
1: କଣ କହିଲେ?

0: ଏମିତି ସାତୋଟି ଦଫା ଆପଣଙ୍କ ନାଁରେ ଲାଗୁ ହେଇଛି, ଏଇଟା କଣ ମିଛ ହେଇଯିବ? ଏକରେ ପୁତନାବଦ୍ଧ, ଦୁଇରେ ଲବଣୀ ଚୋରି, ତିନିରେ ଗୋପୀଙ୍କୁ ଅସଙ୍ଗତ ବ୍ୟବହାର, ଚାରିରେ ବସ୍ତ୍ର ହରଣ, ପାଞ୍ଚରେ କାଳି ଦଳନ, ଛଅରେ ଚୁକ୍ତି ଭଙ୍ଗ ଇତ୍ୟାଦି ଗୁଡ଼ାଏ ଦଫାରେ ଆପଣ ଦୋଷୀ ସାବ୍ୟସ୍ତ ହେଇଛନ୍ତି।
1: ଆଉ ଫିଟିବାର ଉପାୟ ନାହିଁ।
0: ଯେତେବେଳେ କୃଷ୍ଣ ଶୁଣିଦେଲେ ମୁହଁଟା ଟିକେ ଶୁଖିଗଲା ରେ ଭାଇ।
1: ଆଚ୍ଛା କଣ କରିଲେ?
0: ହେଲେ ଜାମିନ ଦରକାର, ଜାମିନ ପାଖରେ ଲୋକ ତାଙ୍କ ପାଖରେ କେହି ନଥିବେ। ଯେତେବେଳେ ଲୋକ ନଥିବାରୁ ଜାମିନ ପାଇଁ ଇନ୍ଦ୍ର ନୀଳମଣି ହାର ଏବଂ ବଂଶିକି ଜାମିନ ଦେଇ ଶ୍ରୀକୃଷ୍ଣ ପୌର୍ଣ୍ଣମାସୀ ପାଖରେ ପହଞ୍ଚିଗଲେ। ପୌର୍ଣ୍ଣମାସୀ କିଏ ଜାଣିଛୁ ନା, କୃଷ୍ଣଙ୍କର ଓକିଲ। ଅନୁରୋଧ କଲେ ପୌର୍ଣ୍ଣମାସୀ କି? ପୌର୍ଣ୍ଣମାସୀ କହିଲେ ଭୟ କରନ୍ତୁନି, ଏଥିପାଇଁ ଓକିଲ ଆଇନ ଅଛି,
1: ଆପଣ ନିର୍ଦ୍ଦୋଷରେ ଫିଟିବେ,
0: ନିର୍ଦ୍ଦୋଷରେ ଫିଟିବେ। ହେଲେ କଣ ହେଇଛି? କେମିତି ଗୋଟିଏ ଗୋଟିଏ ଦଫାକୁ ପୌର୍ଣ୍ଣମାସୀ କାଟୁଛନ୍ତି। ତା ପର ଦିନ ସକାଳ ହେଲା, ଦଶଟା ସମୟ ହେଲା, କୋର୍ଟରେ ଯାଇ କୃଷ୍ଣ ଏବଂ ପୌର୍ଣ୍ଣମାସୀ ପହଞ୍ଚି ଗଲେ। ପୌର୍ଣ୍ଣମାସୀ କହୁଛନ୍ତି, ବୁଝ ହେବି ଦୁଷ ମଣ୍ଡଳୀ।

0: ଦେଖୁଛୁ ନା କେମିତି ମଜା ଉପରେ କାଟିଦେଲେ ବୋଲେ ହୟ ତିନି ଦିନର ଗୋଟିଏ ଛୁଆ ପିଲାଟିଏ ସିଏ ପୁତନା ଭଳିଆ ରାକ୍ଷସ ଶୁଣିକି ମାରିଲା ଏଇଟା ଗୋଟେ ଅସମ୍ଭବ କଥା
1: କିଏ ପାରୁନଥିଲେ
0: ପୁତନା ବିଷ ଭରିକିରି ଆସିଥିଲା ସେ ବିଷ ଜାଳିଲା ତା ଆସି ମରିଗଲା
1: ଆଚ୍ଛା କୃଷ୍ଣର କାହିଁକି ଏଥିରେ ଦୋଷ ହବ
0: ଏଇଥିରେ କଣ କୃଷ୍ଣର ଦୋଷ ଏଣୁ 302 ଦଫା
1: କଟିଗଲା
0: ଦ୍ୱିତୀୟଟା
1: ଆହୁରି କଣ ହେଇଛି।

0: ଆଣି
1: ଟଙ୍କା ନା ସୁନା ନା କଣ ଟେ ନେଇଗଲେ?
0: ଆଚ୍ଛା
1: ତୁମେ କେବେ କେବେ ନେଇକି ତାଙ୍କୁ ସରଳ ବୁଣି ଦଉଥିଲ? ଯୋଉ ଦିନ ନ ମିଳିଲା
0: ସିଏ ଘରୁ ଚୋରି କରି ଖାଇଦେଲେ,
1: ଘରେ କାହାର ପଶିକିରି ଖାଇଦେଇଥିବେ।
0: ଆଚ୍ଛା
1: ଏଥିପାଇଁ ତମେ 448 ଦଫା ନ ଦେଇଛ
0: ତାଙ୍କ ପାଇଁ,
1: ଏଇଟା କଟିଲା।
0: ଆଚ୍ଛା
1: ଆରେ 3 ନମ୍ବର ସିଡୁ ଆସିଲା ତୃତୀୟରେ।

0: ଦୋଷୀ ବୋଲି କହୁଛ ତାହେଲେ ଗୋପୀନାଥ ନାଁଟାକୁ କାହିଁକି ଦେଇଥିଲ?
1: ଆଚ୍ଛା,
0: ଯଦି ବର୍ତ୍ତମାନ ଦୋଷୀ ତାହେଲେ ଗୋପୀନାଥ ନାଁଟାକୁ ଫେରସ୍ତ କରି ନେଇଯ।
1: ଠିକ,
0: ଆଉ କେହି ହେଲେ ରାଜି ହେଲେନି ଫେରସ୍ତ କରିବା ପାଇଁ। ତାପରେ 309 ଦଫା କଟିଲା।

ଆକାଶବାଣୀ କଟକ ସମୟ ହେଉଛି ମଞ୍ଜୁଳ ମଧ୍ୟାହ୍ନର। ଶ୍ରୋତାମାନଙ୍କୁ ଏଠି ଜଣାଇ ଦେଉଛୁ, ଯେଉଁ ଶ୍ରୋତାମାନେ ଆମ ପାଖକୁ ଅନୁରୋଧ କରିବାକୁ ଚାହୁଁଛନ୍ତି ସେମାନେ କ୍ୟାପିଟାଲ ଲେଟରରେ ACTC ଲେଖି ସ୍ପେସ୍ ଦେଇ ଗୀତର ନାଁଟି ଲେଖନ୍ତୁ। ପୁଣି ଥରେ ସ୍ପେସ୍ ଦେଇ ଗୀତଟି କେଉଁ କଥାଚିତ୍ରରୁ ଆସିଛି ତାରି ନାଁଟି ଲେଖିଦିଅନ୍ତୁ। ତାପରେ ନିଜ ନାଁ, ଗାଁ ଏବଂ ଠିକଣା ଲେଖି ଆମ ପାଖକୁ ପଠାଇ ଦିଅନ୍ତୁ। ନମ୍ବରଟି ହେଲା 09494956320।

ପ୍ରମୋଦ କୁମାର ସାହୁ ଢିଅ ସାହି କାଦୁଅପଡ଼ା ଜଗତସିଂହପୁରରୁ ଶୁଣିବା ପାଇଁ ଚାହିଁଛନ୍ତି ସିର୍ଫ ତୁମ୍ କଥାଚିତ୍ରର ଏହି ଗୀତଟିକୁ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟିକୁ ପଠାଇଛନ୍ତି ବାମଦେବ ପୃଷ୍ଟି, ବଳରାମ ସାହୁ, ଦକ୍ଷିଣକୁଦ, ଯାଜପୁରରୁ। ଆପଣମାନଙ୍କର ଅନୁରୋଧର କଥାଚିତ୍ର ହେଲା ଜୟ ଜଗନ୍ନାଥ। ଗୀତଟିକୁ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି।

କାର୍ଯ୍ୟକ୍ରମର ପରବର୍ତ୍ତୀ କଥାଚିତ୍ର ବାଜେ ବଇଁଶୀ ନାଚି ଘୁଙ୍ଗୁର ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ସୁରଜିତ ଦାସ ଏବଂ ହୈମୟନ୍ତୀ ଶୁକ୍ଲା, ଆଉ ଆପଣ ହେଲେ ଦିଲୀପ ନାୟକ ପାରାଦୀପରୁ।

କଥାଚିତ୍ର ସର୍ଫରୋଜ। ଗୀତଟିକୁ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ। ଆଉ ଅନୁରୋଧ କରି ଆପଣ ଲେଖିଛନ୍ତି ସୋମନାଥ ସାହୁ, ଜିଗରଣ, ପଟାମୁଣ୍ଡାଇ, କେନ୍ଦ୍ରାପଡ଼ାରୁ।

ଏଇ ଏସ୍ଏମ୍ଏସ୍ଟିକୁ ପଠାଇଛନ୍ତି ସୌରୀ ମହାସିଂହପୁର ବହୁଗ୍ରାମରୁ ବିଜୟ କୁମାର ଦାସ, ସସ୍ମିତା ଦାସ, ପ୍ରାଣ ଏବଂ ବନ୍ଦିତା। ଆପଣମାନଙ୍କର ଅନୁରୋଧର ଗୀତଟିକୁ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ। କଥାଚିତ୍ର ହେଲୋ ବ୍ରଦର।

କବାଟବନ୍ଧ ଯାଜପୁରରୁ ଲେଖିଛନ୍ତି ବୈରାଗୀ ଚରଣ ସାହୁ ଏବଂ ଗୋଦାବରୀ ସାହୁ। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ନିର୍ମଳା ମିଶ୍ରଙ୍କ କଣ୍ଠରୁ ସ୍ତ୍ରୀ କଥାଚିତ୍ରର ଏହି ଗୀତଟି।

କଥାଚିତ୍ର ତପସ୍ୟା ଗୀତଟିକୁ ଗାଇଛନ୍ତି ଚିତ୍ତରଞ୍ଜନ ଜେନା, ଆଉ ଆପଣ ହେଲେ ଦେଓକାଲି ଶଙ୍ଖତ୍ରାସ କଟକରୁ ସୁନୀଲକାନ୍ତ ମହାନ୍ତି, ସିଲୁ ଏବଂ ଆକୃତି।

ଏହି ଏସଏମଏସଟିକୁ ପଠାଇଛନ୍ତି ଦୁର୍ଗା ପ୍ରସାଦ ଦଳେଇ, ପାରେଶ୍ୱର ସାହି କଲେଜ ସ୍କୋୟାର କଟକରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ଶେଷ ଶ୍ରବଣ କଥାଚିତ୍ରରୁ ବାଣୀ ଜୟରାମଙ୍କ କଣ୍ଠରୁ ଏହି ଗୀତଟି।

ଦୀପ୍ସିଥା ପଟ୍ଟନାୟକ ଭୁବନେଶ୍ୱରରୁ ପଠାଇଛନ୍ତି। ଶୁଣିବା ପାଇଁ ଚାହିଁଛନ୍ତି ଜିତି କଥାଚିତ୍ରର ଏହି ଗୀତଟି। ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର।

ମଞ୍ଜୁଳ ମଧ୍ୟାହ୍ନରେ ଶୁଣୁଥିଲେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ କଟକ। ସମୟ 3 ଗୋଟାଏ ବାଜିବାକୁ ଯାଉଛି। ପ୍ରଥମେ ହିନ୍ଦୀ ଏବଂ ପରେ ଇଂରାଜୀରେ ସମ୍ବାଦ ରିଲେ।

0: this news bulletin.
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
5: कस्टमर केयर तरफ फोन आसीथिला, कहुथिले तमरो 50,000 रिवार्ड पॉइंट्स एक्सपायर हेइ जिवो, ए लिंक परथि एपीके डाउनलोड करिनियंतु।
6: ठीक लागुनी, स्कैम भी हेइ पारे।

0: ଶୁଣୁଥିଲେ ମହୁରୀ ବାଦ୍ୟ, ପରିବେଷଣ କରିଥିଲେ ଭାସ୍କର ଚନ୍ଦ୍ର ସାମଲ ଏବଂ ସାଥୀମାନେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kilohertz ଯୋଗେ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘର

0: ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀ ମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ୍ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଆରମ୍ଭ କରୁଛୁ ନାରୀ ମହଲ।

0: ନମସ୍କାର, ଆପଣମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ନାରୀ ମହଲ। ପ୍ରତ୍ୟେକ ବ୍ୟକ୍ତି ଭିତରେ କିଛି ନା କିଛି ପ୍ରତିଭା ଲୁଚି ରହିଥାଏ। କିଏ ତାକୁ ଚିହ୍ନେ, ପରିପ୍ରକାଶ କରିବାକୁ ଉଦ୍ୟମ କରେ, ତ ପୁଣି କିଏ ଜାଣିଲେ ବି ପରିସ୍ଥିତି କିମ୍ବା ଇଚ୍ଛାଶକ୍ତିର ଅଭାବରୁ ତାକୁ ଲୋକଲୋଚନକୁ ଆଣିପାରେ ନାହିଁ। ତେବେ ଏକଥା ବି ସତ ଯେ ଏହି ସଂସାରରେ ଏମିତି ଅନେକ ଅଛନ୍ତି ଯେଉଁମାନେ କି ବହୁମୁଖୀ ପ୍ରତିଭାର ଅଧିକାରୀ। ଏଇ ଯେମିତି ଆମର ଆଜିର ଅତିଥି ଅନସୂୟା ମହାପାତ୍ର, ଯିଏକି ଜଣେ ଶିକ୍ଷୟତ୍ରୀ ହେଲେ ମଧ୍ୟ ଲେଖାଲେଖି କରିବା, ପଢ଼ିବା, ଅଭିନୟ କରିବାରେ ତାଙ୍କର ରହିଛି ବହୁତ ଆଗ୍ରହ। ଏହାଛଡ଼ା ତାଙ୍କର ଆହୁରି ଅନେକ ରୁଚି ମଧ୍ୟ ରହିଛି। ତେବେ ଆସନ୍ତୁ ତାଙ୍କୁ ଭେଟିବା ଆଉ ତାଙ୍କର କାମ ରୁଚି ସମ୍ପର୍କରେ କିଛି ଜାଣିବା। ପ୍ରଥମେ ତାଙ୍କୁ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର।
1: ନମସ୍କାର।
0: ଆପଣ ଜଣେ ଶିକ୍ଷୟତ୍ରୀ, ତେବେ କେବେଠାରୁ ଶିକ୍ଷକତା ଆରମ୍ଭ କଲେଣି ଆଉ ଆପଣଙ୍କର ଏଇ ଶିକ୍ଷକତା ଯାତ୍ରା ସମ୍ପର୍କରେ ପ୍ରଥମେ ଆମେ କିଛି ଜାଣିବା।
1: ମୋର ବାଲ୍ୟକାଳ ଯୋଉ ପାଠ ପଢ଼ିବା ସମୟ ଅତି ସହଜ ସୁନ୍ଦର ଭାବରେ କଟିଥିଲା। ପରେ ମୁଁ ଯାଜପୁରର ଏନ୍ସି କଲେଜରେ ମୋର ଗ୍ରାଜୁଏସନ୍ ଏବଂ ଉତ୍କଳ ୟୁନିଭର୍ସିଟି ବାଣୀବିହାରରେ ମୋର ପୋଷ୍ଟ ଗ୍ରାଜୁଏଟ୍ ଏବଂ ତାପରେ ଏମ୍ଫିଲ୍ ମଧ୍ୟ ସଂସ୍କୃତରେ କରିଥିଲି।
0: ଆଜ୍ଞା।
1: ଶିକ୍ଷା ସମାପ୍ତି ପରେ ମୁଁ ଗୋଟେ ପବ୍ଲିକ୍ ସ୍କୁଲରେ ରହିଥିଲି। ସେତେବେଳେ କଲେଜ ପାଇଁ ଚେଷ୍ଟା କରୁଥାଏ, କିନ୍ତୁ ସେତେବେଳେ ସରକାରୀର ଯୋଉ ନିୟମ କାନୁନ ଭିତରେ ମୁଁ ଅଧ୍ୟାପନା କାର୍ଯ୍ୟରୁ ଯୋଗ ଦେଇପାରିନଥିଲି। ପରବର୍ତ୍ତୀ ସମୟରେ ଯୋଉ ପବ୍ଲିକ୍ ସ୍କୁଲରେ ରହିଲି, ସେତେବେଳେ ମୁଁ ଯେହେତୁ ଆର୍ଟ୍ସ ଷ୍ଟୁଡେଣ୍ଟ, ସେତେବେଳେ ମୋତେ ସେଇ ଆର୍ଟ୍ସ ବିଷୟ ଯାହା ସବୁ ଦିଆ ହଉଥିଲା ନର୍ସରୀରୁ ଟେନ୍ଥ କ୍ଲାସ ଯାଏ ମୁଁ ସବୁତକ ପଢ଼ଉଥିଲି। ଆଉ 2002 ମସିହାରେ ମୁଁ ଏବେ ଯୋଉ ରହୁଛି ବାଳିକା ବିଦ୍ୟାଳୟରେ ସେଠି ମୁଁ ଜଏନ୍ କଲି। କିନ୍ତୁ ମୁଁ ଅନୁଭବ କରିଛି ଯେତେବେଳେ ମୁଁ ନର୍ସରୀରେ ପଢ଼ୁଥିଲି, ଛୋଟ ପିଲାଙ୍କୁ ପଢ଼େଇବାରେ ମୋତେ ବହୁତ ଆନନ୍ଦ ଲାଗୁଥିଲା। ଜୀବନର ଆହ୍ୱାନକୁ ବେଳେବେଳେ ଗ୍ରହଣ କରିବାକୁ ପଡ଼େ, ଯେକୌଣସି ପରିସ୍ଥିତି ଆସେ ତାକୁ ମୁକାବିଲା କରିବାକୁ ପଡ଼େ। ତେଣୁ କଲେଜରେ ନ ରହିଲେ ବି ମୁଁ ସ୍କୁଲରେ ରହିଛି ଏବଂ ମୁଁ ଯୋଉ ଉଚ୍ଚଶିକ୍ଷା ପାଇଥିଲି ମୁଁ ମୋ ପିଲାମାନଙ୍କୁ ପଢ଼େଇଲା ବେଳେ ଏବଂ ତାଙ୍କର ଏକ୍ସଟ୍ରା କରିକୁଲାର ଆକ୍ଟିଭିଟି ପ୍ରତିଟି ସୋପାନରେ ମୁଁ ମୋର ବେଷ୍ଟ ଏଫର୍ଟ ଦେଇପାରିଛି ବୋଲି ମୁଁ ଅନୁଭବ କରେ।
0: ଆଜ୍ଞା, ଶିକ୍ଷକତା ହଉ ବା ଅଧ୍ୟାପନା ହଉ, ଆପଣଙ୍କର କଣ ପିଲାଟି ବେଳୁ ଏଥିରେ ସ୍ୱପ୍ନ ଥିଲା ଶିକ୍ଷକତା ବା ଅଧ୍ୟାପନା କରିବା ପାଇଁ, ନା ଯେତେବେଳେ ଆପଣ ପାଠ ପଢ଼ିଲେ ସେତେବେଳେ ଭାବିଲେ ଯେ ମୁଁ ଏଇ କ୍ଷେତ୍ରକୁ ଆସିଲେ ଭଲ ହବ ବୋଲି?
1: ମୁଁ ତ ପ୍ରଥମେ କେବେ ଭାବିନଥିଲି ଚାକିରି କରିବି ବୋଲି କି ଗୋଟେ କୌଣସି ବୃତ୍ତି କରିବି। ପଢ଼ିବାର ଯୋଉ ନିଶା ମୋ ଭିତରେ ଥିଲା, ଝୁଙ୍କ ଥିଲା, ମୁଁ ପଢ଼ି ଚାଲିଥିଲି।
0: ଆଜ୍ଞା।
1: ଆଉ ତାପରେ ଯେତେବେଳେ ମୁଁ ଚାକିରି କ୍ଷେତ୍ରକୁ ଆସିଲି, ଶିକ୍ଷକତା କଲି, ଶିକ୍ଷକତାକୁ ମୁଁ କେବେ ଗୋଟେ ବୃତ୍ତି ଭାବରେ ଭାବିନି। ମୁଁ ସବୁବେଳେ ଭାବେ ଶିକ୍ଷକତା ଗୋଟେ ବ୍ରତ। ଆଉ ମୁଁ ଅନୁଭବ ବି କରିଛି ଶିକ୍ଷକତା କରିବା ଆଦୌ ସହଜ ନୁହେଁ। ସମସ୍ତେ ପାଠ ପଢ଼େଇ ପାରିବେ, କିନ୍ତୁ ଗୋଟେ ପିଲାର ମାନସିକତାକୁ, ପିଲାକୁ ଗଢ଼ିବା ପାଇଁ ଯୋଉ ଗୋଟେ ଧ୍ୟାନ ରହିବା ଦରକାର, ସେଇଟାକୁ ମୁଁ ସବୁବେଳେ ମାନେ ଗୁରୁତ୍ୱ ଦିଏ ଯେ ନା ଏଇଟା ବୃତ୍ତି ନୁହେଁ, ନିହାତି ଭାବରେ ଗୋଟେ ବ୍ରତ।
0: ଆଜ୍ଞା ଆଜ୍ଞା।
1: ପିଲାଙ୍କୁ ଯୋଉ ପଢ଼େଇବାରେ ଯୋଉ ଆନନ୍ଦ, ସେ ମୁଁ ଭାବେ ଆଉ କୌଣସି ବୃତ୍ତିରେ ବୋଧେ ସେଟା ନାହିଁ। କାହିଁକିନା ପିଲା ହିଁ ଦେଶର ଭାବି ନାଗରିକ, ସେମାନେ କଞ୍ଚା ମାଟି, ଆଉ ଆମେ କୁମ୍ଭାର ହୋଇ ତାଙ୍କୁ ଯଦି ଗୋଟେ ସକାରାତ୍ମକ

0: ଦିଗରେ ସୃଜନାତ୍ମକ ଦିଗରେ ଆମେ ତାଙ୍କୁ ନେଇପାରିବା, ଗଢିପାରିବା, ତାହେଲେ ଗୋଟେ ସମୃଦ୍ଧ ରାଷ୍ଟ୍ର, ଗୋଟେ ସୁସ୍ଥ ସମାଜ ଆମେ ଗଠନ କରିପାରିବା।
1: ଆପଣ ତ ସଂସ୍କୃତରେ ସ୍ନାତକୋତ୍ତର କରିଛନ୍ତି ଏବଂ ଏମ୍ଫିଲ୍ ମଧ୍ୟ କରିଛନ୍ତି, ତେବେ ସଂସ୍କୃତ ଭଳି ବିଷୟଟି ପ୍ରତି ଆପଣ କାହିଁକି ଆଗ୍ରହୀ?
0: ସେଇଟା ଗୋଟେ ମଜା କଥା। ମୋର ଯେତେବେଳେ ପ୍ଲସ୍ ଟୁ ସରିଲା, ପ୍ଲସ୍ ଥ୍ରୀ ହେଲା, ଅନର୍ସ ଚୁଜ୍ କରିବାକୁ ହୁଏ, ମୋର ପଲିଟିକାଲ ସାଇନ୍ସ ହିଷ୍ଟ୍ରି ସବୁ ଭଲ ମାର୍କ ଥିଲା। କିନ୍ତୁ ଆମ ଘର ପାଖରେ ଜଣେ ଥିଲେ, ତାଙ୍କ ଝିଅ ମୁଁ ଆମେ ସାଙ୍ଗ ହେଇ ପଢ଼ୁଥିଲୁ, ସେ କହିଲେ କି ନାଇଁ ସଂସ୍କୃତକୁ ଦୁଇ ଜଣ ଯାକ ରଖ। ତାପରେ ମୁଁ ପଢ଼ିଲି ଯେ ସଂସ୍କୃତ ବି ମାନେ ବହୁତ ଜଟିଳ ରାସ୍ତା, ଏଇଟା ଡେପ୍ଥ ଏତେ। ମୁଁ ଏମ୍ଏ ଏମ୍ଫିଲ୍ କରିଛି ସତ, କିନ୍ତୁ ମୁଁ ଭାବିଛି କିଛି ପଢ଼ିନି।
1: ବର୍ତ୍ତମାନ ଦେଖୁଥିବେ ଯେ ସଂସ୍କୃତ ଭାଷା ପ୍ରତି ଏତେଟା ପିଲାମାନଙ୍କର ଆଗ୍ରହ ନାହିଁ, ସେମାନଙ୍କର ଅଭିଭାବକମାନଙ୍କର ଆଗ୍ରହ ନାହିଁ, ତେବେ ଆପଣ କେମିତି ସେମାନଙ୍କୁ ଆକୃଷ୍ଟ କରିଥାନ୍ତି?
0: ନିର୍ବିବାଦରେ କହିବି, ଏଇ ସଂସ୍କୃତକୁ ହିଁ ଯଦି ଆମେ ସମ୍ମାନ ଦେବା, ନିହାତି ଭାବରେ ଆମର ସଂସ୍କାର, ଆମର ଯୋଉ ନୀତି ଆଦର୍ଶ ଆଜି ଭୁଷୁଡ଼ି ପଡ଼ିଛି, ଭୌତିକ ଜୀବନ ଆମକୁ ଅତିଷ୍ଠ କରୁଛି, ତେଣୁ ଆମେ ନିଶ୍ଚିତ ଭାବରେ ଗୋଟେ ସଂସ୍କାରମୂଳକ ଜୀବନ ପାଇଁ ଆମେ ଏଠି ପାଇପାରିବା ସହଯୋଗ। ବର୍ତ୍ତମାନ ବାହାର କଣ୍ଟ୍ରିରେ ବି ସେମାନେ ସଂସ୍କୃତ ଶିକ୍ଷାକୁ ଗୁରୁତ୍ୱ ଦେଉଛନ୍ତି, ଏବଂ ଯୋଉ କମ୍ପ୍ୟୁଟର ପାଇଁ ବେଷ୍ଟ ତାର କୋଡିଂ ଲାଙ୍ଗୁଏଜ୍ ବର୍ତ୍ତମାନ ମଧ୍ୟ କୁହାଯାଉଛି। ଯେ ନା ସଂସ୍କୃତର ବ୍ୟାକରଣବିତ୍ ଯୋଉ ପାଣିନୀ ଲେଖିଛନ୍ତି, ତାଙ୍କର ଯୋଉ ଅଛି ଯୋଉ ସୂତ୍ର ସବୁ, ଚତୁର୍ଦ୍ଦଶ ମାହେଶ୍ୱରୀ ସୂତ୍ର ସଂକ୍ଷେପରେ ସୂତ୍ର ଲେଖିଛନ୍ତି, ସେ ହେଉଛି ବେଷ୍ଟ।
1: ଆପଣ ବର୍ତ୍ତମାନ କୋଉ ଶ୍ରେଣୀର ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି?
0: ମୁଁ ଅଷ୍ଟମ ନବମ ଦଶମର ପିଲାମାନଙ୍କୁ ସଂସ୍କୃତ ପଢ଼ାଏ, ଏବଂ ତା ସହିତ ନବମ ଦଶମ ପିଲାଙ୍କୁ ମାତୃଭାଷା ଓଡ଼ିଆ ଦୁଇଟା ଯାକ କ୍ଲାସ୍ରେ ପଢ଼ାଏ। ମୁଁ ସବୁବେଳେ ସତତ ସଚେତନତା ଆଉ କର୍ମତତ୍ପର ହେବାର ସମୟ ବୋଲି ସେହି ସମୟକୁ ଭାବେ। କାରଣ ଛାତ୍ରଛାତ୍ରୀ ଯୋଉ ବାପା ମା ଆମ ପାଖରେ ଛାଡ଼ି ଦେଇଛନ୍ତି 10ଟା 4ଟା, ଛାତ୍ରଛାତ୍ରୀଙ୍କର ଯୋଉ ସବୁ ଦାୟିତ୍ୱ ସେ ସମୟରେ ଆମର, ବିଦ୍ୟାଳୟକୁ ବିଦ୍ୟାର ମନ୍ଦିର ବା ଜ୍ଞାନର ମନ୍ଦିର ବୋଲି କହିପାରିବା। ପିଲାମାନେ ଆମ ପାଖରେ 10ଟା 4ଟା ରହୁଛନ୍ତି, ତେଣୁ ଆମେ ସେହି ସମୟକୁ କର୍ମତତ୍ପର ହେବାର ସମୟ ବୋଲି ମୁଁ ଭାବେ। ସେମାନଙ୍କୁ ଗଢିବା ପାଇଁ ପ୍ରକୃଷ୍ଟ ଅବସର ଆମକୁ ମିଳିଛି, ତେଣୁ ଏ ସୁଯୋଗକୁ ଆମେ ହାତଛଡ଼ା କରିବା ଉଚିତ ନୁହେଁ।
1: ଆଜ୍ଞା, ଆପଣ ତ ଗୋଟେ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଛନ୍ତି, ତେବେ ବର୍ତ୍ତମାନ ଯୋଉ ପିଲାଙ୍କର ବୌଦ୍ଧିକ ଜ୍ଞାନର ବିକାଶ ଏବଂ ସେମାନଙ୍କୁ ଯୋଉ ନୈତିକ ଶିକ୍ଷାର ଯୋଉ ଆବଶ୍ୟକତା ରହିଛି ସେ ବିଷୟରେ ଟିକେ କୁହନ୍ତୁ।
0: ବିଦ୍ୟାଳୟରେ ଯୋଉ ଶିକ୍ଷାଦାନ ସବୁ ହେଉଛି ସେ ଏବେ ବହୁତ ମଡିଫାଏ ହେଇଛି।
1: ଆଜ୍ଞା,
0: ବିଭିନ୍ନ ବିଷୟ ଯୋଉ ପଢାଯାଏ, ଗଣିତ, ବିଜ୍ଞାନ, ତା ଦ୍ୱାରା ଗୋଟେ ପିଲାର ନିହାତି ଭାବେ ଜ୍ଞାନର ଅଭିବୃଦ୍ଧି ଘଟିବ। ଇଂରାଜୀ, ଓଡ଼ିଆ, ହିନ୍ଦୀ, ସଂସ୍କୃତ ଯୋଉ ଭାଷା ଜ୍ଞାନ, ତା ଦ୍ୱାରା ତାର ବଢିବ, ସୃଜନ ଶକ୍ତି ବଢିବ। ଆଉ ଇତିହାସ, ରାଜନୀତି, ବିଜ୍ଞାନରେ ସେ କ'ଣ ଆମର ଐତିହ୍ୟ, ଅତୀତ ଏବଂ ସଂସ୍କୃତିକୁ ସେ ଜାଣିପାରିବ। ଏବେ ଆହୁରି ଦୁଇ ପାଦ ଆଗକୁ ଶିକ୍ଷା ବ୍ୟବସ୍ଥା ବଢି ଚାଲିଛି। ଛାତ୍ରଟି ପାଇଁ ଗୋଟେ ସ୍ମାର୍ଟ କ୍ଲାସରୁମ୍ ପ୍ରୋଭାଇଡ୍ ହେଇଛି, ପ୍ରୋଜେକ୍ଟର ମାଧ୍ୟମରେ ବୋଥ୍ ଅଡିଓ ଭିଡିଓ ଦ୍ୱାରା ଆମେ ତାଙ୍କୁ ପଢ଼େଇ ପାରୁଛୁ। ତାଦ୍ୱାରା ଆମେ ଦେଖୁଛୁ ଛାତ୍ରଛାତ୍ରୀଙ୍କ ଭିତରେ ଅଧିକ ଆଗ୍ରହ ଆସୁଛି, କାରଣ ଗୋଟେ ବହି ପଢ଼ିକି ଯୋଉ ଗୋଟେ ଧାରାବାହିକ ଭାବରେ ପଢ଼ୁଥିଲେ ତାଙ୍କ ଭିତରେ ବହୁତ ଇଣ୍ଟରେଷ୍ଟ ବଢ଼ିଯାଉଛି। ସେ ଯୋଉ ଭିଜୁଆଲାଇଜ୍ ଦ୍ୱାରା ଆମେ ଦେଖିପାରୁଛୁ, ଆଉ ତାଙ୍କର ଗ୍ରହଣଶୀଳତା ବଢ଼ିଛି। ତା ଛଡ଼ା ସାଇନ୍ସ ଲାବୋରେଟୋରୀ ଉନ୍ନତ କରାଯାଇଛି, ଡିଜିଟାଲ ଲାଇବ୍ରେରୀର ସୁବିଧା କରାଯାଇଛି, ଭୋକେସନାଲ ଏଜୁକେସନ ମଧ୍ୟ ରହିଛି ଯୋଉଥିରେ ଆଇଟି, ଅଟୋମୋବାଇଲ, ଟୁରିଜିମ୍ ଆଦି ସେମାନେ ପଢ଼ିପାରୁଛନ୍ତି। ତା ଛଡ଼ା ନବମ ଦଶମରେ 4ଟି କ୍ଲବ ରହୁଛି, ଗୋଟେ ହେଉଛି ସାହିତ୍ୟ ସୃଜନୀ, କ୍ରୀଡ଼ାଙ୍ଗନ, କୌଶଳୀ, ଜିଜ୍ଞାସା। ତାଦ୍ୱାରା ଛାତ୍ର ନିଜର ରୁଚି ଅନୁସାରେ ଏବଂ ସାମର୍ଥ୍ୟ ଅନୁସାରେ ସେ କ୍ଲବରେ ଜଏନ୍ କରିବ ଏବଂ ନିଜର ବୌଦ୍ଧିକ ଜ୍ଞାନର ବିକାଶ କରିପାରିବ।
1: ଆଜ୍ଞା,
0: ନୈତିକ ଶିକ୍ଷାର ବିକାଶ ଆଉ ଆବଶ୍ୟକତା ନିହାତି ଭାବରେ ସମାଜରେ ଦରକାର। ଆମେ ଭୌତିକ ବା ବସ୍ତୁବାଦୀ ଦୁନିଆରେ ବହୁତ କିଛି ଡେଭଲପ କଲେଣି, କିନ୍ତୁ ବର୍ତ୍ତମାନ ସମାଜରୁ ଯୋଉ ନୀତି ଆଦର୍ଶଠୁ ଦୂରେଇ ଯାଉଛି। ଛାତ୍ର ସମାଜ ବର୍ତ୍ତମାନ ବିଶୃଙ୍ଖଳିତ, ଯୁବ ସମାଜ ବର୍ତ୍ତମାନ ଡିପ୍ରେସନକୁ ଯାଉଛି, ଯୋଉ ଡିପ୍ରେସନରୁ ଆତ୍ମହତ୍ୟା ପ୍ରବଣତା ତା ଭିତରେ ବଢି ଚାଲିଛି। ତେଣୁ ବିଦ୍ୟାଳୟରେ ମୋରାଲ ଏଜୁକେସନର ନିହାତି ଆବଶ୍ୟକତା ରହୁଛି। ଏବେ ବହୁ ପରିମାଣରେ ଆମେ ଦେଖୁଛୁ ଜାତୀୟ ଦିବସ ସହିତ ମହାପୁରୁଷ ଯୋଗ ଜନ୍ମାଙ୍କର ବିଭିନ୍ନ ଧର ଯୋଗ ଦିବସ, ସଡ଼କ ସୁରକ୍ଷା ଦିବସ, ଏମିତି ସବୁ ଯୋଉ ବିଭିନ୍ନ ସବୁ କରାଯାଉ, ପିଲାମାନେ ତା ଦ୍ୱାରା ଅନୁପ୍ରାଣିତ ହେଉଛନ୍ତି, ନୈତିକତାର ତାଙ୍କ ଉପରେ ଛାପ ରହିଯାଉଛି। ଯେତେବେଳେ ପ୍ରଥମେ ବିଦ୍ୟାଳୟକୁ ସେ ପ୍ରବେଶ କରୁଛି, ଗୋଟେ ସମବେତ ପ୍ରାର୍ଥନା କ୍ଲାସର ବ୍ୟବସ୍ଥା କରିଛୁ, ତା ଫଳରେ ସେ ଗୋଟେ ସ୍ଥିର ଶୃଙ୍ଖଳିତ ହେଉଛି ଏବଂ ତା ଛଡ଼ା ଆମେ ଦେଶାତ୍ମବୋଧକ ବନ୍ଦେ ମାତରମ୍ ବନ୍ଦେ ଉତ୍କଳ ଜନନୀ ତା ଭିତରେ ଦିଆଯାଉଛି, ଫଳରେ ସେ ଗୋଟେ ଦେଶ ଜାତି ପ୍ରତି ଅନୁରକ୍ତି ବି ରହିବ। ତା ଛଡ଼ା ମୁଁ ବିଶେଷ କହିବି, ଆମେ ବିଦ୍ୟାଳୟକୁ ମଣିଷ ତିଆରି କାରଖାନା କହୁଛୁ, ଏଠାରେ ଶିକ୍ଷକ ହିଁ ଗୋଟେ ଛାତ୍ରର ରୋଲ ମଡେଲ, ଗାଇଡ, ବେଷ୍ଟ ଫ୍ରେଣ୍ଡ। ତେଣୁ ଶିକ୍ଷାଦାନ ସହିତ ଆମେ ଶିକ୍ଷକ ସମାଜ ଆମର ଆଚରଣ, ଉଚ୍ଚାରଣ, ପୋଷାକ ପରିଚ୍ଛଦର ଛାପ ମଧ୍ୟ ଆମେ ଛାତ୍ରଛାତ୍ରୀଙ୍କ ଉପରେ ଛାଡ଼ିଦିଅନ୍ତି। ତେଣୁ ଆଜିର ସମାଜ ପାଇଁ ଆମେ ଭାବି

0: ବା ଯେ ସଭ୍ୟା ଗୋଟେ ବିଦ୍ୟାଳୟ ନୁହେଁ, ହେଉଛି ଗୋଟେ ପ୍ରୟୋଗଶାଳା ଯୋଉଟାକି ଆମେ ସମାଜକୁ ଗଢିବା ପାଇଁ ଆମର ପ୍ରତିବଦ୍ଧତା ରହିବା ପ୍ରତିଟି ଶିକ୍ଷକ ପାଖରେ ଦରକାର। ଆମେ ପ୍ରଥମ ବେଞ୍ଚରୁ ଶେଷ ବେଞ୍ଚ ପର୍ଯ୍ୟନ୍ତ ପ୍ରତିଟି ପିଲାକୁ ନଜରରେ ରଖିବା, ତାର ଯୋଉ କ୍ଲାସରୁମ୍ ବାହାରେ କ'ଣ ଆଟିଚ୍ୟୁଡ୍ ତାକୁ ମଧ୍ୟ ନଜର ଦେବା। ଯଦି କିଛି ତାର କିଛି ଭୁଲ ତ୍ରୁଟି କି ଅଭାବନୀୟ ବ୍ୟବହାର ଆମେ ଦେଖିଲେ ତାଙ୍କ ଗାର୍ଡିଆନ ସହିତ ପରାମର୍ଶ କରିବା ଏବଂ ତାକୁ ଗୋଟେ ନୀତି ଆଦର୍ଶରେ ବାନ୍ଧିବା।
1: ଆଜ୍ଞା, ତେବେ ସରକାର ପିଲାମାନଙ୍କର ବିକାଶ ପାଇଁକି ଉନ୍ନତି ପାଇଁକି ବିଭିନ୍ନ ପ୍ରକାର ଯୋଜନାମାନ କରିଛନ୍ତି ଏବଂ ସେମାନଙ୍କୁ ଆତ୍ମନିର୍ଭରଶୀଳ କେମିତି କରାଯିବ ସେ ସମ୍ପର୍କରେ ମଧ୍ୟ ସେ ପଦକ୍ଷେପ ନେଉଛନ୍ତି, ତେବେ ସେ ବିଷୟରେ ଟିକେ କହିବେ କି?
0: ପୂର୍ବାପେକ୍ଷା ଶିକ୍ଷାର ବିକାଶକୁ ଲକ୍ଷ୍ୟ ରଖି ବର୍ତ୍ତମାନ ବହୁମୁଖୀ ଯୋଜନା ସରକାରଙ୍କ ତରଫରୁ କରାଯାଇଛି। ବିଦ୍ୟାଳୟ ସ୍ତରରେ ସବୁ ପିଲାମାନଙ୍କୁ ପୁସ୍ତକ ବଣ୍ଟନ, ମଧ୍ୟାହ୍ନ ଭୋଜନ, ତା ଛଡ଼ା ପୋଷାକ ଜୋତା ସବୁକିଛି ପ୍ରୋଭାଇଡ୍ କରାହଉଛି। ଆଉ ବିଶେଷ କରି ଯୋଉ ଲକ୍ଷ୍ୟ କରାଗଲା ଯେ ଡ୍ରପ୍ ଆଉଟ୍ ହେଇଯାଉଛନ୍ତି ପିଲା, ପାଠ ଛାଡ଼ି ଦେଉଛନ୍ତି, ସେତେବେଳେ ସେଇ ପିଲାଙ୍କୁ ଚିହ୍ନଟ କରି ପୁନର୍ବାର ଶିକ୍ଷା ପ୍ରଦାନ ପାଇଁ ଶିକ୍ଷକଙ୍କ ଭିତରେ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଯୋଜନା ଅନ୍ତର୍ଭୁକ୍ତ କରାଯାଇଛି। ତପସିଲଭୁକ୍ତ ଜାତି ଆଉ ଜନଜାତି ପିଲାଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଭତ୍ତା ରହିଛି। ଏ ଯେମିତି ତପସିଲଭୁକ୍ତ ଜନଜାତି ପିଲାଙ୍କ ପାଇଁ ମାଧବ ସିଂ ହାତ ଖର୍ଚ୍ଚ ପରି ସ୍ୱତନ୍ତ୍ର ଅର୍ଥ ମଧ୍ୟ ତାଙ୍କୁ ଯୋଗାଇ ଦିଆଯାଇଛି। ନବମ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଯୋଉ 4ଟି କ୍ଲବ ରହିଛି, ସାହିତ୍ୟ ସୃଜନୀ, କ୍ରୀଡ଼ାଙ୍ଗନ, କୌଶଳୀ, ଜିଜ୍ଞାସା, କେବଳ ପିଲାଟି କ'ଣ ପାଠ ପଢିବାନି, ଏଇ ଯୋଉ 4ଟି କ୍ଲବ ନିଜ ରୁଚି ଅନୁସାରେ ସେ ଖେଳ, ସାହିତ୍ୟ, କମ୍ପ୍ୟୁଟର ଆଦିର ମଧ୍ୟ ସ୍ୱତନ୍ତ୍ର ଭାବରେ ନିଜର ପରିଚୟ ଦେଇପାରିବ, ତାର ପ୍ରତିଭାକୁ ସେ ବିକଶିତ କରିପାରିବ, ସେ ଗୋଟେ ଭଲ କବି କି ଲେଖକ ହେଇପାରିବ, ଭଲ ଖେଳାଳିଟେ ହେଇପାରିବ ବା କମ୍ପ୍ୟୁଟର କ୍ଷେତ୍ରରେ ସେ ତାର କମ୍ପ୍ୟୁଟର ଜ୍ଞାନ ହାସଲ କରିପାରିବ। ଏହା ଛଡ଼ା ଭୋକେସନାଲ ଏଜୁକେସନ ଭାବେ ଯୋଉ ଆଇଟି ଶିକ୍ଷା, ଅଟୋମୋବାଇଲ ଭେହିକିଲ ସମ୍ବନ୍ଧୀୟ ଶିକ୍ଷା ତାକୁ ଦିଆଯାଇଛି, ମଧ୍ୟ ତାର ଭବିଷ୍ୟତରେ ଉନ୍ନତି ସେ କରିପାରିବ।
1: ଏହିସବୁ ଶିକ୍ଷା ପାଇବା ଦ୍ୱାରା ସେ ଆତ୍ମନିର୍ଭରଶୀଳ ମଧ୍ୟ
0: ହେଇପାରିବ। ସ୍ମାର୍ଟ କ୍ଲାସ ରୁମ୍ର ବ୍ୟବସ୍ଥା ମଧ୍ୟ ପିଲାର ଶିକ୍ଷାକୁ ଅଧିକ ଫଳପ୍ରଦ କରୁଛି। ଏବେ ଆମର ହେଇଛି ଏନ୍ଇପି ଯୋଉ 2020 ଆଉ ପିଏମ୍ ଶ୍ରୀ ଯୋଉ ସ୍କୁଲ ସବୁ ଗଠନ ହେଇଛି, ସିଏ ବର୍ତ୍ତମାନ ଗୋଟେ ବିଦ୍ୟାଳୟ ମୁଁ ଭାବୁଛି ବୋଧେ ପ୍ରୟୋଗଶାଳା ହେଇଯାଇଛି। ଶିକ୍ଷାର ଗୁଣବତ୍ତା ନବସୃଜନକୁ ଯଦି ଛାତ୍ର ସେଥିରେ ତାର ଅଧିକାର ସାବ୍ୟସ୍ତ କରିପାରୁଛି ଏବଂ ଭବିଷ୍ୟତରେ ଗୋଟେ ଆତ୍ମନିର୍ଭରଶୀଳ ମଣିଷ ସେ ହେଇପାରିବ ବୋଲି ମୁଁ ବିଶ୍ୱାସ କରେ।
1: ଆଜ୍ଞା, ତେବେ ଆପଣ ଶିକ୍ଷକତା ଛଡ଼ା ଆଉ କୋଉଥିରେ ରୁଚି ରଖନ୍ତି?
0: ମୋର ପେଶା ଶିକ୍ଷକତା, କିନ୍ତୁ ମୋର ପଢିବାରେ ବହୁତ ନିଶା ବା ଝୁଙ୍କ। ମୁଁ ଗୋଟେ ଭଲ ଆଉ ନିରନ୍ତର ପାଠକଟିଏ। ମୁଁ ଯେତେବେଳେ ସମୟ ପାଇଁ ମୋର କର୍ମଜୀବନରୁ ଖବରକାଗଜ, ବିଭିନ୍ନ ପତ୍ରପତ୍ରିକା ଆଉ ପୁସ୍ତକ ଅଧ୍ୟୟନ ମୁଁ କରେ ଆଉ ଲେଖାଲେଖି ବି କରେ। ଆଧୁନିକ କବିତା, ଗୀତି କବିତା, ଶିଶୁମାନଙ୍କ ପାଇଁ ଗୀତ, ଗପ, ଛୋଟ ନାଟକ ଏବଂ ନିୟମିତ ସ୍ତମ୍ଭ ମଧ୍ୟ ଲେଖି ମୁଁ ସମ୍ବାଦପତ୍ରକୁ ଦିଏ। ତା ଛଡ଼ା ମୋର ଗୋଟେ କିଚେନ୍ ଗାର୍ଡେନ୍ ରଖିଛି, ଯୋଉକି ଋତୁ ଅନୁସାରେ ଫୁଲ, ବିଭିନ୍ନ ପନିପରିବା, ବିଭିନ୍ନ ପ୍ରକାର ଶାଗ ଯୋଉଟାକି ମୁଁ ବିନା ସାରରେ ସେଠି ଉପଜାଏ। ଆଉ ଗୋଟେ ସଉକ ରହିଛି ମୋର ରୋଷେଇ କରି ଅନ୍ୟକୁ ଖୁଆଇବା, ପାରମ୍ପରିକ ପିଠା ପଣା ଲଡୁ, ଆକୁ ଛାଡ଼ିଦେଲେ କେକ୍, ଆଇସ୍କ୍ରିମ୍, ଜୁସ୍ ଆକୁ ମୁଁ ନିୟମିତ କରେ ଏବଂ ବଡ଼ି ପାମ୍ପଡ଼ ଆଚାର ମୁଁ ସବୁବେଳେ କରିବାରେ ଆନନ୍ଦ ପାଏ।
1: ଆଜ୍ଞା,
0: ଭଲ ଡ୍ରଇଂ ମୋର ହୁଏ, ତେଣୁ ନିଜେ ଚିତ୍ର ଆଙ୍କି ପିପିଲର ଚାନ୍ଦୁଆକୁ ମୁଁ କରେ, ୱାଲ୍ ହ୍ୟାଙ୍ଗିଙ୍ଗ, କୋଥଳୀ, ବ୍ୟାଗ୍ ସବୁ ତିଆରି କରେ।
1: ଆଜ୍ଞା,
0: ତାପରେ ସ୍କୁଲ ଗୋଟେ ମୁଁ ଭାବେ ଗୋଟେ ବଡ ପ୍ଲାଟଫର୍ମ ଆମ ପାଇଁ, କାହିଁକିନା ମୁଁ ଯୋଉ ନିଜେ ନାଟକ ଲେଖେ ଛୁଆମାନଙ୍କୁ ଶିଖାଏ ଆଉ ତାଙ୍କୁ ଅଭିନୟ ବି ଶିଖାଏ, ଯେକୌଣସି ଫଙ୍କସନ ଆମର ହୁଏ, ଆଜିକାଲି ତ ଏକ୍ସଟ୍ରା କରିକୁଲାର ଆକ୍ଟିଭିଟି ଉପରେ ଗୁରୁତ୍ୱ ଦିଆହଉଛି, ତେଣୁ ସେଇଗୁଡାକୁ ମୋର ଯୋଉ ଭାବେ ମୋର ଅବଶେଷ ମୁଁ ମୋ ପିଲାଙ୍କ ଭିତରେ ମୁଁ ତାକୁ ପୂରଣ କରିବାକୁ ଚାହେଁ ଏବଂ କରେ ବି।
1: ଆପଣ ଅଭିନୟ ମଧ୍ୟ କରିବାକୁ ପସନ୍ଦ କରନ୍ତି?
0: ଆଜ୍ଞା,
1: ଆପଣ ଅଭିନୟ କରିଛନ୍ତି କୋଉଠି?
0: ଆଜ୍ଞା, ଆମର ଯୋଉ ସ୍ଥାନୀୟ ନାଟ୍ୟ ସଂସ୍ଥା ରହିଛି ତା ମାଧ୍ୟମରେ ମୁଁ କେତେକ ମଞ୍ଚରେ ନିଜର ଅଭିନୟ କରିଛି।
1: ଆଜ୍ଞା,
0: ଆଉ ଗୋଟେ ବେସରକାରୀ ଚ୍ୟାନେଲରେ ମୁଁ ଧାରାବାହିକରେ ମଧ୍ୟ 4-5ଟା ଏପିସୋଡ କରିଛି।
1: ଆଜ୍ଞା,
0: ଆଉ 2ଟି ଡକ୍ୟୁମେଣ୍ଟାରୀ ଫିଲ୍ମରେ ମଧ୍ୟ ରୋଲ କରିଛି। ତା ଛଡ଼ା ମୋର ସଙ୍ଗୀତର ମଧ୍ୟ ରୁଚି ଅଛି, ମୁଁ ସଙ୍ଗୀତ ଶୁଣିବାକୁ ଭଲ ପାଏ ଆଉ ଏବେ ମଧ୍ୟ ମୁଁ ଯୋଉ ହିନ୍ଦୁସ୍ତାନୀ ଭୋକାଲରେ ମୁଁ ଥାର୍ଡ ଇୟର ଷ୍ଟୁଡେଣ୍ଟ।
1: ଆଜ୍ଞା, ତ କ'ଣ ସବୁ ଆପଣ ପଢାପଢି କରନ୍ତି, କୋଉ ପ୍ରକାର ବହି ଆପଣଙ୍କୁ ଭଲ ଲାଗେ ପଢିବାକୁ?
0: ମୁଁ ଗଳ୍ପ ବହି ପଢେ, ତା ସହିତ ବେଶୀ ଛୋଟବେଳେ ମୁଁ ଡିଟେକ୍ଟିଭ ବହି ଗୁଡା ପଢୁଥିଲି, ମାନେ ଜାଣିନା ଇଏ ଗଳ୍ପ କି ଉପନ୍ୟାସ କି ଜୀବନୀ, ଯେକୌଣସି ବହି ମୋ ହାତକୁ ଆସିଲା କି ମୋ ନଜରରେ ପଡିଲା ମୁଁ ତାକୁ ପଢିକି ସାରିବା ମୋ କାମ। ଆଉ ଏମିତି ନିଶା ଯେ ଯଦି ପରୀକ୍ଷା 2-3 ଦିନ ଥିବା ବି ମତେ କିଏ ଗପ ବହି ଦିଏ ମୁଁ ତାକୁ ପଢିକି ସାରିଦେଇକି ତାପରେ ମୋ ପାଠପଢା ବହି ମୁଁ ପଢେ।
1: ଆଜ୍ଞା,
0: ପ୍ରତିଭା ରାୟ, ବିଭୂତି ପଟ୍ଟନାୟକ, ସାହିତ୍ୟ କ୍ଷେତ୍ରରେ ଓଡ଼ିଶାର ଯେଉଁ ଅବଦାନ ମୁଁ ସବୁବେଳେ

0: ଗର୍ବ କରେ ଯେ ମୁଁ ଓଡ଼ିଶାରେ ଜନ୍ମ ହେଇଛି ବୋଲି। ତେଣୁ ଯେଉଁ ପୂର୍ବସୂରୀମାନଙ୍କର ଉପେନ୍ଦ୍ର ଭଞ୍ଜ, ଦୀନକୃଷ୍ଣ ଦାସ, ରାଧାନାଥ ରାୟ, ଫକୀରମୋହନ ଏମାନଙ୍କ ସମସ୍ତଙ୍କ କୌଣସି ବାଛ ବିଚାର ନ କରିକି ପ୍ରତିଟି ବହିକୁ ମୁଁ ସମ୍ମାନ ଦିଏ ଏବଂ ପଢ଼େ।
1: ଆଜ୍ଞା,
0: ଆଉ ପ୍ରଥମେ ସ୍କୁଲ ଆଉ ତାପରେ କଲେଜ, ଏ ଯୋଉ ମେଗାଜିନ ବାହାରେ ମୁଁ ମଧ୍ୟ ସେଠି ଛୋଟ ଛୋଟ କବିତା ମଧ୍ୟ ମୁଁ ଦେଇଛି। ପରବର୍ତ୍ତୀ ସମୟରେ ବିଭିନ୍ନ ପତ୍ର ପତ୍ରିକାକୁ ଆମ ଜିଲ୍ଲା ବାହାରେ ଆଉ ଖବରକାଗଜରେ ତ ମୋର ତ ନିୟମିତ ସ୍ତମ୍ଭ ପ୍ରକାଶ ପାଉଛି। ଆଉ ନିଜର ମଧ୍ୟ ଗୋଟେ ମୋର ପାଠାଗାର କରିଛି, ଯୋଉକି ମୁଁ 2000 ଅଧିକ ବହି କିଣିକି ରଖିଛି। ବହି କିଣିବା ମଧ୍ୟ ଗୋଟେ ସଉକ ମୋର। ବିଗତ 2023, 2024 ଆଉ 2025 ଲଗାତାର ମୋର 3 ପୁସ୍ତକ ପ୍ରକାଶ ପାଇଛି। ଖବରକାଗଜ ମାନଙ୍କରେ ମୋର ଯୋଉ ସ୍ତମ୍ଭ ବାହାରେ ତାକୁ ନେଇକି ମୁଁ ଏକାଠି କରିକି 2 ପ୍ରବନ୍ଧ ପୁସ୍ତକ କରିଛି, ଯାହାର ନାମ ହେଉଛି ଉନ୍ମେଷ ପଥେ ଦିଗନ୍ତ ରେଖା, ଏବଂ ଶିଶୁ କବିତା ସଂକଳନ ଗୋଟିଏ ଶାମୁକା ଭିତରେ ମୋତି ମଧ୍ୟ ମୋର ପ୍ରକାଶ ପାଇଛି। ଆଉ ଆଧୁନିକ କବିତା, ଗୀତି କବିତା ମୁଁ ଲେଖେ, ନାଟକ ମଧ୍ୟ ଲେଖିଛି, ଯୋଉଟାକି ବହୁତ ଆହୁରି ସମୟ ଅଭାବରୁ ମୁଁ ପ୍ରକାଶ କରିପାରିନି, ଭବିଷ୍ୟତରେ ଯୋଜନା ଅଛି, ମୁଁ ପ୍ରକାଶ କରିବି।
1: ଆଜ୍ଞା, ଆପଣ କହିଲେ ଯେ ଆପଣ ପିଲାମାନଙ୍କ ପାଇଁ ବହି ମଧ୍ୟ ଲେଖିଛନ୍ତି, ତେବେ ସାଧାରଣ ସାହିତ୍ୟଠାରୁ ଶିଶୁ ସାହିତ୍ୟର ଦିଗ ଭିନ୍ନ, ତେବେ ଆପଣ ଯେତେବେଳେ ପିଲାମାନଙ୍କ ପାଇଁ କି ଲେଖା କିଛି ଲେଖନ୍ତି, ସେତେବେଳେ କୋଉ ବିଷୟକୁ ଆପଣ ଗୁରୁତ୍ୱ ଦିଅନ୍ତି ଏବଂ ତାକୁ ଆପଣ କବିତା ମାଧ୍ୟମରେ ପ୍ରକାଶ କରନ୍ତି?
0: କହିବାକୁ ଗଲେ ମୋର ଶିଶୁମାନଙ୍କ ପ୍ରତି ଗୋଟେ ଅହେତୁକ ଦୁର୍ବଳତା, ଆଉ ମୁଁ ସବୁବେଳେ ଭାବେ ଯେ ଏଇ ଶୈଶବଟା ହିଁ ମଣିଷ ସମାଜରେ ରହିଯାଆନ୍ତା କି, ଶିଶୁ ସୁଲଭ ଆଚରଣ ବ୍ୟବହାର ରହିଲେ ଆମେ ଗୋଟେ ସେମିତି ଗୋଟେ ସରଳ ଜୀବନଯାପନ କରନ୍ତେ। ସେଥିପାଇଁ ମୁଁ ସ୍ଥାନ କାଳ ନିର୍ବିଶେଷରେ ଯୋଉ ଶିଶୁମାନଙ୍କ ଠାରୁ ଗୋଟେ ଆତ୍ମୀୟତାର ପରସ ଏ ସମାଜରେ ଅଛି, ତାକୁ ନେଇକି ମୁଁ ଅନୁପ୍ରାଣିତ ହୋଇଛି ଏବଂ ତାଙ୍କର ମାନସିକ, ଶାରୀରିକ ଓ ବୌଦ୍ଧିକ ବିକାଶ ପ୍ରତି ଦୃଷ୍ଟି ଦେବାକୁ ଯାଇ ମୁଁ ଛୋଟ ଗୀତ ଆଉ ଗପ ସବୁ ଶିଶୁମାନଙ୍କ ପାଇଁ ଲେଖେ। ଯେମିତି ମୋର ଗୋଟେ କବିତା ଅଛି, ସଞ୍ଚିବା ଆସ ଜଳ, ତା ଜୀବନରେ ସେ ଶିଖିପାରିବ ଯେ ଜଳକୁ ବି ସଞ୍ଚୟ କରିବା ଦରକାର। ସଞ୍ଚିବା ଆସ ଜଳ, ଡାମରା କାଉରେ ଡାମରା କାଉ, ଜଳ ଖୋଜି ଖୋଜି କୁଆଡେ ଯାଉ, ହେଲାଣି ଅଭାବ ଜଳ ଜଗତେ, ସଜାଗ ରହିବା ଆମେ ସମସ୍ତେ, ଜଳ ଆମ ପାଇଁ ଅମୃତ ସମ, ଜଳର ଅଭାବେ ବଡ ବିଷମ, ଶୋଷକୁ ମେଣ୍ଟାଇ ରଖେ ପରାଣ, ଜଳ ଅନ୍ୟ ନାମ ଅଟେ ଜୀବନ, ଜୀବନ ବଞ୍ଚାଏ ବିନ୍ଦୁଏ ଜଳ, ଜଳ ବିନା ସବୁ କାମ ଅଚଳ, ଦୂଷିତ ନ କରି ସାଗର ନଈ, ସ୍ୱଚ୍ଛତା ଭାବନା ଅନ୍ତରେ ବହି, ନିଜ ଖରଚରେ ଲଗାମ ଦେବା, ଜଳ ସଞ୍ଚିବାକୁ ଶପଥ ନେବା।
1: ଯେଉଁଭଳି ଭାବରେ ଜଳ ସଙ୍କଟ ଦେଖାଯାଉଛି, ସେ ସମୟରେ ପିଲାମାନଙ୍କୁ ଏ ସମ୍ପର୍କରେ ଅବଗତ କରାଇବା, ସେମାନଙ୍କୁ କେମିତି ପାଣିକୁ ସଞ୍ଚୟ କରିବାକୁ ହେବ ସେ ଦିଗରେ ସେମାନଙ୍କୁ ପ୍ରେରଣା ଦେବା ପାଇଁ କି ଖୁବ୍ ସୁନ୍ଦର କବିତାଟିଏ ତ ଆପଣ ପଢ଼ି ଶୁଣାଇଲେ।
0: ଶିଶୁମାନଙ୍କ ମନକୁ ସୁହାଇଲା ପରେ ସାହିତ୍ୟ ଲେଖାଯିବା ଦରକାର। ଆମେ ସାହିତ୍ୟ ଜଗତରେ ଦେଖନ୍ତି ଗଳ୍ପ, ଉପନ୍ୟାସ ବା ଆଉ ଯାହା ଲେଖାଯାଉଛି, ଶିଶୁ ସାହିତ୍ୟ କମ୍ ଲେଖାହେଉଛି। ତେଣୁ ମୋର ଯତ୍କିଞ୍ଚିତ ମୁଁ ଚେଷ୍ଟା କରେ ତେଣୁ ଶିଶୁ ସାହିତ୍ୟ ଲେଖିବା ପାଇଁ।
1: ଏଛଡ଼ା ଆପଣ କହିଲେ ଯେ ଆପଣ ପ୍ରବନ୍ଧ ମଧ୍ୟ ଲେଖନ୍ତି, ବିଭିନ୍ନ ପତ୍ରପତ୍ରିକାକୁ ଲେଖିକିରି ସ୍ତମ୍ଭ ସବୁ ଦିଅନ୍ତି, ତେବେ ସେ ବିଷୟରେ ଟିକେ କହିବେ କି କୋଉ ବିଷୟକୁ ନେଇକି ଆପଣ ଲେଖନ୍ତି?
0: ପ୍ରଥମେ ସ୍ତମ୍ଭ କ'ଣ ମୋତେ ଜଣା ନଥିଲା, ଯେତେବେଳେ ଖବରକାଗଜ ପଢ଼ିଲି ରେଗୁଲାର କଲେଜ ପିରିୟଡ୍ରେ, ସେତେବେଳେ ସମ୍ପାଦକୀୟ ପୃଷ୍ଠାଟାଙ୍କ ପ୍ରତି ଆକର୍ଷଣ ଯେ ଗୋଟେ ନିର୍ଦ୍ଦିଷ୍ଟ ବିଷୟକୁ ନେଇକି, ସମସ୍ୟାକୁ ନେଇକି, ଘଟଣାକୁ ନେଇକି ଗୋଟେ ବିଶଦ ଆଲୋଚନା ଲେଖାଯାଇଛି, ତେଣୁ ସେଇ ଖବରକାଗଜର ସେଇ ଫର୍ଦ୍ଦଟିକୁ ମୁଁ ତାକୁ ପଢ଼ିସାରିଲା ପରେ ବି ସାଇତି ରଖେ। ଯେଉଁ ଘଟଣା, ଦୁର୍ଘଟଣା, ସମସ୍ୟା ସବୁ ସମାଜରେ ଘଟୁଛି, ତା ପ୍ରତି ଯେଉଁ ଆମର ନକାରାତ୍ମକ ସକାରାତ୍ମକ ପରିବର୍ତ୍ତନ, ତାକୁ ନେଇକି ମୋର ଇଚ୍ଛା ହେଲା, ମୁଁ ତାପରେ ସ୍ତମ୍ଭ ଲେଖି ଚାଲିଲି ଏବଂ ତାକୁ ସମ୍ବାଦପତ୍ର ପ୍ରେରଣ କଲି। ମୁଁ ଭାବେ ଯେ ସାହିତ୍ୟ ଗୋଟେ ସମାଜର ହିତ ସାଧନ ପାଇଁ ଉଦ୍ଦିଷ୍ଟ, ତେଣୁ ମୁଁ ସବୁବେଳେ ଯୋଉ ସାମ୍ପ୍ରତିକ ସମସ୍ୟା ତାର ସମାଧାନର ସୂତ୍ରକୁ ନେଇକି ମୁଁ ଲେଖେ, ସେଥିରେ ଗୋଟେ ସତ୍ୟ ଆଉ ତଥ୍ୟ ରହିଛି, ଲୋକମାନେ ବି ସଚେତନ ହେବେ, ପ୍ରଶାସନ ବି ପ୍ରତିକାର କରିବ, ଗୋଟେ ସୁନ୍ଦର ଦୁନିଆ ଆମେ ଦେଖିପାରିବା।
1: ଆଜ୍ଞା, ଆପଣ କୋଉ ସବୁ ବିଷୟକୁ ନେଇ ଲେଖନ୍ତି?
0: ନାରୀକୁ ନେଇକି ବହୁତ କିଛି ଘଟଣା ଦୁର୍ଘଟଣା ଘଟୁଛି, ତେଣୁ ନାରୀଙ୍କ ଉପରେ ମୁଁ ଅନେକ ଗୁଡ଼ିଏ ଲେଖିଛି। ଆଉ ଗୋଟେ ଏବେ ଦେଖିଥିବା ସମାଜରେ ବହୁତ ଶିଶୁ ବର୍ତ୍ତମାନ ଅଟିଜିମ୍ ରୋଗରେ ଆକ୍ରାନ୍ତ, ତେଣୁ ଅଟିଜିମ୍ ଆମ ପାଇଁ ଗୋଟେ ଆହ୍ୱାନ, ସେ ବିଷୟରେ ସଚେତନତା ସୃଷ୍ଟି କରିବା ତାପରେ ମୁଁ ଲେଖିଛି। ଆଉ ଗୋଟେ ହେଉଛି ଆମର ବର୍ତ୍ତମାନ ପରିବାର ବା ସମାଜକୁ ଲକ୍ଷ୍ୟ କଲେ ବର୍ତ୍ତମାନ ବୃଦ୍ଧ ବୃଦ୍ଧାମାନେ ଅସହାୟ, ସେମାନଙ୍କ ପ୍ରତି କାହାର ନଜର ନାହିଁ, ତାଙ୍କ ପ୍ରତି ସମୟ ନାହିଁ, ତାପରେ ଗୋଟେ ମୁଁ ବି ଲେଖିଛି ସ୍ତମ୍ଭ। ଆଜ୍ଞା, ଆମେ ବର୍ତ୍ତମାନ ଗୋଟେ ଡିଜିଟାଲ ୱାର୍ଲଡରେ ବାସ କରୁଛନ୍ତି, ପ୍ରତି ମୁହୂର୍ତ୍ତରେ ଆମେ ମୋବାଇଲ ଉପରେ ନିର୍ଭରଶୀଳ, କିନ୍ତୁ ତାକୁ ନେଇକି ବି ଅପରାଧ ପ୍ରବଣ ମାନସିକତା ଯେଉଁମାନଙ୍କର, ସେମାନେ ମଧ୍ୟ ଆମକୁ ଠକିବାରେ ବ୍ୟସ୍ତ ଅଛନ୍ତି, ଆମେ ପ୍ରତି ମୁହୂର୍ତ୍ତରେ ବି ଠକେଇର ଶିକାର ହେଉଛନ୍ତି, ତେଣୁ ତାକୁ ନେଇକି ବି ମୋ ଉପରେ ମଧ୍ୟ ମୁଁ ଗୋଟେ ଆର୍ଟିକଲ ଲେଖିଛି।
1: ଆଜ୍ଞା, ତେବେ ଆପଣ ତ ସାହିତ୍ୟ କ୍ଷେତ୍ରରେ

0: କହିବାକୁ ଗଲେ ପ୍ରତ୍ୟେକ ଦିଗକୁ ଛୁଇଁଛନ୍ତି, କବିତା ଲେଖିଛନ୍ତି, ପ୍ରବନ୍ଧ ଲେଖିଛନ୍ତି, ଶିଶୁ କବିତା ମଧ୍ୟ ଲେଖିଛନ୍ତି। ତେବେ ଆଜି ଆମକୁ କବିତାଟିଏ ପଢ଼ି ଶୁଣେଇବେ କି?
1: ଆଜ୍ଞା। କବିତାର ଶୀର୍ଷକ ଅଛି ମା। ପରଶଟି ତୋର ଶୀତଳ ଜୋଛନା, ଆକଟ କଅଁଳ ଖରା, ମମତାର ଫଗୁ ଦେହେ ସାରା ବୋଳି, ଆନନ୍ଦେ ମୁହାତ୍ମ ହରା, ତୁ ସେହି ମା ପରା, ବିଶାଳ ହୃଦୟ ଆକାଶ ପରାଏ, ବାତ୍ସଲ୍ୟ ପ୍ରେମର ଧାର, ଜୀବନ ମରୁରେ ସାକ୍ଷାତ ଈଶ୍ୱର, ବାଣ୍ଟି ସଞ୍ଜୀବନୀ ନୀର, ନିଜଠାରୁ

0: ପାଇ ବାତ୍ସଲ୍ୟ ପ୍ରେମର ଧାର ଜୀବନ ମରୁରେ ସାକ୍ଷାତ ଈଶ୍ୱର ବାଣ୍ଟି ସଞ୍ଜୀବନୀ ନୀର ନିଜଠାରୁ ଆପଣାର କେମିତି କହିବି ଦୁନିଆ ବୁକୁରେ ସତେ କି ମୁଁ ଛୋଟ ଛୁଆ କଅଁଳ ଡେଣାମ ଦୃଢ଼ ହୋଇନାହିଁ ଉଡ଼ିବାକୁ ଖୋଜେ ରାହା ଖୋଜୁଥାଏ ତୋର ସାହା।
1: ମା ବାପା ବୋଧକର ଦେହାନ୍ତ ହୋଇଗଲାଣି, ଆଉ ସେଇ ମାଆର କଥା ଯେତେବେଳେ ମନେ ପଡ଼େ ତାକୁ ନେଇ ମୁଁ ଅନେକ କବିତା ମଧ୍ୟ ଲେଖିଛି, ତା ଭିତରୁ ଏଇ କବିତାଟି ଗୋଟିଏ।
2: ମାଙ୍କ ଉପରେ ଆପଣଙ୍କ ଖୁବ୍ ସୁନ୍ଦର କବିତାଟିଏ ତ ପଢି ଶୁଣେଇଲେ। ଆପଣ କହୁଥିଲେ ଯେ ଆପଣ ଗୀତ ବି ଶୁଣନ୍ତି, ରେଡିଓ ଶୁଣିବାକୁ ବହୁତ ଭଲ ପାଆନ୍ତି, ତେବେ ରେଡିଓରେ ଆପଣ କଣ ସବୁ କାର୍ଯ୍ୟକ୍ରମ ସବୁ ଶୁଣିବାକୁ ପସନ୍ଦ କରନ୍ତି?
1: ପିଲାଦିନରୁ ମୋର ଆଜି ପର୍ଯ୍ୟନ୍ତ ଯଦି ଭଲ ସାଙ୍ଗଟିଏ ବା ସାଥିଟିଏ ଥାଏ ସିଏ ହେଉଛି ରେଡିଓ। ମୁଁ ଯେକୌଣସି କାମ କଲେ ବି ରେଡିଓ ବାଜୁଥିବ, ପ୍ରଥମେ ବନ୍ଦନା ଏବଂ ଏବେ ବି ସୁଦ୍ଧା ମୁଁ ସବୁବେଳେ ସମ୍ବାଦକୁ ରେଡିଓରେ ହିଁ ଶୁଣେ।
2: ଆଜ୍ଞା।
1: ଆଉ ତା ଛଡା ପ୍ରଭାତ ପରିକ୍ରମା, ନାରୀ ମହଲ, ଯୁବବାଣୀ, ଶିଶୁ ସଂସାର ଏବଂ ନାଟକ, ରାତିର ସବୁ ନାଟକ ଗୁଡା ସବୁବେଳେ ଶୁଣେ। ଆଉ ଆଗରୁ କୃଷି ସଂସାରରେ ରବିବାରିଆ ଗୋଟେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହୁଏ ଏବଂ ତାକୁ ମୁଁ ଭଲ ଭାବରେ ଶୁଣେ। ତାର ପୁଣି ଲଟେରୀ ଥାଏ, ମୁଁ ଭାବେ ମୋର ଗୋଟେ ଲଟେରୀ ଉଠିଯିବ କି, ମୁଁ ତେଣୁ ପ୍ରତି ରବିବାର ଦିନ ମୁଁ ସେ କ୍ୱେଶ୍ଚେନ୍ ଆନ୍ସର ଆନ୍ସର ଲେଖି ସୋମବାର ସ୍କୁଲ ଯିବା ବାଟରେ ମୁଁ ପୋଷ୍ଟ କାର୍ଡ଼ଟିଏ ଡ୍ରପ୍ କରେ। ଆଉ ବିଶେଷ କରି ଗୀତ ଗୀତିକା, ଯୋଉ ଆମର ଶ୍ରୋତାଙ୍କ ଅନୁରୋଧରେ ଗୀତ, ମୁଁ ସବୁବେଳେ ଗୀତକୁ ଶୁଣେ।
2: ଆପଣ କୋଉ ପ୍ରକାର ଗୀତ ଶୁଣିବାକୁ ପସନ୍ଦ କରନ୍ତି?
1: ମୁଁ ସବୁ ଗୀତ ଶୁଣେ।
2: ଆପଣଙ୍କର ପ୍ରିୟ କଣ୍ଠଶିଳ୍ପୀ କିଏ?
1: ଅକ୍ଷୟ ମହାନ୍ତି, ଚିତ ଜେନା, ପ୍ରଣବ ପଟ୍ଟନାୟକ, ତୃପ୍ତି ଦାସ, ଏମାନଙ୍କର ବେଶୀ ମୋତେ
2: ଗୀତ
1: ପସନ୍ଦ ହୁଏ।
2: ଆଜ୍ଞା। ତେବେ ଆଜି ଆପଣ ଆମ ଷ୍ଟୁଡିଓକୁ ଆସିଛନ୍ତି, କଣ ଶୁଣିବାକୁ ଚାହିଁବେ?
1: ମୁଁ ପ୍ରଣବ ପଟ୍ଟନାୟକଙ୍କର ଗୋଟିଏ ଗୀତ ଶୁଣିବି,

0: ମା ମୋ ଭାଇ ଭଉଣୀଙ୍କର ନିହାତି ଭାବେ ସମ୍ପୂର୍ଣ୍ଣ ସହଯୋଗ ଅଛି ଏବଂ ନିଃସର୍ତ୍ତ ଭଲ ପାଇବା ହିଁ ମୋତେ ଆଗକୁ ବଢ଼ାଇବା ପାଇଁ ପ୍ରେରଣା ଦେଇଛି ଏବଂ ପ୍ରୋତ୍ସାହନ ମଧ୍ୟ ଦେଇଛି।
1: ଆପଣ କହୁଥିଲେ ଯେ ଆପଣ ସବୁବେଳେ କିଛି ନା କିଛି କାମରେ ବ୍ୟସ୍ତ ଥାନ୍ତି, ତଥାପି ଆପଣଙ୍କୁ ଯେତେବେଳେ ଟିକେ ଖାଲି ସମୟ ମିଳେ ସେଇ ଖାଲି ସମୟକୁ ଆପଣ କେମିତି ବିତେଇଥାନ୍ତି?
0: ଯୋଉ ଅବସର ମୋତେ ମିଳିଲା ସେତେବେଳେ ମୋର ଯୋଉ ଅଧା ଥିବା କାମକୁ ମୁଁ ସବୁ କରେ, ଆଉ ନିଜର ଯୋଉ ଲାଇବ୍ରେରୀ ଅଛି ସେଥିରେ ମୁଁ ପଢେ। ତା ଛଡା ଗୋଟେ ଲୋକ ପାଖରେ, ଗୋଟେ ସମାଜରେ ହଉ ପରିବାରରେ ହଉ, ଯାହାର ଆବଶ୍ୟକତା ଅଛି ତାକୁ, ମୋର ସମୟ ହଉ ଅର୍ଥ ହଉ, ସେଠି ଯାଇକି ମୁଁ ନିଜେ ତା ପାଖରେ ଠିଆ ହେଇକି ବୁଝେ, ତାକୁ ମୁଁ ସାହାଯ୍ୟ କରେ, ଯେକୌଣସି ନିଡି ପିପୁଲକୁ। ମୁଁ କହିପାରିବିନି ଏଇଟା ସମାଜ ସେବା, କିନ୍ତୁ ମୋ ପାଖରେ ଯେତେବେଳେ ଯୋଉ ସମ୍ଭାବନା ରହିଛି କାହାର କାମରେ ଲାଗିବା ପାଇଁ ମୁଁ ତାକୁ ହାତ ଛଡ଼ା କେବେ ବି କରେ ନା। ଆଉ ନିକଟରେ ଥିବା ବୃଦ୍ଧାଶ୍ରମ ସେଠିକି ମଧ୍ୟ ବେଳେବେଳେ ଯାଏ।
1: ଜଣେ ମଣିଷ କେମିତି ଏକା ସାଙ୍ଗରେ ନିଜ ଭିତରେ ଥିବା ଅନେକ ଗୁଡ଼ିଏ ପ୍ରତିଭାକୁ ସମୟ ଦେଇପାରିବ ଏବଂ ତାକୁ ପରିପ୍ରକାଶ କରିପାରିବ?
0: ଗୋଟିଏ ଲୋକ ମଲ୍ଟି ଟ୍ୟାଲେଣ୍ଟେଡ୍ ହେଇପାରିବ, ନିଜର ପ୍ରତିଭାକୁ ବହୁଳ ଭାବେ ପରିପ୍ରକାଶ କରିପାରିବ। ପ୍ରଥମେ ନିଜ ପାଖରେ ଆମକୁ ଆବିଷ୍କାର କରିହେବ ମୋର ରୁଚି କ'ଣ, ମୁଁ କୋଉ ଜିନିଷଟାକୁ ଭଲ ପାଉଛି ବା ମୁଁ କ'ଣଟେ କରିପାରିବି, ସେଇଟାକୁ ଆମେ ଜାଣିବା। ତାପରେ ସେଇଥିରେ ଧ୍ୟାନସ୍ଥ ହେବା, ତାପରେ ଯଦି ଗୋଟିଏ ଜିନିଷରେ ଆମେ ଦକ୍ଷତା ହାସଲ କରିଗଲେ ତାପରେ ଆଉ ଗୋଟେ ସୋପାନ ଚଢ଼ିବାରେ କିଛି ଅସୁବିଧା ହେବ ନାହିଁ। କିନ୍ତୁ ପ୍ରଥମେ ଆମ ଭିତରେ ଗୋଟେ ଶିଷ୍ୟପଣ ବା ଛାତ୍ର ଭଳି ଶିଖିବା, ଜାଣିବା ପାଇଁ ମନୋବୃତ୍ତି ରଖିବାକୁ ପଡିବ। ଯଦି ଆମେ ସବୁବେଳେ ଫ୍ଲେକ୍ସିବୁଲ ହେବା ଆମେ ନିଜେ ଶିଖିବା ପାଇଁ, ଜାଣିବା ପାଇଁ, ତେଣେ ସବୁ ଅସମ୍ଭବ କାମକୁ କରିପାରିବା। ଆଉ କଠିନ ପରିଶ୍ରମ ପାଖରେ ସବୁକିଛି ହାର ମାନିଯିବ ଏବଂ ସଫଳତା ନିଶ୍ଚୟ ତୁମ ପାଦ ଛୁଇଁବ। ପରିଶେଷରେ ଏତିକି କହିବି, ଆମେ ଯେଉଁ ପଦପଦବୀରେ ଥାଉ ନା କାହିଁକି, ଆମେ ପ୍ରଥମେ ମଣିଷ, ନିଜର ଯେତେ ବ୍ୟସ୍ତତା ଥିଲେ ମଧ୍ୟ ଆମେ ଗୋଟେ ସମ୍ବେଦନଶୀଳ ମଣିଷ ହୋଇ ସମାଜରେ ବାସ କରିବା ଏବଂ ଅନ୍ୟକୁ ସାହାଯ୍ୟ କରିବା ପାଇଁ ଚିନ୍ତା କରିବା ଏବଂ ଆଗଭର ହେବା ଉଚିତ।
1: ସତରେ ଜଣେ ମଣିଷ ଚାହିଁଲେ ଏକା ସାଙ୍ଗରେ ଅନେକ କାମ କରିପାରିବ, ତା ଭିତରେ ଥିବା ପ୍ରତିଭାକୁ ଲୋକଲୋଚନକୁ ଆଣିପାରିବ, ତେବେ ଏଥିପାଇଁ ଦରକାର ଟିକେ ଆନ୍ତରିକତା ଆଉ ପରିଶ୍ରମ। ଆପଣ ଆମ କାର୍ଯ୍ୟକ୍ରମରେ ସାମିଲ ହେଲେ, ଆପଣଙ୍କର ଜୀବନ ଅନୁଭୂତିର ଅନେକ କଥା ଆମ ସାଙ୍ଗେ ବାଣ୍ଟିଲେ। ଯେଉଁମାନେ ଏ କାର୍ଯ୍ୟକ୍ରମ ଶୁଣୁଛନ୍ତି ସେମାନେ ଆପଣଙ୍କ କଥାରୁ କିଛି ପ୍ରେରଣା ପାଇଥିବେ ବୋଲି ଆମେ ଆଶା କରୁଛୁ। ସେମାନଙ୍କ ଭିତରେ ଥିବା ପ୍ରତିଭାକୁ ସେମାନେ ପ୍ରକାଶ କରିବା ପାଇଁ କି ନିଶ୍ଚୟ ଚେଷ୍ଟା କରିବେ ବୋଲି ମଧ୍ୟ ଆମେ ଆଶା କରୁଛୁ। ଆପଣଙ୍କୁ ଆମର କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର। ଆଜିର ଆଳାପ କାର୍ଯ୍ୟକ୍ରମରେ ଶୁଣିଲେ ଅନସୂୟା ମହାପାତ୍ରଙ୍କ ସହ ସାକ୍ଷାତକାର। ହଁ, ଆଗ୍ରହ, ଇଚ୍ଛାଶକ୍ତି, ନିଷ୍ଠା, ନିରନ୍ତର ଉଦ୍ୟମ, କଠିନ ପରିଶ୍ରମ ଆଉ ଆତ୍ମବିଶ୍ୱାସ ହିଁ ମଣିଷକୁ ତାର ଲକ୍ଷ୍ୟ ପଥରେ ଆଗେଇ ଯିବା ପାଇଁ ଯେ ସାହସ ଦେଇଥାଏ ତା ନୁହେଁ, ତାକୁ ତା ଜୀବନରେ ସଫଳତା ମଧ୍ୟ ଆଣିଦେଇଥାଏ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଇ ରହୁଛି। ମୁଁ ନିର୍ମାଲ୍ୟ, ନମସ୍କାର।

0: ଆପଣ ଶିକ୍ଷକତା କରୁଛନ୍ତି, ଲେଖାଲେଖି କରୁଛନ୍ତି, ଅଭିନୟ ମଧ୍ୟ ମଝିରେ ମଝିରେ କରନ୍ତି, ତେବେ ଏତେ ଗୁଡ଼ିଏ କାମକୁ ଆପଣ ସମୟ କେମିତି ଦିଅନ୍ତି?
1: ସମୟ ହେଉଛି ଗୋଟିଏ ପାହାଚ ଯାହାକୁ ଆମେ ଚଢ଼ିଲେ ହିଁ ଜୀବନରେ ସଫଳତା ପାଇପାରିବା। ତେଣୁ ମୁଁ ନିଜ ଦୈନନ୍ଦିନ ଜୀବନକୁ ମୁଁ ପ୍ରପର ପ୍ଲାନିଂରେ କରେ। ଆସନ୍ତାକାଲି କ'ଣ କରିବି, ମୁଁ ଆଜି ରାତିରେ ଶୋଇବା ପୂର୍ବରୁ କରେ, କି ଗୋଟେ ମେଜର କାମ ଅଛି ମୁଁ ତାକୁ ଡାଏରୀରେ ଲେଖେ। ତେଣୁ ନିର୍ଦ୍ଦିଷ୍ଟ କାମକୁ ନିର୍ଦ୍ଦିଷ୍ଟ ସମୟ ତାକୁ ମୁଁ ବାଣ୍ଟି ଦିଏ, ସମସ୍ତଙ୍କ ପାଇଁ 24 ଘଣ୍ଟା। କିନ୍ତୁ ଅଭ୍ୟାସରେ ଯଦି ଆମର ପଡ଼ିଯାଏ ତ ଆମକୁ ଅତି ସହଜ ହୁଏ। ଜୀବନ ଏକ ବୃହତ ସମ୍ଭାବନା, ଆମେ ଯଦି ଏହି ଦୁର୍ଲଭ ଜୀବନକୁ ସମୟ ସହିତ ତାଳ ଦେଇକି ନିଜର ସ୍ୱପ୍ନକୁ ସାକାର କରିବା ତାହେଲେ ଆମେ ନିହାତି ଭାବେ ପରିଶ୍ରମ କରିବା।
0: ତେବେ ଆପଣଙ୍କର ପରିବାର କେତେ ଦୂର ଆପଣଙ୍କୁ ସହାୟତା ସହଯୋଗ ଦେଇ ଆସିଛନ୍ତି?
1: ମୁଁ ଯାହା ବି ହେଇଛି ସେଥିରେ ପରିବାର ବାପା

0: ନାରୀ ମହଲ ଏତିକିରେ ଶେଷ ହେଲା।
1: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, ଏସ୍ଆଇଆର୍ଡି କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
0: ଶ୍ରୋତାମାନଙ୍କୁ ଏଠି ଜଣାଇ ଦେଉଛୁ, ଆଜି ଅପରାହ୍ନ 5ଟାରେ ଶୁଣିବେ ସ୍ମୃତିର ପାହାଚରେ ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ସହିତ ସାକ୍ଷାତକାରର ପ୍ରଥମ ଭାଗ। ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ଦିନ 1:50 ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ଆମ କେନ୍ଦ୍ରରୁ ଓଡ଼ିଆରେ ସମ୍ବାଦ, ପରେ ପରେ ଇଂରାଜୀରେ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।
2: ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ତ୍ରିରାଷ୍ଟ୍ରୀୟ ଗସ୍ତରେ ଗଲେ ରାଷ୍ଟ୍ରପତି, ପ୍ରଥମ ପର୍ଯ୍ୟାୟରେ ମାଲଡୋଭା ଗସ୍ତ ଅବସରରେ ପ୍ରତିପକ୍ଷ।

0: ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ। ଗୃହ ସୁପରିଚାଳନା ଲକ୍ଷ୍ୟ ନେଇ ଅନୁଷ୍ଠିତ ହେଲା ସର୍ବଦଳୀୟ ବୈଠକ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମଙ୍ଗଲ ପାଣ୍ଡେଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି। ଜାପାନ ଓପନ୍ ବ୍ୟାଡମିଣ୍ଟନ ଟାଇଟଲ ହାସଲ କଲେ ପିଭି ସିନ୍ଧୁ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଟାଇଟଲ ହାସଲ ପାଇଁ ଆଜି ଆର୍ଜେଣ୍ଟିନା ଓ ସ୍ୱେନ୍ ମଧ୍ୟରେ ହେବ ଫାଇନାଲ ମ୍ୟାଚ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ମାଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତରେ ଯାଇଛନ୍ତି। ଗସ୍ତର ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରପତି ମାଲଡୋଭାରେ ପହଞ୍ଚବେ। ମାଲଡୋଭାକୁ କୌଣସି ଭାରତୀୟ ରାଷ୍ଟ୍ରପତିଙ୍କର ଏହା ହେଉଛି ପ୍ରଥମ ଗସ୍ତ। ଗସ୍ତ ଅବସରରେ ରାଷ୍ଟ୍ରପତି ମୁର୍ମୁ ତାଙ୍କ ପ୍ରତିପକ୍ଷ ମାଇୟା ସନ୍ଧୁଙ୍କ ସହ ପ୍ରତିନିଧି ମଣ୍ଡଳସ୍ତରୀୟ ଆଲୋଚନାରେ ଅଂଶଗ୍ରହଣ କରିବେ। ସଂସଦର ସଭାପତି ଇଗୋର ଗ୍ରୋସୁଙ୍କ ସହ ରାଷ୍ଟ୍ରପତି ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ମାଲଡୋଭା ଭାରତୀୟ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀର ସଦସ୍ୟଙ୍କ ସହ ରାଷ୍ଟ୍ରପତି ଆଲୋଚନା କରିବା ସହ ଏକ ବ୍ୟବସାୟିକ ମଞ୍ଚକୁ ସମ୍ବୋଧନ କରିବେ। ସେଠାକାର ପ୍ରବାସୀ ଭାରତୀୟଙ୍କ ସହ ମଧ୍ୟ ରାଷ୍ଟ୍ରପତି ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା 21 ଏବଂ 22 ତାରିଖ ରାଷ୍ଟ୍ରପତି ଉତ୍ତର ମାସିଡୋନିଆକୁ ଯିବେ। କୌଣସି ଭାରତୀୟ ରାଷ୍ଟ୍ରପତିଙ୍କର ଉତ୍ତର ମାସିଡୋନିଆକୁ ଏହା ପ୍ରଥମ ଗସ୍ତ। ଗସ୍ତ ଅବସରରେ ରାଷ୍ଟ୍ରପତି ମୁର୍ମୁ ତାଙ୍କ ପ୍ରତିପକ୍ଷ ସିଲଜାନଭସ୍କା ଡାଭକୁଫଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ସେଠାକାର ପ୍ରଧାନମନ୍ତ୍ରୀ ଏବଂ ସଂସଦର ସଭାପତିଙ୍କୁ ମଧ୍ୟ ରାଷ୍ଟ୍ରପତି ଭେଟିବା ସହ ଉତ୍ତର ମାସିଡୋନିଆ ସାଂସଦକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। କୃଷି, ଔଷଧ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ସୂଚନା ପ୍ରଯୁକ୍ତିବିଦ୍ୟା ଆଦି ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ନେଇ ଉଭୟ ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ 23-25 ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ମୁର୍ମୁ ରୋମାନିଆ ଗସ୍ତରେ ଯିବେ। 3 ଦଶନ୍ଧିରୁ ଅଧିକ ସମୟ ପରେ କୌଣସି ଭାରତୀୟ ରାଷ୍ଟ୍ରପତିଙ୍କ ଏହି ଦକ୍ଷିଣ ପୂର୍ବ ୟୁରୋପୀୟ ଦେଶକୁ ପ୍ରଥମ ଗସ୍ତ ହେବ। ଗସ୍ତ ଅବସରରେ ରାଷ୍ଟ୍ରପତି ମୁର୍ମୁ ସେଠାକାର ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ, ସିନେଟ୍ର ଅଧ୍ୟକ୍ଷ ଏବଂ ରୋମାନିଆ ଭାରତ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀର ସଦସ୍ୟଙ୍କ ସହ ଆଲୋଚନା ବୈଠକରେ ଯୋଗଦେବେ। ସେଠାକାର ଏକ ଦ୍ୱିପାକ୍ଷିକ ବ୍ୟବସାୟିକ ସମ୍ମିଳନୀକୁ ରାଷ୍ଟ୍ରପତି ସମ୍ବୋଧନ କରିବା ସହ ପ୍ରବାସୀ ଭାରତୀୟ ସଦସ୍ୟଙ୍କ ସହ ମତ ବିନିମୟ କରିବେ। ସଂସଦର ଆଗାମୀ ମୌସୁମୀ ଅଧିବେଶନ ଆସନ୍ତାକାଲି ଆରମ୍ଭ ହେଉଛି। ଅଧିବେଶନର ଅବ୍ୟବହିତ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ନୂଆଦିଲ୍ଲୀର ସଂସଦ ଭବନ ପରିସରରେ ଅନୁଷ୍ଠିତ ଏହି ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଏବଂ ରାଜ୍ୟସଭା ନେତା ଜଗତ ପ୍ରକାଶ ନଡ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଆରମ୍ଭରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ପ୍ରତିବାଦ ସ୍ୱରୂପ ବୈଠକକୁ ବର୍ଜନ କରାଯାଇଥିଲା। ତେବେ କିଛି ସମୟ ପରେ କଂଗ୍ରେସ ସାଂସଦ ଜୟରାମ ରମେଶ, ସିପିଆଇଏମ୍ ନେତା ଜନ୍ ବ୍ରିଟ୍ରାସ୍, ଜେଏମ୍ଏମ୍ର ମହୁମା ମାଝୀ ଏବଂ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରୀ ସମେତ ବିରୋଧୀ ସଦସ୍ୟମାନେ ବୈଠକରେ ଯୋଗ ଦେଇଥିଲେ। ଅଧିବେଶନ କାଳରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ ହେବା ସହ ଏହାକୁ ପାରିତ କରିବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ବୈଠକ ମାଧ୍ୟମରେ ସରକାର ଆଗାମୀ ମୌସୁମୀ ଅଧିବେଶନରେ ସଂସଦର ଉଭୟ ଗୃହକୁ ସୁଚାରୁରୂପେ ସମ୍ପାଦନ ପାଇଁ ସୁନିଶ୍ଚିତ କରିବା ଲାଗି ସମସ୍ତ ରାଜନୈତିକ ଦଳଙ୍କର ସହଯୋଗ କାମନା କରିଛନ୍ତି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି,
1: कोई पार्टी या कोई मेंबर अपना जो भी बात रखना चाहता है पार्लियामेंट में पूरा रख सकते हैं। मैं विपक्ष के साथियों को कहना चाहता हूं कि पहले में भी पार्लियामेंट को चलाने में दिक्कत आई थी क्योंकि हंगामा बहुत ज्यादा हुआ था। लोग चाहते हैं कि पार्लियामेंट सुचारू रूप से चले, इसलिए मैं फिर से सब पार्टी के नेताओं को मैं अनुरोध करता हूं कि पार्लियामेंट अच्छी तरह से चले, इसमें सब लोग योगदान करें और हम भी विपक्ष के बात सुनेंगे और विपक्ष भी हमारे बात।
0: ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ପୂର୍ବାହ୍ନରେ ନୂଆଦିଲ୍ଲୀରେ ଜାଞ୍ଜିବରର ରାଷ୍ଟ୍ରପତି ତଥା ମିଳିତ ଗଣରାଜ୍ୟ ତାଞ୍ଜାନିଆ ଓ ରେଭଲ୍ୟୁସନାରୀ ପରିଷଦର ଅଧ୍ୟକ୍ଷ ଡକ୍ଟର ହୁସେନ ଅଲି ମୁଇନୁମୁଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ଉଭୟଙ୍କ ମଧ୍ୟରେ ଉଚ୍ଚଶିକ୍ଷା, ଦକ୍ଷତା ବିକାଶ, ଜଳଯୋଗାଣ, ସ୍ୱାସ୍ଥ୍ୟ, କୃତ୍ରିମ ବୁଦ୍ଧିମତା, ଡିଜିଟାଲ୍ ଏବଂ ଅନ୍ୟାନ୍ୟ ପ୍ରାଥମିକ କ୍ଷେତ୍ରଗୁଡ଼ିକ ଉପରେ ସହଯୋଗ ବିସ୍ତାର ନେଇ ମତ ବିନିମୟ ହୋଇଛି। ଜାଞ୍ଜିବରସ୍ଥିତ ଆଇଆଇଟି ମାଡ୍ରାସ୍ର କ୍ୟାମ୍ପସ୍, ଘନିଷ୍ଠ ସହଭାଗିତା ଏବଂ ଆଫ୍ରିକାରେ ଶିକ୍ଷା ଓ ବିକାଶକୁ ପ୍ରାଥମିକତା ପ୍ରଦାନ ନେଇ ଭାରତର ଅଙ୍ଗୀକାରବଦ୍ଧତାକୁ ପ୍ରକାଶ କରୁଛି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଜାଞ୍ଜିବର ହେଉଛି ତାଞ୍ଜାନିଆର ଏକ ଅର୍ଦ୍ଧସ୍ୱାୟତ୍ତ ଅଞ୍ଚଳ। ଏହାର ନିଜସ୍ୱ ସମ୍ଭିଧାନ, ରାଷ୍ଟ୍ରପତି, ପ୍ରତିନିଧି ସଭା ଏବଂ ପତାକା ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମଙ୍ଗଲ ପାଣ୍ଡେଙ୍କ ଜୟନ୍ତୀ ଅବସରରେ ଆଜି ଦେଶବ୍ୟାପୀ ତାଙ୍କ ମହାନ୍ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ

କରି ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି ମଙ୍ଗଲ ପାଣ୍ଡେଙ୍କ ସାହସ ଓ ସର୍ବୋଚ୍ଚ ବଳିଦାନ ଆଜି ମଧ୍ୟ ପ୍ରତ୍ୟେକ ଭାରତୀୟଙ୍କୁ ଗୌରବାନ୍ୱିତ କରୁଛି। ତାଙ୍କର ଦେଶଭକ୍ତି ଓ ବୀରତ୍ୱ ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ମଙ୍ଗଲ ପାଣ୍ଡେ ଭାରତକୁ ଇଂରେଜ ଶାସନର ଅତ୍ୟାଚାର ଓ ଅନ୍ୟାୟ ବିରୋଧରେ ମୁକ୍ତ କରିବା ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିଲେ। ତାଙ୍କର ବଳିଦାନ ଭାରତର ସ୍ୱାଧୀନତା ସଂଗ୍ରାମକୁ ଗତି ଦେଇଥିଲା ବୋଲି ଶ୍ରୀ ଶାହା କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ମଙ୍ଗଲ ପାଣ୍ଡେଙ୍କ ବଳିଦାନ ଓ ସାହସ ଦେଶ ପ୍ରତି ସମର୍ପଣ ଆଗାମୀ ପିଢ଼ିକୁ ଦେଶର ସେବା କରିବା ପାଇଁ ପ୍ରେରଣା ଯୋଗାଇବ। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ ଆଜି ନୂଆଦିଲ୍ଲୀଠାରେ ଆୟୋଜିତ ସଣ୍ଡେ ଅନ୍ ସାଇକେଲ୍ର 82ତମ ସଂସ୍କରଣରେ ଯୋଗ ଦେଇଛନ୍ତି। ଏ କାର୍ଯ୍ୟକ୍ରମରେ ଦେଶବ୍ୟାପୀ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ଗଣମାଧ୍ୟମ ସହ ଆଲୋଚନା ବେଳେ ଡକ୍ଟର ମାଣ୍ଡଭ୍ୟ କହିଛନ୍ତି ଏହି ସ୍ୱାସ୍ଥ୍ୟକର୍ମୀମାନେ ଦେଶର 15,000ରୁ ଅଧିକ ସ୍ଥାନରେ ସାଇକେଲ୍ ଚଳାଇ ଅଭିଯାନରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଣ୍ଡେ ଅନ୍ ସାଇକେଲ୍ ଅଭିଯାନକୁ ଅଧିକ ସୁଦୃଢ଼ କରିଛି। ସେ କହିଛନ୍ତି ଏହି ପଦକ୍ଷେପ ସ୍ୱାସ୍ଥ୍ୟ ସୁସ୍ଥତା ଏବଂ ପରିବେଶ ପ୍ରତି ଦାୟିତ୍ୱବୋଧର ଏକ ଦୃଢ଼ ବାର୍ତ୍ତା ପ୍ରଦାନ କରୁଛି। ମନ୍ତ୍ରୀ କହିଛନ୍ତି ସାଇକେଲ୍ ଚଳାଇବା ଏକ ଛୋଟ ପ୍ରୟାସ, କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ସୁଫଳ ଆଣିଥାଏ। ପ୍ରତି ରବିବାର ସାଇକେଲ୍ ଚଳାଇବା ପାଇଁ 1 ଘଣ୍ଟା ସମୟ ଦେବାକୁ ମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି। ଏହିଭଳି ଅଭ୍ୟାସ ଜନସାଧାରଣଙ୍କୁ ସୁସ୍ଥ ରଖିବା ସହ ପ୍ରଦୂଷଣ ହ୍ରାସ କରିବା ଏବଂ ଦେଶର ଇନ୍ଧନ ସଞ୍ଚୟ କରିବାରେ ଯୋଗଦାନ ଦେଇଥାଏ। ଲଦାଖର କାର୍ଗିଲ୍ ଜିଲ୍ଲା ଅନ୍ତର୍ଗତ ସାଙ୍କୁ ସବ୍ ଡିଭିଜନର ସଂଗ୍ରହ ଗ୍ରାମରେ ଗତକାଲି ଆକସ୍ମିକ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। କାର୍ଗିଲ୍ ଜନ୍ସ୍କର୍ ଜାତୀୟ ରାଜପଥ NH-301ରେ ଚଳାଚଳ ବାଧାପ୍ରାପ୍ତ ହୋଇଛି। ତେବେ କୌଣସି ଜୀବନହାନୀ ନେଇ ଏପର୍ଯ୍ୟନ୍ତ ଖବର ହସ୍ତଗତ ହୋଇନଥିବା ସ୍ଥାନୀୟ କର୍ତ୍ତୃପକ୍ଷ କହିଛନ୍ତି। ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ସଡ଼କ ଯୋଗାଯୋଗ ନେଇ ପାଗ ପରିସ୍ଥିତି ଏବଂ ସୁରକ୍ଷା ସ୍ଥିତି ନେଇ ସମୀକ୍ଷା କରାଯାଉଛି। ସ୍ଥାନୀୟ ଅଧିବାସୀ ଏବଂ ପର୍ଯ୍ୟଟକଙ୍କୁ ପ୍ରଭାବିତ ଅଞ୍ଚଳରେ ଯାତାୟତ ନ କରିବାକୁ ପରାମର୍ଶ ଦିଆଯାଇଛି। ବିଭିନ୍ନ ସ୍ଥାନରେ ତ୍ୱରିତ ପ୍ରତିକ୍ରିୟା ବାହିନୀଙ୍କୁ ନିୟୋଜିତ କରାଯାଇଥିବା ସ୍ଥାନୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଜମ୍ମୁ ଓ କାଶ୍ମୀରର କଟ୍ରା ଏବଂ ତ୍ରିକୁଟ ପାହାଡ଼ରେ ପ୍ରତିକୂଳ ପାଗ ଯୋଗୁଁ ଶ୍ରୀ ମାତା ବୈଷ୍ଣବଦେବୀ ଯାତ୍ରାକୁ ସ୍ଥଗିତ ରଖାଯାଇଛି। ଆକାଶବାଣୀ ଜମ୍ମୁ ପ୍ରତିନିଧିଙ୍କ ରିପୋର୍ଟ ଅନୁସାରେ ପ୍ରତିକୂଳ ପାଗ ମଧ୍ୟରେ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ତୀର୍ଥଯାତ୍ରାକୁ ଅସ୍ଥାୟୀ ଭାବେ ବନ୍ଦ ରଖାଯାଇଛି। ଯାତ୍ରା ପୁନଃ ଆରମ୍ଭ ନେଇ ତୀର୍ଥଯାତ୍ରୀଙ୍କୁ ସରକାରୀ ଚ୍ୟାନେଲ୍ ମାଧ୍ୟମରେ ଅବଗତ କରାଯିବ। କର୍ତ୍ତୃପକ୍ଷ ପରିସ୍ଥିତି ଉପରେ ନଜର ରଖିଛନ୍ତି। ଭେନେଜୁଏଲା ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା 5119କୁ ବୃଦ୍ଧି ପାଇଛି। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ସେଠାରେ ପୁନରୁଦ୍ଧାର ଓ ପୁନଃ ନିର୍ମାଣ ନେଇ 346 ନିୟୁତ ଆମେରିକୀୟ ଡଲାରର ଜରୁରୀକାଳୀନ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଗତମାସରେ ଭେନେଜୁଏଲାରେ ଲଗାତାର 7.2 ଏବଂ 7.5 ତୀବ୍ରତାର 2 ଭୂମିକମ୍ପ ଅନୁଭୂତ ହୋଇଥିଲା। ଭାରତର 2 ଅଲମ୍ପିକ୍ ପଦକ ବିଜେତା ପିଭି ସିନ୍ଧୁ ଜାପାନ ଓପନ୍ ବ୍ୟାଡ୍ମିଣ୍ଟନ ଟାଇଟଲ୍ ହାସଲ କରିଛନ୍ତି। ଏହି ସଫଳତା ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ବ୍ୟାଡ୍ମିଣ୍ଟନ ଖେଳାଳି। ଫାଇନାଲ୍ ମ୍ୟାଚ୍ରେ ସିନ୍ଧୁ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ 3 ବିଶ୍ୱ ଟାଇଟଲ୍ ବିଜେତା ଆଗାନେ ୟାମାଗୁଚିଙ୍କୁ ସିଧାସଳଖ 21-17 ଏବଂ 21-17 ପଏଣ୍ଟରେ ପରାସ୍ତ କରିଥିଲେ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍ ଆଜି ଖେଳାଯିବ। ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମ୍ରେ ଚଳିତଥରର ଟାଇଟଲ୍ ହାସଲ ପାଇଁ ଆର୍ଜେଣ୍ଟିନା ଓ ସ୍ୱେନ୍ ପରସ୍କରକୁ ଭେଟିବେ। ଭାରତୀୟ ସମୟ ରାତି 12:30 ଏହି ମ୍ୟାଚ୍ ଖେଳାଯିବ। ଅନ୍ୟପକ୍ଷରେ ଇଂଲଣ୍ଡ ଚଳିତ ଟୁର୍ଣ୍ଣାମେଣ୍ଟରେ ତୃତୀୟ ସ୍ଥାନ ହାସଲ କରିଛି। ଭାରତ ଇଂଲଣ୍ଡ ପୁରୁଷ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଆଜି ଲଣ୍ଡନର ଲର୍ଡସ୍ଠାରେ ଖେଳାଯିବ। ଭାରତୀୟ ସମୟ ଅପରାହ୍ନ 3:30 ଏହି ମ୍ୟାଚ୍ ଆରମ୍ଭ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ତ୍ରିରାଷ୍ଟ୍ରୀୟ ଗସ୍ତରେ ଗଲେ ରାଷ୍ଟ୍ରପତି ପ୍ରଥମ ପର୍ଯ୍ୟାୟରେ ମାଲଡୋଭା ଗସ୍ତ ଅବସରରେ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ, ଗୃହ ସୁପରିଚାଳନା ଲକ୍ଷ୍ୟ ନେଇ ଅନୁଷ୍ଠିତ ହେଲା ସର୍ବଦଳୀୟ ବୈଠକ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମଙ୍ଗଲ ପାଣ୍ଡେଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କର ଶ୍ରଦ୍ଧାଞ୍ଜଳି। ଜାପାନ ଓପନ୍ ବ୍ୟାଡ୍ମିଣ୍ଟନ ଟାଇଟଲ୍ ହାସଲ କଲେ ପିଭି ସିନ୍ଧୁ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଟାଇଟଲ୍ ହାସଲ ପାଇଁ ଆଜି ଆର୍ଜେଣ୍ଟିନା ଓ ସ୍ୱେନ୍ ମଧ୍ୟରେ ଅନୁଷ୍ଠିତ ହେବ ଫାଇନାଲ୍ ମ୍ୟାଚ୍।

0: ବା ମହାବାତ୍ୟା ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଶ୍ରୀକ୍ଷେତ୍ର ଆଡ଼ପମଣ୍ଡପ ଜନ୍ମଭିତ୍ତିରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ବନଗଲାଗି ନୀତି ପାଇଁ ରାତି 9-6 ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ। ମୌସୁମୀ ଅଧିବେଶନ ପୂର୍ବରୁ ସଂସଦ ଭବନରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ। ଶ୍ରୀଜୀଉଙ୍କ ଆଜି ହେଉଛି ରତ୍ନ ଅଳଙ୍କାର ଗଣତି ମଣତି ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର 7 ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା। ଶ୍ରୀକ୍ଷେତ୍ରରେ ଆଡ଼ପ ମଣ୍ଡପ ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଶୃଙ୍ଖଳିତ ନୀତିକାନ୍ତି ସହ ଆଜିଠାରୁ ଆଡ଼ପ ଅବଢ଼ା ମିଳୁଛି। ନବଦିନାତ୍ମକ ଯାତ୍ରାରେ ଯାଇ ଗତକାଲି ଶ୍ରୀଜୀଉମାନେ ଜନ୍ମବେଦୀକୁ ବିଜେ କରିଥିଲେ। ଆଜିଠାରୁ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦୈନନ୍ଦିନ ସେବା ପୂଜା କରାଯାଉଛି। ଶ୍ରୀଜଗନ୍ନାଥ ମନ୍ଦିର ପରି ଏଠାରେ ମଧ୍ୟ ମଙ୍ଗଳାଳତି, ମୈଲମ, ତଡ଼ପଲାଗି, ଅବକାଶ, ବେଶ, ଗୋପାଳବଲ୍ଲଭ ପୂଜା, ସକାଳ ଧୂପ, ଭୋଗମଣ୍ଡପ, ମହାସ୍ନାନ, ବଡ଼ସିଂହାର ବେଶ, ରାତ୍ର ପହୁଡ଼ ଇତ୍ୟାଦି କରାଯିବ। ଆସନ୍ତାକାଲି ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେବ। ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିରେ ଆଜି ଶ୍ରୀ ବିଗ୍ରହମାନଙ୍କ ବନକଲାଗି ନୀତି ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ଆପାତତଃ ରାତ୍ର 9 ବିଳମ୍ବିତ ରାତ୍ର 3 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ନୂଆଦିଲ୍ଲୀ ସଂସଦ ଭବନ ପରିସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏବଂ ରାଜ୍ୟସଭା ନେତା ଜଗତ ପ୍ରକାଶ ନଡ୍ଡା ପ୍ରମୁଖ ଯୋଗ ଦେଇଥିଲେ। ସରକାର ସଂସଦର ଉଭୟ ଗୃହକୁ ସୁଚାରୁରୂପେ ପରିଚାଳନା କରିବା ଲାଗି ସମସ୍ତ ରାଜନୈତିକ ଦଳର ସହଯୋଗ ଲୋଡ଼ିଥିଲେ। ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଅଗଷ୍ଟ ମାସ 13 ପର୍ଯ୍ୟନ୍ତ ଚାଲିବ। ଅଧିବେଶନ କାଳରେ ବିଭିନ୍ନ ବିଧେୟକ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଆୟକର ସଂଶୋଧନ ବିଧେୟକ 2026, ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ସଂଶୋଧନ ବିଧେୟକ, ଜନ୍ମ ଓ ମୃତ୍ୟୁ ନିବନ୍ଧନ ସଂଶୋଧିତ ବିଧେୟକ, ଲଘୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ବିଧେୟକ ଏବଂ ଏଫ୍ସିଆର୍ଏ ଓ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଧେୟକ ଉପରେ ଆଲୋଚନା ହେବା ନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆଜି ନୂଆଦିଲ୍ଲୀରେ ଆୟୋଜିତ ସଣ୍ଡେଜ୍ ଅନ୍ ସାଇକେଲ୍ର 82ତମ ସଂସ୍କରଣରେ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଦେଶବ୍ୟାପୀ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ଡକ୍ଟର ମାଣ୍ଡବ୍ୟ କହିଛନ୍ତି ଏହି ପଦକ୍ଷେପ ସ୍ୱାସ୍ଥ୍ୟ, ସୁସ୍ଥତା ଏବଂ ପରିବେଶ ପ୍ରତି ଦାୟିତ୍ୱବୋଧର ଏକ ଦୃଢ଼ ବାର୍ତ୍ତା ପ୍ରଦାନ କରୁଛି। ସାଇକେଲ୍ ଚଳାଇବା ଏକ ଛୋଟ ପ୍ରୟାସ, କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ହିତକର। ପ୍ରତି ରବିବାର ସାଇକେଲ୍ ଚଳାଇବା ପାଇଁ 1 ଘଣ୍ଟା ସମୟ ଦେବାକୁ ମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ଏଭଳି ଅଭ୍ୟାସ ଜନସାଧାରଣଙ୍କୁ ସୁସ୍ଥ ରଖିବା ସହ

0: ପ୍ରଦୂଷଣ ହ୍ରାସ କରିବା ଏବଂ ଦେଶର ଇନ୍ଧନ ସଞ୍ଚୟ କରିବାରେ ଯୋଗଦାନ କରିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକରୁ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ପୁରୀ ଶ୍ରୀମନ୍ଦିର ଶ୍ରୀଜୀଉଙ୍କ ରତ୍ନ ଅଳଙ୍କାର ଗଣତି ମଣତି ଆଜି ଅନୁଷ୍ଠିତ ହେଉଛି। ଗଣତି ମଣତି କାର୍ଯ୍ୟରେ ନିୟୋଜିତ ଏକ ଟିମ୍ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିଛନ୍ତି। ଶ୍ରୀବିଗ୍ରହଙ୍କର ଶ୍ରୀଅଙ୍ଗରେ ବ୍ୟବହୃତ ଏବଂ ସ୍ନାନପୂର୍ଣ୍ଣମୀ ଅବସରରେ ଓଲାଗି ହୋଇଥିବା ଅଳଙ୍କାରଗୁଡ଼ିକର ଗଣତି ମଣତି ଆଜି କରାଯାଉଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ମହାପ୍ରଭୁଙ୍କ ରାହୁରେଖା, ଝୋବା, ସୁନାଚିତା, ରୂପାରସିକ, ସୁନାଥଣ୍ଟିଆର ଗଣତି ମଣତି କାର୍ଯ୍ୟ ସହିତ 3D ସ୍କାନିଂ କରାଯିବ। ଭିତର ରତ୍ନଭଣ୍ଡାରେ ଗଚ୍ଛିତ ଅବଶିଷ୍ଟ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି ତାରିଖ ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ଥିର କରାଯିବ ବୋଲି ଜଣାପଡ଼ିଛି। ଗଣତି ମଣତି ସମ୍ପର୍କରେ ରତ୍ନଭଣ୍ଡାର ସ୍ୱତନ୍ତ୍ର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ କହିଛନ୍ତି,
1: 13ତମ ଦିବସର ଇନଭେଣ୍ଟରାଇଜେସନ ସମ୍ପୂର୍ଣ୍ଣ କରିଥିଲେ। ଚଳନ୍ତି ଭଣ୍ଡାରର ଗଣତି ମଣତି କରାଯାଇଥିଲା, ବାହାର ଭଣ୍ଡାରର ମଧ୍ୟ ଗଣତି ମଣତି କରାଯାଇଥିଲା, ତାପରେ ଆମେ ଭିତର ଭଣ୍ଡାରର ମଧ୍ୟ ଗଣତି ମଣତି ଆରମ୍ଭ କରିଦେଇଛୁ। କେବଳ ଚିତା ଲାଗି ଗୋଟିଏ ଅଳଙ୍କାର ଯୋଉଟାକି ରହିବ, ଉପଲବ୍ଧି ରହିବ, ସେଟା ଚିତ ଅମାବାସ୍ୟା ଦିନ ପିନ୍ଧାଯିବ। କିନ୍ତୁ ସରକାର ଯେହେତୁ ଆମକୁ ସ୍ପେଶାଲ ପରମିଶନ ଦେଇଛନ୍ତି, ଏଇଟା ଆମେ ଆଜି 14ତମ ଦିବସ ଇନଭେଣ୍ଟରାଇଜେସନରେ ପ୍ରବେଶ କରିବୁ।
0: ମହାପ୍ରଭୁଙ୍କ ନୀତି ବହୁଳତା କାରଣରୁ ମେ ମାସ 23 ତାରିଖରୁ ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାରର ଗଣତି କାର୍ଯ୍ୟ ସ୍ଥଗିତ ରହିଥିଲା। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମଙ୍ଗଳ ପାଣ୍ଡେଙ୍କ ଜୟନ୍ତୀ ଅବସରରେ ଆଜି ଦେଶବାସୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। 1857 ମସିହା ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମହାନାୟକ ମଙ୍ଗଳ ପାଣ୍ଡେ ଅସୀମ ସାହସ ଓ ଦେଶପ୍ରେମର ପ୍ରତୀକ। ସ୍ୱଦେଶର ସ୍ୱାଭିମାନ ରକ୍ଷା ପାଇଁ ବ୍ରିଟିଶ ଶାସନ ବିରୋଧରେ ପ୍ରଥମ ବିଦ୍ରୋହର ବହ୍ନି ମଙ୍ଗଳ ପାଣ୍ଡେ ପ୍ରଜ୍ୱଳିତ କରିଥିଲେ। ଏହି ମହାନ ବିପ୍ଳବୀଙ୍କ ବଳିଦାନ ଇତିହାସର ପୃଷ୍ଠାରେ ସଦାସର୍ବଦା ଅମର ହୋଇ ରହିବ। ଦେଶମାତୃକାର ସେବାରେ ତାଙ୍କର ତ୍ୟାଗ ଓ ନିଷ୍ଠା ପ୍ରତିଟି ଭାରତୀୟଙ୍କ ହୃଦୟରେ ଦେଶପ୍ରେମର ଭାବନା ଜାଗ୍ରତ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳ ପାଣ୍ଡେଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି, ତାଙ୍କ ସାହସ ଓ ସର୍ବୋଚ୍ଚ ବଳିଦାନ ଆଜି ମଧ୍ୟ ପ୍ରତ୍ୟେକ ଭାରତୀୟଙ୍କୁ ଗୌରବାନ୍ୱିତ କରୁଛି। ତାଙ୍କର ଦେଶଭକ୍ତି ଓ ବୀରତ୍ୱ ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ତାଙ୍କ ନିର୍ଭୀକତା, ଅଦମ୍ୟ ଦେଶପ୍ରେମ ଓ ଅଟଳ ସମର୍ପଣ ଅସଂଖ୍ୟ ଦେଶଭକ୍ତଙ୍କୁ ପ୍ରେରଣା ଯୋଗାଇଥିଲା। ଢେଙ୍କାନାଳ ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ଡେଙ୍ଗୁ ଓ ମ୍ୟାଲେରିଆ ନିରାକରଣ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ସଞ୍ଜୟ ମହାପାତ୍ର ଏଥିରେ ଯୋଗଦେଇ ଡେଙ୍ଗୁ ଓ ମ୍ୟାଲେରିଆ ନିରାକରଣ ନିମନ୍ତେ ବର୍ଜ୍ୟବସ୍ତୁର ସଠିକ୍ ପରିଚାଳନା, ପରିବେଶ ସଫା, ପାଣି ଜମୁଥିବା ସ୍ଥାନ ଅନୁଧ୍ୟାନ ଉପରେ ଗୁରୁତ୍ୱ ଦେଇଥିଲେ। ଜ୍ୱର ହେଲେ ମୁଖ୍ୟ ଚିକିତ୍ସାଳୟରେ ରକ୍ତ ପରୀକ୍ଷା କରିବା ସହିତ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ସେବନ ପାଇଁ ସେ ପରାମର୍ଶ ଦେଇଛନ୍ତି। ମ୍ୟାଲେରିଆକୁ ରୋକିବା ପାଇଁ ଗତ ମେ ମାସରେ ସର୍ଭେ କରାଯାଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଉପସ୍ୱାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଔଷଧ ମହଜୁଦ ଥିବାବେଳେ ଆଶାକର୍ମୀଙ୍କ ପାଖରେ ମ୍ୟାଲେରିଆ ଟେଷ୍ଟ କିଟ୍ ରହିଥିବା ନେଇ ଶ୍ରୀ ମହାପାତ୍ର କହିଛନ୍ତି। କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଦେବଦର୍ଶନ ଆରମ୍ଭ ହୋଇଛି। ସକାଳୁ ବିଭିନ୍ନ ନୀତିକାନ୍ତି ଶେଷ ହେବା ପରେ ଅପରାହ୍ନ 1:30ରୁ ଆଡ଼ପ ଅଭଡ଼ା ବାହାରିଛି। ଆଡ଼ପ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଆସନ୍ତାକାଲି ବିଳମ୍ବିତ ରାତିରେ ହେରାପଞ୍ଚମୀ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ରାଜ୍ୟ ସରକାର 80 ବେସରକାରୀ ଅନୁଦାନପ୍ରାପ୍ତ ସ୍ନାତକ ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ ଆସନ୍ତାକାଲି ସୁଦ୍ଧା ନୂଆ ନିଯୁକ୍ତି ହୋଇଥିବା ଅଧ୍ୟକ୍ଷମାନଙ୍କୁ ନିଜର କାର୍ଯ୍ୟସ୍ଥଳୀରେ ଯୋଗଦେବା ପାଇଁ କୁହାଯାଇଛି। ଭଦ୍ରକ ଜିଲ୍ଲା ପୁରୁଣା ବଜାର ଦାମୋଦର ସଂସ୍କୃତ ମହାବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଡକ୍ଟର ନିତ୍ୟାନନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶିବିରରେ ନାରୀ ଆତ୍ମରକ୍ଷା, ଆତ୍ମନିର୍ଭରଶୀଳତା ଓ ସଶକ୍ତିକରଣ ଉପରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ପ୍ରଦାନ କରାଯାଇଥିଲା। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର 5000 ଉର୍ଦ୍ଧ୍ୱ ଅଧାରୁ ପାଠ ଛାଡ଼ିଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷା ବିଭାଗ ପକ୍ଷରୁ ଚିହ୍ନଟ କରାଯାଇଛି। ସରକାରଙ୍କ ଉଲ୍ଲାସ ଯୋଜନା ଅଭିଯାନରେ ସେମାନଙ୍କୁ ପଞ୍ଜିକୃତ କରାଯିବା ସହ ଉଚ୍ଚଶିକ୍ଷାର ସୁଯୋଗ ପ୍ରଦାନ କରାଯିବ। ଏଥିରେ ବ୍ଲକର 195 ଜଣ ଶିକ୍ଷକ ସ୍ୱେଚ୍ଛାସେବୀ ନିୟୋଜିତ ହୋଇଛନ୍ତି। ପ୍ରତ୍ୟେକ ଶିକ୍ଷକଙ୍କୁ ନିଜ ଅଞ୍ଚଳର ଅତିକମ୍ରେ 10 ଜଣ ଡ୍ରପ୍ଆଉଟ୍ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରି ପଞ୍ଜିକରଣ କରାଇବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ନୂଆପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ମଧୁସୂଦନ ଦାସ ନୂଆପଡ଼ା, ଖଡ଼ିଆଳ ଓ ଖରିଆର ରୋଡ୍ ଏନ୍ଏସିରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ। ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ପୂର୍ବରୁ ପ୍ରକଳ୍ପ ସମ୍ପର୍କିତ ସମସ୍ତ ସୂଚନା ସମ୍ଭଳିତ ଫଳକ ସ୍ଥାପନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ପିଏମ୍ଏୱାଇ 2.0

ଓ ଅଧୀନରେ ତିନୋଟି ଏନ୍ଏସିରେ ମୋଟ 826 ଘର ମଞ୍ଜୁର କରାଯାଇଛି। ନିର୍ମାଣାଧୀନ ଘରଗୁଡ଼ିକର କାର୍ଯ୍ୟକୁ ତ୍ୱରାନ୍ୱିତ କରି ଆସନ୍ତା ମାସ 15 ସୁଦ୍ଧା ହିତାଧିକାରୀଙ୍କ ଗୃହ ପ୍ରବେଶ ନିଶ୍ଚିତ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ କହିଛନ୍ତି। ପାଣିପାଗ। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ସପ୍ତାହ 24 ବେଳକୁ ରାଜ୍ୟର ଉତ୍ତର ଭାଗ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ଅନ୍ୟପକ୍ଷରେ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆସନ୍ତା 24 ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ଭଲପୁର, କେନ୍ଦୁଝର, ମୟୂରଭଞ୍ଜ ଓ ନୂଆପଡ଼ା ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ମଧ୍ୟରେ ନୟାଗଡ଼ ଜିଲ୍ଲାର ଭାପୁରରେ ସର୍ବାଧିକ 98.3 mm ବର୍ଷା ରେକର୍ଡ କରାଯାଇଛି। ଚଳିତ ମୌସୁମୀ ଋତୁରେ ଜୁନ୍ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ ହାରାହାରି 463.8 mm ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବୃଷ୍ଟିପାତ।

ଗତ 24 ଘଣ୍ଟା ମଧ୍ୟରେ ନୟାଗଡ଼ ଜିଲ୍ଲାର ଭାପୁରରେ ସର୍ବାଧିକ 98.3 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଚଳିତ ମୌସୁମୀ ଋତୁରେ ଜୁନ୍ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ ହାରାହାରି 463.8 ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବୃଷ୍ଟିପାତଠାରୁ 14% ଅଧିକ। ମଧ୍ୟାହ୍ନ 12 ସୁଦ୍ଧା ହୀରାକୁଦ ଜଳଭଣ୍ଡାର ଜଳସ୍ତର 611.97 ଫୁଟ ରହିଛି। 4 ଗେଟ୍ ଦେଇ ଜଳଭଣ୍ଡାର ମଧ୍ୟକୁ 1,64,009 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 91,788 ଘନଫୁଟ ଜଳ ନିଷ୍କାସିତ ହେଉଛି। ଶ୍ରୀକ୍ଷେତ୍ର ଆଡ଼ପ ମଣ୍ଡପ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧ ମୂର୍ତ୍ତି। ବନକ ଲାଗି ନୀତି ପାଇଁ ରାତି 9:00-6:00 ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ। ମୌସୁମୀ ଅଧିବେଶନ ପୂର୍ବରୁ ସଂସଦ ଭବନରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ। ଶ୍ରୀଜୀଉଙ୍କ ଆଜି ହେଉଛି ରତ୍ନ ଅଳଙ୍କାର ଗଣତି ମଣତି ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର 7 ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ କଟକ ପ୍ରଚାର କରୁଛୁ ଆପଣଙ୍କ ଚିଠି। ଉପସ୍ଥାପନାରେ ପ୍ରଜ୍ଞା ପାରମିତା ସାହୁ ଏବଂ ସହ ଉପସ୍ଥାପନାରେ ଜ୍ଞାନରଞ୍ଜନ ସାମନ୍ତରାୟ।
2: ଶ୍ରୋତାବନ୍ଧୁ ନମସ୍କାର, ସ୍ୱାଗତ ଜଣାଇ ଆରମ୍ଭ କରିଛୁ ଆପଣମାନଙ୍କର ପ୍ରିୟ ସାପ୍ତାହିକ ଚିଠିପତ୍ରର କାର୍ଯ୍ୟକ୍ରମ ଆପଣଙ୍କ ଚିଠି। ଆପଣମାନଙ୍କ ଚିଠିପତ୍ରକୁ ନେଇ ମୁଁ ଜ୍ଞାନରଞ୍ଜନ, ଏବଂ ଆପଣମାନଙ୍କ ଚିଠିର ଉତ୍ତର ଦେବା ପାଇଁ ମୋ ସହ ଅଛନ୍ତି ପ୍ରଜ୍ଞା ପାରମିତା ସାହୁ।
3: ଶ୍ରୋତାବନ୍ଧୁ ମୋର ମଧ୍ୟ ନମସ୍କାର।
2: ଅନେକଗୁଡ଼ିଏ ଚିଠି ଆମର ହସ୍ତଗତ ହୋଇଛି, ତେବେ ଏହି ଚିଠିଟି ଲେଖିଛନ୍ତି ପଞ୍ଚୁପାଣ୍ଡବ କୁସୁନପୁରରୁ ଶ୍ରୋତାବନ୍ଧୁ ସରୋଜକାନ୍ତ ପାତ୍ର। ଶ୍ରୋତାବନ୍ଧୁ ଆମକୁ ଦୁଇଟି ଚିଠି ପଠାଇଛନ୍ତି। ସେ ଲେଖିଛନ୍ତି ଯେ ମଞ୍ଜୁଳ ମଧ୍ୟାହ୍ନରେ ଯେଉଁ ଗୀତଗୁଡ଼ିକର ପ୍ରସାରଣ କରାଯାଉଛି ତାହା ମନଛୁଆ ହୋଇପାରୁ ନାହିଁ। ତାଙ୍କର କହିବାର କଥା ହେଉଛି ଯେ ଦୈବ ଦୌଡ଼ି, ପକା କମଳ, ପୋତ ଛତା, ତୁଣ୍ଡ ବାଇଦ, ମମତା ମାଗେ ମୂଲ, ଏମିତି କେତେକ ପୁରୁଣା ଗୀତର ଆଉ ପ୍ରସାରଣ କରାଯାଉ ନାହିଁ, ଏବଂ

0: ଏହି କାର୍ଯ୍ୟକ୍ରମରେ ମଝିରେ ମଝିରେ ଲଘୁ ସଙ୍ଗୀତର ପ୍ରସାରଣ କରାଗଲେ କାର୍ଯ୍ୟକ୍ରମ ଅତି ସରସ ସୁନ୍ଦର ହୋଇପାରନ୍ତା। ତେବେ ଶ୍ରୋତାବନ୍ଧୁ ଏକ ତ୍ରୁଟି ସମ୍ପର୍କରେ ଆମକୁ ଲେଖିଛନ୍ତି। ସେ ଲେଖିଛନ୍ତି ଯେ ଚଳିତ ମାସ 2 ତାରିଖ ରାତି 10ଟାରେ ସୁଗମ ସଙ୍ଗୀତର ପ୍ରସାରଣ କରାଯିବ ବୋଲି ଘୋଷକ ମହାଶୟ କହିଥିଲେ, କିନ୍ତୁ ସେହିଦିନ ଶ୍ରୋତାଙ୍କ ଅନୁରୋଧରେ ଗୀତର ପ୍ରସାରଣ କରାଗଲା। ଆହୁରି ମଧ୍ୟ ସେ ଅନୁରୋଧ କରିଛନ୍ତି ଯେ 6 ମାଣ 8 ଗୁଣ୍ଠ ନାଟକର ପ୍ରସାରଣ କରନ୍ତୁ।
1: ମଞ୍ଜୁଳ ମଧ୍ୟାହ୍ନରେ ଯୋଉ ଗୀତ ଗୁଡିକ ପ୍ରସାରଣ କରାଯାଉଛି ଆପଣ ଲେଖିଛନ୍ତି, ଭଲ ଲାଗୁନାହିଁ, ଆପଣଙ୍କ ପସନ୍ଦର ଗୀତ ହିଁ ତ ପ୍ରସାରଣ କରାଯାଉଛି SMS ମାଧ୍ୟମରେ ଯାହା ଆପଣମାନେ ଲେଖୁଛନ୍ତି, ତେଣୁ କାହିଁକି ଭଲ ଲାଗୁନାହିଁ ଶ୍ରୋତା ବନ୍ଧୁ? ଯଦି କୌଣସି ଗୀତ ଆପଣଙ୍କର ଶୁଣିବା ପାଇଁ ଇଚ୍ଛା ହେଉଛି ଚଳଚ୍ଚିତ୍ରର ଗୀତ, ତେବେ ଆପଣ ସେହି ଗୀତ ପ୍ରସାରଣ ପାଇଁ ଅନୁରୋଧ କରନ୍ତୁ, ଯାହାଫଳରେ ପ୍ରସାରଣ ହେବ। ଆହୁରି ଗୋଟିଏ ପ୍ରସ୍ତାବ ଲେଖିଛନ୍ତି ମଧ୍ୟାହ୍ନ ସମୟରେ ଲଘୁ ସଙ୍ଗୀତ ଗୀତର ପ୍ରସାରଣ କରିବା ପାଇଁ। ଆମର ଦିନ 11:10ରେ ଅଭୁଲା ଗୀତ କ୍ରମରେ ଆଧୁନିକ ଗୀତର ପ୍ରସାରଣ କରାଯାଇଥାଏ। 12 ସମୟରେ ଚଳଚ୍ଚିତ୍ରର ଗୀତ ପ୍ରସାରଣ କରାଯାଇଥାଏ, ଯାହା ଆପଣଙ୍କ ଅନୁରୋଧରେ ଆପଣ ଲେଖିଥାନ୍ତି ଏବଂ ମଞ୍ଜୁଳ ମଧ୍ୟାହ୍ନରେ ଏଇ ଟିକିଏ ପୂର୍ବରୁ ତ ଆପଣଙ୍କ ପ୍ରଥମ ପ୍ରଶ୍ନ ଯାହା ରହିଥିଲା। ତେଣୁ ଆମେ 4:00 ସମୟରେ ଆପଣଙ୍କ ମନପସନ୍ଦର ଯେଉଁ ଲଘୁ ସଙ୍ଗୀତ ରହିଛି ବା ଆଲବମ୍ ଗୀତ ରହିଛି ଚିରହରିତ କାର୍ଯ୍ୟକ୍ରମରେ ପ୍ରସାରଣ କରୁଛୁ। ତେଣୁ ଯଦି ଶୁଣିବା ପାଇଁ ମନ କରୁଛନ୍ତି, ତେବେ ଚିରହରିତ କାର୍ଯ୍ୟକ୍ରମକୁ SMS ମାଧ୍ୟମରେ ଜଣେଇ ଗୀତଗୁଡ଼ିକ ଶୁଣିପାରିବେ। ଆଉ ଗୋଟିଏ ଚିଠିରେ ଆପଣ ଲେଖିଛନ୍ତି, ଆମର ତ 10:30ରେ ହିଁ ପ୍ରସାରଣ କରାଯାଇଥାଏ ଓଡ଼ିଆ କଥାଚିତ୍ର ଗୀତ ଅନୁରୋଧରେ ଯାହା ଚିଠିରେ ଆପଣମାନେ ଲେଖିଥାନ୍ତି, ତେଣୁ 10:00 ସୁଗମ ସଙ୍ଗୀତ ଏବଂ 10:30ରେ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତର ପ୍ରସାରଣ କରାଯାଏ ମଙ୍ଗଳବାର ଏବଂ ଗୁରୁବାର। ବୁଧବାର ଦିନ ଆମେ ହିନ୍ଦୀ କଥାଚିତ୍ରର ଗୀତ ପ୍ରସାରଣ କରିଥାଉ ଆପଣମାନଙ୍କ ଅନୁରୋଧରେ। ନାଟକ କଥା ଯାହା ଲେଖିଛନ୍ତି ଆମେ ଏ ସମ୍ପର୍କରେ ନାଟକ ବିଭାଗକୁ ଜଣାଇଦେବୁ, ଆପଣଙ୍କ ଅନୁରୋଧ କରିଥିବା ନାଟକ ପ୍ରସାରଣ କରାଯିବ। କାର୍ଯ୍ୟକ୍ରମ ସୂଚନାରୁ ତ ଏହା ଜାଣିପାରିବେ, ତେଣୁ ଆମର କାର୍ଯ୍ୟକ୍ରମ ନିୟମିତ ଶୁଣୁଥାନ୍ତୁ।
0: ନରେନ୍ଦ୍ର କୁମାର ସାହୁ ଲେଖିଛନ୍ତି ଅରଖପାଟଣା ଆଠଗଡ଼ କଟକରୁ। ଶ୍ରୋତାବନ୍ଧୁ ମଧ୍ୟ ଆମକୁ 2 ଚିଠି ପଠାଇଛନ୍ତି। ସେ ଲେଖିଛନ୍ତି ଯେ ଲାବଣ୍ୟବତୀ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀର ପ୍ରସାରଣ କରନ୍ତୁ, ରୁବିର ରୁବାଇ ନାଟକ କେବେ ପ୍ରସାରଣ କରାଯିବ, ବନ୍ଦନାରେ ମହାପ୍ରଭୁଙ୍କ ଭଜନ ସ୍ଥାନ ପାଉଥିବାରୁ ଭକ୍ତିମୟ ପରିବେଶ ସୃଷ୍ଟି ହେଉଛି ଆଉ ଖୁବ୍ ଭଲ ଲାଗୁଛି। ନାଟକ ଭକ୍ତ ଦାସିଆ ଶୁଣି ବହୁତ ଭଲ ଲାଗିଲା ବୋଲି ଶ୍ରୋତାବନ୍ଧୁ ଲେଖିଛନ୍ତି। ନାଟକ ଫୁଲମତୀ ଡିମିରି ଫୁଲର ପ୍ରସାରଣ କରିବାକୁ ଶ୍ରୋତାବନ୍ଧୁ ଅନୁରୋଧ କରିଛନ୍ତି। ଆହୁରି ମଧ୍ୟ ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ନାଟକ ବାଉଁଶ ରାଣୀ ସେ ଶୁଣିଲେ ଯାହା ତାଙ୍କୁ ଭଲ ଲାଗିଲା, ସେଥିପାଇଁ ସେ ଆମ କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି। ରଥଯାତ୍ରାଠାରୁ ବାହୁଡ଼ା ପର୍ଯ୍ୟନ୍ତ ଯେତେ ସବୁ ମହାପ୍ରଭୁଙ୍କର ଭଜନ ରହିଛି ସେସବୁର ପ୍ରସାରଣ କରିବାକୁ ଶ୍ରୋତାବନ୍ଧୁ ଅନୁରୋଧ କରିଛନ୍ତି।
1: ଶ୍ରୋତାବନ୍ଧୁ ଆପଣ ଆମର ନାଟକ ଯାହା ଭଲ ଲାଗିଛି ସେ ସମ୍ପର୍କରେ ଲେଖିଛନ୍ତି ଏବଂ ଯେଉଁ ନାଟକ ପ୍ରସାରଣ ପାଇଁ ଅନୁରୋଧ କରିଛନ୍ତି, ରୁବିର ରୁବାଇ ନାଟକ ଆମର ଜୁନ୍ ମାସରେ ତ ପ୍ରସାରଣ କରାଯାଇଥିଲା, ତେବେ ଆମେ ଏ ସମ୍ପର୍କରେ ନାଟକ ବିଭାଗକୁ ଜଣାଇଦେବୁ, କାରଣ ଆଉ ବହୁତ ଗୁଡ଼ିଏ ନାଟକର ନାଁ ଲେଖିଛନ୍ତି, ଫୁଲମତୀ ନାଟକ, ଡିମିରି ଫୁଲ ନାଟକ ପ୍ରସାରଣ କରିବା ପାଇଁ ସମୟ ସୁବିଧା ଦେଖି ପ୍ରସାରଣ କରାଯିବ। ଅନ୍ୟାନ୍ୟ କାର୍ଯ୍ୟକ୍ରମ ଯାହା ପ୍ରସାରଣ କରିବା ପାଇଁ ଲେଖିଛନ୍ତି ଆମେ ସମୟ ସୁବିଧା ଦେଖି ପ୍ରସାରଣର ବ୍ୟବସ୍ଥା କରିବୁ। ଆହୁରି ମଧ୍ୟ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଯେଉଁ ଭଜନ ପ୍ରସାରଣ କରିବା କଥା ଲେଖିଛନ୍ତି, ଆମର ତ ନିୟମିତ ପ୍ରସାରଣ କରାଯାଉଛି ଏବଂ ଆହୁରି ଭଜନ ଯଦି ଶୁଣିବା ପାଇଁ ମନ କରୁଛନ୍ତି, ଚିରହରିତ କାର୍ଯ୍ୟକ୍ରମରେ SMS ମାଧ୍ୟମରେ ଆପଣ ଜଣାଇ ପାରିବେ ଯେଉଁ ଗୀତ ଶୁଣିବା ପାଇଁ ମନ କରୁଛନ୍ତି।
0: ଲତାହରଣ କାକଟପୁର ପୁରୀରୁ ଲେଖିଛନ୍ତି ଶ୍ରୋତାବନ୍ଧୁ କବିରାଜ ପରିଡ଼ା, ସେ ମଧ୍ୟ ଆମକୁ 2 ଚିଠି ପଠାଇଛନ୍ତି। ତେବେ ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଜୁନ୍ ମାସ 7 ଅନୁଚିନ୍ତା କାର୍ଯ୍ୟକ୍ରମରେ ମହାଶୟ ରତ୍ନାକର ଚୈନୀଙ୍କ ନିବେଦନ ବହୁତ ପ୍ରଶଂସନୀୟ ହୋଇପାରିଛି, ସେହିଭଳି ନାଟକ କ୍ରମରେ ଦିନ 10 ପ୍ରସାରିତ ନାଟକ ଦେଖ ବର୍ଷା ଆସୁଛି, ସେହିଭଳି ଜୁନ୍ ମାସ 8 ପ୍ରସାରିତ ନାଟକ ଅଧା ଦେଖା ସ୍ୱପ୍ନର ରେଖା ହୃଦୟସ୍ପର୍ଶୀ ହୋଇପାରିଛି। ଆହୁରି ମଧ୍ୟ ମାଂସର ବିଳାପ ଯାହାର ରଚନା କରିଥିଲେ କାଳିନ୍ଦୀ ଚରଣ ପାଣିଗ୍ରାହୀ, ତାହା ମଧ୍ୟ ତାଙ୍କୁ ଆନନ୍ଦ ଦେଇଛି। ଅନୁଚିନ୍ତାରେ ରଜତକର, ସୁରଚନା ଦାସ, ତୀର୍ଥାନନ୍ଦ ମିଶ୍ରଙ୍କର ନିବେଦନ ବହୁତ ସାରଗର୍ଭକ ଆଉ ରସାଣିତ ହୋଇପାରୁଛି। ତେବେ ସେ ଲେଖିଛନ୍ତି ଯେ ବର୍ତ୍ତମାନ ରଥଯାତ୍ରା ଉପଲକ୍ଷେ ଯେଉଁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନାର ପ୍ରସାରଣ କରାଯାଉଛି, ତାହା ସମସ୍ତଙ୍କ ମନରେ ଭକ୍ତିଭାବ ସୃଷ୍ଟି କରିପାରୁଛି, ଚତୁର୍ଦ୍ଦିଗରେ ପରିବେଶ ଭକ୍ତିମୟ ହୋଇପାରୁଛି। ବିଶେଷକରି ଏଥିରେ ମାଳବିକା ରାୟ, ପଦ୍ମାବତୀ ଦ୍ୱିବେଦୀ, ବସନ୍ତ ମହାନ୍ତିଙ୍କର ଆଲେଖ୍ୟ ଉପସ୍ଥାପନ ଶୈଳୀ କାର୍ଯ୍ୟକ୍ରମକୁ ଆହୁରି ସରସ ସୁନ୍ଦର କରିପାରୁଛି। ସେହିଭଳି ଶ୍ରୀକ୍ଷେତ୍ର ମାଧୁରୀରୁ ରଥଯାତ୍ରା ସମ୍ପର୍କରେ ଅନେକ ତଥ୍ୟ ଜାଣିବାକୁ ମିଳୁଛି ବୋଲି ଶ୍ରୋତାବନ୍ଧୁ ଲେଖିଛନ୍ତି। ଶ୍ରୋତାବନ୍ଧୁ ପ୍ରସ୍ତାବ ଦେଇଛନ୍ତି ଯେ ନାଟକ ମିତୁଅପା, ଅଢ଼େଇ ବଖରା ଘର, ଲୋଡ଼ିଥିବା ସୁଖର ଠିକଣା, ସାପୁଆ, ଢାବା ଏହିସବୁ ନାଟକର ପ୍ରସାରଣ କରନ୍ତୁ। ଯୁବବାଣୀ ନେକ୍ସଟରେ ଯେପରି ସାରା ବିଶ୍ୱର ପ୍ରତ୍ୟେକ ଖେଳର ଖେଳାଳିମାନଙ୍କ ବିଷୟରେ ପ୍ରସାରଣ କରାଯାଉଛି, ସେହିଭଳି ଓଡ଼ିଶାର ସ୍ୱନାମଧନ୍ୟ ଖେଳାଳିମାନଙ୍କ ସମ୍ପର୍କରେ ପ୍ରସାରଣ କରନ୍ତୁ। ଯୁବବାଣୀ କ୍ୟାମ୍ପସ ବିଚିତ୍ରରେ କକଟପୁର ମଙ୍ଗଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦକ୍ଷତା ଉପରେ କାର୍ଯ୍ୟକ୍ରମର ପ୍ରସାରଣ ପାଇଁ ଶ୍ରୋତାବନ୍ଧୁ ନିବେଦନ କରିଛନ୍ତି। ଆହୁରି ମଧ୍ୟ ସେ ପ୍ରସ୍ତାବ ଦେଇଛନ୍ତି କିଶୋର ଚକ୍ରରେ କାକଟପୁର ମଙ୍ଗଳା।

0: ମନ୍ଦିର ସମ୍ପର୍କରେ ତଥ୍ୟ ପରିବେଷଣ କରନ୍ତୁ। ହା ଅର୍ଣ୍ଣର ସ୍ରଷ୍ଟା କାହ୍ନୁ ଚରଣଙ୍କ ସମ୍ପର୍କରେ ଯଦି ରେକର୍ଡିଂ ଉପଲବ୍ଧ ଥାଏ ତାହେଲେ ତାହାର ପ୍ରସାରଣ ପାଇଁ ଶ୍ରୋତାବନ୍ଧୁ ଅନୁରୋଧ କରିଛନ୍ତି।
1: ଶ୍ରୋତାବନ୍ଧୁ, ଆପଣଙ୍କର ଦୁଇଟି ଚିଠି ଆମର ହସ୍ତଗତ ହୋଇଛି। ଗୋଟିଏ ଚିଠିରେ ଆପଣ ଆମର ବିଭିନ୍ନ କାର୍ଯ୍ୟକ୍ରମକୁ ପସନ୍ଦ କରିଛନ୍ତି ଏବଂ ଆଉ ଗୋଟିଏ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରସ୍ତାବ ଲେଖି ପଠାଇଛନ୍ତି। ଆମର କାର୍ଯ୍ୟକ୍ରମ ଯାହା ରହିଛି, ଯୁବବାଣୀ କାର୍ଯ୍ୟକ୍ରମ ହେଉ, ସ୍ମୃତିର ପାହାଚ କାର୍ଯ୍ୟକ୍ରମ ହେଉ ବା କିଶୋର ଚକ୍ର କାର୍ଯ୍ୟକ୍ରମ ହେଉ, ଏହି କାର୍ଯ୍ୟକ୍ରମଗୁଡ଼ିକରେ ପ୍ରସାରଣ କରିବା ପାଇଁ ଠିକ୍ ଅଛି, ଆପଣଙ୍କର କଥା ମନେ ରହିଲା, ସମୟ ସୁବିଧା ଦେଖି ଏହି କାର୍ଯ୍ୟକ୍ରମଗୁଡ଼ିକର ପ୍ରସାରଣର ବ୍ୟବସ୍ଥା କରିବୁ।
0: ରଘୁନାଥପୁର ରଙ୍କାଳ କେନ୍ଦ୍ରାପଡ଼ାରୁ ଲେଖିଛନ୍ତି ଅମ୍ବରୀଶ ପରିଡ଼ା, ମନୋରମା ସାମନ୍ତରାୟ, ଲୋପାମୁଦ୍ରା ପରିଡ଼ା ଆଉ ସଞ୍ଜୟ କୁମାର ପରିଡ଼ା। ସେମାନେ ମିଳିତ ଭାବରେ ଆମକୁ ଦୁଇଟି ଚିଠି ପଠାଇଛନ୍ତି। ସେମାନେ ଲେଖିଛନ୍ତି ଯେ ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମଟି ତାଙ୍କୁ ବହୁତ ଭଲ ଲାଗିଛି। ଏହି କାର୍ଯ୍ୟକ୍ରମରେ ପ୍ରସାରିତ ଆଲୋଚନାରୁ ସ୍ୱାସ୍ଥ୍ୟ ସମ୍ପର୍କରେ ଅନେକ କଥା ଜାଣି ହେଉଛି। ତେବେ ଶିଶୁ ସଂସାର କାର୍ଯ୍ୟକ୍ରମରେ ଶିଶୁମାନଙ୍କ ପରିବେଶିତ ରଥ ଯାଏ ଗଡ଼ି ବହୁତ ଭଲ ଲାଗିଛି। ସେଥିପାଇଁ ସେମାନେ ଶିଶୁ କଣ୍ଠଶିଳ୍ପୀମାନଙ୍କୁ ଧନ୍ୟବାଦ ଜଣାଇବା ସହ ଆମ କେନ୍ଦ୍ରକୁ କୃତଜ୍ଞତା ଜଣାଇଛନ୍ତି। ଆହୁରି ମଧ୍ୟ ଶ୍ରୀକ୍ଷେତ୍ର ମାଧୁରୀରେ ରଥ ଉପରେ ନୀତିକାନ୍ତି ସମ୍ପର୍କରେ ଯେଉଁ ସବୁ କଥା ଶୁଣିବାକୁ ମିଳୁଛି ତାହା ଆନନ୍ଦ ଦେଉଛି। ସେଭଳି ସେମାନେ ଲେଖିଛନ୍ତି ଯେ ଭାଗବତର ତୃତୀୟ ସ୍କନ୍ଧ ସେମାନେ ଶୁଣିଛନ୍ତି, ଯାହା ସେମାନଙ୍କୁ ଭଲ ଲାଗିଛି। କୃଷି ସୂଚନାରେ ଆଖୁରେ କାଣ୍ଡବିନ୍ଧା ପୋକ ଲାଗିବା ଏବଂ ତାହାର ପ୍ରତିକାର ବିଷୟରେ ଶୁଣିବାକୁ ମିଳିଲା, ସେଥିପାଇଁ ସେମାନେ ଆମ କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି। ତେବେ ସେମାନେ ଲେଖିଛନ୍ତି ଯେ ରେଡିଓ ପାଖରେ ନଥିବା ବେଳେ କାର୍ଯ୍ୟକ୍ରମ କିଭଳି ସେମାନେ ଶୁଣିପାରିବେ।
1: ଆପଣ ସମସ୍ତେ ମିଳିତ ଭାବରେ ଏହି ଚିଠି ଲେଖିଛନ୍ତି, ବହୁତ ବହୁତ ଧନ୍ୟବାଦ। ବିଭିନ୍ନ କାର୍ଯ୍ୟକ୍ରମ କଥା ଲେଖିଛନ୍ତି ଯାହା ଭଲ ଲାଗୁଛି ଆପଣମାନଙ୍କୁ। ତେବେ ଯେଉଁ ପ୍ରଶ୍ନ କରିଛନ୍ତି, ଯଦି ରେଡିଓ ନାହିଁ ତେବେ ଆମର ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ଲିକେସନ୍ ଯାହା ରହିଛି, ଏହାକୁ ଆପଣ ପ୍ଲେ ଷ୍ଟୋର୍ରୁ ଡାଉନ୍ଲୋଡ୍ କରି ଆମର କାର୍ଯ୍ୟକ୍ରମ ଶୁଣିପାରିବେ।
0: ହରିପୁର କିଶନନଗର କଟକରୁ ଲେଖିଛନ୍ତି ଶ୍ରୋତା ଭଉଣୀ ବୈଜୟନ୍ତୀ ବିଷୋଇ। ସେ ଲେଖିଛନ୍ତି ଯେ ଆମ କେନ୍ଦ୍ରର ବିଭିନ୍ନ କାର୍ଯ୍ୟକ୍ରମ ସେ ଶୁଣନ୍ତି। ସକାଳର ବନ୍ଦନା, ଅନୁଚିନ୍ତା, ପ୍ରଭାତ ପରିକ୍ରମା, ବୈଦେହିଶ ବିଳାସ, ଗୀତଗୀତିକା, ମୋ ପସନ୍ଦ, ନାରୀମହଲ, ଯୁବବାଣୀ, କୃଷି ସଂସାର, ଏମିତି ଅନେକ କାର୍ଯ୍ୟକ୍ରମ ସେ ଶୁଣିଥାନ୍ତି। ଅନୁଚିନ୍ତାରେ ଡକ୍ଟର ସୁଲୋଚନା ଦାସଙ୍କ ନିବେଦନ ତାଙ୍କୁ ବହୁତ ଭଲ ଲାଗିଥିଲା ବୋଲି ସେ ଜଣାଇଛନ୍ତି। ସେଥିପାଇଁ ସେ ମହାଶୟଙ୍କୁ ଅନେକ ଅନେକ ଧନ୍ୟବାଦ ଦେଇଛନ୍ତି।
1: ଶ୍ରୋତା ଭଉଣୀ, ଆପଣଙ୍କୁ ମଧ୍ୟ ଅନୁରୂପ ଭାବେ ଧନ୍ୟବାଦ ଆମର କାର୍ଯ୍ୟକ୍ରମ ଶୁଣି ସେ ସମ୍ପର୍କରେ ଚିଠି ଲେଖିଥିବାରୁ।
0: ହାତୀବାରୀ ସୁକିନ୍ଦା ଯାଜପୁରରୁ ଲେଖିଛନ୍ତି ଶ୍ରୋତାବନ୍ଧୁ ସୂର୍ଯ୍ୟମଣି ନାଥ। ପ୍ରତିଥର ଭଳି ଆମର ବିଭିନ୍ନ କାର୍ଯ୍ୟକ୍ରମକୁ ଶ୍ରୋତାବନ୍ଧୁ ପ୍ରଶଂସା କରି ଏହି ଚିଠିଟି ଲେଖିଛନ୍ତି। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଜୁନ୍ ମାସ 20 ତାରିଖରେ ପ୍ରସାରିତ ଆମ ଆଇନ କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ଗୋକୁଳାନନ୍ଦ ପଟ୍ଟନାୟକ ମହୋଦୟଙ୍କ ସହିତ ଯେଉଁ ଆଲୋଚନାଟିର ପ୍ରସାରଣ କରାଯାଇଥିଲା ତାହା ଅତ୍ୟନ୍ତ ଶିକ୍ଷଣୀୟ ହୋଇପାରିଛି। ଆଇନଜୀବୀ ମହୋଦୟଙ୍କୁ ସେଥିପାଇଁ ସେ ଧନ୍ୟବାଦ ଜଣାଇଛନ୍ତି। ଯୋଗ ପ୍ରଶିକ୍ଷିକା ପ୍ରଣତି ସ୍ୱାଇଁ ମହୋଦୟଙ୍କ ସୁସ୍ଥ ବୃଦ୍ଧାବସ୍ଥା ପାଇଁ ଯୋଗ ବିଷୟଟି ମନକୁ ଛୁଇଁଲା ବୋଲି ଶ୍ରୋତାବନ୍ଧୁ ଲେଖିଛନ୍ତି। ଆହୁରି ମଧ୍ୟ ଶ୍ରୋତାବନ୍ଧୁ ଲେଖିଛନ୍ତି ଜୁନ୍ ମାସ 22 ତାରିଖ ଆମରି ସ୍ୱାସ୍ଥ୍ୟରେ ଡାକ୍ତର ସୁଧାଂଶୁ ଶେଖର ମିଶ୍ର ମହୋଦୟ ଉଚ୍ଚ ରକ୍ତଚାପ ହୃଦଘାତ ବିଷୟରେ ମୂଲ୍ୟବାନ ତଥ୍ୟ ପ୍ରଦାନ କରିଥିଲେ, ତାଙ୍କୁ ସେଥିପାଇଁ ଶ୍ରୋତାବନ୍ଧୁ ଧନ୍ୟବାଦ ଜଣାଇଛନ୍ତି।
1: ଶ୍ରୋତାବନ୍ଧୁ, ଆପଣଙ୍କୁ ମଧ୍ୟ ଅନୁରୂପ ଭାବେ ଧନ୍ୟବାଦ ଆମର ବିଭିନ୍ନ କାର୍ଯ୍ୟକ୍ରମକୁ ପସନ୍ଦ କରି ସେ ସମ୍ପର୍କରେ ବିସ୍ତୃତ ଭାବରେ ଲେଖିଥିବାରୁ। ବିଶେଷଜ୍ଞମାନଙ୍କର ନାଁ ଲେଖିଛନ୍ତି, ଆଲୋଚନାର ବିଷୟବସ୍ତୁ ସମ୍ପର୍କରେ ଲେଖିଛନ୍ତି, କୃତଜ୍ଞତା ଆପଣଙ୍କୁ ଜଣାଉଛୁ। ନିୟମିତ ଭାବରେ ଆମର କାର୍ଯ୍ୟକ୍ରମ ଶୁଣି ସେ ସମ୍ପର୍କରେ ଆମକୁ ଚିଠି ଲେଖୁଥିବାରୁ।
0: ଶ୍ରୋତାବନ୍ଧୁ ପୀତାମ୍ବର ଲେଙ୍କା ଲେଖିଛନ୍ତି ଜହଙ୍ଗର କେନ୍ଦ୍ରାପଡ଼ାରୁ। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ରଜ 3 ଦିନ ଧରି ଆକାଶବାଣୀରେ ପ୍ରସାରିତ କାର୍ଯ୍ୟକ୍ରମଗୁଡ଼ିକ ମନଛୁଆ ହୋଇପାରିଛି। ନପାହୁ ରାତି ନମରୁପତି ଗୀତନାଟ୍ୟଟି ମଧ୍ୟ ତାଙ୍କୁ ଭଲ ଲାଗିଛି। ନାରୀମହଲ କାର୍ଯ୍ୟକ୍ରମରେ ରଜ ବିଷୟରେ ଯେଉଁ ରୂପକ ଏବଂ ଆଲୋଚନାମାନ ପ୍ରସାରଣ କରାଯାଇଥିଲା ତାହା ତାଙ୍କୁ ଆନନ୍ଦ ଦେଇଛି। ଯୋଗ ଦିବସ ଅବସରରେ ନାରୀମହଲ କାର୍ଯ୍ୟକ୍ରମରେ ପ୍ରଣତି ସ୍ୱାଇଁ ମହାଶୟା ଯୋଗ ବିଷୟରେ ବହୁତ କଥା ଆଲୋଚନା କରିଥିଲେ। ଏହି ଆଲୋଚନାରୁ ଯୋଗ ବିଷୟରେ ଅନେକ କଥା ଜାଣିହେଲା, ଏଣୁ ମହାଶୟଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।
1: ଗଣପର୍ବ ରଜ କଥା ଯାହା ଲେଖିଛନ୍ତି, ବିଭିନ୍ନ କାର୍ଯ୍ୟକ୍ରମ ତ ଆମର ପ୍ରତିବର୍ଷ ପ୍ରସାରଣ କରାଯାଏ, କେବଳ ରଜ ପର୍ବ କାହିଁକି, ଅନ୍ୟାନ୍ୟ ପର୍ବପର୍ବାଣୀ ଯାହା ଆମର ରହିଛି ଏ ସମ୍ପର୍କରେ ନିୟମିତ ବିଭିନ୍ନ କାର୍ଯ୍ୟକ୍ରମର ପ୍ରସାରଣ କରାଯାଇଥାଏ। ଆପଣ ବିଶେଷ କରି ରଜ 3 ଦିନ ଯେଉଁ କାର୍ଯ୍ୟକ୍ରମର ପ୍ରସାରଣ କରାଯାଇଥିଲା ସେ ସମ୍ପର୍କରେ ଲେଖିଛନ୍ତି, ଭଲ ଲାଗିଛି ଆପଣଙ୍କୁ, ବହୁତ ବହୁତ ଧନ୍ୟବାଦ। ଆହୁରି ମଧ୍ୟ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ସମ୍ପର୍କରେ ଯାହା ଲେଖିଛନ୍ତି, କେବଳ ନାରୀମହଲ କାର୍ଯ୍ୟକ୍ରମ ନୁହଁ, ଆମର ଯୁବବାଣୀ କାର୍ଯ୍ୟକ୍ରମ ହେଉ ବା ସ୍ୱତନ୍ତ୍ର ଆଲୋଚନା ହେଉ, ପ୍ରତ୍ୟେକ କାର୍ଯ୍ୟକ୍ରମରେ ଆମେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ସମ୍ପର୍କରେ ଆଲୋଚନାର ପ୍ରସାରଣ କରିଥିଲୁ ଏବଂ ଏକ ସ୍ୱତନ୍ତ୍ର ଫୋନ୍ଇନ୍ କାର୍ଯ୍ୟକ୍ରମର ମଧ୍ୟ ପ୍ରସାରଣ କରାଯାଇଥିଲା।
0: ଦିବ୍ୟଲୋଚନ ଭାରିମଲ୍ଲ ପ୍ରମିଳା ଭାରିମଲ୍ଲ ଲେଖିଛନ୍ତି ମୋଟା ଜଙ୍କିଆ ଖୋର୍ଦ୍ଧାରୁ। ସେମାନେ ଆମକୁ 3ଟି ଚିଠି ପଠାଇଛନ୍ତି। ଆମ କେନ୍ଦ୍ର ପ୍ରସାରିତ ପ୍ରତିଟି କାର୍ଯ୍ୟକ୍ରମ ସେମାନଙ୍କୁ ଭଲ ଲାଗେ। ଅନୁଚିନ୍ତାରେ ସନ୍ତନ କୁମାର ରଥ, ରତ୍ନାକର ଚୟନୀ, ରଜତକରଙ୍କର ନିବେଦନ, କଥିକାରେ ଡକ୍ଟର ସୂର୍ଯ୍ୟମଣି ବେହେରା, ବିଜୟ ପଟ୍ଟନାୟକ, ବିଚିତ୍ରାନନ୍ଦ ସାହୁଙ୍କ ଉପସ୍ଥାପନା ଶୈଳୀ ଚମତ୍କାର ହୋଇପାରୁଛି, ସେଥିପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଯୁବଶକ୍ତିରେ ଡକ୍ଟର ଦୁର୍ଗା ପ୍ରସାଦ ମିଶ୍ରଙ୍କ ଆଲୋଚନା, ଜନ ସମସ୍ୟା ବୃଦ୍ଧି

0: ଓ ସମାଜ ପାଇଁ ଆହ୍ୱାନ, ଏହି ଆଲୋଚନାଟି ଖୁବ୍ ଶିକ୍ଷଣୀୟ ହୋଇପାରିଛି। ଶ୍ରୀକ୍ଷେତ୍ର ମାଧୁରୀରେ ଶ୍ରୀଜଗନ୍ନାଥଙ୍କ ସମ୍ପର୍କରେ ଅନେକ କଥା ଜାଣି ହେଉଛି ବୋଲି ସେମାନେ ଲେଖିଛନ୍ତି। କେତେଗୁଡ଼ିଏ ନାଟକର ନାଁ ସେମାନେ ଆମକୁ ଲେଖିଛନ୍ତି, ଯେଉଁ ନାଟକଗୁଡ଼ିକ ସେମାନଙ୍କର ମନପ୍ରାଣକୁ ଛୁଇଁ ଯାଇଥିବା ସେମାନେ ଲେଖିଛନ୍ତି। ସେଥିପାଇଁ କଳାକାରମାନଙ୍କୁ ସେମାନେ ଧନ୍ୟବାଦ ଜଣାଇଛନ୍ତି। ମନମଲ୍ଲିକା କାର୍ଯ୍ୟକ୍ରମଟି ମଧ୍ୟ ଖୁବ୍ ଆନନ୍ଦ ଦେଉଛି। ବନ୍ଦନା, ପ୍ରଭାତ ପରିକ୍ରମା, କୃଷି ସଂସାର, ଯୁବବାଣୀ, ନାରୀ ମହଲ, ଶ୍ରୀରାମଚରିତ ମାନସ, ଆକାଶବାଣୀ ଶ୍ରୋତାମାନଙ୍କ ପାଇଁ ଗୋଟିଏ ଗୋଟିଏ ଉପହାର ବୋଲି ସେମାନେ ଲେଖିଛନ୍ତି। ଭାଗବତ ପାଠ ବୈଦେହିଶ ବିଳାସ ଭକ୍ତିଭାବ ସୃଷ୍ଟି କରିପାରୁଛି। ସେମାନେ ଲେଖିଛନ୍ତି ଯେ ଗାନ୍ଧୀ ଚର୍ଚ୍ଚା କାର୍ଯ୍ୟକ୍ରମଟି ମଧ୍ୟ ସେମାନଙ୍କୁ ଭଲ ଲାଗୁଛି। ଠିକ୍ କହନ୍ତୁ, ଠିକ୍ ଲେଖନ୍ତୁରେ ନଟବର ଶତପଥୀଙ୍କ ବାକ୍ୟ ଗଠନ ସମ୍ପର୍କିତ ଆଲୋଚନାଟି ଖୁବ୍ ଉପାଦେୟ ଥିଲା।
1: ଆପଣ ଦୁଇ ଜଣ ଆପଣଙ୍କର ତିନୋଟି ଯାକ ଚିଠିରେ ଆମର ବିଭିନ୍ନ କାର୍ଯ୍ୟକ୍ରମ କଥା ଲେଖିଛନ୍ତି, ଯାହା ବହୁତ ଭଲ ଲାଗିଛି। କୃତଜ୍ଞତା ଜଣାଉଛୁ ଆପଣଙ୍କୁ ନିୟମିତ ଭାବରେ ଆମକୁ ଚିଠି ଲେଖୁଥିବାରୁ।
0: ଅନୁଚିନ୍ତା, ଗୀତ ଗୀତିକା, ମୋ ପସନ୍ଦ, ମଞ୍ଜୁଳ ମଧ୍ୟାହ୍ନ, ନାରୀ ମହଲ, ଯୁବବାଣୀ ଅନୁରୋଧରେ ଓଡ଼ିଆ ଆଉ ହିନ୍ଦୀ ଚଳଚ୍ଚିତ୍ରର ଗୀତ, ନାଟକ, ପାଲା, କୃଷି ସଂସାର ଆଉ ସ୍ୱର ନିର୍ଝର ଆଦି କାର୍ଯ୍ୟକ୍ରମ ବହୁତ ଭଲ ଲାଗୁଛି ବୋଲି ଲେଖିଛନ୍ତି ଆନନ୍ଦପୁର ହାଟଡିହିରୁ ଶ୍ରୋତାବନ୍ଧୁ ଶାନ୍ତନୁ ନାୟକ। 1980 ମସିହାରୁ ଶ୍ରୋତାବନ୍ଧୁ ଆମ କେନ୍ଦ୍ରର ବିଭିନ୍ନ କାର୍ଯ୍ୟକ୍ରମ ଶୁଣି ଆସୁଛନ୍ତି।
1: ତେବେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆମର କାର୍ଯ୍ୟକ୍ରମ ନିୟମିତ ଶୁଣୁଥିବାରୁ।
0: ପଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ ଲେଖିଛନ୍ତି ଶ୍ରୋତାବନ୍ଧୁ ନିରାକାର ପଣ୍ଡା। ଶ୍ରୋତାବନ୍ଧୁ ଆମର ବିଭିନ୍ନ କାର୍ଯ୍ୟକ୍ରମ ଶୁଣୁଥିବା ଲେଖିଛନ୍ତି ଏବଂ ସେହି କାର୍ଯ୍ୟକ୍ରମଗୁଡ଼ିକ ତାଙ୍କୁ ବହୁତ ଭଲ ଲାଗୁଛି। ତେବେ ସେ ଲେଖିଛନ୍ତି ଯେ ଜୁନ୍ ମାସ 29 ତାରିଖ ସୋମବାର ଶ୍ରୀକ୍ଷେତ୍ର ମାଧୁରୀରେ ଦେବସ୍ନାନ ପୂର୍ଣ୍ଣିମା ବିଷୟରେ ଅନେକ କଥା ଜାଣିବାକୁ ମିଳିଲା। ଏହି କାର୍ଯ୍ୟକ୍ରମଟି ତାଙ୍କୁ ବହୁତ ଭଲ ଲାଗିଲା ବୋଲି ସେ ଲେଖିଛନ୍ତି। ଏଥିରେ ପ୍ରସାରିତ ଅନେକ କଥା ସେ ପୂର୍ବରୁ ଜାଣିନଥିଲେ, ସେଥିପାଇଁ ସେ ଆମ କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି।
1: ପ୍ରତ୍ୟେକ ଥର ପରି ଏଥର ମଧ୍ୟ ଆପଣ ଆମର କାର୍ଯ୍ୟକ୍ରମକୁ ପସନ୍ଦ କରି ଲେଖିଛନ୍ତି, ଯାହା ଆପଣଙ୍କୁ ଭଲ ଲାଗିଛି। ଆପଣଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛୁ। ଶ୍ରୋତାବନ୍ଧୁ, ଚିଠି ଦେଖୁ ଦେଖୁ ସମୟ ଆମକୁ ଇସାରା ଦେଲାଣି, କାର୍ଯ୍ୟକ୍ରମକୁ ଏଇଠି ରଖିବାକୁ ହେବ। କିନ୍ତୁ କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଆମର ଠିକଣା ସମ୍ପର୍କରେ ଏହି ସୂଚନା।
0: ଆମକୁ ଚିଠି ଲେଖିବାର ଠିକଣା ହେଉଛି ଆପଣଙ୍କ ଚିଠି ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ କଟକ, ପିନ୍ 7533001।
1: ଆମର ମେଲ୍ ଆଇଡିଟି ହେଉଛି
0: aircuttack@gmail.com।
1: ପ୍ରତ୍ୟେକଙ୍କୁ ଆମେ ଶୁଭକାମନା ଜଣାଇ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ।
0: ନମସ୍କାର।
2: ଶୁଣୁଥିଲେ ଆପଣଙ୍କ ଚିଠି। ଚିଠିପତ୍ରର ଉତ୍ତର ଦେଉଥିଲେ ପ୍ରଜ୍ଞା ପାରମିତା ସାହୁ ଏବଂ ଜ୍ଞାନରଞ୍ଜନ ସାମନ୍ତରାୟ।

ଶ୍ରୋତାମାନଙ୍କୁ ଏଇଠି ଜଣାଇ ଦେଉଛୁ, ଆଜି ରାତି 9:30 ପ୍ରଚାର କରିବୁ ଇସୁ ବିଫୋର୍ ପାର୍ଲିଆମେଣ୍ଟ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ କଟକ ଶୁଣନ୍ତୁ ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଗାଇଛନ୍ତି ସୋନୁ ନିଗମ ଏବଂ ନିନ୍ଦି କୌର। କଥାଚିତ୍ର ୟମଲା ପଗଲା ଦିୱାନା।

ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ର ଗୀତ ଆକାଶବାଣୀ କଟକ। ସମୟ 3:10 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଅସରନ୍ତି ଅପରାହ୍ନ ଏଥିରେ ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଗାଇଛନ୍ତି କିଶୋର କୁମାର, କଥାଚିତ୍ର ଆଶା।

0: ପରବର୍ତ୍ତୀ କଥାଚିତ୍ର ଆନ୍ ମିଲୋ ସଜନା ଦ୍ୱୈତକଣ୍ଠରେ ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ କିଶୋର କୁମାର।
1: अच्छा तो हम चलते हैं।

ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି କୁମାର ସାନୁ, କବିତା କୃଷ୍ଣମୂର୍ତ୍ତି, ଅଲକା ୟାଗ୍ନିକ ଏବଂ ସୁଦେଶ ଭୋସଲେ। କଥାଚିତ୍ର ଆଖେ।

ଅସରନ୍ତି ଅପରାହ୍ନରେ ଆପଣମାନେ ଶୁଣୁଛନ୍ତି କେତୋଟି ହିନ୍ଦୀ କଥାଚିତ୍ର ଗୀତ। ପରବର୍ତ୍ତୀ କଥାଚିତ୍ର ଆର୍ ପାର୍। ଗୀତଟିକୁ ଗାଇଛନ୍ତି ଗୀତା ଦତ୍ତ।

0: ଅସରନ୍ତି ଅପରାହ୍ନରେ ଆପଣମାନେ ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଏକ ପ୍ରକାର ସେ ପିଏମ୍ ଜୟ ଅବ ଗରିବ କି ଜୟ ବନ ଗଈ ହେ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: ପରବର୍ତ୍ତୀ ଆଲବମ୍ ଗୀତଟିକୁ ଗାଇଛନ୍ତି ସଂଗ୍ରାମ।

ଚିରହରି ତ କାର୍ଯ୍ୟକ୍ରମରେ ଆପଣମାନେ ଶୁଣୁଥିଲେ ଆପଣମାନଙ୍କର ଏସ୍ଏମ୍ଏସ୍ ଯୋଗେ କେତୋଟି ଆଲବମ୍ ଗୀତ ଏବଂ ଲଘୁ ସଙ୍ଗୀତ। ଆକାଶବାଣୀ କଟକ ପ୍ରଚାର କରୁଛୁ ସମବେତ କଣ୍ଠରେ ଦେଶଭକ୍ତି ଗୀତ। ଗୀତଟିକୁ ରଚନା କରିଛନ୍ତି ମୀନାକ୍ଷୀ ଦେବୀ।

ଶୁଣିଲେ ମିଳିତ କଣ୍ଠରେ ଦେଶାତ୍ମବୋଧକ ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ସ୍କୃତିର ପାହାଚ ପ୍ରଯୋଜନା ସଦ୍ୟସ୍ମିତା ବେହେରା।

ଶ୍ରୋତା ବନ୍ଧୁ, ସ୍ମୃତି ହେଉଛି ଜୀବନର ଅମୂଲ୍ୟ ସମ୍ପଦ। ସମୟ ଗଡ଼ିଚାଲେ, ଦିନ ବଦଳେ, ଋତୁ ବଦଳେ, ଏମିତିକି ମଣିଷ ମଧ୍ୟ ବଦଳିଯାଏ। କିନ୍ତୁ କିଛି ମୁହୂର୍ତ୍ତ ଅଛି ଯାହା କେବେ ବଦଳେନି, ସେଗୁଡ଼ିକ ହେଉଛି ଆମର ସ୍ମୃତି। ପ୍ରତ୍ୟେକ ସ୍ମୃତି ଆମକୁ କିଛି ନା କିଛି ଶିଖାଇଥାଏ। ସଫଳତାର ସ୍ମୃତି ଆମକୁ ଆଗକୁ ବଢ଼ିବାର ପ୍ରେରଣା ଦିଏ, ତ ବିଫଳତାର ସ୍ମୃତି ଆମକୁ ନୂଆ ଭାବରେ ଉଠି ଦୌଡ଼ିବାର ସାହସ ଦିଏ। ଆଜିର ଛୋଟ ଛୋଟ ମୁହୂର୍ତ୍ତଗୁଡ଼ିକ ହିଁ ଆସନ୍ତାକାଲିର ସୁନ୍ଦର ସ୍ମୃତି। ଏସବୁ ହଠାତ୍ ଆମକୁ ଅତୀତର ଦ୍ୱାର ଦେଶରେ ଠିଆ କରେଇ ଦିଏ। ଏହି ସ୍ମୃତି ହିଁ ଆମକୁ ଆମ ମୂଳଦୁଆ ସହ ଯୋଡ଼ି ରଖେ, ଆମକୁ ମନ ପକେଇ ଦିଏ ଯେ ଆମେ କେତେ ବାଟ ଆଜି ଆଗେଇ ଆସିଛୁ।

ହଁ ଶ୍ରୋତା ବନ୍ଧୁ, ଆଜିର ସ୍ମୃତିର ପାହାଚର ଅଧ୍ୟାୟରେ ଆମେ ଯାହାଙ୍କ ସହ ଭେଟ ହେବା, ସେ ଏକାଧାରରେ ଜଣେ ସାହିତ୍ୟିକ, ସ୍ତମ୍ଭକାର, ଗବେଷକ, ଭାଷାତତ୍ତ୍ୱବିତ୍, ବାଗ୍ମୀ, ଆଧ୍ୟାତ୍ମିକ ପ୍ରବକ୍ତା, ଜ୍ୟୋତିର୍ବିଦ୍ ଏବଂ ବାସ୍ତୁଜ୍ଞାନୀ। ସେ ତାଙ୍କର ଜ୍ଞାନ ଯୋଗୁଁ କେବଳ ଓଡ଼ିଶା କାହିଁକି ସାରା ଭାରତରେ ପ୍ରସିଦ୍ଧି ଲାଭ କରିଛନ୍ତି। ସେ ହେଲେ ପଦ୍ମଶ୍ରୀ ପଣ୍ଡିତ ଡକ୍ଟର ଅନ୍ତର୍ଯ୍ୟାମୀ ମିଶ୍ର। ଆମ ସହିତ ଆଜି ସେ ବାଣ୍ଟିଛନ୍ତି ତାଙ୍କ ଜୀବନର ଅଭୁଲା ସ୍ମୃତି ଆଉ ଅନୁଭୂତି। ତାଙ୍କୁ ଭେଟିଛନ୍ତି ସୁମିତ୍ରା ମହାପାତ୍ର।

0: ଆଜିର ସ୍ମୃତିର ପାହାଚ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ। ନମସ୍କାର।
1: ନମସ୍କାର।
0: ଆପଣଙ୍କ ପରି ବାଗ୍ମୀ ଗବେଷକ ପ୍ରାବନ୍ଧିକଙ୍କୁ ଆମେ ଆଜି ଆମ ପାଖରେ ପାଇଛୁ। ଇଏ ଆମର ବଡ଼ ସୌଭାଗ୍ୟର କଥା। ଏତେ ସବୁ ସୁଗୁଣର ଅଧିକାରୀ ଆପଣ। ତେବେ ଆମେ ନିଶ୍ଚୟ ଜାଣିବାକୁ ଚାହିଁବୁ ଯେ ଜଣେ ବିଶିଷ୍ଟ ବ୍ୟକ୍ତି ଯିଏକି ପଦ୍ମଶ୍ରୀ ଅନ୍ତର୍ଯ୍ୟାମୀ ମିଶ୍ର ଆଜି ଆମ ପାଖରେ ଅଛନ୍ତି, ତାଙ୍କ ଜୀବନର ଅୟମାରମ୍ଭ କ'ଣ, କୋଉଠି ଆଉ କେମିତି ହେଇଥିଲା?
1: ମୋର ସୌଭାଗ୍ୟ ଯେ ମୁଁ ଗୋଟେ ପ୍ରାଚୀନ ବ୍ରାହ୍ମଣ ଶାସନ ମାର୍ଥାପୁର, ଯୋଉଟାକି ଢେଙ୍କାନାଳ ଜିଲ୍ଲାର ବ୍ରାହ୍ମଣୀ ନଦୀ କୂଳରେ, ଯୋଉଠି ବ୍ରାହ୍ମଣୀ ନଦୀ ସହିତ ରାମାୟଣ ନଦୀ ମିଳିତ ହୋଇଛି, ଏହି ସଙ୍ଗମସ୍ଥଳରେ ସେ ପ୍ରାଚୀନ ବ୍ରାହ୍ମଣ ଶାସନ ଅବସ୍ଥିତ। ବେଦ ଭାଷ୍ୟକାର ସ୍କନ୍ଧସ୍ୱାମୀ ସେ ଶାସନ ନବମ ଶତାବ୍ଦୀରେ ବସିଥିଲେ। ଗୋଟେ ବ୍ରାହ୍ମଣ ବଢ଼ ଜାଗା, ମୁଁ ଭୂମିଷ୍ଠ ହେଲି। ସେହି ଶାସନରେ ବିଦ୍ୱାନ ମାନଙ୍କ ଗହଣରେ ମୋ ବାଲ୍ୟକାଳଟା କଟିଲା ଏବଂ ମୋର ବାପା ମଧ୍ୟ ଜଣେ ବିଦ୍ୱାନ, ମା ମଧ୍ୟ ଜଣେ ବିଦୁଷୀ, ବାପା ଜଣେ ସ୍ୱାଧୀନତା ସଂଗ୍ରାମୀ ପ୍ଲସ୍ ରାମାୟଣ ବିଚ୍ ସମଗ୍ର ଭାରତରେ ତା ରାମାୟଣ ଖ୍ୟାତି ଥିଲା ଏବଂ ସେ କାଶୀ ବାରଣାସୀ ଟ୍ରେନ୍ରେ। ତେଣୁ ସିଏ ମୋତେ ବାଲ୍ୟକାଳରୁ ୱାଚ୍ କରି ଆସିଲେ, ଗୋଟିଏ ବୋଲି ତ ମୁଁ କେମିତି ଭାବେ ମୋ ଜୀବନଟା ଭଲ ଭାବେ ଗଢ଼ା ହେବ ତାକୁ ପୁରା ୱାଚ୍ କଲେ। ତେଣୁ ପିଲାଦିନ ନିୟମ ଶୃଙ୍ଖଳା, ସମୟାନୁବର୍ତ୍ତିତା, ଆଧ୍ୟାତ୍ମିକତା ଏଥିରେ ମୋତେ ଅନୁପ୍ରାଣିତ କରେଇଲେ। ଯାହା ହଉ, କରେଇଲା ପରେ ପ୍ରତ୍ୟହ ମୋର ଗୋଟେ ଅଭ୍ୟାସ ଥିଲା ଯେ ମାର୍ଥାପୁରର ପୂର୍ବ ଦିଗରେ ହେଲା ବ୍ରାହ୍ମଣୀ ନଦୀ ଏବଂ ତାର ପଟେ ଗୋଟେ ମଧୁବନ ପାହାଡ଼ ଅଛି, ମଧୁବନ ପାହାଡ଼ରୁ ସୂର୍ଯ୍ୟ ଉଦୟ ହୁଅନ୍ତି। ମୋର ଗୋଟେ ନିତ୍ୟାନୈତିକ କାମ, ପୁଣ୍ୟତୟା ବ୍ରାହ୍ମଣୀ ନଦୀରେ ସ୍ନାନ, ମଧୁବନ ପାହାଡ଼ରୁ ସୂର୍ଯ୍ୟୋଦୟ ଦର୍ଶନ ଏବଂ ଆସିକିରି ବାଲୁମିଶ୍ର ମହାଦେବ ଆମ ଶାସନ ମୁଣ୍ଡରେ ଅଛନ୍ତି ପୂର୍ବ ଦିଗରେ, ତାଙ୍କର ଦର୍ଶନ। ଉପନୟନ ପରେ ପରେ ପ୍ରାୟ ସାତ ବର୍ଷ ପରେ ମୁଁ ଏଇଟା ନିତ୍ୟାଭାସରେ ମୋର ପରିଣତ ହୋଇଗଲା। ମୁଁ ଦେଖିଲି ତାଦ୍ୱାରା ଘରେ ଆସିକିରି ଠାକୁର ପୂଜା କରିବା, ଗୀତା ଦଶଟି ଶ୍ଳୋକ ବୋଲିବା, ସନ୍ଧ୍ୟାବେଳକୁ ଭାଗବତ ଅଧ୍ୟାୟ ଠାକୁରରେ ବୋଲିବା, ଏହାଦ୍ୱାରା ଆଧ୍ୟାତ୍ମିକ ଶକ୍ତି ମୋତେ ସଞ୍ଚାର ହେଲା। ଆସ୍ତେ ଆସ୍ତେ ବିଦ୍ୟାନୁରକ୍ତ ତ ଯାହା ମୁଁ ହେଲି, ତୃତୀୟରେ ସ୍କଲରସିପ୍ ପାଇଲି 3 ଟଙ୍କା ହେଲେ ସ୍କଲରସିପ୍, ପଞ୍ଚମରେ 10 ଟଙ୍କା ସ୍କଲରସିପ୍, ମାଇନର ସପ୍ତମ ପରୀକ୍ଷାରେ ମଧ୍ୟ 20 ଟଙ୍କା ସ୍କଲରସିପ୍, ଏସବୁ ସ୍କଲରସିପ୍ ପାଇକି ମୁଁ ପଢ଼ିଯାଇଥିଲି। ମାଟ୍ରିକ ପର୍ଯ୍ୟନ୍ତ ଗୋଟେ ଶୃଙ୍ଖଳିତ ଜୀବନ ମୁଁ ମାର୍ଥାପୁରରେ ଯାପନ କଲି। ତାପରେ କଟକକୁ ଆସିଲି ଉଚ୍ଚତର ଶିକ୍ଷା ପାଇଁ। କଟକକୁ ଆସିଲି ମାର୍ଥାପୁର ଶାସନରେ ଖାଲି ମୋର ଗୁରୁ ଗୁରୁଜନ, ମୋର ପରିବାର ପରିଜନ ଏବଂ ମୋର ବାଲ୍ୟ ଶିକ୍ଷକ, ପ୍ରାଥମିକ ଶିକ୍ଷକ, ମାଧ୍ୟମିକ ଶିକ୍ଷକ ଏମାନେ ମୋତେ ଗୋଢ଼ି ଛାଡ଼ିଥିଲେ। ସମସ୍ତେ ମୋତେ ୱାଚ୍ କରିଥିଲେ କେମିତି ପିଲାଟା ଭବିଷ୍ୟତରେ ଭଲ ପିଲାଟା ହେବ। ଖାଲି ମୋ ପରିବାର ମୋତେ ଚାହିଁନଥିଲେ, ମୋ ଶିକ୍ଷକମାନେ ମଧ୍ୟ ଚାହିଁଥିଲେ ଯେ କେମିତି ମୁଁ ଗୋଟେ ଭଲ ମଣିଷ ଭବି।

0: ବିଶ୍ୱଦେବୀ ତାଙ୍କର ଆଶୀର୍ବାଦ ମୋ ଉପରେ ଥିଲା ତେଣୁ ମୁଁ ରେଭେନ୍ସା କଲେଜରେ ଆସି ପହଞ୍ଚିଲି ଆଉ
1: କୋଉ ମସିହା କଥା ହବ ସେତେବେଳେ
0: 67 ମସିହା 16 ବର୍ଷ ବୟସ ହେଇଥିଲା ମୋତେ ମୁଁ କଲେଜରେ ଆଡମିସନ ନେଲି ଏବଂ କଲେଜରେ ଗୋଟେ ସୌଭାଗ୍ୟ ମୋର ଜଣେ କକେଇ ଇଂଲିଶ ପ୍ରଫେସର ଥିଲେ ନନ୍ଦକିଶୋର ମିଶ୍ର ଆଉ ଜଣେ ଆମର ସମ୍ପର୍କୀୟ ଗାନ୍ଧୀବାଦୀ ପ୍ରଫେସର ସର୍ବେଶ୍ୱର ଦାସ ଥିଲେ ଇଂଲିଶ ପ୍ରଫେସର ଏବଂ ଅଧ୍ୟାପକ ଜୟକୃଷ୍ଣ ମିଶ୍ର ଥିଲେ ଏବଂ ସର୍ବୋପରି ଭାଷା ଧ୍ୱନି ବିଜ୍ଞାନୀ ଗୋଲଖ ବେହେନ୍ଦ୍ର ଆମ ଢେଙ୍କାନାଳ ସେ ମଧ୍ୟ ରେଭେନ୍ସା କରନ୍ତି ଏଇ ଚାରିଜଣ ମୋର ହେଲେ ଗାଇତ୍ରୀ କେତେଜଣ ମହେନ୍ଦ୍ର ରାଉତ ପ୍ରିନ୍ସିପାଲ ଥିଲେ ମହେନ୍ଦ୍ର ରାଉତଙ୍କ ସହଧର୍ମିଣୀ ସାବିତ୍ରୀ ରାଉତ ମାଉସୀ ଆଉ ସେ ମଧ୍ୟ ସଂସ୍କୃତ ବି ତେଣୁ ତାର ପ୍ରଭାବ ଏବଂ ମୁଁ କକେଇ ନନ୍ଦକିଶୋର ମିଶ୍ର ଆଉ ଖୁଡ଼ି ନିରୁପମା ମିଶ୍ର ଏବଂ ପ୍ରଫେସର ସର୍ବେଶ୍ୱର ଦାସ ଏବଂ ତାଙ୍କ ସ୍ତ୍ରୀ ବସନ୍ତ ମାଉସୀ ଏଇ ଚାରିଜଣ ମୋତେ ୱାଚ୍ କଲେ ଏବଂ ଗୋଲଖ ବେହେନ୍ଦ୍ର ଏବଂ ଗୋଲଖ ବେହେନ୍ଦ୍ରଙ୍କ ସହଧର୍ମିଣୀ ଏମାନଙ୍କଠୁ ପ୍ରଚୁର ଶିକ୍ଷା ମୁଁ ପାଇଲି ଚାରି ବର୍ଷ ଏମିତି ଶୃଙ୍ଖଳ ଜୀବନ ମୋର ଯାପନ ହେଲା ସେଇଟା ମୋର ଜୀବନର ଦ୍ୱିତୀୟ ଭାଗ କାରଣ ବାଲ୍ୟ କୈଶୋର କଟିଗଲା ମାତ୍ରରେ ଯୁବକ ଅବସ୍ଥାରେ କଟକରେ ସେ ସ୍ଖଳନ ହେବାର ବହୁତ ସୁଯୋଗ ଥାଏ କିନ୍ତୁ ସେ ସୁଯୋଗ ମୋତେ ଜୁଟିଲାନି ବରଂ ସୌଭାଗ୍ୟ ଜୁଟିଲା ଏମାନଙ୍କ ଆଶୀର୍ବାଦରୁ ଗୋଲଖ ବେହେନ୍ଦ୍ର ମୋତେ ଭାଷା ତତ୍ତ୍ୱ ପଢ଼େଇଲେ ଧ୍ୱନି ତତ୍ତ୍ୱ ପଢ଼େଇଲେ ଏବଂ ସର୍ବେଶ୍ୱର ଦାସ ନନ୍ଦକିଶୋର ମିଶ୍ର ମଧ୍ୟ ଇଂରାଜୀ ପ୍ରବୀଣ କଲେ କାରଣ ଦେଖିଲେ ମୁଁ ଭାଷଣ ଟି ଭଲ ଦେଉଛି ସର୍ବେଶ୍ୱର ଦାସ କହିଲେ କହିଲା ପୁଅ ତୁ ଓଡ଼ିଆରେ ହିନ୍ଦୀରେ ଭାଷଣ ଦେଇପାରୁଛୁ କିନ୍ତୁ ଇଂରାଜୀରେ ଭାଷଣ ଦକ୍ଷିଣରେ ଦେବାକୁ ପଡିବ ତେଣୁ ଇଂରାଜୀ ଭାଷଣ ଅଭ୍ୟାସ କର ଯଦିଓ ମୁଁ ସଂସ୍କୃତ ଅନୁଷ୍ଠାନ ପଢୁଥିଲି ତାପରେ ଜୟକୃଷ୍ଣ ମିଶ୍ର ମୋତେ ପ୍ରଥମେ ଭଞ୍ଜ ସାହିତ୍ୟ ପଢ଼େଇଲେ ଭଞ୍ଜ ସାହିତ୍ୟରେ ସେମାନେ ପ୍ରବୀଣ ପ୍ରବକ୍ତା ପଢ଼େଇଲେ ତା ଦୀନକୃଷ୍ଣଙ୍କ ରସକୋଳ ବିଦଗ୍ଧ ଚିନ୍ତାମଣି ଅଭିମନ୍ୟୁ ସମୁଦ୍ରସିଂହାର ପ୍ରଜନାଥ ବଡ଼ଜେନାଙ୍କର ସାହିତ୍ୟ କବି ସୂର୍ଯ୍ୟ ବଳଦେବ ସାହିତ୍ୟର ସବୁ ଜୟକୃଷ୍ଣ ମିଶ୍ର ହିଁ ମୋତେ ଶିଖେଇଲେ ୟା ବିଷୟରେ ଗୋଟେ ଘଟଣା ଘଟିଲା ଗୋପବନ୍ଧୁଙ୍କ ଉପରେ ଗୋଟେ ବକ୍ତୃତା ପ୍ରତିଯୋଗିତା ହେଲା ସେ ବକ୍ତୃତା ପ୍ରତିଯୋଗିତା ସମାଜ ସମ୍ପାଦକ ପଦ୍ମଭୂଷଣ ରାଧାନାଥ ସଦସ୍ୟ ଅତିଥି ହୋଇଥିଲେ ସେ ବକ୍ତୃତା ପ୍ରତିଯୋଗିତାରେ ମୁଁ ପ୍ରଥମ ହୋଇକି 100 ଟଙ୍କା ପୁରସ୍କାର ପାଇଲି ଯେତେବେଳେ 100 ଟଙ୍କା କମ୍ ନଥିଲା ଆମ ପାଇଁ କାରଣ ସେତେବେଳେ କଲେଜରେ ମେସିନ୍ ବୋଧେ 50-60 ଟଙ୍କା ପଡୁଥିଲା 100 ଟଙ୍କା ପାଇଲା ପରେ ସେ ମୋ ଡାକିଲେ ପାଖକୁ ମୋର ପରିଚୟ ଜାଣିଲେ ବାପାଙ୍କ ନାଁ ଜାଣିଲେ ମୋ ବାପା ସତ୍ୟବାଦ ମିଶ୍ର କାରଣ ମୋ ବାପା ଜଣେ ସ୍ୱାଧୀନତା ସଂଗ୍ରାମୀ ରାମାୟଣ ବି ସେ ଜାଣିଛନ୍ତି ଦେବୁ କହିଥିଲେ ତୁ ମୁଁ ନାକିଆ ହବୁ ତୁ ସମାଜ ପାଇଁ ଲେଖା ଦେବି ମୁଁ କହିଲି ଅଜା ମୁଁ ବିଏ ପାସ୍ କରିନି ସମାଜରୁ କେମିତି ଲେଖା ଦେବି ନା ନାଇଁ ତୁ ଲେଖା ଦେ ମୁଁ ବାହାର କରିବି ମୁଁ ଲେଖା ଦେଲି ଏବଂ 68 ମସିହାଠୁ ଦୀର୍ଘ 54 ବର୍ଷ ଧରି ସମାଜରେ ମୁଁ ଲେଖି ଆସୁଛି ଏବଂ ରାଧାନାଥ ସଦସ୍ୟ କିଛି ଦିନ ଲେଖା ପରେ ମୋ ଲେଖାରେ ଆକୃଷ୍ଟ ହୋଇ ମୋତେ ଡାକିଲେ ରାଧାନାଥ ସଦସ୍ୟ ଆଉ ଜଣେ ଫକୀରମୋହନ ଦାସ ବୋଲିଥିଲେ ଭଦ୍ରକର ସେ ବି ଗୋପବନ୍ଧୁଙ୍କର ଡାହାଣ ହାତ ଥିଲେ ଏଇ ଦୁଇ ଜଣଙ୍କ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ପାଖରେ ଠିଆ କରି ମୋତେ କହିଲେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଶୁଣି ନିୟମ କର ତାଙ୍କ ନୀତିଟାକୁ ତୁ ଅବଲମ୍ବନ କରିବୁ ମୁଁ ତାଙ୍କ ନୀତି କ'ଣ ଥିଲା ନା ସେ ଯୋଡ଼ିଏ ମନ୍ତ୍ରରେ ଲିଖିତ ହୋଇଥିଲେ ସତ୍ୟାନୁସନ୍ଧାନ ଆଉ ନିର୍ଭୀକତା ଏଇ ଯୋଡ଼ିକ ଯଦି ତୁ ଅବଲମ୍ବନ କରିବୁ ତାହେଲେ ନିଶ୍ଚିତ ଭାବେ ଜଣେ ପ୍ରତିଷ୍ଠିତ ଲେଖକ ଭାରତ ନୁହଁ ବିଶ୍ୱରେ ହୋଇପାରିବୁ ମୁଁ ସେ ନିଶ୍ଚିତ 54 ବର୍ଷ ରହିଆସିଛି ସତ୍ୟର ଅନୁସନ୍ଧାନ ଆଉ ନିର୍ଭୀକତା ସେଟାକୁ ଅବଲମ୍ବନ କରି 54 ବର୍ଷ ଲେଖୁଛି ସମାଜରେ କିଛି ଦିନ ଲେଖିଲା ପରେ ହେଲେ ହରେକୃଷ୍ଣ ମହତା ବାପାଙ୍କର ସାଙ୍ଗ ସେ ଯିଏ କରିଥିଲେ ଫ୍ରିଡମ୍ ମୁଭମେଣ୍ଟରେ ସେ ମୋତେ କହିଲେ ତୁ ପ୍ରଜାତନ୍ତ୍ର ପାଇଁ ଲେଖେ ପ୍ରଜାତନ୍ତ୍ର ପାଇଁ ଲେଖିଲି ତାପରେ ସହକାରୀରେ ଲେଖିଲି ପ୍ରାଥମିକ ଅବସ୍ଥାରେ ମୁଁ ମୀନା ବଜାରରେ ଲେଖୁଥିଲି ମୀନା ବଜାରରେ କିଛି ଦିନ ଲେଖିଲା ପରେ ମୋ ବୋଉଙ୍କର ସାଙ୍ଗ ବୀଣା ମହାପାତ୍ର ସେ ପୁରୀ ଘାଟରୁ ଗୋଟେ ସୌରଭ ପତ୍ରିକା ବାହାର କରୁଥିଲେ ସିଏ ମୋତେ କହିଲେ କି ତୋ ବୋଉର ମୁଁ ସାଙ୍ଗ ତ ମୋ ପତ୍ରିକାକୁ ଲେଖା ଦେଉନୁ ତେଣୁ ମୀନା ବଜାର ସୌରଭ ଗୌରବ ଆଉ ଗୋଟେ ବାଇ ଚଳେଇ ଏଇ 4ଟା ପତ୍ରିକାରେ ମୁଁ ମାଟ୍ରିକ ପର୍ଯ୍ୟନ୍ତ ବାହାରୁଥିଲା ତାପରେ ସମାଜ ପ୍ରଜାତନ୍ତ୍ର ପ୍ରଜାତନ୍ତ୍ର ପ୍ରତିଭା ସହକାର ଝଙ୍କାରରେ ବାହାରି ନଥିଲେ ମୁଁ ଏମ୍ଏ ପାସ୍ କଲା ପରେ ଝଙ୍କାରରେ ବାହାରିଲା ଝଙ୍କାରଟି 67-77 ମୋ ଲେଖା ବାହାରିଲା ଏମିତି ଆସ୍ତେ ଆସ୍ତେ ଲେଖୁଲି ଗୋଟେ ବହି ଛପେଇଲି କଟକ ଫିଲ୍ମସ୍ରୁ କିଛି ବହି ଛପେଇଲେ ଗ୍ରନ୍ଥମନ୍ଦିର କିଛି ଛପେଇଲେ ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ ମଧ୍ୟ ମୋର 6-7 ଖଣ୍ଡ ବହି ଛପେଇଲେ ସାଥୀ ପ୍ରକାଶନୀ ଛପେଇଲେ ମୋର ଧାରଣା ନଥିଲା ଯେ ପାଠ୍ୟପୁସ୍ତକ ଅଧ୍ୟାପକ ମାନଙ୍କୁ ବହି ଛପା ହେବ ହରପ୍ରସାଦ ପରିଚା ପଟ୍ଟନାୟକ ଯେତେବେଳେ ଡାଇରେକ୍ଟର ଥିଲେ ସେ ମୋତେ କହିଲେ ନା ନାଇଁ ସେମିତି କୁଠାରୀ କମିଶନର ରିପୋର୍ଟ ଅଛି ଯେକୌଣସି ଗବେଷକ ବହି ଯଦି ଛପା ହେବ ମୋର ପ୍ରଥମ ବହି ଛପା ହେଲା ପୁରୁଷୋତ୍ତମ ଜଗନ୍ନାଥ ମୁଁ ଯେଉଁ 37 ଖଣ୍ଡ ବହି ଲେଖିଛି ତା ଭିତରେ 10 ଖଣ୍ଡ ବହି ହେଉଛି ପାଠ୍ୟପୁସ୍ତକ ଏଇଟା ମୋର ସୌଭାଗ୍ୟ ଆଉ
1: ନିଶ୍ଚିତ ଆପଣ ଅଧ୍ୟାପନା କଲେନି କାହିଁକି
0: 73 ମସିହାରେ ଆମ ଘର ସ୍କୁଟରକୁ ଧରିକି ଯାଉଥିଲି ନିର୍ଗୁଣ୍ଡି 14 ମଝିରେ ରାତି 7:30 ଖଣ୍ଡେ ଆଲୁଅ କଟିଗଲା ଡିପରେ ଆସିଲା ବେଳକୁ ଡିପର ନାହିଁ, ଗୋଟେ ଛୋଟ ପୋଲରେ କୁଟି ହେଇକିରି ମୁଁ ଗଡ଼ି ପଡ଼ିଲି ବିଲକୁ। ରାସ୍ତାରୁ ଗୋଟେ ଫୁଟ ବିଲଟା ବେଶୀ ଉଚ୍ଚା ନଥିଲା, ଲୋକମାନେ ମୋ ଟ୍ରକରେ ନେଇଗଲେ କଟକ ମେଡିକାଲ। ସେତେବେଳେ ତ ସ୍କାନିଂ ବ୍ୟବସ୍ଥା ନଥିଲା, ଫଟୋ ଉଠେଇକିରି ନ୍ୟୁରୋଲୋଜିଷ୍ଟ ରବୀନ୍ଦ୍ର ରାଜ ସାହୁ ସେ ଜାଣିଲେ ଯେ ମେରୁଦଣ୍ଡରେ ପିଆଇଡି ପ୍ରୋଲାପ୍ସ ଇଣ୍ଟରଭ୍ୟୁ ଡିସ୍, ସେଥିରେ ସନାତନ ଅଛୁ କହିଲେ ଅପରେସନ୍ କରିବାକୁ।

0: ସେଇଟା 22 ବର୍ଷର ଛୁଆଟା, ୟାକୁ ଅପରେସନ୍ କରିବାନି, ତାକୁ ଆମେ ଷ୍ଟିରଏଡ୍ ଦେଇ ଚଲେଇଦେବା। ତେଣୁ ସ୍ୱିଡେନ୍ ଗୋଟେ ଷ୍ଟିରଏଡ୍ ମଗେଇଲେ, ସେ 45 ml 1 ml ପର ଡେ ଦିଆ ହଉଥିଲେ। 15 ml ଦେଲା ପରେ ମୁଁ 2 ଜଣଙ୍କ ଉପରେ କାନ୍ଧ ପକେଇ ଚାଲିଲି, ତାପରେ ଆଉ 15 ml ଦେଲା ପରେ କାନ୍ଥ ଧରିକି ଚାଲିଲି, ତାପରେ 1 ml 15 ଦିନ ଦେଲା ପରେ ଗୋଟେ ସାଇକେଲରେ ଗୋଡ଼େଇକି ଚାଲିଲି। ବାଡ଼ି ଧରିବାକୁ କହିଲେ, ବାଡ଼ି କିଣା ହେଲା, କିନ୍ତୁ ବାଡ଼ିଟା ଧରିଲେ ଗୋଟେ ଅସୁବିଧା ହେଲା, ମୋ ସ୍ପାଇନାଲ କୋର୍ଡଟା ଗୋଟେ ଗୋଡ଼କୁ ବଙ୍କିଲା, ସେ ମନା କରିଦେଲେ ବାଡ଼ି ଧରିବୁ। ତେଣୁ ବାଡ଼ି ବାବୁ ଧରିଲିନି, ସନାତନ ଥାଉ ଆରେଞ୍ଜ ଥାଉ, ସେ ମୋତେ ବୁଝେଇଲେ, ଯାହାଙ୍କ ବୁଝେଇଲେ ଦେଖ ଏଟା ଗୋଟେ ଆଶୀର୍ବାଦ ତଥା, ଚାକିରିଟେ କରିଥାନ୍ତୁ, ଉଚ୍ଚ ଚାକିରିଟେ କଣ ଲାଭ ହୋଇଥାନ୍ତା, ସେ କିଛି ଲାଭ ନାହିଁ, ତୁ ବର୍ତ୍ତମାନ ମନୋନିବେଶ କର ଗବେଷଣାରେ। ତେଣୁ ମୁଁ ପଢ଼ିଲି ଲେଖିଲି, ଆଉ କିଛି ଧନ୍ଦାର ମୋର ନାହିଁ, ଆନନ୍ଦରେ ଦିନ କଟିଗଲା, ରୋଗ ବାଧାଟା ଜଣା ପଡ଼ିଲାନି, ଏବଂ ଏ ଖବରକାଗଜରେ ତ ଲେଖିଲି, ବିଭିନ୍ନ ପତ୍ରପତ୍ରିକା ଲେଖିଲି, ଝଙ୍କାର, ସହକାର, କୋଣାର୍କ ଏକାଡେମୀର, ସପ୍ତର୍ଷି, ଅମୃତାନ, ସବୁ ପତ୍ରିକା ପ୍ରାୟ ଲେଖୁଛି, ବର୍ତ୍ତମାନ ବି ଲେଖା ଅବ୍ୟାହତ ରଖିଛି। ଆଉ ସୂଚନା ପ୍ରସାରଣ ବିଭାଗ ମଧ୍ୟ ମୋର ବହି ବାହାର କରିଛି, ଆଉ କପିଳାସ ଉପରେ ଗୋଟିଏ ବହି, ଡକ୍ଟର ଓମପ୍ରକାଶ କେଜରିୱାଲ ହସ୍ପିଟାଲ ଡାଇରେକ୍ଟର ଥିଲେ, ତାଙ୍କ ନିର୍ଦ୍ଦେଶରେ ଗୋଟିଏ ବହି ମୁଁ ଲେଖିଛି, ଆଉ ଏମିତି ବିଭିନ୍ନ ଲେଖାଲେଖି ଗୋଟେ ଲେଖକ ହେଇଗଲି, ଆଉ ଭଲ ଉଚ୍ଚ ଚାକିରିଆଟେ ହେଇପାରିଲିନି, ମୋ ମନରେ ଅବିଶ୍ୱାସ ମଧ୍ୟ ନାହିଁ।
1: ଯାହାଫଳରେ ଆପଣ ଆମର ଭାରତର ବାଣୀ ଭଣ୍ଡାରକୁ ଅନେକ ଲେଖା ଲେଖିକିରି ସମୃଦ୍ଧ କରିଲେ।
0: ନାଇଁ, ଭାରତୀୟ ବାଣୀ ଭଣ୍ଡାରକୁ ବହୁତ ପ୍ରତିତଦଶା ଲେଖକ ସମୃଦ୍ଧ କରିଛନ୍ତି, ମୁଁ ଗୋଟେ ନିମିତ୍ତ ମାତ୍ର, ଧୂଳି ଟୁହିନ, ମୁଁ ସେମିତି କିଛି କହିବିନି, କିନ୍ତୁ ମୋର ପ୍ରିୟ ହେଲା ଓଡ଼ିଆ ଜାତିର ଯୋଡ଼ିଏ ପରିଚୟ, ଗୋଟେ ହେଲା ଶ୍ରୀଜଗନ୍ନାଥ, ଗୋଟେ ଓଡ଼ିଆ ଭାଷା, ଏବଂ ଓଡ଼ିଆ ମୋର ମାତୃଭାଷା। ଓଡ଼ିଆ ଭାଷା ଉପରେ ମୁଁ ବେଶୀ କାମ କଲି, କାହିଁକି ନା ମୁଁ ଦେଖିଲି ଯେ ଓଡ଼ିଆ ଭାଷାଟା ଗୋଟେ ସରଳ, ମଧୁର, କୋମଳ ଭାଷା। ଓଡ଼ିଆ ଭାଷା ଏତେ କବି ଆପଣ ଚାହିଁଲେ ମଧ୍ୟ ଗୋଟେ ବର୍ଷ ଘୋଷିକିରି ନାଁ ମନେ ରଖିପାରିବେନି। ତେଣୁ ମୁଁ ଇଂରାଜୀ କବି କିମ୍ବା ଅନ୍ୟ ଭାଷାର କବିଙ୍କୁ ଅନୁକରଣ କଲିନି, କାହିଁକି ନା ଅନୁକରଣ ଏକ ଆଧୁନିକତା, ଏକ ଅନୁକରଣ ସର୍ବସ୍ୱ କଳା ନୁହେଁ। ପାରମ୍ପରିକ ପରିଧି ଭିତରେ ଆତ୍ମିକ ସନନ୍ଦ ଭାବେ ପ୍ରତିଭାତ ଭାବ ହେଉଛି ପ୍ରକୃତି ଆଧୁନିକତା, ଏଇଟା ମୁଁ ମୁଣ୍ଡ ଉଠୁଥିଲା। ତେଣୁ ମୁଁ ନୂଆ ନୂଆ ଶୈଳୀ, ନୂଆ ନୂଆ ଭାବ, ଭାଷା ଓ ସାହିତ୍ୟ କିଆ କଥା ନୁହେଁ, ଭାଷା ହେଉଛି ଜ୍ଞାନ ବିଜ୍ଞାନର ବସ୍ତୁ, ସାହିତ୍ୟ ହେଉଛି କଳ୍ପନାର ବସ୍ତୁ। ଗୋଟେ ଭାଷା ଯେତେବେଳେ ପ୍ରଜ୍ଞାର ଐଶ୍ୱର୍ଯ୍ୟ ମହାଭାଷରେ ଉଦ୍ଭାସିତ ହୁଏ, ତାହା ସାହିତ୍ୟର ସ୍ୱରୂପ ଗ୍ରହଣ କରେ। ସମୁଦାୟ ପୃଥିବୀରେ 7ଟି ଭାଷା ପରିବାର, ତା ପଛରୁ ଭାରତରେ ମୁଖ୍ୟତଃ 3ଟି ଭାଷା ପରିବାର, ଆର୍ଯ୍ୟ ଭାଷା ପରିବାର, ଦ୍ରାବିଡ଼ ଭାଷା ପରିବାର, ଅଷ୍ଟ୍ରୋ ଆଦିବାସୀ ଭାଷା ପରିବାର। ଆର୍ଯ୍ୟ ଭାଷା ପରିବାରରେ ପ୍ରଥମ ଭାଷା ହେଉଛି ବୈଦିକ ଭାଷା। ବୈଦିକ ଭାଷାଟା ଯେତେବେଳେ ପ୍ରଜ୍ଞାର ଐଶ୍ୱର୍ଯ୍ୟ ମହାଭାଷରେ ଉଦ୍ଭାସିତ ହେଲା, ସେ କବିତାର ସ୍ୱରୂପ ଗ୍ରହଣ କଲା। ସେ କବିତାଟା ହେଉଛି ମନ୍ତ୍ର, ବେଦ ମନ୍ତ୍ରଟା କବିତା, ବୈଦିକ କବିତା। ତାପରେ ସଂସ୍କୃତ ଭାଷା, କାରଣ ବୈଦିକ ଭାଷା ଧ୍ୱନ୍ୟାତ୍ମକ, ବୈଦିକ ଭାଷା ନିତ୍ୟନୈମିତିକ ଜୀବନଯାପନ କରିହେଲାନି, ତେଣୁ ବୈଦିକ ଋଷିମାନେ ତାର ଧ୍ୱନି ପ୍ରାଧାନ୍ୟଟାକୁ ସଂସ୍କାର ଆଣିକରି ଗୋଟେ ଭାଷା ସୃଷ୍ଟି କଲେ, ତା ନାଁ ହେଉଛି ସଂସ୍କୃତ। ସଂସ୍କୃତ ଭାଷାର ପ୍ରଥମ କବିତା ହେଲା ମା ନିଷାଦ ପ୍ରତିତାତ୍ମଙ୍ଗ ଅଗମ ଶାସ୍ତ୍ରୀ ସମା ଯତ୍ କ୍ରଞ୍ଚ ମିଥୁଣାଦ ଏକ ଅବଧିକା ଆମ ହୋଇତ। ବାଲ୍ମୀକି ଯୋଉ ବିରାହାତୁର କ୍ରଞ୍ଚ ପକ୍ଷୀର ଶୋକରେ ଶ୍ଲୋକାତୁର ହେଇ ଯୋଉ ଶ୍ଲୋକ ଅନୁଷ୍ଠାନ ଛନ୍ଦରେ ରଚନା କଲେ, ସେଇଟା ହିଁ ଶ୍ଲୋକ, ଏଇଟା ହେଉଛି ପ୍ରଥମ କବିତା। ଓଡ଼ିଆ ଭାଷା ସେମିତି, ଓଡ଼ିଆ ଭାଷା ଯେତେବେଳେ ପ୍ରଜ୍ଞାର ଐଶ୍ୱର୍ଯ୍ୟ ମହାଭାଷା ଉଦ୍ଭାସିତ ହେଲା, ଆମର ଗୋଟେ ସିଦ୍ଧ ଚାରଣ ଗୋଷ୍ଠୀ ଥିଲେ, ସିଦ୍ଧାଚାର୍ଯ୍ୟ, ସେମାନେ ରଚନା କଲେ ଚର୍ଯ୍ୟାପଦ। ଚର୍ଯ୍ୟାପଦ ଗୁଡ଼ା ହେଉଛି ପ୍ରକୃତରେ ଓଡ଼ିଆ ପ୍ରାଚୀନ ଗୀତି କବିତା। ଚର୍ଯ୍ୟାପଦ ଏପର୍ଯ୍ୟନ୍ତ 58ଟି ଆବିଷ୍କାର ହେଇଛି, ପ୍ରାୟ 20ଟି ଓଡ଼ିଆ ରାଗରାଗିଣୀରେ ରଚନା ହେଇଛି, ଯୋଉଟା ଡକ୍ଟର କରୁଣାକରଙ୍କର ତାଙ୍କ ଥେସିସ୍ ଆଚାର୍ଯ୍ୟ ଚର୍ଯ୍ୟାଚର୍ଯ୍ୟରେ ପ୍ରମାଣ କଲେ ଯେ ଏଇଟା ହେଉଛି ଓଡ଼ିଆ ଭାଷାର। ଆଗରୁ କିଏ କହୁଥିଲା ମୈଥିଳୀ ଭାଷା, କିଏ କହୁଥିଲା ଅସମିଆ ଭାଷା, କିଏ କହୁଥିଲା ମାଗଧୀ ଭାଷା, କିନ୍ତୁ ପ୍ରକୃତରେ ଓଡ଼ିଆ ଭାଷା ବୋଲି ସେ ପ୍ରମାଣ କଲେ। ତେଣୁ ସେଇଠୁ ଆମର ଓଡ଼ିଆ ସାହିତ୍ୟ ଆରମ୍ଭ ହେଲା, ତାପରେ ନାଟ ସାହିତ୍ୟ, ତାପରେ ଶାଳା ସାହିତ୍ୟ, ଏମିତି ଓଡ଼ିଆ ସାହିତ୍ୟର କ୍ରମ ବିକାଶ ହେଲା। ତେଣୁ ସାହିତ୍ୟର ମୂଳ ଯୋଉ ଭାଷା, ସେ ଭାଷାରେ ପ୍ରବେଶ କରିଗଲି। ତେଣୁ ଭାଷା ଉପରେ ବହି ଲେଖିଲି, ଭାଷା ଉପରେ ବିଭିନ୍ନ ପ୍ରବନ୍ଧ ଲେଖିଲି, ପ୍ରଥମେ ଟିକେ ବିରୋଧର ସମ୍ମୁଖୀନ ହେଲି, କାହିଁକି ନା ଭାଷାର ଯେତେବେଳେ ଓଡ଼ିଆଟା ପ୍ରାଚୀନ ଭାଷା ବୋଲି ମୁଁ ଲେଖିଲି, କିଛି ଲୋକ ଅବଜେକ୍ସନ୍ କଲେ ଯେ ଓଡ଼ିଆ ତ ଆଧୁନିକ ଭାଷା, ତୁମେ କି ପ୍ରାଚୀନ ଭାଷା କହୁଛୁ। ମୁଁ ରେଫରେନ୍ସ ଦେଲି ହେଲା ଓଡ଼ିଆ ଭାଷା, ଓଡ଼ିଆ ଜାତି, ଓଡ଼ିଶା ପ୍ରଦେଶ ଉପରେ ଅଛି, ମନୁସ୍ମୃତିରେ ଅଛି, ବୋଧାନଙ୍କ ଧର୍ମସୂତ୍ରରେ ଅଛି, ପାଣିନୀ ଅଷ୍ଟାଧ୍ୟାୟୀ ଅଛି, ଭରତଙ୍କ ନାଟ୍ୟଶାସ୍ତ୍ରରେ ଅଛି, ପତଞ୍ଜଳିଙ୍କ ମହାଭାଷ୍ୟରେ, ଯୋଉଟା ଖ୍ରୀଷ୍ଟପୂର୍ବକାଳୀନ। ତେଣୁ ଓଡ଼ିଆ ଭାଷାର ଖ୍ରୀଷ୍ଟପୂର୍ବକାଳୀନ ଶାସ୍ତ୍ରୀୟ ଅର୍ଥ କ'ଣ? ପ୍ରାଚୀନ ଉତ୍କୃଷ୍ଟ ଭାଷାଟାକୁ ଶାସ୍ତ୍ରୀୟ କୁହାଯାଏ। ଦେଖନ୍ତୁ, ସଂଯୋଗକ୍ରମେ 2014 ଭାରତ ସରକାର ଓଡ଼ିଆ ଭାଷାକୁ ଘୋଷଣା କଲା ଏକ ପ୍ରାଚୀନ ଭାଷା ବୋଲି। ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷା ଉଦ୍ଘୋଷଣା ହେବା ବହୁ ପୂର୍ବରୁ ମୁଁ ଓଡ଼ିଆ ଏକ ଶାସ୍ତ୍ରୀୟ ଭାଷା ଗୋଟେ ସନ୍ଦର୍ଭ ଲେଖିଥିଲି, ସେ ସନ୍ଦର୍ଭ ମଧ୍ୟ ଆମର ପାଠ୍ୟପୁସ୍ତକ ପ୍ରଣୟନ ସଂସ୍ଥା ଛପେଇଛି। ସେ ସନ୍ଦର୍ଭ ମଧ୍ୟ ହିନ୍ଦୀରେ ଅନୁବାଦ କରିଛନ୍ତି ପ୍ରଫେସର ସ୍ମରପ୍ରିୟା ମିଶ୍ର, ଦିଲ୍ଲୀର ରାଘବ।

0: público são só pedidos, se você abrir um patrão, você vai ficar na frente, você vai ficar na frente.
1: ଆପଣ ଏଇ ଯୋଉ ଭାଷାବିତ ଭାବରେ ଅନେକ ବହି ଲେଖିଛନ୍ତି ଆମର ଏଇ ଓଡ଼ିଆ ଭାଷା ଉପରେ, ସେଥିପାଇଁ ତ ଆପଣ ରାଷ୍ଟ୍ରପତି ସମ୍ମାନ ପ୍ରମାଣପତ୍ର ପାଇଛନ୍ତି। ଆପଣ ସବୁବେଳେ ଆପଣଙ୍କ ବକ୍ତବ୍ୟରେ କୁହନ୍ତି, ଆଜି ବି ଆମର ଏଇ ଆଲୋଚନାରେ କହିଲେ ଯେ ଓଡ଼ିଆ ଜାତି ଯୋଡ଼ିଏ କଥା ପାଇଁ ପରିଚିତ, ଗୋଟିଏ ହେଉଛି ଓଡ଼ିଆ ଭାଷା ଏବଂ ଶ୍ରୀଜଗନ୍ନାଥ। ତେବେ ଆପଣ ଏହି ସନ୍ଦର୍ଭରେ 50 ବର୍ଷରୁ ଉର୍ଦ୍ଧ୍ୱ ସମୟ ହେଲା କାମ କରିଲେଣି, କିଛି ଆପଣଙ୍କର କାମ ବିଷୟରେ ତ ଆମର ଶ୍ରୋତାମାନଙ୍କୁ କହିଲେ, ଆଉ ଟିକେ ବିସ୍ତୃତ ଭାବରେ ସେ ବିଷୟରେ କୁହନ୍ତୁ।
0: ମୁଁ ପ୍ରଥମେ ଶ୍ରୀଜଗନ୍ନାଥଙ୍କ କଥା କହୁଛି। ଶ୍ରୀଜଗନ୍ନାଥ ଉପରେ ମୁଁ ଅନେକ ପ୍ରବନ୍ଧ ଲେଖିଛି, 3ଟି ବହି ମୋର ଇମ୍ପୋର୍ଟାଣ୍ଟ। ଗୋଟିଏ ହେଲା ପୁରୁଷୋତ୍ତମ ଜଗନ୍ନାଥ, ଯେଉଁଥିରେ 36ଟି ପ୍ରବନ୍ଧ ଏକାଠି ହେଉଛି, ତାହା ବି ପାଠ୍ୟ ପୁସ୍ତକ ପ୍ରଣୟନ ସଂସ୍ଥା ଦ୍ୱାରା ପ୍ରକାଶିତ। ସେଠି ସେ ନୂଆ କଥା ଦେଇଛି, କାରଣ ମୁଁ ଦଳିତମାନଙ୍କୁ ଶବର ବୋଲି କହିନି। ମୁଁ ଦଳିତମାନଙ୍କୁ ଦୈତ୍ୟମାନଙ୍କର ବଂଶଧର, କାରଣ ଦ୍ରାବିଡ଼ମାନଙ୍କୁ ଆର୍ଯ୍ୟମାନେ ଦୈତ୍ୟ କହୁଥିଲେ। ଯେତେବେଳେ ଋଗ୍ବେଦ ରଚନା ହେଲା ଉତ୍ତର ପଶ୍ଚିମ ଭାରତରେ ସପ୍ତ ସିନ୍ଧୁ ସଭ୍ୟତାରେ ଋଗ୍ବେଦ ରଚନା କଲ, ସେ ସମୟରେ ଗୋଟେ ବିଶାଳ ଚତୁର୍ଥାକ୍ତଯୁକ୍ତ ଦାରୁ ମହୋଦଧୀ କୂଳରେ ଭାସିଲା। ଋଗ୍ବେଦରେ ମଧ୍ୟ ଲେଖା ଅଛି, ଅଦୌ ଜଦାରୁ ପ୍ଲବତେ ସିନ୍ଧୁ ପାହାରେ ଅପୁରସମ, ସିନ୍ଧୁ କୂଳରେ ଯେଉଁ ଦାରୁ, ଅଦୌ ମାନେ ବର୍ତ୍ତମାନ ଯେଉଁ ଦାରୁ ଭାସୁଛି ଅପୁରୁଷ, ତାକୁ କେହି ସେ ଦାରୁକୁ ତିଆରି କରିନି। ବିଶାଳ କାହା ଦାରୁ ଶଙ୍କରଚକ୍ର ଗଲା ପଦ୍ଧତି ଅଛି, ସେ ଦାରୁର ଉପାସକ ଥିଲେ ଦ୍ରାବିଡ଼ମାନେ। ମୌଳିକ ଆର୍ଯ୍ୟମାନେ କୌଣସି ସଗୁଣ ଉପାସନା ସାକାର ଉପାସନା କରୁନଥିଲେ, ତେଣୁ ଏକୁ ଅବଲକ୍ଷ୍ମୀ ସୂଚକ ଭାବେ ବର୍ଣ୍ଣନା କରିଛନ୍ତି ଋଗ୍ବେଦରେ। ସେ ଦାରୁର ପୂଜକ ଦ୍ରାବିଡ଼ମାନେ, ଦ୍ରାବିଡ଼ମାନଙ୍କୁ ସେ ଦୈତ୍ୟ କହୁଥିଲେ। ଦୈତ୍ୟ ଶବ୍ଦରୁ ଦୈତା ଶବ୍ଦ ଆସିଛି, ମୁଁ ସ୍ୱୀକାର କରୁନି ଯେ ଦୈତାମାନେ ଶବର ବୋଲି। ଶବରର ବଡି କନଷ୍ଟ୍ରକ୍ସନ୍ ଭିନ୍ନ ପ୍ରକାର, ଆଦିବାସୀ କନଷ୍ଟ୍ରକ୍ସନ୍, ଦୈତାମାନଙ୍କର ବଡି କନଷ୍ଟ୍ରକ୍ସନ୍ ଦ୍ରାବିଡ଼ିଆନ୍ କନଷ୍ଟ୍ରକ୍ସନ୍, ତେଣୁ ସେମାନେ ଦ୍ରାବିଡ଼। ତେଣୁ ସବସ୍କୁଏଣ୍ଟଲି ସେ ଇନ୍ଦ୍ରଦ୍ରୁମ୍ନ ହୁଅନ୍ତୁ ଯେ ହୁଅନ୍ତୁ, ଜଣେ ଆର୍ଯ୍ୟ ରାଜା ଆସି ଏଇ ଯୋଉ ଦାରୁଟାକୁ ମୃତ୍ୟୁବନ୍ତ କଲେ, ଏବଂ ସେମାନେ ଯେହେତୁ ମୂଳ ପୂଜକ, ତାଙ୍କୁ ଗୋଟେ ମାସ ଦେଇଛନ୍ତି ଅଧିକାର। ସେ ସାନ ପୂର୍ଣ୍ଣିମାଠୁ ରଥ ଠୁଣି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଦଳିତମାନେ ପୂଜକ ତାଙ୍କ ରୀତିରେ ପୂଜା କରୁଛନ୍ତି, ଆର୍ଯ୍ୟ ପୂଜା ହଉନି। ଏଗୁଡ଼ା ସବୁ ଲେଖିଛି ସେ ବହିରେ ପୁରୁଷୋତ୍ତମ ଜଗନ୍ନାଥ। ତାପରେ ନବକଳଗ୍ରହ, ଦାରୁ ବ୍ରହ୍ମଙ୍କ ନବକଳଗ୍ରହ ମୁଁ ଯେତେବେଳେ ଲେଖିଲି, ଜାନୁଆରୀ 1ରେ ବହି ବାହାରିଲା, ଜୁଲାଇରେ ହେଲା ନବକଳଗ୍ରହ, ବ୍ୟାପକ ବିକ୍ରି ହେଲା, ପ୍ରାଚୀନ ସାହିତ୍ୟ ପ୍ରତିଷ୍ଠାନ ସେ ବହି ଚପେଇଛି। ତାପରେ ଥାଳ ବହିଟି ପ୍ରଥମ ଗୋଟେ ପାଠ୍ୟପୁସ୍ତକ ଦେଇଥିଲି, ଇମ୍ପୋର୍ଟାଣ୍ଟ ବହି କଥା ମୁଁ କହୁଛି ଜଗନ୍ନାଥଙ୍କ ଉପରେ ଫିର ସେ, କାରଣ ଜଗନ୍ନାଥ ସଂସ୍କୃତି ହେଉଛି ଓଡ଼ିଆର ସଂସ୍କୃତି, ଜଗନ୍ନାଥଙ୍କୁ ଛାଡ଼ି ଓଡ଼ିଆ କେବେ ବଞ୍ଚିପାରିବନି। ସେ ଓଡ଼ିଆ ଜାତିର ପ୍ରାଣର ପ୍ରାଣ, ଓଡ଼ିଆ ଜାତି ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଜନ୍ମଠାରୁ ଜଗନ୍ନାଥଙ୍କୁ ଆଶ୍ରା କରିଥିଲେ। ବଡ଼ଦାଣ୍ଡକୁ ଯାଇ ତାଙ୍କ ଶ୍ରୀମୁଖ ଦର୍ଶନ କଲେ ଓଡ଼ିଆଙ୍କ ପେଟ ପୁରେନି, ଗରୁଡ଼କୁମ୍ଭକୁ କୁଣ୍ଢେଇ ନ ଧରିଲେ ଓଡ଼ିଆଙ୍କ ପ୍ରାଣର କ୍ଷୁଧା ମେଣ୍ଟେନି। ସେ ଯେତେ ରକମ ଖାଉ, ଅବଢ଼ା ଟିକେ ପାଟିରେ ନ ମାରିଲେ ସେ ତୃପ୍ତି ତାର ଆସେନି ଓଡ଼ିଆଙ୍କର। ଏବଂ ଶେଷକୁ ମଲାବେଳକୁ ତାଙ୍କ ନିର୍ମାଲ୍ୟକୁ ଆଶା କରିଥିଲେ। ଦେଖନ୍ତୁ, ନିର୍ମାଲ୍ୟ ଗୋଟେ ଜିନିଷ, କେଡ଼େ ଇମ୍ପୋର୍ଟାଣ୍ଟ ଜିନିଷ। ଆଜି ଶଙ୍କରାଚାର୍ଯ୍ୟ କହିଲେ କାଶୀରେ ମଣିକର୍ଣ୍ଣିକା ଘାଟରେ, କହିଲେ 4 ଖଣ୍ଡ ବେଦ, 108 ଉପନିଷଦ, 11 ସଂହିତା, 18 ପୁରାଣ, 36 ଉପପୁରାଣ ପଢ଼ିବାର କିଛି ଆବଶ୍ୟକତା ନାହିଁ। ସକଳ ସ୍ଥାପନ ଜିଜ୍ଞାସ ଅର୍ଦ୍ଧବାକ୍ୟ ପ୍ରବକ୍ଷାମି, ସେ ଅର୍ଦ୍ଧବାକ୍ୟଟା କ'ଣ ନା, ବ୍ରହ୍ମ ସତ୍ୟ ଜଗତ ମିଥ୍ୟା, ଜୀବ ବ୍ରହ୍ମେବ ନା ପର, ବ୍ରହ୍ମ ହେଉଛି ସତ୍ୟ, ଜଗତ ହେଉଛି ମିଥ୍ୟା, ଏ ଜଗତ ଅଳିକ, ଜୀବ ବ୍ରହ୍ମେବ ନା ପର, ଏ ଜୀବ ବ୍ରହ୍ମ ବ୍ୟତୀତ ଅନ୍ୟ କିଛି, ଜୀବ ଆଉ ବ୍ରହ୍ମ ଏହା ଭିତରେ ତଫାତ୍ ହେଉଛି, ବ୍ରହ୍ମ ମାୟାଧୀଶ, ଜୀବ ହେଉଛି ମାୟା ବଶ। ତେଣୁ ଜୀବ ଯଦି କେବେ ମାୟାଟାକୁ ପରିହାର କରିପାରେ, ଜୀବ ବ୍ରହ୍ମତ୍ୱ ଲାଭ କରିପାରେ। ଦାଟ୍ ୱି କଲ୍ ଦି ଗଡ୍ ଇନ୍ ରିଲେସନ୍। ଆଚ୍ଛା, ଜୀବ ମାୟାକୁ ପରିହାର କରିବା ପାଇଁ ବେଦର 3ଟା ମାର୍ଗ କୁହାଯାଇଛି। ବେଦ ହେଉଛି କାଣ୍ଡ ତ୍ରୟୀ, ଜ୍ଞାନକାଣ୍ଡ, ଉପାସନା କାଣ୍ଡ ଏବଂ କର୍ମକାଣ୍ଡ, ଯୋଉଟା ପୁରାଣ ଯୁଗରେ 3ଟା ଯୋଗ ଭାବେ ପ୍ରତିଭାସ ହେଲା, ଜ୍ଞାନ ଯୋଗ, ଭକ୍ତି ଯୋଗ, କର୍ମ ଯୋଗ। ଏମିତି ସମୟ ଆସିଲା କେହି ଜ୍ଞାନୀ ନାହାନ୍ତି, ଆମ ଜ୍ଞାନ ଏମିତି, ଝୁଟେ ହେଉ ସତ୍ୟ ଜିମି ଯାହା ଜାଣେ, ଜିମି ଭୁଜଙ୍ଗ ବିନ୍ଦୁ ରହିଛୁ ପହଞ୍ଚାନେ, ଅନ୍ଧାରରେ ଆମେ ଜାଣିପାରିବାନି ସାପକି ଦୌଡ଼ି, ଆଲୁଅରେ ଜାଣିପାରିବାଟା ସାପକି ଦୌଡ଼ି, ଆମେ ଅଳ୍ପ ଆନ୍ଧ ଅଳ୍ପ ଅନ୍ଧାରରେ ସାପଟା ଦୌଡ଼ି ଭଳିଆ ପ୍ରତ୍ୟେକ ହବ, ଏବଂ ଦୌଡ଼ିଟା ସାପ ଭଳିଆ ପ୍ରତ୍ୟେକ ଆମେ ସ୍ଟେଜ୍ରେ ଅଛି। ଆମର ନା ଜ୍ଞାନୀ ନା ମୂର୍ଖ, ତେଣୁ ଜ୍ଞାନୀ କେହି ନାହାନ୍ତି, କର୍ମଯୋଗୀ କେହି ନାହାନ୍ତି। ସେ ଗୋସ୍ୱାମୀ ତୁଳସୀଦାସ ପଢ଼ିଆ ସୁନ୍ଦର କଥା କହିଲେ, କହିଲେ ନହିଁ କଲି କର୍ମ ନ ଭଗତି ବିବେକୁ, କଳିରେ କର୍ମ ଭକ୍ତି ବିବେକ ଅର୍ଥ ଜ୍ଞାନ,

0: ନହିଁ କଲି କରମ ନ ଭଗତି ବିବେକୁ ରାମ ନାମ ଅବଲମ୍ବନ ଏକୁ। ତେଣୁ କଳିରେ ତିନିଟାଙ୍ଗ ହବନି। ଶଙ୍କରାଚାର୍ଯ୍ୟ କହିଦେଲେ ଯେ ତିନିଟାଙ୍ଗ ଅବଲମ୍ବନ କରି ତୁମେ ବ୍ରହ୍ମଙ୍କୁ ଲାଭ କରିପାରିବ। ସେଟା କାଶୀରେ ଘୋଷଣା କରିଥିଲେ, କିନ୍ତୁ ପୁରୀ ଯେତେବେଳେ ଆସିଲେ ଦେଖିଲେ ନିର୍ଜୀବଟା ବ୍ରହ୍ମ ହଉଛି। କଣ ନା ଗୋଟେ ନିର୍ଜୀବ ଚାଉଳ ଯେତେବେଳେ ଠାକୁରଙ୍କ ସରୋବରକୁ ସେବା ପାଇଁ ଯାଉଛି, ତାକୁ ଚାଉଳ କେହି କହିବେନି, ତା ନାଁ ହଉଛି ଅମୁଣିଆ। ଏ ଅମୁଣିଆ ଯେତେବେଳେ ଦ୍ୱିତୀୟବାର ଠାକୁରଙ୍କ ସେବା ପାଇଁ ଯାଇ ବୈଷ୍ଣବାଗ୍ନି ସିଦ୍ଧ ହଉଛି, ତା ନାଁ ହଉଛି ଅନ୍ନ। ସେ ଅନ୍ନଗୁଡ଼ାକ ଯେତେବେଳେ ଶିକାରେ ଥୋଇକିରି ତା ହାଣ୍ଡି ଛୁଆରମାନେ ତୁଣ୍ଡି ବାନ୍ଧିକିରି ନଉଛନ୍ତି, କହିବେନି ଅନ୍ନ ଯାଉଛନ୍ତି, ମାଛ ଛାଡ଼ ଛେକ ଯାଉଛି ଛେକ ଯାଉଛି, ଚିତ୍କାର କରୁଥିବେ ଛୁଆର, ଆପଣ ଲକ୍ଷ୍ୟ କରିବେ। କିନ୍ତୁ ସେଇ ଛୁଆର ଯେଉଁମାନେ ଛେକ ଛେକ ଯାଉଛି କହୁଥିବେ, ଜଗମୋହନ ମିଶ୍ରକୁ ବସିଗଲା ପରେ ଆଉ କହିବେନି ଛେକ ଯାଉଛି ବୋଲି, ତା ନାଁ ଚେଞ୍ଜ ହେଇଗଲା, ଭୋଗ ଆସିଗଲା ଭୋଗ ଆସିଗଲା ଭୋଗ ଆସିଗଲା। ଯୋଉ ଛୁଆର ଚିତ୍କାର କରୁଥିବେ ଛେକ ଯାଉଛି ଛେକ ଯାଉଛି, ଜଗମୋହନ ମିଶ୍ର କହିବେ ଭୋଗ ଆସିଗଲା, ତା ନାଁ ଚେଞ୍ଜ ହେଇଗଲା। ଦେଖନ୍ତୁ, ପ୍ରଥମେ ଚାଉଳ, ଚାଉଳରୁ ଅମଣିଆ, ଅମଣିଆରୁ ଅନ୍ନ, ଅନ୍ନରୁ ଛେକ, ଛେକରୁ ହେଲା ଭୋଗ। ସେ ଭୋଗ ଯୋଉ ଠା ମୁଣ୍ଡ କଟା ହେଇଛି, ଶ୍ରୀ ଯନ୍ତ୍ରଗୁଡା ମୁଣ୍ଡରେ କଟା ହେଇଛି, ତାପରେ ଯେତେବେଳେ ଥୋଇଦେବେ, ତା ନାଁ ଭୋଗ ନୁହଁ, ତା ନାଁ ନୈବେଦ୍ୟ। ଠାକୁରଙ୍କୁ ନିବେଦନ ପାଇଁ ଆସିଲା, ତା ନାଁ ହଉଛି ନୈବେଦ୍ୟ। ଏଇ ନୈବେଦ୍ୟକୁ ଯେତେବେଳେ ପୂଜାପଣ୍ଡା ମୂଳମନ୍ତ୍ର ଉଚ୍ଚାରଣ କରି ବୁଲେଇ ଦେବେ, ଠାକୁରଙ୍କୁ ଉତ୍ସର୍ଗଣ କରିଦେବେ, ତା ନାଁ ନୈବେଦ୍ୟ ନୁହଁ, ତା ନାଁ ହେଲା ପ୍ରସାଦ। ଏବଂ ପ୍ରସାଦ ଯେତେବେଳେ ମହାଭୈରବୀ ଚକ୍ର, ମହାଭୈରବୀ ଚକ୍ର ହଉଛି ଜଗନ୍ନାଥଙ୍କ ରତ୍ନ ସିଂହାସନର ମହାଭୈରବୀ ଚକ୍ର, ଆଉ ଥରେ ଉତ୍ସର୍ଗଣ ହବ। ଉତ୍ସର୍ଗଣ ହେଲା ପରେ ଏଟା ହେଲା ମହାପ୍ରସାଦ। ସେ ମହାପ୍ରସାଦ ଯେତେବେଳେ ଆନନ୍ଦ ବଜାରରେ ସେ ଥୁଆ ହବ, ପାଞ୍ଚ ପରମେଶ୍ୱର ଦର୍ଶନ କରି ମୁକ୍ତି ଲାଭ କରିବେ, ତା ନାଁ କବେଲରେ ପସରା ଆସିଗଲା, ତା ନାଁ ଆଉ ମହାପ୍ରସାଦ ନୁହଁ। ଏଇ କବେଲକୁ ପାଇକିରି ପରମାନନ୍ଦ ଲାଭ କରିବା ଆମେ, ତା ନାଁ ହଉଛି ଅବଢା। ଏବଂ ସେ ବଢାରେ ଯୋଉ ଉଚ୍ଚିଷ୍ଟ ରହିବ, ସେ ଉଚ୍ଚିଷ୍ଟ ହଉଛି ନିର୍ମାଲ୍ୟ ଶୁଳା, ନିର୍ମାଲ୍ୟ ଖରାରେ ଶୁଖା ହେଇକି କନା ପ୍ୟାକେଟରେ ବିକ୍ରି ହୁଏ। ଏବଂ ଗୋଟିଏ ନିର୍ମାଲ୍ୟ ଇକ୍ୱାଲ ଟୁ ଜଗନ୍ନାଥ, ଜଗନ୍ନାଥ ନାହିଁ ତ ନିର୍ମାଲ୍ୟ କଣିକିଆ ଥୋଇଦିଅ, ଇକ୍ୱାଲ ଟୁ ଜଗନ୍ନାଥ। ଶଙ୍କରାଚାର୍ଯ୍ୟ ତ ଦେଖିଲେ କରାହାରି, ମୁଁ କଣ କହୁଥିଲି ଜୀବ ବ୍ରହ୍ମ ଗଲା ପରେ ସେ ନିର୍ଜୀବ ବ୍ରହ୍ମ ହେଇଯାଉଛି। ପ୍ରଥମେ ଛତାପୁଜି ପ୍ରଥମ ମଠ କଲେ ପୁରୀରେ, ଆଉ ତାକୁ କୁହାଯାଏ ଋଗ୍ବେଦରେ ପ୍ରଜ୍ଞାନ ବ୍ରହ୍ମ, ଇଏ ହେଉଛି ଜଗନ୍ନାଥ। ଏଇ ଦୃଷ୍ଟିକୋଣରୁ ଜଗନ୍ନାଥଙ୍କ ରାଜସାଙ୍ଗ ଖୁବ କମ ହୋଇଛି। ତେଣୁ ମୁଁ ଏବେ ଖଣ୍ଡିଏ ବହି ଲେଖିଛି, ଯୋଉଟା ପ୍ରକାଶନ କରିଛନ୍ତି କାନାଡା ଦେଶର ଟରେଣ୍ଟୋ ସହରର ପ୍ରଭୁ ପ୍ରକାଶନୀ। ସେ ବହି ସେପ୍ଟେମ୍ବର 25 ମାନେ ଓପନିଂ କଲେ। ସେ ବହି ଚାରିଟି ଭାଷାରେ ଛପା ହେଉଛି, ବଙ୍ଗଳା, ହିନ୍ଦୀ, ଇଂଲିଶ, ଓଡ଼ିଆ। ଏଇ ସବୁ ପଏଣ୍ଟ ଗୁଡ଼ା ମୁଁ ଲେଖିଛି।
1: ଆଜ୍ଞା, ଅନୁଷ୍ଠାନ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର।
2: ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ପଣ୍ଡିତ ଡକ୍ଟର ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ସ୍କୃତିଯାତ୍ରାରେ ଆମ ସହିତ ସାମିଲ ହୋଇଥିବାରୁ ଆପଣମାନଙ୍କୁ ଅଶେଷ ଧନ୍ୟବାଦ। ଜୀବନର ପ୍ରତ୍ୟେକ ଦିନ, ପ୍ରତ୍ୟେକ ହସ, ପ୍ରତ୍ୟେକ ସମ୍ପର୍କ ଆଉ ପ୍ରତ୍ୟେକ ଅନୁଭୂତି ଆସନ୍ତାକାଲିର ସ୍ମୃତି। ତେଣୁ ଆମେ ଆଜିକୁ ଭଲ ପାଇବା, ଭଲ କାମ କରିବା ଆଉ ଏମିତି କିଛି ସ୍ମୃତି ସୃଷ୍ଟି କରିବା ଯାହା ସମୟର ସ୍ରୋତରେ ମଧ୍ୟ ସଦା ସତେଜ ରହିବା।

ହଁ ଶ୍ରୋତା ବନ୍ଧୁ, ଆଜିର ଅତିଥି ପଦ୍ମଶ୍ରୀ ପଣ୍ଡିତ ଡକ୍ଟର ଅନ୍ତର୍ଯ୍ୟାମୀ ମିଶ୍ର ଜଣେ ଏତେ ଗୁଣୀ ଆଉ ଜ୍ଞାନୀ ବ୍ୟକ୍ତି ଯେ ଆପଣ କ'ଣ ଭାବୁଛନ୍ତି ତାଙ୍କର କଥା ଏତିକିରେ ସରିଯିବ? ନା ଶ୍ରୋତା ବନ୍ଧୁ, ତାଙ୍କଠାରୁ ଅନେକ କଥା ଶୁଣିବାକୁ ବାକି ଅଛି। ତେବେ ସେ ସବୁ କଥା ଶୁଣିବା ସ୍ମୃତିର ପାହାଚର ଆଗାମୀ ଅଧ୍ୟାୟରେ। ତେବେ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ଚିଠିରେ ଲେଖି ପଠାଇବାକୁ ଜମାରୁ ଭୁଲିବେନି। ଆମର ଠିକଣା ହେଲା ସ୍ମୃତିର ପାହାଚ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍କୋଡ 753001। ହଁ ଶ୍ରୋତା ବନ୍ଧୁ, ପ୍ରତି ରବିବାର ଅପରାହ୍ନ 5ଟା ବେଳେ ଶୁଣିବାକୁ ଜମାରୁ ଭୁଲିବେନି ଆପଣଙ୍କର ପ୍ରିୟ କାର୍ଯ୍ୟକ୍ରମ ସ୍ମୃତିର ପାହାଚ। ସେ ପର୍ଯ୍ୟନ୍ତ ସୁସ୍ଥ ରୁହନ୍ତୁ ଆଉ ସୁରକ୍ଷିତ ରୁହନ୍ତୁ। ନମସ୍କାର।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
0: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବବାଣୀ।

0: ସମ୍ପର୍କରେ ଯେଉଁଠାରେ ଶବ୍ଦଠାରୁ ଅଧିକ ଅନୁଭବ ଥାଏ, ସ୍ୱାର୍ଥଠାରୁ ଅଧିକ ସେବା ଥାଏ ଏବଂ ଅହଙ୍କାରଠାରୁ ଅଧିକ ଆପଣାପଣ ଥାଏ, ସେଇ ହିଁ ତ ସମ୍ପର୍କ।
1: ସତରେ ବନ୍ଧୁ, ମଣିଷ ଜନ୍ମ ନେଇଥାଏ ଏକା, କିନ୍ତୁ ବଞ୍ଚିଥାଏ ସମ୍ପର୍କର ଛାୟାରେ। ମାର ମମତା, ବାପାଙ୍କ ସ୍ନେହ, ଭାଇ ଭଉଣୀର ଆତ୍ମୀୟତା, ବନ୍ଧୁର ବିଶ୍ୱାସ ଓ ଗୁରୁଙ୍କର ଆଶୀର୍ବାଦ, ଏସବୁ ମିଶି ଜୀବନର ଚଲପଥକୁ ସହଜ କରିଦେଇଥାଏ। ନା କଣ ସ୍ୱାତି?
0: ଠିକ କହିଛ ଅନନ୍ୟା। ଆଜିର ଯୁଗରେ ଆମେ ଘର ତିଆରି କରୁଛେ, କିନ୍ତୁ ଘରର ଆପଣାପଣ ହରାଉଛୁ। ମୋବାଇଲରେ ଶହ ଶହ ବନ୍ଧୁ ଅଛନ୍ତି, କିନ୍ତୁ ମନର କଥା ଶୁଣିବାକୁ ଜଣେ ମଧ୍ୟ ମିଳୁନାହାନ୍ତି। ବନ୍ଧୁ, ଏହା ସମୟର ବିଡମ୍ବନା ନୁହେଁ କି?
1: ନିଶ୍ଚୟ ସ୍ୱାତି, ସମ୍ପର୍କର ଦୂରତା କିଲୋମିଟରରେ ନୁହେଁ, ହୃଦୟରେ ମପାଯାଏ। ଯିଏ ହୃଦୟରେ ରହେ ସେ ହଜାର ମାଇଲ ଦୂରରେ ଥାଇ ମଧ୍ୟ ପାଖରେ ଥିବା ପରି ଲାଗେ। ଜାଣିଛ ସ୍ୱାତି, ଗୋଟିଏ ସୁସମ୍ପର୍କ ବଜାୟ ରଖିବାକୁ ହେଲେ କଣ କରିବାକୁ ପଡେ?
0: ହଁ, ସେଥିପାଇଁ ଦରକାର କିଛି ସମୟ, କିଛି ସହାନୁଭୂତି, କିଛି କ୍ଷମା ଏବଂ ଅସୀମ ବିଶ୍ୱାସ। ଏତିକି ହେଲେ ସମ୍ପର୍କର ବଗିଚା ସବୁବେଳେ ସବୁ ଜିମାରେ ଭରି ରହିବ।
1: ଶ୍ରୋତା ବନ୍ଧୁ, ସମ୍ପର୍କର ଦୀପଟିଏ ସ୍ନେହର ତେଲରେ ଜଳେ, ବିଶ୍ୱାସର ବତୀରେ ସେ ସାରା ଜୀବନ ଆଲୋକ ଭିତରେ। କିନ୍ତୁ ସ୍ୱାତି, ସମ୍ପର୍କ କଣ କେବଳ ରକ୍ତର ବନ୍ଧନରେ ସୀମିତ କି?
0: ନା, ଆଦୌ ନୁହେଁ। ସମ୍ପର୍କର ପରିଧି ରକ୍ତର ବନ୍ଧନ ଠାରୁ ଅନେକ ବଡ଼। କେବେ କେବେ ଜଣେ ଅଜଣା ମଣିଷ ନିଜର ଆପଣାର ହୋଇଯାଆନ୍ତି, ତେଣୁ ସମ୍ପର୍କର ପ୍ରକୃତ ଆଧାର ହେଉଛି ହୃଦୟର ସଂଯୋଗ।

0: ତେବେ ଦେଖିନବ ସ୍ୱାତି, ଆମକୁ ଆମର ପ୍ରଥମ ଚିଠିଟି କିଏ ଓ କେଉଁଠାରୁ ପଠାଇଛନ୍ତି?
1: ଅନନ୍ୟା, ଆମକୁ ପ୍ରଥମ ଚିଠିଟି ନରେନ୍ଦ୍ର କୁମାର ସାହୁ ଅରକପାଟଣା ଆଠଗଡ଼ କଟକରୁ ପଠାଇଛନ୍ତି।
0: ନରେନ୍ଦ୍ର ଭାଇ, ଆପଣଙ୍କୁ ଆମର ଯୁବବାଣୀ ପରିବାର ତରଫରୁ ନମସ୍କାର ସହିତ ସ୍ୱାଗତ ଜଣାଉଛୁ। ତେବେ ଦେଖିନବ ସ୍ୱାତି, ଭାଇ ତାଙ୍କ ଚିଠିରେ ଆଗକୁ କ'ଣ ଲେଖିଛନ୍ତି?
1: ଭାଇ ଚିଠିରେ ଲେଖିଛନ୍ତି, 12 ତାରିଖ ସମ୍ପର୍କ କାର୍ଯ୍ୟକ୍ରମଟି ତାଙ୍କୁ ଭଲ ଲାଗିଛି। ସେଥିରେ ଥିବା ଅପାଦୟଙ୍କ ଉପସ୍ଥାପନା ଶୈଳୀ ଖୁବ୍ ମନଛୁଆଁ ଥିଲା। ଏହାପରେ ଭାଇ ଲେଖିଛନ୍ତି, 13 ତାରିଖ ଅନେଶ କାର୍ଯ୍ୟକ୍ରମଟି ବେଶ ଶିକ୍ଷଣୀୟ ଥିଲା। ସେଥିରେ ବିଜ୍ଞାନ ବିଚିତ୍ରା ଖେଳ ଖବର ବହୁତ ଭଲ ଲାଗିଛି। ପରେ ପରେ 14 ତାରିଖ ସୃଜନୀରେ ଶ୍ରୋତା ଭାଇ ଓ ଭଉଣୀଙ୍କ କବିତାଗୁଡ଼ିକ ତାଙ୍କୁ ଭଲ ଲାଗିଛି। ଶେଷରେ 15 ତାରିଖ ଆଇନାରେ କୌଶଳ ପ୍ରଶିକ୍ଷକ ଆବିଦ ଅଲ୍ଲୀ ଖାଁଙ୍କ ସାକ୍ଷାତକାରଟି ତାଙ୍କୁ ବହୁତ ଭଲ ଲାଗିଛି।
0: ଧନ୍ୟବାଦ ଭାଇ, ଆପଣଙ୍କ ମୂଲ୍ୟବାନ ସମୟରୁ କିଛି ସମୟ କାଢି ଆମକୁ ଚିଠି ପଠାଇଥିବାରୁ। ନରେନ୍ଦ୍ର ଭାଇ, ଆପଣଙ୍କ ଏହି ସୁନ୍ଦର ପ୍ରଶଂସା ଆମ ହୃଦୟକୁ ଛୁଇଁଗଲା। ଆମ କାର୍ଯ୍ୟକ୍ରମଗୁଡ଼ିକୁ ଆପଣ ଏତେ ଭଲ ପାଇବା ଦେଉଛନ୍ତି ଏବଂ ନିୟମିତ ଶୁଣୁଛନ୍ତି ବୋଲି ଜାଣି ମଧ୍ୟ ବହୁତ ଖୁସି ଲାଗିଲା। ଆପଣଙ୍କ ସ୍ନେହ ଓ ଭଲ ପାଇବା ହିଁ ଆମ ପ୍ରତ୍ୟେକ ପ୍ରୟାସର ସବୁଠାରୁ ବଡ଼ ପ୍ରେରଣା ଭାଇ। ଆପଣ ଆପଣଙ୍କ ଚିଠିରେ ଲେଖିଛନ୍ତି ଯେ ଡକ୍ଟର ଆବିଦ ଅଲ୍ଲୀ ଖାଁଙ୍କ ୱାର୍ଲଡ ୟୁଥ୍ ସ୍କିଲ୍ ଡେ ଉପରେ ହୋଇଥିବା ବିଶେଷ ସାକ୍ଷାତକାରଟି ଆପଣଙ୍କ ମାନଙ୍କୁ ବେଶ୍ ଛୁଇଁଛି। ଆଶା କରୁଛୁ ଆମର ଅନ୍ୟ ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ବି କାର୍ଯ୍ୟକ୍ରମଟି ବେଶ୍ ଶିକ୍ଷଣୀୟ ଲାଗିଥିବ। ଆଶା କରିବୁ ଭାଇ, ଆପଣ ଏମିତି ଆମକୁ ଚିଠି ପଠାଇ ଆମର ଉତ୍ସାହକୁ ବଢ଼ାଇବେ। ଧନ୍ୟବାଦ ଭାଇ। ତେବେ ଦେଖିନବ ସ୍ୱାତି, ଆମକୁ ପରବର୍ତ୍ତୀ ଚିଠିଟି କିଏ ଓ କେଉଁଠାରୁ ପଠାଇଛନ୍ତି?
1: ପରବର୍ତ୍ତୀ ଚିଠିଟି ଆସିଛି ଭୁବନେଶ୍ୱର।

0: ପଠାଇଛନ୍ତି ମାମା ମିଶ୍ର।
1: ମାମା ଭଉଣୀ ଆପଣଙ୍କୁ ଆମର ଯୁବବାଣୀ ପରିବାର ତରଫରୁ ନମସ୍କାର ସହିତ ସ୍ୱାଗତ ଜଣାଉଛୁ। ତେବେ ଦେଖିନବା ସ୍ୱାତି, ଭଉଣୀ ତାଙ୍କ ଚିଠିରେ ଆମ ପାଇଁ କ'ଣ ଲେଖିଛନ୍ତି?
0: ଅନନ୍ୟା, ଭଉଣୀ ଚିଠିଟି ଏକ ସୁନ୍ଦର କବିତାରୁ ଆରମ୍ଭ କରିଛନ୍ତି। କଭି ଦିଲ କି ଆବାଜ ମେ ଇତନା ଅସର ହୋ ଯାଏ, ହମ ଜିସେ ୟାଦ କରେ ଉସେ ଖବର ହୋ ଯାଏ। ଆଜ ରବ ସେ ୟହି ଦୁଆ ହେ କି ଆପ ଜିସେ ଚାହେ ଓ ଆପକା ହମ ସଫର ହୋ ଯାଏ।

0: ବାପାଙ୍କର ଉପସ୍ଥାପନା ଶୈଳୀ ଖୁବ୍ ହୃଦୟସ୍ପର୍ଶୀ ଥିଲା। ଏଥିରେ କାର୍ଯ୍ୟକ୍ରମ ସମ୍ପର୍କରେ ଶ୍ରୋତାମାନଙ୍କର ଅଭିଯୋଗ, ପ୍ରଶ୍ନ ଓ ମତାମତ ପୂର୍ଣ୍ଣ ଚିଠିଗୁଡ଼ିକୁ ଭଲ ରୂପରେ ଉପସ୍ଥାପକ ଦେୟ ପାଠ କରିଥିଲେ ବୋଲି ଭାଇ ଲେଖିଛନ୍ତି। ଭାଇ ପୁଣି ଥରେ ବିଶ୍ୱଜିତା ଅପା ଓ ଦୀପ୍ତିରଞ୍ଜନ ଭାଇଙ୍କୁ ପ୍ରଶଂସା ବାଢ଼ି ଚିଠିକୁ ସମାପ୍ତ କରିଛନ୍ତି।
1: ଧନ୍ୟବାଦ ବୋଲୁ ଭାଇ ଆପଣ ଆମକୁ ଚିଠି ଖଣ୍ଡେ ଲେଖିଥିବାରୁ। ଆଶା କରିବୁ ଆପଣ ଲେଖିଥିବା ଏହି ବିଶେଷ ଚିଠିଟି ବିଶ୍ୱଜିତା ଅପା ଓ ଦୀପ୍ତିରଞ୍ଜନ ଭାଇଙ୍କ ମନକୁ ମଧ୍ୟ ବେଶ୍ ଛୁଇଁବ। ବୁଲୁ ଭାଇ ଆପଣଙ୍କ ପ୍ରଶଂସା ଦୀପ୍ତିରଞ୍ଜନ ଭାଇ ଓ ବିଶ୍ୱଜିତା ଅପା ନିଶ୍ଚୟ ପାଇସାରିବେଣି। ଆଶା କରିବୁ ଆପଣ ଆମମାନଙ୍କ ପାଇଁ ମଧ୍ୟ ଏମିତି ବିଶେଷ ଚିଠି ଲେଖି ପଠାଇବେ। ଧନ୍ୟବାଦ ଭାଇ। ତେବେ ଚାଲୁଛନ୍ତି ଦେଖିନବା ଆମ ପାଖରେ ପହଞ୍ଚିଥିବା କିଛି ମେଲ୍ ଗୁଡ଼ିକୁ। ଏ ମେଲ୍ ଗୁଡ଼ିକ କିଏ ଓ କେଉଁଠାରୁ ପଠାଇଛନ୍ତି?
0: ମେଲ୍ଟି ଆସିଛି ନୂଆପଡ଼ା ଖଣ୍ଡପଡ଼ା ନୟାଗଡ଼ରୁ। ପଠାଇଛନ୍ତି ଦେବୀ ପ୍ରସାଦ ଆଚାର୍ଯ୍ୟ।
1: ଦେବୀ ପ୍ରସାଦ ଭାଇ ଆପଣଙ୍କୁ ଆମର ସମ୍ପର୍କ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ। ତେବେ ପଢ଼ିନିଅ ସ୍ୱାତି, ଭାଇ ମେଲ୍ରେ କ'ଣ ସବୁ ଲେଖିଛନ୍ତି?
0: ଅନନ୍ୟା, ଭାଇ ଲେଖିଛନ୍ତି, ଯୁବବାଣୀରେ ପ୍ରଚାରିତ ସମସ୍ତ କାର୍ଯ୍ୟକ୍ରମ ବେଶ୍ ହୃଦୟସ୍ପର୍ଶୀ ଓ ମନଛୁଆଁ ଲାଗୁଛି। ପ୍ରଚାରିତ ସମସ୍ତ କାର୍ଯ୍ୟକ୍ରମ ଆଗଭଳି ପ୍ରାସଙ୍ଗିକ ଓ ସୂଚନାଧର୍ମୀ ହୋଇପାରୁଛି। ଆଗକୁ ଭାଇ ଲେଖିଛନ୍ତି, ତାଙ୍କ ଭଳି ରେଡିଓକୁ ପସନ୍ଦ କରୁଥିବା ଶ୍ରୋତାମାନଙ୍କ ପାଇଁ ଏହା ବେଶ୍ ଆମୋଦଦାୟକ, ମନୋରଞ୍ଜନଧର୍ମୀ ଏବଂ ଶିକ୍ଷଣୀୟ ଅଟେ। ଭାଇ ଶେଷରେ ଲେଖିଛନ୍ତି, ଯୁବବାଣୀର ସମସ୍ତ ଅପା ଓ ଭାଇମାନଙ୍କର ଉପସ୍ଥାପନା ଶୈଳୀ ତାଙ୍କ ମନକୁ ବେଶ୍ ଛୁଉଁଛି।
1: ଦେବୀ ପ୍ରସାଦ ଭାଇ ଆପଣଙ୍କ ପ୍ରଶଂସା ଶୁଣି ଆମେ କେବଳ ଖୁସି ନୁହେଁ, ବରଂ ଆହୁରି ଭଲ କରିବା ପାଇଁ ଦାୟିତ୍ୱବୋଧ ମଧ୍ୟ ଅନୁଭବ କରୁଛୁ। ଆପଣଙ୍କ ଭଲ ପାଇବା ଆମର ଆତ୍ମବିଶ୍ୱାସକୁ ମଧ୍ୟ ବଢ଼ାଇ ଦେଉଛି। ଆଶା କରିବୁ ଆପଣ ଏମିତି ସବୁଦିନ ପାଇଁ ଆମର କାର୍ଯ୍ୟକ୍ରମଗୁଡ଼ିକୁ ଶୁଣିବେ ଏବଂ ଆମକୁ ଆପଣଙ୍କର ମିଠା ମିଠା ମତାମତ ଚିଠି କିମ୍ବା ମେଲ୍ ମାଧ୍ୟମରେ ପଠାଇ ଆମର ଉତ୍ସାହକୁ ବଢ଼ାଇବେ। ଧନ୍ୟବାଦ ଭାଇ। ତେବେ ଦେଖିନବା ସ୍ୱାତି, ଆମର ପରବର୍ତ୍ତୀ ମେଲ୍ଟି କିଏ ଓ କେଉଁଠାରୁ ପଠାଇଛନ୍ତି?
0: ଅନନ୍ୟା, ପରବର୍ତ୍ତୀ ମେଲ୍ଟି ପଠାଇଛନ୍ତି ପ୍ରଗତି ଖୁଣ୍ଟିଆ ଇନ୍ଦରପା ଜଗତସିଂହପୁରରୁ।
1: ପ୍ରଗତି ଅପା, ଆପଣଙ୍କୁ ଆମ ଯୁବବାଣୀ ପରିବାର ତରଫରୁ ସ୍ୱାଗତ କରୁଛୁ। ଦେଖିନବା ସ୍ୱାତି, ଅପା ତାଙ୍କ ମେଲ୍ରେ କ'ଣ ସବୁ ଲେଖିଛନ୍ତି?
0: ଭଉଣୀ ଲେଖିଛନ୍ତି ଯେ ଯୁବବାଣୀର ସମସ୍ତ କାର୍ଯ୍ୟକ୍ରମ ସେ ଖୁବ୍ ଖୁସି ହୋଇ ଶୁଣନ୍ତି ଓ ଉପଭୋଗ କରନ୍ତି। ତେବେ କାର୍ଯ୍ୟବଶତଃ କାରଣରୁ ସେ ଗତ ମାସର ଶେଷ ସମ୍ପର୍କ କାର୍ଯ୍ୟକ୍ରମଟି ଶୁଣିପାରି ନାହାନ୍ତି। ତେଣୁ ଏହି ମାସ ପାଇଁ ପଚରାଯାଇଥିବା ତିନୋଟି ପ୍ରଶ୍ନ ଏବଂ ଯୁବବାଣୀରେ ପ୍ରତିକ୍ରିୟାର ବିଷୟବସ୍ତୁଟି ପୁନଃ ପ୍ରଚାର କରିବାକୁ ଅନୁରୋଧ କରିଛନ୍ତି।
1: ବହୁତ ବହୁତ ଧନ୍ୟବାଦ ପ୍ରଗତି ଅପା, ଆପଣଙ୍କ ସୁନ୍ଦର ଇମେଲ ଆମ ପାଖରେ ପହଞ୍ଚି ସାରିଛି। ଆମ କାର୍ଯ୍ୟକ୍ରମ ପ୍ରତି ଆପଣଙ୍କ ଭଲ ପାଇବା ଓ ସହଯୋଗ ଆମକୁ ସବୁବେଳେ ପ୍ରେରଣା ଦେଉଛି। ତେବେ ଅପା, ଆପଣ ମେଲ୍ରେ ଲେଖିଛନ୍ତି କି ସମୟ ଅଭାବ ପାଇଁ ଆପଣ ଆମର ପୂର୍ବ ସମ୍ପର୍କ କାର୍ଯ୍ୟକ୍ରମରେ ପ୍ରଚାରିତ ହୋଇଥିବା ପ୍ରଶ୍ନଗୁଡ଼ିକୁ ଶୁଣିପାରି ନାହାନ୍ତି? ନିଶ୍ଚୟ ଅପା, ଆମେ ଆପଣଙ୍କ ଅନୁରୋଧରେ ପ୍ରଶ୍ନଗୁଡ଼ିକୁ ଆଉଥରେ ପ୍ରଚାରିତ କରୁଛୁ। ପ୍ରଥମ ପ୍ରଶ୍ନଟି ହେଉଛି, 2026 ମହିଳା T20 ବିଶ୍ୱକପ୍ରେ ଭାରତୀୟ ଦଳର ଅଧିନାୟକ କିଏ ଅଛନ୍ତି? ଦ୍ୱିତୀୟ ପ୍ରଶ୍ନଟି ପ୍ରଚାରିତ କରୁଛୁ, 2026 ମାର୍ଚ୍ଚ ମାସରେ ଓଡ଼ିଶାର କେଉଁ ଅଭୟାରଣ୍ୟରେ ଇଣ୍ଡିଆନ୍ ବାଇସନ୍ ଫେଷ୍ଟ ଅନୁଷ୍ଠିତ ହୋଇଥିଲା? ତୃତୀୟ ଏବଂ ଶେଷ ପ୍ରଶ୍ନଟି ପ୍ରଚାରିତ କରୁଛୁ, 2026ରେ କେଉଁ ଓଡ଼ିଆ କଳାକାରଙ୍କୁ ପଟ୍ଟଚିତ୍ର ପେଣ୍ଟିଂ ପାଇଁ ଜାତୀୟ ସ୍ତରରେ ସମ୍ମାନ ମିଳିଛି? ଧନ୍ୟବାଦ ଅପା। ଦେଖିନବା ସ୍ୱାତି, ଆମର ପରବର୍ତ୍ତୀ ଏବଂ ଶେଷ ମେଲ୍ଟି କିଏ ଓ କେଉଁଠାରୁ ପଠାଇଛନ୍ତି?
0: ଅନନ୍ୟା, ଆମକୁ ପରବର୍ତ୍ତୀ ମେଲ୍ଟି ଆସିଛି ବାମ୍ବିଲୋ ଢେଙ୍କାନାଳରୁ। ପଠାଇଛନ୍ତି ରାଜଦୀପ ଜେନା।
1: ରାଜଦୀପ ଭାଇ, ଆପଣଙ୍କୁ ଆମର ଯୁବବାଣୀ ପରିବାର ତରଫରୁ ନମସ୍କାର ସହିତ ସ୍ୱାଗତ ଜଣାଉଛୁ। ଦେଖିନବା ସ୍ୱାତି, ଭାଇ ତାଙ୍କ ମେଲ୍ରେ ଆମ ପାଇଁ କ'ଣ ସବୁ ଲେଖିଛନ୍ତି?
0: ଭାଇ ଲେଖିଛନ୍ତି, ସେ ସୋମବାର ଅନ୍ୱେଷ କାର୍ଯ୍ୟକ୍ରମଟି ଶୁଣିଥିଲେ, ସେଥିରେ ତାଙ୍କୁ ସ୍ୱୟଂ ଶ୍ରୀ ଷଡ଼ଙ୍ଗୀଙ୍କ ଆଲୋଚନାଟି ବେଶ୍ ମନଛୁଆଁ ଲାଗିଥିଲା। ଏଥିରେ ଉପସ୍ଥାପନାରେ ଥିବା ପ୍ରତୀକ୍ଷା ଅପା ଏବଂ ଦୀପ୍ତି ଅପାଙ୍କୁ ସେ ପ୍ରଶଂସା ବାଢ଼ିଛନ୍ତି। ଏହାପରେ ମଙ୍ଗଳବାର ସୃଜନୀରେ ଶ୍ରୋତାଙ୍କ କଲମରୁ କବିତାଗୁଡ଼ିକ ମଧ୍ୟ ତାଙ୍କ ମନକୁ ବେଶ୍ ଛୁଇଁଛି। ସେଥିପାଇଁ ସେ ଶୀତଲପା ଏବଂ ଦୀପ୍ତି ଅପାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପରେ ପରେ ଭାଇ ଲେଖିଛନ୍ତି, ବୁଧବାର ୱାର୍ଲଡ ୟୁଥ୍ ସ୍କିଲ୍ ଡେରେ ବିଶେଷ ସାକ୍ଷାତକାରଟି ଅତି ଉଚ୍ଚକୋଟୀର ଏବଂ ଶିକ୍ଷଣୀୟ ଥିଲା। ସେଥିପାଇଁ ସେ ଶୀତଲପା ଓ ପ୍ରତୀକ୍ଷା ଅପାଙ୍କୁ ପୁଣି ଥରେ ପ୍ରଶଂସା ବାଢ଼ିଛନ୍ତି। ଏହାପରେ ମହ୍ଲାରରେ ରଥଯାତ୍ରା ଉପରେ ହୋଇଥିବା କାର୍ଯ୍ୟକ୍ରମ ପାଇଁ ଶ୍ରୀ ଅପା ଏବଂ ବିଶ୍ୱଜିତା ଅପାଙ୍କୁ ଧନ୍ୟବାଦ ଜଣାଇବା ସହ ପ୍ରଶଂସା କରିଛନ୍ତି। ଭାଇ ଶେଷରେ ଯୁବବାଣୀର ସମସ୍ତ ଅପା ଓ ଭାଇଙ୍କୁ ରଥଯାତ୍ରା ଉପଲକ୍ଷେ ଶୁଭେଚ୍ଛା ଜଣାଇ ମେଲ୍ଟି ଶେଷ କରିଛନ୍ତି।
1: ରାଜଦୀପ ଭାଇ, ଆପଣଙ୍କୁ ମଧ୍ୟ ଆମ ଯୁବବାଣୀ ପରିବାର ତରଫରୁ ରଥଯାତ୍ରାର ଶୁଭେଚ୍ଛା। ଆପଣଙ୍କ ଭଳି ଶ୍ରୋତାମାନଙ୍କଠାରୁ ପ୍ରଶଂସା ପାଇବା ଆମ ପାଇଁ କୌଣସି ପୁରସ୍କାରଠାରୁ କମ୍ ନୁହଁ ଭାଇ। ଆପଣଙ୍କ ଦୁଇପଦ ସ୍ନେହପରା କଥା ଆମ ମନରେ ନୂଆ ଉତ୍ସାହ ଭରିଦିଏ। ଆପଣଙ୍କ ଏହି ଆନ୍ତରିକ ଭଲ ପାଇବା ପାଇଁ ଆମେ ସଦା କୃତଜ୍ଞ ଭାଇ। ଧନ୍ୟବାଦ।

0: ବନ୍ଧୁ, ଆଜି ମଧ୍ୟ ଷ୍ଟୁଡିଓ ଘଡ଼ିର ଟିକ୍ଟିକ୍ ଆମକୁ ଇସାରା ଦେଲାଣି କାର୍ଯ୍ୟକ୍ରମକୁ ଏଇଠି ରଖିବାକୁ ହେବ। କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଆପଣଙ୍କ ମତାମତ ଚିଠି କିମ୍ବା ମେଲ୍ ମାଧ୍ୟମରେ ଜଣାଇବାକୁ ଆଦୌ ଭୁଲିବେ ନାହିଁ।
1: ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 753001
0: ଏବଂ ଆମର ମେଲ୍ ଆଇଡିଟି ହେଉଛି yv.aircitc@gmail.com।
1: ତେବେ ଶ୍ରୋତା ବନ୍ଧୁ, ଆଜିର ସମ୍ପର୍କ ଅଗଣାରୁ ବିଦାୟ ନେଉଛୁ। ମୁଁ ଥିଲି ଆପଣମାନଙ୍କର ପ୍ରିୟର ଉପସ୍ଥାପିକା ଅନନ୍ୟା,
0: ଆଉ ମୁଁ ସ୍ୱାତି।
1: ରହୁଛୁ,
0: ନମସ୍କାର।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନମସ୍କାର, ବର୍ତ୍ତମାନର ମୁଖ୍ୟ ସମ୍ବାଦ ସହ ମୁଁ ଲହରିକା ପଟ୍ଟନାୟକ। ଶ୍ରୀକ୍ଷେତ୍ରରେ ଆଡ଼ପ ମଣ୍ଡପ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ବାହାରିଲା ଆଡ଼ପ ଅବଢ଼ା। ବନକଲାଗି ନୀତି ପାଇଁ ଆଜି ରାତି 9ଟାରୁ 6 ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ। ଆସନ୍ତାକାଲି ହେବ ହେରା ପଞ୍ଚମୀ ନୀତି। କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କର ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଆରମ୍ଭ ହୋଇଛି ଦେବଦର୍ଶନ। ଶ୍ରୀଜୀଉଙ୍କର ଆଜି ଗୋଟିଏ ଦିନ ପାଇଁ ଶେଷ ହୋଇଛି ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି। ଶ୍ରୀବିଗ୍ରହଙ୍କର ଶ୍ରୀଅଙ୍ଗରେ ବ୍ୟବହୃତ ଏବଂ ସ୍ନାନ ପୂର୍ଣ୍ଣିମା ଅବସରରେ ଓଲାଗି ହୋଇଥିବା ଅଳଙ୍କାରଗୁଡ଼ିକର ଗଣତି ମଣତି ହୋଇଥିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା। ଚଳିତଥର ଗଣତି ମଣତି ଆରମ୍ଭରୁ ଆଜି ପର୍ଯ୍ୟନ୍ତ 78 ଘଣ୍ଟା 3 ମିନିଟ୍ର ଗଣତି କାର୍ଯ୍ୟ ହୋଇଥିବା ଜଣାଯାଇଛି। ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଅଗଷ୍ଟ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନ କାଳରେ ବିଭିନ୍ନ ବିଲ୍ ଉପରେ ଆଲୋଚନା ହେବାର ସମ୍ଭାବନା। ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ସର୍ବଦଳୀୟ ବୈଠକ। ତାସ୍କେଣ୍ଟଠାରେ ଅନୁଷ୍ଠିତ 58ତମ କେମିଷ୍ଟ୍ରି ଅଲିମ୍ପିଆଡ୍ରେ ସ୍ୱର୍ଣ୍ଣପଦକ ହାସଲ କଲେ ଓଡ଼ିଶାର ଦେବଦତ୍ତ ପ୍ରିୟଦର୍ଶୀ। ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ନୂଆଦିଲ୍ଲୀଠାରେ ଆୟୋଜିତ ସଣ୍ଡେ ଅନ୍ ସାଇକେଲ୍ର 82ତମ ସଂସ୍କରଣରେ ଯୋଗଦେଲେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ। ଏହି କାର୍ଯ୍ୟକ୍ରମରେ ଦେଶବ୍ୟାପୀ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମଙ୍ଗଳ ପାଣ୍ଡେଙ୍କ ଜୟନ୍ତୀ ଅବସରରେ ଆଜି ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ଦେଶବାସୀ। 1857 ମସିହା ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମହାନାୟକ ମଙ୍ଗଳ ପାଣ୍ଡେ ଅସୀମ ସାହସ ଓ ଦେଶପ୍ରେମର ପ୍ରତୀକ। ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର 7ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ନେଇ ସତର୍କ କଲା ପାଣିପାଗ କେନ୍ଦ୍ର। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 7ଟାରେ।
2: ଯହାଁ ଖବରେ ତୋଡି ମରୁଡି ନହିଁ ଚାହତି।
3: ବହୁତ ସାରେ ନିଜି ଚ୍ୟାନେଲ ଓ ନିଜି ଚ୍ୟାନେଲୋଂ କେ ବୋଲବାଲା ମେ ହମ ସମଝ ରହେ କି ଆକାଶବାଣୀ ଓ ଦୂରଦର୍ଶନ इसकी रिलेवेंसी क्या है।
2: यहाँ होती है सीधी सटीक और सच्ची खबरें।
3: मैं मन से मानता हूँ कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहा
2: है, क्योंकि ये है देश का सबसे भरोसेमंद न्यूज चैनल डीडी।

ମିନିଟ୍ରେ ଏଥିରେ ଆମ ଅଭିନେତ୍ରୀରେ ଶୁଣିବେ ବିଦ୍ୟାଜ୍ୟୋତି ପାତ୍ରଙ୍କ ସହିତ ସାକ୍ଷାତକାର। ଅପରାହ୍ନ 5:30 ଯୁବବାଣୀ, ସନ୍ଧ୍ୟା 6:10 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 84ତମ ଭାଗ ଯୁବଶକ୍ତି ପ୍ରଚାର କରିବୁ ସନ୍ଧ୍ୟା 6:30। ଜିଲ୍ଲା ହାଲଚାଲ 7:25। କୃଷି ସଂସାର 7:30। ଏଥିରେ ଶୁଣିବେ ଗୋପାଳନ ପାଇଁ ଘାସ ଚାଷର ଆବଶ୍ୟକତା ସମ୍ପର୍କରେ ଗୋକୁଳ ବିହାରୀ ଦାସଙ୍କ ସହିତ ଆଲୋଚନା। ଓଡ଼ିଶୀ ଗୀତ 8:30 କଣ୍ଠଶିଳ୍ପୀ ନିମକାନ୍ତ ରାଉତରାୟ। କାର୍ଯ୍ୟକ୍ରମ ପବ୍ଲିକ ସ୍ପିକ୍ 9:30। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। 10:00 ପ୍ରଚାର କରିବୁ ଗୀତିନାଟ୍ୟ ନୀଳଶୈଳ, ମୂଳ ଉପନ୍ୟାସ ସୁରେନ୍ଦ୍ର ମହାନ୍ତି, ବେତା ରୂପାନ୍ତର ନାରାୟଣ ସିଂ, ପ୍ରଯୋଜନା ଲଳିତ କାନୁନ୍ଙ୍କୁ, ସଙ୍ଗୀତ ଚୌଧୁରୀ ଭାରତୀ କୃଷ୍ଣ ଦାସ। ଗୀତଗୀତିକା ସକାଳ 9:00। କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନରେ ଶୁଣିବେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତ ଦିନ 12:00। ଦିନ 3:00 ଅସରନ୍ଦୀ ଅପରାହ୍ନରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ର ଗୀତ। କାର୍ଯ୍ୟକ୍ରମ ଚିରହରିତରେ ଶୁଣିବେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧରେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ ଅପରାହ୍ନ 4:00। ଦେଶଭକ୍ତି ଗୀତ ଅପରାହ୍ନ 4:55। ଓଡ଼ିଆ କଥାଚିତ୍ର ଗୀତ ପ୍ରଚାର କରିବୁ ଅପରାହ୍ନ 5:00 ଏବଂ 7:02। ରାତି 8:02 ଶୁଣିବେ ହିନ୍ଦୀ ଚଳଚ୍ଚିତ୍ର ଗୀତ। ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 83ତମ ଭାଗ।

0: ଶୁଣିଲେ ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ଶ୍ରୀକ୍ଷେତ୍ର ଆଡ଼ପ ମଣ୍ଡପ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ବନକଲାଗି ନୀତି ପାଇଁ ରାତି 9ଟାରୁ 6 ଘଣ୍ଟା ପାଇଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଶ୍ରୀଜୀଉଙ୍କ ରତ୍ନ ଅଳଙ୍କାର ଗଣତି ମିଣତି କାର୍ଯ୍ୟ ଆଜି ପାଇଁ ଶେଷ। ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ ଏବଂ ତାସ୍କିନ୍ରେ ଅନୁଷ୍ଠିତ ରସାୟନ ବିଜ୍ଞାନ ଅଲମ୍ପିଆଡ୍ରେ ଭାରତକୁ ସ୍ୱର୍ଣ୍ଣ। ଶ୍ରୀକ୍ଷେତ୍ରରେ ଆଡ଼ପ ମଣ୍ଡପ ଜନ୍ମବେଦୀରେ ଚତୁର୍ଦ୍ଧା ମୂର୍ତ୍ତି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଶୃଙ୍ଖଳିତ ନୀତିକାନ୍ତି ସହ ଆଜିଠାରୁ ଆଡ଼ପ ଅଭଡ଼ା ମିଳୁଛି। ନବଦିନାତ୍ମକ ଯାତ୍ରାରେ ଯାଇ ଗତକାଲି ଶ୍ରୀଜୀଉମାନେ ଜନ୍ମବେଦୀକୁ ବିଜେ କରିଥିଲେ। ଆଜିଠାରୁ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦୈନନ୍ଦିନ ସେବା ପୂଜା କରାଯାଉଛି। ଶ୍ରୀଜଗନ୍ନାଥ ମନ୍ଦିର ପରି ଏଠାରେ ମଧ୍ୟ ମଙ୍ଗଳ ଆଳତୀ, ମୈଲମ, ତଡ଼ପଲାଗି, ଅବକାଶ, ବେଶ, ଗୋପାଳ ବଲ୍ଲଭ ପୂଜା, ସକାଳ ଧୂପ, ଭୋଗମଣ୍ଡପ, ମହାସ୍ନାନ, ବଡ଼ସିଂହାର ବେଶ, ରାତ୍ର ପହୁଡ଼ ଆଦି କରାଯାଉଛି। ଆସନ୍ତାକାଲି ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେବ। ଏଥିରେ କାଳିଆ ଠାକୁରଙ୍କୁ ଶ୍ରୀମନ୍ଦିରରେ ନ ପାଇ ଆଡ଼ପ ମଣ୍ଡପରୁ ଫେରାଇ ଆଣିବା ପାଇଁ ରଥଯାତ୍ରାର ପଞ୍ଚମ ଦିବସରେ ଅର୍ଥାତ୍ ଆଷାଢ଼ ଶୁକ୍ଳ ଷଷ୍ଠୀ ତିଥିରେ ମହାଲକ୍ଷ୍ମୀ ଗୁଣ୍ଡିଚା ଘର ଯାତ୍ରା କରିବାର ପରମ୍ପରା ରହିଛି। ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିରେ ଆଜି ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଆପାତତଃ ରାତ୍ର 9 ଘଟିକାରୁ ବିଳମ୍ବିତ ରାତ୍ରି 3 ଘଣ୍ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ସରକାରଙ୍କର ମାର୍ଗଦର୍ଶିକା ଅନୁଯାୟୀ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ରତ୍ନ ଅଳଙ୍କାର ଗଣତି ମଣତି କାର୍ଯ୍ୟ ଆଜି ପାଇଁ ଶେଷ ହୋଇଛି। ପୂର୍ବାହ୍ନ 11:30ରୁ ପ୍ରାୟ 2:27 ପର୍ଯ୍ୟନ୍ତ ଅଳଙ୍କାର ଗଣତି ମଣତି କରାଯାଇଥିବାବେଳେ ମହାପ୍ରଭୁଙ୍କ 9ଟି ଦୁର୍ଲଭ ଶ୍ରୀଅଙ୍ଗ ଲାଗି ଓ ମେଳକ କାର୍ଯ୍ୟ କରାଯାଇଥିଲା। ସମସ୍ତ ଅଳଙ୍କାରର ଓଜନ ମାପ ପରେ 3D ଗ୍ରାଫିଂ ଏବଂ ଭିଡ଼ିଓଗ୍ରାଫି ସହ ରତ୍ନ ବିଶାରଦମାନଙ୍କ ଦ୍ୱାରା ମୂଲ୍ୟବାନ ରତ୍ନଗୁଡ଼ିକର ଚିହ୍ନଟ କରାଯାଇଥିଲା। ତେବେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥିବା ଝୋବାକଣ୍ଠି ଅଳଙ୍କାରର ଗଣତି ଓ ମେଳକ ହୋଇପାରିନାହିଁ। ସ୍ନାନ ପୂର୍ଣ୍ଣିମା ପରେ ରାହୁ, ରେଖା, ଚିତା, ଅଣ୍ଟାପଟି ଓଲାଗି ହୋଇଥିବାବେଳେ ନୀଳାଦ୍ରୀ ବିଜେ ପୂର୍ବରୁ ଏହି ଅଳଙ୍କାର ସବୁର ଗଣତି ମଣତି ହୋଇଛି। ଗଣତି କାର୍ଯ୍ୟ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇ କହିଛନ୍ତି,
1: ଗତ ଦେବସ୍ନାନ ପୂର୍ଣ୍ଣିମାରେ ଯାହା ଓଲାଗି ହେଇକି ଥିଲା ତାର ଆଜି ଗଣତି ପ୍ରକ୍ରିୟା ହେଲା ଏବଂ ଗଣତି ପରେ ତାକୁ ମଣତି କରି ଆମେ ଭଣ୍ଡାର ମେକଅପ୍ ସେବକମାନଙ୍କ ଜିମା ମଧ୍ୟ ଦେଲୁ। ସେଥିରେ ବିଶେଷ କରି ରତ୍ନ ଖଚିତ ଚିତା 3ଟି ବାଡ଼ର ଚିତାର ଆଜି ଓଜନ ମାପ, ତାର ଯାହା ଫଟୋଗ୍ରାଫି, ଭିଡ଼ିଓଗ୍ରାଫି, 3D ମ୍ୟାପିଂ ସହିତ ଯେତେ ବି ରତ୍ନ ଖଚିତ ହେଇଛି ସେହି ଚିତାଗୁଡ଼ିକରେ ତାର ରତ୍ନ ବିଶାରଦ ଅଛନ୍ତି ବା ଜେମୋଲୋଜିଷ୍ଟ ଅଛନ୍ତି, ତାର ସେ ଚିହ୍ନଟ କଲେ, ତାର ପୂର୍ଣ୍ଣତାର ସହିତ ତାକୁ କରାଗଲା। ଖୁସିର କଥା 78 ତାଲିକାରେ ଯାହା ବି ବର୍ଣ୍ଣିତ ହେଇଛି ସେହି ହିସାବରେ ତାହା ମେଳକ ମଧ୍ୟ ହେଲା।
0: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ମୟୂରଭଞ୍ଜ ଜିଲ୍ଲାର ବାରିପଦାସ୍ଥିତ ତକତପୁରଠାରେ

ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ଯୋଗ ଦେଇଛନ୍ତି। ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଆୟୋଜିତ ସମ୍ମିଳନୀରେ ଶ୍ରୀମତୀ ପରିଡ଼ା କହିଛନ୍ତି, ଏହି ସମ୍ମିଳନୀ ମହିଳାଙ୍କ ଆର୍ଥିକ ସ୍ୱାବଲମ୍ଭନ, ନେତୃତ୍ୱ ବିକାଶ ଓ ସଶକ୍ତିକରଣକୁ ଅଧିକ ଗତିଶୀଳ କରିବ। ଏହାସହ ସୁଭଦ୍ରା ଶକ୍ତିକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ଏହି ଅବସରରେ ଶ୍ରୀମତୀ ପରିଡ଼ା ଲକ୍ଷପତି ଦିଦି ସହାୟିକାମାନଙ୍କ ସହିତ ଆଲୋଚନା କରିଛନ୍ତି। ଏଥିରେ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ବ୍ଲକସ୍ତରୀୟ ଫେଡେରେସନର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର, ରାଇରଙ୍ଗପୁର ଓ ବାରିପଦା ସାରସକଣାର ବିଧାୟକ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ଉପକୂଳ ଦେଇ 160 କିଲୋମିଟର ଦୀର୍ଘ ରାମେଶ୍ୱର ପାରାଦୀପ ଜାତୀୟ ରାଜପଥ ନିର୍ମାଣ ହେବ। ଏଥିନିମନ୍ତେ 8,000 କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟବରାଦ କରାଯାଇଛି। ରାମେଶ୍ୱର ପାରାଦୀପ ରାଜପଥ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲା ଦେଇ ଅତିକ୍ରମ କରିବ। ରାଜ୍ୟର ଉପକୂଳ ଅଞ୍ଚଳରେ ସାଂସ୍କୃତିକ, ଧାର୍ମିକ, ପର୍ଯ୍ୟଟନ ଏବଂ ଅର୍ଥନୈତିକ କ୍ଷେତ୍ରଗୁଡ଼ିକ ମଧ୍ୟରେ ନିରନ୍ତର ଯୋଗାଯୋଗ ରକ୍ଷା କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ଏହି ପ୍ରକଳ୍ପ ହାତକୁ ନିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଏହି ପ୍ରକଳ୍ପ ମାଧ୍ୟମରେ ଓଡ଼ିଶା ଉପକୂଳ ଅଞ୍ଚଳର ସଡ଼କ ଭିଭିଭୂମିର ଉନ୍ନତି କରାଯିବା ସହ ପର୍ଯ୍ୟଟନ ଏବଂ ଅର୍ଥନୈତିକ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରାଯିବାର ଲକ୍ଷ୍ୟ ରଖାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ଏହା ପୂର୍ବରୁ ଆଜି ନୂଆଦିଲ୍ଲୀ ସଂସଦ ଭବନ ପରିସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ, ରାଜ୍ୟସଭା ନେତା ଜଗତ ପ୍ରକାଶ ନଡ୍ଡାଙ୍କ ସମେତ ଅନ୍ୟ ଦଳର ନେତାମାନେ ଯୋଗ ଦେଇଥିଲେ। ସରକାର ସଂସଦର ଉଭୟ ଗୃହକୁ ସୁଚାରୁରୂପେ ପରିଚାଳନା କରିବା ଲାଗି ସମସ୍ତ ରାଜନୈତିକ ଦଳର ସହଯୋଗ ଲୋଡ଼ିଥିଲେ। ମୌସୁମୀ ଅଧିବେଶନ କାଳରେ ବିଭିନ୍ନ ବିଲ୍ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଆୟକର ସଂଶୋଧନ ବିଲ୍ 2026, ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ସଂଶୋଧିତ ବିଲ୍, ଜନ୍ମ ଓ ମୃତ୍ୟୁ ନିବନ୍ଧନ ସଂଶୋଧିତ ବିଲ୍, ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ବିଲ୍ ଓ ଏଫ୍ସିଆର୍ଏ ଏବଂ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ ଉପରେ ଆଲୋଚନା ହେବା ନେଇ ସରକାରଙ୍କ ପକ୍ଷରୁ ଜଣାପଡ଼ିଛି। ଅଧିବେଶନ ଅଗଷ୍ଟ ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତାକାଲି ବନ୍ଦ ରହିବ, ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଶୁଣାଣିର ପରବର୍ତ୍ତୀ ତାରିଖ ସମ୍ଭାଦପତ୍ର ମାଧ୍ୟମରେ ଜନସାଧାରଣଙ୍କୁ ଜଣାଇ ଦିଆଯିବ। ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମନ୍ କି ବାତ୍ର ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ପ୍ରମୁଖ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ସମ୍ପର୍କରେ ଆଲୋକପାତ କରିଥିଲେ। ଗତ 12 ବର୍ଷ ମଧ୍ୟରେ ଏହି କାର୍ଯ୍ୟକ୍ରମ 135 ସଂସ୍କରଣ ଶେଷ କରିଛି। ଆସନ୍ତା 26 ତାରିଖରେ ପ୍ରଧାନମନ୍ତ୍ରୀ 136ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ସାଧାରଣ ଲୋକଙ୍କ ପ୍ରେରଣାର ଉତ୍ସ ହୋଇଥିବା ଏହି କାର୍ଯ୍ୟକ୍ରମ ବର୍ତ୍ତମାନ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଦେଶବାସୀଙ୍କଠାରୁ ଆରମ୍ଭ କରି ପ୍ରବାସୀ ଭାରତୀୟ ତଥା ସମଗ୍ର ବିଶ୍ୱବାସୀଙ୍କ ଦ୍ୱାରା ଏହା ଆଦୃତ ହେବା ସହ ସର୍ବବ୍ୟାପୀ, ସର୍ବସ୍ୱର୍ଶୀ ଓ ସମାବେଶୀ ହୋଇପାରିଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ସାଧାରଣ ଲୋକଙ୍କ କୃତିତ୍ୱକୁ ଦେଶର 140 କୋଟି ଜନତାଙ୍କ ସମ୍ମୁଖରେ ଉପସ୍ଥାପନ କରି ରାଜ୍ୟବାସୀଙ୍କୁ ଗୌରବାନ୍ୱିତ କରିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଥିବା ସ୍ନାତକ ମହାବିଦ୍ୟାଳୟଗୁଡ଼ିକରେ ନାମଲେଖା ଲାଗି ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ମୋଟ 1055 ସ୍ନାତକ ମହାବିଦ୍ୟାଳୟରେ କଳା, ବିଜ୍ଞାନ, ବାଣିଜ୍ୟ, ସେଲ୍ଫ ଫାଇନାନ୍ସିଂ ଏବଂ ସଂସ୍କୃତ ପାଠ୍ୟକ୍ରମରେ 287,519 ଆସନ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ 84,384 ଆସନରେ ନାମଲେଖା ଶେଷ ହୋଇଛି। ଉଚ୍ଚଶିକ୍ଷା ବିଭାଗ ପରିଚାଳିତ ସାମ୍ସ ପୋର୍ଟାଲ୍ରୁ ମିଳିଥିବା ତଥ୍ୟ ଅନୁଯାୟୀ କଳାରେ 1,06,880 ଆସନ ଖାଲି ରହିଥିବାବେଳେ ବିଜ୍ଞାନରେ 60,828, ବାଣିଜ୍ୟରେ 24,288, ସେଲ୍ଫ ଫାଇନାନ୍ସିଂରେ 4,172 ଏବଂ ସଂସ୍କୃତ ପାଠ୍ୟକ୍ରମରେ 6,757 ଆସନରେ ନାମଲେଖା ହେବ। ମେଧା ତାଲିକା ପ୍ରକାଶ ପରେ ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ନାମ ଲେଖାଇପାରିବେ। ଆସନ୍ତା 29 ତାରିଖରେ ତୃତୀୟ ତଥା ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇବ।
ଉଜ୍ବେକିସ୍ତାନର ରାଜଧାନୀ ତାସ୍କେଣ୍ଟରେ ଅନୁଷ୍ଠିତ 58ତମ ରସାୟନ ବିଜ୍ଞାନ ଅଲମ୍ପିଆଡ୍ରେ ଭାରତର ଚାରିଜଣ ଯୁବ ପ୍ରତିଭା ସ୍ୱର୍ଣ୍ଣପଦକ ହାସଲ କରି ଦେଶ ପାଇଁ ଗୌରବ ଅର୍ଜନ କରିଛନ୍ତି। ଏଥିରେ ଓଡ଼ିଶାର ଦେବଦତ୍ତ ପ୍ରିୟଦର୍ଶୀଙ୍କ ସମେତ ହର୍ଷିତ ସିଙ୍ଗଲ, କବୀର ଜିଲ୍ଲର ଏବଂ ସନ୍ଦୀପ କୁଚି ରହିଛନ୍ତି।

0: ବିଜେତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇ କହିଛନ୍ତି, ବିଜୟୀ ଯୁବ ପ୍ରତିଭାଙ୍କ ପାଇଁ ଦେଶ ଗର୍ବ ଅନୁଭବ କରୁଛି। ବିଜ୍ଞାନ ପ୍ରତି ସେମାନଙ୍କର ନିଷ୍ଠା ଓ ଆଗ୍ରହ ଆଗାମୀ ଦିନରେ ଅନେକଙ୍କୁ ରସାୟନ ବିଜ୍ଞାନର ଅଧ୍ୟୟନ ଓ ଉତ୍କର୍ଷତା ହାସଲ କରିବାକୁ ପ୍ରେରଣା ଯୋଗାଇବ। ପାଣିପାଗ। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା 24 ତାରିଖ ବେଳକୁ ରାଜ୍ୟର ଉତ୍ତର ଭାଗ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ଅନ୍ୟପକ୍ଷରେ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ଭଲପୁର, କେନ୍ଦୁଝର, ମୟୂରଭଞ୍ଜ ଓ ନୂଆପଡ଼ା ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଚଳିତ ମୌସୁମୀରେ ଜୁନ୍ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ ହାରାହାରି 463.8 ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବୃଷ୍ଟିପାତଠାରୁ 14% ଅଧିକ। ସନ୍ଧ୍ୟା 6 ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 612.29 ଫୁଟ ରହିଛି। 4 ଗେଟ୍ ଦେଇ ଜଳଭଣ୍ଡାର ମଧ୍ୟକୁ 1,62,172 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 93,360 ଘନଫୁଟ ଜଳ ନିଷ୍କାସିତ ହେଉଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଶ୍ରୀକ୍ଷେତ୍ର ଆଡ଼ପ ମଣ୍ଡପ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ବନକଲାଗି ନୀତି ପାଇଁ ରାତି 9-6 ପାଇଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଶ୍ରୀଜୀଉଙ୍କ ରତ୍ନ ଅଳଙ୍କାର ଗଣତିମୂର୍ତ୍ତି କାର୍ଯ୍ୟ ଆଜି ପାଇଁ ଶେଷ। ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ ଏବଂ ତାସ୍କିନ୍ରେ ଅନୁଷ୍ଠିତ ରସାୟନ ବିଜ୍ଞାନ ଅଲିମ୍ପିଆଡ୍ରେ ଭାରତକୁ ସ୍ୱର୍ଣ୍ଣ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଜନଜୀବନ ସମ୍ବାଦ ଆଲେଖ୍ୟ ଲହରିକା ପଟ୍ଟନାୟକ, ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା। ପତ୍ନୀ ପରିବାରର ଭିତ୍ତି କହିଲେ ଭୁଲ ହେବ ନାହିଁ। ଆସନ୍ତାକାଲି ହେରା ପଞ୍ଚମୀ। ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ଦର୍ଶନ ନ ପାଇବାରୁ ଅଭିମାନିନୀ ମା ମହାଲକ୍ଷ୍ମୀ ଅପମାନ ଓ ରାଗରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରୁ କାଠ ଖଣ୍ଡେ ଭାଙ୍ଗି ଫେରିଆସିବେ। ମହାପ୍ରଭୁ ଶ୍ରୀଲିଙ୍ଗରାଜ ମଧ୍ୟ ରୁକୁଣା ରଥଯାତ୍ରାରେ ଦେବୀ ପାର୍ବତୀଙ୍କୁ ସାଙ୍ଗରେ ନେଇନଥିବାରୁ ଦେବୀ ପାର୍ବତୀ ହେରା ଦଶମୀ ଦିନ ରାମେଶ୍ୱର ମନ୍ଦିର ଯାଇ ଅଭିମାନ୍ୟ ମହାପ୍ରଭୁଙ୍କୁ ଦୋଷାରୋପ କରନ୍ତି। ତେବେ ଚୈତ୍ର ମାସର ନବମୀ ତିଥିରେ ପ୍ରଭୁ ଶ୍ରୀରାମଙ୍କୁ ଦେଖା କରିବା ପାଇଁ କରିଥିବା ସତ୍ୟ ରକ୍ଷା କରିବାକୁ ଆସିଥିବା କହି ପ୍ରଭୁ ବୁଝାଇଥିଲେ ବି ମାତା ସନ୍ତୁଷ୍ଟ ନ ହୋଇ ଫେରିବା ସମୟରେ ରୁକୁଣା ରଥ ଭାଙ୍ଗିଦେଇ ଚାଲିଆସନ୍ତି। ଏହି ପର୍ବ ମହାପ୍ରଭୁଙ୍କ ଜୀବନରେ ବି ପତ୍ନୀଙ୍କ ଗୁରୁତ୍ୱକୁ ଦର୍ଶାଇଥାଏ। ଦେଶରେ ଏପରି କେତେକ ମନ୍ଦିର ରହିଛି ଯେଉଁଠି ପତ୍ନୀଙ୍କ ପ୍ରାଧାନ୍ୟ ପ୍ରମୁଖ ଆକର୍ଷଣ। ଏପରି କେତୋଟି ଅନନ୍ୟ ମନ୍ଦିର ସମ୍ପର୍କରେ ଆସନ୍ତୁ ଜାଣିବା। ଦେବଭୂମି ଉତ୍ତରାଖଣ୍ଡରେ ରହିଛି ହିଡ଼ିମ୍ବା ଦେବୀ ମନ୍ଦିର। ନୈନିତାଳଠାରୁ 25 କିଲୋମିଟର ଦୂରରେ ଥିବା 7 ତାଲର ହିଡ଼ିମ୍ବା ପାହାଡ଼ ଉପରେ ଏହି ମନ୍ଦିର ଥିବାବେଳେ ଏହି ଅଞ୍ଚଳ ହିଡ଼ିମ୍ବା ଧାମ ଭାବେ ଜଣାଯାଏ। ସତାୟୁ ସଦ୍ଗୁରୁ ବନଖଣ୍ଡୀ ମହାରାଜ ଏଠାରେ ମହାବଳୀ ଭୀମଙ୍କ ପତ୍ନୀ ହିଡ଼ିମ୍ବା ଦେବୀଙ୍କ ମନ୍ଦିର ପ୍ରତିଷ୍ଠା କରିଛନ୍ତି। ଏଠାରେ ମଧ୍ୟ ଭାରତମାତାଙ୍କ ମନ୍ଦିର ଅଛି ଏବଂ ଦେଶର ସମସ୍ତ ରାଜ୍ୟରୁ ମାଟି ଆଣି ଏଠାରେ ରଖାଯାଇଛି। ପୌରାଣିକ ମାନ୍ୟତା ଅନୁସାରେ ହିଡ଼ିମ୍ବା ପର୍ବତରେ ହିଡ଼ିମ୍ବା ଓ ତାଙ୍କ ଭାଇ ହିଡ଼ିମ୍ବ ରହୁଥିଲେ। ପାଣ୍ଡବମାନଙ୍କ ଅଜ୍ଞାତବାସ ବେଳେ ହିଡ଼ିମ୍ବା ଭୀମଙ୍କ ରୂପରେ ମୋହିତ ହୋଇ ତାଙ୍କୁ ବିବାହ କରିଥିଲେ। ସେମାନଙ୍କ ପୁତ୍ରଙ୍କ ନାମ ଥିଲା ଘଟୋତ୍କଚ। ହିଡ଼ିମ୍ବା ଧାମରେ ଏକାଧିକ ବିଦେଶୀ ଶ୍ରଦ୍ଧାଳୁ ମଧ୍ୟ ରହୁଥିବା ଜଣାଯାଏ। ରାମଭକ୍ତ ହନୁମାନ ବାଲ୍ ବ୍ରହ୍ମଚାରୀ ଭାବେ ପରିଚିତ, ତେବେ ଭାରତର ଅନେକ ଅଞ୍ଚଳରେ ତାଙ୍କୁ ବିବାହିତ ବୋଲି ଗ୍ରହଣ କରାଯାଇଛି। ରାମାୟଣରେ ମଧ୍ୟ ତାଙ୍କ ପୁତ୍ର ପ୍ରସଙ୍ଗ ରହିଛି। ତେଲଙ୍ଗାନା ରାଜ୍ୟରେ ସ୍ୱତନ୍ତ୍ର ଭାବେ ପତ୍ନୀଙ୍କ ସହ ପୂଜା ପାଉଛନ୍ତି ହନୁମାନ। ହାଇଦ୍ରାବାଦଠାରୁ ପ୍ରାୟ 220 କିଲୋମିଟର ଦୂରରେ ମହାବୀର ହନୁମାନ ଏବଂ ତାଙ୍କ ପତ୍ନୀ ସୁର୍ବଚଳାଙ୍କ ମନ୍ଦିର ରହିଛି। ଶ୍ରଦ୍ଧାଳୁମାନଙ୍କର ବିଶ୍ୱାସ ଯେ ଏଠାରେ ଦର୍ଶନ କଲେ ବୈବାହିକ ଜୀବନର ସବୁ ସମସ୍ୟା ଦୂର ହୋଇଥାଏ ଏବଂ ପତିପତ୍ନୀଙ୍କ ବନ୍ଧନ ଅତୁଟ ରହେ। ସୁର୍ବଚଳା ସୂର୍ଯ୍ୟଙ୍କ କନ୍ୟା ହୋଇଥିବା ବେଳେ ପରାଶର ସଂହିତାରେ ମଧ୍ୟ ହନୁମାନ ଏବଂ ସୁର୍ବଚଳାଙ୍କ ବିବାହ କଥା ରହିଛି। ପୌରାଣିକ କଥା ଅନୁସାରେ ହନୁମାନ ସୂର୍ଯ୍ୟଦେବଙ୍କଠାରୁ ବିଦ୍ୟା ଶିକ୍ଷା କରୁଥିବା ବେଳେ 9 ବିଦ୍ୟାରୁ 5 ଶିକ୍ଷା କରିଥିଲେ, ତେବେ ଅବଶିଷ୍ଟ ପାଇଁ ସେ ବିବାହିତ ହେବା ଜରୁରୀ ଥିଲା। ଏହା ବାଲ୍ ବ୍ରହ୍ମଚାରୀଙ୍କ ପାଇଁ ସମସ୍ୟା ସୃଷ୍ଟି କଲା। ତେଣୁ ସୂର୍ଯ୍ୟଦେବ ନିଜ ଶକ୍ତିରୁ ଏକ କନ୍ୟା ସୃଷ୍ଟି କରି ହନୁମାନଙ୍କୁ ତାଙ୍କ ସହ ବିବାହ କରାଇଲେ। ବିବାହ ପରେ ପରେ ସୁର୍ବଚଳା ତପସ୍ୟାରେ ଲୀନ ରହିଥିଲେ ଏବଂ ହନୁମାନ ବିବାହିତ ହୋଇଥିଲେ ମଧ୍ୟ ବ୍ରହ୍ମଚାରୀ ହୋଇ ରହିଲେ। ଦେଶରେ ଗ୍ରହରାଜ ଶନିଦେବଙ୍କର ଏକମାତ୍ର ଏପରି ମନ୍ଦିର ରହିଛି ଯେଉଁଠି ସେ ପତ୍ନୀଙ୍କ ସହ ପୂଜା ପାଉଛନ୍ତି। ଛତିଶଗଡ଼ର କର୍ବଦା ଜିଲ୍ଲା ଅନ୍ତର୍ଗତ କରିଆମ୍ମା ଗ୍ରାମରେ ଏହି ମନ୍ଦିର ରହିଛି। ଭୋରମଦେବ

0: ଆଗରେ 15 କିଲୋମିଟର ଦୂରରେ ଛପ୍ରି ଗ୍ରାମ ରହିଛି। ସେଠାରୁ ମଡୁଆ ମହଲ ଗଲେ ତାପରେ ପଥୁରିଆ ରାସ୍ତାରେ କିଛି ବାଟ ଯାଇ କରିଆ ଆମା ପହଞ୍ଚି ହୁଏ। ଏଠାରେ ଶନିଦେବଙ୍କୁ ପତ୍ନୀ ସ୍ୱାମିନୀଙ୍କ ସହ ପୂଜା କରାଯାଉଛି। ବିବାହିତ ଦମ୍ପତି ଏହି ମନ୍ଦିରରେ ଦର୍ଶନ କଲେ ଏବଂ ସୋରିସ୍ତେଲ ଅର୍ପଣ କଲେ ସେମାନଙ୍କ ଜୀବନରେ ବାଧାବିଘ୍ନ ଆସେ ନାହିଁ ବୋଲି ବିଶ୍ୱାସ କରାଯାଏ। ଦେଶର ବିଭିନ୍ନ ସ୍ଥାନରେ ଭଗବାନ ଶ୍ରୀରାମଙ୍କର ମନ୍ଦିର ରହିଛି, ଯେଉଁଠି ରାମ ଦରବାର ଦେଖିବାକୁ ମିଳେ। ତେବେ ମଧ୍ୟପ୍ରଦେଶର ଭେଣ୍ଡ ଜିଲ୍ଲା ଅନ୍ତର୍ଗତ ଗୋହଦଠାରେ ଥିବା ପ୍ରାଚୀନ କିଲ୍ଲାରେ ଭଗବାନ ଲକ୍ଷ୍ମଣ ଏବଂ ତାଙ୍କ ପତ୍ନୀ ଉର୍ମିଳାଙ୍କର ମନ୍ଦିର ରହିଛି। ଏଠାକାର ପୂଜକଙ୍କ କହିବା ଅନୁସାରେ ଏହି ମନ୍ଦିର 500 ବର୍ଷରୁ ଅଧିକ ପୁରୁଣା। ତେବେ ପ୍ରତ୍ନତତ୍ତ୍ୱ ବିଭାଗ ଏହା 1762 ଖ୍ରୀଷ୍ଟାବ୍ଦରେ ନିର୍ମାଣ ହୋଇଥିବା ସୂଚନା ଦେଇଛନ୍ତି। ସ୍ୱତନ୍ତ୍ର ଭାବେ ଲକ୍ଷ୍ମଣ ଏବଂ ଉର୍ମିଳାଙ୍କ ପୂଜା କରାଯାଉଥିବା ଏହା ଦେଶର ଏକମାତ୍ର ମନ୍ଦିର ବୋଲି କୁହାଯାଏ। ଗୋହଦର ରାଜା ଛତ୍ର ସିଂ ରାଣା ଏବଂ ତାଙ୍କ ପତ୍ନୀ ଏହି ମନ୍ଦିର ନିର୍ମାଣ କରାଇଥିଲେ। ପ୍ରଥମେ ଏହି ମନ୍ଦିର ପୁଷ୍କରିଣୀ ମଝିରେ ରହିଥିବାରୁ ରାଣୀ ଡଙ୍ଗାରେ ସେଠାକୁ ପୂଜା କରିବା ଲାଗି ଆସୁଥିଲେ। ଇତିହାସ ଅନୁସାରେ ଏହି କିଲ୍ଲାରେ ଜାଟମାନେ ଶାସନ କରୁଥିଲେ। ଭଗବାନ ଲକ୍ଷ୍ମଣ ଗୋହଦ ରାଜାଙ୍କୁ ସ୍ୱପ୍ନରେ ରକ୍ଷା କରିବାର ପ୍ରତିଶ୍ରତି ଦେଇଥିଲେ ଏବଂ ଏହାକୁ ପାଳନ ମଧ୍ୟ କରିଥିଲେ। ରାଜସ୍ଥାନର ଭରତପୁରଠାରେ ମଧ୍ୟ ଏକ ମନ୍ଦିରରେ ଲକ୍ଷ୍ମଣ ଓ ଦେବୀ ଉର୍ମିଳାଙ୍କୁ ପୂଜା କରାଯାଉଛି। ଏଠାକାର ରାଜପରିବାର ଲକ୍ଷ୍ମଣଙ୍କୁ ସେମାନଙ୍କ କୁଳ ଦେବତା ଭାବେ ଗ୍ରହଣ କରିଛନ୍ତି।
1: ଶୁଣିଲେ ଜନଜୀବନ ସମ୍ବାଦ। ଆଲେଖ୍ୟ ଲହରିକା ପଟ୍ଟନାୟକ, ଉପସ୍ଥାପନା ସତ୍ୟବ୍ରତ ବେହୁରା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ନମସ୍କାର, ବର୍ତ୍ତମାନର ମୁଖ୍ୟ ସମ୍ବାଦ ସହ ମୁଁ ଲହରିକା ପଟ୍ଟନାୟକ। ଶ୍ରୀକ୍ଷେତ୍ର ଆଡ଼ପ ମଣ୍ଡପ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ବନକ ଲାଗି ନୀତି ପାଇଁ ଆଜି ରାତି 9ଟାରୁ 6 ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଶ୍ରୀଜୀଉଙ୍କ ରତ୍ନ ଅଳଙ୍କାର ଗଣତି ମଣତି କାର୍ଯ୍ୟ ଆଜି ପାଇଁ ଶେଷ। ଶ୍ରୀବିଗ୍ରହଙ୍କର ଶ୍ରୀଅଙ୍ଗରେ ବ୍ୟବହୃତ ଏବଂ ସ୍ନାନ ପୂର୍ଣ୍ଣିମା ଅବସରରେ ଓଲାଗି ହୋଇଥିବା ଅଳଙ୍କାରଗୁଡ଼ିକର ଗଣତି ମଣତି ହୋଇଥିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା। ମହାପ୍ରଭୁଙ୍କ ନୀତିବହୁଳତା କାରଣରୁ ମେ ମାସ 23 ତାରିଖରୁ ସ୍ଥଗିତ ରହିଥିଲା ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାରର ଗଣତି କାର୍ଯ୍ୟ। ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଅଗଷ୍ଟ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନ କାଳରେ ବିଭିନ୍ନ ବିଲ୍ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ନୂଆଦିଲ୍ଲୀ ସଂସଦ ଭବନ ପରିସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଛି ସର୍ବଦଳୀୟ ବୈଠକ। ଆସନ୍ତାକାଲି ପ୍ରଥମ ଦିନରେ ଆଗତ ହେବ ବନ୍ଦେ ମାତରମ୍ ବିଲ୍। ଉଜ୍ବେକିସ୍ତାନର ରାଜଧାନୀ ତାସ୍କେଣ୍ଟରେ ଅନୁଷ୍ଠିତ 58ତମ ବିଜ୍ଞାନ ଅଲିମ୍ପିଆଡ୍ରେ ଓଡ଼ିଶାର ଦେବଦତ୍ତ ପ୍ରିୟଦର୍ଶୀଙ୍କ ସମେତ 4 ଭାରତୀୟ ଯୁବପ୍ରତିଭାଙ୍କୁ ସ୍ୱର୍ଣ୍ଣପଦକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇ କହିଲେ ବିଜୟୀ ଯୁବପ୍ରତିଭାଙ୍କ ପାଇଁ ଦେଶ ଗୌରବାନ୍ୱିତ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ମୟୂରଭଞ୍ଜ ଜିଲ୍ଲାର ବାରିପଦାସ୍ଥିତ ତକତପୁରଠାରେ ଆଞ୍ଚଳିକ ସୁଭଦ୍ରା ଶକ୍ତି ବିଜନ ସମ୍ମିଳନୀରେ ଯୋଗଦେଲେ। କହିଲେ ଏହି ସମ୍ମିଳନୀ ମହିଳାଙ୍କ ଆର୍ଥିକ ସ୍ୱାବଲମ୍ଘନ, ନେତୃତ୍ୱ, ବିକାଶ ଓ ସଶକ୍ତିକରଣକୁ ଅଧିକ ଗତିଶୀଳ କରିବ। ରାଜ୍ୟରେ ଥିବା ସ୍ନାତକ ମହାବିଦ୍ୟାଳୟଗୁଡ଼ିକରେ ନାମଲେଖା ଲାଗି ଆସନ୍ତାକାଲି ପ୍ରକାଶ ପାଇବ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା। ମଙ୍ଗଳବାରରୁ ଗୁରୁବାର ପର୍ଯ୍ୟନ୍ତ ନାମ ଲେଖାଇ ପାରିବେ ଛାତ୍ରଛାତ୍ରୀ। ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମ୍ରେ ଆଜି ଖେଳାଯିବ ଫିଫା ବିଶ୍ୱକପ୍ ଫାଇନାଲ୍। ପରସ୍କରକୁ ସାମ୍ନା କରିବେ ଆର୍ଜେଣ୍ଟିନା ଓ ସ୍ୱେନ୍। ଭାରତୀୟ ସମୟ ରାତି 12:30ରେ ଖେଳାଯିବ ମ୍ୟାଚ୍। ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର 7 ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ଭଲପୁର, କେନ୍ଦୁଝର, ମୟୂରଭଞ୍ଜ ଓ ନୂଆପଡ଼ା ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 8:00।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷ

0: ଶୁଣିଲେ ଓଡ଼ିଆ କଥାଚିତ୍ର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ପଶ୍ଚିମବଙ୍ଗରେ ବିଶ୍ୱର ସର୍ବବୃହତ ଦହି ଉତ୍ପାଦନ କେନ୍ଦ୍ରର ଶିଳାନ୍ୟାସ ସହ ଅନ୍ୟାନ୍ୟ ପ୍ରକଳ୍ପର ଉଦ୍ଘାଟନ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଉପରାଷ୍ଟ୍ରପତି ଏବଂ ଜାଞ୍ଜିବରର ରାଷ୍ଟ୍ରପତିଙ୍କ ମଧ୍ୟରେ ନୂଆଦିଲ୍ଲୀରେ ଆଲୋଚନା। ଆସନ୍ତାକାଲିଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଜାମ୍ମୁ କାଶ୍ମୀର ବନ୍ୟାରେ 11 ଜଣଙ୍କ ମୃତ୍ୟୁ, ପ୍ରଭାବିତଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବା ପାଇଁ ଉପରାଜ୍ୟପାଳଙ୍କ ନିର୍ଦ୍ଦେଶ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଟାଇଟଲ ହାସଲ ପାଇଁ ଆଜି ଆର୍ଜେଣ୍ଟିନା ଓ ସ୍ପେନ୍ ମଧ୍ୟରେ ଖେଳାଯିବ ଫାଇନାଲ ମ୍ୟାଚ୍। ଦେଶର ସ୍ୱାଧୀନତା ଆନ୍ଦୋଳନ, ଧାର୍ମିକ ଏବଂ ସାହିତ୍ୟ ଆଦି ବିଭିନ୍ନ କ୍ଷେତ୍ରରେ ପଶ୍ଚିମବଙ୍ଗର ବୃହତ୍ ଅବଦାନ ରହିଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ କହିଛନ୍ତି। ଭାରତୀୟ ଜନତା ପାର୍ଟି ପୁଣି ଥରେ ପଶ୍ଚିମବଙ୍ଗକୁ ଆହୁରି ବିକାଶ ଦିଗରେ ଆଗେଇ ନେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଆଜି ପଶ୍ଚିମବଙ୍ଗ ଗସ୍ତ କରି ଏହା କହିଛନ୍ତି। ଶ୍ରୀ ଶାହା ପଶ୍ଚିମବଙ୍ଗର ହାଓଡ଼ା ଜିଲ୍ଲାର ସାଙ୍କ୍ରେଲ୍ଠାରେ ଅମୁଲ ବେଙ୍ଗଲ ଡାଏରୀ ଦହି ପ୍ରସ୍ତୁତ କାରଖାନାର ଆଭାସୀ ମାଧ୍ୟମରେ ଶିଳାନ୍ୟାସ କରିଛନ୍ତି। ଏହା ହେଉଛି ବିଶ୍ୱର ସର୍ବବୃହତ୍ ଦହି ଉତ୍ପାଦନ କେନ୍ଦ୍ର। ଶ୍ରୀ ଶାହା କହିଛନ୍ତି ସମବାୟ ସାମଗ୍ରୀ କ୍ରୟ କରି ଜନସାଧାରଣ କୃଷକମାନଙ୍କ ସଶକ୍ତ କରିବା ଦିଗରେ ସହଯୋଗ କରିବେ। ପଶ୍ଚିମବଙ୍ଗର ବିଭିନ୍ନ ସମବାୟ କେନ୍ଦ୍ରଗୁଡ଼ିକୁ ଶ୍ରୀ ଶାହା ପ୍ରମାଣପତ୍ର ବଣ୍ଟନ କରିଥିଲେ। ସେ ମଧ୍ୟ 9 ଜିଲ୍ଲାରେ 1400 ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ 14 ଗୋଦାମ ଗୃହକୁ ଆଭାସୀ ମାଧ୍ୟମରେ ଶିଳାନ୍ୟାସ କରିଥିଲେ। ସେହିପରି କୁଚ୍ବିହାର ଏବଂ ଦକ୍ଷିଣ 24 ପ୍ରଗଣା ଜିଲ୍ଲାରେ 100 ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ 2 ଗୋଦାମ ଗୃହ ମଧ୍ୟ ଉଦ୍ଘାଟନ କରିଥିଲେ। ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅଧୀନରେ ଏହିସବୁ କାର୍ଯ୍ୟ ହାତକୁ ନିଆଯାଇଛି। ମନ୍ତ୍ରୀଙ୍କ ଦ୍ୱାରା ସମବାୟ ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରାଯାଇଛି। ପଶ୍ଚିମବଙ୍ଗରେ କ୍ୟାବ୍ ଡ୍ରାଇଭରମାନଙ୍କୁ ସଶକ୍ତ କରିବା ଲକ୍ଷ୍ୟରେ ସମବାୟ ଭାରତ ଟ୍ୟାକ୍ସି ଯୋଜନା କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାର ଏବଂ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିବା ସେ ସୂଚନା ଦେଇଛନ୍ତି। ଶ୍ରୀ ଶାହାଙ୍କ ଅଧ୍ୟକ୍ଷତାରେ ଆଜି ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରାଯାଇଥିଲା। ଏଥିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନଙ୍କୁ ଆଜି ନୂଆଦିଲ୍ଲୀରେ ଜାଞ୍ଜିବର ରାଷ୍ଟ୍ରପତି ଡକ୍ଟର ହୁସେନ ଅଲ୍ଲୀ ମୁଇନି ଭେଟି ସାକ୍ଷାତ ଆଲୋଚନା କରିଛନ୍ତି। ବୈଠକ କାଳରେ ଉଭୟ ଭାରତ ତାଞ୍ଜାନିଆ ସମ୍ପର୍କକୁ ତ୍ୱରାନ୍ୱିତ କରିବା ପାଇଁ ଆଲୋଚନା ହୋଇଥିଲା। ବିଭିନ୍ନ କ୍ଷେତ୍ରରେ ସମ୍ପର୍କକୁ ଦୃଢ଼ୀଭୂତ କରିବା ଲାଗି ଉଭୟ କଥାବାର୍ତ୍ତା କରିଥିଲେ। ଉପରାଷ୍ଟ୍ରପତି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି ଭାରତ ତାଞ୍ଜାନିଆ ଭାଗିଦାରିତା ଦୃଢ଼ୀଭୂତ କରିବା ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଉଭୟ ସାମୁଦ୍ରିକ ସହଯୋଗ, ସାଂସ୍କୃତିକ ଏବଂ ଜନସମ୍ପର୍କକୁ ତ୍ୱରାନ୍ୱିତ କରିବା ଲାଗି ପଦକ୍ଷେପ ନେବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ସେହିପରି ବାଣିଜ୍ୟ, ପୁଞ୍ଜିନିବେଶ, ପର୍ଯ୍ୟଟନ, ନୀଳ ଅର୍ଥନୀତି, ଶିକ୍ଷା, ପ୍ରଯୁକ୍ତିବିଦ୍ୟା ଆଦି କ୍ଷେତ୍ରରେ ସହଯୋଗ ସୁଦୃଢ଼ କରିବା ସମ୍ପର୍କରେ ଉଭୟ ଆଲୋଚନା କରିଥିଲେ ବୋଲି ଶ୍ରୀ ରାଧାକୃଷ୍ଣନ ପ୍ରକାଶ କରିଥିଲେ। ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ଏହା ଆସନ୍ତା ମାସ 13 ପର୍ଯ୍ୟନ୍ତ ଚାଲିବ। ଅଧିବେଶନ କାଳରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ଆଲୋଚନା ହେବା ସହ ଗୃହୀତ ହେବାର ସମ୍ଭାବନା ରହିଛି। ମୌସୁମୀ ଅଧିବେଶନ ପୂର୍ବରୁ ସରକାରଙ୍କ ପକ୍ଷରୁ ଆଜି ସଂସଦ ଭବନ ପରିସରରେ ସର୍ବଦଳୀୟ ବୈଠକ ଆହ୍ୱାନ କରାଯାଇଥିଲା।

0: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ, ରାଜ୍ୟସଭା ସଦସ୍ୟ ଜଗତ ପ୍ରସାଦ ନଡ୍ଡା, ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜ୍ଜୁନ ରାମ ମେଘୱାଲ, ଡକ୍ଟର ଏଲ୍ ମୁରଗାନ୍ ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ଅପ୍ନା ଦଳର ନେତା ଅନୁପ୍ରିୟା ପଟେଲ, ଜେଡିୟୁ ନେତା ସଞ୍ଜୟ ଝା, ଟିଡିପି ନେତା ଲଭୁ ଶ୍ରୀକୃଷ୍ଣ, କଂଗ୍ରେସ ନେତା ଜୟରାମ ରମେଶ, ସମାଜବାଦୀ ପାର୍ଟି ନେତା ଧର୍ମେନ୍ଦ୍ର ଯାଦବ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ରାଜ୍ୟସଭା ସାଂସଦ ମହୁଆ ମାଝୀଙ୍କ ସମେତ 40ଟି ଭିନ୍ନ ରାଜନୈତିକ ଦଳର 50ରୁ ଉର୍ଦ୍ଧ୍ୱ ନେତା ବୈଠକରେ ଅଂଶଗ୍ରହଣ କରିଥିଲେ। ବୈଠକ ଆରମ୍ଭରେ ବିରୋଧୀ ଦଳ ପକ୍ଷରୁ ଏନ୍ସିପିଆଇ ନେତାଙ୍କ ଅଂଶଗ୍ରହଣ ନେଇ ବୈଠକ ବର୍ଜନ କରିଥିଲେ। ପରେ ବିରୋଧୀ ଦଳ ନେତାମାନେ ବୈଠକରେ ଯୋଗ ଦେଇଥିଲେ। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ କିରେନ୍ ରିଜିଜୁ ସମସ୍ତ ରାଜନୈତିକ ଦଳକୁ ସଂସଦର ସୁପରିଚାଳନା ପାଇଁ ସହଯୋଗ କାମନା କରିଥିଲେ। ଏକ ସୁସ୍ଥ ଗଣତନ୍ତ୍ର ପାଇଁ ବିଶୃଙ୍ଖଳା ପରିବର୍ତ୍ତେ ଅର୍ଥପୂର୍ଣ୍ଣ ଆଲୋଚନାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।
1: कोई पार्टी या कोई मेंबर अपना जो भी बात रखना चाहता है पार्लियामेंट में पूरा रख सकते हैं। मैं विपक्ष के साथियों को कहना चाहता हूं कि पहले में भी पार्लियामेंट को चलाने में दिक्कत आई थी क्योंकि हंगामा बहुत ज्यादा हुआ था। लोग चाहते हैं कि पार्लियामेंट सुचारू रूप से चले, इसलिए मैं फिर से सब पार्टी के नेताओं को मैं अनुरोध करता हूं कि पार्लियामेंट अच्छी तरह से चले, इसमें सब लोग योगदान करें और हम भी विपक्ष के बात सुनेंगे और विपक्ष भी हमारे बात सुने।
0: ଟିଏମ୍ସିର ସାଂସଦ ମହୁଆ ମୈତ୍ରୀ ଏନ୍ସିପିଆଇ ଏକ ସ୍ୱୀକୃତିପ୍ରାପ୍ତ ସଂସଦୀୟ ପାର୍ଟି ନୁହେଁ ବୋଲି ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ଏନ୍ସିପିଆଇ ନେତା ସୁଦୀପ ବନ୍ଦୋପାଧ୍ୟାୟ ବିରୋଧୀ ଦଳ ନେତାମାନଙ୍କୁ ସମାଲୋଚନା କରି କହିଛନ୍ତି ଏନ୍ଡିଏ ଏନ୍ସିପିଆଇ ବର୍ତ୍ତମାନ ଦ୍ୱିତୀୟ ବୃହତ୍ତମ ଦଳ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ମାଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରପତି ମାଲଡୋଭାରେ ପହଞ୍ଚବେ। ଭାରତର ରାଷ୍ଟ୍ରପତିଙ୍କର ଏହା ହେଉଛି ମାଲଡୋଭାକୁ ପ୍ରଥମ ଗସ୍ତ। ଗସ୍ତ ଅବସରରେ ରାଷ୍ଟ୍ରପତି ମୁର୍ମୁ ତାଙ୍କ ପ୍ରତିପକ୍ଷ ମାଇୟା ସାନ୍ଧୁଙ୍କ ସହ ପ୍ରତିନିଧି ମଣ୍ଡଳ ସ୍ତରୀୟ ଆଲୋଚନାରେ ଅଂଶଗ୍ରହଣ କରିବେ। ସଂସଦର ସଭାପତି ଇଗୋର ଗ୍ରୋସୁଙ୍କ ସହ ରାଷ୍ଟ୍ରପତି ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ମାଲଡୋଭା ଭାରତ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀର ସଦସ୍ୟଙ୍କ ସହ ରାଷ୍ଟ୍ରପତି ଆଲୋଚନା କରିବା ସହ ଏକ ବ୍ୟବସାୟିକ ମଞ୍ଚକୁ ସମ୍ବୋଧନ କରିବେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା 21 ଏବଂ 22 ତାରିଖ ରାଷ୍ଟ୍ରପତି ଉତ୍ତର ମାସିଡୋନିଆକୁ ଯିବେ। କୌଣସି ଭାରତୀୟ ରାଷ୍ଟ୍ରପତିଙ୍କର ଉତ୍ତର ମାସିଡୋନିଆକୁ ଏହା ପ୍ରଥମ ଗସ୍ତ। ଗସ୍ତ ଅବସରରେ ରାଷ୍ଟ୍ରପତି ମୁର୍ମୁ ତାଙ୍କ ପ୍ରତିପକ୍ଷ ସିଲଜାନସ୍କ ଡାଭାକୋଭାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ 23ରୁ 25 ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ମୁର୍ମୁ ରୋମାନିଆ ଗସ୍ତରେ ଯିବେ। ଜାମ୍ମୁ କାଶ୍ମୀରର ରାଜୌରୀ ଏବଂ ପୁଞ୍ ଜିଲ୍ଲାରେ ପ୍ରବଳ ବର୍ଷା କାରଣରୁ ଭୂସ୍କଳନ ଏବଂ ବନ୍ୟା ଯୋଗୁଁ 11 ଜଣଙ୍କ ମୃତ୍ୟୁ ହେବା ସହ 7 ଜଣ ନିଖୋଜ ଅଛନ୍ତି। ପୁଞ୍ ଜିଲ୍ଲାର ସୁରନକୋଟ ତହସିଲ ଅଞ୍ଚଳ ଅଧିକ ପ୍ରଭାବିତ ହୋଇଥିବା ସୂଚନା ମିଳିଛି। ଲଗାତାର ବର୍ଷା ଏବଂ ସଡ଼କ ଯୋଗାଯୋଗ ବାଧାପ୍ରାପ୍ତ ସତ୍ତ୍ୱେ ଉଦ୍ଧାରକାରୀ ଦଳ ନିଖୋଜ ବ୍ୟକ୍ତିଙ୍କୁ ଅନୁସନ୍ଧାନ କରିବା କାର୍ଯ୍ୟରେ ଲାଗିପଡ଼ିଛନ୍ତି। ଉପରାଜ୍ୟପାଳ ମନୋଜ ସିହ୍ନା ପରିସ୍ଥିତିର ସମୀକ୍ଷା କରିବା ସହ ପ୍ରଭାବିତ ପରିବାରଗୁଡ଼ିକୁ ତୁରନ୍ତ ରିଲିଫ୍ ଏବଂ ସହାୟତା ଯୋଗାଇ ଦେବା ଲାଗି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ତାଙ୍କର ଦିଲ୍ଲୀ ଗସ୍ତ କାଣ୍ଡଛାଣ୍ଡ କରି ଆଜି ଅପରାହ୍ନରେ ଜାମ୍ମୁକୁ ଫେରିଛନ୍ତି। ସୁରନକୋଟର ମୁରା ଗ୍ରାମରେ ଭୂସ୍କଳନ କଟି ଗୋଟିଏ ଘର ଭୁଶୁଡ଼ି ପଡ଼ିଥିଲା। ସେହି ଘର ମଧ୍ୟରେ ଥିବା 8 ଜଣଙ୍କ ମଧ୍ୟରୁ 5 ଜଣଙ୍କ ମୃତ ଶରୀର ଉଦ୍ଧାର କରାଯାଇଛି। ସେହିପରି ସାଙ୍ଗ୍ଲା ଗ୍ରାମରେ ବନ୍ୟା ଜଳରେ ଗୋଟିଏ ପରିବାର ଭାସିଯିବା ଫଳରେ 4 ଜଣ ନିଖୋଜ ଥିବା ଜଣାପଡ଼ିଛି। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ଉପକୂଳ ଦେଇ 160 କିଲୋମିଟର ଦୀର୍ଘ ରାମେଶ୍ୱର ପାରାଦୀପ ଜାତୀୟ ରାଜପଥ ବିକଶିତ କରାଯିବ। ଏଥିନିମନ୍ତେ 8000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟବରାଦ କରାଯାଇଛି। ରାମେଶ୍ୱର ପାରାଦୀପ ରାଜପଥ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲା ଦେଇ ଅତିକ୍ରମ କରିବ। ରାଜ୍ୟର ଉପକୂଳ ଅଞ୍ଚଳରେ ସାଂସ୍କୃତିକ, ଧାର୍ମିକ, ପର୍ଯ୍ୟଟନ ଏବଂ ଅର୍ଥନୈତିକ କ୍ଷେତ୍ରଗୁଡ଼ିକ ମଧ୍ୟରେ ନିରନ୍ତର ଯୋଗାଯୋଗ ରକ୍ଷା କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ଏହି ପ୍ରକଳ୍ପ ହାତକୁ ନିଆଯାଇଛି। ଅଲମ୍ପିକ୍ ପଦକ ବିଜେତା ପିଭି ସିନ୍ଧୁ ଜାପାନ ଓପନ୍ ମହିଳା ସିଙ୍ଗଲ୍ସ ବ୍ୟାଡ୍ମିଣ୍ଟନ ଟାଇଟଲ୍ ହାସଲ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଭାରତୀୟ ବ୍ୟାଡ୍ମିଣ୍ଟନ ଜଗତ ପାଇଁ ଏହା ଏକ ଐତିହାସିକ ବିଜୟ ବୋଲି ପ୍ରଧାନମନ୍ତ୍ରୀ ବର୍ଷ୍ଣନା କରିଛନ୍ତି। ଟୁର୍ଣ୍ଣାମେଣ୍ଟରେ ସିନ୍ଧୁଙ୍କ ଦୃଢ଼ ମନୋବଳ ଏବଂ ଅନନ୍ୟ ଦକ୍ଷତା ପ୍ରଦର୍ଶନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ଶ୍ରୀ ମୋଦି କହିଛନ୍ତି ସିନ୍ଧୁ ହୋଇଛନ୍ତି ଏହି ଟାଇଟଲ୍ ହାସଲ କରିବା ଦିଗରେ ପ୍ରଥମ ଭାରତୀୟ। ସିନ୍ଧୁଙ୍କ ଏହି ବିଜୟ ଆଗାମୀ ପିଢ଼ିର ଯୁବ ଖେଳାଳିମାନଙ୍କୁ ଖେଳ ଦିଗରେ ଉତ୍ସାହିତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ପିଭି ସିନ୍ଧୁଙ୍କ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଜାପାନ ଓପନ୍ ବ୍ୟାଡ୍ମିଣ୍ଟନ ଟାଇଟଲ୍ ହାସଲ କରିବା ଦିଗରେ ସେ ପ୍ରଥମ ଭାରତୀୟ ବୋଲି କହିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଡକ୍ଟର ମାଣ୍ଡବ୍ୟ କହିଛନ୍ତି ସିନ୍ଧୁଙ୍କ ପାଇଁ ସମଗ୍ର ଦେଶ ଗର୍ବିତ। ଉଜ୍ବେକିସ୍ତାନର ରାଜଧାନୀ ତାସ୍କେଣ୍ଟଠାରେ ଅନୁଷ୍ଠିତ 58ତମ ରସାୟନ

0: ବିଜ୍ଞାନ ଅଲମ୍ପିଆଡ୍ରେ ଭାରତର ଚାରିଜଣ ଯୁବ ପ୍ରତିଭା ସ୍ୱର୍ଷପଦକ ହାସଲ କରି ଦେଶ ପାଇଁ ଗୌରବ ଅର୍ଜନ କରିଛନ୍ତି। ଏଥିରେ ଓଡ଼ିଶାର ଦେବଦତ୍ତ ପ୍ରିୟଦର୍ଶୀଙ୍କ ସମେତ ହର୍ଷିତ ସିଙ୍ଗଲ, କବୀର ଚିଲ୍ଲର ଏବଂ ସନ୍ଦୀପ କୁଚି ରହିଛନ୍ତି। ଭାରତ ସ୍ୱର୍ଷପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ବିଜୟୀ ଯୁବ ପ୍ରତିଭାଙ୍କ ପାଇଁ ଦେଶ ଗର୍ବ ଅନୁଭବ କରୁଛି। ଭାରତ 37ତମ ଆନ୍ତର୍ଜାତୀୟ ଜୈବ ବିଜ୍ଞାନ ଅଲମ୍ପିଆଡ୍ 2026 ପ୍ରତିଯୋଗିତାରେ ମଧ୍ୟ ଗୋଟିଏ ସ୍ୱର୍ଣ୍ଣ ଏବଂ ତିନୋଟି ରୌପ୍ୟ ପଦକ ହାସଲ କରିଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍ ଆଜି ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମ୍ଠାରେ ଖେଳାଯିବ। ଚଳିତ ଥର ଫିଫା ଟାଇଟଲ୍ ହାସଲ ପାଇଁ ଫାଇନାଲ୍ରେ ଆର୍ଜେଣ୍ଟିନା ଓ ସ୍ୱେନ୍ ପରସ୍କରକୁ ଭେଟିବେ। ଭାରତୀୟ ସମୟ ରାତି 12:30ରେ ଏହି ମ୍ୟାଚ୍ ଖେଳାଯିବ। ଅନ୍ୟପକ୍ଷରେ ଇଂଲଣ୍ଡ ଚଳିତ ଟୁର୍ଣ୍ଣାମେଣ୍ଟରେ ତୃତୀୟ ସ୍ଥାନ ହାସଲ କରିଛି। ଭାରତ ଇଂଲଣ୍ଡ ପୁରୁଷ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଆଜି ଲଣ୍ଡନର ଲର୍ଷ୍ଟନ୍ରେ ଜାରି ରହିଛି। ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି। ଖବର ହସ୍ତଗତ ହେଲାବେଳକୁ ଇଂଲଣ୍ଡ 48 ଓଭରରେ 3 ୱିକେଟ୍ ହରାଇ 348 ରନ୍ ସଂଗ୍ରହ କରିଛି। ପଶ୍ଚିମବଙ୍ଗରେ ବିଶ୍ୱର ସର୍ବବୃହତ ଦହି ଉତ୍ପାଦନ କେନ୍ଦ୍ରର ଶିଳାନ୍ୟାସ ସହ ଅନ୍ୟାନ୍ୟ ପ୍ରକଳ୍ପର ଉଦ୍ଘାଟନ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଉପରାଷ୍ଟ୍ରପତି ଏବଂ ଜାଞ୍ଜିପୁରର ରାଷ୍ଟ୍ରପତିଙ୍କ ମଧ୍ୟରେ ନୂଆଦିଲ୍ଲୀରେ ଆଲୋଚନା। ଆସନ୍ତାକାଲିଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଜାମ୍ମୁ କାଶ୍ମୀର ବନ୍ୟାରେ 11 ଜଣଙ୍କର ମୃତ୍ୟୁ, ପ୍ରଭାବିତଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବା ପାଇଁ ଉପରାଜ୍ୟପାଳଙ୍କ ନିର୍ଦ୍ଦେଶ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଟାଇଟଲ୍ ହାସଲ ପାଇଁ ଆଜି ଆର୍ଜେଣ୍ଟିନା ଓ ସ୍ୱେନ୍ ମଧ୍ୟରେ ଖେଳାଯିବ ଫାଇନାଲ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସଦରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଓ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଅନୁଗୁଳ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସାମ୍ବାଦିକ ସମରେଶ ନାଥ ଓ ଉପସ୍ଥାପନାରେ ମୁଁ ମହେନ୍ଦ୍ର କୁମାର ମାଝୀ। ଅନୁଗୁଳ ଗସ୍ତରେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା କାଙ୍ଗୁଲା, ଦକ୍ଷିଣ କାଳୀ ଓ ମା' ବୁଢ଼ୀ ଠାକୁରାଣୀ ପୀଠ ପରିଦର୍ଶନ କରିଛନ୍ତି। ପ୍ରମୁଖ ପର୍ଯ୍ୟଟନ ପୀଠଗୁଡ଼ିକର ବିକାଶ ପାଇଁ ସ୍ୱତନ୍ତ୍ର ରୋଡ୍ମ୍ୟାପ୍ ପ୍ରସ୍ତୁତ କରାଯିବା ସହ କାଙ୍ଗୁଲା ଦକ୍ଷିଣ କାଳୀ ପୀଠର ଉନ୍ନତି ପାଇଁ ଶୀଘ୍ର ଡିପିଆର୍ ପ୍ରସ୍ତୁତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀମତୀ ପରିଡ଼ା କହିଛନ୍ତି,
3: ଗଲି ମୁଁ କାଙ୍ଗୁଲା ଦକ୍ଷିଣ କାଳୀଙ୍କ ପାଖକୁ, ପର୍ଯ୍ୟଟନର ବିକାଶ କରିବା ଆମ କାମ। ମୁଁ ଭାବୁଛି ପର୍ଯ୍ୟଟନକୁ ଦେଖିବା ପାଇଁ, ଖୋଜିବା ପାଇଁ ବର୍ଷା ଦିନେ ମୁଁ ଅନୁଗୁଳ ଆସିଛି। ଏଇଠୁ ଦେବଗଡ଼ ଯିବି, ଦେବଗଡ଼ରୁ ଢେଙ୍କାନାଳ ଯିବି, ତାପରେ ନିଶ୍ଚିନ୍ତ ଭାବେ ଆଉ ଯେଉଁ ଅଞ୍ଚଳ ରହିଯାଇଥିବ ତାର ବିକାଶ ଏଇ ବର୍ଷରେ ଆମେ କରିଦେଇଥିଲେ 500 ବର୍ଷ ତଳୁ। ଆଜି ଯେଉଁ ଆମେ ନାରୀ ଶକ୍ତି ବନ୍ଦନର କଥା କହୁଛୁ, ଆମଲକ୍ଷ୍ମୀ ପୁରାଣ ହେଉଛି ଏ ବନ୍ଦନାର, ନାରୀ ଶକ୍ତି ବନ୍ଦନାର ପ୍ରକୃତ ସ୍ୱରୂପ। ତେଣୁ ଆକୁ ବାର୍ତ୍ତା ବିଶ୍ୱକୁ ଦେବା ପାଇଁ ଆମେ ଗୋଟେ ଏକ୍ସପିରିଏନ୍ସ ସେଣ୍ଟର କରୁଛୁ। ଟୁରିଜିମ୍ 28 କୋଟି ଟଙ୍କା ଖର୍ଚ୍ଚ କରୁଛି, ଯେଉଁଥିରେ ମା ଲକ୍ଷ୍ମୀଙ୍କର ଭବ୍ୟ ମନ୍ଦିର ହେବ ଏବଂ ଏକ ଏକ୍ସପିରିଏନ୍ସ ସେଣ୍ଟର ହେବ। ଯେ ଦେବ ଦମ୍ପତିଙ୍କ ଭିତରେ ବି ଝଗଡ଼ା ହୁଏ, ମନମାଳିନ ହୁଏ, କିନ୍ତୁ ପୁଣି ସମଝୋତାର ବାଟ ଫିଟେ, ଯେଉଁଟାରେ ସମାଜର କଲ୍ୟାଣ ହୁଏ। ତେଣୁ ଯେଉଁଟା ଆଜି ସାଧାରଣ ପରିବାରରେ ଝଗଡ଼ା ହେଉଛି, ସେଥିରେ କିଛି ଭାଙ୍ଗି ନଯାଇ ପୁଣି ଧୈର୍ଯ୍ୟର ସହିତ ସାମ୍ନା କରିବା ପାଇଁ ସମାଜକୁ ଗୋଟେ ବାର୍ତ୍ତା ଯିବ। ତେଣୁ ମୁଁ ଭାବୁଛି ଶକ୍ତିର ଦର୍ଶନ ଏଇଟା ଗୋଟେ ଆମକୁ ବିଶ୍ୱକୁ ଏହି ସମୟରେ ଲକ୍ଷ୍ମୀ ପୁରାଣର ଦାନ।
2: ଅନୁଗୁଳରେ UIDAI ଓ BLS ଇଣ୍ଟରନ୍ୟାସନାଲର ସହଯୋଗରେ ଏକ ଅତ୍ୟାଧୁନିକ ଆଧାର ସେବା କେନ୍ଦ୍ର ଆରମ୍ଭ ହୋଇଛି। କାଲଟେକ୍ସ ଛକ ନିକଟରେ ଥିବା ଏହି କେନ୍ଦ୍ରକୁ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଉଦ୍ଘାଟନ କରିଛନ୍ତି। ଏଠାରେ ନୂତନ ଆଧାର ପଞ୍ଜୀକରଣ, ସଂଶୋଧନ ଓ ବାୟୋମେଟ୍ରିକ୍ ଅପଡେଟ୍ ସହ ସମସ୍ତ ସେବା ସପ୍ତାହର 7 ଦିନ ଉପଲବ୍ଧ ହେବ। ଭାରତ ନିର୍ବାଚନ ଆୟୋଗଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ 2026 କାର୍ଯ୍ୟକ୍ରମ ଅଧୀନରେ ଅନୁଗୁଳ ଜିଲ୍ଲାର ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମନ୍ୱୟ ବୈଠକରେ ରାଜନୈତିକ ଦଳମାନଙ୍କୁ ତାଲିକା ଯାଞ୍ଚ କରି ନିର୍ଦ୍ଧାରିତ ସମୟ ମଧ୍ୟରେ ଦାବି ଓ ଆପତ୍ତି ଦାଖଲ କରିବା ସହ ଯୋଗ୍ୟ ମତଦାତାଙ୍କୁ ସଚେତନ କରିବାକୁ ଆହ୍ୱାନ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ କଲ୍ୟାଣ ସମିତିର ପରିଚାଳନା କମିଟି ବୈଠକ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣିଙ୍କ ଅଧ୍ୟକ୍ଷତାରେ ବସିଥିଲା। ବୈଠକରେ ହସ୍କିଟାଲର ଭିଭିଭୂମିର ଉନ୍ନତି, ବର୍ଜ୍ୟବସ୍ତୁ ପରିଚାଳନା, ଇଓପିଡି, ସିସିଟିଭି ସୁରକ୍ଷା ଓ ଅନ୍ୟାନ୍ୟ ସୁବିଧାର ଅଗ୍ରଗତିର ସମୀକ୍ଷା କରାଯାଇଥିଲା। ଅନୁଗୁଳ ଜିଲ୍ଲାରେ ଜନଗଣନା ପୁସ୍ତିକା ପ୍ରସ୍ତୁତି ପାଇଁ ଦୁଇଦିନିଆ ପ୍ରଶିକ୍ଷଣ ଆରମ୍ଭ ହୋଇଛି।

ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମ ଏହାର ଉଦ୍ଘାଟନ କରି ପ୍ରଶିକ୍ଷାର୍ଥୀଙ୍କୁ ଜନଗଣନା କାର୍ଯ୍ୟକୁ ଦାୟିତ୍ୱର ସହ ସମ୍ପାଦନ କରିବାକୁ ପରାମର୍ଶ ଦେଇଛନ୍ତି। ପାଲଲହଡ଼ାରେ ରାଜ୍ୟର 77ତମ କେନ୍ଦ୍ରୀୟ ବିଦ୍ୟାଳୟର ନୂଆ କ୍ୟାମ୍ପସ୍ ପାଇଁ ଭୂମିପୂଜନ ଅନୁଷ୍ଠିତ ହୋଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଭାସୀ ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଗଦେଇ ଗୁଣାତ୍ମକ ଓ ଦକ୍ଷତାଭିତ୍ତିକ ଶିକ୍ଷାର ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ ହୋଇଥିଲା। ଜିଲ୍ଲାରେ ଅଲ୍ଟ୍ରାସାଉଣ୍ଡ କ୍ଲିନିକ୍ଗୁଡ଼ିକରେ ପିସିପିଏନ୍ଡିଟି ଆଇନର କାର୍ଯ୍ୟକାରିତା ସମୀକ୍ଷା ପାଇଁ ଜିଲ୍ଲାପାଳ ଅବଦାଲ ମହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ନିୟମ ଉଲ୍ଲଂଘନ କରିଥିବା କ୍ଲିନିକ୍ ବିରୁଦ୍ଧରେ କଡ଼ା ପଦକ୍ଷେପ ନେବା ସହ ଲିଙ୍ଗାନୁପାତ ସନ୍ତୁଳନ ପାଇଁ ସଚେତନତା ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
0: ପ୍ରଚାର କରୁଛୁ ଆକାଶବାଣୀରୁ କୃଷି ଶିକ୍ଷା କାର୍ଯ୍ୟକ୍ରମ।

ଏବଂ ଆନୁଷଙ୍ଗିକ କାର୍ଯ୍ୟକୁ ଜୀବିକା ଅର୍ଜନ ପାଇଁ ବ୍ୟବହାର କରୁଛୁ। ରାଜ୍ୟର ସର୍ବମୋଟ 62 ଲକ୍ଷ ହେକ୍ଟର ଚାଷ ଜମି ମଧ୍ୟରୁ 27 ଲକ୍ଷ ହେକ୍ଟର ଜମି ହେଉଛି ଢିପ ଜମି, ଯାହାକି ଫଳ ବଗିଚା ପ୍ରତିଷ୍ଠା ପାଇଁ ସବୁଠାରୁ ଭଲ। କିନ୍ତୁ ଏହି ଢିପ ଜମିରେ ଚାଷୀ ଭାଇମାନେ ବାଧ୍ୟ ହୋଇ ଧାନ ଚାଷ କରୁଛନ୍ତି, ଯାହାକି ଏତେ ଲାଭପ୍ରଦ ହେଉନାହିଁ। ଏହି ଅସୁବିଧାକୁ ନଜର ରଖି ରାଜ୍ୟ ସରକାର ତଥା କେନ୍ଦ୍ର ସରକାର ଫସଲ ବିବିଧକରଣ ଆପଣାଇବା ପାଇଁ ଚାଷୀ ଭାଇମାନଙ୍କ ପାଇଁ ଆକର୍ଷଣୀୟ ପ୍ରୋତ୍ସାହନ ଯୋଗାଇ ଦେଉଅଛନ୍ତି। ଏତଦ୍ବ୍ୟତୀତ ଦିନକୁ ଦିନ ଲୋକମାନଙ୍କ ମଧ୍ୟରେ ସୁଷମ ଖାଦ୍ୟ ପାଇଁ ଫଳର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ଆଗେ ଫଳ ବଗିଚା କେବଳ ଧନିକ ଶ୍ରେଣୀର ଲୋକମାନେ ଯେପରିକି ରାଜା ମହାରାଜା ତଥା ଜମିଦାରମାନେ ପ୍ରତିଷ୍ଠା କରୁଥିଲେ, କିନ୍ତୁ ଏବେ ସମୟ ବଦଳିଛି। ଅତ୍ୟାଧୁନିକ ବୈଜ୍ଞାନିକ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ଫଳର ଜେଷ୍ଟେସନ୍ ପିରିୟଡ୍ ବା ଗଛ ଫଳ ଧାରଣ ବୟସକୁ କମାଯାଇ ପାରିଛି, ଯଦ୍ୱାରା ସାଧାରଣ ଚାଷୀ ଭାଇମାନେ ଫଳ ବଗିଚା ପ୍ରତିଷ୍ଠା କରି କମ୍ ଦିନରେ ଲାଭବାନ ହୋଇପାରୁଛନ୍ତି। ଲାଭ ପାଇଁ ଆଉ ବହୁ ବର୍ଷ ଅପେକ୍ଷା କରିବାକୁ ପଡ଼ୁନାହିଁ। ଆଜିକାଲି ଷ୍ଟେଟ୍ ହର୍ଟିକଲଚର ଡିପାର୍ଟମେଣ୍ଟ ତଥା କେନ୍ଦ୍ର ସରକାର ମିଶନ ଇଣ୍ଟିଗ୍ରେଟେଡ୍ ଡେଭଲପମେଣ୍ଟ ହର୍ଟିକଲଚର ଯୋଜନା ମାଧ୍ୟମରେ ବା ଏମ୍ଆଇଡି ସ୍କିମ୍ ମାଧ୍ୟମରେ କିମ୍ବା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନା ଦ୍ୱାରା ଏପିକଲ୍ ଅଥବା ଅନେକ ସରକାରୀ ତଥା ବେସରକାରୀ ସଂସ୍ଥା ଯେପରିକି ନାରିକଳ ଉନ୍ନୟନ ସଂସ୍ଥା ବା କୋକୋନଟ୍ ଡେଭଲପମେଣ୍ଟ ବୋର୍ଡ, କାଜୁ ଡେଭଲପମେଣ୍ଟ କର୍ପୋରେସନ ଇତ୍ୟାଦି ଫଳ ବଗିଚା ଲଗାଇବା ପାଇଁ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦେଉଅଛନ୍ତି। ଆମ ସଂସ୍କୃତିରେ ସର୍ବଦା ଫଳ ବଗିଚା ପ୍ରତିଷ୍ଠାକୁ ପ୍ରାଧାନ୍ୟ ଦିଆଯାଇଅଛି। ଅନେକ ସମୟରେ ଲୋକକଥାରେ କୁହାଯାଏ ଗଛ ଲଗାଇବା କାହା ପାଇଁ, ଏହାର ଆକ୍ଷରିକ ଅର୍ଥ ହେଲା ଫଳ ବଗିଚା ଗଲେ ପିଢ଼ି ପିଢ଼ି ଧରି ଏହାର ଲାଭ ମିଳିଥାଏ। ସେହିପରି ପୌରାଣିକ କଥାରେ ଗୋଟିଏ ଫଳ ବଗିଚାକୁ 10 ଗୋଟି ପୁଅ ସହିତ ସମାନର ମାନ୍ୟତା ଦିଆଯାଇଅଛି। 10 କୂପ ସମ ବାମ୍ପି, 10 ବାମ୍ପି ସମ ହଳଦ, 10 ହଳଦ ସମ ପୁତ୍ର, 10 ପୁତ୍ର ସମ ଦ୍ରୁମ। ପରିବେଶ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାର ମୁଖ୍ୟ ଉପାୟ ହେଉଅଛି ଫଳ ଗଛ ଲଗାଇବା। ଯେଉଁଠାରେ ଫଳ ବଗିଚା ପ୍ରତିଷ୍ଠା କରାଯାଉଛି ସେଠାରେ ଜୈବ ବିବିଧତା ଦିନକୁ ଦିନ ବଢ଼ିବାରେ ଲାଗୁଛି ଏବଂ ବାତାବରଣ ମଧ୍ୟ ଶୁଦ୍ଧ ହେବାର ନଜିର ଅଛି, ଯାହାର ଉଦାହରଣ ନନ୍ଦନକାନନ ତଥା ଜାମନଗର ରିଫାଇନାରୀର ବନ ତାରା ପ୍ରକଳ୍ପ। ଫଳ ବଗିଚା ପ୍ରତିଷ୍ଠା ପାଇଁ ସ୍ଥାନ ଚୟନ, ପ୍ରଥମତଃ ଫଳ ବଗିଚା ସଦାବେଳେ ଉଚ୍ଚ ନିଗିଡ଼ ଗଭୀର ମାଟି ଥିବା ଢିପ ଜମି ଯେଉଁଠାରେ ବର୍ଷା ପାଣି ଜମେ ନାହିଁ ଏପରି ଜମିରେ କରାଯାଏ। ଯଦି ବର୍ଷା ଜଳ ଜମୁଥାଏ ତେବେ ସର୍ବପ୍ରଥମେ ଜଳ ନିଷ୍କାସନ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ଏକାନ୍ତ ଆବଶ୍ୟକ, କାରଣ ଥରେ ଗଛ ଲାଗିଗଲା ପରେ ଡ୍ରେନେଜ୍ ସିଷ୍ଟମ୍ କରିବା କଷ୍ଟକର କଥା। ଯେହେତୁ ଫଳ ଗଛ ବହୁବର୍ଷୀୟ ତେଣୁ ଜମିର ମୃତ୍ତିକା ଉର୍ବର ହେଲେ ଭଲ, ନଚେତ୍ ମାଟିର ପୋଷକ ପଦାର୍ଥ ପରିଚାଳନା କରିବାର ଆବଶ୍ୟକତା ପଡ଼ିଥାଏ। ମାଟି ଅନୁର୍ବର ହେଲେ ସବୁଜ ଦ୍ୱାର ତଥା ପ୍ରାକୃତିକ କୃଷିର ଡିକକ୍ସନ ଜୀବାମୃତ ଦେଇ ମଧ୍ୟ ମାଟିରେ ଉପକାରୀ ଅଣୁଜୀବ ସଂଖ୍ୟା ବୃଦ୍ଧି କରି ମୃତ୍ତିକା ଉର୍ବର କରାଯାଇପାରିବ। ଆମ ରାଜ୍ୟର ଗ୍ରୀଷ୍ମମଣ୍ଡଳୀୟ ଜଳବାୟୁରେ ଫଳ ଗଛଗୁଡ଼ିକ ଯଥା ଆମ୍ବ, କଦଳୀ, ଲେମ୍ବୁ, ପଣସ, ଅମୃତଅଣ୍ଡା, ପିଜୁଳି ଆଦି ଫଳ ସାଧାରଣତଃ ଅମ୍ଳୀୟ ମାଟିରେ ଯାହାର ପିଏଚ୍ ମାନ 5.5-6.5 ହେବା ଆବଶ୍ୟକ। ମୋଟ ଉପରେ ମାଟି ଟିକେ ଅମ୍ଳୟ ତଥା ପିଏଚ୍ର ମାନ 6-6.5 ହେଲେ ବଗିଚା ଭଲ ହୋଇଥାଏ। ଫଳ ବଗିଚାର ମୁଖ୍ୟ ମାଟିର ଗଭୀର ହେବା ଆବଶ୍ୟକ, ତେଣୁ ଗଭୀର ମାଟି ଥିବା ଜମିକୁ ଚିହ୍ନିତ କରିବା ଆବଶ୍ୟକ। ଫଳ ବଗିଚା ଚୟନ କରାଯାଇଥିବା ଜାଗାକୁ ଭଲ ଭାବରେ ବାଡ଼ବନ୍ଦୀ କରି ଆବଦ୍ଧ କରିବା ଆବଶ୍ୟକ, କାରଣ ଓଡ଼ିଆ ଲୋକକଥା ଅନୁସାରେ ସଫଳ ବଗିଚା ପ୍ରତିଷ୍ଠା ପାଇଁ 3 ଗୋଟି ମୁଖ୍ୟ ଉପାଦାନ ହେଲା ବାଡ଼, ଗାଡ଼, ତାଡ଼। ଏହି ଲୋକକଥାର ପ୍ରଥମ ବିନ୍ଦୁଟି ହେଲା ବାଡ଼। ବିନା ବାଡ଼ ଦ୍ୱାରା ଫଳ ବଗିଚା ପରିକଳ୍ପନା କରିବା ମଧ୍ୟ ବୃଥା। ଏହା ମଧ୍ୟ ହର୍ଟିକଲଚର ଶବ୍ଦର ଆକ୍ଷରିକ ଅର୍ଥର ମାନେ। ଲାଟିନ୍ ୱାର୍ଡ ହଟସ୍ ମାନେ ଏନ୍କ୍ଲୋଜର ବା ବାଡ଼ବନ୍ଦୀ ଭିତରେ ଫସଲ ଚାଷ କରାଯିବାକୁ ହର୍ଟିକଲଚର କୁହାଯାଏ। ଲୋକକଥା ଅନୁଯାୟୀ ଦ୍ୱିତୀୟ ବିନ୍ଦୁଟି ହେଲା ଗାଡ଼। ଯଦି ଗାତଟି ଭଲ ହୋଇଥାଏ ତାହେଲେ ଗଛର ସର୍ଭାଇଭାଲ ରେଟ୍ ବଢ଼ିଥାଏ। ସେହିପରି ତୃତୀୟ ଉପାଦାନଟି ହେଲା ଉତ୍ତମ ଗୁଣବତ୍ତା ବିଶିଷ୍ଟ ଫଳ ଚାରା, କାରଣ ଚାରା ଗୁଣେ ଗଛ, ଗଛ ଗୁଣେ ଫଳ। ସଂସ୍କୃତରେ ମଧ୍ୟ କୁହାଯାଏ ୟଥାରୋପଣମ୍ ସାମଗ୍ରୀ ତଥା ଉତ୍ପାଦନମ୍, ଅର୍ଥାତ୍ ଯେମିତି ଚାରା ସେହିପରି ଉତ୍ପାଦନ ମିଳିଥାଏ। ଚାଷୀ ଭାଇମାନେ ବିଭିନ୍ନ ପ୍ରକାର ବାଡ଼ବନ୍ଦୀ କରିପାରିବେ, ଯେପରିକି ସବୁଜ ବାଡ଼, ଗାତ ଖୋଳି ଟ୍ରେଞ୍ଚ ବାଡ଼, ବାଉଁଶ ପୋଲରେ ଲୁହା କଣ୍ଟା ବାଡ଼ ଦେଇପାରିବେ, ରଡ୍, ସିମେଣ୍ଟ, କଂକ୍ରିଟ୍ ଯୋଉ ଆର୍ସିସି ପୋଲ ଲଗାଇ ଲୁହା କଣ୍ଟା ବାଡ଼ ବାନ୍ଧି ମଧ୍ୟ କରିପାରିବେ, ଇଟା ସିମେଣ୍ଟ ଦ୍ୱାରା ପକ୍କା ପାଚେରୀ ବା କମ୍ପାଉଣ୍ଡ ୱାଲ୍ କରିପାରିବେ। ଆଜିକାଲି ଷଣ୍ଢ, ମାଙ୍କଡ଼ ତଥା ବନ୍ୟଜନ୍ତୁମାନଙ୍କ ଉପଦ୍ରବରୁ ଫଳ ଗଛକୁ ସୁରକ୍ଷା ପ୍ରଦାନ ପାଇଁ ସୋଲାର ଫେନ୍ସିଂ ବା ଝଟକା ବାଡ଼ ମଧ୍ୟ ଲଗାଗଲାଣି। କିନ୍ତୁ ସବୁଠାରୁ ଶସ୍ତା ଚିରସ୍ଥାୟୀ ବାଡ଼ ହେଲା ସବୁଜ ବାଡ଼। ଏହି ବାଡ଼ର ପରିଚାଳନା ବା କାଣ୍ଡଛାଟ ପାଇଁ ଟିକେ ସମୟ ଦେଲେ ଏହି ବାଡ଼ଠାରୁ ଅନ୍ୟ କୌଣସି ବାଡ଼ ଭଲ ନୁହେଁ।
ସବୁଜ ବାଡ଼ ପାଇଁ ବିଭିନ୍ନ ପ୍ରକାର ଗଛ ଲଗାଯାଇପାରିବ। ସେମାନଙ୍କ ମଧ୍ୟରୁ ଚିଲର, ପଟପୁଟୁସ୍ ବା ଲାଣ୍ଟାନା କ୍ୟାମେରା ଯୋଉଟା, ବବୁଲ, ବିଲାତି କଣ୍ଟା, ମେହେନ୍ଦି, ଲସନୀ ଆଲବା ଯୋଉଟାକୁ ଆମେ କହୁଛେ, ବା ମୁରା ଏକ୍ଜୋଟିକ।

କାମିନୀ ଗଛ, କାସିଆ କାରଣ୍ଡା ବା ଇମିଟେସନ ଚେରି କୁହାଯାଏ, କଣ୍ଟେଇ କୋଳି, ବାଉଁଶ, ଡ୍ରାଗନ ଫ୍ରୁଟ୍ ଏବଂ ବରକୋଳି ଦ୍ୱାରା ସବୁଜ ବାଡ଼ ଲଗାଯାଇପାରିବ। ଏହା ଶସ୍ତା ହେବା ସହ ପରିବେଶ ଅନୁକୂଳ, କିନ୍ତୁ ଏହାକୁ କିଛି ଦିନ ଅନ୍ତରରେ ପରିଚାଳନା କରିବା ଆବଶ୍ୟକ। ବାଡ଼ବନ୍ଦୀ କରିସାରିବା ପରେ ୱିଣ୍ଡ ବ୍ରେକ୍ ବା ପବନ ପ୍ରତିରୋଧକ ବୃକ୍ଷ ଲଗାଇବା ଆବଶ୍ୟକ, କାରଣ ଏହି ୱିଣ୍ଡ ବ୍ରେକ୍ ମୁଖ୍ୟ ଫଳ ଗଛକୁ ବାତ୍ୟା, ଝଡ଼ ତୋଫାନ, କାଳବୈଶାଖୀ ତଥା ବତାସଠାରୁ ସୁରକ୍ଷା ପ୍ରଦାନ କରେ। ବାଡ଼ ଭିତରେ ଟାକୁଆ ଆମ୍ବ ଗଛ, କରମଙ୍ଗା, ଜାମୁ ଗଛ, ଶିଶୁ ଗଛ, ଝାଉ ଗଛ, ୟୁକାଲିପଟାସ ଇତ୍ୟାଦି ମଜବୁତିଆ ଗଛକୁ ରୋପଣ କରାଯାଏ। ଏହି ଗଛଗୁଡ଼ିକ ରୋପଣ ଦୂରତା ଅତି ପାଖରେ ପାଖରେ, ଗୋଟିଏ ଗଛରୁ ଦ୍ୱିତୀୟ ଗଛର ଦୂରତା 1.5 ମିଟରରୁ 2 ମିଟର ହେବା ଆବଶ୍ୟକ। ଏହି ୱିଣ୍ଡ ବ୍ରେକ୍ ଯେତେ ଘଞ୍ଚ ହେବ ସେତେ ଫଳ ବଗିଚାକୁ ସୁରକ୍ଷା ପ୍ରଦାନ କରିବ ଝାଞ୍ଜି ପବନ ତଥା ଝଡ଼ ବତାସରୁ ତଥା କାଳବୈଶାଖୀରୁ। ଫଳ ଗଛ ଚାରା ତଥା କିସମ ଚୟନ, ପ୍ରଥମେ ଗଛ ଚୟନ କରିବା ସମୟରେ ବଜାରର ଚାହିଦା, ଜଳବାୟୁ ସହିତ ଖାପ ଖୁଆଇ ପାରୁଥିବା ବିଭିନ୍ନ ଫଳ ଗଛ, ଫଳ ଧାରଣା କ୍ଷମତା ତଥା ଗ୍ରାହକମାନଙ୍କର ପସନ୍ଦକୁ ଅଗ୍ରାଧିକାର ଦିଆଯିବା ଉଚିତ। ଉଦାହରଣ ସ୍ୱରୂପ ଏକ ଆମ୍ବ ଅର୍ଚାର୍ଡ ପ୍ରସ୍ତୁତ କଲେ ଗୋଟିଏ କିସମର ଚାରା ନେଇ ବିଭିନ୍ନ କିସମର ଆମ୍ବ ଚାରା ଚୟନ କରନ୍ତୁ, ଯାହାକି ଏପ୍ରିଲ ମାସରୁ ଫଳ ଆରମ୍ଭ ହୋଇ ସେପ୍ଟେମ୍ବର ମାସ ଯାଏଁ ଫଳ ଅମଳ କରାଯାଇପାରୁଥିବ। ଏହି ଧାରାରେ ଅଲ୍ଟ୍ରା ଏଲି ଭେରାଇଟି ବା ଅତି ସହଳ କିସମ ଆମ୍ବର ଅଳ୍କ ନୀଳାଞ୍ଚଳ କେଶରୀ, ଯାହାର ଫଳ ମାର୍ଚ୍ଚ ଏପ୍ରିଲ ମାସରେ ପାଚିଥାଏ। ଏହା ସହିତ କିଛି ସହଳ କିସମ ଯେପରିକି ସୁବର୍ଣ୍ଣରେଖା, ହିମ୍ସାକର, ବମ୍ବେ ଗ୍ରୀନ, ଗୁଲାବ ଖାସ ଇତ୍ୟାଦି କିସମ ବାଛନ୍ତୁ। ତା ସହିତ କିଛି ମଧ୍ୟମ ଅବଧି କିସମ ବାଇଗଣ ପଲେ, ଦଶହରୀ, ଲଙ୍ଗଡ଼ା, ରତ୍ନା, କିଶନଭୋଗ ଆଦି ବାଛନ୍ତୁ। ଏହା ସହିତ ଆମ୍ବର କିଛି ବିଳମ୍ବ କିସମ ଯଥା ଆମ୍ରପଲ୍ଲୀ, ମଲ୍ଲିକା, ଚୌସା ଇତ୍ୟାଦି ବଛାଯାଏ। ଅତି ଡେରିରେ ପାଚୁଥିବା ଆମ୍ବର କିସମ ଯେପରିକି ଫଜିଲ ଓ ନୀଲମ ଇତ୍ୟାଦିକୁ ମିଶାଇ କରିକି ଲଗାଇବା ଦ୍ୱାରା ଆମ ଯୋଉ ଆମ୍ବର ହାର୍ଭେଷ୍ଟିଂ ୱିଣ୍ଡୋ 6 ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ମିଳିଥାଏ। ଏହାଦ୍ୱାରା ଅତି ଶୀଘ୍ର ଏବଂ ଅତି ଡେରିରେ ଅମଳ ହେଉଥିବା ଆମ୍ବ ଅତ୍ୟଧିକ ମୂଲ୍ୟରେ ବିକି ଚାଷୀ ଭାଇମାନେ ଭଲ 2 ପଇସା ରୋଜଗାର କରିପାରିବେ। ସେହିପରି ଆଚାର ଆମ୍ବର ଯଦି ଡିମାଣ୍ଡ ଥାଏ ତାହେଲେ ଆମ୍ବ କିସମ ଯେପରିକି ତୋଟାପୁରୀ, ରାମକେଲା, ରାଜପୁରୀ ତଥା ଖଟା ଦେଶୀ ଆମ୍ବ ଲଗାନ୍ତୁ। ନଡ଼ିଆର ପଇଡ଼ ପାଇଁ ଜଲ୍ଦି ଫଳୁଥିବା ବାଙ୍ଗରା କିସମ, ଚୌଗାଟ ଅରେଞ୍ଜ ଡ୍ୱାର୍ଫ, ମାଲାୟାନ ଗ୍ରୀନ ଡ୍ୱାର୍ଫ, ଗଙ୍ଗମଣ୍ଡମ ଇତ୍ୟାଦି କିସମ ଚୟନ କରନ୍ତୁ ଓ ନଡ଼ିଆ ପାଇଁ ଇଷ୍ଟ କୋଷ୍ଟ ଟଲ, ୱେଷ୍ଟ କୋଷ୍ଟ ଟଲ ତଥା ମାଲାୟାନ ଗ୍ରୀନ ଡ୍ୱାର୍ଫ ଇତ୍ୟାଦି ଭଲ ନଡ଼ିଆ ମିଳୁଥିବା କିସମକୁ ଚୟନ କରାଯିବ। ଏତଦ୍ ବ୍ୟତୀତ ଫଳ ଚାରାଗୁଡ଼ିକ ସଦାସଦାବେଳେ ଭେଜିଟେଟିଭ୍ଲି ପ୍ରୋପାଗେଟେଡ୍ ବା ଅଙ୍ଗଚ ଅବୈଜିକ ଉପାୟରେ ପ୍ରସ୍ତୁତ ହେଉଥିବା ଚାରା କିଣନ୍ତୁ, କାରଣ ସବୁ ଫଳ ଗଛ କ୍ରସ୍ ପଲିନେଟେଡ୍ ବା ପରାଗ ସଙ୍ଗମ ଦ୍ୱାରା ପଲିନେସନ ହୋଇଥାଏ। ତେଣୁ ଗୋଟିଏ ଆମ୍ରପଲ୍ଲୀ ଆମ୍ବ ଗଛ ମଞ୍ଜି ବା ଟାକୁଆକୁ ଯଦି ଆମେ ଲଗାଉ ତାହେଲେ ସେଥିରୁ ଆମ୍ରପଲ୍ଲୀ ଗଛ ହେବ ବୋଲି କିଛି ମାନେ ନାହିଁ। ଯେତେବେଳେ କି ଗୁଟି, ଯୋଡ଼ କଲମୀ, କାଟ କଲମୀ ତଥା ପେଶୀ ପୋଷଣ ବା ଟିସୁ କଲଚରରୁ ପ୍ରସ୍ତୁତ ଫଳ ଚାରା ମା ଗଛର ଅବିକଳ ନକଲ ବା ଟ୍ରୁ ଟୁ ଦ ଟାଇପ୍। ସଦାବେଳେ ଚାରା ଗଛଟିଏ ନିର୍ଭରଯୋଗ୍ୟ ଏବଂ ବିଶ୍ୱସ୍ତ ସଂସ୍ଥାରୁ କିଣନ୍ତୁ, ଯେପରିକି ସରକାରୀ ସଂସ୍ଥା ନର୍ସରୀ, ସେଣ୍ଟ୍ରାଲ ହର୍ଟିକଲଚରାଲ ଏକ୍ସପେରିମେଣ୍ଟ ଷ୍ଟେସନ ଆଗିଣିଆ ଚେସ୍ ଯୋଉ ଅଛି ତଥା ଓଡ଼ିଶା କୃଷି ବୈଷୟିକ ବିଦ୍ୟାଳୟ ଅଣ୍ଡରରେ ଯୋଉ 31 ଗୋଟି କୃଷି ବିଜ୍ଞାନ କେନ୍ଦ୍ର ଅଛନ୍ତି ସେଠାରୁ ଓ ହର୍ଟିକଲଚର ଡିପାର୍ଟମେଣ୍ଟ ନର୍ସରୀରୁ ତଥା ନ୍ୟାସନାଲ ହର୍ଟିକଲଚର ବୋର୍ଡ ଦ୍ୱାରା ଅନୁବନ୍ଧିତ ପ୍ରାଇଭେଟ ନର୍ସରୀ ମଧ୍ୟ କିଣିଲେ ଉତ୍ତମ ଗୁଣବତ୍ତା ବିଶିଷ୍ଟ ଫଳ ଚାରା ମିଳିଥାଏ। ନଚେତ ଯେପରି ଧାନ ଚାଷୀ ହୁରୁଡ଼ିଲେ ବରଷେ କିନ୍ତୁ ଫଳ ଚାଷୀ ହୁରୁଡ଼ିଲେ ପୁରୁଷେ, ତ ଏହି ସକାଶେ ଉତ୍ତମ ଗୁଣବତ୍ତା ବିଶିଷ୍ଟ ଚାରା କିଣିବା ନିତ୍ୟାନ୍ତ ଆବଶ୍ୟକ। ଫଳ ବଗିଚା ପ୍ରତିଷ୍ଠା ପାଇଁ ନକ୍ସା ବା ଲେଆଉଟ୍ ପ୍ଲାନିଂ ପଦ୍ଧତି, ଫଳ ବଗିଚା ପ୍ରତିଷ୍ଠା ପୂର୍ବରୁ ଗୋଟିଏ ସୁଚିନ୍ତିତ ଉପଯୁକ୍ତ ନକ୍ସା ବା ଲେଆଉଟ୍ ପ୍ଲାନିଂ କରିବା ନିତ୍ୟାନ୍ତ ଆବଶ୍ୟକ। ଏହି ନକ୍ସା ମାଧ୍ୟମରେ ଭିତ୍ତିଭୂମି ତଥା ପ୍ଲଟ ଗୁଡ଼ିକର ଅବସ୍ଥିତି ବିଷୟରେ ଆଗରୁ ସୁପରିକଳ୍ପନା ଅତି ସହଜରେ କରାଯାଇପାରିଥାଏ। କୌଣସି ଫଳ ବଗିଚାର ଇନ୍ଫ୍ରାଷ୍ଟ୍ରକ୍ଚର ବା ଭିତ୍ତିଭୂମି ଅତିବେଶୀରେ ସର୍ବମୋଟ ଜମିର 10% ହେବା ଆବଶ୍ୟକ। ଫଳ ବଗିଚାର ମୁଖ୍ୟ ଭିତ୍ତିଭୂମି ଗୁଡ଼ିକ ଯଥାକ୍ରମେ ଫାର୍ମର ରୋଡ, ଡ୍ରେନେଜ ଇରିଗେସନ ଚ୍ୟାନେଲ, ପଲି ହାଉସ, ସେଡ୍ନେଟ୍ ହାଉସ, ପ୍ୟାକ୍ ହାଉସ, ରାଇପେନିଂ ଚାମ୍ବର, ଇନପୁଟ ଗୋଡାଉନ, ୱାର୍କିଂ ସେଡ୍, ସର୍ଟିଂ ଆଣ୍ଡ ଗ୍ରେଡିଂ ହାଉସ ଇତ୍ୟାଦି ଅନ୍ୟତମ। ଫଳ ବଗିଚା ପ୍ରତିଷ୍ଠା ପାଇଁ ଜମି ପ୍ରସ୍ତୁତି ଏବଂ ଗାତ ଖୋଳିବା, ଫଳ ବଗିଚା ବହୁ ବର୍ଷ ହୋଇଥିବାରୁ ଗାତ ଖୋଳିବା ପୂର୍ବରୁ ଭଲ ଭାବେ ମାପଚୁପ କରି ଗାତ ଖୋଳି ବା ଆବଶ୍ୟକ। ଯଦି ଦୈବାତ ଗାତଗୁଡ଼ିକ ବଙ୍କା ଟଙ୍କା ହୋଇଯାଏ, ଲାଇନ ଲେନ୍ଥ ବିଗିଡ଼ିଯାଏ, ତେବେ ଗଛଗୁଡ଼ିକ ଲଗାଇବା ପରେ ପଶ୍ଚାତ୍ତାପ କରିବା ଛଡ଼ା ଆଉ କିଛି ବାଟ ବଞ୍ଚେ ନାହିଁ। ସର୍ବପ୍ରଥମେ ଅର୍ଚାର୍ଡ ଚିହ୍ନିତ ଜମିର ଦୁଇ ପାର୍ଶ୍ୱର ଲମ୍ବ ପ୍ରସ୍ତ ସିଧା ହେବା ଆବଶ୍ୟକ।
ଏଥିପାଇଁ କି ଲମ୍ବ ପ୍ରସ୍ତ

ସିଧା ସରଳ ରେଖା ରହିବା ପାଇଁକି ପିଥାଗୋରସ ଥିଓରମ କୁ ବ୍ୟବହାର କରି ଅତି ସହଜରେ ସିଧା ସରଳ ରେଖାରେ ଲମ୍ବ ପ୍ରସ୍ତ ପାଇଯାଇପାରିବ। ଏହି ନିୟମ ଅନୁସାରେ ଯଦି କୌଣସି ଜାଗାର ଲମ୍ବା 4 ଫୁଟ ପ୍ରସ୍ତ 3 ଫୁଟ ହୋଇଥିବ ତାହେଲେ ଏହାର କର୍ଣ୍ଣର ମାପ ନିଶ୍ଚିତ ଭାବେ 5 ଫୁଟ ହେବ। ଏହି ପିଥାଗୋରସ ଥିଓରମଟି ହେଲା ଏ ସ୍କୋୟାର ପ୍ଲସ୍ ବି ସ୍କୋୟାର ଇଜ୍ ଇକ୍ୱାଲ୍ ଟୁ ସି ସ୍କୋୟାର। ଏଠାରେ ଏ ହେଉଛି ଲମ୍ବ, ବି ହେଉଛି ପ୍ରସ୍ତ, ସି ହେଲା କର୍ଣ୍ଣ। ଏହାକୁ ମଧ୍ୟ 3 4 5 ଏକକ ନିୟମ ବୋଲି

ଏ ହେଉଛି ଲମ୍ବ, ବି ହେଉଛି ପ୍ରସ୍ତ, ସି ହେଲା କର୍ଣ୍ଣ। ଏହାକୁ ମଧ୍ୟ 3-4-5 ଏକକ ନିୟମ ବୋଲି କୁହାଯାଏ। ଏହାକୁ ବ୍ୟବହାର କରି 90 ଡିଗ୍ରୀ କୋଣ ଭାଗି ଜମି ମଧ୍ୟରେ 2 ସରଳରେଖା ଅତି ଆରାମସେ ମିଳିଥାଏ। ଅର୍ଚାର୍ଡ ଲେଆଉଟ୍ ପ୍ଲାନିଂ କରିବା ପୂର୍ବରୁ ଜମିକୁ ଫେବୃଆରୀ ମାର୍ଚ୍ଚ ମାସରେ ଭଲ ଭାବରେ 3-4 ଖରାଟିଆ ହଳ କରିଦିଅନ୍ତୁ। ଜମିରେ ଖାଲ ଡିପ ଥିଲେ ଲେବଲର ଲଗାଇ ଜମିକୁ ସମତଳ କରିଦିଅନ୍ତୁ। ମାଟିର ଅନୁର୍ବର ଥିଲେ ସବୁଜ ସାର ପ୍ରୟୋଗ କରି ଉର୍ବରତା ବଢ଼ାନ୍ତୁ। ଫଳ ବଗିଚା ମଧ୍ୟଭାଗରେ ଟ୍ରାକ୍ଟର ଯିବା ପାଇଁ 12-15 ଫୁଟ ଚଉଡ଼ା ବିଶିଷ୍ଟ ଏକ ମୁଖ୍ୟ ଫାର୍ମ ରୋଡ୍ ତିଆରି କରନ୍ତୁ। ରାସ୍ତାର 2 1.5-2 ଫୁଟ ଗଭୀରତା ତଥା ଚଉଡ଼ା ବିଶିଷ୍ଟ ଜଳ ନିଷ୍କାସନ ନାଳ ବା ଡ୍ରେନେଜ୍ ଚ୍ୟାନେଲ ଖୋଳନ୍ତୁ। ଏହି ଡ୍ରେନେଜ୍ ଚ୍ୟାନେଲରୁ ବାହାରିଥିବା ମାଟିକୁ ରାସ୍ତା ଉପରେ ପକାନ୍ତୁ, ଯଦ୍ୱାରା ରାସ୍ତା ଉଚ୍ଚା ହେବା ସହିତ ନିଗିଡ଼ା ମଧ୍ୟ ହୋଇଥାଏ। ରାସ୍ତା 2 ବା ଡ୍ରେନ୍ ହୁଡ଼ାରେ ସିଧା ବଢ଼ୁଥିବା ରୋପଣ ଫସଲ ଯେପରିକି ଗୁଆ କିମ୍ବା ନଡ଼ିଆ ଗଛ ଲଗାଇବା ଦ୍ୱାରା ଫାର୍ମର ଲୁକ୍ ଅତି ସୁନ୍ଦର ହୋଇଥାଏ ତଥା ଏହାର ଡାଳ ରାସ୍ତାକୁ ଆସେ ନାହିଁ। ଏହାପରେ ଜମିକୁ ପ୍ଲଟିଂ କରନ୍ତୁ, ସମାନ ଆକାର କିଆରୀରେ ଭାଙ୍ଗନ୍ତୁ। ପ୍ଲଟର ସାଇଜ ଅଧ ଏକରରୁ ଅତି ବେଶୀରେ ଏକରେ ରଖନ୍ତୁ। ପ୍ଲଟ ସାଇଜ ଅଧିକ ହେଲେ ପରିଚାଳନା ବ୍ୟବସ୍ଥା କରିବା ଅସମ୍ଭବ ହୋଇପଡ଼ିଥାଏ। ପ୍ଲଟ ଚାରିପାଖରୁ ଆଡ଼ିନାଳ କାଟି ମୁଖ୍ୟ ନାଳ ସହ ସଂଯୋଗ କରନ୍ତୁ, କାରଣ ଏହାଦ୍ୱାରା ପ୍ଲଟଟି ନିଗିଡ଼ା ହେବା ସଙ୍ଗେ ସଙ୍ଗେ ବର୍ଷା ଜଳକୁ ମଧ୍ୟ ଅମଳ କରାଯାଇ ରେନ୍ ୱାଟର ହାର୍ଭେଷ୍ଟିଂ ଷ୍ଟ୍ରକ୍ଚରକୁ ସଂଯୋଗ କରି ଭୂତଳ ଜଳସ୍ତରକୁ ବଢ଼ାଯାଇପାରିବ। ଭଙ୍ଗାଯାଇଥିବା ପ୍ଲଟଗୁଡ଼ିକରେ ଖରାଟିଆ ହଳ କରାଯାଇ ମାଟିକୁ 1.5-2 ଖରା ଖାଇବା ପରେ ଗାତ ଖୋଳିବା ପାଇଁ ଫିତା ବା ଚୂନ ସାହାଯ୍ୟରେ ସିଧା ଲାଇନ୍ରେ ଚିହ୍ନ ଦିଅନ୍ତୁ। ସାଧାରଣତଃ ଏପ୍ରିଲ ଓ ମେ ମାସରେ ଗାତ ଖୋଳିଲେ ଭଲ। ଫଳ ବଗିଚାର ଗାତଗୁଡ଼ିକ ଧାଡ଼ିକୁ ଧାଡ଼ି ଦୂରତା ପୂର୍ବ ପଶ୍ଚିମ ଦିଗକୁ ରହିବା ଆବଶ୍ୟକ। ସେହିପରି ଗଛକୁ ଗଛ ଦୂରତା ଉତ୍ତରରୁ ଦକ୍ଷିଣ ଦିଗକୁ ରହିବା ଆବଶ୍ୟକ। ଏହିପରି ଓରିଏଣ୍ଟେସନ କରିବା ଦ୍ୱାରା ଗଛର ଛାଇ ଅନ୍ୟ ଗଛ ଉପରେ ପଡ଼ିନଥାଏ ଓ ସୂର୍ଯ୍ୟାଲୋକର ସମ୍ପୂର୍ଣ୍ଣ ବିନିଯୋଗ ଗଛ କରିପାରିଥାଏ। ଗଛ ଚେରର ଆକାର ହିସାବରେ ଗଛର ଆକାରକୁ ନିର୍ଦ୍ଧାରଣ କରାଯାଇଥାଏ। ବଡ଼ ଗଛ ପାଇଁ ସାଧାରଣତଃ 3 ଘନ ଫୁଟ ବିଶିଷ୍ଟ ଗାତ ଖୋଳାଯାଏ, ଯାହାର ଲମ୍ବ, ପ୍ରସ୍ତ ଏବଂ ଉଚ୍ଚତା ସବୁ ସମାନ 3 ଫୁଟ ହେବା ଆବଶ୍ୟକ। ସେହିପରି ମଧ୍ୟମ ଗଛ ପାଇଁ 2 ଘନ ଫୁଟର ଗାତ ଖୋଳାଯାଏ। ଆରମ୍ଭରୁ ଯେପରି କୁହାଯାଇଛି, ଗଛର ସର୍ଭାଇଭାଲିଟି ରେଟ୍ ତଥା ବୃଦ୍ଧି ଗାତର ଆକାର ଉପରେ ନିର୍ଭରଶୀଳ। ଗାତର ଆକାର ଯଦି ଛୋଟ ହୋଇଥାଏ, ଚେର ବୃଦ୍ଧି ବାଧାପ୍ରାପ୍ତ ହେବା ସଙ୍ଗେ ସଙ୍ଗେ ଗଛର ମୃତ୍ୟୁହାର ମଧ୍ୟ ବଢ଼ିଥାଏ। ଚାଷୀଭାଇମାନେ ସଦାବେଳେ ମନେ ରଖିବେ, ଜମିର ଉପର ମାଟି ସର୍ବଦା ଉର୍ବର, କାରଣ ଏଥିରେ ଉପକାରୀ ଅଣୁଜୀବମାନଙ୍କ ସଂଖ୍ୟା ଅଧିକ। ସେଥିପାଇଁ କି ଗାତ ଖୋଳିବା ସମୟରେ ପ୍ରଥମ 1.5 ଫୁଟ ମାଟିକୁ ଡାହାଣ ପଟକୁ ଗଦେଇବେ ତଥା ତଳ 1.5 ଫୁଟ ମାଟିକୁ ବାମ ପଟେ ଗଦେଇବେ। ଏହି ଗାତ 1.5-2 ମାସ ପ୍ରଚଣ୍ଡ ଖରା ଖାଇବା ପରେ ଡାହାଣ ପଟେ ଉର୍ବର ଯେଉଁ ମାଟି ଗଦେଇଥିଲେ ତାକୁ ଗାତରେ ପ୍ରଥମ ପୂରଣ କରନ୍ତୁ। ଏହାପରେ ଖାଦ୍ୟ ସାର ପରିଚାଳନା କରି ଗଛ ଲଗାନ୍ତୁ। ଏହିପରି ଖୋଳି ପୂରଣ କରାଯାଇଥିଲେ ଗଛର ରୁଟ୍ ରାଇଜୋସ୍ପିୟର ଆକ୍ଟିଭ ରହି ମାଟିକୁ ଅନେକ ଚେର ନିଶ୍ରିତ ଯେପରିକି ସୁଗାର, ଆମିନୋ ଏସିଡ୍, ଅର୍ଗାନିକ ଏସିଡ୍ ଚେରରୁ ବାହାରି ମାଟି ସହିତ ମିଶିଥାନ୍ତି, ଯାହା ରୁଟ୍ ରାଇଜୋଫେଜି ସାଇକେଲକୁ କମ୍ପ୍ଲିଟ୍ ହେବାରେ ଗଛକୁ ସାହାଯ୍ୟ କରିଥାଏ। ଏହାଦ୍ୱାରା ଫଳ ଗଛର ବୃଦ୍ଧି ବେଶୀ ହେବା ସଙ୍ଗେ ସଙ୍ଗେ ଗଛର ମରୁଡ଼ି ସହନଶୀଳତା ଶକ୍ତି ବଢ଼ିଥାଏ ତଥା ଅନ୍ୟାନ୍ୟ ରୋଗ ପ୍ରତିରୋଧ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। ଗଛ ଲଗାଇବା ଦୂରତା ପ୍ରଣାଳୀ ଫଳ ଗଛର ପ୍ରକାର, କିସମ, ମାଟିର ଗୁଣ, ଜଳବାୟୁ ତଥା ଗଛର ବୃଦ୍ଧିକୁ ବିଚାରକୁ ନେଇ ଧାଡ଼ିକି ଧାଡ଼ି ଏବଂ ଗଛକୁ ଗଛ ଲଗାଇବା ଦୂରତାକୁ ନିରୂପଣ କରାଯାଇଥାଏ। ଉଦାହରଣ ସ୍ୱରୂପ ଏକ ଡେଙ୍ଗା ନଡ଼ିଆ ଗଛ ବା ଟାକୁଆ ଆମ୍ବ ଗଛ ପାଇଁ କି ଧାଡ଼ିକି ଧାଡ଼ିକି ଏବଂ ଗଛକୁ ଗଛ ଦୂରତ୍ୱ 10 ମିଟର ବା 30 ଫୁଟ ନିର୍ଦ୍ଧାରଣ କରାଯାଇଅଛି। ଏହାର କାରଣ ଗୋଟିଏ ନଡ଼ିଆ ଗଛର ବାଉଙ୍ଗାର ଲମ୍ବ ଆନୁମାନିକ 13.5-14 ଫୁଟ ପର୍ଯ୍ୟନ୍ତ ହୋଇଥାଏ। ଯଦି ଏହି ରୋପଣ ଫସଲ ଦୂରତା 30 ଫୁଟରୁ କମ୍ ରଖାଯାଏ ତେବେ ବାଉଙ୍ଗାକୁ ବାଉଙ୍ଗା ଛନ୍ଦି ହୋଇଯାଏ ଏବଂ ଗଛ ଅଧିକ ରୋଗ ପୋକକୁ ଆକର୍ଷଣ କରିଥାଏ। ଯଦି ଠିକ୍ ଦୂରତ୍ୱ ମେଣ୍ଟେନ୍ ନ କରାଯାଏ ତେବେ ସୂର୍ଯ୍ୟକିରଣ ଅଭାବରେ ଗଛଗୁଡ଼ିକ ଡେଙ୍ଗା ଡେଙ୍ଗା ହୋଇଯାଆନ୍ତି ତଥା ମାଟିରୁ ଖାଦ୍ୟ ସଂଗ୍ରହ ପାଇଁକି ଗଛଗୁଡ଼ିକ ପ୍ରତିଯୋଗିତା କରନ୍ତି ଏବଂ ଗଛଗୁଡ଼ିକ ଉପରେ ଚେରୁଆ ହୋଇଯାଆନ୍ତି, କାଳ ବୈଶାଖୀରେ ଭାଙ୍ଗିଯାଆନ୍ତି। ମଧ୍ୟମ ଗଛଗୁଡ଼ିକ ଲଗାଇବା ଦୂରତା 7.5 ମିଟର ଧାଡ଼ିକି ଧାଡ଼ି ତଥା ଗଛକୁ ଗଛ 7.5 ମିଟର ଏବଂ ଛୋଟ ଫଳ ଗଛ ସାଧାରଣତଃ 5 ମିଟର ଡିଷ୍ଟାନ୍ସରେ ଲଗାଯାଏ। ଆଜିକାଲି ମଧ୍ୟ ସଘନ ଫଳ ବଗିଚା ପ୍ରତିଷ୍ଠାରେ ହାଇଡେନ୍ସିଟି ପ୍ଲାଣ୍ଟିଂ ବା ଅଲ୍ଟ୍ରା ହାଇଡେନ୍ସିଟି ପ୍ଲାଣ୍ଟିଂ ତଥା ମେଡ଼ ଅର୍ଚାର୍ଡିଂ ପ୍ରଣାଳୀ ମଧ୍ୟ ଅପଣାଯାଉଛି।
ଯଦି ଗଛକୁ ଗଛ ଏବଂ ଧାଡ଼ିକି ଧାଡ଼ି ସମାନ ଲମ୍ବ ପ୍ରସ୍ତ ଥାଏ।

ଏବେ ଏହି ଲଗାଇବା ପ୍ରଣାଳୀକୁ ବର୍ଗାକାର ଗଛ ଲଗାଇବା ପ୍ରଣାଳୀ କୁହାଯାଏ। ଏତଦ୍ ବ୍ୟତୀତ ଆୟତକାର, ତ୍ରିଭୁଜାକାର, ପଞ୍ଚଭୁଜାକାର, ଷଡ଼ଭୁଜାକାର ତଥା କଣ୍ଟୁର ପ୍ରଭୃତି ଗଛ ଲଗାଇବା ପ୍ରଣାଳୀ ପ୍ରମୁଖ। ଚାରା ଲଗାଇବାର ସମୟ, ଆମ ଓଡ଼ିଆ ସଂସ୍କୃତିରେ ରଥଯାତ୍ରା ଦିନ ଫଳ ଗଛଟିଏ ଲଗାଇଲେ ଶୁଭ ବିବେଚନା କରାଯାଏ। ସେହିପରି ଲୋକକଥାରେ ଆଷାଢ଼େ କଦଳୀ ଶ୍ରାବଣିକିଆ ପୋତ ନପୋତ ହୋଇଥିଲା। କଦଳୀ ଗଛ ବେଶୀ ବର୍ଷାରେ ଲଗାଯାଏ ନାହିଁ। ଆଜିକାଲି ଜଳସେଚନର ସୁବିଧା ଥିଲେ ତଥା ଜଳ ନିଷ୍କାସନର ସୁବିଧା ଥିଲେ ବର୍ଷକ ବାର ମାସ ମଧ୍ୟ ଫଳ ଗଛ ଲଗାଗଲାଣି, କିନ୍ତୁ ଅତ୍ୟଧିକ ଖରା, ବର୍ଷା ଓ ଶୀତ ସମୟରେ ଗଛ ଲଗାଇବାକୁ ବାରଣ କଲେ ଭଲ। ମୁଖ୍ୟତଃ ଫଳ ବଗିଚା ମୌସୁମୀ ଆଗମନ ପରେ ଜୁନ୍ ଜୁଲାଇ ମାସରେ ପ୍ରତିଷ୍ଠା କଲେ ସବୁଠାରୁ ଭଲ। ଚାରାରୋପଣ, ଚାରାରୋପଣ ସମୟରେ ଗାତ ଭିତରେ ଉପର ମାଟି ତଳକୁ ପୂରଣ କରି ଗାତର ଦୁଇପଟୁ ଦୁଇ ଗୋଟି ଫିତା ପକାଇ ସେଣ୍ଟର କଢ଼ାଯିବା ଉଚିତ ଏବଂ ଏହି ସେଣ୍ଟର ପଏଣ୍ଟଠାରେ ଏକ କିଳା ପୋତାଯାଏ। ଯଦି କିଳାଟି ଟିକେ ଆକାର ବଡ଼ ହୋଇଥିବ ତାହେଲେ ଗଛ ପୋତିବା ପରେ ଗଛକୁ ସପୋର୍ଟ ଦେବାରେ ବା ଷ୍ଟେକିଂ ଦେବାରେ ସହାୟତା ପ୍ରଦାନ କରିଥାଏ। ଗଛ ଲଗାଇବା ପୂର୍ବରୁ ଗାତ ପ୍ରତି ଅତି କମ୍ରେ 15 କିଲୋଗ୍ରାମରୁ ଆରମ୍ଭ କରି 25 କିଲୋଗ୍ରାମ ଯାଏଁକେ ସଡ଼ା ଗୋବର ଖତ ଦିଅନ୍ତୁ। ଯଦି ମାଟି ବାହାରୁ ଆଣି ପକାଯାଇଥାଏ ତାହେଲେ ସେହି ଜାଗାରେ ପଙ୍କ ଆଣି ଦେଲେ ଆହୁରି ଭଲ, କାରଣ ଆମ ଲୋକକଥାରେ ଅଛି ଖତ ଦେଲେ ବରଷେ କିନ୍ତୁ ପଙ୍କ ଦେଲେ ପୁରୁଷେ। ଏହାର ମାନେ ପଙ୍କରେ ଯେତିକି ମାତ୍ରାର ଜୈବିକ ଅଙ୍ଗାର ତଥା ଯେତିକି ପ୍ରକାର ପୋଷକ ପଦାର୍ଥ ଅଛି ଅନ୍ୟ କେଉଁଥିରେ ନାହିଁ। ଏହାପରେ ଗାତ ପ୍ରତି ନିମ୍ବ ପିଡ଼ିଆ 1 କିଲୋରୁ 3 କିଲୋ ପର୍ଯ୍ୟନ୍ତ ପ୍ରୟୋଗ କରନ୍ତୁ, ଯାହାକି ପୋକ ନ ଲାଗିବା ପାଇଁ ସବୁଠାରୁ ଭଲ। ଯଦି ନିମ୍ବ ପିଡ଼ିଆ ପାଇପାରୁନାହାନ୍ତି ଚାଷୀ ଭାଇମାନେ ତେବେ ଇକୋ ଫ୍ରେଣ୍ଡଲି ଦାନାଦାର ଯେପରିକି ଫିପ୍ରୋନିଲ 0.3G କିମ୍ବା କାଟାପ ହାଇଡ୍ରୋକ୍ଲୋରାଇଡ 0.4G କିମ୍ବା କ୍ଲୋରାଣ୍ଟ୍ରିନିପ୍ରଲ 0.4G ଇତ୍ୟାଦିରୁ ଗାତ ପ୍ରତି 15-50 ଗ୍ରାମ ପ୍ରୟୋଗ କରନ୍ତୁ। ଏଥିସହିତ ଗାତରେ ଅଣୁସାର ଏବଂ ଗୌଣ ସାର ଯାହାକି ବଜାରରେ ଜିପମାଇଟ୍ ପ୍ଲସ୍ ନାମରେ ଉପଲବ୍ଧ ଅଛି ସେଥିରୁ ଗାତ ପ୍ରତି 100 ଗ୍ରାମ ପ୍ରୟୋଗ କରନ୍ତୁ ଏବଂ ଇଫ୍କୋ ସାଗରିକା ଯେଉଁ ସିୟୁଇଡି ଏକ୍ସଟ୍ରାକ୍ଟ ବଜାରରେ ଉପଲବ୍ଧ ଅଛି ସେଥିରୁ ଗାତ ପ୍ରତି 100 ଗ୍ରାମ ପ୍ରୟୋଗ କରନ୍ତୁ। ଏହିସବୁ ଖତ ଏବଂ ଦାନାଦାର ସିୟୁଇଡି ଏକ୍ସଟ୍ରାକ୍ଟକୁ ଫାଉଡ଼ା ସାହାଯ୍ୟରେ ଭଲ କରି ମିଶାଇ ଦିଅନ୍ତୁ। ଯେଉଁ ମଝି ଜାଗାଟି ବାହାର କରାଯାଇଛି କିଳା ଦେଇ ସେହି ଜାଗାରେ ଗଛଟିଏ ଲଗାନ୍ତୁ। ଗଛ ଲଗାଇବା ପରେ ଷ୍ଟେକିଂ ଦିଅନ୍ତୁ ବା ଯେଉଁ କିଳାଟି ଅଛି ତା ସହିତ ଗଛକୁ ବାନ୍ଧିଲେ ତେର ଜଲ୍ଦି ଏଷ୍ଟାବ୍ଲିଶ ହୋଇଥାଏ। ଗଛ ଲଗାଇବା ସମୟରେ ଧ୍ୟାନ ଦେବେ ଯେଉଁ ଫଳ ଗଛ ଗୁଡ଼ିକ ଟ୍ୟାପ୍ରୁ ସିଷ୍ଟମ ଥାଏ ବା ମୁଖ୍ୟ ଚେର ଥାଏ ଯେପରିକି ଆମ୍ବ, ପଣସ, ଜାମୁ ଇତ୍ୟାଦି, ପଲିଥିନ୍ ବ୍ୟାଗରେ ଥିବା ଚାରାର ମାଟି ପିଣ୍ଡୁଳାକୁ ଭୂମି ସମାନ୍ତରରେ ରଖନ୍ତୁ। ସେହିପରି ଚାଷୀଭାଇମାନେ ଧ୍ୟାନ ଦେବେ ଫାଇବ୍ରସ୍ ରୁଟ୍ ସିଷ୍ଟମ ବା ଗୁଚ୍ଛ ଚେର ଥିବା ରୋପଣ ଫସଲ ଯେପରିକି ଗୁଆ, ନଡ଼ିଆ ଆଦିକୁ ସଦାବେଳେ ଭୂମି ପତନଠାରୁ 6 ଇଞ୍ଚରୁ ଫୁଟେ ତଳେ ଲଗାଇବା ଆବଶ୍ୟକ, ଅର୍ଥାତ୍ ଗୋଟିଏ ଗାତର 2/3 ମାଟି ଖତ ଭରି ଏବଂ 1/3 ଅଂଶ ଖାଲି ଛାଡ଼ି ଗୁଆ ଏବଂ ନଡ଼ିଆ ଗଛ ଲଗାଇବା ଦ୍ୱାରା ଆଗାମୀ ଦିନରେ ନଡ଼ିଆ ଏବଂ ଗୁଆ ଗଛ ଉପର ଚେରୁଆ ହୁଏ ନାହିଁ, ଚେର ଗଭୀରତାକୁ ଯାଏ ଏବଂ ବନ୍ୟା ବାତ୍ୟା ପବନରେ ଉପୁଡ଼ି ପଡ଼େ ନାହିଁ। ଗୋଟିଏ ଗାତର ଯଦି 3 ଭାଗ ହୋଇଥାଏ ତାହେଲେ 2 ଭାଗରେ ଖତ ସାର ମାଟି ଭରି ଗଛ ଲଗାନ୍ତୁ ଏବଂ 1 ଭାଗ ଛାଡ଼ି ଦିଅନ୍ତୁ ଯେପରି ଗଛ ମୂଳରେ ପାଣି ନ ଜମେ ତାର ବ୍ୟବସ୍ଥା କରନ୍ତୁ। ଚାଷୀଭାଇମାନେ ଫଳ ଚାରାରୁ ପଲିଥିନ୍ କାଟିବା ସମୟରେ ଯେପରି ଚାରାର ମାଟି ପିଣ୍ଡୁଳଟି ଭାଗିବ ନାହିଁ ସେଥିପ୍ରତି ଦୃଷ୍ଟି ଦେବେ। ଯୋଡ଼ କଲମୀ ଚାରା ଗୁଡ଼ିକର ଯୋଡ଼ ସ୍ଥାନ ଯେପରି ଭୂମି ପତନଠାରୁ ଅତି କମ୍ରେ 15-20 ସେଣ୍ଟିମିଟର ଉପରେ ରୁହେ ସେଥିପ୍ରତି ଧ୍ୟାନ ଦେବେ। ଏଥର ଆସନ୍ତୁ ଚାଷୀଭାଇମାନେ ଜଳ ପରିଚାଳନା ବିଷୟରେ ଆଲୋଚନା କରିବା। ଫଳ ଗଛ ଲଗାଇବା ପରେ ଜନ୍ମ ପାଣି ଦେବା ଆବଶ୍ୟକ, ଏଥିସହିତ ପାଣି ଯେପରି ନ ଜମେ ଗଛ ମୂଳରେ ସେଥିପ୍ରତି ନିଶ୍ଚିନ୍ତ ଧ୍ୟାନ ଦେବା ଆବଶ୍ୟକ। ଫଳ ବଗିଚାର ମାଟିର ଜଳ ଧାରଣ କ୍ଷମତାକୁ ନଜରରେ ରଖି ଟେକା ପାଣି ଦେଇ ବତର ରଖିବା ଆବଶ୍ୟକ। ଫଳ ଗଛରେ ସାଧାରଣତଃ ମନ୍ଦା କରି ଟେକା ପାଣି ଦିଅନ୍ତୁ। ଅର୍ଚାର୍ଡରେ ଫ୍ଲଡ୍ ଇରିଗେସନ୍ କରିବା ଉଚିତ ନୁହେଁ କାରଣ ଏହା ଘାସଲତା ରୋଗପୋକକୁ ନିମନ୍ତ୍ରଣ ଦେଇଥାଏ। ସବୁଠାରୁ ଭଲ ଜଳସେଚନ ବ୍ୟବସ୍ଥା ହେଲା ବୁନ୍ଦା ଜଳସେଚନ ପଦ୍ଧତି। ଯଦି ଯେଉଁ ଚାଷୀ ଭାଇମାନେ ଆଗ୍ରହୀ ଅଛନ୍ତି ବୁନ୍ଦା ଜଳସେଚନ ଆପଣାଇବା ପାଇଁ, ଏଥିପାଇଁ କି କେନ୍ଦ୍ର ସରକାର ମିଶନ ଇଣ୍ଟିଗ୍ରେଟେଡ୍ ଡେଭଲପମେଣ୍ଟ ହର୍ଟିକଲଚର ସ୍କିମ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ସହାୟତା ମଧ୍ୟ ପ୍ରଦାନ କରୁଛନ୍ତି। ଏହି ବୁନ୍ଦା ଜଳସେଚନ ପଦ୍ଧତି ଆପଣାଇଲେ 30-40% ଜଳ କମ୍ ଖର୍ଚ୍ଚ ହେବା ସଙ୍ଗେ ସଙ୍ଗେ ଏହି ଜଳସେଚନ ପଦ୍ଧତିରେ ହର୍ଟିଗେସନ୍ ଦ୍ୱାରା ଗଛକୁ ସାର ମଧ୍ୟ ପ୍ରୟୋଗ କରାଯାଇଥାଏ।
ଘାସଲତା ପରିଚାଳନା ପ୍ରାରମ୍ଭିକ ଅବସ୍ଥାରେ ମାସକୁ ଥରେ ଗଛ ମୂଳକୁ କୁଡ଼ାଖୁସା କରି ଘାସଲତା ପରିଚାଳନା କରିବା ଦ୍ୱାରା ଗଛର ବୃଦ୍ଧି ଭଲ ହୋଇଥାଏ ଏବଂ ଘାସଲତାରେ ଏତେ ସମସ୍ୟା ଦେଖାଯାଏ ନାହିଁ। ଏହିଠାରେ ଚାଷୀ ଭାଇମାନଙ୍କୁ

0: କୁ ଧ୍ୟାନ ଦେବା ଉଚିତ। ଯଦି ଶୁଖିଲା ପତ୍ର କିମ୍ବା ନଡା ପକାଉଛନ୍ତି ତା ଆଗରୁ ସେମାନେ ଏଣ୍ଟମ ପାଥୋଜେନିକ ନେମାଟୋଡ ବା ବଜାରରେ ଯୋଉଟା ସୋଲଜର ନାମରେ ଉପଲବ୍ଧ ଅଛି ତାକୁ ଖତ ସହିତ ମିଶାଇକି ମାଟି ଉପରେ ବିଞ୍ଚି ଜୈବିକ ଛାଦୀକରଣ କରନ୍ତୁ, ଯାହାକି ଉଇ ହେବାକୁ ଦିଏ ନାହିଁ। ଚାଷୀ ଭାଇମାନେ ମଧ୍ୟ ପଲିଥିନ ମଞ୍ଚିଂ 100 μ ମୋଟେଇର ସିଟ୍ ବିଛାଇ ମଧ୍ୟ ଘାସଲଟା ପରିଚାଳନା କରିବେ, ଯାହାକି 2-3 ବର୍ଷ ପର୍ଯ୍ୟନ୍ତ ଲାଷ୍ଟିଂ କରିଥାଏ। ଏଥର ଆସନ୍ତୁ ଆଲୋଚନା କରିବା ଫଳ ଗଛ ପ୍ରତିଷ୍ଠା ପରବର୍ତ୍ତୀ ଯତ୍ନ କିପରି ନେବା। ଚାରା ଲଗାଇବା 1 ମାସ ପରେ ମରିଯାଇଥିବା ଗଛ ସ୍ଥାନରେ ଗ୍ୟାପ୍ ଫିଲିଂ କରିଦିଅନ୍ତୁ। ଏହି ସମୟରେ ଗଛ ମୂଳକୁ କୁଡ଼ାଖୁସା କରି ମାଟି ଦିଅନ୍ତୁ। ଯୋଡ଼ ସ୍ଥାନରେ ଲାଗିଥିବା ପଲିଥିନ ଟେପ୍କୁ ନିଶ୍ଚିନ୍ତ ଭାବେ କାଟି ଦିଅନ୍ତୁ, ନଚେତ୍ ଗଛ ବଡ଼ ହେବା ପରେ ଏହି ଯୋଡ଼ ଜାଗାରୁ ଭାଙ୍ଗିଯିବାର ସମ୍ଭାବନା ଥାଏ। ଯଦି ଯୋଡ଼ ଜାଗାର ତଳକୁ ଡାଳ ତଥା ପତ୍ରମୁକୁଳ ବାହାରୁଥାଏ ତେବେ ତାକୁ କାଟି ଦିଅନ୍ତୁ ଏବଂ କପର ଅକ୍ସିକ୍ଲୋରାଇଡ୍ ବ୍ଲୁ କର୍ପର୍ର ଲେପ ଦିଅନ୍ତୁ। ସେହିପରି କଦଳୀ ଗଛ ଲଗାଇଥିବା ଚାଷୀ ଭାଇମାନେ ସକର ମ୍ୟାନେଜମେଣ୍ଟ ଉପରେ ଧ୍ୟାନ ଦିଅନ୍ତୁ। ଫଳ ଗଛ ଲଗାଇବାର 2-4 ମାସ ମଧ୍ୟରେ ଫସଲ ହିସାବରେ ଖାଦ୍ୟ ସାର ପରିଚାଳନା କରନ୍ତୁ। ଏହି ସମୟରେ ଚେର ଏଷ୍ଟାବ୍ଲିସ୍ ହେବା ପରେ ମୁଖ୍ୟ ସାର ଯେପରିକି ଯବକ୍ଷାରଜାନ, ଫସ୍ଫରସ୍ ସାର ଏବଂ ପଟାସ ଜାତୀୟ ସାର ନିଶ୍ଚିନ୍ତ ଭାବେ ପ୍ରୟୋଗ କରନ୍ତୁ। କୁଡ଼ାଖୁସା କରି ଗଛ ମୂଳଠାରୁ 1.5-2 ଫୁଟ ଦୂରତାରେ ମନ୍ଦା କରି ସାର ପ୍ରୟୋଗ କଲେ ଆହୁରି ଭଲ। ବର୍ଷା ଋତୁ ପରେ ବା ଅକ୍ଟୋବର ନଭେମ୍ବର ମାସରେ ଚାଷୀ ଭାଇମାନେ ଛତ୍ର ପରିଚାଳନା ବା କାଣ୍ଟଛାଟ ନିଶ୍ଚିତ ଭାବେ କରନ୍ତୁ। ଏହି କ୍ୟାନୋପି ମ୍ୟାନେଜମେଣ୍ଟ ବା ଛତ୍ର ପରିଚାଳନା ଯେଉଁ ଚାଷୀ ଭାଇମାନେ ଘଞ୍ଚ ବା ସଘନ ଫଳ ବଗିଚା ପ୍ରତିଷ୍ଠା କରିଛନ୍ତି, ଅଲ୍ଟ୍ରା ହାଇଡେନ୍ସିଟି ପ୍ଲାଣ୍ଟିଂ ହେଉ କିମ୍ବା ମିଡୋ ଅର୍ଚାଟ କରିଛନ୍ତି, ସେମାନଙ୍କୁ କ୍ୟାନୋପି ମ୍ୟାନେଜମେଣ୍ଟ କରିବା ଅନିବାର୍ଯ୍ୟ। ଯେଉଁ ଚାଷୀ ଭାଇମାନେ ଅଲ୍ଟ୍ରା ହାଇଡେନ୍ସିଟି ତଥା ହାଇଡେନ୍ସିଟି ପ୍ଲାଣ୍ଟିଂ ପଦ୍ଧତିରେ ଫଳ ବଗିଚା ପ୍ରତିଷ୍ଠା କରିଛନ୍ତି ସେମାନେ ନିଶ୍ଚିନ୍ତ ଭାବେ ପ୍ରାରମ୍ଭିକ ବର୍ଷରେ କ୍ୟାନୋପି ମ୍ୟାନେଜମେଣ୍ଟ କରନ୍ତୁ, ନଚେତ୍ ଫଳ ଗଛ ଦୁର୍ବଳ ହୋଇ ଅମଳ ହ୍ରାସ ପାଇବା ସହିତ ଲାଭ ଜାଗାରେ କ୍ଷତି ହୋଇପାର ସମ୍ଭାବନା ରହିଥାଏ। ପ୍ରିୟ ଚାଷୀ ଭାଇମାନେ, ଆପଣମାନେ ଏହି କୃଷି ଶିକ୍ଷା କାର୍ଯ୍ୟକ୍ରମର ଏହି ଅଧ୍ୟାୟରେ ଫଳ ବଗିଚା ପ୍ରତିଷ୍ଠା ଏବଂ ପରବର୍ତ୍ତୀ ଯତ୍ନ ବିଷୟରେ ଅନେକ କିଛି ଶିଖିଲେ ବୋଲି ମୁଁ ଆଶା କରୁଅଛି। ପରିଶେଷରେ ଜଣେ ଉଦ୍ୟାନ କୃଷିବିତ୍ ଭାବରେ ମୋର ଆପଣମାନଙ୍କୁ ଏହି ଅନୁରୋଧ ରହିବ ଯେ ଆପଣମାନେ ନିଜେ ଫଳ ବଗିଚା ପ୍ରତିଷ୍ଠା କରନ୍ତୁ ଏବଂ ଅନ୍ୟମାନଙ୍କୁ ମଧ୍ୟ ଫଳ ବଗିଚା ପ୍ରତିଷ୍ଠା ପାଇଁ ପ୍ରୋତ୍ସାହିତ କରନ୍ତୁ। ଏହାଦ୍ୱାରା ଆପଣମାନେ ନିଜେ ଲାଭବାନ ହେବା ସହିତ ଆମ ରାଜ୍ୟର ଫଳ ଚାହିଦାକୁ ମେଣ୍ଟାଇବା ସହିତ ଆମ ରାଜ୍ୟକୁ ସ୍ୱାବଲମ୍ବୀ କରିବାରେ ସହାୟତା ପ୍ରଦାନ କରିବେ। ଧନ୍ୟବାଦ।
1: ଶୁଣିଥିଲେ ଆଲୋଚନା ଫଳ ବଗିଚା ପ୍ରତିଷ୍ଠା ଏବଂ ଏହାର ପରବର୍ତ୍ତୀ ଯତ୍ନ ବିଷୟରେ। ବିଶେଷଜ୍ଞ ଡକ୍ଟର ପ୍ରଭଞ୍ଜନ ମିଶ୍ର ଖୁବ୍ ସୁନ୍ଦର, ସରଳ ଏବଂ ବ୍ୟାପକ ଭାବରେ ଏ ବିଷୟରେ କହିଲେ। ଏବେ ସେ ଆମ ପାଇଁ 3 ପ୍ରଶ୍ନ ପଚାରୁଛନ୍ତି, ଟିପି ରଖନ୍ତୁ ଏବଂ ଏହାର ଉତ୍ତର ଆମକୁ ଚିଠି ଲେଖି ଜଣାନ୍ତୁ।
0: ମୋର ଆପଣମାନଙ୍କ ପାଇଁ ପ୍ରଥମ ପ୍ରଶ୍ନ, ବଡ଼ ଫଳ ଗଛର ଗାତର ଆକାର କେତେ ଘନ ଫୁଟ ହେବା ଆବଶ୍ୟକ? ଦ୍ୱିତୀୟ ପ୍ରଶ୍ନଟି ହେଲା, ଫଳ ବଗିଚା ଚିହ୍ନିତ ଜମିରେ ସିଧାସଳଖ ଲମ୍ବପ୍ରସ୍ଥ ପାଇବା ପାଇଁ କେଉଁ ନିୟମଟି ଅବଲମ୍ବନ କରାଯାଏ? ତୃତୀୟ ପ୍ରଶ୍ନ ହେଲା, ଗୁଚ୍ଛ ଚେର ଜାତୀୟ ଗୁଆ ନଡ଼ିଆ ଗଛର ଗାତର କେତେ ଅଂଶ ପୂରଣ କରି ଲଗାଇବା ଦ୍ୱାରା ଗଛ ଉପର ଚେରୁଆ ହୁଏ ନାହିଁ?
1: ଶ୍ରୋତାବନ୍ଧୁ, ଗତ ଆକାଶବାଣୀରୁ କୃଷି ଶିକ୍ଷା କାର୍ଯ୍ୟକ୍ରମରେ ବିଷୟ ଥିଲା ପରିବେଶ ଅନୁକୂଳ କୃଷି। ବିଶେଷଜ୍ଞ ଥିଲେ ଡକ୍ଟର ଦିଲ୍ଲୀପ ରଞ୍ଜନ ଷଡ଼ଙ୍ଗୀ। ଏବେ ସେ ପଚାରିଥିବା ପ୍ରଶ୍ନର ଉତ୍ତର କହୁଛନ୍ତି, ଜାଣି ରଖନ୍ତୁ।
2: ପ୍ରଥମ ପ୍ରଶ୍ନ ଥିଲା, ଜୈବିକ କୀଟନାଶକର ନାମ କ'ଣ? ତାହା ହେଉଛି ନିମ୍ବ ତେଲ ବା ଇଂରାଜୀରେ ନିମ୍ ଅଏଲ ବୋଲି ଆମେ କହିପାରିବା। ଦ୍ୱିତୀୟ ପ୍ରଶ୍ନ ଥିଲା, ସବୁଜ ଗୃହ ଗ୍ୟାସ୍ର ନାମ କ'ଣ? ତାର ଉତ୍ତରଟି ହେଲା କାର୍ବନ ଡାଇଅକ୍ସାଇଡ୍, ନାଇଟ୍ରସ ଅକ୍ସାଇଡ୍ ଏବଂ ବାଷ୍ପକଣା। ତୃତୀୟ ପ୍ରଶ୍ନଟି ଥିଲା, ଡିଏସ୍ଆର୍ ଓ ଏସ୍ଆର୍ଆଇର ପୁରା ନାମ କ'ଣ? ଡିଏସ୍ଆର୍ର ପୁରା ନାମ କହିବା ଯଦି ଡାଇରେକ୍ଟ ସିଡେଡ୍ ରାଇସ୍ ବା ବୁଣା ଧାନ, ଆଉ ଏସ୍ଆର୍ଆଇର ପୁରା ନାମ ହେଉଛି ସିଷ୍ଟମ୍ ଅଫ୍ ରାଇସ୍ ଇଣ୍ଟେନ୍ସିଫିକେସନ୍ ବା ଧାନ ସଘନୀକରଣ ପଦ୍ଧତି।
1: ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମ ସମ୍ପର୍କୀୟ ମତାମତ ଲେଖି ଆମକୁ ଚିଠି ଦେବେ। ଆମର ଠିକଣା ଆକାଶବାଣୀରୁ କୃଷି ଶିକ୍ଷା, କୃଷି ଓ ଗୃହ ପରିଚାଳନା ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନ୍ 753001। ଆଜି ପାଇଁ ରହୁଛୁ, ନମସ୍କାର।
3: ଶୁଣିଲେ ଆକାଶବାଣୀରୁ କୃଷି ଶିକ୍ଷା କାର୍ଯ୍ୟକ୍ରମ।
4: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା

ଏହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନମସ୍କାର, ବର୍ତ୍ତମାନର ମୁଖ୍ୟ ସମ୍ଭାଦ ସହ ମୁଁ ଲହରିକା ପଟ୍ଟନାୟକ। ଶ୍ରୀକ୍ଷେତ୍ର ଆଡ଼ପ ମଣ୍ଡପ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି, ବାହାରିଲା ଆଡ଼ପ ଅବଢ଼ା। ବନକ ଲାଗି ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ନୀତି ପାଇଁ ଆଜି ରାତି 9ଟାରୁ ଆସନ୍ତାକାଲି ମଙ୍ଗଳ ଆଳତୀ ପର୍ଯ୍ୟନ୍ତ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଶ୍ରୀଜୀଉଙ୍କ ରତ୍ନ ଅଳଙ୍କାର ଗଣତି ମଣତି କାର୍ଯ୍ୟ ଆଜି ପାଇଁ ଶେଷ। ଶ୍ରୀବିଗ୍ରହଙ୍କର ଶ୍ରୀଅଙ୍ଗରେ ବ୍ୟବହୃତ ଏବଂ ସ୍ନାନ ପୂର୍ଣ୍ଣିମା ଅବସରରେ ଓଲାଗି ହୋଇଥିବା ଅଳଙ୍କାରଗୁଡ଼ିକର ଗଣତି ମଣତି ହୋଇଥିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା। ମହାପ୍ରଭୁଙ୍କ ନୀତି ବହୁଳତା କାରଣରୁ ମେ ମାସ 23 ତାରିଖରୁ ସ୍ଥଗିତ ରହିଥିଲା ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାରର ଗଣତି କାର୍ଯ୍ୟ। ଉଜ୍ବେକିସ୍ତାନର ରାଜଧାନୀ ତାସ୍କେଣ୍ଟରେ ଅନୁଷ୍ଠିତ 58ତମ ବିଜ୍ଞାନ ଅଲିମ୍ପିଆଡ୍ରେ ଓଡ଼ିଶାର ଦେବଦତ୍ତ ପ୍ରିୟଦର୍ଶୀଙ୍କ ସମେତ 4 ଭାରତୀୟ ଯୁବ ପ୍ରତିଭାଙ୍କୁ ସ୍ୱର୍ଣ୍ଣ ପଦକ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କହିଲେ, ବିଜୟୀ ପ୍ରତିଭାଙ୍କ ପାଇଁ ଦେଶ ଗୌରବାନ୍ୱିତ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମଙ୍ଗଳ ପାଣ୍ଡେଙ୍କ ଜୟନ୍ତୀ ଅବସରରେ ଆଜି ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ଦେଶବାସୀ। 1857 ମସିହା ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମହାନାୟକ ମଙ୍ଗଳ ପାଣ୍ଡେ ଅସୀମ ସାହସ ଓ ଦେଶପ୍ରେମର ପ୍ରତୀକ। ମୟୂରଭଞ୍ଜ ଜିଲ୍ଲା ବାରିପଦାସ୍ଥିତ ତକତପୁରଠାରେ ଆଞ୍ଚଳିକ ସୁଭଦ୍ରା ଶକ୍ତି ବିଜନ ସମ୍ମିଳନୀରେ ଆଜି ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କହିଲେ, ଏହି ସମ୍ମିଳନୀ ମହିଳାଙ୍କ ଆର୍ଥିକ ସ୍ୱାବଲମ୍ଭନ, ନେତୃତ୍ୱ, ବିକାଶ ଓ ସଶକ୍ତିକରଣକୁ ଅଧିକ ଗତିଶୀଳ କରିବ। ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମ୍ରେ ଆଜି ଖେଳାଯିବ ଫିଫା ବିଶ୍ୱକପ୍ ଫାଇନାଲ୍। ପରସ୍କରକୁ ସାମ୍ନା କରିବେ ଆର୍ଜେଣ୍ଟିନା ଓ ସ୍ୱେନ୍। ଭାରତୀୟ ସମୟ ରାତି 12:30ରେ ଖେଳାଯିବ ମ୍ୟାଚ୍। ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା, ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ଭଲପୁର, କେନ୍ଦୁଝର, ମୟୂରଭଞ୍ଜ ଓ ନୂଆପଡ଼ା ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ହରିହରନ୍ ଓ ସାଧନା ସରଗମ୍, ଚଳଚ୍ଚିତ୍ର ଲଭ୍ ୟୁ ହମେସା।

0: ଲଗାଣ ବର୍ଷାରେ ବି ବିଭୋରୁଥିଲା ବଡ଼ଦାଣ୍ଡ। ରଥଯାତ୍ରାରେ ବାହାରୁଥିଲେ ଜଗତର ନାଥ, ପଣ୍ଡା ପଡ଼ିଆରୀ, ଶ୍ରଦ୍ଧାଳୁ, ସେବକ ସବୁରି ସେବାରେ ସମ୍ପନ୍ନ ହୋଇଛି ମହାପ୍ରଭୁଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ରତ୍ନବେଦୀରୁ ବାହାରି ଚର୍ମବେଦୀରେ ବିଜେ କରିଛନ୍ତି ମହାପ୍ରଭୁ। ଭକ୍ତ ଭଗବାନ ଏକାକାର ହେବାର ଏ ମହାଦୃଶ୍ୟ ଦେବମାନବ ସମସ୍ତଙ୍କୁ ବଶୀଭୂତ କରିଛି। ବିଶ୍ୱ କଲ୍ୟାଣ ପାଇଁ ବର୍ଷକରେ ଥରେ ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ନବଦିନାତ୍ମକ ଯାତ୍ରା କରୁଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା, ଶ୍ରୀ ସୁଦର୍ଶନଙ୍କୁ ସାଥିରେ ଧରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବାର ପରମ୍ପରା ଓ ରୀତିନୀତିରେ ମାନବୀୟ ଲୀଳାର ପ୍ରତିଫଳନ ଦେଖିବାକୁ ମିଳିଥାଏ। ରଥଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ ହୁଣ୍ଡି ସମର୍ପଣ ୱେବ୍ ପୋର୍ଟାଲ ଏବଂ ମୋବାଇଲ୍ ଆପ୍ର ଶୁଭାରମ୍ଭ କରିଛନ୍ତି। ପୁରୀ ଶ୍ରୀଜଗନ୍ନାଥ ପ୍ରଶାସନ କାର୍ଯ୍ୟାଳୟଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଏହା ଅତ୍ୟାଧୁନିକ, ସହଜ, ସ୍ୱଚ୍ଛ ଓ ସମୟୋପଯୋଗୀ ବ୍ୟବସ୍ଥା।
1: ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କର ଅନାବିଳ ଆସ୍ଥା ଏବଂ ଭକ୍ତି ପରମ୍ପରାକୁ ସମ୍ମାନ ଦେଇ ଏକ ଅତ୍ୟାଧୁନିକ ଡିଜିଟାଲ ହୁଣ୍ଡି ସମର୍ପଣ ବ୍ୟବସ୍ଥାର ଏହି ପୁରୀ ଶ୍ରୀମନ୍ଦିର ପରିସର ଭିତରେ ହିଁ ତାର ଶୁଭାରମ୍ଭ କରାଯାଇଛି। ଭକ୍ତମାନଙ୍କ ଦ୍ୱାରା ଶ୍ରଦ୍ଧାର ସହ ପ୍ରଦାନ କରାଯାଉଥିବା ଦାନ ଅର୍ଥକୁ ଶ୍ରୀମନ୍ଦିରର ବିକାଶ ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟରେ ଇଏ ବିନିଯୋଗ କରାଯାଇପାରିବ। ଏହା ସହିତ ମଧ୍ୟ ଯେଉଁ ବ୍ୟକ୍ତିବିଶେଷ ବା ବ୍ୟକ୍ତି ସମୂହ ସେମାନେ ସେମାନଙ୍କର କୌଣସି ଉପଲକ୍ଷେ ଅକେଜନ ଉପଲକ୍ଷେ ଜନ୍ମଦିନ ହେଉ, ବିବାହ ବାର୍ଷିକୀ ହେଉ, ବାପା ମାଙ୍କ ଶ୍ରାଦ୍ଧୋତ୍ସବ ହେଉ, ବ୍ରତ ଉତ୍ସବ ଏଭଳି ବିଭିନ୍ନ କାର୍ଯ୍ୟରେ ମଧ୍ୟ ଯେଉଁମାନେ ଏଥିରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କରିପାରିବେ ସେମାନେ ମଧ୍ୟ ଏ କାମରେ ବିଶେଷ କରିକି ଆଗ୍ରହ ପ୍ରକାଶ କରିଥାନ୍ତି ଏବଂ ସେମାନେ ମଧ୍ୟ ଏଭଳି କାର୍ଯ୍ୟରେ ସେମାନେ ତାଙ୍କର ଦାନ ହୁଣ୍ଡି ମାଧ୍ୟମରେ ହ୍ୱାଟ୍ସଆପ୍ ମାଧ୍ୟମରେ କରିପାରିବେ। ଏହି ବ୍ୟବସ୍ଥା ଅଧୀନରେ ଏକ ସ୍ୱତନ୍ତ୍ର ୱେବ୍ ପୋର୍ଟାଲ ମୋବାଇଲ୍ ଆପ୍ର ମଧ୍ୟ ଇଏ ବିକଶିତ କରାଯାଇପାରିଛି। ଏହି ଜରିଆରେ ମୋବାଇଲ୍ ନମ୍ଘର ଓଟିପି ମାଧ୍ୟମରେ ଲଗ୍ଇନ୍ କରି ଏହାକୁ ମଧ୍ୟ ଦାନ କରାଯାଇପାରିବ।
0: ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ବଡ଼ଦାଣ୍ଡରେ ଭକ୍ତଙ୍କ ଗହଳି ଚହଳି ଲାଗି ରହିଛି। ବର୍ଷସାରା ଖାଁ ଖାଁ ରହୁଥିବା ଆଡ଼ପ ମଣ୍ଡପ ଏବେ ଉତ୍ସବ ମୁଖର। ଭକ୍ତ ଓ ଭଗବାନଙ୍କ ଦିବ୍ୟ ମିଳନରେ ସୃଷ୍ଟି ହୋଇଛି ଏକ ନିଆରା ଭକ୍ତିମୟ ପରିବେଶ। ଆଡ଼ପ ବିଜେ ପରେ ଜନ୍ମବେଦୀରେ ଶ୍ରୀଜୀଉମାନଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଶ୍ରୀଗୁଣ୍ଡିଚା ମନ୍ଦିରରେ ସେବନ କରୁଛନ୍ତି ଆଡ଼ପ ଅବଢ଼ା। ଶ୍ରୀଜୀଉମାନଙ୍କୁ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ପୁରୀ ଗସ୍ତ କରୁଥିବାବେଳେ ସେମାନଙ୍କର ସୁରକ୍ଷିତ ଓ ଶୃଙ୍ଖଳିତ ଦର୍ଶନ ସରକାରଙ୍କ ପ୍ରାଥମିକତା ବୋଲି କହିଛନ୍ତି ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ। ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଟ୍ରାଫିକ୍କୁ ନିୟନ୍ତ୍ରିତ ଢଙ୍ଗରେ ଛଡ଼ାଯାଉଛି। ବିଭିନ୍ନ ସ୍ଥାନରେ ଡାଇଭରସନ୍ ସୃଷ୍ଟି କରାଯାଇ ଭିଡ଼କୁ ନିୟନ୍ତ୍ରଣ କରାଯାଉଛି। ପୁଲିସ୍ ବିଭାଗ ପକ୍ଷରୁ ଦିଆଯାଉଥିବା ପରାମର୍ଶକୁ ଅନୁସରଣ କରିବା ପାଇଁ ଶ୍ରୀ ପ୍ରିୟଦର୍ଶୀ ଶ୍ରଦ୍ଧାଳୁଙ୍କୁ ନିବେଦନ କରିଛନ୍ତି। ମାନବୀୟ ଲୀଳାକ୍ରମେ ରଥଯାତ୍ରାରେ ବାହାରିବା ପୂର୍ବରୁ ଅଣସରରେ ରହିଥିଲେ ବ୍ରହ୍ମାଣ୍ଡ ନାୟକ। ଆଷାଢ଼ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ଅଣସର ଘରେ ପାଳନ କରାଯାଇଥିଲା ଠାକୁରଙ୍କ ଦ୍ୱାଦଶୀ ନୀତି। ଏହା ପୂର୍ବଦିନ ଦଶମୂଳ ମୋଦକ ସେବନ କରିବା ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଥିଲେ। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ସକାଳ ଧୂପ ନୀତି ଶେଷ ହେବା ପରେ ଦ୍ୱାଦଶୀ ଦିନ ମହାପ୍ରଭୁଙ୍କର ରାଜପ୍ରସାଦ ବିଜୟ ନୀତି ଅନୁଷ୍ଠିତ ହୋଇଥିଲା। ଗୁପ୍ତ ସେବା ସମୟରେ ଶ୍ରୀଅଙ୍ଗରୁ ବାହାର କରାଯାଇଥିବା ଚନ୍ଦନ, କରାଳ ଓ ପାଟଡୋରକୁ ରୂପା ଥାଳିରେ ପଟୁଆର ସହ ଦୈତାପତି ସେବକ ଶ୍ରୀନଗରକୁ ନେବା ସହିତ ଗଜପତିଙ୍କୁ ପ୍ରଦାନ କରିଥିଲେ। ରାଜପ୍ରସାଦ ପକ୍ଷରୁ ଗଜପତିଙ୍କ

0: ସ୍ପର୍ଶ ହୋଇଥିବା ଶାଢ଼ୀମାନ ଦୈତାପତି ସେବକମାନଙ୍କୁ ପ୍ରଦାନ କରାଯାଇଥିଲା। ସେଠାରେ ମହାପ୍ରଭୁଙ୍କ ସୁସ୍ଥତା ସମ୍ପର୍କରେ ଗଜପତିଙ୍କୁ ଦୈତାପତି ସେବକମାନେ ଅବଗତ କରାଇଥିଲେ। ଏହି ନୀତି ସମ୍ପର୍କରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ଆଶୁତୋଷ ପ୍ରସାଦ ମିଶ୍ର କହନ୍ତି,
1: ଦ୍ୱାଦଶୀ ଦିନ ରାଜପ୍ରସାଦ ବିଜେ ହେବ, ଗଜପତି ମହାରାଜାଙ୍କ ପାଖରେ ଖବର ପହଞ୍ଚିବ ମଣିମାଙ୍କ ଶ୍ରୀଅଙ୍ଗରେ ସୁସ୍ଥତା ଆସିଗଲାଣି। ଶ୍ରୀଅଙ୍ଗରେ ସେ ପ୍ରକାରର ପୀଡା ଥିଲା, ଯେଉଁ ବ୍ୟାଧିଗ୍ରସ୍ତ ଶ୍ରୀଅଙ୍ଗ ମ୍ଳାନ ଦିଶୁଥିଲେ ତାହା ଆଉ ନାହିଁ। ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଗଜପତି ମହାରାଜାଙ୍କ ନିକଟକୁ ଦତ୍ତ ମହାପାତ୍ର ଏବଂ ଦୈତାପତି ମହାପାତ୍ରଙ୍କ ପ୍ରତ୍ୟକ୍ଷ ସନ୍ନିଧିରେ ରାଜପ୍ରସାଦ ବିଜୟ ହେବ, ଶ୍ରୀକ୍ଷେତ୍ରରେ ଆନନ୍ଦର ବାତାବରଣ ସୃଷ୍ଟି ହେବ। ଯେତେବେଳେ ଏକାଦଶୀ ଦିନ ମହାପ୍ରଭୁଙ୍କର ସର୍ବାଙ୍ଗ ହଉଥିବ, ଯାହାକୁ ଅଣସର ସର୍ବାଙ୍ଗ ବୋଲି କୁହନ୍ତି, ଯେଉଁଦିନ ମହାପ୍ରଭୁଙ୍କର ଘଟୁଆରୀ ସେବକମାନେ ପ୍ରାୟ 15 କିଲୋରୁ ଉର୍ଦ୍ଧ୍ୱ ଚନ୍ଦନ ଘୋରିକି ନିଜ ହସ୍ତରେ ଯୋଗେଇଥିବେ, ସେଥିରେ ଚୁଆ ଏବଂ ଶ୍ରୀ କର୍ପୂର ଯୁକ୍ତ ହେଇଥିବେ ଏବଂ ସେଥିରେ ମହାପ୍ରଭୁଙ୍କର ଦିବ୍ୟ ଖଳି ଲାଗି ଉତ୍ସବ ଅନୁଷ୍ଠିତ ହଉଥିବ। ଏକାବେଳେ ଦୁଇପଟେ ଚନ୍ଦନ ଲାଗି ହଉଥିବ, ସେପଟେ ଅଣସର ଘରେ ମହାପ୍ରଭୁଙ୍କର ଖଳି ଲାଗି ସହିତ ଚନ୍ଦନ ଲାଗି ଏବଂ ଏପଟେ ପଟିଦିଅଙ୍କ ପାଖରେ ଚନ୍ଦନ ଲାଗି ହଉଥିବ। ଦେଉଳରେ ଆନନ୍ଦର ବାତାବରଣ ସୃଷ୍ଟି ହେବ। 10 ଦିନ ପର୍ଯ୍ୟନ୍ତ ବ୍ୟବହାର କରାଯାଉନଥିବା ତୁଳସୀ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଆଉ ଥରେ ଲାଗି ହେବେ। ସାମନ୍ତେ 10 ଦିନ ପର୍ଯ୍ୟନ୍ତ କେବଳ ଶୁକ୍ଳ ପୁଷ୍ପ ସାଜକୁ ଧାରଣ କରୁଥିବେ ଏବଂ ଏକାଦଶୀ ଦିନ ତୁଳସୀକୁ ମଣ୍ଡି ତୁଳସୀ ରସିଆ ଜଗନ୍ନାଥ ଆହୁରି ସୁନ୍ଦର ଦିଶିବେ। ସେବକଙ୍କ ଭିତରେ ଆନନ୍ଦର ବାତାବରଣ ସୃଷ୍ଟି ହେବ। ଯେଉଁ ଦୁଃଖ ଥିଲା, ଯେଉଁ ତାପ ଥିଲା, ଯେଉଁ ଗ୍ଲାନି ଥିଲା, ତା କ୍ଷଣାର୍ଦ୍ଧ ଭିତରେ ଦୂରୀଭୂତ ହେଇଯିବ। ସମସ୍ତଙ୍କ ଭିତରେ ଗୋଟେ ଅଦ୍ଭୁତ ପ୍ରକାରର ଆନନ୍ଦ ସୃଷ୍ଟି ହେବ ଯେ ମହାପ୍ରଭୁ ସୁସ୍ଥ ହେଲେଣି। ଅଣସର ଘରେ କମ୍ପୁଚ ଜ୍ୱରରେ ଦେହେ ଖଇ ଫୁଟା ତାତି ପଥି ଫଣା ଖାଇ ଫୁଲୁରୀ ଲଗେଇ କେମିତି କଟୁଛି ରାତି, ଭାବିଲେ ଥରୁଛି ଛାତି, ଭଲ ହେଇ କେବେ ରଥକୁ ଆସିବ ଚାହିଁଛି ଓଡ଼ିଆ ଜାତି।
0: ପରେ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଘଣାଲାଗି ନୀତି ଅନୁଷ୍ଠିତ ହୋଇଥିଲା। ଘଣାଲାଗି ପରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଖଳିକୁ ଶୁଦ୍ଧ ସୁଆରଙ୍କ ଘରୁ ଘଣ୍ଟ ଘଣ୍ଟା ଓ ପଟୁଆରରେ ସୂର୍ଯ୍ୟାସ୍ତ ପୂର୍ବରୁ ଶ୍ରୀମନ୍ଦିରକୁ ବିଜେ କରାଯାଇ ଖଳି ଲାଗି ପରେ ମହାପ୍ରଭୁଙ୍କ ଶ୍ରୀମୁଖ ଓତା ପକାଯାଇଥାଏ। ସୁନାକୁଆରୁ ତିନିକର ଜଳ ଶୁଦ୍ଧ ସୁଆରଙ୍କ ଘରେ ବିଜେ ହେବା ସହ ଦିବ୍ୟ ପ୍ରଲେପ ଖଳି ପ୍ରସ୍ତୁତ କରାଯାଇଥିଲା। ଘଣା ଲାଗି ପରେ ସେହି ଖଳିକୁ ଶୁଦ୍ଧ ସୁଆରଙ୍କ ଘରୁ ଶୋଭାଯାତ୍ରାରେ ସୂର୍ଯ୍ୟାସ୍ତ ପୂର୍ବରୁ ଶ୍ରୀମନ୍ଦିରକୁ ବିଜେ କରାଯାଇ ଖଳି ଲାଗି ହୋଇ ମହାପ୍ରଭୁଙ୍କ ଶ୍ରୀମୁଖରେ ଓତା ପଡ଼ିଥିଲା ଏବଂ ଦୈତାପତି ସେବକ ଶ୍ରୀଜୀଉଙ୍କର ଶ୍ରୀପୟର ମୁଦାନୀତି ସମ୍ପନ୍ନ କରିଥିଲେ। ଏହାପରେ ମଙ୍ଗଳବାର ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ ଏବଂ ବୁଧବାର ଶ୍ରୀଜୀଉଙ୍କ ଉଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଘଣ୍ଟ ଛତା ବିଜେ କାହାଳୀ ସହ ପଟୁଆରରେ ତିନି ପୂଜା ପଣ୍ଡା ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ପହଞ୍ଚିବା ସହିତ ସିଂହଦ୍ୱାର ସମ୍ମୁଖକୁ ତିନି ରଥ ଅଣାଯାଇଥିଲା। ରଥଯାତ୍ରାର ଦ୍ୱିତୀୟ ଦିନରେ ବି ରଥଟଣା ହୋଇଥିଲା। ଶ୍ରୀଗୁଣ୍ଡିଚା ନିକଟ ଶରଧାବାଲିରେ ପହଞ୍ଚିବା ସହିତ ରଥ ଉପରେ ପୂର୍ଣ୍ଣାଙ୍ଗ ଦର୍ଶନ ଦେଇଥିଲେ ମହାପ୍ରଭୁ। ଏହା ପରଦିନ ଶ୍ରୀଜୀଉମାନଙ୍କ ଆଡ଼ପ ବିଜେ ନୀତି ଅନୁଷ୍ଠିତ ହୋଇଥିଲା। ଶ୍ରୀଜୀଉମାନଙ୍କୁ ଆଡ଼ପ ମଣ୍ଡପରେ ଦର୍ଶନ ଏବଂ ଆଡ଼ପ ଅବଢ଼ାର ମହତ୍ତ୍ୱ ସମ୍ପର୍କରେ ଜଣାଇ ବିଶିଷ୍ଟ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ସୌମ୍ୟ ରଞ୍ଜନ ପଣ୍ଡା କହିଛନ୍ତି,
2: ନୀଳାଦ୍ରି ଦଶ ବର୍ଷାଣି ଆଡ଼ପ ମଣ୍ଡପେ ଦିନେ ଦିବା ଦର୍ଶନାତ୍ ପୁଣ୍ୟ ରାତ୍ର ଦଶ ଗୁଣାତ୍ ଭବେତ୍। ମହାପ୍ରଭୁଙ୍କର ଆଡ଼ପ ମଣ୍ଡପ ବିଜେର ଦର୍ଶନ ସ୍ୱତନ୍ତ୍ରତା। ନୀଳାଦ୍ରି କନ୍ଦରରେ ଶ୍ରୀମନ୍ଦିରରେ ଦର୍ଶନ କଲେ 10 ବର୍ଷ ଯେଉଁ ଫଳ ପ୍ରାପ୍ତି ହୋଇଥାଏ, ଆଡ଼ପ ମଣ୍ଡପରେ ଗୋଟିଏ ଦିନ ଦର୍ଶନ କଲେ ସେଇ ଫଳ ପ୍ରାପ୍ତି ହୋଇଥାଏ। ସେଥିପାଇଁ ଆଡ଼ପ ମଣ୍ଡପର ଦର୍ଶନର ସ୍ୱତନ୍ତ୍ରତା ଅଛି। ଆଉ ଯେହେତୁ ମହାପ୍ରଭୁ ଏଠି ଦିବ୍ୟ ଲୀଳାକୁ ପରିପ୍ରକାଶ କରନ୍ତି, ମାଙ୍କର ହାତରନ୍ଧା ଖାଆନ୍ତି, ମାଙ୍କର ଦିବ୍ୟତାକୁ ସେଠାରେ ପରିପ୍ରକାଶ କରି ମାଙ୍କର କଥାକୁ ରକ୍ଷା କରିବାକୁ ପାଇଁ ଯାଇଛନ୍ତି, ସେଥିପାଇଁ ମାଙ୍କର ସେଠି ସମ୍ପୂର୍ଣ୍ଣ ଭାବରେ ଦର୍ଶନର ସ୍ୱତନ୍ତ୍ରତା ଥାଏ। ଯେପରି ଭାବରେ ଗୋପପୁର ମଧ୍ୟ ତାକୁ କୁହାଯାଇଥାଏ, ସେଥିପାଇଁ ପ୍ରତ୍ୟକ୍ଷ ଭାବରେ ମହାପ୍ରଭୁ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଓ ସୁଦର୍ଶନଙ୍କର ଏକା ସାଙ୍ଗରେ ମଧ୍ୟ ସେଠି ଦର୍ଶନ ହୋଇଥାଏ। କିନ୍ତୁ ଏପଟେ ଯେତେବେଳେ ଦର୍ଶନ କରିଥାନ୍ତି, ଏଠି ଗୋଟିଏ ପାଖ ଜଗନ୍ନାଥଙ୍କର ଦର୍ଶନ କଲେ ଆର ପାଖକୁ ବଳଭଦ୍ରଙ୍କର ଦର୍ଶନ କରିଥାନ୍ତି, ଗୋଟିଏ ଆଖି ଦର୍ଶନ କରିଥାନ୍ତି, କିନ୍ତୁ ସେଠି ସମ୍ପୂର୍ଣ୍ଣ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କର ଦର୍ଶନ ହୋଇପାରିଥାଏ। ସେଥିପାଇଁ ଏ ଜନ୍ମବେଦୀରେ ସ୍ୱତନ୍ତ୍ରତା ଦର୍ଶନ ରହିଛି, ଯାହାକି କୁହାଯାଇଛି ଅଶ୍ୱମେଧ ସହସ୍ରାଣୀ। ଅଶ୍ୱମେଧ ଯଜ୍ଞର ଫଳପ୍ରାପ୍ତି ହୋଇଥାଏ, ଗୋଟିଏ କନ୍ୟାଦାନର ଫଳପ୍ରାପ୍ତି ହୋଇଥାଏ ମହାପ୍ରଭୁଙ୍କର ଦର୍ଶନରେ। ଆଉ ରହିଲା ଅଭଡ଼ା, ଯୋଉ କୁହାଯାଇଛି ଏକି ମହାପ୍ରଭୁଙ୍କର ଆଡ଼ପ ଅଭଡ଼ା ସବୁ ଭିତରେ ଏଠି ଯେତେବେଳେ ରନ୍ଧା ଯାଇଥାଏ ଯୋଉ ପଦ୍ଧତି ଅନୁସାରେ, ସେଠାରେ ମଧ୍ୟ ସେ ଅନୁସାରେ ପଦ୍ଧତି ଅନୁସାରେ ରନ୍ଧା ଯାଇଥାଏ, କିନ୍ତୁ ଦେଖିବେ ସ୍ୱାଦ ସମ୍ପୂର୍ଣ୍ଣ ଭାବରେ ଅଲଗା ହେଇଯାଇଥାଏ। କାହିଁକିନା ସେଠି ହଉଛନ୍ତି ମାଙ୍କର ହାତ ରନ୍ଧା ମହାପ୍ରଭୁ ଖାଇଥାନ୍ତି। ଗୁଣ୍ଡିଚା ମାଙ୍କର ହାତ ରନ୍ଧା ଭାବରେ ସେଠାରେ ଖାଇଥାନ୍ତି।

0: ସେଠି ଲକ୍ଷ୍ମୀ ସାନ୍ତାଣୀ ବାଡି ଦେଖି ଦିଅନ୍ତି, ରୋଷେଇ କରି ମହାପ୍ରଭୁ ଖାଇଥାନ୍ତି। କିନ୍ତୁ ସେଠି ଗୁଣ୍ଡିଚା ମହାରାଣୀଙ୍କର ଦ୍ଵାରା ପ୍ରସ୍ତୁତ ହୋଇଥିବା ସେଇ ଅବଡ଼ାକୁ, ଯାହାକୁ କୁହାଯାଇଛି ଯଜ୍ଞାନ୍ନ, କାହିଁକି ନା ସେ ସ୍ଥାନଟି ହେଉଛି ଯଜ୍ଞ ସ୍ଥାନ, ସେଥିପାଇଁ ଯଜ୍ଞାନ୍ନ ମଧ୍ୟ କୁହାଯାଇଥାଏ। ସେଥିପାଇଁ ଆଡ଼ପ ଅବଡ଼ାର ସ୍ୱତନ୍ତ୍ରତା ଅଛି। ଆଉ ଆଡ଼ପ ଅବଡ଼ା କୋଟି କୋଟି ବ୍ରାହ୍ମଣଙ୍କର ମଧ୍ୟ ଗୋଟିଏ ଦାନ କଲେ ସେଠି ଗୋଟିଏ ବ୍ରାହ୍ମଣର ଭୋଜନର ଦାନ ପ୍ରାପ୍ତି ହୋଇଥାଏ। କୁହାଯାଇଛି ମେରୁ ସମତୁଲ୍ୟ ଦାନ, ମେରୁ ଭଳି ପର୍ବତକୁ ଦାନ କଲେ ଯୋଉ ସମାନ ଫଳ ପ୍ରାପ୍ତି ହୋଇଥାଏ, ଏଠାରେ ମଧ୍ୟ ସେଇଭଳି ଭାବରେ ଗୋଟିଏ ମହାପ୍ରଭୁ ପ୍ରସାଦ ମଧ୍ୟ ଦାନ କରିଦେଲେ ସେଭଳି ମଧ୍ୟ ଫଳ ପ୍ରାପ୍ତି ହୋଇଥାଏ। ସେଥିପାଇଁ ଆଡ଼ପ ଅବଡ଼ା ଆଡ଼ପ ଦର୍ଶନର ସ୍ୱତନ୍ତ୍ରତା ଅଛି, ସେଥିପାଇଁ ବେଶୀ ଭିଡ଼ ଲାଗିଥାଏ ଏହି ସମୟରେ।
1: ଆସନ୍ତାକାଲି ହେରା ପଞ୍ଚମୀ ତିଥିରେ ଅଭିମାନିନୀ ପତ୍ନୀ ମା ମହାଲକ୍ଷ୍ମୀ ପ୍ରଭୁଙ୍କୁ ସାକ୍ଷାତ କରିବା ପାଇଁ ଆଡ଼ପ ମଣ୍ଡପକୁ ଯାତ୍ରା କରିବେ। ମହାପ୍ରଭୁ ସାଙ୍ଗରେ ନ ଆଣିଥିବା କାରଣରୁ କ୍ରୋଧିତ ହୋଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର କିଛି ଅଂଶ ଭାଙ୍ଗିଦେଇ ହେରାଗୈରୀ ସାହି ବାଟେ ବଡ଼ଦେଉଳକୁ ଫେରିଆସନ୍ତି ମା ମହାଲକ୍ଷ୍ମୀ। ଏହା ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଜଗନ୍ମାତା ମହାଲକ୍ଷ୍ମୀଙ୍କ ମଧ୍ୟରେ ଅନାବିଳ ଦାମ୍ପତ୍ୟ ପ୍ରେମ, ରୋଷ ଏବଂ ଅଭିମାନର ନିଆରା ରୂପ। ଏହିଦିନ ମହାପ୍ରଭୁ ପତ୍ନୀଙ୍କୁ ଦୁଇଦିନ ମଧ୍ୟରେ ବାହୁଡ଼ିବାର ପ୍ରତିଶ୍ରତି ଦେବା ସହିତ ରଥ ଦକ୍ଷିଣ ମୋଡ଼ କରିବାର ନିର୍ଦ୍ଦେଶ ଦେଇଥାନ୍ତି। ହେରା ପଞ୍ଚମୀର ନୀତି ଓ ମହତ୍ତ୍ୱ ସମ୍ପର୍କରେ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାରକ ପଣ୍ଡିତ ପଦ୍ମନାଭ ତ୍ରିପାଠୀ ଶର୍ମା କହନ୍ତି,
2: ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ବିଶେଷ ଭାବରେ ଯାହାକି ହେରା ପଞ୍ଚମୀ ଦିନ ସେ ପାଖରେ ସନ୍ଧ୍ୟା ଧୂପ ଗୁଣ୍ଡିଚା ଘରେ ବସିଥିବ, ଏ ପାଖରେ ମହାଲକ୍ଷ୍ମୀ ମୋହଚୂର୍ଣ୍ଣ ଧରି ତାଙ୍କର ସମସ୍ତ ପଟୁଆର ସହିତ ଯାହାକି ଘଣ୍ଟ ଛତା କାହାଳି ସହିତ ବିମାନରେ ବସି ସ୍ୱତନ୍ତ୍ର ଭାବରେ ଯାଇ ପହଞ୍ଚିଥାନ୍ତି ନନ୍ଦିଘୋଷ ରଥ ପାଖରେ ଗୁଣ୍ଡିଚା ଘର ସାମ୍ନା। ତେଣୁ ସେଠି ଗୁଣ୍ଡିଚା ଘରର ସିଂହଦ୍ୱାରରେ ହେଉଛନ୍ତି ନନ୍ଦିଘୋଷ ରଥ ଥାଏ। ସେଠି ରଥ ପାଖରେ ପହଞ୍ଚିବେ, ସେଠି ଗୋଟେ ସ୍ୱତନ୍ତ୍ର ବିଧିବିଧାନ ରହିଛି। ପତି ମହାପାତ୍ରଙ୍କ ତରଫରୁ ଗୋଟେ ଘଷା ବିଡ଼ିଆ ଦହିପଟି ମଣୁଇ ଏସବୁ ଅନୁଷ୍ଠିତ ହେବ। ତାପରେ ମହାଲକ୍ଷ୍ମୀ ହେଉଛନ୍ତି ଯିଏକି ଗୁଣ୍ଡିଚା ଘରକୁ ଯାଇଥାନ୍ତି। ଗୁଣ୍ଡିଚା ମନ୍ଦିରକୁ ଯେତେବେଳେ ଯାଇ ଗୁଣ୍ଡିଚା ଘରେ ପହଞ୍ଚନ୍ତି, ପ୍ରଭୁଙ୍କର ସେତେବେଳକୁ ଟେରା ପଡିନଥାଏ, ପୂଜା ବସିବାକୁ ବ୍ୟବସ୍ଥା ହେଉଛନ୍ତି ଯାହାକି ଆମର ସନ୍ଧ୍ୟା ଧୂପ ପୂଜା, ଟେରା ପଡିନଥାଏ। ତେଣୁ ଏହି ସମୟରେ ଯେମିତି ପହଞ୍ଚାନ୍ତି ଲକ୍ଷ୍ମୀଙ୍କୁ ଦେଖି ମହାପ୍ରଭୁ ଗୋଟେ ଆଚମ୍ବିତ ହେଇଯାନ୍ତି, ଆଉ କିଛି କହିପାରିବେନି, କାରଣ ଲଜିଆ ଲାଗେ ସେଠି ମହାପ୍ରଭୁ ଅଛନ୍ତି, ଯିଏକି ବଡ଼ ଠାକୁର ବି ଅଛନ୍ତି, ବଡ଼ ଠାକୁରଙ୍କର ପାଖରେ ଯେହେତୁ ଜଗନ୍ନାଥ ମହାପ୍ରଭୁ ସେଠି ସୁଭଦ୍ରା ଦେବୀ ଅଛନ୍ତି, ଆଉ କିଛି କହିପାରିବେନି। ତେଣୁ ଗୋଟେ ମାଳଟେ ମହାପ୍ରଭୁ ହେଉଛନ୍ତି ମହାଲକ୍ଷ୍ମୀଙ୍କୁ ଦେଇଦିଅନ୍ତି, ମାଳଟେ ଦେଇଦେଲେ ଯାହାକି ଯେମିତି ଜଣେ କ୍ରୋଧରେ କିଏ ଆସିଥିବ ବା ଅଭିମାନ ଆସିଥିବ ମାଳ ଖଣ୍ଡେ ପକେଇଦେଲେ ସେ ଶାନ୍ତି ହେଇଯିବ। ସେଇଭଳି ମହାଲକ୍ଷ୍ମୀଙ୍କୁ ଜଗନ୍ନାଥ ମହାପ୍ରଭୁ ଗୋଟିଏ ଆଜ୍ଞା ମାଳଟିଏ ଦେଇଦିଅନ୍ତି, ସେ ମାଳଟି ଯେତେବେଳେ ମହାଲକ୍ଷ୍ମୀ ପାଇଯିବେ ଆଉ କିଛି କହିବେନି, ଖାଲି ଆଖିକି ଆଖି ପଡିଯାଇଥିବ। ଏଇଥିପାଇଁ ତା ନାଁ ହେଉଛି ହେରା ଉତ୍ସବ, ଦେଖିବାକୁ ନେଇକିରି ଏ ଯାତ୍ରା। ତାପରେ ମହାଲକ୍ଷ୍ମୀ ଆଉ ଗୁଣ୍ଡିଚା ମନ୍ଦିରର ସିଂହଦ୍ୱାରରେ ଆସିବେନି, ଯୋଉଦ୍ୱାର କି ଗୁଣ୍ଡିଚା ମନ୍ଦିରର ଆନନ୍ଦ ବଜାର ଦେଇ ନାକଚଣା ଦ୍ୱାର ଦେଇକିରି ବାହାରିବେ। ନାକଚଣା ଦ୍ୱାର ଦେଇ ବାହାରିବା ପରେ ସେଠି ହେଉଛନ୍ତି ତାପରେ ପୁନର୍ବାର ପୁଣି ଯାଇଥାନ୍ତି ରଥ କାଠ ଖଣ୍ଡେ ଭାଙ୍ଗିକିରି ଆସିଥାନ୍ତି। ତେଣୁ ନନ୍ଦିଘୋଷ ରଥର ଇଏ କଥାଟି ମଧ୍ୟ ଭିତରସି ମହାପାତ୍ରଙ୍କ ଦ୍ୱାରା ସମ୍ପାଦିତ ଗୋଟେ ହେଇଥାଏ। ଏବଂ ଯେହେତୁ ରଥ ଭାଙ୍ଗି ଦିଅନ୍ତି ମହାଲକ୍ଷ୍ମୀ, ଆଉ ବଡ଼ଦାଣ୍ଡରେ ଆସିବେନି, ଗଲାବେଳକୁ ବଡ଼ଦାଣ୍ଡରେ ଯାଇଥାନ୍ତି, ଆସିଲା ବେଳକୁ ଆମର ପୁରୀ ସହରରେ ଗୋଟେ ହେରା ଗୋହିରି ସାହି ଅଛି, କାରଣ ପୂର୍ବ କାଳରେ ଗୋଟେ ଗୋହିରି ଥିଲା, ତେଣୁ ସେଥିପାଇଁ ଏ ହେରା ଉତ୍ସବରେ ସେ ଗୋହିରି ଦେଇକି ଆସୁଥିଲେ ବୋଲି ଆଜି ପରବର୍ତ୍ତୀ କାଳରେ ସେ ସାହି ହେଇଗଲାଣି, ତେଣୁ ହେରା ଗୋହିରି ସାହି କୁହାଯାଉଛି। ସେ ହେରା ଗୋହିରି ସାହି ଦେଇ ମହାଲକ୍ଷ୍ମୀ ପ୍ରତ୍ୟାବର୍ତ୍ତନ କରିବେ ଏବଂ ସେଇଦିନ ଠାରୁ ମହାପ୍ରଭୁଙ୍କର ହେଉଛନ୍ତି ତାପର ଦିନ ହେଉଛନ୍ତି ଦକ୍ଷିଣ ମୋଡ଼ ହବ ରଥ, ଆଉ ମହାପ୍ରଭୁ ରହିପାରିବେନି, ଯେହେତୁ ମହାଲକ୍ଷ୍ମୀ ଦେଖିକିରି ଆସିଲେଣି, ତେଣୁ ପ୍ରଭୁ ନିର୍ଦ୍ଦେଶ ଦେଇଦେବେ ଯେ ହେଉଛନ୍ତି ଦାରୁକକୁ ହେଉଛନ୍ତି ତମେ ରଥ ବୁଲା। ତେଣୁ ରଥରେ ସାରଥିମାନେ ଥାଇ ତା ପରଦିନ ରଥ ଦକ୍ଷିଣ ମୋଡ଼ ହବ ଏବଂ ବାହୁଡ଼ା ଦଶମୀରେ ମହାପ୍ରଭୁ ପ୍ରତ୍ୟାବର୍ତ୍ତନ କରିବେ। ତେଣୁ ଏଇ ଯୋଉ ମହାନ ଉତ୍ସବଟିକି ହେରା ପଞ୍ଚମୀ ବୋଲି କୁହାଯାଏ, ଦାମ୍ପତ୍ୟ ଜୀବନର ଗୋଟିଏ ସୁଖ ଦୁଃଖ ଭରା, ତା ଭିତରେ ମାନ ଅଭିମାନ ଭିତରେ ଯେତେବେଳେ ଘରେ ଗୋଟେ କଳି କଜିଆ ଭଲ ମନ୍ଦ ବୋଲି ଯୋଉ କଥା ଥାଏ, ତାକୁ ନେଇ ଗୋଟେ ନିଚ୍ଛକ କଥା ମହାପ୍ରଭୁଙ୍କ ପାଖରେ ଆରୋପିତ କରାଯାଇଛି।
1: ପତି ପତ୍ନୀ ସଂସାର ରଥର ଦୁଇଟି ଚକ, ପରସ୍ପରର ପରିପୂରକ, ତେଣୁ ପତ୍ନୀଙ୍କ ପ୍ରାଧାନ୍ୟକୁ ବି ଗୁରୁତ୍ୱ ଦେଇଛନ୍ତି ମହାପ୍ରଭୁ। ଆଡ଼ପ ମଣ୍ଡପରେ ଲୀଳା ସାରି ବଡ଼ଦେଉଳକୁ ବାହୁଡ଼ିବେ ମଣିମା। ବାଟରେ ମାଉସୀମା ମନ୍ଦିରରୁ ପୋଡ଼ପିଠା ଖାଇବାର ବିଧି ମଧ୍ୟ ରକ୍ଷା କରିବେ। ଅଧରପଣା ଦେଇ ଶାନ୍ତ କରିବେ ଅଶରୀରୀମାନଙ୍କୁ, ଅଭିମାନିନୀ ପତ୍ନୀଙ୍କୁ ଶାନ୍ତ କରିବାର ପ୍ରୟାସ କରିବେ। ନୀଳାଦ୍ରୀ ବିଜେ ପରେ ନୀଳାଦ୍ରୀଶଙ୍କ ଆଗମନରେ ପୁଣି ଉଜ୍ଜଳି ଉଠିବ ନୀଳକନ୍ଦର। ରତ୍ନ ସିଂହାସନରେ ବିଜେ କରିବେ କୋଟି ଓଡ଼ିଆର ପରିଚୟ, କୋଟି କୈବଲ୍ୟନାଥ

ମହାପ୍ରଭୁ ଶ୍ରୀଜଗନ୍ନାଥ, ପୁଣି ଚଞ୍ଚଳ ହୋଇଉଠିବ ବଡ଼ଦେଉଳ। ସମାଚାର ଦର୍ପଣ ଆଜି ପାଇଁ ଏତିକି। ପ୍ରସ୍ତୁତି ଆଞ୍ଚଳିକ ସମ୍ଭାଦ ବିଭାଗ, ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ।

ନୀଳ ସିନ୍ଧୁ ତୀର ନୀଳ ଶୈଳର ଅନନ୍ତ କଳ୍ପବଟ ଶାଖାରୁ ମୁଁ କହୁଛି କାକଭୂଷଣ। କାହିଁ କେତେ ଯୁଗରୁ ମୋର ପ୍ରଭୁ ଅନନ୍ତ କୋଟି ବିଶ୍ୱବ୍ରହ୍ମାଣ୍ଡର ପିତାଙ୍କର ପ୍ରତିଟି ଇଙ୍ଗିତର ମୁଁ ସାକ୍ଷୀ ହୋଇ ରହିଆସିଛି। ଆଗରେ ମୋର ଶ୍ରୀମନ୍ଦିର, ମୋର ପ୍ରିୟ ପରମ ପ୍ରଭୁ ଚତୁର୍ଥ ମୂର୍ତ୍ତିରେ ବିରାଜିତ ରତ୍ନ ସିଂହାସନ ଉପରେ କେତେ ମତ, କେତେ ପଥର, କାହିଁ କେତେ କାହାଣୀ ବାସ୍ତବତାର ରୂପ ନେଇ ଗଢ଼ି ଉଠିଛି। ମୋର ପରମ ସ୍ୱାମୀ ଜଗନ୍ନାଥଙ୍କୁ କେନ୍ଦ୍ର କରି ସବୁର ସାକ୍ଷୀ ଏଇ ବଡ଼ ଦାଣ୍ଡ, ବାଇଶ ପାହାଚ ଆଉ ଆଉ ମୁଁ ନିଜେ କାକଭୂଷଣ। ଯୁଗ ଯୁଗର ଦିବସ ରଚନୀ ମୋ ପାଇଁ ଏକାକାର ହେଇଯାଇଛି। କେବଳ ତାଙ୍କରି କଥା ଶୁଣିବାରେ, କେବଳ ଅସୀମ ପରିତୃପ୍ତି ସେଥିରେ ଥାଏ ବୋଲି ଆସ, ମୋ ସହିତ ଆସ ବଡ଼ ଦାଣ୍ଡକୁ। ଏଇ ସେହି ଅରୁଣ ସ୍ତମ୍ଭ ସମ୍ମୁଖରେ ମୁଖଶାଳା, ବାଇଶ ପାହାଚର ପ୍ରଥମ ପାଦରେ ଠିକ ଦକ୍ଷିଣ ଚାହା କିପରି ଦୁଃଖୀ ଦୁଃଖ ହରି ଆର୍ତ୍ତ ପତିତର ତ୍ରାଣକର୍ତ୍ତା ଭକ୍ତ ବତ୍ସଳ ଦୀନବନ୍ଧୁ ମୋର ପ୍ରିୟ ପରମ ଆବିର୍ଭୂତ ହେଇଛନ୍ତି। ପତିତ ପାବନ ରୂପରେ କେତେ ଇତିହାସର ପୃଷ୍ଠା ଏଇ ଗଜପତି ବଂଶର ଲହୁ ଲୁହ ଯନ୍ତ୍ରଣାର କାହାଣୀରେ ଚର୍ଚ୍ଚରିତ। କେବଳ ତାଙ୍କୁ ହିଁ କେନ୍ଦ୍ର କରି ମୁଁ ଶୁଣିଛି ସେଦିନ ମହାରାଜ ଇନ୍ଦ୍ରଦୁମ୍ନଙ୍କ କଣ୍ଠରେ ସେହି ପରମ ଆପ୍ତ ବାକ୍ୟ, ମୋତେ ନିର୍ବଂଶ କରିଦିଅ ପ୍ରଭୁ, ତୁମକୁ ତୁମର ଶ୍ରୀମନ୍ଦିରକୁ ମୋର ବୋଲି କହିବାକୁ, ଯେପରି ମୋର ବଂଶରେ କେହି ନ ରହେ। ଜୀବନ ପଛେ ନର୍କକୁ ଯାଉ, ଧର୍ମାନ୍ତର ହୁଏ ପଛେ, ହେଲେ ମୋ ପ୍ରଭୁଙ୍କର ମାନ ରହୁ, ଯଶ ବୀର୍ଯ୍ୟ ପ୍ରତିଷ୍ଠିତ ହେଉ ଜପ ଚନ୍ଦ୍ରାକି। ମୋର ପ୍ରିୟ ପରମଙ୍କ ପାଇଁ କେତେ ବଡ଼ ତ୍ୟାଗ, ଆତ୍ମା ମୋର ପରିଚୟ ସେମାନଙ୍କ ପ୍ରତି କୃତଜ୍ଞତାରେ।

0: ଯଦି ବୁଡ଼ିବି ତାଙ୍କୁ ନେଇ, ଯଦି ତରିବି ତାଙ୍କୁ ଆଶ୍ରୟ କରି।
1: ମୋତେ ତାହେଲେ ବିଦାୟ ଦିଅନ୍ତୁ।
0: ତମେ ବି ବିଦାୟ ନେଇଯିବ? ଠିକ ଅଛି, ଗୃହଲକ୍ଷ୍ମୀ ରାଜଲକ୍ଷ୍ମୀ ସମସ୍ତେ ଯାଆନ୍ତୁ। ତୁମେ ମୋତେ ଆବରି ରଖ ପ୍ରଭୁ, ତୁମେ ଯେ ମୋର ସର୍ବସ୍ୱ ପ୍ରଭୁ, ତୁମେ ଯେ ମୋର ସର୍ବସ୍ୱ।
2: ଗଜପତିଙ୍କର ଜୟ ହେଉ।
0: ରାଜଗୁରୁ ଆପଣ
2: ଗଜପତିଙ୍କ ପାଇଁ ସୁସମ୍ବାଦ ଆଉ ଦୁଃସମ୍ବାଦ ଉଭୟ ଆଣିଛି।
0: କୁହନ୍ତୁ ରାଜଗୁରୁ ମହାଶୟ।
2: ପ୍ରଭୁଙ୍କୁ ଶ୍ରୀମନ୍ଦିରରୁ ପହଣ୍ଡି କରି ଗୁପ୍ତଦ୍ୱାର ବାଟେ ଅପସାରଣ କରାସରିଛି। ଚାପ ଚଢ଼ି ପ୍ରଭୁ ବର୍ତ୍ତମାନ ଚିଲିକା ଅଭିମୁଖରେ।
0: ଧନ୍ୟ ରାଜଗୁରୁ, ରାମଚନ୍ଦ୍ର ଦୁର୍ଦ୍ଦିନରେ ଆପଣ ହିଁ ମୋର ପ୍ରଧାନ ଅବଲମ୍ବନ। ପ୍ରଭୁ ମୋର ଜବନର ଦୃଷ୍ଟିର ଅନ୍ତରାଳକୁ ଯାଇଛନ୍ତି, ଏହା ନିଶ୍ଚିତ ଭାବରେ ସୁସମ୍ବାଦ।
2: ଆଉ ଦୁଃସମ୍ବାଦ ହେଲା, ନବାବ ବାହିନୀ କ୍ଷିପ୍ର ଗତିରେ ପିପିଲି ପର୍ଯ୍ୟନ୍ତ ଆଗୁସାର ହେଲେଣି। ବକ୍ସି ବିଶ୍ୱାସଘାତକତା କରିବାରୁ ମୁରାଦ ଖାଁକୁ ସେନାପତି ହେବା ପାଇଁ ମୁଁ ପ୍ରସ୍ତାବ ଦେଉଛି।
0: ଲୋଧୁ ମିଆଁକୁ ମୋର ଦେୱାନ କରିଥିଲା ତକି ଖାଁ, ପେସ୍କିସ୍ ନ ଦେବାରୁ ସେ ଲୋଧୁକୁ ଫେରେଇ ନେଇଛି। ବିଶ୍ୱାସଘାତକ ବକ୍ସି ଜାଗାରେ ମୁରାଦ ଖାଁ ହେବ ସେନାପତି।
2: ଗଜପତି ଖୋର୍ଦ୍ଧାର ବହୁ ପୁରୁଷର ବାସିନ୍ଦା ସେ, ତା ଗାଁର ମୁସଲମାନ ଦଳ ବେହେରା ଦୁର୍ଗାପୂଜା କରେ, ସେ ନିମକ ସଚ୍ଚା ଛାମୁ।
0: ହିନ୍ଦୁ ହେଇଛି ବେଇମାନ, ଆଉ ମୁସଲମାନ ହେଲା ନିମକ ସଚ୍ଚା। ଜବନ ସାଲବେଗର ଠାକୁର ହେ ଜଗନ୍ନାଥ, ରାମଚନ୍ଦ୍ର ଜୀବନରେ ଏ ବିରୋଧାଭାସ କାହିଁକି, କାହିଁକି ପରୀକ୍ଷା ପ୍ରଭୁ?
2: ଗଜପତି ଆପଣଙ୍କ ନିର୍ଦ୍ଦେଶ ପାଇଲେ ମୁରାଦ ଖାଁ ସୈନ୍ୟ ପରିଚାଳନା କରିବ, ଜଗନ୍ନାଥଙ୍କୁ ସୁରକ୍ଷା ଦେଇ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବାର ସମସ୍ତ ଆୟୋଜନ ମୁରାଦ ଖାଁ କରିବ।
0: ଠିକ କହିଛନ୍ତି ରାଜଗୁରୁ, ପିପିଲିର ଯୁଦ୍ଧରେ ରାମଚନ୍ଦ୍ରର ଭାଗ୍ୟ ନିରୂପିତ ହେବ। ମୁରାଦକୁ ନେଇ ଆପଣ ଆଗଭର ହୁଅନ୍ତୁ, ତାଙ୍କରି ଇଚ୍ଛା ପୂରଣ ହେବ। ଘୋର ଜଳରେ ଥାଇ ଗଜରାଜ ତାଙ୍କୁ ଚିନ୍ତା କରିଥିଲା, ବିପତ୍ତିର ଅଥଳ ଜଳରେ ସେହି ଜଗନ୍ନାଥଙ୍କୁ ମୁଁ ସ୍ମରଣ କରୁଛି। ନୀଳାଚଳ ନିବାସ ଆୟ ନିତ୍ୟ ପରମାତ୍ମନେ ବଳଭଦ୍ର ସୁଭଦ୍ରାଭ୍ୟାଂ ଜଗନ୍ନାଥ ଆୟତେ ନମ ଜଗନ୍ନାଥ ଆୟତେ ନମ ଜଗନ୍ନାଥ ଆୟତେ ନମ।
3: ଦେୱାନ ଲୋଧୁ ମିଆଁର ସାଲାମ ଗ୍ରହଣ କରନ୍ତୁ ଗଜପତି।
4: ବର୍ତ୍ତମାନ ତ ତୁମେ ଆଉ ଖୋର୍ଦ୍ଧା ଗଜପତିର ଦେୱାନ ନୁହଁ, ତୁମେ ବର୍ତ୍ତମାନ ରାଜପ୍ରତିନିଧି। ପିପିଲି ଯୁଦ୍ଧରେ ପରାଜିତ ଗଜପତି ଆଜି ବାରବାଟୀ ଦୁର୍ଗରେ ବନ୍ଦୀ। ଯେଉଁଠି ତା ପୂର୍ବପୁରୁଷ ରାଜୁତି କରୁଥିଲେ ସେଠି ଆଜି ସେ ବନ୍ଦୀ। କି ବାର୍ତ୍ତା ନେଇ ଆସିଛ ଲୋଧୁ?
3: ନବାବ ଚାହାନ୍ତି ଆପଣ ପୁଣି ଖୋର୍ଦ୍ଧାର ସାହାନ୍ସା ବନନ୍ତୁ।
4: ଖୋର୍ଦ୍ଧାର ସାହାନ୍ସା?
3: ହଁ।
4: ପରିହାସ କରିବାକୁ ଆସିଛ ଲୋଧୁ ମିଆଁ?
3: ପରିହାସ ନୁହେଁ ଗଜପତି, ନବାବ ଆପଣଙ୍କୁ ଗାଦି ୱାପସ କରିବାକୁ ଚାହାନ୍ତି। ସେ ଚାହାନ୍ତି ମୁଁ ପୁଣି ଆପଣଙ୍କର ଦେୱାନ ବନି ଖୋର୍ଦ୍ଧା ଯାଏ।
4: ଲୋଧୁମିଆ
3: ଆପଣ ତାଙ୍କର ଦୁଶ୍ମନ ନ ହୋଇ ଦୋସ୍ତ ବନନ୍ତୁ।
4: ଦୋସ୍ତ?
3: ହଁ,
4: ଦୋସ୍ତ କି ଖାଙ୍କର ଅତିଥି ହୋଇ ମୁଁ ତ ଏଇ ଅତିଥିଶାଳାରେ ଅଛି ଲୋଧୁମିଆ।
3: ସେ ଆପଣଙ୍କର ଦୋସ୍ତି ଚାହାନ୍ତି, ଆପଣ ମାନି ଯାଆନ୍ତୁ, ସେଥିରେ ଆପଣଙ୍କର ଫାଇଦା ଅଛି। ପିତଳା ପୂଜା ଛାଣନ୍ତୁ, ନିକାଲି ଦିଅନ୍ତୁ ଗୋଟାଏ କାଠର ପ୍ରତିମା ପ୍ରତି ଆପଣଙ୍କର ଖେଲି ମହବତକୁ।
4: ଲୋଧୁମିଆ
3: ଦିନ ଦୁନିଆର ମାଲିକ ଖୋଦା ଭଗବାନଙ୍କୁ ଗୋଟାଏ କାଠ ପ୍ରତିମା ଭିତରେ କ'ଣ ବନ୍ଦୀ କରିପାରିବେ ଗଜପତି? ଯାହାର ରୂପ ନାହିଁ ତାକୁ ରୂପ ଦେବାର କି ଫାଇଦା?
4: ମୋତେ ଉତ୍ତ୍ୟକ୍ତ କର ନା ଲୋଧୁମିଆ, ଠାକୁର ରାଜା ରାମଚନ୍ଦ୍ର ତୁମଠୁ ଧର୍ମ ଶିଖିବ ନାହିଁ।
3: ବିଚାରକୁ ଆସନ୍ତୁ ଜାମ୍ପନା, ଆପଣଙ୍କ ବେଦରେ ମୂର୍ତ୍ତି କାହିଁ, ଉପନିଷଦରେ ଆକାର କାହିଁ, ପିତୁଳା କାହିଁ, ପୂଜା କାହିଁ?
4: ତୁମେ କ'ଣ ବେଦ ପଢ଼ିଛ, ଉପନିଷଦ ଜାଣିଛ?
3: ବେଦ ଆଉ ଉପନିଷଦ କ'ଣ ହିନ୍ଦୁର? ସାରା ଦୁନିଆ ପାଇଁ ଏ ଶାସ୍ତ୍ର ଖୋଦାତାଲଙ୍କ ମେହରବାନୀର ଝଲକ। ତାର ଆରବୀ ଅନୁବାଦକୁ ମୁଁ ପଢ଼ିଛି, ସେଠି ଆପଣଙ୍କର ଜଗନ୍ନାଥ କାହାନ୍ତି, କାହାନ୍ତି ଆପଣଙ୍କ ରାମ ଆଉ କୃଷ୍ଣ?
4: ମୋତେ ବିଭ୍ରାନ୍ତ କର ନା ଲୋଧୁ, ମୁଁ କୋରାନ ପଢ଼ି ନାହିଁ, କେବଳ ଏତିକି ଜାଣେ ତାହା ବିଧର୍ମୀର ଶାସ୍ତ୍ର, ତାକୁ ପଢ଼ିଲେ ମୁଁ ଜାତିଭ୍ରଷ୍ଟ ହେବି।
3: ଅଦ୍ଭୁତ ଆପଣଙ୍କର ଯୁକ୍ତି ଗଜପତି, ଗୋଟାଏ ଧର୍ମଶାସ୍ତ୍ର ପଢ଼ିଲେ ଆପଣ ଜାତିଭ୍ରଷ୍ଟ ହେବେ? ଦେଖୁଛି ଆପଣ ଦୁଇ ଜଣ ମୋ ପାଇଁ ସମାନ, କେହି ଧର୍ମକୁ ବୁଝି ନାହାନ୍ତି।
4: ଲୋଧୁମିଆ ଅସହାୟ ଅବହେଳିତ ଦେଖି ମୋତେ ତୁମେ ପରିହାସ କରିବାକୁ ଆସିଛ?
3: ପରିହାସ ନୁହେଁ ଜାମ୍ପନା, ପରାମର୍ଶ। କୂଟନୀତିର ଆଶ୍ରୟ ନେଇ ପ୍ରଥମେ ଖଲାସ ହେଇଯାଆନ୍ତୁ, ସେ ଆପଣଙ୍କ ପ୍ରତି ବେଇମାନି କରୁଛି, ଆପଣ ମଧ୍ୟ ତା ପ୍ରତି ବେଇମାନି କରନ୍ତୁ।

0: ଜଗନ୍ନାଥଙ୍କ ସେବକ। ଆପଣଙ୍କଠି ଅଛି ଖୋଦାତାଲଙ୍କ ଖୁସ୍ବୁ।
1: ସହଜାତି, ମୋଠି ଖୋଦାତାଲଙ୍କର ଖୁସ୍ବୁ ଅଛି କି ନା ମୁଁ ଜାଣେ ନା, କିନ୍ତୁ ମୋ ପାଇଁ ତୁମେ ଖୋଦାଙ୍କର ଜୀବନ୍ତ ମେହରବାନି।
0: ମୋର ସମୟ ହେଇଗଲାଣି, ଲୋଧୁମିଆଙ୍କ ପାଇଁ ଆପଣଙ୍କୁ ଦର୍ଶନ କରିପାରିଲି।
2: ବୟାନ, କଣ ଗୋଟେ ମାଗିବ ବୋଲି କହୁଥିଲ ପା, ଖୋଲି କରି କହନା।
0: କବୀର ସାହେବ ଯୋଉ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ, ମତେ ଆପଣ ତାଙ୍କୁ ଥରେ ଦର୍ଶନ କରିଦେଇ ପାରିବେ?
1: ନିଜେ ତ ମୁଁ ସେଥିରୁ ବଞ୍ଚିତ ସାହାଜାଦି, ଯଦି ସୁଯୋଗ ଆସେ ମୁଁ ଆପଣଙ୍କ ଇଚ୍ଛା ପୂରଣ କରିବି।
0: ଆପଣଙ୍କ ସାଙ୍ଗରେ କରିବି ତାଙ୍କର ଦର୍ଶନ।
1: ସାହାଜାଦି,
0: ଯବନ ବୋଲି ଘୃଣା କରିବେ ନାହିଁ ତ, ହୀନା ବୋଲି ଠେଲି ଦେବେ ନାହିଁ ତ?
1: ଏ କଣ କହୁଛ ସାହାଜାଦି?
0: ସାହାଜାଦି ନୁହେଁ, ଆପଣଙ୍କର ଜଣେ ବାନ୍ଦି। ପିତାଏ ଚାହାପନା, ଖୋଦାଙ୍କ ଇଚ୍ଛା ଥିଲେ ପୁଣି ଆପଣଙ୍କ ସାକ୍ଷାତ ପାଇବି। ଖୋଦା ହାଫିଜ, ଖୋଦା ହାଫିଜ,
1: ଖୋଦା ହାଫିଜ।
0: ଆସନ୍ତୁ ମିଆଁ ସାହେବ,
2: ଚାଲନ୍ତୁ, ଆପଣଙ୍କୁ ରଖି ଓ ଖୋଜାଙ୍କ ନିକଟରେ ପହଞ୍ଚାଇ ଦିଏ।
1: ଏ ପୁଣି କି ପରୀକ୍ଷା ପ୍ରଭୁ, ଭାଗ୍ୟରେ କି ବିଡ଼ମ୍ବନା। ଅଭିନୟ ବୋଲି ଯାହା ଭାବିଥିଲି ତାହା ଯେ ସତ୍ୟ ହେବାକୁ ଯାଉଛି।
2: ହଁ, କଣ ସ୍ଥିର କଲେ ଜନାବ?
1: ତୁମେ ଏ କଣ କଲ ଲୋଧୁମିଆ?
2: କାହିଁ କଣ ହେଲା ହଜୁର?
1: କାହିଁକି ତୁମେ ତାଙ୍କୁ ଆଣିଲ? ପରିତ୍ୟକ୍ତ ଅବହେଳିତ ରାମଚନ୍ଦ୍ର ଜୀବନକୁ ପଲ୍ଲବିତ କଲ କାହିଁକି? ତାର ଭିତରର ଶୂନ୍ୟତାକୁ ଭରିଦେବାର ଏପରି ବ୍ୟବସ୍ଥା କଲ କାହିଁକି? ଏ ତୁମର ଯୋଜନା ନା ଷଡ଼ଯନ୍ତ୍ର, ଦୋସ୍ତି ନା ବେଇମାନୀ?
2: ହଜୁର ଉତ୍ତେଜିତ।
1: ଉତ୍ତେଜିତ, ଉତ୍ତପ୍ତ ନା ଉନ୍ମାଦିତ ମୁଁ ନିଜେ ବୁଝିପାରୁନି। କହିଥିଲି ମୁଁ ଛଳନା କରିବି, ମୁଁ ଅଭିନୟ କରିବି, କିନ୍ତୁ ଏ କଣ ହେଲା? ଏ ନାରୀର ଆବିର୍ଭାବରେ ସବୁ ଯେପରି ବଦଳି ଯାଇଛି। ହାଫିଜ କାଦର ମୋ ପାଇଁ ଗୋଟିଏ ଆବରଣ ନୁହେଁ, ଏହା ଯେପରି ମୋର ସତ୍ତା। ଏଇ ମହିଅଶୀ ସ୍ନେହମୟୀର ସ୍ପର୍ଶ ପାଇବା ପାଇଁ ମୁଁ ଯେମିତି ଜହନ୍ନମୁଖ ଯିବା ପାଇଁ ପ୍ରସ୍ତୁତ ହୋଇଯାଉଛି, ମିଛି ମିଛିକା ନକଲି ମୁସଲମାନରୁ ମୁଁ ଯେପରି ସଚ୍ଚା ମୁସଲମାନ ବନିଯାଉଛି। ହେ ତୁମେ କଣ କଲ ଦୋସ୍ତ, ହେ ତୁମେ କଣ କଲ, ହେ ତୁମେ କଣ କଲ, କଣ କଲ।

0: ଗଜପତିଙ୍କର ଜୟ ହେଉ।
1: କିଏ ରାଜଗୁରୁ? ଆପଣ ହତଭାଗ୍ୟ ରାମଚନ୍ଦ୍ରର ପ୍ରଣାମ ଗ୍ରହଣ କରନ୍ତୁ।
0: ଲୁଧୁମିଆଙ୍କ ଖବର ପାଇ ମୁଁ ଆସିଛି ଛାମୁ। ଆପଣଙ୍କ ଯିବାର ସବୁ ବନ୍ଦୋବସ୍ତ କରିବା ପାଇଁ ତାଙ୍କ ନିର୍ଦ୍ଦେଶ ଶୁଣିଲି। ଛାମୁ ତାଙ୍କୁ ଖୋର୍ଦ୍ଧାର ଦେୱାନ ପଦରେ ନିଯୁକ୍ତ କରିଛନ୍ତି।
1: ଛାମୁ ବୋଲି ଡାକିବାକୁ ଲଜ୍ଜା ଦିଅନ୍ତୁ ନାହିଁ ରାଜଗୁରୁ। ଆପଣ ଏ ମ୍ଲେଚ୍ଛ ଧମକା ଓ ଅପରାଧୀ କରାନ୍ତୁ ନାହିଁ।
0: ଲୁଧୁମିଆଙ୍କ ଖବର ପାଇ ମୁଁ ବିଶ୍ୱାସ କରିପାରିଲିନି। ଯେଉଁଠି ଗଜପତି ହେଲେ ଶାହାନଶାହ, ଦେୱାନ ହେଲେ ଲୁଧୁମିଆ, ଆଉ ବନ୍ଧୁ ହେଲେ ସ୍ୱୟଂ ନବାବ, ତା ଭିତରେ ଇଏ ଦରିଦ୍ର ବ୍ରାହ୍ମଣ ରାଜଗୁରୁ ରୂପେ ଆଉ ଆବଶ୍ୟକତା ଅଛି ବୋଲି ମୁଁ ବିଶ୍ୱାସ କରିପାରୁନି।
1: ରାଜଗୁରୁ ଆପଣ
0: ଗଜପତି ସିନା ସବୁ ଭୁଲିଗଲେ, ଯବନ ହାତରେ ଧରାଦେଲେ। ମୁଁ କିନ୍ତୁ ଭୁଲିପାରି ନାହିଁ ଛାମୁ, ମୁଁ ଭୁଲିପାରି ନାହିଁ ଗଜପତିଙ୍କୁ। ରାତ୍ରିର ଅନ୍ଧକାର ଭିତରେ ସବୁ ବାଧା ବିଘ୍ନକୁ ବେଖାତିର କରି ସାଙ୍ଗରେ ଓଡ଼ିଆ ଜାତିର ପ୍ରାଣ ସେଇ ତିନି ମୂର୍ତ୍ତିକୁ ଧରି ଭୁଲିଥିଲେ କ୍ଷୁଧା, ତୃଷା, ନିଦ୍ରା ଆଉ ଅବସାଦ।
1: ବନ୍ଦ କରନ୍ତୁ, ବନ୍ଦ କରନ୍ତୁ ରାଜଗୁରୁ, ସେ ଗଜପତି ଆଜି ମରିଯାଇଛି।
0: ଆପଣ କଣ କଲେ, କଣ କଲେ ଗଜପତି? ଛାର ଜୀବନ ପାଇଁ?
1: ଜୀବନ ପାଇଁ ନୁହେଁ ରାଜଗୁରୁ, ଜୀବନନାଥଙ୍କ ପାଇଁ, ଓଡ଼ିଆ ଜାତିର ଆତ୍ମା ପାଇଁ। ନିଜର ଆତ୍ମାକୁ ମୋତେ ବିକ୍ରୟ କରିବାକୁ ପଡ଼ିଲା, କିନ୍ତୁ ସେଥିରେ ବି ମୁଁ ପ୍ରତାରିତ ହେଲି
0: ଗଜପତି।
1: ଜଗନ୍ନାଥଙ୍କର ମାନ ବଦଳରେ ତକି ଖାଁ ଚାହିଁଥିଲା ମୋର ଧର୍ମ, ମାତ୍ର ଆଖି ତାର ଜଗନ୍ନାଥଙ୍କ ଉପରେ। ସେ ମନ୍ଦିର ଭାଙ୍ଗି ମସଜିଦ ତିଆରି କରିବ।
0: ସବୁ ଖବର ମୁଁ ଶ୍ରୀଧରଠାରୁ ପାଇଛି ଗଜପତି।
1: ଶ୍ରୀଧର?

0: ହଁ, ଶ୍ରୀଧର ମୋର ଗୁପ୍ତଚର, ନବାବ ଆଜି ଜଗନ୍ନାଥଙ୍କୁ ଖୋଜି ବୁଲୁଛି ଆଠଗଡ଼ର ଜଙ୍ଗଲ ଭିତରେ। କୁହନ୍ତୁ କୁହନ୍ତୁ ଗଜପତି, ଆପଣ କ'ଣ ତାର ପ୍ରତିରୋଧ କରିପାରିବେ?
1: ହଁ ହଁ, ମୁଁ ପାରିବି। ହଫିଜ କାଦର ଭାବରେ ମୁଁ ଖୋର୍ଦ୍ଧା ଯିବି।
0: ଖୋର୍ଦ୍ଧା ଯିବେ, ସେଠି କାହାର ସାହାଯ୍ୟ ଆଉ ପାଇବେ ଆପଣ? ସେବାୟତମାନେ ଯେ ସମସ୍ତେ ବିଦ୍ରୋହ ଘୋଷଣା କରିଛନ୍ତି।
1: ରାଜଗୁରୁ ଆପଣେ
0: ଯବନ ହୋଇ ମଧ୍ୟ ଆପଣ ଜଗନ୍ନାଥଙ୍କୁ ଛାଡ଼ି ପାରିନାହାନ୍ତି। ଉତ୍କଳ ଜୀବନର ପ୍ରତୀକ ଆପଣ, ଆପଣଙ୍କର ଏହି ଜଗନ୍ନାଥ ମମତା ଓଡ଼ିଆ ଜାତିର ବିଜୟ ତୁର୍ଜନାଦ। କିନ୍ତୁ କିଏ ବୁଝିବ ଆପଣଙ୍କର ଅନ୍ତର? ଏଇ ଜାତି କ'ଣ ବୁଝିବ ଆପଣଙ୍କ ହୃଦୟ?
1: ଆଉ କିଏ ନ ଜାଣୁ, ମୋ ଜଗନ୍ନାଥ ତ ଜାଣିବେ, ତାଙ୍କରି ପାଇଁ ପତ୍ନୀ ପୁତ୍ର ମୋଠାରୁ ସମସ୍ତେ ଦୂରରେ। ତଥାପି ଆପଣ ମୋତେ ପରିତ୍ୟାଗ କରନ୍ତୁ ନାହିଁ ରାଜଗୁରୁ ଆପଣେ। ଆଜିର ଦୁର୍ଦ୍ଦିନରେ ଆପଣ ହିଁ ମୋର ଭରସା। ଆପଣ ମୋ ସାଙ୍ଗରେ ଖୋର୍ଦ୍ଧା ଯିବା ପାଇଁ କଥା ଦିଅନ୍ତୁ।
0: ସବୁ ପଥ ଯେ ରୁଦ୍ଧ ଗଜପତି, ଆଉ ଯିବା କୁଆଡ଼େ? ଆଉ ସ୍ଥାନ କାହିଁ?
1: ସ୍ଥାନ ସେହି ମହାସମୁଦ୍ର, ସ୍ଥଳ ନାହିଁ, ଜଳ ନାହିଁ, ଜୀବନ ନାହିଁ। ପ୍ରଳୟ ପୟୋଧି ଜଳେ ଏକ ବଟପତ୍ର ଉପରେ ସେ ଭାସୁଥିଲେ। ସେହି ମହାବିଷ୍ଣୁ ଜଗନ୍ନାଥ, ଅନନ୍ତ ବଡ଼ ଠାକୁର ଆଉ ଜଗନ୍ନିଦ୍ରା ସୁଭଦ୍ରା ତ୍ରିମୂର୍ତ୍ତିଙ୍କୁ ଲୁଚାଇ ରଖିବି ମଝି ଦରିଆର ଅତଳ ଗର୍ଭରେ।

0: ଦେବ?
1: ହଁ, ବକ୍ସି ମୋ ପାଖକୁ ଖବର ପଠେଇଛନ୍ତି, ତମେ ରାଜି ନ ହେଲେ ପଦ୍ମନାଭ ଦେବ ଗାଦି ପାଇବେ। ସେ ମୁକୁନ୍ଦଦେବଙ୍କ ବଂଶଧର, ସେମାନଙ୍କ ଦାବିକୁ ଉପେକ୍ଷା କରି ମାନସିଂ ତୁମର ବଂଶଧର ରାଜାଙ୍କୁ ଗଜପତି ବୋଲି ସ୍ୱୀକାର କରିଥିଲେ। ପଟିଆ ରାଜା ଯବନର ଭକ୍ତ, ଯବନ ଚାହେଁ ପଦ୍ମନାଭ ଦେବ ସିଂହାସନ ପାଆନ୍ତୁ, କିନ୍ତୁ ତମେ ସିଂହାସନ ପାଅ ବୋଲି ବକ୍ସି ଇଚ୍ଛା କରନ୍ତି।
0: ବକ୍ସିର କଥା କଣ ଭୁଲିଗଲାଣି ମା? ଏଇ ଏଇ ବେଣୁଧର ବକ୍ସି ପିତୃବ୍ୟ ଗୋପୀନାଥ ଦେବଙ୍କୁ ହତ୍ୟା କରିଥିଲେ, ବାବାଙ୍କ ସହିତ ବିଶ୍ୱାସଘାତକତା କରିଥିଲେ ଏଇ ବକ୍ସି। ଆଜି ସେଇ ବକ୍ସି ନିଜର କାର୍ଯ୍ୟ ହାସଲ ପାଇଁ ମତେ ବ୍ୟବହାର କରି ଯଦି ଶେଷ କରିଦିଅନ୍ତି, ତାହେଲେ ସେଦିନ ବୋଧ ହୁଏ ତମ ବ୍ରତ ଉଚ୍ଚାପିତ ହେବ।
2: ସେ ସୁଯୋଗ ମୁଁ ବକ୍ସିକୁ ଦେବି ନାହିଁ କୁମାର।
0: ବାପା,
1: ଆପଣ?
2: ମୁଁ ବକ୍ସିକୁ ହତ୍ୟା କରିଛି।
1: ଆପଣ ଆପଣ ବକ୍ସିଙ୍କୁ ହତ୍ୟା କରିଛନ୍ତି?
2: ହତ୍ୟା ନୁହେଁ ରାଣୀ, ବଳି। ବଳି ବିନା ଭୈରବୀ ଜାଗ୍ରତ ହେବେ କିପରି?
1: ଭୈରବୀଙ୍କୁ ବଳି ଦେବା ପାଇଁ ସାହସ କରିପାରୁଛନ୍ତି ଆପଣ? ଆପଣଙ୍କ ଦ୍ୱାରା ପୂଜିତ ହେବେ ଜନନୀ ବିମଳା।
0: ମା, ତମେ କଣ କହୁଛ?
1: ଚୁପ୍ କର।
0: ବାବାଙ୍କର ଅଧିକାର ରହିଛି, ସବୁ ଦୁଃଖ ଦୁର୍ଦ୍ଦିନ ଭିତରେ ମଧ୍ୟ ଦୀନବନ୍ଧୁଙ୍କର ସମ୍ମାନ ମହତ୍ତ୍ୱ ପାଇଁ ସେ ଅବିରାମ ସଂଗ୍ରାମ କରିପାରିବେ। ଜାତି ଧର୍ମ ନୀତି ପ୍ରତି ଯେ ବିଶ୍ୱାସଘାତକତା କରିବ, ତାକୁ ନିଶ୍ଚିହ୍ନ କରିବାର ଅଧିକାର ଗଜପତିରେ ରହିଛି।
1: ନା, ନାହିଁ, ଗଜପତି ବିଧର୍ମୀ ପତିତ।
2: ରାଣୀ,
0: ମା,
1: ରାଣୀ ରାଣୀ କୋଉ ଅଧିକାରରେ ଆପଣ ମୋତେ ରାଣୀ ବୋଲି ସମ୍ବୋଧନ କରୁଛନ୍ତି?
0: ମା,
1: ମୁଁ ଜଣେ ଧର୍ମାନ୍ତରିତ ମୋଗଲର ରାଣୀ ହେଇପାରେ ନା।
2: ଧର୍ମାନ୍ତରିତ ମୋଗଲ?
1: ହଁ ହଁ, ଧର୍ମାନ୍ତରିତ ମୋଗଲ, ମୋଗଲ ବାଦଶାହର ଉଚ୍ଚିଷ୍ଟ ଅନ୍ନଭୋଗୀ ଅମୀର।
2: ଚୁପ୍ କର ରାଣୀ।
1: ଆପଣ ଧର୍ମତ୍ୟାଗୀ, ଜଗନ୍ନାଥଙ୍କ ପାଖକୁ ଯିବାର ଅଧିକାର ଆପଣଙ୍କର ନାହିଁ। ଶେଷରେ ପୁତ୍ର ଭାଗିରଥିକୁ ଯବନ ବୋଲି ପ୍ରମାଣ କରାଇବାକୁ ଚାହାନ୍ତି ଆପଣ?
2: ରାଣୀ,
1: ଜଗନ୍ନାଥଙ୍କ ଠାରୁ ଦୂରେଇ ଦେବା ପାଇଁ ତାର ଗଜପତି ହେବା ପଥରେ କଣ୍ଟକ ହେବାକୁ ଚାହାନ୍ତି ଆପଣ?
2: ଲଳିତା, ରାତ୍ରିର ଘନ ଅନ୍ଧକାର ଭେଦ କରି ଚୋର ପରି ଛପି ଛପି ପୁରୀର ବାଲିସାହି ଓଆସକୁ ଆସିଥିଲି କଣ ପତ୍ନୀ ଓ ପୁତ୍ରର ସର୍ବନାଶ କରିବା ପାଇଁ?
1: ଆସିବା ଅନାବଶ୍ୟକ, ଆପଣଙ୍କ ଉପସ୍ଥିତି, ଆପଣଙ୍କ ଆତ୍ମପ୍ରକାଶ ହିଁ ଆମର ସର୍ବନାଶର କାରଣ। ଆପଣ ଫେରିଯାଆନ୍ତୁ, ନହେଲେ ଆପଣଙ୍କ ଛଦ୍ମବେଶକୁ ମୁଁ ବାହାରେ ପ୍ରକାଶ କରିଦେବି।
0: ମା, ତମେ ଚୁପ୍ କର, ମା, ଚୁପ୍ କର। ବାବା, ମାଙ୍କର ଯୁକ୍ତିରେ ମୋର ଆଦୌ ସମର୍ଥନ ନାହିଁ। ମୋ ପାଇଁ ଆପଣ ଜଗନ୍ନାଥଙ୍କର ଜାଗ୍ରତ ପ୍ରହରୀ, ଆପଣ ଏ ଜାତିର ଅକୃତୁତ, ମୋତେ ଆପଣଙ୍କର ସହଯାତ୍ରୀ ହେବାର ସୁଯୋଗ ଦିଅନ୍ତୁ ବାବା।
2: ମୋର ସହଯାତ୍ରୀ ତମେ ହେଇପାରିବ ନାହିଁ ବାବା, ମୁଁ ପତିତ ବିଧର୍ମୀ, ମୋହ ମାୟାରେ ନିଜର କୃତକର୍ମ ପାଶରେ ଦେଇ ଏତେ ପଥ ଅତିକ୍ରମ କରି ଆଗେଇ ଆସିଥିଲି। ମୋ ଭୁଲ ମୁଁ ବୁଝିପାରିଛି କୁମାର, ସର୍ବସ୍ୱ ଦେଇ ମୁଁ ଆଜି ସର୍ପହରା। ମୋତେ ଆଉ ଗ୍ରହଣ କରିବ କିଏ? ସ୍ନେହ ସହାନୁଭୂତି ମମତା ଦରଦ ମୋତେ ଦବ ଆଉ କିଏ?
0: ବାପା,
2: ମୋର ନିଶ୍ୱାସ ଯେ ସର୍ପଗ୍ରାସୀ, ମୋର ଉପସ୍ଥିତି ଯେ ସର୍ବନାଶର ବାର୍ତ୍ତାବହ। ମାସୁଛି କୁମାର।
0: ବାପା,
2: ମାସୁଛି।
0: ବାବା, ବାପା, ଏ କଣ କଲ ମା, ତମେ ଏ କଣ କଲ?
1: ସବୁ ତୋର ମଙ୍ଗଳ ପାଇଁ ପୁତ୍ର,
0: ନା
1: ତୋରି ସୁଖ ପାଇଁ?
0: ନା, ଏ ସୁଖ ମୁଁ ଚାହେଁ ନା, ଏ ମଙ୍ଗଳ ମୋର କାମନା ନୁହେଁ, ମୁଁ ତମ ସହିତ ଏକମତ ନୁହେଁ
1: କୁମାର।
0: ଗଜପତିଙ୍କ ନୀତି ଆଦର୍ଶ ତ୍ୟାଗ ମୋର କାମ୍ୟ
1: କୁମାର,
0: ତମ ସ୍ୱାର୍ଥପରତା ନୁହେଁ
1: କୁମାର।
0: ବାବା, ବାବା, ବାବା,
1: କୁମାର, କୁମାର।

0: ସେଦିନ କଂସର ଡରରେ ପ୍ରଭୁ ଥିଲେ ଯମୁନା ଆର ପାରିରେ, ଯବନର ଡରରେ ପ୍ରଭୁ ଆଜି ଚିଲିକା ଭିତରେ। କେତେ ଦିନ ଏପରି ଚାଲିବ, ଏହାର କ'ଣ ଶେଷ ନାହିଁ ରାଜଗୁରୁ? ଆପଣ
1: ଇଚ୍ଛାମୟଙ୍କର ଯାହା ଇଚ୍ଛା।
0: ମନରେ ଦ୍ୱନ୍ଦ୍ୱ ଆସୁଛି ରାଜଗୁରୁ, ଆପଣ ଭାବେ ସାର୍ ଯବନ ତାର କ'ଣ କରିପାରିଥାନ୍ତା? ତାକୁ ସ୍ଥାନାନ୍ତରିତ କରି ମୁଁ କ'ଣ ଅପରାଧ କରିନାହିଁ?
1: ଏକଥା କାହିଁକି ମନରେ ଆଣୁଛନ୍ତି ଛାମୁ?
0: ଶ୍ରୀମନ୍ଦିରର ରତ୍ନବେଦୀ ମୋତେ ମନା ହେଲା ବୋଲି ମୁଁ ତାକୁ ସାଙ୍ଗରେ ନେଇ ବୁଲିଲି ଚିଲିକାରେ। ଏଇ ଟାପୁରେ ତାକୁ ରଖି ମୁଁ କ'ଣ ଠିକ କରିଛି? ସେ ଯେ ଓଡ଼ିଆ ଜାତିର ପ୍ରାଣ, ସେ ଯେ ବିଶ୍ୱ ବ୍ରହ୍ମାଣ୍ଡର ଜୀବନ, ମୁଁ ଯେ ତାକୁ ଲୁଚେଇ ରଖିଛି।
1: ନିଜ ଇଚ୍ଛାରେ ସେ ଲୁଚିଛି ଛାମୁ।
0: ଆଉ କେତେ କାଳ ରାଜଗୁରୁ? ରତ୍ନବେଦୀ ଛାଡ଼ି ବହୁତ ଅଣହେଳା ହେଲାଣି ସେ।
1: ବିପୁଳ ଭୋଜରେ ସେ ଆପଣଙ୍କୁ ଆହ୍ୱାନ କରୁଛି ଗଜପତି।
0: ବିସ୍ତାରିତ ଦୁଇ ଭୋଜର ଅପୂର୍ବ ଆହ୍ୱାନ, ଧରିପାରିଲେ ସେ ନିଶ୍ଚୟ ଧରାଦେବ।
2: ଜୟ ଜଗନ୍ନାଥଙ୍କର! ଜୟ ଜଗନ୍ନାଥଙ୍କର!
3: ଜଗନ୍ନାଥ ଏଥର ମନ୍ଦିର ଫେରିବେ ଛାମୁ, ପଥ ଏବେ ପରିଷ୍କାର, ତକି ଖାଁର ମୃତ୍ୟୁ ହୋଇଛି।
0: ମହାପାତ୍ରେ, ତା ସହିତ ଦ୍ୱେଷ କରି ସେ କ'ଣ ରହିପାରନ୍ତା? ପରିହାସରେ ଜଗନ୍ନାଥଙ୍କୁ ସେ କହିଥିଲା ପାଷାଣ, ହସ୍ତପଦହୀନ, ଅଚଳ ଆଜି ସଚଳ ହୋଇଛି।
3: ସୁଜା ଖାଁଙ୍କ ଜାମାତା ମୁର୍ଶିଦ କୁଲି ଖାଁ ହେଉଛନ୍ତି ନବାବ।
0: ମୁର୍ଶିଦ କୁଲି ଖାଁ ସୁରେୟାର ବାବା? ହେ ଲୀଳାମୟ, ରାମଚନ୍ଦ୍ର ସହ କି ଖେଳାଏ ତୁମର? ତୁମର ଇଚ୍ଛା ପୂର୍ଣ୍ଣ ହେଉ ପ୍ରଭୁ, ତୁମର ଇଚ୍ଛା ପୂର୍ଣ୍ଣ ହେଉ।

0: ମୁଁ ଆପଣଙ୍କୁ କଥା ଦଉଛି ମହାରାଣୀ, ଗଜପତି ମନ୍ଦିର ଭିତରକୁ ଯିବେ ନାହିଁ। ପ୍ରଭୁ ସ୍ୱପ୍ନରେ ନିର୍ଦ୍ଦେଶ ଦେଇଛନ୍ତି, ସେ ପତିତ ପାବନ ହେବେ। ବାଇଶି ପାବତ୍ସର ଆରମ୍ଭରେ ସେ ବସି ରହିବେ ପତିତ ପାବନ ବେଶରେ, ଭକ୍ତ ଗଜପତିଙ୍କୁ ଦର୍ଶନ ଦେବା ପାଇଁ।
1: ସାମାନ୍ୟ ଜବନୀର ମୋହରେ ଯିଏ ଧର୍ମ ଛାଡ଼ିପାରନ୍ତି, ସେ ପୁଣି ଭକ୍ତ ଶିରୋମଣି।
2: ପ୍ରଜା ତ ସେଇଆ କହୁଛନ୍ତି ରାଣୀମା, ଜବନ ରାଣୀ ସୁରେୟା ଏବେ ହିନ୍ଦୁ ହୋଇ ସୂର୍ଯ୍ୟମଣି ହୋଇଛନ୍ତି ରତ୍ନ ବେଦୀରେ ସେ ପ୍ରଭୁଙ୍କୁ ଦେଖିବା ପାଇଁ।
1: ଜବନ ରାଣୀ ଆଉ ଗଜପତି ଯଦି ମନ୍ଦିର ପ୍ରବେଶ କରିବେ, ତେବେ ମୋ ଶବ ଉପରେ ହିଁ ସେ ଯାତ୍ରା ଆରମ୍ଭ ହେବ।
0: ଆପଣ ନହରକୁ ବିଜେ ହୁଅନ୍ତୁ ମହାରାଣୀ, ଗଜପତି ଆଉ ନରାଣୀଙ୍କୁ ନେଇ ମୁଁ କୌଣସି ଅସୁନ୍ଦର ପରିବେଶ କରାଇ ଦେବି ନାହିଁ।

0: ଜୟ ପ୍ରଭୁ ପତିତ ଭବନଙ୍କର, ଜୟ ପ୍ରଭୁ ପତିତ ଭବନଙ୍କର, ଜୟ ପ୍ରଭୁ ପତିତ ଭବନଙ୍କର, ଜୟ ଗଜପତିଙ୍କର, ଜୟ ଗଜପତିଙ୍କର, ଜୟ ଗଜପତିଙ୍କର, ଜୟ ପ୍ରଭୁ ପତିତ ଭବନଙ୍କର, ଜୟ ପ୍ରଭୁ ପତିତ ଭବନଙ୍କର, ଜୟ ପ୍ରଭୁ ପତିତ ଭବନଙ୍କର।
1: ଆସନ୍ତୁ ଆସନ୍ତୁ ଗଜପତି, ଆସନ୍ତୁ ନୂଆ ରାଣୀମା ସୂର୍ଯ୍ୟମଣି ଦେଇ, ଦେଖନ୍ତୁ ଥରେ ଚାହିଁ ଦେଖନ୍ତୁ ପତିତ ପାବନର ମୋହନ ମୂର୍ତ୍ତିକୁ, ପତିତକୁ ଉଦ୍ଧାର ପାଇଁ ଅଭିନବ ନବଘନ ବେଶ। ଆହା କି ଅପୂର୍ବ,
2: କି ଅପୂର୍ବ, କି ଅଦ୍ଭୁତ, କି ଦିବ୍ୟ ଦୁର୍ଲଭ ଦର୍ଶନ। ମୋର ମନେ ହେଉଛି ସତେ ଯେପରି ବହୁ ଜନ୍ମର ସଞ୍ଚିତ

ଜଗନ୍ନାଥ ବେହେରା, ଲଳିତା ମହାଦେଇ, ସନ୍ଧ୍ୟା ମିତ୍ର, ସୁରେୟା ଓ ସୂର୍ଯ୍ୟମଣି ଦେଇ, ତିଳୋତ୍ତମା ଖୁଣ୍ଟିଆ, ରଚନା ରଜତ କୁମାରଙ୍କର, ପ୍ରଯୋଜନା ରମାପଦ ନନ୍ଦ।

ଶୁଣିଲେ ନାଟକ 22-5। ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ରାମଚନ୍ଦ୍ର ଦେବ, ବିନାୟକ ମିଶ୍ର, ତକି ଖାଁ, ଅମରେନ୍ଦ୍ର ଚୌଧୁରୀ, ରାଜଗୁରୁ, ଦୁର୍ଲଭ ଚନ୍ଦ୍ର ସିଂ, ଲୋଧୁ ମିଆଁ, ବିଜୟ କୁମାର ମହାନ୍ତି, ଭାଗୀରଥୀ କୁମାର, ସଂଗ୍ରାମ କୁମାର ମିଶ୍ର, ଫକୀର ସା, ଭୋଳେଶ୍ୱର ପଣ୍ଡା, ବିନୋଦ ବିହାରୀ, ରଞ୍ଜନ କୁମାର ଧଳ, ମହାପାତ୍ର ବୈଦ୍ୟ।

ଓଡ଼ିଶାର ଦେବଦତ୍ତ ପ୍ରିୟଦର୍ଶୀଙ୍କ ସମେତ ଚାରି ଭାରତୀୟ ଯୁବ ପ୍ରତିଭାଙ୍କୁ ସ୍ୱର୍ଣ୍ଣ ପଦକ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟରେ ଥିବା ସ୍ନାତକ ମହାବିଦ୍ୟାଳୟଗୁଡ଼ିକରେ ନାମଲେଖା ଲାଗି ଆସନ୍ତାକାଲି ପ୍ରକାଶ ପାଇବ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା। ମଙ୍ଗଳବାରରୁ ଗୁରୁବାର ପର୍ଯ୍ୟନ୍ତ ନାମ ଲେଖାଇପାରିବେ ଛାତ୍ରଛାତ୍ରୀ। ଆସନ୍ତା 29 ତାରିଖରେ ପ୍ରକାଶ ପାଇବ ତୃତୀୟ ତଥା ଚୂଡ଼ାନ୍ତ ମେଧା ତାଲିକା। ଓମାନର ମସ୍କଟଠାରେ ଆସନ୍ତାକାଲି ଆରମ୍ଭ ହେବ ଏଫ୍ଆଇଏଚ୍ ୟୁଥ୍ ହକି ଏସିଆନ୍ ଚମ୍ପିୟନ୍ସିପ୍। ଆସନ୍ତାକାଲି ଭାରତୀୟ ମହିଳା ଦଳ କାଜାକସ୍ତାନ ଏବଂ ପୁରୁଷ ଦଳ ବାଂଲାଦେଶକୁ ଭେଟିବେ। ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମ୍ରେ ଆଜି ଖେଳାଯିବ ଫିଫା ବିଶ୍ୱକପ୍ ଫାଇନାଲ୍। ପରସ୍କରକୁ ସାମ୍ନା କରିବେ ଆର୍ଜେଣ୍ଟିନା ଓ ସ୍ୱେନ୍। ଭାରତୀୟ ସମୟ ରାତି 12:30ରେ ଖେଳାଯିବ ମ୍ୟାଚ୍। ଇଂଲଣ୍ଡର ଐତିହାସିକ ଲର୍ଡ଼ସ୍ କ୍ରିକେଟ୍ ଗ୍ରାଉଣ୍ଡରେ ପ୍ରଥମ ଭାରତୀୟ ଭାବେ ଶତକ ହାସଲ କଲେ ରୋହିତ ଶର୍ମା। ଶେଷ ଦିନିକିଆରେ ଭାରତ ସମ୍ମୁଖରେ 388 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଇଂଲଣ୍ଡ। ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ଭଲପୁର, କେନ୍ଦୁଝର, ମୟୂରଭଞ୍ଜ ଓ ନୂଆପଡ଼ା ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା। ଆସନ୍ତା 24 ତାରିଖ ବେଳକୁ ରାଜ୍ୟର ଉତ୍ତର ଭାଗ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗର ସୂଚନା। ମୁଖ୍ୟ ସମ୍ବାଦ ଆଜି ପାଇଁ ଏତିକି। ଶୁଭରାତ୍ରୀ, ନମସ୍କାର।

0: ଆକାଶବାଣୀ କଟକ ସମୟ ରାତି 11:07 ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାରୁ କେତୋଟି ଶ୍ରୀମଦ୍ ଭାଗବତର 101ତମ ଭାଗ ସକାଳ 6:40 ଶ୍ରୀକ୍ଷେତ୍ର ମାଧୁରୀ ସକାଳ 8:30 ଏଥିରେ ଶୁଣିବେ ହେରା ପଞ୍ଚମୀ ସମ୍ପର୍କରେ ଆଲୋଚକ ରବୀନ୍ଦ୍ରନାଥ ପ୍ରତିହାରୀ ସକାଳ 8:45 ବୈଦେହିଶ ବିଳାସର 88ତମ ଭାଗ କାର୍ଯ୍ୟକ୍ରମର ସୂଚନା ସହିତ ଏଠି ଶେଷ କରୁଛୁ ଚଳିତ ଅଧିବେଶନ ଆପଣମାନଙ୍କୁ ପୁଣି ସ୍ୱାଗତ କରିବୁ ଆଗାମୀକାଲି ସକାଳ 5:55 କିନ୍ତୁ ଆମର ଡିଟିଏସ୍ ସେବା ଓ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏୟାର ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ ଜୟ ହିନ୍ଦ
1: ଆକାଶବାଣୀ କଟକ ପ୍ରଚାର କରୁଛୁ ଭକ୍ତି ଗୀତର ବିଶେଷ କାର୍ଯ୍ୟକ୍ରମ ବନ୍ଦନା
2: ନୀଳଚକ୍ରା ଆହା କି ସୁନ୍ଦର ସତେ ଥରେ ନୀଳଚକ୍ରକୁ ଚାହିଁଦେଲେ ଶୂନ୍ୟ ପ୍ରାଣରେ ସଞ୍ଚରି ଯାଏ ଆଶା ଉଦ୍ଦୀପନାର ଢେଉ ମନର ଅସଜଡ଼ ଆତ୍ମବିଶ୍ୱାସ ପୁଣି ଥରେ ସଜାଡ଼ି ହୋଇଯାଏ ନୀଳଚକ୍ର ମନରେ ଆତ୍ମପ୍ରତ୍ୟୟ ଦିଏ ନୀଳଚକ୍ରକୁ ଦୂରରୁ ଦେଖିଲେ ମନ ଆନନ୍ଦରେ ବିହଳିତ ହୋଇଯାଏ ଦୁଇ ଆଖି ଯୋଉଆଡ଼କୁ ବୁଲିଯାଏ ସିଆଡ଼େ ଉଭା ହୁଅନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ

ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥ ହେଉଛନ୍ତି କ୍ଷର ଅକ୍ଷର ବା ବିଦ୍ୟା ଓ ଅବିଦ୍ୟାର ନିୟାମକ। ସେଥିପାଇଁ ସେ ଲୋକଶ୍ରେଷ୍ଠ ପୁରୁଷୋତ୍ତମ। ସେ ଅତୀତ ବର୍ତ୍ତମାନ ଓ ଭବିଷ୍ୟତର ସଂଯୋଗକାରୀ। ତାଙ୍କର ମହିମା ତ୍ରିପୁର ବ୍ୟାପ୍ତ।

ସେ ବିଶ୍ୱପ୍ରେମ, ଶାନ୍ତି, ମୈତ୍ରୀ, ମୁକ୍ତି, ଚେତନା ଓ ଅନନ୍ତ ବ୍ୟାପ୍ତିର ପ୍ରତୀକ। ସେ ଜଗତର ନାଥ ଓ ଅସୀମ ବିଶ୍ୱ ବ୍ରହ୍ମାଣ୍ଡର ନିୟନ୍ତା, ସର୍ବବ୍ୟାପୀ ଓ ସାର୍ବଭୌମ। ସେ ଅରୂପ ପୁଣି ସ୍ୱରୂପ, ସେ ନିର୍ଗୁଣ ପୁଣି ସଗୁଣ। କିଏ କେତେ ରୂପରେ ପ୍ରଭୁ ତୁମକୁ ଦେଖିଛି, କିଏ ଶିବ ରୂପରେ ତ କିଏ ଗଣପତି ଗଜାନନ ରୂପରେ। କେତେବେଳେ ତୁମେ ମର୍ଯ୍ୟାଦା ପୁରୁଷ ପୁରୁଷୋତ୍ତମ ଶ୍ରୀରାମ ତ ପୁଣି କଂସ ନିଷୁଦନ ପ୍ରଭୁ ମଧୁସୂଦନ। କେତେବେଳେ ରୂପ ନେଇଛ ନାରାୟଣ ହୋଇ, ତୁମର ଅନନ୍ତ ସତ୍ତା ପ୍ରଭୁ। ତୁମକୁ କେହି କ'ଣ ନିର୍ଦ୍ଦିଷ୍ଟ ସତ୍ତା, ସୀମା ବା ରୂପବର୍ଗରେ ବାନ୍ଧି ଦେଇପାରେ।

ଜଗନ୍ନାଥ ଶବ୍ଦର ଅର୍ଥ ହେଲା ସେ ଜଗତମୟ, ଜ ଅର୍ଥ ସେ ଅଜନୀ ସମ୍ଭୁତା, ଗ ସେ ସମସ୍ତ ଗଣକୁ ପ୍ରତିନିଧିତ୍ୱ କରନ୍ତି, ନା ସେ ନାନା ରୂପରେ ବିରାଜମାନ, ଥ ଯାହାକୁ ଥରେ ମାତ୍ର ଦର୍ଶନ କଲେ ଏ ଜୀବ ଜୀବନ ଚକ୍ରରୁ ମୁକ୍ତି ପାଇ ମୋକ୍ଷ ପ୍ରାପ୍ତି ହୁଅନ୍ତି।

ପ୍ରଭୁ ଶ୍ରୀ ଜଗନ୍ନାଥ ନିରାକାର ପରମ ବ୍ରହ୍ମ। ସେ କୌଣସି ଆକାର ମଧ୍ୟରେ ସୀମିତ ନୁହନ୍ତି। ନୀଳ ସିନ୍ଧୁ ତଟରେ, ନୀଳ ପର୍ବତରେ, ନୀଳ ଜ୍ୟୋତିରେ ଉଦ୍ଭାସିତ ହୋଇ ସେ ତ୍ରିସୁକ୍ତ ନୀଳବର୍ଣ୍ଣକୁ ଜାଗ୍ରତ କରୁଥିବା ବିଶ୍ୱବନ୍ଦନୀୟ ଠାକୁର, ସେ ଶୂନ୍ୟକୁ ପ୍ରତିପାଦନ କରୁଥିବା ଶୂନ୍ୟ ପୁରୁଷ ପରମ ବ୍ରହ୍ମ ଏବଂ ପୂର୍ଣ୍ଣକୁ ପ୍ରତିପାଦନ କରୁଥିବା ପୂର୍ଣ୍ଣ ବ୍ରହ୍ମ ପୁରୁଷୋତ୍ତମ।

ଭକ୍ତ ତାଙ୍କ ସହ ନିଗୁଢ଼ ସମ୍ପର୍କ ବଳରେ ବାନ୍ଧି ଦେଇପାରେ ଚରମ ଆନନ୍ଦ, ପରମ ପରିତୃପ୍ତି। ସେ କେବେ ଭାବେ ନା ତା ପ୍ରଭୁ ନିରାକାର, ନିର୍ଗୁଣ, ଶୂନ୍ୟ ପୁରୁଷ। ସେ ଚାହେଁ ନା ମୁକ୍ତି, ସେ ଚାହେଁ ପ୍ରଭୁଙ୍କର ଚରଣ ସ୍ପର୍ଶ, ସେ ଚାହେଁ ତାର ଅସୀମ ଭକ୍ତି। ଜୁଡ଼ୁବୁଡ଼ୁ କରିଦେଉ ପ୍ରଭୁଙ୍କୁ ତାର ଅସରନ୍ତି ପ୍ରୀତିରେ, ଭକ୍ତ ଚାହେଁ ବିଶ୍ୱ ହୋଇଯାଉ ଜଗନ୍ନାଥମୟ।

ଜଗତଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି, ଏ ଜଗତ ସତ୍ୟ ନୁହେଁ, ପ୍ରାଣୀ ସମୂହ ସତ୍ୟ ନୁହେଁ, ଏ ଇନ୍ଦ୍ରିୟଗୁଡ଼ିକ ସତ୍ୟ ନୁହେଁ, ଏ ପ୍ରାଣ ସତ୍ୟ ନୁହେଁ, ଏ ଶରୀର ମଧ୍ୟ ସତ୍ୟ ନୁହେଁ। ପରମାତ୍ମା ସ୍ୱରୂପ ବ୍ରହ୍ମ ହିଁ ଏକମାତ୍ର ସତ୍ୟ ଅଟେ।

ନୀଳାଚଳ ନଗ୍ରକୁ ଥରୁଟିଏ ମାତ୍ର କଳ୍ପନା ନେତ୍ରରେ ଚାହିଁବା ହୁଅନ୍ତୁ ଭାବ ଜୁଡ଼ୁବୁଡ଼ୁ ଭକ୍ତମଣ୍ଡଳୀ, ଥରଟିଏ ମାତ୍ର ପଞ୍ଚ କୃଷିରେ ପାଦ ରଖନ୍ତୁ, ବଡ଼ଦାଣ୍ଡର ଆଶିଷ ମଖା ଧୂଳିକୁ ଥରୁଟିଏ ମାତ୍ର ତୁଣ୍ଡରେ ଦିଅନ୍ତୁ। ମାର୍କଣ୍ଡେୟ, ଶ୍ୱେତଗଙ୍ଗା, ଇନ୍ଦ୍ରଦ୍ୟୁମ୍ନ, ନରେନ୍ଦ୍ର ଆଉ ତୀର୍ଥରାଜ ସମୁଦ୍ର ଏ ପଞ୍ଚତୀର୍ଥରେ ମହତୀ ସ୍ନାନ ସାରନ୍ତୁ। ବଡ଼ ଦେଉଳରେ ଫରଫର ଉଡ଼ୁଥିବା ପାତକି ପାତକ ହରା ପତିତ ପାବନ ନେତରେ ଆଖି ପଖାଳନ୍ତୁ। ଜୀବନ ଆଉବାଗେ ହୋଇଯିବ ଆଜ୍ଞାମାନେ, ପରିପୂର୍ଣ୍ଣ ସାର୍ଥକତାର ଅନାହତ ପାଟଣାରେ ପହଞ୍ଚିବାକୁ ଆଉ ବେଶି ବେଳ ଲାଗିବ ନାହିଁ। କ୍ଷେତ୍ର ଯିବାର ସବୁ ଫଳ ମିଳିଯିବ। ଏ କ୍ଷେତ୍ର କ'ଣ ସାଧାରଣ କ୍ଷେତ୍ର? ଏହାପରା ପୁରୁଷୋତ୍ତମ କ୍ଷେତ୍ର। ସ୍ୱୟଂ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଯେ ଲୋକମାନଙ୍କ ବିଚାରରେ ଆଉ ବେଦର ମାନ୍ୟତାରେ ପୁରୁଷୋତ୍ତମ ନାମରେ ପରିଚିତ, ସେଇ ଏ କ୍ଷେତ୍ରର ଅଧିଷ୍ଠାତା ଦେବତା। ଏ କ୍ଷେତ୍ରକୁ ନେଇ କେତେ ଜନଶ୍ରୁତି, କେତେ କିମ୍ବଦନ୍ତୀ, କହି ବସିଲେ ପୋଥାଏ ହେବ। କହିବ ବା କିଏ? କହିବା ପାଇଁ ସାମର୍ଥ୍ୟ ଅଛି ବା କାହାର? କାହିଁ କେଉଁ ପୁରାଣ ଯୁଗର କଥା, ଉଗ୍ର ତପା ମହର୍ଷି କଣ୍ଡୁ କେଜାଣି କାହିଁକି ସେଦିନ ବେଶି ଅବସନ୍ନ ଦିଶୁଥିଲେ। ଯାହାଙ୍କ ତେଜ ଏକଦା ଥିଲା ଆଉଟା ହୋଇଥିବା ସୁନା ପରି ଅତ୍ୟନ୍ତ ଉଜ୍ଜଳ, ସେ କିନ୍ତୁ କେଜାଣି କାହିଁକି ଅତ୍ୟନ୍ତ ଦୁର୍ବଳ ଆଉ ଜୀର୍ଣ୍ଣଶୀର୍ଣ୍ଣ ହୋଇଯାଉଥିଲେ। ଆଶ୍ରମର ଅନ୍ତେବାସୀଗଣ ମହର୍ଷିଙ୍କର ଏ ଭଗ୍ନ ସ୍ୱାସ୍ଥ୍ୟ ନେଇଥିଲେ ଅତ୍ୟନ୍ତ ଚିନ୍ତିତ। ନାନା ଆଡର ନାନା ଚିନ୍ତା ସମସ୍ତଙ୍କ ମନକୁ ଆସୁଥିଲା, ହେଲେ କେହି ଏହାର କୂଳ କିନାରା ପାଉନଥିଲେ। କାହିଁକି ଆପଣ ଏତେ ଦୁର୍ବଳ ଦିଶୁଛନ୍ତି ପରମ ପୂଜ୍ୟ ଗୁରୁଦେବ? ଆଶ୍ରମର ସବୁଠାରୁ ବୟସ୍କ ତଥା ବିନୀତ ଅନ୍ତେବାସୀ ସାହସ ସଞ୍ଚୟ କରି ମହର୍ଷି କଣ୍ଡୁଙ୍କୁ ପ୍ରଶ୍ନ କରୁଥିଲେ, ଶାରୀରିକ ନା ମାନସିକ କେଉଁ ସ୍ତରରେ ଆପଣ ଦୁଃଖୀ ଏବଂ ଏହାର ନିରାକରଣ ପାଇଁ ଆମେ କ'ଣ କରିବୁ? ଦୟାକରି ଉପଦେଶ ଦିଅନ୍ତୁ ଆମକୁ। ପ୍ରିୟ ଶିଷ୍ୟଙ୍କ ଏ ନିବେଦନରେ ମୁହୂର୍ତ୍ତେ ନିରବ ହୋଇଗଲେ ମହର୍ଷି କଣ୍ଡୁ। କଣ୍ଠସ୍ୱରକୁ ଯଥାସମ୍ଭବ କୋମଳ କରି କହିଲେ, ମୁଁ ଅଦ୍ୟାବଧି ଏହାର କାରଣ ଜାଣିପାରି ନାହିଁ ବତ୍ସ, ତାରି ପାଇଁ ତ ମୁଁ ଅନୁସନ୍ଧାନରତ।

ଜ୍ଞାତ ସାରରେ ଏପରି କିଛି ମୁଁ ଅପକର୍ମ କରିନାହିଁ ଯାହା ମୋ ଚିତ୍ତବୃତ୍ତିକୁ ଏପରି ବିଷାଦମୟ କରିବ, ତେବେ କାହିଁକି ମୋର ଏ ସୂଚନା ତା ମୁଁ ନିଜେ ମଧ୍ୟ ଜାଣେ ନା। ବିଫଳତାରେ ସତେ ଯେମିତି ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ପଡ଼ୁଥିଲେ ମହର୍ଷି କଣ୍ଡୁ, ମୋର କ'ଣ ତେବେ ଏ ଅନାକାଂକ୍ଷିତ ଶରୀର ପୀଡ଼ାରୁ ମୁକ୍ତି ନାହିଁ? ନିଜକୁ ନିଜେ ପ୍ରଶ୍ନ କରୁଥିଲେ ସେ, ମାତ୍ର କୌଣସି ଉତ୍ତର ଖୋଜି ପାଉନଥିଲେ। ତୁମେ ତୁମ ଦୁର୍ବଳ ସ୍ୱାସ୍ଥ୍ୟ ପାଇଁ ବହୁ ଚିନ୍ତିତ ନା ବତ୍ସ? ଖୁବ୍ ପାଖରୁ ଏଇ କଥା ତାଙ୍କ ପାଖକୁ ପହଁରି ଆସୁଥିଲା। ବର୍ଷା ଦିନିଆ ଆଞ୍ଜୁଳାଏ କେତକୀ ପଖଳା ଶୀତଳ ପବନ ପରି ସେ ସ୍ୱର ଥିଲା ଖୁବ୍ ପ୍ରୀତିପ୍ରଦ। ତେବେ ଏଠାରେ ତୁମେ ନିଜ ସ୍ୱାସ୍ଥ୍ୟ ଫେରିପାଇବନି ବତ୍ସ, ତୁମକୁ ଦୂର ଦକ୍ଷିଣ ପଥକୁ ଗତି କରିବାକୁ ହେବ। ଶେଷରେ ସମୁଦ୍ରର ତଟଦେଶରେ ଦେଖିବ ଏକ ବାଲୁକାକୀର୍ଣ୍ଣ ନୀଳ ପର୍ବତ, ସେହି ପବିତ୍ର ସ୍ଥଳରେ ତପସ୍ୟା କଲେ ତୁମ ସ୍ୱାସ୍ଥ୍ୟ ଆଗଠାରୁ ଅଧିକ ଆକର୍ଷଣୀୟ ହୋଇ ଉଠିବ। କାଳ ବିଳମ୍ବ ନ କରି ମହର୍ଷି କଣ୍ଡୁ ଦଣ୍ଡ କମଣ୍ଡଳୁ ଧରି ନୀଳାଚଳ ଉଦ୍ଦେଶ୍ୟରେ ଯାତ୍ରା ଆରମ୍ଭ କରିଦେଲେ। ଦୀର୍ଘ ପଥ ଅତିକ୍ରମ ପରେ ଦକ୍ଷିଣ ସମୁଦ୍ର କୂଳରେ ନୀଳ ପର୍ବତ ଦୃଷ୍ଟି ପଥାରୂଢ଼ ହେଲା ତାଙ୍କର। ସେହି ପାବନ କ୍ଷେତ୍ରରେ ଆରମ୍ଭ କଲେ ଦୀର୍ଘକାଳ ତପସ୍ୟା। ଘୋର ତପଶ୍ଚର୍ଯ୍ୟାରେ କ୍ରମେ କ୍ରମେ ଆପଣାକୁ ବିଲୀନ କରିଦେଲେ ସେ। ଧୀରେ ଧୀରେ ତାଙ୍କର ମନରେ ଅପୂର୍ବ ପ୍ରଶାନ୍ତି ପୁରି ଉଠିଲା। ଶିଥିଳିତ ଦୁର୍ବଳ ଅଙ୍ଗ କ୍ରମେ ପରିପୂର୍ଣ୍ଣ ଦିଶିଲା। କ୍ଷେତ୍ରର ଦିବ୍ୟ ମହିମାରେ ଭାବଫୋଳା ଋଷି ବିଭୋର ହୋଇ ଉଠିଲା।

ଶେଷ ହେଲା ଅନୁଚିନ୍ତା। ଉପସ୍ଥାପନ କରିଥିଲେ ତୀର୍ଥାନନ୍ଦ ମିଶ୍ର। ଆକାଶବାଣୀ କଟକ ପ୍ରସାର କରୁଛି ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 99ତମ ଭାଗ।

ବ୍ରହ୍ମାଙ୍କ ଉପଦେଶ କ୍ରମେ ଦକ୍ଷ ବାଜପେୟ ଯଜ୍ଞ କଲେ ଓ ସେଥିରେ ଭୃଗୁ ଋଷି ହେଲେ ପୁରୋହିତ। ଏହି ଯଜ୍ଞକୁ ଶିବଙ୍କ ବ୍ୟତୀତ ସମସ୍ତ ଦେବତାମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସତୀ ଏକଥାରେ ଅତ୍ୟନ୍ତ ଦୁଃଖ ପ୍ରକାଶ କଲେ। ସେ ସ୍ୱାମୀଙ୍କୁ ଯଜ୍ଞ ଦେଖିଯିବାକୁ କହନ୍ତେ ଶିବ କହିଲେ ଯେ ଅବରଣ ହୋଇଯିବା ଠିକ୍ ନୁହେଁ, ଯିଏ ଅସାଧୁ ତାହାର ସ୍ୱଭାବ ଭଲ ନୁହେଁ। ସାଧୁର ଶତ୍ରୁ ମିତ୍ର ନଥାନ୍ତି, ସେ ନିରାପରାଧ, କାରଣ ସେ ଦକ୍ଷଙ୍କ ହୃଦୟରେ ବାସୁଦେବଙ୍କୁ ଦେଖି ତାଙ୍କୁ ସମ୍ମାନ ଜଣାଇଛନ୍ତି। ସତୀଙ୍କୁ ସେ କହିଲେ ଯେ ତାଙ୍କର ପିତାଙ୍କ ଯଜ୍ଞକୁ ଯିବା ଉଚିତ ନୁହେଁ।

ଶେଷ ହେଲା ଅତିବଳି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 99ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଇନ୍ଦ୍ରାଣୀ ମିଶ୍ର, ସାଗରିକା ମହାନ୍ତି, ଶ୍ରୀକାନ୍ତ ଦାସ ଏବଂ ଆସମକୁଲ ବାରିକ। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଂଗୀତ ପରିଚାଳନା ଶାନ୍ତନୁ ମହାପାତ୍ର, ବର୍ଣ୍ଣନା ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।

0: ଆକାଶବାଣୀ କଟକ ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ବାଇଗଣରେ ମଞ୍ଜି ବୁଣିବାର 30 ଦିନ ଭିତରେ ଚାରାଗୁଡ଼ିକ ଲଗାଇବା ପାଇଁ ଉପଯୁକ୍ତ ହୋଇଥାନ୍ତି। ବାଇଗଣ ଚାରା 7-8 ପତ୍ର ହେଲେ ଲଗାନ୍ତୁ। ରୋଗଦାଉରୁ ରକ୍ଷା କରିବା ପାଇଁ ତଳି ଲଗାଇବା ସମୟରେ ତଳିର ଚେରଗୁଡ଼ିକୁ 22 ଦିନ ଗୋଳା ପାଣିରେ 1 ଗ୍ରାମ 1 ଲିଟର ପାଣିରେ 5-10 ମିନିଟ ବୁଡ଼ାଇ ରଖନ୍ତୁ। ଭେଣ୍ଡି ଚାଷ ପାଇଁ ଏକର ପ୍ରତି ଯବକ୍ଷାରଜାନ ସାର 45 କିଲୋଗ୍ରାମ, ପଟାସ ସାର 30 କିଲୋଗ୍ରାମ ଓ ଫସ୍ଫରସ ସାର 30 କିଲୋଗ୍ରାମ ଦରକାର ହୋଇଥାଏ। ମୂଳ ସାର ହିସାବରେ ଯବକ୍ଷାରଜାନ ସାରର 1/3 ସବୁଯାକ ଫସ୍ଫରସ ଓ ଅଧା ପଟାସ ସାର ଦିଅନ୍ତୁ। 20-25 ଦିନ ପରେ 1/3 ଯବକ୍ଷାରଜାନ ଓ 40-50 ଦିନ ପରେ ବାକି ଯବକ୍ଷାରଜାନ ଓ ବାକି ଅଧା ପଟାସ ସାର ଦେଲେ ଭଲ ଅମଳ ମିଳେ। ଭେଣ୍ଡିରେ ଜିଙ୍କର ଅଭାବ ଦେଖାଦେଲେ ମଞ୍ଜି ବୁଣିବାର 30 ଦିନ ପରେ 7-10 ଦିନ ବ୍ୟବଧାନରେ ଜିଙ୍କ ଇଡିଟିଏ 250 ଗ୍ରାମ ପ୍ରତି ଏକରରେ 2 ଥରରେ ସ୍ପ୍ରେ କଲେ ଭଲ କାମ ଦିଏ ଓ ଭଲ ଅମଳ ମଧ୍ୟ ହୋଇଥାଏ। ଏହି ମାସ ହେଉଛି ଆମ୍ବ ଲଗାଇବାର ଉପଯୁକ୍ତ ସମୟ। ବାଇଗଣ ପଲ୍ଲୀ, ତୋଟାପଲ୍ଲୀ, ବମ୍ବେ ଗ୍ରୀନ୍, ସୁବର୍ଣ୍ଣରେଖା, ନୀଲମ, ହିମସାଗର, ଲାଙ୍ଗରି, ଦଶେରୀ, କିଷାନ ଭୋଗ, ଆମ୍ରପଲ୍ଲୀ, ମଲ୍ଲିକା, ରତ୍ନା, ରାମଖେଳ, ରୁମାନି, ସିନ୍ଧୁ, ଆଲଫୋନୋସ ଓ କେଶର ଇତ୍ୟାଦି କିସମ ଲଗାନ୍ତୁ। ଶାଖା ନଥିବା କଲମୀ ଚାରାକୁ 1 ମିଟର ଗାତରେ 10-10 ସେଣ୍ଟିମିଟର ବ୍ୟବଧାନରେ ରୋପଣ କରନ୍ତୁ। ଗଛ ଲଗାଇବା ପୂର୍ବରୁ ଯବକ୍ଷାରଜାନ, ଫସ୍ଫରସ ଓ ପଟାସ ସାରକୁ 80-160 ଗ୍ରାମ ଅନୁପାତରେ 2ଟି ଯୋଡ଼ି ସଢା ଗୋବର ଖତକୁ ଗାତ ପ୍ରତି ପ୍ରୟୋଗ କରନ୍ତୁ। ଏହି ମାସରେ ନଡ଼ିଆ ଚାରା ଲଗାନ୍ତୁ। 12-18 ମାସିଆ ଚାରା ବ୍ୟବହାର କରନ୍ତୁ। ଖତ ଓ ସାର ଲଗାଇବା ପୂର୍ବରୁ ଗାତ ପ୍ରତି ପୋଖରୀ ପଙ୍କ, 3 କିଲୋଗ୍ରାମ ପିଡ଼ିଆ, ଷ୍ଟେରାମିଲ୍ 1 କିଲୋଗ୍ରାମ ଗାତରେ ପ୍ରୟୋଗ କରନ୍ତୁ। ବର୍ତ୍ତମାନ ସମୟରେ ସେବତୀ ଫୁଲ ଲଗାନ୍ତୁ। ହଳଦିଆ ରଙ୍ଗ ପାଇଁ ଚନ୍ଦ୍ରମା, ସୁପର ଜାଇଣ୍ଟ, ଇଭିନିଂ ଷ୍ଟାର, ଧଳା ରଙ୍ଗ ପାଇଁ ବିୟୁଟି, ସ୍ନୋବଲ୍, ଇନୋସେନ୍ସ ଓ ପ୍ରିମିୟର ଲଗାନ୍ତୁ। ଲାଲ ରଙ୍ଗ ପାଇଁ ବ୍ରାଭୋ ଓ ରଷ୍ଟ୍ରିକ୍ ଆଦି କିସମ ଲଗାନ୍ତୁ। ଚେର ହୋଇଥିବା ଗଛ ବା ଖଣ୍ଡ ବା ପୁଆ ବିହନ ଆକାରରେ ଲଗାନ୍ତୁ। ସାଧାରଣତଃ ଧାଡ଼ିକୁ ଧାଡ଼ି 30 ସେଣ୍ଟିମିଟର ଓ ଗଛକୁ ଗଛ 30 ସେଣ୍ଟିମିଟର ବ୍ୟବଧାନ ରଖି ବିହନ ଲଗାନ୍ତୁ। ଶୀଘ୍ର ବଢ଼ୁଥିବା କାର୍ପ ଜାତୀୟ ମାଛ ଯଥା ରୋହି, ଭାକୁର, ମିରିକାଳି 1:4 4:3:3 ଚାଷ କରନ୍ତୁ, ଯାହାଦ୍ୱାରା ଅଧିକ ଲାଭ ମିଳିପାରିବ। ସାଧାରଣତଃ ପୋଖରୀରେ ହେକ୍ଟର ପିଛା 5,000 ଅଙ୍ଗୁଳିକ ଜାଁଳ ଛଡ଼ାଯାଏ। ମାଛମାନଙ୍କୁ ବାଦାମ ପିଡ଼ିଆ ଓ କାଣ୍ଡିଆ କୁଣ୍ଡା ସମାନ ଅନୁପାତରେ ମିଶାଇ ଖାଇବାକୁ ଦିଅନ୍ତୁ। ଛାଡ଼ିବା ଜାଁଳ ଓଜନର ଶତକଡ଼ା 1/5 ଖାଇବାକୁ ଦିଅନ୍ତୁ। ଗୋବର, ୟୁରିଆ ଓ ସୁପରଫସ୍ଫେଟ୍ ପୋଖରୀରେ ଉର୍ବରତା ପାଇଁ ପକାନ୍ତୁ। 1 ଏକର କନ୍ଦମୂଳ ଚାଷ ପାଇଁ 200 ବର୍ଗମିଟର ମୁଖ୍ୟ ତଳିଘେରା କରନ୍ତୁ। 60 ସେଣ୍ଟିମିଟର ବ୍ୟବଧାନରେ ହୁଡ଼ା ଟେକି ପ୍ରଥମ ତଳିଘେରାରୁ ଆଦାୟ ହୋଇଥିବା ଡଙ୍କ 20 ସେଣ୍ଟିମିଟର ବ୍ୟବଧାନରେ ଲଗାନ୍ତୁ। 15 ଦିନ ପରେ ଏକର ପ୍ରତି 12.5 କିଲୋଗ୍ରାମ ଏବଂ 30 ଦିନ ପରେ 12.5 କିଲୋଗ୍ରାମ ୟୁରିଆ ସାର ପ୍ରୟୋଗ କରନ୍ତୁ। 45 ଦିନର ତଳିଘେରାରୁ 20-30 ସେଣ୍ଟିମିଟର ଲମ୍ବର ଡଙ୍କ କନ୍ଦମୂଳ ବିହନ ପାଇଁ ଅମଳ କରନ୍ତୁ।
0: ଶୁଣିଲେ କୃଷି ସୂଚନା।

0: आम परंपरा आम कला संस्कृति आकाशवाणी ही रखिछे साइति।
1: बन्या हेउ बा महाबात्या सबु परिस्थिति रे
2: गारु सहर जाए सबु स्थान रे
1: आबाल वृद्ध बनिता समस्तंक पाई
2: जुआंग ओ सांतालंक ठारु बंडा एवं कोयांक जाए सबुरी भाषारे
1: केवल आकाशवाणी।
3: नाही दिन नाही राती
4: आकाशवाणी कटक आमर स्वास्थ्य आज रही ईसीजी करिबा कौन पाई ए संपर्क कहिसेंती डाक्टर द्विजेश कुमार पंडा।
5: हृत्पिंड शरीरर गोटे मुख्य अंग यार स्पंदन ओ वैद्युतिक आलेख को ईसीजी कहा जाए रोगी को कष्ट न दे यह गोटे आवश्यक परीक्षा हार्ट रो नियमित गति आकार यार कोठरी व्यवस्था विभिन्न औषधर कुप्रभाव इत्यादि जानापी यह प्रारंभिक स्तर में अवश्यंभावी। हार्ट आटाक हेले हृत्पिंडर क्यों स्थानर तंतु नष्ट होइछि यहाद्वारा सठिक जानवे। विलियम इंथोवेन नेदरलैंडर वैज्ञानिक 1901 ईसीजी उद्भावन कले अवदान पर 1924 नोबेल प्राइज मिलता। यह भितर हृदरोग निरूपण पर अनेक आधुनिक जंत्र उपलब्ध तथापि ईसीजी ତାହାର ମାନ୍ୟତା ବଜାୟ ରଖିଛି। ଡାକ୍ତରଖାନାକୁ ଆସୁଥିବା ସବୁ ରୋଗୀଙ୍କର ଇସିଜି ପରୀକ୍ଷା ପାଇଁ ଡାକ୍ତର ପରାମର୍ଶ ଦିଅନ୍ତି ନାହିଁ। ଛାତିରେ ଯନ୍ତ୍ରଣା ଓ ନିଶ୍ୱାସ ନେବାରେ କଷ୍ଟ ନ ହେଲେ ଏହି ପରୀକ୍ଷାର ଆବଶ୍ୟକତା ନଥାଏ। ଇସିଜି କରିବା ପାଇଁ କେତେଗୁଡ଼ିଏ ଲକ୍ଷଣକୁ ନେଇ ନିଷ୍ପତ୍ତି କରାଯାଏ। ସେଗୁଡ଼ିକ ହେଉଛି ଛାତିରେ ଯନ୍ତ୍ରଣା, ଏହା ବାମ ହାତ ଓ ବେକକୁ ସମ୍ପ୍ରସାରିତ ହୁଏ, ଫୁସ୍ଫୁସ୍ରେ ରକ୍ତ ଜମାଟ କିମ୍ବା ଆବଦ୍ଧ ପବନ ପାଇଁ ନିଶ୍ୱାସ ନେବାରେ କଷ୍ଟ ହେଲେ, ମୁଣ୍ଡ ବୁଲାଇ ରୋଗୀ ଅଚେତ ହୋଇଗଲେ, ହୃତ୍ପିଣ୍ଡ ଓ ନାଡ଼ିର ଗତି ପ୍ରଖର ହେଲେ, ବାତ ମାରି ଗୋଡ଼ ହାତ ଛାଟିପିଟି ହେଲେ, ଛାତିରେ ହାର୍ଟର ସ୍ପନ୍ଦନ ଜଣାଗଲେ, ଏହା ସହିତ ନିଶା ଗ୍ରହଣ କରି ଅପରେସନ୍ ହେଉଥିବା ରୋଗୀ ଏବଂ ବିଭିନ୍ନ କାରଣରୁ ସାଂଘାତିକ ରୋଗୀମାନଙ୍କର ଇସିଜି କରିବା ଆବଶ୍ୟକ। ହାର୍ଟର ଗତି ଅତ୍ୟଧିକ ବୃଦ୍ଧି ଘଟିଲେ ବିଭିନ୍ନ ଭାଗରେ ବୈଦ୍ୟୁତିକ ସଞ୍ଚାରଣ ବାଧାପ୍ରାପ୍ତ ହେଲେ ଏହି ପରୀକ୍ଷାର ଆବଶ୍ୟକତା ଥାଏ। ମା ପେଟରେ ଥିବା ଭ୍ରୂଣର ଅବସ୍ଥା ଜାଣିବା ପାଇଁ ଇସିଜି କରାଯାଏ। ଅସ୍ୱାଭାବିକ ଇସିଜିର ଲକ୍ଷଣଗୁଡ଼ିକ ହେଉଛି ହାର୍ଟର କ୍ଷିପ୍ର ଗତି, ରକ୍ତ ପ୍ରବାହ ଅଭାବରୁ ଅକାମୀ ମାଂସପେଶୀ, ରକ୍ତରେ ସୋଡିୟମ୍ ଓ ପଟାସିୟମ୍ର କମ୍ ବେଶୀ ପରିମାଣ, ହାର୍ଟର ଜନ୍ମଗତ ଦୋଷ, ଆକାର ବୃଦ୍ଧି, ଏହାର ଚାରିପାଖରେ ପାଣି ଜମିବା ଓ ମାଂସପେଶୀରେ ପ୍ରଦାହ। ହୃତ୍ପିଣ୍ଡର ଭଲ୍ଭ ଖରାପ ହେଲେ ହାର୍ଟ ଭିତରେ ରକ୍ତ ପ୍ରବାହ ସ୍ୱାଭାବିକ ହୁଏ ନାହିଁ। ହାର୍ଟ ଗୋଟିଏ ପମ୍ପ ସଦୃଶ, ଏହାର ଭଲ୍ଭ ଅକାମୀ ହେଲେ ଶରୀରର ବିଭିନ୍ନ ଅଙ୍ଗକୁ ରକ୍ତ ପ୍ରେରଣ ହୋଇପାରେ ନାହିଁ, ତେଣୁ ସବୁ ଅଙ୍ଗ କାର୍ଯ୍ୟକ୍ଷମ ହୋଇପାରନ୍ତି ନାହିଁ, ରୋଗୀର ମୃତ୍ୟୁ ଅନିବାର୍ଯ୍ୟ ହୋଇପଡ଼େ। ହାର୍ଟର ମାଂସପେଶୀ ସୂକ୍ଷ୍ମ ଧମନୀ ମାଧ୍ୟମରେ ରକ୍ତ, ବିଭିନ୍ନ ପୋଷକ ଓ ଅକ୍ସିଜେନ୍ ପାଆନ୍ତି। ଡାଇବେଟିସ୍, ଉଚ୍ଚ ରକ୍ତଚାପ ଓ ରକ୍ତରେ ଅଧିକ ପରିମାଣରେ କ୍ଷତିକାରକ କୋଲେଷ୍ଟ୍ରଲ୍ ରହିଲେ ହାର୍ଟ ଭିତରେ ଥିବା ସୂକ୍ଷ୍ମ ଧମନୀଗୁଡ଼ିକ ସରୁ ହୋଇଯାଆନ୍ତି, ଅକ୍ସିଜେନ୍ ଓ ପୁଷ୍ଟିସାର ଯଥେଷ୍ଟ ପାଇପାରନ୍ତି ନାହିଁ, ଫଳରେ ହାର୍ଟ ଆଟାକ୍ ହୁଏ। ଏହିସବୁ ନିଦାନଗୁଡ଼ିକ ଇସିଜି ଦ୍ୱାରା ନିରୂପଣ ହୋଇପାରିବ। ବ୍ୟାୟାମ କରିବା ସମୟରେ ହୃତ୍ପିଣ୍ଡର ମାଂସପେଶୀକୁ ଯଥେଷ୍ଟ ପରିମାଣର ରକ୍ତ ସଞ୍ଚାଳନ ହୋଇପାରୁଛି କି ନାହିଁ ଜାଣିବା ପାଇଁ ଇସିଜି କରାଯାଏ। ଜଣେ ହାର୍ଟ ରୋଗୀର ପ୍ରାରମ୍ଭିକ ଅବସ୍ଥାରେ ଏହି ପରୀକ୍ଷା ଦ୍ୱାରା ନିଦାନ ଧରାପଡ଼େ। ଦେହରେ ଇଲେକ୍ଟ୍ରୋଡ୍ ଲଗାଇ ଏହି ପରୀକ୍ଷା କରାଯାଏ, ଏହାଦ୍ୱାରା ଇଲେକ୍ଟ୍ରିକ୍ ସକ୍ ଲାଗେ ନାହିଁ। ହୃତ୍ପିଣ୍ଡର ସ୍ୱାଭାବିକ କାର୍ଯ୍ୟ ଏକାଧିକ୍ରମେ 24 କିମ୍ବା 48 ଘଣ୍ଟା ଯାଞ୍ଚ କରିବା ପାଇଁ ଇସିଜି କରାଯାଏ। ଏହାକୁ ହୋଲ୍ଟର ମନିଟର କୁହାଯାଏ। ଏହି ଯନ୍ତ୍ରଟି ଦେହରେ ଦୀର୍ଘ 24 ଘଣ୍ଟା ଲାଗି ରହେ, ତାପରେ ଏହାକୁ କାଢ଼ିଦେଇ ହୃଦରୋଗ ବିଶେଷଜ୍ଞ ପରବର୍ତ୍ତୀ ସମୟରେ ଅନୁଶୀଳନ କରନ୍ତି।

0: ହାର୍ଟର ଗତି 24 ଘଣ୍ଟା ଭିତରେ କିଛି ସମୟ ପାଇଁ ଯଦି କମ୍ ବେଶୀ ହୋଇଥାଏ ଏହାଦ୍ୱାରା ଜଣାପଡ଼େ। ଉଚ୍ଚ ରକ୍ତଚାପ ମଧ୍ୟ ନିରୂପଣ ହୋଇଥାଏ। ହାର୍ଟ ଆଟାକ୍ ହେଉଛି ବିଶ୍ୱରେ ମୃତ୍ୟୁର ପ୍ରଥମ କାରଣ। ପୃଥିବୀରେ ପ୍ରତିବର୍ଷ 23 ନିୟୁତ ବ୍ୟକ୍ତି ହାର୍ଟ ଆଟାକ୍ରେ ମୃତ୍ୟୁବରଣ କରୁଛନ୍ତି। ଇସିଜି ପରୀକ୍ଷା କଲେ ପ୍ରାଥମିକ ଅବସ୍ଥାରେ ରୋଗ ନିର୍ଣ୍ଣୟ ହୋଇପାରିବ। ପ୍ରତିଷେଧକ ବ୍ୟବସ୍ଥା ଓ ଜୀବନଶୈଳୀରେ ସଂଯମତା ଆଚରଣ କଲେ ଅକାଳରେ ଜୀବନର ଯବନିକା ପଡ଼ିବ ନାହିଁ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଏସ୍ସିଜି କରିବା କ'ଣ ପାଇଁ, ଏ ସମ୍ପର୍କରେ କହିଲେ ଡାକ୍ତର ଦ୍ୱିଜେଶ କୁମାର ପଣ୍ଡା। ଆକାଶବାଣୀ କଟକ ଆରମ୍ଭ କରୁଛୁ ପ୍ରଭାତ ପରିକ୍ରମା, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।

ବିଶ୍ୱ ଇତିହାସ ପୃଷ୍ଠାରେ ଯେଉଁ କେତେଜଣ ନେତାଙ୍କ ନାଁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି, ସେମାନଙ୍କ ମଧ୍ୟରୁ ଦକ୍ଷିଣ ଆଫ୍ରିକାର ମହାନ ଜନନାୟକ ତଥା ପୂର୍ବତନ ରାଷ୍ଟ୍ରପତି ନେଲସନ୍ ମାଣ୍ଡେଲା ହେଉଛନ୍ତି ଅନ୍ୟତମ। ଦକ୍ଷିଣ ଆଫ୍ରିକାର କଳାଗୋରା ଭେଦଭାବ ବିରୁଦ୍ଧରେ ସଂଗ୍ରାମ କରି ସେ ଦୀର୍ଘ 27 ବର୍ଷ କାରାଗାରରେ ଜୀବନ କାଟିଥିଲେ, ତଥାପି ସେ ତାଙ୍କ ସଂଗ୍ରାମରୁ ବିଚଳିତ ହୋଇନଥିଲେ। ମହାତ୍ମା ଗାନ୍ଧୀଙ୍କୁ ନିଜ ଜୀବନର ଆଦର୍ଶ ଭାବେ ଗ୍ରହଣ କରିଥିବା ନେଲସନ୍ ମାଣ୍ଡେଲା ନିଜ ସଂଗ୍ରାମରେ ଅହିଂସାକୁ ଅସ୍ତ୍ର ଭାବେ ଗ୍ରହଣ କରିଥିଲେ। ଜୀବନରେ ଅନେକ ବାଧା ବନ୍ଧନ ଆସିଥିଲେ ମଧ୍ୟ ମାଣ୍ଡେଲା ନିଜ ପଥରୁ ବିଚ୍ୟୁତ ନହୋଇ ସଂଗ୍ରାମ ଜାରି ରଖିଥିଲେ। ଶେଷରେ ତାଙ୍କର ବିଜୟ ହେଲା। ଦକ୍ଷିଣ ଆଫ୍ରିକାରେ କୃଷ୍ଣକାୟମାନଙ୍କୁ ସେମାନଙ୍କର ଅଧିକାର ମିଳିଲା ଏବଂ 1984 ମସିହାରେ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ ହେଲା। ସେଥିରେ ନେଲସନ୍ ମାଣ୍ଡେଲାଙ୍କ ଆଫ୍ରିକାନ୍ ନ୍ୟାସନାଲ୍ କଂଗ୍ରେସ ପାର୍ଟିକୁ ବହୁମତ ମିଳିଲା ଏବଂ ନେଲସନ୍ ମାଣ୍ଡେଲା ହେଲେ ଦକ୍ଷିଣ ଆଫ୍ରିକାର ପ୍ରଥମ ନିର୍ବାଚିତ ରାଷ୍ଟ୍ରପତି। ସେହି ମହାନ ଜନନାୟକ, ଶାନ୍ତି ପାଇଁ ନୋବେଲ ବିଜେତା ଭାରତରତ୍ନ ନେଲସନ୍ ମାଣ୍ଡେଲାଙ୍କର ଆଜି ହେଉଛି ଜନ୍ମଦିନ। 1918 ମସିହା ଆଜିର ଦିନରେ ଦକ୍ଷିଣ ଆଫ୍ରିକାର ମେଜୋ ସହରରେ ଥେମ୍ବୁ ରାଜ ପରିବାରରେ ଜନ୍ମଗ୍ରହଣ କରିଥିଲେ ନେଲସନ୍ ମାଣ୍ଡେଲା। ତାଙ୍କର ପୁରା ନାଁ ନେଲସନ୍ ରୁଲି ଲାହେଲା ମାଣ୍ଡେଲା। ୟୁନିଭର୍ସିଟି ଅଫ୍ ଫୋର୍ଟ ହାରିରୁ ଆଇନରେ ଡିଗ୍ରୀ ହାସଲ କରିବା ପରେ ଜୋହାନ୍ସବର୍ଗରେ ସେ ଓକିଲାତି ଆରମ୍ଭ କଲେ। ସେଠାରେ ସେ ସାମନ୍ତବାଦ ବିରୁଦ୍ଧ ସଂଗ୍ରାମରେ ଜଡ଼ିତ ହେଲେ ଏବଂ ଦକ୍ଷିଣ ଆଫ୍ରିକାରେ ଥିବା କଳାଗୋରା ଭେଦଭାବ ବିରୁଦ୍ଧରେ ସଂଗ୍ରାମ ପାଇଁ ଅଣ୍ଟା ଭିଡ଼ିଲେ। 1962 ମସିହାରେ ମାଣ୍ଡେଲାଙ୍କୁ ବନ୍ଦୀ କରି କାରାଗାରରେ ରଖାଗଲା। କାରାଗାରରେ ଥାଇ ମଧ୍ୟ ସେ ତାଙ୍କ ସଂଗ୍ରାମ ଜାରି ରଖିଲେ। 1990 ମସିହାରେ ସେ କାରାଗାରରୁ ମୁକ୍ତ ହେବା ପରେ 1994 ମସିହାରେ ଦେଶରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ତାଙ୍କୁ ମିଳିଥିଲା ଅପୂର୍ବ ସମର୍ଥନ। ନେଲସନ୍ ମାଣ୍ଡେଲା ହେଲେ ଦେଶର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି। 1994ରୁ 1999 ମସିହା ଯାଏ ସେ ଦେଶର ରାଷ୍ଟ୍ରପତି ଭାବେ ଦାୟିତ୍ୱ ତୁଲାଇଥିଲେ। ନେଲସନ୍ ମାଣ୍ଡେଲାଙ୍କ ସଂଗ୍ରାମୀ ନେଲସନ୍ ମାଣ୍ଡେଲାଙ୍କର 2013 ମସିହା ଡିସେମ୍ବର 5 ତାରିଖରେ 95 ବର୍ଷ ବୟସରେ ପରଲୋକ ହେଲା।

0: ହୋଇଛି ବର୍ଷା ଦିନ। ବର୍ଷା ଯୋଗୁଁ ବିଲ, ପୋଖରୀ, ନଈ, ନାଳ ସବୁଠି ପାଣି ଭରିଯାଇଛି। ଏହି ସମୟରେ ପାଣି ଦୂଷିତ ହେବାର ଅଧିକ ସମ୍ଭାବନା ଥାଏ। ପାଣି ଦୂଷିତ ଯୋଗୁଁ ବିଭିନ୍ନ ପ୍ରକାର ରୋଗ ମଧ୍ୟ ଦେଖାଯାଏ। ତେଣୁ ସମସ୍ତେ ଏହି ସମୟରେ ଖାଦ୍ୟପେୟ ପ୍ରତି ଅଧିକ ସଚେତନ ହେବା ନିହାତି ଆବଶ୍ୟକ। ତେଣୁ ଏହିଭଳି ସମୟରେ ବାହାର ଖାଦ୍ୟଠୁ ଦୂରେଇ ରହିବା, ପାଣିକୁ ଭଲ ଭାବରେ ଫୁଟେଇ ପିଇବା ମଧ୍ୟ ନିହାତି ଆବଶ୍ୟକ। ତେବେ ଏହି ବର୍ଷାଦିନମାନଙ୍କରେ କିପରି ନେବା ସ୍ୱାସ୍ଥ୍ୟର ଯତ୍ନ, ଏ ସମ୍ପର୍କରେ ଆସନ୍ତୁ ଜାଣିବା ଡାକ୍ତର ଜ୍ୟୋତିରଞ୍ଜନ ସାହୁଙ୍କ ଠାରୁ।
1: ବର୍ଷା ଦିନରେ ଯେମିତି ପାଣି ଟିକେ ଦୂଷିତ ରହୁଛି, ଇଭେନ୍ ଆମର ଇନଫେକ୍ସନ ହେବାର ବାକି ବହୁତ ଗୁଡ଼େ ଚାନ୍ସେସ୍ ଅଛି। ଆମେ ଯୋଉ ପାଣିଟା ବ୍ୟବହାର କରୁଛୁ, ପିଇବା ପାଇଁ ୟୁଜ୍ କରୁଛୁ, ୟା ରୋଷେଇରେ ରନ୍ଧାରନ୍ଧିରେ ୟୁଜ୍ କରୁଛୁ, ପାଟି ଧୋଇବାରେ ୟୁଜ୍ କରୁଛୁ, ବ୍ରସ୍ କରିବା ୟୁଜ୍ କରୁଛୁ, ଭଲ ପାଣି ବ୍ୟବହାର କଲେ ସୁବିଧା। ଆଉ ବାହାର ପାଣି ପିଇବାଟା ଟିକେ ଅଭଏଡ୍ କରିବେ। ଇଭେନ୍ ଆମର ଟ୍ୟାପ୍ ୱାଟର ବି କଣ୍ଟାମିନେଟେଡ୍ ଆଜିକାଲି ଆସିଲେ ଟିକେ ଟିକେ ଫିଲ୍ଟ୍ରେସନ କରିକିନା ପାଣିଟା ୟୁଜ୍ କଲେ ବେଟର ହବ। ଆମର କ୍ଲୋରାଇଡ୍ କଣ୍ଟେଣ୍ଟ ଯେଗା ଟିକେ ପାଣିରେ ରହିଲେ ଭଲ ରହିବ। ଆଉ ଇଭେନ୍ ଆମର କୁକିଂ ଯୋଉଟା ୟୁଜ୍ ହଉଛି ସେଟା ଡାଇରେକ୍ଟ ଟ୍ୟାପ୍ ୱାଟର ନ ୟୁଜ୍ କରିକିନା ଆମେ କିଛିଟା ଯୋଉମାନଙ୍କ ଘରେ ଫିଲ୍ଟର ପାଣି ନଥାଏ ତାକୁ ପାଣି ବଏଲ କରିକିନା ସେ ପାଣିଟା ବ୍ୟବହାର କଲେ ସୁବିଧା ହବ। ଦୂଷିତ ପାଣି ବ୍ୟବହାର କଲାଠୁ ବିଭିନ୍ନ ପ୍ରକାର ରୋଗ ଆଜିକାଲି ଦେଖାଯାଉଛି। ତଣ୍ଟିର ବଥା ହେଇପାରେ, ପାଟିର ଘା ଫା ହେଇପାରେ, ପେଟ ବଥା ହେଇପାରେ, ପେଟ ଖରାପ ହେଇକିନା ଝାଡ଼ା ଫଡ଼ା ହେଇପାରେ, ଯେମିତି ନ ହବ ରୋଗ ବ୍ୟାପିବନି ଯେମିତି ତାକୁ ଆମେ ପାଣି ଯୋଉ ବ୍ୟବହାର କରିବା ଫୁଟେଇକିନା ପାଣିଟା ବ୍ୟବହାର କରିବା, ପିଆ ପିଇରେ ୟା ରୋଷେଇ ବି କରିବା ଆଗରୁ ସେ ପାଣିଟା ଫୁଟା ପାଣିଟା ବ୍ୟବହାର ତା ଦେହରେ କରିବା। ଇଭେନ୍ ଆମେ ଯୋଉ ପାଣିଟା ଆସୁଛି ତାକୁ ଗୋଟେ କିଛି ସମୟ କ୍ଲୋରିନ୍ ଟାବ୍ଲେଟ ପକେଇଦେଲେ ବି ତା ଦେହରେ ଯାହା ବି ଦୂଷିତ ଅଂଶ ଥିବ ସେଟା ତଳେ ବସିଯାଏ, ସେ ଜାଗା ପାଣିଟା ସୁବିଧା ହୁଏ ପିଇବା ପାଇଁ। ଆଉ ବାହାର ପାଣି, ଟ୍ୟାପ୍ ପାଣି, ଡାଇରେକ୍ଟ ପାଣି ପିଇବା ପାଇଁ ଆଭଏଡ୍ କରିବେ। ଘରେ ଯୋଉ ଜିନିଷଟା ପାଣି ଫୁଟେଇକିନା ପିଇବେ ୟା ଗୋଟେ ବାହାରକୁ ଯାଉଛନ୍ତି ଜାଗା ପାଣି ବଟଲ ବୋତଲରେ ପାଣି ନେଇକିନା ଯାଆନ୍ତୁ, ବାହାର ପାଣିଟା ଆଭଏଡ୍ କରିବେ। ବାହାରେ ବି ଆମେ ଗଲାବେଳେ ବେଳେବେଳେ ବାହାର ଜିନିଷ ଖାଇବା ପାଇଁ ପସନ୍ଦ କରୁ, ରାସ୍ତା ସାଇଡ୍ରେ ଯୋଉ ଚେପଟା ଜିନିଷ ଖାଇବା ପାଇଁ ପସନ୍ଦ କରୁ, ବାହାର ଖାଦ୍ୟ ଅଂଶ ଟିକେ ଆଭଏଡ୍ କଲେ ସୁବିଧା ହବ। ସେମାନେ ଯୋଉ ପ୍ରକାରର ହାଇଜିନ୍ ମେଣ୍ଟେନ୍ କରୁଛନ୍ତି ସେଟା ଭଲ ନୁହଁ, ବିଭିନ୍ନ ପ୍ରକାର ରୋଗ ସେ ଯୋଗୁଁ ବାହାରୁଛି। ବର୍ଷା ଦିନେ ମାଛି ମଶା ପ୍ରବଳ ହଉଛନ୍ତି, ତ ଖାଦ୍ୟ ଅଂଶରେ ବସିକିନା ସେଟା ଇନଫେକ୍ସନ କରାଉଛନ୍ତି, ତ ତା ଯୋଗୁଁ ଆମର ପ୍ରୋବ୍ଲେମ୍ ବାହାରିପାରେ। ଆମେ ସେସବୁ ଜିନିଷ ବର୍ଷା ଦିନେ ଟିକେ ଆଭଏଡ୍ କଲେ ସୁବିଧା ହବ। ଏଇ ବର୍ଷା ସିଜନରେ ଆମର ସରକାର ବିଭିନ୍ନ ପ୍ରକାର ଟିକାକରଣର ବ୍ୟବସ୍ଥା ରଖିଛନ୍ତି, ସ୍ୱାସ୍ଥ୍ୟ କେନ୍ଦ୍ରକୁ ପାଖକୁ ଯାଇକିନା ଏସବୁର ସୁଯୋଗ ନେଲେ ଭଲ ହବ, ତାକି ମହାମାରୀରୁ ଆମେ ରକ୍ଷା ପାଇପାରିବା।
0: ହଁ ଶ୍ରୋତା ବନ୍ଧୁ, ସଚେତନତା ହିଁ ସୁସ୍ଥ ଜୀବନର ମୂଳ ମନ୍ତ୍ର। ଆସନ୍ତୁ ସମସ୍ତେ ସଚେତନ ହେବା, ନିଜ ଦେହ ପ୍ରତି ଅଧିକ ଯତ୍ନବାନ ହେବା, ତେବେ ଯାଇ ଆମେ ସୁସ୍ଥ ରହିପାରିବା।

0: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ସମୀର ମିଶ୍ର। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଠିକ୍ କୁହନ୍ତୁ, ଠିକ୍ ଲେଖନ୍ତୁ। ଆଜିଥିରେ ବିଷୟ ରହିଛି ଲେଖାର ନିୟମ ଓ ଶୃଙ୍ଖଳା। ଆଲୋଚନା କରିଛନ୍ତି ଡକ୍ଟର ଧନେଶ୍ୱର ମହାପାତ୍ର।
1: ଲେଖାରେ ନିୟମ ଓ ଶୃଙ୍ଖଳା ରହିବା ନିତାନ୍ତ ଆବଶ୍ୟକ। ବର୍ତ୍ତମାନ ଦେଖାଯାଉଛି ଗୋଟିକିଆ ଉଦ୍ଧୃତ ଚିହ୍ନ ଓ ଯୋଡ଼ିକିଆ ଉଦ୍ଧୃତ ଚିହ୍ନ ମଧ୍ୟରେ ବ୍ୟବହାରଗତ ପାର୍ଥକ୍ୟ ରହୁନାହିଁ। ଗୋଟିକିଆ ସ୍ଥାନରେ ଯୋଡ଼ିକିଆ ଏବଂ ଯୋଡ଼ିକିଆ ସ୍ଥାନରେ ଗୋଟିକିଆ ଉଦ୍ଧୃତ ଚିହ୍ନ ବ୍ୟବହୃତ ହେଉଛି, କିନ୍ତୁ ଗୋଟିଏ ବା କେତେ ଗୋଟି ଶବ୍ଦ ସ୍ଥଳରେ ଗୋଟିକିଆ ଉଦ୍ଧୃତ ଚିହ୍ନ ବ୍ୟବହୃତ ହେବା ଉଚିତ। ଯେପରି ମହିମା କେବଳ ଅଲୌକିକ ଦିବ୍ୟ ଶକ୍ତିକୁ ବୁଝାଏ, ଏହି ବାକ୍ୟରେ ମହିମା ଶବ୍ଦଟିରେ ଗୋଟିକିଆ ଉଦ୍ଧୃତ ଚିହ୍ନ ଦିଆଯିବା ଦରକାର। ଯୋଡ଼ିକିଆ ଉଦ୍ଧୃତ ଚିହ୍ନ ଗୋଟିଏ ବାକ୍ୟ, ଉକ୍ତି ବା ଅନୁଚ୍ଛେଦ ସ୍ଥଳରେ ଦିଆଯାଏ। ଯେପରି ଉଚ୍ଚ ହେବା ପାଇଁ କର ଯେବେ ଆଶା, ଉଚ୍ଚ କର ଆଗେ ନିଜ ମାତୃଭାଷା, ଏଥିରେ ଯୋଡ଼ିକିଆ ଉଦ୍ଧୃତ ଚିହ୍ନ ଦିଆଯିବା ଦରକାର। କୁ, ରୁ, ର, ରେ, ଠାରୁ, ଠାରେ ପ୍ରଭୃତି ବିଭକ୍ତି ଚିହ୍ନ ଗୁଡ଼ିକୁ ଶବ୍ଦକୁ ଲଗାଇ କରି ଲେଖିବା ଉଚିତ, ଶବ୍ଦଠାରୁ ପୃଥକ କରି ନୁହେଁ। ଯେପରି ଲୋକକୁ ଲୋକର, ଲୋକଠାରୁ ଲୋକଠାରେ, ବହୁବଚନରେ ଲୋକଙ୍କୁ ଲୋକମାନଙ୍କୁ, ଲୋକଙ୍କ ବା ଲୋକଙ୍କର ପ୍ରଭୃତିରେ ବିଭକ୍ତି ଚିହ୍ନ ଗୁଡ଼ିକୁ ଶବ୍ଦ ସହିତ ସମ୍ପୂର୍ଣ୍ଣ ଲଗାଇ ଲେଖା ହେବା ଉଚିତ। କିନ୍ତୁ ବିଭକ୍ତି ଅର୍ଥରେ ଯେଉଁ ଶବ୍ଦଗୁଡ଼ିକ ପ୍ରଚଳିତ ଅଛି, ଯଥା ପ୍ରତି, ସହିତ, ଅପେକ୍ଷା, ନିମିତ୍ତ, ଆଡ଼େ, ଆଡ଼କୁ ପ୍ରଭୃତି, ସେଗୁଡ଼ିକୁ ଶବ୍ଦଠାରୁ ପୃଥକ କରି ଲେଖିବା ଉଚିତ। ଯେପରି ଦେଶ ପ୍ରତି, ରାମ ବିନା ଇତ୍ୟାଦି। କେହି କେହି ଇଂରାଜୀ ଆଦର୍ଶରେ ଓଡ଼ିଆରେ ଉପରକମା ବ୍ୟବହାର କରୁଛନ୍ତି, ଯେପରି କଣ, କ ପାଖରେ ଉପରକମା ଅଣ, ତାର, ତା ପାଖରେ ଉପରକମା ର, ମାଙ୍କର, ମା ପାଖରେ ଉପରକମା ଙ୍କର, ଥାନ୍ତି, ଥା ପାଖରେ ଉପରକମା ଅନ୍ତି ଇତ୍ୟାଦି। କିନ୍ତୁ ଓଡ଼ିଆରେ ଏପରି ଲେଖିବା ଆଦୌ ଉଚିତ ନୁହେଁ, କାରଣ ଓଡ଼ିଆ ହେଉଛି ପ୍ରାଞ୍ଜଳ ଭାବେ ଉଚ୍ଚାରିତ ହେବା ଭାଷା ତଥା ସ୍ୱର ପ୍ରଧାନ ଭାଷା, କିନ୍ତୁ ଇଂରାଜୀ ଷ୍ଟ୍ରେସ୍ ବା ବଳାଘାତ ପ୍ରଧାନ ଭାଷା। ଏଥିରେ ଶବ୍ଦର କେବଳ ଶେଷ ବର୍ଣ୍ଣରେ ନୁହେଁ, ଶବ୍ଦର ପ୍ରତ୍ୟେକ ଭାଗରେ ମଧ୍ୟ ହଳନ୍ତ ଉଚ୍ଚାରଣ ହୁଏ। ଯେପରି କନଷ୍ଟ୍ରକ୍ସନ୍, ଏଥିରେ ତିନିଟି ହଳନ୍ତ ଉଚ୍ଚାରଣ ରହିଛି। ତେଣୁ ଆମେ ଆମର ସ୍ୱର ପ୍ରଧାନ ଓଡ଼ିଆରେ ଉପରକମା ନ ଦେଇ ସ୍ପଷ୍ଟ ଭାବେ ଲେଖିବା ଉଚିତ, ଯେପରି କଣ, ତାହାର, ମାଙ୍କର, ଥାନ୍ତି ଇତ୍ୟାଦି। ସ୍ପଷ୍ଟ ଉଚ୍ଚାରଣ ଉଦ୍ଦେଶ୍ୟରେ ଆମେ କେତେକ ଯୁକ୍ତାକ୍ଷରକୁ ବିଯୁକ୍ତ କରି ଲେଖିବା ଉଚିତ। ଉଦାହରଣ ସ୍ୱରୂପ ଦନ୍ତ୍ୟ ସ ତଳେ ଓଲଟା ଦୁଇ ଚିହ୍ନ ଦିଆଯାଇ ଯେଉଁ ଯୁକ୍ତାକ୍ଷର ହୁଏ, ତାହାର ଉଚ୍ଚାରଣ ଲୋକେ ବିଭିନ୍ନ ପ୍ରକାର କରନ୍ତି। ଯେପରି କେହି କହନ୍ତି ମତ୍ସ୍ୟ, କେହି କହନ୍ତି ବା ମତ୍ସ୍ୟ, ଏମିତି ଲେଖାଯାଏ ମ ଦନ୍ତ୍ୟ ସ ତଳେ ଓଲଟା ଦୁଇ ଚିହ୍ନ ଜଫଳା। ଏହି ଓଲଟା ଦୁଇ ଚିହ୍ନଟି କେଉଁ ବର୍ଣ୍ଣ ପାଇଁ ତାହା ଲୋକେ ଜାଣିପାରନ୍ତି ନାହିଁ। ଆମେ ଯଦି ମତ୍ସ୍ୟ ତରେ ହଲନ୍ତ ସ୍ୟ ଲେଖିବା, ତେବେ ଉଚ୍ଚାରଣଟି ଠିକ୍ ଆସିବ। ଅର୍ଥାତ୍ ସେହି ଓଲଟା ଦୁଇ ଚିହ୍ନଟି ଯେ ହଳନ୍ତ ତ, ତାହା ଜଣାପଡ଼ିଯିବ। ସେହିପରି ଜ୍ୟୋତ୍ସ୍ନା, ବତ୍ସ, ସମ୍ବତ୍ସର ପ୍ରଭୃତି ଶବ୍ଦରେ ହଳନ୍ତ ତ ଦେଇ ଲେଖିବା ଭଲ। ଏହିଭଳି ଆଉ କେତେ ଗୁଡ଼ିଏ ଯୁକ୍ତାକ୍ଷରକୁ ବିଯୁକ୍ତ କରି ଲେଖିଲେ ଉଚ୍ଚାରଣ ସ୍ପଷ୍ଟ ହୋଇଯାଏ। ଯେପରି ଉତ୍ସାହ, ଉତ୍ପତ୍ତି, ଅଦ୍ଭୁତ, ବକ୍ତୃତା, ନିଷ୍ପ୍ରୟୋଜନ ପ୍ରଭୃତି, ଏଗୁଡ଼ିକରେ ଯୁକ୍ତାକ୍ଷର ପରିବର୍ତ୍ତେ ହଲନ୍ତ ତ, ହଲନ୍ତ ଦ, ହଲନ୍ତ କ, ହଲନ୍ତ ମୂର୍ଦ୍ଧନ୍ୟ ଇତ୍ୟାଦିରେ ହଳନ୍ତ ଚିହ୍ନ ଦିଆଯାଇ ପୃଥକ କରିଦେବା ଭଲ। ଅନୁସ୍ୱାର ଦେଇ ଲେଖିବା ଓଡ଼ିଆ ବ୍ୟାକରଣରେ ସମ୍ପୂର୍ଣ୍ଣ

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଚିରସବୁଜ। ଆଜି ଏଥିରେ ଶୁଣନ୍ତୁ କେତୋଟି ପଲ୍ଲୀଗୀତ। ଶିଳ୍ପୀ ଦିବାକର ମହାନ୍ତି। ଶିଳ୍ପୀ ପଲ୍ଲୀଗୀତ ଗାଇଛନ୍ତି ପୁରାତନ ରଚନାରୁ। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି। ପ୍ରଥମ ଶିଳ୍ପୀ ଗାଇଛନ୍ତି ସିଦ୍ଧ ସୁବର୍ଣ୍ଣରେ ମଣ୍ଡପ ହୀରାମାଣିକ କୋଠେ ରାଇତା ମୁଦର ଖେଳନ୍ତି ହାତେ କଉଡ଼ି ମୁଠେ।

ଶିଳ୍ପୀଥର ଗାଇଛନ୍ତି ପରବର୍ତ୍ତୀ ପଲ୍ଲୀ ଗୀତ। ତାଳଚେ ନଡ଼ିଆ ଦୁହେଁ ଉଭା ଏକାଠି, ନଡ଼ିଆ ବୋଲଇ ତାଳ ଯାହା ଦୂର ହୋଇ।

ଶେଷରେ ପୁରାତନ ରଚନାର ଶିଳ୍ପୀ ଦିବାକର ମହାନ୍ତି ହଳଦୀ ବାଟିଲି ଜଙ୍ଘା ମରଜିଲି ପଇଡ଼ କାଟିଲି ସରୁ ଲକ୍ଷେ ଟଙ୍କା ଦେଇ ଦେଉଳେଇ ବସିଲି ତୁମ କୋଳେ।

ଗୀତ ଶିଳ୍ପୀ ଥିଲେ ଦିବାକର ମହାନ୍ତି। ଶିଳ୍ପୀ ପଲ୍ଲୀଗୀତ ଗାଇଥିଲେ ପୁରାତନ ରଚନାରୁ। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଥିଲେ ଓମ୍ ପ୍ରକାଶ ମହାନ୍ତି। ଆକାଶବାଣୀ କଟକ।

ଆକାଶବାଣୀ ରାଜ୍ୟସ୍ତରୀୟ ପ୍ରସାରଣରେ ପ୍ରଚାର କରୁଛୁ ଶ୍ରୀକ୍ଷେତ୍ର ମାଧୁରୀ। ଆଜିଥିରେ ବିଷୟ ରହିଛି ଖୁଣ୍ଟିଆ ମେକଅପ୍ ସେବା। ଆଲୋଚକ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ।

ଶ୍ରୀମନ୍ଦିର ଶ୍ରୀଜଗନ୍ନାଥଙ୍କର ଆରାଧନାର ପବିତ୍ର ସ୍ଥଳ। ପ୍ରଭୁ ଜଗନ୍ନାଥ ଏମିତି ଏକ ଠାକୁର ଯାହାଙ୍କଠାରେ ଥିବା ଏତେ ବୈଶିଷ୍ଟ୍ୟ ଓ ସ୍ୱାତନ୍ତ୍ର୍ୟ ଅନ୍ୟ କେଉଁଠାରେ ଦୃଷ୍ଟିଗୋଚର ହୁଏ ନାହିଁ। ସେଇଥିପାଇଁ ଶ୍ରୀଜଗନ୍ନାଥ ଏକାଧାରାରେ ସଗୁଣ, ନିର୍ଗୁଣ, ସାକାର, ନିରାକାର ଓ ସନାତନ। ସେ ଉଦାର ଆଉ ଶ୍ରଦ୍ଧାମୟ ଠାକୁର।

0: ଲୀଳାମୟ ପ୍ରଭୁ ଶ୍ରୀ ଜଗନ୍ନାଥ ଭକ୍ତର ଯେପରି ଆପଣାର, ସେବକର ମଧ୍ୟ ସେହିପରି ଅତି ନିକଟତର, ଉଭୟ ତାଙ୍କର ପ୍ରିୟ ଓ ପରିଜନ। ତେଣୁ ଶ୍ରୀଜୀଉମାନଙ୍କର ସେବକ ପ୍ରଭୁଙ୍କର ତତ୍ତ୍ୱ ଓ ଆଦର୍ଶରେ ଆଚ୍ଛନ୍ନ। ଶ୍ରୀମନ୍ଦିରରେ ପ୍ରଭୁଙ୍କର ସେବା ପୂଜା ନିର୍ଦ୍ଦିଷ୍ଟ ପରମ୍ପରାରେ ଗଡ଼ିଆସୁଛି କାହିଁ କେଉଁ କାଳରୁ। ସେଇଥିପାଇଁ ପରମ ବ୍ରହ୍ମ ପ୍ରଭୁ ଯେପରି ରହସ୍ୟମୟ, ତାଙ୍କର ସେବା ଉପାସନାର ତତ୍ତ୍ୱ ମଧ୍ୟ ସେହିପରି ରହସ୍ୟାବୃତ। ତାଙ୍କର ସେବା ମଧ୍ୟରେ ଖୁଣ୍ଟିଆ ଓ ମେକଅପ୍ ସେବା ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସେବା। ତେଣୁ ଏହି ଖୁଣ୍ଟିଆ ଓ ମେକଅପ୍ ସେବା ସମ୍ପର୍କରେ ଆଲୋଚନା କରିବା ହେଉଛି ଆମର ଆଜିର ମୁଖ୍ୟ ପ୍ରସଙ୍ଗ। ଆଉ ସେ ସମ୍ପର୍କରେ ଆଲୋଚନା କରିବାକୁ ଆମ ଗହଣାରେ ଉପସ୍ଥିତ ଅଛନ୍ତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ।
1: ଜଗନ୍ନାଥ ମନ୍ଦିରର 120 ପ୍ରକାର ସେବକ ଭିତରୁ ଖୁଣ୍ଟିଆ ସେବା ଗୋଟିଏ। ଏହି ଖୁଣ୍ଟିଆ ସେବା

ପାଞ୍ଚ ପ୍ରକାର ଖୁଣ୍ଟିଆ ସେବକ ସେବକ ଅଛନ୍ତି। ସେମାନେ ହେଲେ ପାଳିଆ ଖୁଣ୍ଟିଆ, ଯାହାକୁ ଆମେ ଛାମ ଖୁଣ୍ଟିଆ ବୋଲି କହୁଛୁ, ବେହେରା ଖୁଣ୍ଟିଆ, ବିଲେଇ ଜଗା ଖୁଣ୍ଟିଆ, ଘୋଡ଼ାବାରିକ ଖୁଣ୍ଟିଆ ଆଉ ରୁକୁଣାହାଣ ଖୁଣ୍ଟିଆ। ଶ୍ରୀମନ୍ଦିର ଖୁଣ୍ଟିଆ ମାନେ ଜଗନ୍ନାଥଙ୍କର ଅଙ୍ଗରକ୍ଷକ ଅଟନ୍ତି, ଅର୍ଥାତ୍ ରତ୍ନ ସିଂହାସନ ବିଜୟ ହୋଇଥିବା ପ୍ରଭୁ ବଳଭଦ୍ର, ମା ସୁଭଦ୍ରା, ପ୍ରଭୁ ଜଗନ୍ନାଥ ଓ ପ୍ରଭୁ ସୁଦର୍ଶନ, ମାଧବ, ଭୂଦେବୀ, ଶ୍ରୀଦେବୀଙ୍କର ସୁରକ୍ଷା ଦାୟିତ୍ୱରେ ଏମାନେ ରହନ୍ତି। ତେଣୁ ପ୍ରତ୍ୟେକ ବ୍ୟକ୍ତି ଜଗନ୍ନାଥ ମନ୍ଦିର ସେବା କ୍ଷେତ୍ରରୁ ଗଲେ ରତ୍ନ ସିଂହାସନରେ ଚଢ଼ିଲେ, ଯଥା ପୁଷ୍ପାଳକ, ପୂଜା ପଣ୍ଡା, ଦୈତାପତି ଏମାନେ ଚଢ଼ିଲେ ଖୁଣ୍ଟିଆକୁ କହିକି ଚଢ଼ନ୍ତି, ଏବଂ ଯେତେବେଳେ ଓହ୍ଲାନ୍ତି ସେମାନେ ମଧ୍ୟ ଖୁଣ୍ଟିଆଙ୍କୁ କହି କହନ୍ତି। ଦୈନନ୍ଦିନର ସେବା କ୍ଷେତ୍ରରେ ପାଳିଆ ଖୁଣ୍ଟିଆର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ଦୈନନ୍ଦିନ ଦ୍ୱାର ଖୋଲିଲେ ଆମର ଆଳତି ବଢ଼ିଲା ସରେ ପାଳିଆ ଖୁଣ୍ଟିଆ ରହି ମଇଲମ କରାନ୍ତି, ପୁଷ୍ପାଳକମାନେ ମଇଲମ କରନ୍ତି, ମଇଲମ କଲା ପରେ ଯେଉଁ ମାଳଫୁଲ ସେଥିରୁ ମଇଲମ କି ବାହାରେ ସେଥିରେ ପାଳିଆ ଖୁଣ୍ଟିଆ ଅଧ୍ୟାୟ ନିଏ। ପାର୍ଶ୍ୱବର୍ତ୍ତୀ ଯେଉଁ ଦେବାଦେବୀମାନେ ଅଛନ୍ତି ତାଙ୍କୁ ଯଥା ଦଠାକୁରଙ୍କ ବାଡ଼ର ମାଳଫୁଲ ଯାହା ଆସେ ତାହା ବିମଳା ପିନ୍ଧିବା ପାଇଁ ଆବଶ୍ୟକତା ହୁଏ, ଆଉ ଜଗନ୍ନାଥଙ୍କ ବାଡ଼ର ଯାହା ମାଳଫୁଲ ବାହାରେ ତାହା ତୁଳସୀ କାଢ଼ିକରି ଲକ୍ଷ୍ମୀଙ୍କୁ ଦିଆଯାଏ। ତାପରେ ତଡ଼ପୁତୁରୀ ହୁଏ। ତଡ଼ପୁତୁରୀ ବୋଇଲେ ଆମେ ଯେମିତି ଦୈନନ୍ଦିନ ନିତ୍ୟକର୍ମ ଦାନ୍ତ ଇତ୍ୟାଦି ଘଷିବା ପୂର୍ବରୁ ଗାମୁଛା ପିନ୍ଧିକି ଯେଉଁ କର୍ମ କରୁ ଜଗନ୍ନାଥଙ୍କ ସେ କର୍ମ ହୁଏ। ଠାକୁର ଦୁଇଖଣ୍ଡ ଗାମୁଛା, ବଳଭଦ୍ର ମଧ୍ୟ ଦୁଇଖଣ୍ଡ ଗାମୁଛା, ଆଉ ମା ସୁଭଦ୍ରା ଗୋଟିଏ ଗାମୁଛା ପିନ୍ଧିକରି ସେ କାର୍ଯ୍ୟ କଲାବେଳେ ସାମ୍ନାପଟେ ଖୁଣ୍ଟିଆ ତଡ଼ପୁତୁରୀ ଗୋଟିଏ ବଡ଼ ଗାମୁଛା ଧରିକରି ଲୋକେ ଯେପରି ନ ଦେଖିପାରିବେ ସେଥିପାଇଁ ମଇଲମ କରିବା ହୁଅନ୍ତୁ ବୋଲି କହନ୍ତି। ତାପରେ ମଇଲମ ହୁଏ, ମଇଲମ ହେଲା ପରେ ଅବକାଶ ହୁଏ। ଅବକାଶ ବଢ଼ିସାରିଲା ପରେ ଠାକୁରଙ୍କର ଭେଷ ବେଳେ ଯାହା ଆବଶ୍ୟକ ଫୁଲ ଖୁଣ୍ଟିଆ ଯୋଗାଇ ଦିଅନ୍ତି। ତା ଛଡ଼ା ପ୍ରତ୍ୟେକ ଦିନ ଯେତେ ଭେଷ ହୁଏ ସେ ଭେଷର ସମସ୍ତ ଫୁଲ ଦାୟିତ୍ୱରେ ଖୁଣ୍ଟିଆମାନେ ଥାନ୍ତି।

ପୂଜା ସମୟରେ ସେମାନେ ପୂଜା ପଣ୍ଡାକୁ ମଧ୍ୟ ଫୁଲ ଦିଅନ୍ତି, ଯେଉଁଟାକି ଠାକୁରଙ୍କ ଲାଗୁ ହୁଏ। ଆଉ ଚନ୍ଦନ ଲାଗି ସମୟରେ ଏମାନେ ମହାପ୍ରଭୁଙ୍କ ବାଡ଼େ ଠିଆ ହୋଇକରି ମଣିମା ଡାକ ଦିଅନ୍ତି। ମଣିମା ଡାକ ଦେଲା ପରେ ଯେତେବେଳେ ଯେଉଁ ଭେଷ ହୁଏ ସମସ୍ତ ଭେଷ ସାମଗ୍ରୀ ଯୋଗାନ୍ତି। ବଡ଼ସିଙ୍ଗାର ଭେଷରେ ଯଥା ଜଗନ୍ନାଥଙ୍କର ଶିରରୁ ପାଦ ପର୍ଯ୍ୟନ୍ତ ଯେଉଁ ଫୁଲ ଲାଗି ହୁଏ, ଯଥା ଗଭା, ତିଲକ, ଗୁଣାଝୁମ୍ପା, ଅଧର, ଶିପୟର, କରପଲ୍ଲବ, ହୃଦୟ ପଲ୍ଲବ, କୁଣ୍ଡଳ, ଏ ସମସ୍ତ ଜିନିଷ ଖୁଣ୍ଟିଆ ତାଙ୍କୁ ଯୋଗାଇ ଦିଅନ୍ତି ଆଉ ପୁଷ୍ପାଳମାନଙ୍କୁ ଲାଗି କରନ୍ତି। ଏତଦ୍ ବ୍ୟତୀତ ଯେତେବେଳେ ଶୟନ ଠାକୁର ବିଜେ ହୁଅନ୍ତି ସେତେବେଳେ ମଧ୍ୟ ଜୟବିଜେ ଦ୍ୱାର ଖୁଣ୍ଟିଆ ରହିକରି ପୁଷ୍ପାଞ୍ଜଳି ଦିଏ। ଆଉ ପହୁଡ଼ ହେଲା ପରେ ଦ୍ୱାର ପଡ଼ିଲେ ଏ ସେବକ ବାହାରକୁ ଆସନ୍ତି। ବିଶେଷ ନୀତି ଭାବରେ ଖୁଣ୍ଟିଆମାନଙ୍କର ରଥରେ ଆଗ ଛମ ଖୁଣ୍ଟିଆଙ୍କର ସେବା ଅଛି। ଯେଉଁ ଠାକୁରଙ୍କର ମଙ୍ଗଳାର୍ପଣ ହେଲାବେଳେ ଠାକୁର ଯେତେବେଳେ ପହଣ୍ଡି ପୂର୍ବରୁ ମଙ୍ଗଳାର୍ପଣ ଠାକୁରଙ୍କର ହୁଏ, ପ୍ରତିମହାପାତ୍ର ଆଉ ମୁଦିରସ୍ଥ ପୂଜା ପଣ୍ଡା ମଙ୍ଗଳାର୍ପଣ ଖୁଣ୍ଟିଆ ସେଠି ଡୋର ଲାଗି କରାନ୍ତି, ଡୋର ଦିଅନ୍ତି ଲାଗି କରିବା ସକାଶେ। ଆଉ ଯେତେବେଳେ ଠାକୁର ପହଣ୍ଡି ହେଇକି ଆସନ୍ତି ତାହେଲେ ଯେଉଁ ଟାହିଆ ରାଘବ ଦାସ ମଠ ଯେଉଁ ଟାହିଆ ଦେଇଥାଏ ଖୁଣ୍ଟିଆମାନେ ସେ ଟାହିଆ ଦୈତାପତିମାନଙ୍କୁ ଦିଅନ୍ତି। ଆଉ ମଣିମା ଡାକ ଦେଲେ ଠାକୁରଙ୍କର ପହଣ୍ଡି ହୁଏ। ପହଣ୍ଡି ସରିଲା ପରେ ଠାକୁରଙ୍କ ଭେଷ ପାଇଁ ଆବଶ୍ୟକ ଫୁଲ ଇତ୍ୟାଦି ଦିଅନ୍ତି।

0: ବେହେରା ଖୁଣ୍ଟିଆ ଖୁଣ୍ଟିଆ ସେବାର ଅନ୍ୟତମ ସେବକ, ତାଙ୍କର ସେବାନୀତି ସ୍ୱତନ୍ତ୍ର। ଗଜପତି ମହାରାଜାଙ୍କର ଯେତେବେଳେ ସେବା କାର୍ଯ୍ୟ ନୀତି ପାଳନ କରିବା ପାଇଁ ଜଗନ୍ନାଥଙ୍କ ପାଖକୁ ଶ୍ରୀମନ୍ଦିରକୁ ଯିବାକୁ ହୁଏ, ସେତେବେଳେ ବେହେରା ଖୁଣ୍ଟିଆ ତାଙ୍କର ସୁରକ୍ଷା ସେବାରେ ନିୟୋଜିତ ହୋଇ ବେତ ଧରି ଶ୍ରୀଛାମୁଙ୍କ ସହିତ ଆସନ୍ତି। ଗଜପତିଙ୍କର ସବୁ ପ୍ରକାରର ନୀତି ପାଳନ ଅବସରରେ ଏପରିକି ଛେରା ପହଁରା ପାଇଁ ରଥକୁ ବିଜେ କରିବା ସମୟରେ ମଧ୍ୟ ବେହେରା ଖୁଣ୍ଟିଆ ଗଜପତିଙ୍କ ପାଖରେ ଥାନ୍ତି। ପହଣ୍ଡି ପୂର୍ବରୁ ଶ୍ରୀଜୀଉଙ୍କ ନିକଟରେ ପୁଷ୍ପାଞ୍ଜଳି ମଧ୍ୟ ସେ କରିଥାନ୍ତି।
1: ଅଣସର ସମୟରେ ଯୋଉ ଆମର ଖଳି ଲାଗି ଏକାଉଶୀ ହୁଏ, ସେଦିନ ବେହେରା ଖୁଣ୍ଟିଆ ବଡ଼ବାରେ ଠିଆ ହୋଇକରି ମଣିବାଟାକ ଦିଏ। ଯେଉଁଦିନ କୁଷ୍ଠ ଜନ୍ମ ବିଧିରେ ବାସୁକି ଯେତେବେଳେ କୁଷ୍ଠଙ୍କୁ ଧରିକିରି ଯମୁନା ପାର ହେଉଥିଲେ, ସେତେବେଳେ ସେ

ଆସୁକି କାର୍ଯ୍ୟ ହେଇକିରି ମଧ୍ୟ ତା ପଛପଟେ ସପ୍ତପେଣା ଧରିକି ଚାଲନ୍ତି। ଖୁଣ୍ଟିଆମାନେ ଶ୍ରୀଗୁଣ୍ଡିଚାରେ ପ୍ରଥମେ ଯେତେବେଳେ ସକାଳୁ ଆଳତି ସରିଲା ପରେ ଅବକାଶ ହେଲା, ଅବକାଶ ହେଲା ପରେ ତଡ଼ପୁତିରି ହେଲା, ତଡ଼ପୁତିରିକି ଭେଷ ହେଲେ ସେତେବେଳେ ଖୁଣ୍ଟିଆ ସମସ୍ତ ଭେଷ ସାମଗ୍ରୀ ଯୋଗାଇଲେ, ତା ଅର୍ଥ ଲୁଗା ଇତ୍ୟାଦି ବସ୍ତ୍ର ଇତ୍ୟାଦି ସହ ଯେଉଁ ଆସିଲା ଚାଙ୍ଗଡ଼ା ନିପାକ ଦେଲା, ଏ ସାବତୀୟ ଫୁଲ ଦେଲେ, ଫୁଲ ଦେଇ ସାରିବାରେ ଭୋଗ ସରିଲା ପରେ ମଙ୍ଗଳା ଅର୍ପଣ ଯେଉଁ ହେବ ସେ ମଙ୍ଗଳା ପରେ ଖୁଣ୍ଟିଆମାନେ ସେ ଡୋରା ଆଣିକରି ଦୁଇ ଠାକୁରଙ୍କ ପାଖରେ ରଖିବେ। ମୁଦିରସ୍ଥ ଖୁଣ୍ଟିଆଠାରୁ ସେ ଡୋର ନେଇକରି ଲାଗି କରିବେ, ଆଉ ତା ବଦଳରେ ପହଣ୍ଡି କାହାଳି ଦିଆଗଲା ପରେ ଖୁଣ୍ଟିଆ ବାଡ଼ରେ ଠିଆ ମଣିମାଟାକ କଲେ ଦୈତାପତିମାନେ ପହଣ୍ଡି ଆରମ୍ଭ କରିବେ। ଆଉ ପହଣ୍ଡି ସମୟ ତାକ ଖୁଣ୍ଟିଆ ମଣିମାଟାକ ଦେଖୁଥିବ, ସେ ଦେଖିବ ଯେ ଯେଉଁ ନିର୍ଦ୍ଦିଷ୍ଟ ଲୋକ ସେ ପହଣ୍ଡି ଭିତରେ ରହିବାର କଥା ସେ ଲୋକେ ଅଛନ୍ତି କି ନାହିଁ, ଆଉ ତା ବାଦ ଅନ୍ୟ କୌଣସି ଲୋକଙ୍କୁ ପହଣ୍ଡିର ଯେପରି ସୁଯୋଗ ନ ଦିଆଯାଏ ଖୁଣ୍ଟିଆ ରହିବ। ତାପରେ ଜଗନ୍ନାଥ ସେଠି ପହଞ୍ଚି ସାରିଲା ବାଦେ, ଠାକୁର ରଥରେ ପହଞ୍ଚି ସାରିଲା ବାଦେ ଆବଶ୍ୟକ ଭେଷ ସକାଶେ ସମସ୍ତ ସାମଗ୍ରୀ ଦେବ। ତାପରେ ଗଜପତି ଛେରା ପରେ ଆସିଲା ପରେ ଏ ବେହେରା ଖୁଣ୍ଟିଆ ତାଙ୍କ ସହିତ ଆସିବ, ଆଉ ଛେରା ପରେ ସମସ୍ତ ସାହାଯ୍ୟ ସହଯୋଗ ଗଜପତିଙ୍କ ତରଫରୁ କରିବ।

0: ମେକଅପ୍ ସେବା ହେଉଛି ଦୁଇ ପ୍ରକାରର, ପ୍ରଥମ ଭଣ୍ଡାର ମେକଅପ୍ ଏବଂ ଦ୍ୱିତୀୟରେ ପାଳିଆ ମେକଅପ୍। ଭଣ୍ଡାର ମେକଅପ୍ ଶ୍ରୀମନ୍ଦିର ମଧ୍ୟରେ ଥିବା ଭିତର ଭଣ୍ଡାର ଆଉ ବାହାର ଭଣ୍ଡାର ଉଭୟ ତତ୍ତ୍ୱାବଧାରକ। ସେହିପରି ପାଳିଆ ମେକଅପ୍ ଭଣ୍ଡାର ମେକଅପ୍ଙ୍କଠାରୁ ବେଶ ପାଇଁ ଆବଶ୍ୟକ ସ୍ୱର୍ଣ୍ଣ ଅଳଙ୍କାର ନେଇ ପୁଷ୍ପାଳକଙ୍କୁ ଦେବା ଆଉ ବେଶ ସରିଲା ପରେ ପୁନଶ୍ଚ ଆଣି ଭଣ୍ଡାର ମେକଅପ୍ଙ୍କୁ ହସ୍ତାନ୍ତର କରିବା ହେଉଛି ତାଙ୍କର ଦାୟିତ୍ୱ।
1: ଜଗନ୍ନାଥଙ୍କ ସ୍ୱତନ୍ତ୍ର ରତ୍ନ ଭଣ୍ଡାର ଅଛି। ରତ୍ନ ଭଣ୍ଡାର ଦୁଇ ଭାର ବ୍ୟକ୍ତ, ଭିତର ଭଣ୍ଡାର ଆଉ ବାହାର ଭଣ୍ଡାର। ଯେ ବାହାର ଭଣ୍ଡାର, ସେ ବାହାର ଭଣ୍ଡାର ଦାୟିତ୍ୱରେ ଅଛି ଭଣ୍ଡାର ମେକଅପ୍। ଭିତର ଭଣ୍ଡାରରେ ଆମର ଯେଉଁ ସବୁ ସାମଗ୍ରୀ ଅଛି, ଦୈନନ୍ଦିନ ଯେଉଁ ଭେଷରେ ଆପଣ ଦେଖୁଛନ୍ତି ଠାକୁର ଗୋଡ଼ ହାତ ସବୁ ଲଗାଉଛନ୍ତି, କିରିଟ ଲଗାଉଛନ୍ତି, ସବୁ ଭିତର ଭଣ୍ଡାର। ସକାଳ ମଙ୍ଗଳ ଆଳତୀ ଯେଉଁ ଆଳତୀ ବଟା ଯେଉଁଥିରେ କପୁର ରଖାଯାଏ, ସେ ସୁନାରେ ତିଆରି। ଠାକୁର ଯିଏ ଜୀବ ଚଲାନ୍ତି ସେ ସୁନା ଜୀବ ଚଲା। ଠାକୁର ଯେଉଁ ପିଙ୍ଗଳରେ ଆନ୍ତୁଆଣି କରନ୍ତି ସେ ରୂପାରେ ତିଆରି। ଆଉ ଠାକୁରଙ୍କର ମଧ୍ୟ ସୁନା ବେତ ଅଛି, ତା ବାଦ ଠାକୁରଙ୍କର ସୁନାର ମୂର୍ତ୍ତି ଇତ୍ୟାଦି ଅଛି, ଯାହାକି ତାଙ୍କ ଦାୟିତ୍ୱରେ ରହେ ଭଣ୍ଡାର ନିପାକ ଦାୟିତ୍ୱରେ। ପାଳିଆ ମେକଅପ୍ର ଦାୟିତ୍ୱ ହେଲା ଭଣ୍ଡାର ନିପାକ ଠାରୁ ସମସ୍ତ ସୁନା ସାମଗ୍ରୀ ଯେତେବେଳେ ଯାହା ଆବଶ୍ୟକ ତାକୁ ଏହି ଜଗନ୍ନାଥଙ୍କ ଭେଷରେ ପୁଷ୍ପାଳଙ୍କୁ ଦେବା, ଆଉ ଭେଷ ସରିଲେ ସେ ଜିନିଷ ଆଣିକି ଦେବା। ଦୈନନ୍ଦିନ ଆମର ଆଳତି ସମୟରେ ପୂର୍ବଦିନ ପହୁଡ଼ ହୋଇଥାଏ, ପହୁଡ଼ ହେଲା ପରେ ଭିତର୍ଷ ମହାପାତ୍ର ଆମର ଯିଏ ଅଛନ୍ତି ସେ ଆସିଲେ ସିଂହଦ୍ୱାର ଖୋଲାଯାଏ। ତାପରେ ଭିତର୍ଷ ମହାପାତ୍ର ଆଉ ପାଳିଆ ମେକଅପ୍, ମୁଦୁଲି ଆଉ ପଢିଆରୀ ଆଉ ଅଖଣ୍ଡ ଏ ପାଞ୍ଚ ଜଣ ଗଲେ ଆମର ଜୈବିଜ୍ୟ ଦ୍ୱାର ଖୋଲେ। ଜୈବିଜ୍ୟ ଦ୍ୱାର ଖୋଲିକି ସେ ଭିତରୁ ଗଲା ପରେ ସେଠି ଠାକୁରଙ୍କ ପାଖରେ ପଢିଆରୀ ମଣିମା ଡାକ ଦିଏ। ଭିତର୍ଷ ମହାପାତ୍ର ଦ୍ୱାର ଖୋଲିସାରିଲା ପରେ ଭିତରକୁ ଯାଆନ୍ତି। ଠାକୁର ପୂର୍ବଦିନ ରାତିରେ ଶୋଇଥାନ୍ତି, ତେଣୁ ବୈଠା ଜଳିଲା ପରେ ଠାକୁରଙ୍କୁ ଦେଖିସାରିଲା ବାଦେ ଠାକୁରଙ୍କ ସମସ୍ତ ଦାୟିତ୍ୱ ସେତେବେଳେ ହସ୍ତାନ୍ତର କରାଯାଏ ମେକଅପ୍ ଉପରେ। ଶ୍ରୀରଙ୍ଗର ଯେଉଁ ଦାୟିତ୍ୱ ଏ ଉଭୟ ଅଛନ୍ତି, ତେଣୁ ପ୍ରଥମେ ମେକଅପ୍ ଯାଇକି ଦେଖେ ପୂର୍ବଦିନର ଯାହା ଶ୍ରୀରଙ୍ଗ ଥିଲା ଠିକ୍ ସେହି ଆକାରରେ ଅଛନ୍ତି କି ନାହିଁ, କି ସେ ଅଳଙ୍କାର ସବୁ ଅଛି କି ନାହିଁ, ସେଦିନ ଦାୟିତ୍ୱ ନିଏ। ନେଲା ପରେ ସେ କର୍ପୂର ବସାଏ, କୁ କର୍ପୂର ନା ସୁନା ଦାନୀର ଯେଉଁ ତିଆରି ହୋଇଛି ସେ ତିନୋଟି ଦିଏ, ତା ଦେହରେ କର୍ପୂର ଦିଏ। କର୍ପୂର ଦେଇ ସାରିଲା ବାଦେ ତଳେ ଭିତର୍ଚ୍ଛ ଆଉ ଦୁଇଜଣ ପୁଷ୍ପାଳକ ରହିକରି ସେ କର୍ପୂର ଆଳତୀ କରନ୍ତି। କର୍ପୂର ଆଳତୀ କଲା ପରେ ମୈଲମ ଇତ୍ୟାଦି ହୁଏ। ମୈଲମ ହେଇକରି ଭେଷରେ ଯାହା କିଛି ସାମଗ୍ରୀ ସୁନା ଜିନିଷ ଦରକାର ହୁଏ, ଯେତେବେଳେ ଭେଷ ହୁଏ ସେ ସୁନା ସାମଗ୍ରୀ ସେ ଭଣ୍ଡାର ନିପାକ ପାଖରୁ ଆଣି ପୁଷ୍ପାଳକୁ ଦିଅନ୍ତି। ଫେର ଭେଷ ସରିଲେ ଫେର ତାଙ୍କୁ ନେଇକରି ୱାପସ କରନ୍ତି।

ଅକଳନୀୟ କଳ୍ପନା ବିଳାସର କେନ୍ଦ୍ରବିନ୍ଦୁ ଶ୍ରୀମନ୍ଦିରର ଭଣ୍ଡାର ଘର। ଶ୍ରୀଜଗନ୍ନାଥଙ୍କ ଗନ୍ତାଘରକୁ ଆଧାର କରି ଲୋକମୁଖରେ ଅନେକ କାହାଣୀ ପ୍ରଚଳିତ। ପୁରୀ ମନ୍ଦିରର ଦେବତା ରତ୍ନପ୍ରିୟ, ଅଳଙ୍କାର ପ୍ରିୟ, ତାଙ୍କ ଭଣ୍ଡାର ଘର ମଧ୍ୟ ମୂଲ୍ୟବାନ ଦ୍ରବ୍ୟରେ ଭରପୁର। କଳା ଠାକୁରଙ୍କ ଆଭୂଷଣ ପ୍ରିୟତା ସୂଚାଇ କବି ଲେଖିଛନ୍ତି, ଅଣିମାଦି ଅଷ୍ଟ ରତ୍ନ ବିଶିଷ୍ଟ ପ୍ରଦାନେ କୁଶଳ ହୋଇ କଷ୍ଟକୁ ଲୋକର କରୁଛ ନିକର ଭଞ୍ଜ ବୀରବର କହି। ଆଳଙ୍କାରିକତା ଯେଉଁ କବିଙ୍କର କାବ୍ୟ ସୃଷ୍ଟିରେ ଥିଲା ପ୍ରଧାନ ଅବଲମ୍ବନ, ସେହି ଉପେନ୍ଦ୍ର ଭଞ୍ଜ ମଣିଷର ଆର୍ତ୍ତିହରଣ ପାଇଁ ଶ୍ରୀମନ୍ଦିରର ଅଳଙ୍କାରପ୍ରିୟ ଦେବତାଙ୍କ ଆଗରେ କାବ୍ୟିକ ଅଭିଯୋଗ ମଧ୍ୟ କରିଥିଲେ। ଆମ ମଧ୍ୟଯୁଗୀୟ କବିଙ୍କ

ପଙ୍କ୍ତିଗୁଡ଼ିକ ସ୍ପଷ୍ଟ କରୁଛି ଯେ ଜଗନ୍ନାଥ ମନ୍ଦିରର ଅନ୍ୟତମ ବୈଶିଷ୍ଟ୍ୟ ସେଠାରେ ଶତାବ୍ଦୀ ଶତାବ୍ଦୀ ଧରି ରହିଥିବା ରତ୍ନ ଖଚିତ ଅଳଙ୍କାରଗୁଡ଼ିକ ହୀରା ନୀଳା ମୁକ୍ତା ମାଣିକ୍ୟ ମର୍କତ ପ୍ରଭୃତି ସକଳ ପ୍ରକାରର ମୂଲ୍ୟବାନ ରତ୍ନ ଶ୍ରୀଜଗନ୍ନାଥଙ୍କ ସେବାରେ ଲାଗେ। ଅଳଙ୍କାର ରତ୍ନ ତଥା ସେବାରେ ବ୍ୟବହୃତ ଅନ୍ୟାନ୍ୟ ଦାମୀ ଜିନିଷଗୁଡ଼ିକ ଜମା ରହେ ଭଣ୍ଡାର ଘରେ ଗର୍ଭଗୃହ ତଥା ଅଣସର ଗୃହ ସଂଲଗ୍ନରେ ଥିବା ଏହି ରତ୍ନ ଭଣ୍ଡାର ପ୍ରଧାନତଃ ଦୁଇ ଭାଗରେ ବିଭକ୍ତ। ଏ ଦୁଇଟି ଭିତର ଭଣ୍ଡାର ଓ ବାହାର ଭଣ୍ଡାର ନାମରେ ନାମିତ। ବାହାର ଭଣ୍ଡାରର ଦାୟିତ୍ୱ ଜଣେ ମାତ୍ର ସେବାୟତ ଉପରେ ନ୍ୟସ୍ତ, ଯାହାଙ୍କୁ କୁହାଯାଏ ଭଣ୍ଡାର ମେକାପ। ନୀତିଦିନିଆ ମନ୍ଦିର ରୀତିନୀତି ପାଇଁ ଯେଉଁ ସବୁ ଦାମୀ ପଦାର୍ଥ ଆବଶ୍ୟକ ହୁଏ, ଏପରିକି ବିଶେଷ କେତୋଟି ପର୍ବପର୍ବାଣୀରେ ଦିଅଁମାନଙ୍କର ଆବଶ୍ୟକ ହେଉଥିବା ମୂଲ୍ୟବାନ ଅଳଙ୍କାର ଓ ଆଭୂଷଣ ବାହାର ଭଣ୍ଡାରରେ ଥାଏ। ଭଣ୍ଡାର ମେକାପ ଆବଶ୍ୟକୀୟ ଅଳଙ୍କାରଗୁଡ଼ିକୁ ସିଂହାରୀ ନାମଙ୍କ ସେବାୟତମାନଙ୍କୁ ଦିଅନ୍ତି।

ଭଣ୍ଡାର ଘରେ ଗର୍ଭଗୃହ ତଥା ଅଣସର ଗୃହ ସଂଲଗ୍ନରେ ଥିବା ଏହି ରତ୍ନଭଣ୍ଡାର ପ୍ରଧାନତଃ ଦୁଇ ଭାଗରେ ବିଭକ୍ତ। ଏ ଦୁଇଟି ଭିତର ଭଣ୍ଡାର ଓ ବାହାର ଭଣ୍ଡାର ନାମରେ ନାମିତ। ବାହାର ଭଣ୍ଡାରର ଦାୟିତ୍ୱ ଜଣେ ମାତ୍ର ସେବାୟତ ଉପରେ ନ୍ୟସ୍ତ, ଯାହାଙ୍କୁ କୁହାଯାଏ ଭଣ୍ଡାର ମେକାପ। ନୀତିଦିନିଆ ମନ୍ଦିର ରୀତିନୀତି ପାଇଁ ଯେଉଁ ସବୁ ଦାମୀ ପଦାର୍ଥ ଆବଶ୍ୟକ ହୁଏ, ଏପରିକି ବିଶେଷ କେତୋଟି ପର୍ବପର୍ବାଣୀରେ ଦିଅମାନଙ୍କର ଆବଶ୍ୟକ ହେଉଥିବା ମୂଲ୍ୟବାନ ଅଳଙ୍କାର ଓ ଆଭୂଷଣ ବାହାର ଭଣ୍ଡାରରେ ଥାଏ। ଭଣ୍ଡାର ମେକାପ ଆବଶ୍ୟକୀୟ ଅଳଙ୍କାରଗୁଡ଼ିକୁ ସିଂହାରୀ ନାମଙ୍କ ସେବାୟତମାନଙ୍କୁ ଦିଅନ୍ତି। ଠାକୁରମାନଙ୍କୁ ବେଶ କରାଇବା ହେଲା ସିଂହାରୀମାନଙ୍କର ସେବା। ପ୍ରଧାନତଃ ତିନି ପ୍ରକାରର ଦ୍ରବ୍ୟ ଶ୍ରୀମନ୍ଦିରର ଭଣ୍ଡାର ଘର ଦ୍ୱୟରେ ରହିଛି। ଏଗୁଡ଼ିକ ରୂପାଦ୍ରବ୍ୟ, ସୁନାଦ୍ରବ୍ୟ ଏବଂ ରତ୍ନଖଚିତ ସ୍ୱର୍ଣ୍ଣାଳଙ୍କାର।

ରାଜ୍ୟସ୍ତରୀୟ ପ୍ରସାରଣରେ ପ୍ରଚାର କଲୁ ଶ୍ରୀକ୍ଷେତ୍ର ମାଧୁରୀ। ଆଜିର ବିଷୟ ଥିଲା ଖୁଣ୍ଟିଆ ମେକଅପ୍ ସେବା। ଏ ସମ୍ପର୍କରେ ଆଲୋଚନା କରିଥିଲେ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ସହଯୋଗିତା ଗୋଲକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବ ରାଉତରାୟ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ବୈଦେହୀ ବିଳାସର 86ତମ ଭାଗ। ସଙ୍ଗୀତ ପରିଚାଳନା ଡକ୍ଟର ସୁଚିତ୍ରା ମହାପାତ୍ର, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

ଲକ୍ଷ୍ମଣ ସୁଗ୍ରୀବଙ୍କୁ କହିଲେ, ଭାଇ ରାମ ଅତି ଦୁଃଖରେ ଅଛନ୍ତି। ସୁଗ୍ରୀବ ଉତ୍ତର ଦେଲେ, ଆଉ ବିଳମ୍ବ ହେବ ନାହିଁ, ସୈନ୍ୟ ସଜ୍ଜା ଆରମ୍ଭ ହୋଇଗଲାଣି। ଏହିପରି କଥା ହେଉ ହେଉ ରାତି ପାହିଗଲା। ସୂର୍ଯ୍ୟ ଉଦୟ ହେବା ମାତ୍ରେ ବ୍ରାହ୍ମଣମାନେ ଜଳରେ ପଶି ସନ୍ଧ୍ୟା ଆରମ୍ଭ କଲେ। ଏହି ସମୟରେ ଅଙ୍ଗଦ ସୈନ୍ୟମାନଙ୍କୁ ନେଇ ସେଠାରେ ପହଞ୍ଚିଲା। ତାପରେ ସୁଗ୍ରୀବ ଓ ଲକ୍ଷ୍ମଣ ଶ୍ରୀ ଜଗନ୍ମଙ୍ଗଳ ସୀତାରାମ ସୀତାରାମ ବୋଲି ସେନାପତିମାନଙ୍କ ସହ ରାମଙ୍କ ନିକଟକୁ ବାହାରିଲେ। ତେଣେ ମାଲ୍ୟବନ୍ତ ଗିରିରେ ଏକାକୀ ରାମଚନ୍ଦ୍ର ଭାବୁଛନ୍ତି, ଲକ୍ଷ୍ମଣ କାହିଁକି ଫେରିଲା ନାହିଁ? ଲକ୍ଷ୍ମଣ ମୋ ପାଇଁ ବୈଦ୍ୟ, ମୁଁ ରୋଗୀ। ତାର ଚିକିତ୍ସା ଅନୁସାରେ କାର୍ଯ୍ୟ କରି ମୁଁ ବଞ୍ଚିଲି। ବର୍ତ୍ତମାନ ମୋର ରୋଗ ଅସାଧ୍ୟ ଜାଣି ସେ ଆସୁନାହିଁ କି? ତାହାହେଲେ କ'ଣ ମୋର ମୃତ୍ୟୁ ନିଶ୍ଚିତ? ରୋଗୀ ଭଲ ହେବ ନାହିଁ ଜାଣି ଚିକିତ୍ସକ ଯେପରି ତା ପାଖକୁ ଯାଏ ନାହିଁ, ସେ ସମୟରେ ତାହା ସମାଜରେ ଥିବା ଭଞ୍ଜକବି ଲକ୍ଷ୍ୟ କରି ତାକୁ କେଡ଼େ ସୁନ୍ଦର କାବ୍ୟିକ ରୂପ ଦେଇଛନ୍ତି ଦେଖନ୍ତୁ। ଏହି ସମୟରେ ସୈନ୍ୟମାନଙ୍କର କୋଳାହଳ ଶୁଣି ରାମ ଚାରିଆଡ଼କୁ ଚାହିଁଲେ। ସେ ଦେଖିଲେ ଚନ୍ଦ୍ର ଉଦୟ ହେଉଥିବା ସମୟରେ ଦିଗମାନେ ଯେପରି ଶୋଭା ଧାରଣ କରନ୍ତି, ବାନରମାନେ ଆସୁଥିବା ଦିଗମାନେ ସେହିପରି ଭିନ୍ନ ଭିନ୍ନ ଶୋଭା ଧାରଣ କରିଛନ୍ତି। କେଉଁ ଦିଗ ଶୁଭ୍ରବର୍ଣ୍ଣ, କେଉଁ ଦିଗ ରକ୍ତବର୍ଣ୍ଣ, କେଉଁ ଦିଗ ହଳଦିଆ ବର୍ଣ୍ଣ ଇତ୍ୟାଦି। ଲାଙ୍ଗୁଡ଼ ହଲେଇ ହଲେଇ ସେମାନେ ଆସୁଥିବାରୁ ମନେ ହେଉଛି ସତେ ଯେପରି ସାପୁଆ ସାପମାନଙ୍କୁ ଖେଳେଇ ଖେଳେଇ ଆସୁଛି। ସନ୍ଧ୍ୟା ସମୟରେ ପୂର୍ବ ଦିଗରୁ ଅନ୍ଧାର ଯେପରି ମାଡ଼ି ଆସେ, ସେହିପରି କେଉଁ ରାସ୍ତା ଦେଇ ଅସଂଖ୍ୟ ଭାଲୁ ଡେଇଁ ଡେଇଁ ଆସୁଥିବାର ଦେଖାଗଲା। ମାଲ୍ୟବନ୍ତ ପର୍ବତ ତଳେ ସୈନ୍ୟମାନଙ୍କୁ ରଖି ସୁଗ୍ରୀବ, ଲକ୍ଷ୍ମଣ, ସୁସେଣ, ହନୁମାନ, ଅଙ୍ଗଦ, ଜାମ୍ବବ, ତାରାକ୍ଷ ଏହି ସାତ ଜଣ ରାମଚନ୍ଦ୍ରଙ୍କୁ ଉଚ୍ଚ ଆସନରେ ବସେଇ ବନ୍ଦନା କଲେ। ରାମଚନ୍ଦ୍ରଙ୍କ ନିକଟରେ ଏହି ସାତ ଜଣ ସପ୍ତର୍ଷି ନକ୍ଷତ୍ର ପରି ଦେଖାଗଲେ। ତାପରେ ବିଭିନ୍ନ ବଳର ସେନାପତିମାନଙ୍କ ସହ ରାମଙ୍କର ପରିଚୟ ଏବଂ ଭାବ ବିନିମୟ ହେଲା। ସେମାନେ ରାମଙ୍କୁ ଦର୍ଶନ କରି ତୋଷ ହେଲେ। ରାମ ମଧ୍ୟ ସେମାନଙ୍କୁ ଉଦ୍ବୋଧିତ କଲେ। ଏଇଠି ଶେଷ ହେଉଛି କାବ୍ୟର 32 ଛାନ୍ଦ।

ଶେଷ ହେଲା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ବୈଦେଶ ବିଳାସର 86ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଘନଶ୍ୟାମ ପଣ୍ଡା, ଗୀତାରାଣୀ ଦାସ, ଦିବାକର ମହାନ୍ତି ଏବଂ ସେବାରାଣୀ ମହାପାତ୍ର। ବର୍ଣ୍ଣନା ଡକ୍ଟର ଶାନ୍ତନୁ କୁମାର ରଥ, ସଙ୍ଗୀତ ପରିଚାଳନା ଡକ୍ଟର ସୁଚିତ୍ରା ମହାପାତ୍ର, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

0: ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଗୀତ ଗୀତିକା
1: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ
2: ମେସିନରେ ଲୁଗା ପକାଇବା ପୂର୍ବରୁ ଚେକ୍ କରିନଥିଲ କି
1: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ୍ ବଦଳାନ୍ତୁ ଯଦି ବ୍ୟାଙ୍କ ମନା କରେ ତ ଆର୍ବିଆଇର ଅମ୍ବଡ୍ସମ୍ୟାନ୍ ପାଖରେ ଅଭିଯୋଗ କରନ୍ତୁ ଆର୍ବିଆଇ କହେ ସଚେତନ ହୁଅନ୍ତୁ ସତର୍କ ରୁହନ୍ତୁ
0: କିଛି କଥା କିଛି ଗୀତର ଉପସ୍ଥିତି ସେଥିପାଇଁ ପୋତେ ଗୀତ ଗୀତିକା କରିଛି ଆପଣଙ୍କୁ ପ୍ରୀତି ସେ ପ୍ରୀତି ଆଉ ଗୀତିର ମଧୁମୂର୍ଚ୍ଛନାରେ ସ୍ୱାଗତ ଆପଣଙ୍କୁ ଗୀତ ଗୀତିକାର ସଙ୍ଗୀତମୟ ପରିବେଶକୁ।

କିସୁନ୍ଦର ଆହା ଜ୍ଞାନନ୍ଦମୟ ଏହି ବିଶାଳ ସଂସାର, ଧନ୍ୟ ମହାପ୍ରଭୁ ମହିମା ତୁମ୍ଭର ଅଟେ ଅନନ୍ତ ଉପହାର। ସତରେ ଅତି ସୁନ୍ଦର ଏ ଜଗତ, ଅତି ବିଚିତ୍ର ସୃଷ୍ଟି ସେ ସ୍ରଷ୍ଟାଙ୍କର। ଏ ସମଗ୍ର ଜଗତରେ ଆମେ ଯେତେ ପ୍ରାଣୀମାନଙ୍କୁ ଦେଖିବାକୁ ପାଉଛେ, ସକଳ ପ୍ରାଣୀ ପରମେଶ୍ୱରଙ୍କ ଦ୍ୱାରା ସୃଷ୍ଟି ହୋଇଛନ୍ତି। ଯେପରି ମା ତାର ସନ୍ତାନ ଉପରେ ସମାନ ଦୃଷ୍ଟି ରଖିଥାଏ, ଠିକ୍ ସେହିପରି ପରମେଶ୍ୱର ତାଙ୍କ ସୃଷ୍ଟିର ଛୋଟ ବଡ଼ ସବୁ ପ୍ରାଣୀ ଉପରେ ସମାନ ଦୃଷ୍ଟି, ସମାନ ସ୍ନେହ, ସମାନ କୃପା କରିଥାନ୍ତି। ବୃକ୍ଷଲତା, କୀଟପତଙ୍ଗ, ପଶୁପକ୍ଷୀ ଏବଂ ମନୁଷ୍ୟମାନେ ସମସ୍ତେ ଏ ଜଗତରେ ପ୍ରଭୁଙ୍କର ଅପାର କରୁଣାକୁ ଆଶ୍ରୟ କରି ବଞ୍ଚି ରହିଛନ୍ତି। ସେଥିପାଇଁ ତ ଭଗବାନଙ୍କର ଏ ସୁନ୍ଦର ସୃଷ୍ଟି ଅତି ସୁନ୍ଦର, ଅତି ମଧୁର, ଅତି ଚମତ୍କାର, ଯାହାର ତୁଳନା ନାହିଁ।

ବନ୍ଧୁ, ଏ ଜଗତରେ ଯେତେବେଳେ ଯାହା କିଛି ହୁଏ ସବୁକିଛି ପ୍ରଭୁଙ୍କ ଇଚ୍ଛାରୁ ହୋଇଥାଏ। ଏଣୁ ତତ୍ତ୍ୱଜ୍ଞାନୀମାନେ କୁହନ୍ତି ଈଶ୍ୱର ଯାହା କରନ୍ତି ସବୁ ପ୍ରାଣୀର ମଙ୍ଗଳ ପାଇଁ, ଏଣୁ ସେ ବଞ୍ଚନ୍ତୁ ବା ମାରନ୍ତୁ ସବୁ ପ୍ରାଣୀର ହିତ ନିମନ୍ତେ ବୋଲି ବୁଝିବା ଉଚିତ। ପ୍ରଭୁ ହେଉଛନ୍ତି ସର୍ବଦ୍ରଷ୍ଟା, ସାକ୍ଷୀ, ସର୍ବଜ୍ଞ ଏବଂ ସର୍ବଅନ୍ତର୍ଯ୍ୟାମୀ। ପ୍ରାଣୀ ଯେତେବେଳେ ଯାହା କରେ, ଯାହା ମନରେ ବିଚାର କରେ, ତାହା ଈଶ୍ୱର ଜାଣନ୍ତି, କାରଣ ସେ ସକଳ ଜୀବଦେହରେ ଆତ୍ମସ୍ୱରୂପ ବିଦ୍ୟମାନ ହୋଇ ସବୁ ଦେଖନ୍ତି, ସବୁ ଜାଣନ୍ତି, ସବୁ ବୁଝନ୍ତି।

ଈଶ୍ୱର ହେଉଛନ୍ତି ପରମ ବ୍ରହ୍ମ, ପରମ ଧାମ ଆଉ ପରମ ପବିତ୍ର। ସେ ଆଦିଦେବ, ଅଜନ୍ମା, ସର୍ବବ୍ୟାପୀ, ସର୍ବବିଦ୍ୟମାନ। ସେଥିପାଇଁ ଭଗବାନ ଗୀତାର ଦଶମ ଅଧ୍ୟାୟରେ କହିଛନ୍ତି, ହେ ଅର୍ଜୁନ, ଆମ୍ଭେ ସକଳ ପ୍ରାଣୀର ହୃଦୟରେ ଆତ୍ମସ୍ୱରୂପ ବିଦ୍ୟମାନ ହୋଇଥାଉ। ଆମ୍ଭେ ପ୍ରାଣୀର ସକଳ କାର୍ଯ୍ୟକଳାପ ଦେଖି ତାହାକୁ ତାହାର କର୍ମଫଳ ଭୋଗ କରାଇବା ନିମନ୍ତେ କର୍ମାନୁରୂପ ଉତ୍ପତ୍ତି କରୁ, ପାଳନ କରୁ ଏବଂ ବିନାଶ କରୁ। ଏଣୁ ଆମ୍ଭେ ହିଁ ସକଳ ଜୀବର ଆଦି ମଧ୍ୟ ଏବଂ ଅନ୍ତ ଅଟୁ। ଆତ୍ମା ଅତ୍ୟନ୍ତ ସୂକ୍ଷ୍ମ ହେତୁ ମୂଢ଼ ପ୍ରାଣୀ ଆତ୍ମା କିପରି ପଦାର୍ଥ, ଦେହର କେଉଁଠି ଅଛି, କି କର୍ମ କରୁଛି, ସେ ବିଷୟରେ କିଛି ଜାଣିପାରୁନାହାନ୍ତି। ଆତ୍ମାକୁ ଜାଣିବା ଏତେ ସହଜ କଥା ନୁହେଁ, କାରଣ ଏହା ସୂକ୍ଷ୍ମରୁ ଅତି ସୂକ୍ଷ୍ମତର।

ବନ୍ଧୁ, ଈଶ୍ୱର କେବଳ ପ୍ରାଣୀର ହୃଦୟରେ ଆତ୍ମସ୍ୱରୂପ ବିଦ୍ୟମାନ ହୋଇନଥାନ୍ତି, ସେ ସବୁଠି ଅଛନ୍ତି। ମାଟି, ପାଣି, ପବନ, ଆକାଶ ସବୁଠି ସେ ପୁରୀ ରହିଛନ୍ତି, କାହିଁକିନା ଏ ବିଶ୍ୱ ବ୍ରହ୍ମାଣ୍ଡ ହେଉଛି ତାଙ୍କର। ସେ ହେଉଛନ୍ତି ଏହାର ଅଧୀଶ୍ୱର, ସେ ହେଉଛନ୍ତି ବିଶ୍ୱନିୟନ୍ତା, ଏ ସୃଷ୍ଟିର ସୃଷ୍ଟିକର୍ତ୍ତା। ତେଣୁ ତାଙ୍କର ଗତି ସ୍ଥିତି ସବୁଠି, ସବୁବେଳେ, ସବୁ ସମୟରେ। ଗୋଟିଏ କଥା ଆପଣମାନେ ବେଶ୍ ଭଲ ଭାବରେ ଜାଣନ୍ତି, ତାହା ହେଉଛି ହିରଣ୍ୟକଶିପୁ ଆଉ ପୁତ୍ର ପ୍ରହ୍ଲାଦ କଥା। ପ୍ରହ୍ଲାଦ କହିଲା, ମୋର ଭଗବାନ ସବୁଠାରେ ପୁରୀ ଅଛନ୍ତି, ଜଳସ୍ଥଳ, ଆକାଶ, ଅଗ୍ନି, ଏପରିକି ତୁମ ଦେହରେ, ମୋ ଦେହରେ, ବନଗିରି, ପାହାଡ଼, ଘରଦ୍ୱାର ସବୁଠାରେ, ଏ ଖମ୍ବରେ ବି ଭଗବାନ ଅଛନ୍ତି। ଏହା ଶୁଣି ହିରଣ୍ୟକଶିପୁ ଖମ୍ବକୁ ଏକ ପାହାରେ ମାରିବାରୁ ଭଗବାନ ନୃସିଂହ ରୂପରେ ପ୍ରକଟ ହୋଇ ଦେଖାଦେଲେ, ହିରଣ୍ୟର ବୁକୁ ବିଦାରଣ କଲେ। ତେଣୁ ଈଶ୍ୱର ସର୍ବବିଦ୍ୟମାନ।

ବନ୍ଧ, ମନରେ ଆସେ ଯେ ଭଗବାନ କ'ଣ ଗୋଟିଏ ମାତ୍ର ଅବତାର ହୋଇ ଏ ଶସାଗରା ଧରାକୁ ସବୁଦିନ ପାଇଁ ପାଳନ ପୋଷଣ କରନ୍ତି ନାହିଁ, କିନ୍ତୁ ସେ ଅନେକ ଅବତାର ଗ୍ରହଣ କରୁଛନ୍ତି। ଅନେକ ଅବତାର ଗ୍ରହଣ କରିବା ତାଙ୍କର ଧର୍ମ। ସେ ଅଭିନ୍ନ ହେଲେ ବି ବିଭିନ୍ନ ବିଭାଗରେ ଲୀଳାଖେଳା କରୁଛନ୍ତି। ସେ ଜଡ଼ ଚେତନ, କୀଟପତଙ୍ଗ, ସ୍ଥାବର ଜଙ୍ଗମ ସବୁକିଛି। ସେ ସର୍ବରୂପ, ସବୁ ତାଙ୍କରି ରୂପରେ ପରିପ୍ରକାଶ। ସେ ନିଜେ ଏକରୁ ଅନେକ ହୋଇ ଏପରି ଲୀଳା କରୁଛନ୍ତି। ସେଥିପାଇଁ ସେ ଲୀଳାମୟ, ଲୀଳାମୟର ଠାକୁର। ତାଙ୍କ ଲୀଳା କେବଳ ତାଙ୍କୁ ହିଁ ଜଣା।

ଶ୍ରୀ ଭଗବତ ଗୀତାର ଏକାଦଶ ଅଧ୍ୟାୟରେ ପରମ ଦୟାଳୁ ଶ୍ରୀ ଭଗବାନ ଅର୍ଜୁନଙ୍କୁ କୃପା କରି ଯେଉଁ ବିଶ୍ୱରୂପ ଦେଖାଇଲେ, ସେହି ରୂପର ଆଦି କୋଠି ଅନ୍ତ କୋଠି ଅର୍ଜୁନ ଜାଣିପାରିଲେ ନାହିଁ। ସେହି ବିଶ୍ୱରୂପରେ ଏପରି ଗୋଟିଏ ପ୍ରାଣୀ ବା ପଦାର୍ଥ ନଥିଲା ଯାହାକି ସମଗ୍ର ବ୍ରହ୍ମାଣ୍ଡରେ ନଥିଲା। ଅର୍ଥାତ୍ ସମଗ୍ର ବ୍ରହ୍ମାଣ୍ଡରେ ଯାହା ସବୁ ପ୍ରାଣୀ ଓ ପଦାର୍ଥ ଅଛି, ସେସବୁ ବିଶ୍ୱରୂପ ଭଗବାନଙ୍କ ଦେହରେ ପୂରି ରହିଥିଲା। ସବୁ ଦେବତା, ସବୁ ଋଷି, ସବୁ ମନୁଷ୍ୟ, ସବୁ ପଦାର୍ଥ ବିଶ୍ୱରୂପୀ ଭଗବାନଙ୍କ ଦେହରେ ପୂର୍ଣ୍ଣମାତ୍ରାରେ ଥିଲେ। ଏ ବିଶ୍ୱରୂପ ଦେଖି ଭଗବାନ ଅର୍ଜୁନଙ୍କୁ ଜଣାଇଥିଲେ ଯେ ଏ ସମଗ୍ର ଜଗତରେ ଯାହା ସବୁ ପ୍ରାଣୀ ବା ପଦାର୍ଥ ଅଛି, ସେସବୁ ହିଁ ଭଗବାନଙ୍କ ସ୍ୱରୂପ।

ଭଗବାନ ସବୁଠାରେ ବିଦ୍ୟମାନ, ଏଣୁ ପରମେଶ୍ୱରଙ୍କ ସୃଷ୍ଟିରେ ସବୁଠାରେ ସେ ହିଁ ମୂର୍ତ୍ତିମନ୍ତ ହୋଇ ବିଦ୍ୟମାନ ହୋଇଅଛନ୍ତି, ସେ ହିଁ ସୃଷ୍ଟିକର୍ତ୍ତା, ତାଙ୍କର ଇଚ୍ଛାରେ ଏ ବିଶ୍ୱ ଆତଜାତ, ସେ ହିଁ ବିଶ୍ୱନିୟନ୍ତା। ତେଣୁ ଯେକୌଣସି ରୂପରେ ଯେକୌଣସି ନାମରେ ତାଙ୍କୁ ଯିଏ ଧ୍ୟାନ କରନ୍ତି ସେ ସହଜରେ ତାଙ୍କୁ ପାଇପାରିବେ।

ଭଗବାନ କେବଳ ଏକମାତ୍ର ଜଗତଗୁରୁ ଅଟନ୍ତି। ସେକାଧାରରେ ସକଳ ଜୀବର ସୃଷ୍ଟିକର୍ତ୍ତା, ପାଳନକର୍ତ୍ତା ଏବଂ ସଂହାରକର୍ତ୍ତା ଅଟନ୍ତି। ଯେ ତାଙ୍କ ସୃଷ୍ଟିରେ ସୁଖମୟ ଜୀବନଯାପନ କରିବାକୁ ଚାହାନ୍ତି ସେ ତାଙ୍କୁ ମାତା ଭାବରେ ସୃଷ୍ଟି କରନ୍ତି। ଯେ ତାଙ୍କର ଆଶ୍ରିତ ହୋଇ

ଏଥରରେ ସକଳ ଜୀବର ସୃଷ୍ଟିକର୍ତ୍ତା, ପାଳନକର୍ତ୍ତା ଏବଂ ସଂହାରକର୍ତ୍ତା ଅଟନ୍ତି। ଯେ ତାଙ୍କ ସୃଷ୍ଟିରେ ସୁଖମୟ ଜୀବନଯାପନ କରିବାକୁ ଚାହାନ୍ତି ସେ ତାଙ୍କୁ ମାତା ଭାବରେ ସୃଷ୍ଟି କରନ୍ତି। ଯେ ତାଙ୍କର ଆଶ୍ରିତ ହୋଇ ଚଳନ୍ତି ସେ ପିତା ଭାବରେ ତାଙ୍କୁ ପାଳନ କରନ୍ତି। ଯେ ତାଙ୍କର ନୀତିରୁ ଭ୍ରଷ୍ଟ ହୋଇ ଅଧର୍ମ ଆଚରଣ କରନ୍ତି ସେ ତାଙ୍କୁ ସତ୍ମାର୍ଗକୁ ଆଣିବା ନିମନ୍ତେ ଶୁଭ ଭାବରେ ସତ୍ ଉପଦେଶ ଦେଇ ଯତ୍ପର ନାସ୍ତି ଚେଷ୍ଟା କରନ୍ତି। କିନ୍ତୁ ଯେଉଁମାନେ ତମ୍ଭ, ଦର୍ପ, ବଳ, ଅଭିମାନ, ଅହଙ୍କାର ବଶବର୍ତ୍ତୀ ହୋଇ ପରମେଶ୍ୱରଙ୍କ ସବୁ ଉପଦେଶକୁ ଗ୍ରହଣ କରନ୍ତି ନାହିଁ, ପରମେଶ୍ୱର ସେମାନଙ୍କୁ ବିନାଶ କରିବା ନିମନ୍ତେ ପଦକ୍ଷେପ ନିଅନ୍ତି। ଏଣୁ ଆମେମାନେ ଆମର ମଙ୍ଗଳ ନିମନ୍ତେ ସେହି ମଙ୍ଗଳମୟଙ୍କ ସତ୍ୟୋପଦେଶ ପାଳନ କରି ତାଙ୍କର ଶରଣ ନେଲେ ସେ ନିଶ୍ଚୟ ଆମମାନଙ୍କୁ ସତ୍ବୁଦ୍ଧି ପ୍ରଦାନ କରି ଆମର କଲ୍ୟାଣ କରିବେ।

ବନ୍ଧୁ, ଶ୍ରଦ୍ଧା ନଥିଲେ ପ୍ରେମ ହୁଏ ନାହିଁ। ଯାହାକୁ ଆମ୍ଭେମାନେ ପ୍ରେମ କରୁଛୁ ତାହା ହେଲା ଧନ ସମ୍ପତ୍ତି, ଘରଦ୍ୱାର, ସୁନା ଟଙ୍କା, ସାଙ୍ଗସାଥୀ, ବନ୍ଧୁବାନ୍ଧବ ଏବଂ କୁଟୁମ୍ବ। ମାତ୍ର ଏହିସବୁ ମାୟା, ଏମାନଙ୍କୁ ଭଲ ପାଇ ଆମର କେତେ ଜନ୍ମ ବିତିଗଲାଣି, ଆଉ ଯେତେ ଜନ୍ମ ଯିବ ତାର ହିସାବ ବି ଆମ ପାଖରେ ନାହିଁ। କେବେ ଉଚ୍ଚ, କେବେ ନୀଚ, କେତେ ଦୁଃଖ, କଷ୍ଟ, ସୁଖ ଆମେ ଭୋଗ କରିସାରିଲୁଣି। ଏସବୁ ହେଲା ମାୟା। ଆମେ ମାୟା ମୋହରେ ପଡ଼ିଛୁ। ଆମେ ମାୟାରେ ପଡ଼ି ଆମେ ନିଜକୁ ଧନୀ ବୋଲାଉଛୁ। ଏଠି ଯଦି ଆପଣଙ୍କୁ ପ୍ରଶ୍ନ କରାଯାଏ, ସତରେ ଆପଣ କେତେ ଧନୀ, ଆପଣଙ୍କ ଭିତରୁ ଅନେକ କହିବେ, ହଁ ହଁ ମୁଁ ଧନୀ, ମୋ ପାଖରେ ଏତେ ପଇସା ଅଛି। ବାସ୍ତବରେ କ'ଣ ଆପଣ ଧନୀ? ପାଖରେ ପଇସା ଅଛି ହେଲେ ଖୁସି ନାହିଁ, ସବୁବେଳେ ଅସନ୍ତୋଷ। ସିଏ ହିଁ ପ୍ରକୃତ ଧନୀ, ସିଏ ହିଁ ପ୍ରକୃତ ସୁଖୀ, ଯିଏ ନିତ୍ୟ ନିରନ୍ତର ସେ ପ୍ରଭୁଙ୍କ ନାମକୁ ଜପ କରୁଥାଏ, ତାଙ୍କରି ପାଖରେ ନିଜକୁ ସମର୍ପି ଦିଏ, ତାଙ୍କରି ଗୁଣଗାନ କରେ, ସେ ହିଁ ତ ପ୍ରକୃତ ଧନୀ। ଭଗବାନଙ୍କୁ ଜପି ସେ ଆତ୍ମସନ୍ତୋଷ ଲାଭ କରେ। ଆସନ୍ତୁ ଆମେ ସମସ୍ତେ ଧନୀ ହେବା, ଧନରେ ନୁହେଁ, ମନରେ, ହୃଦୟରେ, ଭାବରେ ଆଉ ଭକ୍ତିରେ।

0: ଆକାଶବାଣୀ କଟକ ପ୍ରଚାର କରୁଛୁ ନାଟକ ମାଉସୀ ମା, ରଚନା ଫକୀର ସିଂ, ପ୍ରଯୋଜନା ଦୁର୍ଗା ମାଝି, ନାଟକ ମାଉସୀ ମା।
1: ପହୁଣ୍ଡି ଆରମ୍ଭ ହେଲା। ଧନମର ରତ୍ନ ସିଂହାସନରୁ ଆସି ଏବେ ବଡ଼ଦାଣ୍ଡରେ ରଥକୁ ବିଜେ କରିବ। ବଡ଼ ଭାଇ ବଳଦେବ ଭଉଣୀ ସୁଭଦ୍ରାଙ୍କ ପରେ ଧନମର କୋଟି ପହଣ୍ଡିରେ ଆସୁଛି। ଆପୂର୍ବ କି ଅଦ୍ଭୁତ ଏ ଦୃଶ୍ୟ! ଧନମର 9 ଦିନ ପାଇଁ ଯାତ୍ରାରେ ଆସୁଛି। ଖାଲି ସେ କ'ଣ ଜନ୍ମଭିତ୍ତିର ମୋହ ପାଇଁ ଗୁଣ୍ଡିଚା ମନ୍ଦିର ଆସୁଛି? ତା ଯାତ୍ରାର ତ ଅସୁମାରୀ କାରଣ ହେଲେ ମୁଁ ସାମାନ୍ୟ ପୋଡ଼ ପିଠା ଖଣ୍ଡେ ତା ବାହୁଡ଼ା ବାଟିରେ ଖୁଆଇଦେବି ବୋଲି ଯେ ଏଇ ବଳଗଣ୍ଡି ନିକଟରେ ଚାହିଁ ବସିଛି, ତାର କ'ଣ ମନେ ଥିବ?
2: ଥିବ, ନିଶ୍ଚୟ ମନେ ଥିବ। ସେ ପରା ମୋତେ କାହିଁ କେତେ ଯୁଗରୁ କଥା ଦେଇଛି। ଗତ ଆଷାଢ଼ ଶୁକ୍ଳ ଦ୍ୱିତୀୟରୁ ଏସନ ଆଷାଢ଼ ଶୁକ୍ଳ ଦ୍ୱିତୀୟ ଯାଇ ଏମିତି ବର୍ଷ ପରେ ବର୍ଷ କେତେ ଯେ ବର୍ଷ ବିତିଗଲାଣି, ହେଲେ କାହିଁକି କିଛି ଠିକ ଏଇ ରଥଯାତ୍ରାରୁ ବାହୁଡ଼ା ଯାଏ ଏ 9 ଦିନ ମୋତେ 14 ବର୍ଷ ଭଳି ଲାଗେ। ଠିକ 14 ବର୍ଷ। କିଛି ଉଦ୍ବେଗ, କିଛି ଉତ୍କଣ୍ଠା, ସତରେ ମୋର ଏ ଅନୁଭବ ମୋର ଉଚ୍ଛ୍ୱାସକୁ କ'ଣ ମୁଁ ଧନ ବୁଝିପାରେ?
3: ସାନମା
2: କିଏ କିଏ ସାନମା ବୋଲି କିଏ ମୋତେ ଡାକିଲା?
3: ସାନମା ଇଏ କ'ଣ ତୁମ ଆଖିରେ ଲୁହ?
2: ଲୁହ କାହିଁ କାହିଁ ନା, ଇଏ ଲୁହ ନୁହେଁ।
3: ମୋତେ ଚିହ୍ନି ପାରୁନ ନା? ମୁଁ ପରା ତୁମ ଧନ କଳା ଜହ୍ନ।
2: କଳା ଜହ୍ନ? କଳା ମୋ ଜଗନ୍ନାଥ! ଆରେ ତୁ ଏଠି, ତୁ ପରା ରଥ ଉପରେ ଥିବା କଥା ଏଠିକି ଚାଲି ଆସିଲୁ।
3: ମୁଁ ଅଛି, ମୁଁ ରଥରେ ଅଛି ସାନମା। ଏଇ ଚାହଁ, ମୁଁ ନନ୍ଦିଘୋଷରେ ଅଛି ବୋଲି ତୁମେ କ'ଣ ଦେଖିପାରୁନାହ?
2: ନନ୍ଦିଘୋଷରେ କାହିଁ, କୋଉଠି? ଆରେ ତୋ ବଡ଼ ଦାଣ୍ଡରେ ଆଜି ଏତେ ସାଧୁ ସନ୍ଥ ମୁନି ଋଷି ପାପି ତପି, ପୁଣି ତୋର ପ୍ରିୟଜନ ଭକ୍ତମାନଙ୍କ ଏତେ ଗହଳି ଭିତରେ ମୋ ଆଖି କଣ ପାଇବ ସେ ଯାଏ? ଖାଲି ଯାହା ଅନୁଭବରେ ତୋ କଥା ଭାବି ଯାଉଛି ନା?
3: ପାଇବ ପାଇବ ସାନମା, ଥରେ ତମେ ଆଖି ବଢ଼ାଅ ନା। ବଳଗଣ୍ଡି ପାଖରେ ତମର ଏଇ ଯେଉଁ ମନ୍ଦିର, ସେଇଠି ତମେ ଅଛ ତ?
2: ହଁ, ମୁଁ ମୋ ମନ୍ଦିରରେ ବସିଛି।
3: ତମ ମନ୍ଦିରଠୁ ମୋ ନନ୍ଦିଘୋଷ ଯେତେ ଦୂର ହେଲେ ବି ତୁମ ଆଖି ନିଶ୍ଚୟ ପାଇବ ସାନମା।
2: ଆରେ ଆରେ ହଁ ହଁ, ଦେଖିଲି ତୁ ସେଠି ପୁଣି ଏଠି, ତୁ ଏଠି ପୁଣି ସେଠି, ଇଏ ମୁଁ କଣ ଦେଖୁଛି?
3: କଣ ହେଲା ସାନମା, ତୁମେ ଏମିତି ନିର୍ବାକ ହେଇଗଲ ଯେ?
2: ନିର୍ବାକ? ହଁ ହଁ, ନିର୍ବାକ। ହେଲେ ମୁଁ ନିର୍ବାକ ନା ତୁ ନିର୍ବାକ?
3: ମୁଁ ନିର୍ବାକ?
2: ତୁ ସତ କହ, ଆଉ କେତେ ଦିନ ଏମିତି କଷ୍ଟ ଦଉଥିବୁ? କେତେ କାଳ ଏମିତି ପିଠା ଖଣ୍ଡେ ଖୁଆଇବି ବୋଲି ବର୍ଷ ସାରା ଚାହିଁଥିବି, ତୋ ଆସିବା ପଟକୁ ପୁଣି ଫେରିବା ପଟକୁ।
3: ସାନମା,
2: ସେ କାହିଁ ତେତା ଯୁଗର କଥା, ସେଦିନ ତୋର ସେ ଶିଶୁ ସୁଲଭ କଥାଟାକୁ ଯଦି ଏଡ଼ାଇ ଯାଇଥାନ୍ତି, ଆଜି ହୁଏତ ମୋତେ ଏତେ କଷ୍ଟ ସହିବାକୁ ପଡ଼ିନଥାନ୍ତା।
3: ସାନମା,
2: ଅଯୋଧ୍ୟାରେ ତୁ ରାମଚନ୍ଦ୍ର ହେଇ ଜନ୍ମ ହେଇଥିଲୁ, ଆଉ ମୁଁ ଥିଲି ତୋର ସାନମା କହିକି, ମନେ ପଡ଼ୁଛି ନା? ତୁ ସେତେବେଳେ ଖୁବ୍ ଛୋଟ କ୍ଷୀରଖିଆ ଶିଶୁଟିଏ।
3: ସାନମା,
2: ଏମିତି ମୋ ପାଖରେ ଦିନେ ଖେଳୁ ଖେଳୁ ତୋର ପିତା ମହାରାଜ ଦଶରଥ ମୋତେ 2ଟି ବର ଦେବା କଥା ତୋର କେମିତି ପ୍ରତ୍ୟୟ ହେଲା କେଜାଣି? ତୁ ହଠାତ୍ ମୋ ଛାତିରେ ମୁହଁ ଗୁଞ୍ଜି ଶୋଇପଡ଼ୁ ପଡ଼ୁ ପଚାରିଲୁ, ମା ସେଦିନ ଯୁଦ୍ଧ କେମିତି ଥିଲା? ମା,

0: କେମିତି ତମେ ପିତାଙ୍କୁ ଶିଖେଇଲ ତୀର ଚାଳନାର କୌଶଳ? ମୁଁ ତୋ ମୁହଁକୁ ଆଶ୍ଚର୍ଯ୍ୟ ହେଇ ଚାହିଁ ରହିଛି। ତାପରେ ସେ ଯୁଦ୍ଧର ସମସ୍ତ ବିବରଣୀ ମୁଁ କହିବା ଆଗରୁ ତୁ ପଖାଣି ଯାଉଛୁ।
1: ଘୋର ଘର ଘର ନାଦରେ ମାଡ଼ି ଆସୁଛି ରାକ୍ଷସର ରଥ, ପିତା ଦଶରଥ ବିଚଳିତ।
2: ମୁଁ ଏ କଣ ଦେଖୁଛି, ଚତୁର୍ଦିଗରେ କେବଳ ରଥ ଆଉ ରଥ, ରାକ୍ଷସମାନଙ୍କର ରଥ। ସେମାନେ ଧନୁ ତୀର ବର୍ଷା ଖଡ଼ଗ ଖର୍ପର ଧରି ମାଡ଼ି ଆସୁଛନ୍ତି ଚତୁର୍ପାର୍ଶ୍ୱରୁ। ଚାରିଆଡ଼େ କେବଳ କିଳିକିଳା ନାଦ, ଅଟ୍ଟହାସ୍ୟ। ଏହା କ'ଣ ଦେବଦାନବ ଯୁଦ୍ଧର ଶେଷ ପରିଣତି? କୁହ କୁହ, କହିକି ସତ କ'ଣ ଏ ରାକ୍ଷସ କବଳରୁ ମୁଁ ତ୍ରାହି ନାହିଁ? କୁହ କ'ଣ କରିବାକୁ ହବ ମୋତେ?
0: ଧୈର୍ଯ୍ୟଧର ରାଜା, ଦେଖ ମୁଁ କ'ଣ କରିପାରେ।
1: ପରେ ପରେ ତମର ବିଚକ୍ଷଣ ରଥ ଚାଳନା ଆଉ ତୀର ଚାଳନାର ପାରଦର୍ଶିତା ପିତାଙ୍କ ଯୁଦ୍ଧରେ ବିଜୟ କରିଥିଲା। ତୁମେ ଜଣେ ସାଧାରଣ ନାରୀ ନୁହେଁ ସାନମା, ଜଣେ ବୀରାଙ୍ଗନା, ଜଣେ ସୁଦକ୍ଷା ସାରଥୀ ହିସାବରେ ତୁମର ସମୁଜ୍ଜଳ କୀର୍ତ୍ତି ଏବେ ବି ଉଜ୍ଜୀବିତ ଜନମାନସରେ।
0: ଆଉ ସେହି ବିଜୟ ଉଲ୍ଲାସରେ ମହାରାଜ ଗଦଗଦ ଚିତ୍ତରେ ମୋତେ ଯାଚିଥିଲେ ଦୁଇଟି ଇଚ୍ଛାଧୀନ ବର, ଯାହା ଆଜି ପର୍ଯ୍ୟନ୍ତ ବି ଅଦୟ ଅଛି ତାଙ୍କ ପାଇଁ।
1: ମୋର ଛୋଟ ଗୋଟେ ଅନୁରୋଧ ରକ୍ଷା କରିବ ସାନମା, ସେହି ବର ଦୁଇଟି ତମେ ମୋ ପାଇଁ ମାଗି ପାରିବ ସାନମା? ସତ୍ୟର ପ୍ରତିଷ୍ଠା ପାଇଁ ସେ ବର ଦୁଇଟି ମୋ ପାଇଁ ଏକାନ୍ତ ପ୍ରୟୋଜନ। କୁହ ସାନମା, କଥା ଦିଅ।
0: ସତ୍ୟ?
1: ହଁ ମା, ସତ୍ୟ।
0: କି ସତ୍ୟ? କ'ଣ ପ୍ରତିଷ୍ଠା କରିବାକୁ ଚାହୁଁ?
1: ଅଧର୍ମ ଉପରେ ଧର୍ମର ବିଜୟ।
0: ଧର୍ମର ବିଜୟ?
1: ହଁ ମା, ଧର୍ମର ବିଜୟ, ଆଉ ଏହା ହିଁ ସତ୍ୟ।
0: ମୋ ମନରେ ତୋର ପରିଚୟକୁ ନେଇ ଅନେକ ସଂଶୟ ସୃଷ୍ଟି ହେଲା ସେହି କ୍ଷଣି। ପ୍ରକୃତିରେ ତୁ ମାନବ ଶିଶୁ ନା ଦେବ ଶିଶୁ? ତୋ କଥା, ତୋ ଆଚରଣ ଖୁବ୍ ଅଦ୍ଭୁତ, ଅଲୌକିକ ବୋଧ ହେଲା ମୋତେ।
3: ମୁଁ ଆଉ ତୁମ ପାଇଁ ଶିଶୁ ରାମଚନ୍ଦ୍ର ହୋଇନଥିଲି ସେତେବେଳେ।
0: ତୁ ଯେମିତି ଧୀରେ ଧୀରେ ସର୍ବବ୍ୟାପୀ ଅଦୃଷ୍ଟ ଶକ୍ତିଟିଏ ହେଇ ଉଭା ହେଲୁ ମୋ ସାମ୍ନାରେ,
3: ତଥାପି ତୁମେ ବିଶ୍ୱାସ କଲ ନାହିଁ। କୌତୁହଳ ବଶତଃ ହସୁ ହସୁ ମୋର ଆବେଗ ଆଭିମୁଖ୍ୟ ବିଷୟରେ ଜାଣିବାକୁ ଚେଷ୍ଟା କଲ ସେତେବେଳେ।
0: ଠିକ୍ ଅଛି ବାପ, କହ ତୋ ପାଇଁ ଆମର କ'ଣ ଅଦେ ଅଛି ଯେ ଏତେ ଅନନ୍ୟ? ପୁତ୍ରର ମଙ୍ଗଳ ପାଇଁ ମା ତ ଜୀବନ ଉତ୍ସର୍ଗ କରିପାରେ।
1: ସାନମା,
0: ତୁ ପୁଣି ରଘୁବଂଶର ତିଳକ, ଜ୍ୟେଷ୍ଠ ପୁତ୍ର। କହ ପୁତ୍ର, କ'ଣ ଚାହୁଁ? ମୁଁ ତ୍ରିବାର ସତ୍ୟ କରୁଛି, ମୋର ପ୍ରାଣାଧିକ ପୁତ୍ର ରାମଚନ୍ଦ୍ରର ହିତ ପାଇଁ ମୁଁ ମହାରାଜାଙ୍କଠାରୁ ଯେକୌଣସି ବର ମାଗିପାରେ।
1: ତୁମେ କିନ୍ତୁ ଏସବୁ ସାରା ଜୀବନ ଗୋପନ ରଖିବ ସାନମା, ତା ନହେଲେ ମୋର ମହତ ଉଦ୍ଦେଶ୍ୟର ବିଘଟନ ଅବଶ୍ୟ ଘଟିବ।
0: ରଖିବି, ନିଶ୍ଚୟ ଗୋପନ ରଖିବି ପୁତ୍ର, ଏବେ ତୁ ନିର୍ଦ୍ୱନ୍ଦ୍ୱରେ ପ୍ରକାଶ କରିପାରୁ।
1: ତୁମେ ଏବେଠୁ ଜାଣି ରଖ ସାନମା, ମୋର ଏ ଜନ୍ମ ଅଯୋଧ୍ୟାର ରାଜା ହେବା ପାଇଁ ନୁହେଁ, ଲଙ୍କାର ମହାପ୍ରତାପୀ ରାକ୍ଷସ ରାଜା ରାବଣର ନିଧନ ପାଇଁ ମୋର ଏ ଅବତାର
0: ରାମଚନ୍ଦ୍ର,
1: ଆଉ ସେଥିପାଇଁ ମୋତେ 14 ବର୍ଷ ବନବାସ କରିବାକୁ ହେବ, ଆଉ ସେଇ 14 ବର୍ଷ ଅନୁଜ ଭରତ ହେବ ଅଯୋଧ୍ୟାର ରାଜା।
0: ରାମଚନ୍ଦ୍ର, ତୁ କ'ଣ କହୁଛୁ ପୁତ୍ର? ଭରତ ରାଜା ହେବ, ତୁ ବନବାସୀ ହେବୁ? ନା ନା ନା, ଅସମ୍ଭବ ଅସମ୍ଭବ, ଏସବୁ ମୁଁ ସ୍ୱପ୍ନରେ ସୁଦ୍ଧା ବି ଭାବିପାରେନି, ନା କଦାପି ନୁହେଁ।
1: ତଥାପି ପିତାଙ୍କଠାରୁ ଏଇ ବର ଦୁଇଟି ତୁମକୁ ମାଗିନେବାକୁ ହେବ ସାନମା, ସତ୍ୟ ଯେତେ ନିଷ୍ଠୁର ହେଲେ ବି ତାହା ସତ୍ୟ। ସତ୍ୟର ପ୍ରତିଷ୍ଠା ନିକଟରେ ପିତା ପୁତ୍ର ମାତା ଭଗ୍ନୀ ଗୁରୁ ବ୍ରାହ୍ମଣ କାହାରି ସ୍ଥାନ ନାହିଁ।
0: କିନ୍ତୁ ମୁଁ
1: ସାନମା, ସାନମା କ'ଣ ହେଲା? ସାନମା କ'ଣ ହେଲା? କଥା କୁହ, କଥା କୁହ ସାନମା।
0: ଭୟ ଓ ଆତ୍ମଗ୍ଲାନିରେ ହଠାତ୍ ମୁଁ ସ୍ତବ୍ଧ ହୋଇଗଲି। ମୋର ମୂର୍ଚ୍ଛିତ ଅବସ୍ଥାରେ ତୁମର ସେବା କରି ଚାଲିଥିଲୁ।
3: କିଛି କ୍ଷଣ ଉତ୍ତାରେ ମୋର ସେବା ଆଉ ଶୀତଳ ସ୍ପର୍ଶରେ ତୁମେ ଆଖି ଖୋଲି ଚାହିଁଲ।
0: ରାମଚନ୍ଦ୍ର,
1: ତୁମେ ତ୍ରିବାର ସତ୍ୟ କରିସାରିଛ ସାନମା, ତୁମକୁ ବରଭିକ୍ଷା କରିବାକୁ ହେବ। ତା ଛଡ଼ା ଖାଲି କ'ଣ ଭରତ ତୁମର ପୁତ୍ର, ମୁଁ ନୁହେଁ। ମୁଁ ଜାଣେ ସାନମା, ଏ ବର ଦୁଇଟି ମାଗିସାରିବା ପରେ ତୁମକୁ ଅନେକ କଷ୍ଟ ସହିବାକୁ ହେବ, ଅନେକ ଲାଞ୍ଛନା, ଅନେକ ତିରସ୍କାର, ଅନେକ ଭର୍ସନା।
0: ମୋ ଛାତି ଫାଟିଯିବ, ମୂର୍ଦ୍ଧନାପାତ ହେବ, ହୁଏତ ସେଇ ମୁହୂର୍ତ୍ତଟି ହେଇପାରେ ମୋ ପାଇଁ ଅନ୍ତିମ ମୁହୂର୍ତ୍ତ।
1: ନା ନା, ତୁମେ ସେମିତି କୁହ ନା, ତୁମକୁ ଯେତେ କଷ୍ଟ ହେଲେ ବି ସେସବୁ ସହ୍ୟ କରିବାକୁ ହେବ ସାନମା, ତୁମକୁ ସହିବାର ଶକ୍ତି ମୁଁ ଦେବି, ସାମର୍ଥ୍ୟ ମୁଁ ଦେବି।
0: ରାମଚନ୍ଦ୍ର,
1: ମନ ଦୁଃଖ କର ନା ସାନମା, ମୁଁ କଥା ଦଉଛି, ମୁଁ 14 ବର୍ଷ ବନବାସ ସାରି ଅଯୋଧ୍ୟାକୁ ଫେରି ଆସିବି।

0: ବାପରେ, ତମର ସକାଳ ଗ୍ଲାନି, ସକାଳ ଅବସାଦ ଅପସରି ଯିବ ଗୋଟାଏ ପଲକରେ।
1: ଭିତରେ ଅନେକ ବର୍ଷ ବିତି ଯାଇଛି। ତୁମେ ଚାରି ଭାଇ ବଡ଼ ହେଇଛ, ତୁମର ବିବାହ ହେଇଛି, ସର୍ତ୍ତାନୁସାରେ ତୁ ଶିବଧନୁ ଭଗ୍ନ କରିଛୁ। ରାଜା ଜନକଙ୍କ କନ୍ୟା ସୀତା ଆସିଛି ରଘୁବଂଶର କୁଳବିଧୂ ହେଇ। ସବୁଠି ତୁମର ପ୍ରଶଂସା, ଜୟଧ୍ୱନି, ବିଜୟର ଧ୍ୱଜା।
2: ଖାଲି ସେତିକି ନୁହେଁ, ମହାରାଜା ଦଶରଥଙ୍କ ପରି ଭାଗ୍ୟବାନ ଧର୍ମନିଷ୍ଠ ନୃପତି ତ୍ରିଲୋକରେ ବିରଳ ବୋଲି ଡିଣ୍ଡିମ ଶୁଭିଛି।
1: ଆଉ ସେ ବିଜୟର ଏକମାତ୍ର କାରଣ ଆମର ଜ୍ୟେଷ୍ଠ ପୁତ୍ର ରାମଚନ୍ଦ୍ର।
2: ସାନମା,
1: କିନ୍ତୁ ସେ ଆନନ୍ଦ ବେଶୀ ଦିନ ତିଷ୍ଠି ପାରିଲାନି। ସମୟର ଅବିରାମ ଗତିରେ ମୋର ବିସ୍ମୃତି ଘଟିଛି। ତୋ ପାଇଁ ମୋର କର୍ତ୍ତବ୍ୟ ତ୍ରିବାର ସତ୍ୟ କରି ତତେ ଦେଇଥିବା ନିଷ୍ଠୁର ପ୍ରତିଶ୍ରୁତି।
2: ସାନମା,
1: ତୋର ରାଜ୍ୟାଭିଷେକ ସମୟ ଉପନୀତ, କିନ୍ତୁ ପ୍ରିୟ ସଖୀ ମନ୍ଥରାର କି ସ୍ୱାର୍ଥ? କାହାର ପ୍ରରୋଚନାରେ ସେ କୁବୁଦ୍ଧି ରଚିଲା? ମୁଁ ଜାଣେ ସବୁ ବିଡ଼ମ୍ବନାକୁ ବିଧିର ବିଧାନ କହି ନିଜକୁ ଦୋଷମୁକ୍ତ କରିବାରେ ଶ୍ରୀରାମ ହିଁ ଶ୍ରେଷ୍ଠ ବୀର।
2: ସାନମା,
1: ସେଦିନ ଏଇ କୈକେୟୀର କୁଟିଳତା ପାଇଁ ସମଗ୍ର ଅଯୋଧ୍ୟା ନଗରୀରେ ଘୃଣାର ଅଗ୍ନି ବର୍ଷା ହେଉଥିଲା।
2: ସାନମା,
1: ଆଉ ସେଥିପାଇଁ ମୋର ଏବେ ବି ମନେ ପଡ଼ୁଛି ମହାରାଜା ଦଶରଥଙ୍କର ସେ ବିକଳ ଆହ୍ୱାନ।

0: କୁହ କୁହ କୈକେୟୀ, କ'ଣ ଚାହୁଁ ତୁମେ? କାଲି ପ୍ରଭାତରେ ମୋର ପ୍ରାଣାଧିକ ପୁତ୍ର ରାମଚନ୍ଦ୍ରଙ୍କର ରାଜ୍ୟାଭିଷେକ ପାଇଁ ସକଳ ଆୟୋଜନ ସମାପ୍ତ ହୋଇଛି। ସାରା ଅଯୋଧ୍ୟା କଟକରେ ଆନନ୍ଦର ମହୋତ୍ସବ। ଅଥଚ ରାଣୀ କୈକେୟୀ,
1: ବନ୍ଦ କର ସେ ମିଥ୍ୟାଳାପ।
0: ରାଣୀ,
1: ବାରମ୍ବାର ରାଣୀ ବୋଲି ସମ୍ବୋଧନ କରିବାକୁ ତୁମର କି ଲଜ୍ଜାବୋଧ ହୁଏ ନାହିଁ ରାଜା?
0: କୈକେୟୀ,
1: ତୁମେ ସତ୍ୟସନ୍ଧ ପ୍ରାଜ୍ଞ ଧର୍ମ ଧୁରନ୍ଧର ବୋଲି ଜଗତ ଜାଣିଛି, କିନ୍ତୁ ବାସ୍ତବରେ ତୁମେ ଯେ ଫିରୁ ପ୍ରବଞ୍ଚକ।
0: କୈକେୟୀ,
1: ଏତେ ଶୀଘ୍ର ଭୁଲିଗଲ? ସେଦିନ ଦାନବ ସହ ଯୁଦ୍ଧ କରି ବାରମ୍ବାର ପରାସ୍ତ କ୍ଷତବିକ୍ଷତ ହେବା ପରେ ଶେଷରେ ମୋର ଶରଣାପନ୍ନ ହେଲ। ମୁଁ ତମ ରଥରେ ସାରଥି ହେଇ ରଥ ଚାଳନା କଲି, ତୁମେ ଯୁଦ୍ଧରେ ବିଜୟୀ ହେଲ।
0: ଆଉ ସେହି ଆନନ୍ଦରେ ଉତ୍ଫୁଲ୍ଲିତ ହେଇ ତମକୁ ଦୁଇଟି ବର ଦେବା ପାଇଁ ପ୍ରତିଜ୍ଞା କରିଥିଲି।
1: କାହିଁ କାହିଁ ସେ ପ୍ରତିଜ୍ଞା? ଏହା କ'ଣ ତୁମ ପ୍ରବଞ୍ଚନାର ସଠିକ୍ ନିଦର୍ଶନ ନୁହେଁ?
0: ବନ୍ଦ କର, ବନ୍ଦ କର ରାଣୀ, ଶାନ୍ତ ହୁଅ। କୁହ, ଅବିଳମ୍ବେ ପ୍ରକାଶ କର, କ'ଣ ଚାହୁଁ ତୁମେ? ଆଜି ମୋର ପୁତ୍ରର ରାଜତିଳକ ଅବସରରେ ତୁମେ ହୀରା ନୀଳା ମୋତି ମାଣିକ୍ୟ ରାଜ୍ୟ ସିଂହାସନ ଯାହା ଚାହିଁବ।
1: ବାସ୍ ବାସ୍ ରାଜନ୍, ବାସ୍, ମୁଁ ଚାହେଁ କେବଳ ସିଂହାସନ। କାଲି ପ୍ରଭାତ ପୂର୍ବରୁ ରାମଚନ୍ଦ୍ର ନୁହେଁ, ମୋ ପୁଅ ଭରତ ହେବ ଅଯୋଧ୍ୟାର ରାଜା।
0: କୈକେୟୀ,
1: ଖାଲି ଏତିକି ନୁହେଁ, ଭରତର ନିଷ୍କଣ୍ଟକ ରାଜ୍ୟଭୋଗ ପାଇଁ ରାମଚନ୍ଦ୍ର 14 ବର୍ଷ ବନବାସରେ ଯିବ।
0: ନା ନା କୈକେୟୀ, ନା, ତମକୁ ମୋର ସତ ଅନୁରୋଧ, ମୋ ପ୍ରାଣପ୍ରିୟ ରାମଚନ୍ଦ୍ର ପ୍ରତି ତମେ ଏତେ ବଡ଼ ଅନ୍ୟାୟ କର ନାହିଁ କୈକେୟୀ।
1: ରାଜା,
0: ପ୍ରତିବଦଳରେ ତମେ ମୋର ଶିରଚ୍ଛେଦନ କରିପାର, ମୋତେ କିନ୍ତୁ ଏଭଳି ବର ମାଗୁ ନା କୈକେୟୀ। ତମେ ନିଷ୍ଠୁରତାର ପୁନର୍ବିଚାର କର, ତମକୁ ସତ ଅନୁରୋଧ କୈକେୟୀ।
1: ପୁନର୍ବିଚାର? ଅସମ୍ଭବ ରାଜା, ଅସମ୍ଭବ।
0: ଚଳିବ ଚଳିବ ରାଣୀ, ଚଳିବ। ଏ ନିଷ୍ଠୁରତାର ପୁନର୍ବିଚାର ନହେଲେ ତମେ ଚଳିବ। ଅନୁତାପର ଦାବା ନହେଲେ ତମେ ଚଳି ପୋଡ଼ି ଥରଖାର ହେଇଯିବ।

0: ମୁଁ ମୋ ଚିତ୍ରେ ଅଟଳ ରହିଲି।
1: ସାନୁମା,
0: ଭାରତର ରାଜ୍ୟାଭିଷେକ ପୂର୍ବରୁ ତୋର ବନଗମନର ପର୍ବ ମୋର ମନେ ପଡ଼ିଯାଉଛି। କି ଧୈର୍ଯ୍ୟ ତୋର! ସାରା ଅଯୋଧ୍ୟା ପୁରୀରୁ ଆଶୀର୍ବାଦ ନେବା ପରେ ତୁ ଆସିଥିଲୁ ମୋ ନିକଟକୁ। ମୋ ଆଖିରୁ ଲୁହ ପୋଛି ଦେଇ କହିଥିଲୁ,

0: ତଥାପି ତୁମର ଭୂମିକା ଶେଷ ହୋଇନି ସାନମା। ଏବେ ସଗର୍ବରେ ମୋର ପ୍ରାଣପ୍ରିୟ ଭରତକୁ ରାଜ୍ୟାଭିଷେକ କରିବାର ଦାୟିତ୍ୱ ତା ମଧ୍ୟ ତୁମର।
1: କାହିଁକି କାହିଁକି ମୋର ମରଣ ହେଲାନି ସେତେବେଳେ, କାହିଁକି ବଞ୍ଚି ରହିଲି ନିଜ ପ୍ରତି ନିଜର ଚରମ ଘୃଣା ଅବଜ୍ଞାରେ।
0: ତୁମର ବାକ୍ୟ ସ୍ଫୁରଣ ଥିଲା,
1: ତୁ ସଙ୍ଗେ ସଙ୍ଗେ ମୋ ଛାତିରେ ଆଶ୍ରୟ ଲୋଡ଼ିଲା ଭଳି ହାଉଜି ପଡ଼ି ମୋ କାନରେ ଖୁବ୍ ସନ୍ତର୍ପଣରେ କହୁଥିଲୁ,
0: ଖାଲି ଭରତର ରାଜ୍ୟାଭିଷେକ ନୁହେଁ ସାନମା, ମୋ ପାଇଁ ତୁମର ଭୂମିକା ଖାଲି ତ୍ରେତୟାରେ ଶେଷ ହେବନି, ଦ୍ୱାପରରେ କଂସର ନିଧନ ପାଇଁ ମୋତେ ପୁଣି ଥରେ ଜନ୍ମ ନେବାକୁ ହେବ। ସେତେବେଳେ ମୁଁ ମାତା ଦେବକୀଙ୍କ ଗର୍ଭରୁ ଜନ୍ମ ନେଲେ ମଧ୍ୟ ପ୍ରତିପାଳିତ ହେବି ତୁମରି କୋଳରେ, ତୁମେ ହେବ ମୋ ପାଇଁ ମାତା ଯଶୋମତୀ, ତାହା ହିଁ ହେବ ମୋର କୃଷ୍ଣାବତାର।
1: ମୁଁ କେବଳ ନିଷ୍ପ୍ରାଣ ପ୍ରତିମାଟେ ପରି ତତେ ଚାହିଁଥିଲି, ତୁମଠୁ ବିଦାୟ ନେଇ ଧୀରେ ଧୀରେ ଫେରି ଯାଉଥିଲୁ ରାଜପାଟିର ମୁଖଶାଳା ଦେଇ। ଖାଲି ରାଜ୍ୟବାସୀ ନୁହନ୍ତି, ସମଗ୍ର ଅଯୋଧ୍ୟାର ବୃକ୍ଷଲତା, ନଦ ନଦୀ, ସ୍ଥାବର ଜଙ୍ଗମ, ପଶୁପକ୍ଷୀ ସମସ୍ତଙ୍କ ଆଖିରେ ଅଶ୍ରୁ, ସମସ୍ତେ ଶୋକାର୍ତ। ଶେଷରେ ମହାରାଜ ଦଶରଥ
2: କାହିଁ ଗଲୁ ପୁତ୍ର, ମୋ ତୋ ବିନା ବଞ୍ଚିବା ସତ ଦିକ ରାମ ରାମ, କାହିଁ କାହିଁ ମୋ ରାମ ରାମ।

0: ମୋତେ ଜନ୍ମ ଦେବା ପୁଣି ତୋ ପାଇଁ ମୃତ୍ୟୁବରଣ କରିବାର ପୁଣ୍ୟଫଳ କେବଳ କେବଳ ଏକମାତ୍ର ରାଜା ଦଶରଥଙ୍କୁ ମିଳିଲା। ତାଙ୍କର ନିର୍ମଳ ପୁତ୍ର ବତ୍ସଳତା ପାଇଁ ସେ ଜଗତ ଖ୍ୟାତ ହେଲେ, କିନ୍ତୁ ମୁଁ
1: ସନମା
0: ମହାରାଣୀ କୌଶଲ୍ୟା ଆଉ ସୁମିତ୍ରାଙ୍କ ସହ ବୈଧବ ଆବରି ନେଲି ଅକାଳରେ, ଯାହାର କାରଣ କେବଳ ମୁଁ ନିଜେ।
1: କିନ୍ତୁ ସନମା
0: ଖାଲି ସେତିକି ନୁହେଁ, ଦୀର୍ଘ 14 ବର୍ଷ ଭରତ ମୋ ମୁହଁ ଚାହିଁଲାନି, ତାର ତିରସ୍କାର ମୋ ହୃଦୟକୁ ବାରମ୍ବାର ଆଘାତ କରିଛି, ବାରମ୍ବାର ଧିକ୍କାର କରିଛି ମର୍ମସ୍ଥଳକୁ, ମାତୃତ୍ୱକୁ।
1: ସନମା
0: କି ଦୁର୍ଭାଗ୍ୟ ମୋର, ମହାରାଜା ସତ୍ୟ ଆଉ ପୁତ୍ର ପ୍ରେମ ପାଇଁ ସତ୍ୟନିଷ୍ଠ ଏକାଙ୍ଗ ଚକ୍ରବର୍ତ୍ତୀ ହେଲେ, ଅଥଚ ମୁଁ ସତ୍ୟ ରକ୍ଷା କରି ବୈଧବ୍ୟ ଭୋଗିଲି, ପୁତ୍ର ସୁଖ ହରେଇଲି, ପୁତ୍ରବଧୂର ସୁଖ ହରେଇଲି, ଯୁଗ ଯୁଗ ପାଇଁ ଦୃଷ୍ଟାନ୍ତ ପାଲଟି ଗଲି କୁଟିଳା କୈକେଇ ଭାବରେ। ମୁଁ ଜାଣେ ଏସବୁ ପ୍ରଶ୍ନ ପାଇଁ ତୁ ନିରୁତ୍ତର
1: ସନମା,
0: ତୁ ଜାଣୁ ମୋ ଭିତରେ କେତେ ଖେଦ, କେତେ ଅନ୍ତର୍ତାହ ସୀତୟର ଅପହରଣ ପାଇଁ। କି ଦୁର୍ଦ୍ଦିନ ସତେ, ଯେଦିନ ସମ୍ବାଦ ମିଳିଲା ରାବଣ ମାୟାବିପ୍ର ସାଜି ଅରଣ୍ୟରେ ସୀତାକୁ ଅପହରଣ କରିଛି, ସେଦିନ ଏ ବୈଧବ୍ୟ ଲାଞ୍ଛିତ ହାତ ଦିଟା ଘନ ଘନ ପ୍ରକମ୍ପିତ ହେଲା ଅଧମ୍ୟ କ୍ରୋଧରେ।
1: ସନମା
0: ଥରେ, ଖାଲି ଥରେ ମାତ୍ର ଲୋଡ଼ିଥାନ୍ତୁ ମୋତେ, ଏକା ତୁ ନୁହେଁ, ତ୍ରିଭୁବନ ଦେଖିଥାନ୍ତା ଏ ବୀରଙ୍ଗନା କୈକେଇର ଶକ୍ତି।
1: ସନମା
0: ବିଶ୍ରବାନନ୍ଦନ କଣ ଏତେ ଶକ୍ତିଶାଳୀ?
1: କିନ୍ତୁ ସନମା
0: ଜାଣେ ତୋର ଅବତାର ନେବାର ଉଦ୍ଦେଶ୍ୟ ହୁଏତ ସଫଳ ହିଁ ନଥାନ୍ତା, କିନ୍ତୁ କିନ୍ତୁ ସେଇ ଦିନ ଗୁଡାକ ଥିଲା ମୋ ପାଇଁ ମୃତ୍ୟୁ ପରି ମର୍ମନ୍ତୁଦ। ଯୁଦ୍ଧ ଜିଣିବାର ସାମର୍ଥ୍ୟ ଥାଇ ମଧ୍ୟ ସୁପ୍ତ ରହି ଅଶ୍ରୁପାତ କରିବାରେ ଜଣେ ବୀରାଙ୍ଗନା ପାଇଁ କେତେ ଯେ ହାସ୍ୟାସ୍ପଦ, ତାହା ମଧ୍ୟ ସହ୍ୟ କରିଥିଲି।
1: କିନ୍ତୁ ସନମା
0: ତଥା

0: ବି ତୋର ତ୍ୟାଗ ତୋର ପ୍ରତିଦାନ ମୁଁ ଅସ୍ୱୀକାର କରୁନି। ମୋର ସମସ୍ତ ଦୁଃଖର କିଞ୍ଚିତ ଉପଶମ ଘଟିଥିଲା ମାତ୍ର ଗୋଟିଏ ମୁହୂର୍ତ୍ତ ପାଇଁ। ସେଦିନ ଥିଲା ଆଲୋକର ପର୍ବ ଦୀପାବଳି। ଅସତ୍ୟ ଉପରେ ସତ୍ୟର ବିଜୟ ବାର୍ତ୍ତା ଦେଇ ତୁ ପ୍ରତ୍ୟାବର୍ତ୍ତନ କରୁଥିଲୁ ଅଯୋଧ୍ୟାକୁ। ଜଗତ ଦେଖିଛି ସେଦିନ ସୀତା ଓ ଲକ୍ଷ୍ମଣଙ୍କ ସମେତ ସମସ୍ତ ଅନୁଗତମାନେ ପ୍ରଥମେ ମା କୌଶଲ୍ୟାଙ୍କ ପଦସ୍ପର୍ଶ କରି ଆଶୀର୍ବାଦ ଲୋଡ଼ୁଥିବା ବେଳେ ତୁ ପ୍ରଥମେ ଦୌଡ଼ି ଆସିଥିଲୁ ମୋ ପାଖକୁ ତୋ ସତ୍ୟର ପରକାଷ୍ଠା ସହ। ମୁଁ ମାତୃତ୍ୱର ମର୍ଯ୍ୟାଦା ଲଭିଥିଲି ସେହି ସନ୍ଧି କ୍ଷଣରେ। କହିକେ ଜୀବନର ସେ ଗୋଟିଏ ମୁହୂର୍ତ୍ତ ଥିଲା ଅତୁଳନୀୟ।
1: ସେଦିନ ଆମ ଦୁହିଁଙ୍କର ଆନନ୍ଦାଶ୍ରୁ ଏକ ହୋଇଯାଇଥିଲା ସାରା ଅଯୋଧ୍ୟାବାସୀଙ୍କ ସମ୍ମୁଖରେ।
0: ଦେହରେ ପ୍ରାଣ ସଞ୍ଚାର ହେଲା, ମୁଁ ଜୀବନ ଫେରିପାଇଲି, ହେଲେ ତାହା ମଧ୍ୟ କ୍ଷଣସ୍ଥାୟୀ।
1: ସାନମା
0: ପରେ ପରେ ବୈଦେହୀର ଅଗ୍ନି ପରୀକ୍ଷା, କି ମର୍ମନ୍ତୁତ। ନିଜକୁ ପ୍ରଜନୁରଞ୍ଜକ ପ୍ରଜାବତ୍ସଳ କରିବାକୁ ଯାଇ ଧର୍ମପତ୍ନୀ ପ୍ରତି ଏତେ ନିଷ୍ଠୁରତା।
1: ସାନମା
0: ପ୍ରକାଣ୍ଡ ଅଗ୍ନିସ୍ତୁପରେ ଅଗ୍ନି ସଂଯୋଗ କରି ତହିଁରେ ଦଣ୍ଡାୟମାନ ଅବସ୍ଥାରେ ସ୍ୱୀୟ ଶୁଦ୍ଧତାର ପରୀକ୍ଷା ଦେବା କି ଭୟଙ୍କର ସର୍ତ୍ତ, ତୁ କହ କହ। ଆତ୍ମୀୟ ସ୍ୱଜନ ହେଇ କେହି କଣ ସହ୍ୟ କରିପାରେ ଏସବୁ?
1: କିନ୍ତୁ ସାନମା
0: ଧନ୍ୟ ଧନ୍ୟ ସେ ଅଗ୍ନି ଦେବତା। ଶିଖା ପ୍ରଜ୍ୱଳିତ ହେବା ପୁଣି ଆପେ ଆପେ ନିର୍ବାପିତ ହେବା ପରେ ଅମ୍ଳାନ ବୈଦେହିକ ଅକ୍ଷୁର୍ଣ୍ଣ ପ୍ରତ୍ୟର୍ପଣ। ଆକାଶରୁ ପୁଷ୍ପବୃଷ୍ଟି ହେଇଥିଲା ନା?
1: ହଁ ପୁଷ୍ପବୃଷ୍ଟି ହେଉଥିଲା, କିନ୍ତୁ
0: ସେତିକିରେ ମଧ୍ୟ ସରିଲାନି ପରୀକ୍ଷା। ପରେ ପରେ ପୁଣି ନିର୍ବାସନ, ପୁଣି ଲବକୁଶଙ୍କ ପିତୃତ୍ୱକୁ ନେଇ କର୍କଶ ଉପହାସ ସହ ପାତାଳ ପ୍ରବେଶ। ମନୁଷ୍ୟ ଦେହ ଧରି କେତେ ଆଉ ସହ୍ୟ କରିଥାନ୍ତା ସେ? ସେଦିନ ଖାଲି ବସୁଧା ଫାଟୁ ନଥିଲା, ତା ସହିତ ଫାଟି ଯାଉଥିଲା ତିନି ତିନିଟା ବୃଦ୍ଧା ବିଧବା ମାଙ୍କର ଜାତି।
1: କିନ୍ତୁ ସାନମା ସେଥିରେ ମୋର କି ଅପରାଧ? ନିର୍ବାସନ ସହ ପାତାଳ ପ୍ରବେଶ ଥିଲା ସୀତାଙ୍କର ନିଜସ୍ୱ ନିଷ୍ପତ୍ତି।
0: କଣ କହିଲୁ, ସୀତାର ନିଜସ୍ୱ ନିଷ୍ପତ୍ତି? ହଁ ତୁ ଠିକ କହିଛୁ, ଏସବୁ ଥିଲା ତାର ନିଜସ୍ୱ ନିଷ୍ପତ୍ତି। ହେଲେ କାହା ପାଇଁ କହ, କାହା ପାଇଁ ଏ ଚରମ ନିଷ୍ପତ୍ତି ତାର?
1: ସାନମା
0: କେବଳ କେବଳ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ମାନ ରକ୍ଷା ପାଇଁ। ମୁଁ ଠିକ କହୁଛି ନା?
1: ମତେ ବିଶ୍ୱାସ କର, ଏସବୁରେ ମୁଁ କେବଳ ନିମିତ୍ତ ମାତ୍ର, ନହେଲେ ଏହା ହିଁ ତ ଭବିତବ୍ୟ ବିହି ନିର୍ଦ୍ଦିଷ୍ଟ।
0: ବିହି କି? ସେ ବିହି କଣ ତାର ସ୍ୱରୂପ କହ, ଉତ୍ତର ଦେ। ଜାଣେ ତୁ ନୀରବ ରହିବୁ, ସେଦିନ ବି ଏମିତି ନୀରବ ଥିଲୁ, ଆଉ ତୋର ସେ ଅଖଣ୍ଡ ନୀରବତା ହିଁ ତତେ କ୍ଷମା କରିଦେଇଥିଲୁ।
1: ସାନମା
0: ସେଇ ଦୁଃଖ ସେଇ ସବୁ ଅବସାଦ ହିଁ ହେଲା ମୋ ଜୀବନର ଅନ୍ତିମ କାରଣ। ମୃତ୍ୟୁର ଶେଷ ଅବସ୍ଥାରେ ମୋ ମଥାକୁ କୋଳରେ ଧରି ତୁ ଅଶ୍ରୁପାତ ଗର୍ଭରୁ କହୁଥିଲୁ,
1: ନାଇଁ ନାଇଁ ସାନମା, ତମକୁ ମୁଁ ଏମିତି ଛାଡ଼ିଦେବିନି, ତୁମକୁ ମୋ ପାଇଁ ପୁନର୍ଜନ୍ମ ନେବାକୁ ହେବ। ସାନମା ଖାଲି ଦ୍ୱାପରରେ ଯଶୋଦା ହୋଇ ନୁହେଁ, କଳିଯୁଗରେ ମାଉସୀ ମା ହୋଇ ତୁମେ ଅବସ୍ଥାନ କରିବ ଶ୍ରୀକ୍ଷେତ୍ରରେ। ତା ନହେଲେ ମୋତେ ପୋଡ଼ପିଠା ଖୋଇଦେବ କିଏ?
0: ପୋଡ଼ପିଠା ବାକ୍ୟ ନୁହେଁ, ତାହା ହିଁ ଥିଲା ମୋର ବିସ୍ଫାରିତ ନେତ୍ର ଯୁଗଳର ପ୍ରଶ୍ନ। ପରେ ପରେ ତୁ କାନ୍ଦୁ କାନ୍ଦୁ ମୋ ଛାତିରେ ଲୋଟି ପଡ଼ିଲୁ, ଆଉ ମୋର ଅନ୍ତରାତ୍ମା ହଜିଗଲା ତୋରି ଭିତରେ ପରମାତ୍ମାରେ।
1: ମୁଁ ଜାଣେ ସାନମା, କହିକି ଭାବରେ ତମେ ଅନେକ କଷ୍ଟ ସହିଛ।
2: ଯଶୋଦା ଭାବରେ ବି କମ୍ କଷ୍ଟ ସହି ନାହିଁ ରେ ଜଗା। ତୋର ଲୁଚେଇ ଲୁଚେଇ ମାଟି ଖାଇବାଠୁ ନଟୁ ଚୋରି ଯାଏଁ, ଲବଣୀ ଚୋରିଠୁ ବସ୍ତ୍ରହରଣ ଯାଏଁ, ତୋର ଏ ସମସ୍ତ ଆଚରଣ ପାଇଁ କେତେ ଯେ ଟାହିଟା ପରା ଅପନିନ୍ଦା। ପୁଣି ସଞ୍ଜ ପୂର୍ବରୁ ଗୋ ଗୋଷ୍ଠରୁ ନ ଫେରିବା ଯାଏଁ କେତେ ଯେ ଶଙ୍କା ହନ୍ତସନ୍ତ, ତୁ କଣ ବୁଝିପାରିବୁ ସେସବୁ?
1: କାହିଁକି ନୁହେଁ,

0: କାହିଁକି ବୁଝିପାରିବିନି?
1: ତୁ ମନେ ପକେଇଲୁ, ତୁ ଆଉ ବଳରାମ ଯୋଉଦିନ ଅକ୍ରୁର ସାଙ୍ଗରେ ଧନୁଯାତ୍ରା ଦେଖିବାକୁ ମଥୁରା ଗମନ କଲ? ମନେ ପକା, ସୁବଳୟା ହସ୍ତି, ଚାଣୁର ରାକ୍ଷସ, ପୁଣି କାଳିୟ ଦଳନ କଥା।
0: ସତରେ ସାନମା, ମୁଁ ଆଜି ବି ବିଶ୍ୱାସ କରିପାରେ ନା, ତୁମ ଭଳି ସରଳ ମନା ବାତ୍ସଲ୍ୟ ହୃଦୟ ନେଇ ବଞ୍ଚୁଥିବା ମାଟିଏ କେମିତି ଥରହର ହେଉଥିବ ପୁତ୍ରର ସଙ୍କଟ କାଳରେ।
1: ମୁଁ କିନ୍ତୁ ସବୁ ଶଙ୍କା ସବୁ ବିପତ୍ତିକୁ ଟାଳିଦିଏ ଗୋଟାଏ ପଲକରେ। ଯେଉଁ ଶିଶୁ ଆଁ କରିଦେଲେ ତା ପାଟିରେ ବିଶ୍ୱ ବ୍ରହ୍ମାଣ୍ଡ ଦିଶିଯାଏ, ସେ କଣ ସାମାନ୍ୟ ଶିଶୁ?
0: ସାନମା,
1: ମୁଁ ଗର୍ବର ସହ କହିବି, ରାବଣ ନିଧନ ପରେ ବିଭୀଷଣକୁ ଲଙ୍କା ଦିଶ କରାଇବାର ଗୌରବ ଯେତିକି ଅଚିନ୍ତନୀୟ, କଂସର ନିଧନ ପରେ ମହାରାଜା ଉଗ୍ରସେନଙ୍କୁ ପୁଣି ଥରେ ମଥୁରା ଦିଶ କରାଇବାରେ ଗରିମା ସେତିକି ଅକଳ୍ପନୀୟ। ଖାଲି ଗୋଟିଏ ଯୁଗ ନୁହେଁ, ଯୁଗ ଯୁଗକୁ ଏଯଶ ପ୍ରତିଭାତ ହୋଇ ରହିଛି, ଏମିତି ରହିଥିବ।
0: କିନ୍ତୁ ଏସବୁ ଆଜି କାହିଁକି ସାନମା?
1: କହିବାର ତାତ୍ପର୍ଯ୍ୟ ମୁଁ ସ୍ୱୀକାର କରିବାକୁ ଚାହେଁ ତୋର ମହାନତାକୁ, ତୋର ବିଚାରବୋଧକୁ। ଆଜି ଏ ବଡ଼ଦାଣ୍ଡରେ ମୁଁ ମୁକ୍ତ କଣ୍ଠରେ କହିବି, ମୁଁ କୈକେୟୀ ଭାବରେ ଯେତିକି ଲାଞ୍ଛିତ ହୋଇଥିଲି ସେ ଲାଞ୍ଛନା ଯଶୋଦ ଜୀବନରେ ନଥିଲା। ଯଶୋମତୀ ଜୀବନର ସବୁଠାରୁ ଉତ୍କଣ୍ଠା ଆଉ ଆନନ୍ଦର ମୁହୂର୍ତ୍ତଟିଏ ଆସିଥିଲା ପ୍ରଭାସ ଯଜ୍ଞରେ, ମାତ୍ର ଗୋଟିଏ ଡାକ, କାହ୍ନୁ କାହ୍ନୁ। ସାରା ବିଶ୍ୱ ଦେଖିଛି ସେଇ ଗୋଟିଏ ଡାକରେ ଦେବକୀର ସକଳ ବନ୍ଧନକୁ ତୁଚ୍ଛ ମଣି ତୁ ଡେଇଁ ପଡ଼ିଥିଲୁ ମୋରି କୂଳକୁ।
0: ସାନମା,
1: କିନ୍ତୁ ଏବେ ତୁ କହ, କେତେ କାଳ ଏମିତି ଏ ମନ୍ଦିରରେ ଅର୍ଦ୍ଧଶୋଷିଣୀ ରୂପରେ ଚାହିଁ ବସିଥିବି? ଅପେକ୍ଷାର କଣ ଅନ୍ତ ନାହିଁ, ଏ ନିଃସଙ୍ଗତାର କଣ ଶେଷ ନାହିଁ?
0: ନିଃସଙ୍ଗତା କାହିଁକି ସାନମା?
1: ମୁଁ ଜାଣେ ତୁ ଏହା ହିଁ କହିବୁ, ତୁମ କାହ୍ନୁ ତ ସର୍ବବ୍ୟାପୀ, ଯୋଉଠି ଥିଲେ ବି ତୁମର, ଏହା କହିବୁ ନା?
0: ସାନମା,
1: ଆରେ ମୁଁ ସେ କଥା କହୁନି ରେ, ତତେ କୋଳରେ ଧରିଛି, ଜଠରରେ ଧରିବାର ସୌଭାଗ୍ୟ କେବେ ହବ? ସେ କଥା କେବଳ ତୁ ହିଁ ଜାଣୁ, କିନ୍ତୁ
0: ସାନମା,
1: କିନ୍ତୁ ମୋ ମନ ବୁଝୁନି ରେ, ଏମିତି ବର୍ଷକୁ ଥରୁଟେ ପୋଡ଼ ପିଠା ଖଣ୍ଡେ ଦେଇ କାହିଁ ମୁଁ କଣ ବଡ଼ ଦେଉଳରେ ମୁଁ ବୋହୁ ଲକ୍ଷ୍ମୀଙ୍କ ସାଙ୍ଗରେ ମିଶି ତୋ ପାଇଁ ମନ ହିଁ ପ୍ରସ୍ତୁତ କରିପାରିବିନି?
0: ସାନମା,
1: ଭାଇ ଭଉଣୀ ସ୍ୱାମୀ ସ୍ତ୍ରୀଙ୍କ ସହ ମାଆକୁ ନେଇ ଏକାନ୍ନବର୍ତ୍ତୀ ପରିବାରର ସୁଖ ଆଉ କେବେ ବୁଝିବୁ ରେ କାହ୍ନୁ, କେବେ ବୁଝିବୁ ମାର ଦୁଃଖ?
0: ସାନମା,
1: ତୁଚ୍ଛା ଜନଶ୍ରୁତିକୁ ଭିତ୍ତି କରି ଅନ୍ତଃସତ୍ତ୍ୱା ପତ୍ନୀକୁ ନିର୍ବାସିତ କଲା ଭଳି ମୁଁ ଏଠି କେଉଁ କର୍ମ ପାଇଁ ନିର୍ବାସନ ଭୋଗୁଛି? କେବଳ ତୋତେ ଦେଇଥିବା ସେ ବାତ୍ସଲ୍ୟ ପ୍ରତିଶ୍ରୁତି ପାଇଁ, ଏଇଆ ନା?
0: ସାନମା,
1: ଏହା କଣ କୌଣସି ମା ପ୍ରତି ପୁଅର ଅବମାନନା ନୁହେଁ? ଏହା କଣ ତୋର ମର୍ଯ୍ୟାଦା କ୍ଷୁର୍ଣ୍ଣ କରୁନାହିଁ?
0: ସାନମା,
1: ଏଇ ବିଜେ କାହାଳି ବାଜିଲାଣି, ଚଳନ୍ତି ବିଷ୍ଣୁ ଗଜପତି ମହାରାଜ ବିଜେ କରିବେ ଛେରା ପହରା ପାଇଁ, ତୁ ଯା, ଆରେ ଯା, ନନ୍ଦିଘୋଷ ଡାକିଲାଣି ପରା, ରଥରେ ଦେହ ଏଠି ଦେହି, ରଥ ଗଳିବା କଣ ସମ୍ଭବ? ଆରେ ତୋ ମୁହଁ ଏମିତି ଶୁଖିଗଲା, ତୁ ମନ କଷ୍ଟ କଲୁ କି କାନା? ଆରେ ନା ରେ, ମା ନିଜର ମନ କଥା ପୁଅକୁ କହିବନି, ତୋ କାହାକୁ କହିବ? ନିଜକୁ ଟିକେ ହାଲକା କରିଦେବା ପାଇଁ ଯାହା କିଛି କହିଦେଲି, ତତେ କଷ୍ଟ ଦେବା ପାଇଁ ନୁହେଁ ରେ। ଆରେ ମୁଁ ପରା ମା, ମା କଣ ପୁତ୍ରକୁ କଷ୍ଟ ଦେଇପାରେ? ତୁ ପରା ନିଜେ କହୁ, ଯାହା ଘଟେ, ଯାହା ଘଟୁଛି, ଯାହା ଘଟିବ, ସବୁ ବିଧିର ବିଧାନ। ସେମିତି ଆଜି ତୋର ଏ ପବିତ୍ର ଘୋଷଯାତ୍ରାରେ ତତେ ସ୍ମରଣ କରିବା ଆଉ ତୋ ପାଖରେ ମନ କଥା ଖୋଲିଦେବା, ସବୁ ସେଇ ବିଧିର ବିଧାନ। ଆଉ ମନେ ରଖ, ସେଇ ବିଧିର ବିଧାନ ପାଇଁ ମତେ ଯଦି ପରଜନ୍ମରେ ପୁଣି ଏମିତି ପୋଡ଼ ପିଠା ଖୁଆଇବାକୁ ହୁଏ, ତେବେ ବି ସେଥିରେ ଆପତ୍ତି ନାହିଁ, ବରଂ ଅପାର ଆନନ୍ଦ। ମୁଁ ଏଇଠି ସବୁ ବର୍ଷ ପରି ପୋଡ଼ ପିଠା ଧରି ଚାହିଁ ରହିଥିବି ତୋର ପାହୁଡ଼ା ବାଟକୁ, ହେଲେ ସେଇ ଗୋଟିଏ ସର୍ତ୍ତରେ, ସ୍ମରଣ ମାତ୍ରକେ ଠିଆ ହଉଥିବୁ ଦୁଃଖରେ ସୁଖରେ, ଠିଆ ହେବୁ ନା?
0: ସାନମା,
1: ମୋ ସୁନାଟା କରେ, ହସିଦେ ହସିଦେ ଟିକେ, ଆରେ ଜଗନ୍ନାଥ ହସିଲେ ସିନା ଜଗତ ହସିବ, ମୋ ସୁନା ମୋ ଧନ।

ଶେଷ ହେଲା ନାଟକ ମାଉସୀ ମା। ନାଟକରେ ଅଂଶଗ୍ରହଣ କରିଥିଲେ ବିଜୟ କୁମାର ମଲ୍ଲ, ହୈନନ୍ଦିତ ମହାନ୍ତି, ସ୍ତୁତି ବେଜ ଏବଂ ପ୍ଲାବିନୀ ଦାସ। ରଚନା ଫକୀର ସିଂ, ପ୍ରଯୋଜନା ଦୁର୍ଗା ମାଝୀ, ସହଯୋଗିତା ସତ୍ୟସ୍ମିତ ବେହେରା। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶାସ୍ତ୍ରୀୟ ସଂଗୀତ କ୍ରମରେ ପ୍ରଚାର କରୁଛୁ ଅପର୍ଣ୍ଣା ପଂସିକାରଙ୍କ ଶାସ୍ତ୍ରୀୟ ଗାୟନ। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ୟମ୍ନି ବିଲାୱଲ୍।

ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ପ୍ରଚାର କଲୁ ଅପର୍ଣ୍ଣା ପଂସିକାରଙ୍କ ଶାସ୍ତ୍ରୀୟ ଗାନ। ଶିଳ୍ପୀ ପରିବେଷଣ କରିଥିଲେ ରାଗ ୟମ୍ନି ବିଲାୱଲ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ।
2: ମେସିନରେ ଲୁଗା ପକେଇବା ପୂର୍ବରୁ ଚେକ୍ କରିନଥିଲ କି?
1: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ୍ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBIର ଅମ୍ବଡ୍ସମ୍ୟାନ୍ ପାଖରେ ଅଭିଯୋଗ କରନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
3: ଅବଲୋକିତରେ ପ୍ରସାର କରୁଛୁ କେତୋଟି ଆଧୁନିକ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ଅତିଶ କୁମାର ମଜୁମଦାର, ସେ ଗାଇଛନ୍ତି ନରସିଂହ ମହାପାତ୍ରଙ୍କ ରଚନା।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
2: ଠିକ ଲାଗୁନି, ସ୍କାମ ବି ହେଇପାରେ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ସୁଶ୍ରୀ ସଙ୍ଗୀତା ମହାପାତ୍ର। ସେ ଗାଇଛନ୍ତି ଜାନକୀ ବଲ୍ଲଭ ମହାନ୍ତିଙ୍କ ରଚନା।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ପ୍ରକାର ସେ ପିଏମ୍ ଜୟ ଅବ ଗରିବ କି ଜୟ ବନ ଗଈ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଜାନକୀ ବଲ୍ଲଭ ମହାନ୍ତିଙ୍କ ଅନ୍ୟ ଏକ ରଚନାରୁ ଶିଳ୍ପୀ ସୁଶ୍ରୀ ସଙ୍ଗୀତା ମହାପାତ୍ର।

0: ଅବଲା ଗୀତରେ ଶୁଣୁଥିଲେ କେତୋଟି ଆଧୁନିକ ଗୀତ। ଶିଳ୍ପୀ ଥିଲେ ଅତୀଶ କୁମାର ମଜୁମଦାର ଏବଂ ସୁଶ୍ରୀ ସଙ୍ଗୀତ ମହାପାତ୍ର। ଆକାଶବାଣୀ କଟକ ପ୍ରଚାର କରୁଛୁ ପାଲା। ପରିବେଷଣ କରିଛନ୍ତି ଗଗନ ବିହାରୀ ସିଂ ଏବଂ ସାଥୀ ସୁଦର୍ଶନ ଓଝା, ଦୋଳଗୋବିନ୍ଦ ମଲ୍ଲିକ, କୃଷ୍ଣଚନ୍ଦ୍ର ପଲ୍ଲାଇ ଏବଂ ଗୋପୀନାଥ ରଣା।
1: ଶ୍ରୀମନ୍ ଶ୍ରୀ ସତ୍ୟ ନାରାୟଣଙ୍କ ପ୍ରତି ଅର୍ଥେ ବୋଲ ଆନନ୍ଦ।

ବିଂଶବାହୁ ବୈଶ୍ରବଣ ରାବଣ ଗୁରୁଦେବ ଭଗବାନ ମଙ୍ଗଳମୟ ଶିବଙ୍କର ପୂଜା ବସି କରୁଛନ୍ତି। ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ପଦେ କହୁଛନ୍ତି କେମିତି ପୂଜା କରୁଛନ୍ତି ଲଙ୍କପତି ରାବଣ ନା ନାଇଁ ନା।

ଠିକ ଏହି ସମୟରେ ହଠାତ୍ ପିତା ବିଶ୍ରବା ଋଷି ପୁତ୍ର ରାବଣଙ୍କ ନିକଟରେ ପ୍ରବେଶ ହୋଇ କହିଲେ, ରେ ପୁଅ, ମୋର ଅତି ଅଲି ଅଳି ଶ୍ରଦ୍ଧା କନ୍ୟା, ତୋ ସ୍ନେହର ଭଉଣୀ ପରମା ସୁନ୍ଦରୀ ସୁପର୍ଣ୍ଣେଖା ପାଇଁ ସର୍ବଗୁଣର ପୂର୍ଣ୍ଣ ଥିବା ବରପାତ୍ରଟିଏ ସ୍ଥିର କର। ସେ ବର୍ତ୍ତମାନ ନବ ଯୌବନ ପ୍ରାପ୍ତା ସର୍ବଗୁଣ ସମ୍ପନ୍ନା, ବିବାହ ବୟସରେ ପଦାର୍ପଣ କଲାଣି, ତାକୁ ଆଉ ଗୃହରେ ରଖିବା ଉଚିତ ନୁହେଁ। ଋତୁମତୀ ଅଭିଆରି କୁଆରୀ କନ୍ୟାକୁ ବେଶୀ ଦିନ ଘରେ ରଖିବା ମହାପାପ, ଆମ କୂଳରେ କଳଙ୍କ ଲାଗିବ। ଆମର ଗୀତା କହେ, କୂଳ

ଯେଉଁ ପୁତ୍ର ବାପାଙ୍କୁ ଭକ୍ତି କରେ, ବାପାଙ୍କୁ ପୂଜା କରେ, ବାପାଙ୍କର ସେବା କରେ, ପ୍ରତିଦିନ ବାପାଙ୍କୁ ପ୍ରଣାମ କରେ, ତାର ଜପ ତପ ତୀର୍ଥବ୍ରତ କରିବାର କୌଣସି ଆବଶ୍ୟକ ନାହିଁ। କାରଣ ତାକୁ ସବୁ ଦେବତାମାନେ କଲ୍ୟାଣ କରିଥାନ୍ତି। ତାଙ୍କ ଜୀବନରେ ଏ ଦୁଃଖ କଷ୍ଟ କେବେ ଆସିବ ନାହିଁ। ତେଣୁ ସୁପୁତ୍ର ରାବଣ ସ୍ନେହର ଭଉଣୀ ସୁପର୍ଣ୍ଣେଖା ନିମନ୍ତେ ବର ଖୋଜିବା ଆଗେ ଆରମ୍ଭ କଲେ। ବିଚିତ୍ର ରାମାୟଣ କବି ବିଶ୍ୱନାଥ ଖୁଣ୍ଟିଆ କହନ୍ତି, ବିଦର୍ଭ କରନା।

ରାବଣ ଦୂତମାନଙ୍କ ସହିତ ଅନେକ ରାଜ୍ୟ ଓ ଦେଶ ଭ୍ରମଣ କରି ଶେଷରେ ବିହାର ବା ମଗଧ ରାଜ୍ୟରେ ପ୍ରବେଶୀ ରାଜା ଭଦ୍ରସେନାଙ୍କର ଜ୍ୟେଷ୍ଠ ପୁତ୍ର ବିଦୁନଳାଙ୍କୁ ସୁପର୍ଣ୍ଣେଖାର ଚିତ୍ରପଟ ଦେଖାଇ ବର ରୂପରେ ସ୍ଥିର କଲେ ନା ନାହିଁ ଏ

ଭଗବାନ ଶିବଙ୍କ ଠାରୁ ଆଜ୍ଞା ମୋର ପାଇଛି, ଯାହାକୁ ଚାହିଁକି ହସିଦେବ ସେ ସଙ୍ଗେ ସଙ୍ଗେ ଭସ୍ମ ହୋଇଯିବ। ପଣ୍ଡିତେ ଲକ୍ଷ୍ୟ କରନ୍ତୁ, ରାଜପୁତ୍ର ବିଦୁନଳା ସୁପର୍ଣ୍ଣାକାର ଚିତ୍ରପଟକୁ ଦେଖି ମନେ ମନେ ଚିନ୍ତା କରୁଛି, ହେଲା କେଡେ ସୁନ୍ଦର ଝିଅଟା ହେଇଛି ମୋ ରାକିବର ନିବି ରୂପ।

ମହାକବି କାଳିଦାସଙ୍କ ଲେଖାରେ ଭାବୁଛି ଆଜି ବିଦୁର୍ଣ୍ଣଳା ଚିତ୍ରପଟକୁ ଦେଖିକି ସୁପର୍ଣ୍ଣାକାର କାମ ସରରେ ଘାରି ହୋଇ ବିଦୁର୍ଣ୍ଣଳା ସୁପର୍ଣ୍ଣାକାର ଚିତ୍ରପଟକୁ ବାରମ୍ବାର ଚିନ୍ତା କରୁଛି କଦା

ବିଦ୍ୟୁଣା ଦେଖିକି ଭାବ ବିହଳିତ ହୋଇଯାଇଛି, ହେଲା ଗୋ ସୁନ୍ଦରୀ, ଗୋ କୁଟନେତ୍ରା, ଗୋ ଚନ୍ଦ୍ରବଦନେ, ତୁମର ଯୁଗଳ ପଧରକୁ ମୋ ହୃଦୟରେ ବହନ କରି ମୁହୂର୍ତ୍ତକ ମଧ୍ୟରେ ମନ ହଉଛି ଏ ଦିନ ଗୁଡାକୁ ସବୁ କଟେଇ ଦିଅନ୍ତୁ। ଆଜ୍ଞା ଲକ୍ଷ୍ୟ କରନ୍ତୁ, ସୁପର୍ଣ୍ଣେଖାର ବିବାହ ବିଦୁନଳାଙ୍କ ସହିତ ସ୍ଥିର ହୋଇଗଲା। ଦୂତ ମାନେ ବିଦୁନଳାର ଚିତ୍ରପଟକୁ ନେଇ କନ୍ୟା ସୁପର୍ଣ୍ଣେଖାକୁ ଦେଖାଇଲେ। ଅତି ଆନନ୍ଦର ସହିତ ଚିତ୍ରପଟକୁ ଦେଖି ଏକାକିନୀ ସୁପର୍ଣ୍ଣେଖା ଶୋଇବା ଗୃହରେ ଭାବୁଛି ଧୀର ସ୍ଥିର ଭାବରେ, ହେ ବୀର ପୁରୁଷ, ହେ ରସିକ ନାଗର ଯୁବରାଜ, ତୁମେ କଣ ସତରେ ମୋ ମନ ମନ୍ଦିର ଦେବତା ହବ? ଏ ଅଭାଗିନୀ ସୀମନ୍ତରେ ସିନ୍ଦୁର ଲଗାଇବ। ସୁପର୍ଣ୍ଣେଖା ବିଦ୍ୟୁନଳା ଚିତ୍ରପଟକୁ ଦେଖି ଅତି ଗମ୍ଭୀର ସ୍ୱରରେ ଚିନ୍ତା କରୁଛି।

ରାବଣ ଚିନ୍ତା କଲା ମୋର ଗୁରୁ ଭଗବାନ ଶିବଙ୍କ ବରରେ ବିଦୁନଳା ବଳିଆନ ଯାହାକୁ ଚାହିଁ ଆଗେ ହସିଦେବ ସେ ଭସମ ହୋଇଯିବ ହେ। ଏହାକୁ ମୋର ଭଉଣୀକୁ ପ୍ରଦାନ କଲେ ଏ ଭବିଷ୍ୟତକୁ ମୋର ଡର ରହିବ ନାହିଁ। ବିବାହ ପରେ ଭଉଣୀ ଭିଣକୁ ଆଣି ଲଙ୍କାର ସିଂହ ଦ୍ୱାରରେ ପ୍ରାସାଦ ନିର୍ମାଣ କରିକି ରଖିଦେବି। ଶତ୍ରୁ ଯଦି ମୋ ରାଜ୍ୟକୁ ପ୍ରବେଶ କରିବେ ଭିଣୋଇ ମୋର ଟିକେ ଚାହିଁକି ହସିଦେଲେ ସେ ସଙ୍ଗେ ସଙ୍ଗେ

ବିଶ୍ରବାନନ୍ଦିନୀକୁ ବୁଝାଉଛନ୍ତି ଲୋ ଜେମା, ଆଉ ସ୍ୱଳ୍ପ ସମୟ ପରେ ତୁ ପର ଘରକୁ ଚାଲିଯିବୁ, ନୂଆ ସାଥୀ ପାଇଁ ଆମକୁ ମନରୁ କେବେ ଭୁଲିଯିବୁ ନାହିଁ ଲୋ। ହେଲେ ଗୋଟିଏ କଥା ମନେ ରଖିଥା।

ରାମଚନ୍ଦ୍ର ବିବାହ ବେଦୀରେ ବସିଛନ୍ତି ଋଷି ବିଶ୍ୱାମିତ୍ର ବୈଦେଇଛି ତାଙ୍କୁ ଶୁଭେଚ୍ଛ କରାଇ ଆଣି ରାମଚନ୍ଦ୍ରଙ୍କ ପାଖରେ ବସାଅ ବୋଲି କହିବାରୁ ଚନ୍ଦନ ଘୋରି ଲଗାଇଲେ ଯେଉଁଭଳି ଆନନ୍ଦ ମିଳିଥାଏ ରାମଚନ୍ଦ୍ର ଠିକ୍ ସେହିପରି ମହା ଆନନ୍ଦ ଅନୁଭବ କଲା ଭଳି ସୁପର୍ଣ୍ଣେଖା ବେଦୀକୁ ଆସିବା କଥା ଶୁଣି ବିଦୁନଳା ମନେ ମନେ ବହୁତ ଖୁସି ହୋଇଗଲା।

ମୋର ପାଲା ପ୍ରେମୀ ଲକ୍ଷ୍ୟ କରନ୍ତୁ, ବିବାହର ତ୍ରିଦିବସ ବିତି ଗଲା ପରେ ଆସିଲା ମଧୁଚନ୍ଦ୍ରିକା ଚତୁର୍ଥ ରଜନୀ ଚତୁର୍ଥୀ। ଗଜଦନ୍ତ ପୋଲ୍ୟଙ୍କ ଉପରେ ବସିଛି ନବ ବିବାହିତା ସୁପର୍ଣ୍ଣେଖା। ପୂର୍ଣ୍ଣିମା ଜହ୍ନପରି ଆଜି ମୁହଁଟା କାହିଁକି ତାର ଶୁଖି ଶୁଖି ଯାଉଛି ବା ଶୁଖିଲା ପରି ଦିଶୁଛି। ସ୍ୱାମୀ ବିଦ୍ୟୁତ ବିବାହ କହୁଛନ୍ତି, ଗୋ ସ୍ୱାମୀ ଗୋ ସଖୀ ଆଜି ଏ ଶୁଭ ମଧୁଚନ୍ଦ୍ରିକା ଜାମିନୀରେ ମନରୁ ମାନ ତେଜି ଏ ଦାସାନୁ ଦାସକୁ ଚନ୍ଦ୍ରମା ମୁଖକୁ ଟିକେ ଦେଖିବାର ସୁଯୋଗ ଦିଅ। ବ୍ଲାକୁଳ

ଆନନ୍ଦ ଉଲ୍ଲାସରେ ଦୁହିଁଙ୍କର ମଧୁ ଜାମିନୀ ବିତି ଯାଇଛି। ତାଙ୍କ ସୁଖ ସଂସାର ହସ ଖୁସିରେ ଭରି ଯାଉଛି। କିଛି ଦିନ ଅତିବାହିତ ହୋଇଗଲା ପରେ ଭଉଣୀ ସୁପର୍ଣ୍ଣେଖା ଗୃହରେ ଭାଇ ରାବଣ ଯାଇକି ଆଜ୍ଞା ପହଞ୍ଚିଗଲା। କହିଲା ସୁପର୍ଣ୍ଣେଖା କଣ ଭଲରେ ଅଛୁ? ମୁଁ ଗୋଟେ ତୋରି ପାଖକୁ ଗୋଟେ ଆସିଛି, କାହିଁକି ଜାଣିଛୁ? ଶୁଣ।

ଠାରୁ ତୁମେ ଭଉଣୀ ଭିଣୋଇ ମୋରି ରାଜ୍ୟରେ ମୋରି ପାଖରେ ରହିବ। ଲଙ୍କାରେ ଶତ୍ରୁ ପ୍ରବେଶ କଲେ ତୁମେ ଯାଇ ଟିକେ ହସିଦେଲେ ସେମାନେ ଭସ୍ମ ହୋଇଯିବେ। ଭବିଷ୍ୟତକୁ ମୋର ଆଉ ଶତ୍ରୁର ଭୟ ରହିବ ନାହିଁ। ପଣ୍ଡିତେ ଲକ୍ଷ୍ୟ କରନ୍ତୁ, ରାବଣ ସୁପର୍ଣ୍ଣେଖା ଓ ବିଦୁନଳାଙ୍କୁ ଆଣି ଲଙ୍କା କଟକରେ ପ୍ରାସାଦ ନିର୍ମାଣ କରି ପାଖରେ ରଖିଦେଲେ। ଏହି ସମୟରେ ଦେବଶ୍ରୀ ନାରଦ ଆସିକି ପହଞ୍ଚିଗଲେ। ଠାକୁର ଅଭିରାମଙ୍କ ଲେଖାରେ ପଦେ କେତେ

ତପସ୍ୟାର ଦକଲେ ରେ ରାବଣ ଶତ୍ରୁଙ୍କୁ ଆଣି ପାଖରେ ରଖିଲୁ ଯଦି ତୋ ଭଉଣୀ ସୁପର୍ଣ୍ଣାଖା ସ୍ୱର୍ଣ୍ଣ ଲଙ୍କାର ଧନ ସମ୍ପତ୍ତିକୁ ଦେଖି ଲୋଭ କରେ ତେବେ ତୋତେ ଚାହିଁ ବିଦୁନଳା ଯଦି ଚାହିଁଦବ ତୁ ଭସ୍ମ ହୋଇଯିବୁ ରେ ମହିରେ ଫଣା ଟେକିଲା।

ପଣ୍ଡିତେ ଲକ୍ଷ୍ୟ କରନ୍ତୁ, ଦେବଶ୍ରୀ ନାରଦଙ୍କ କଥା ଶୁଣି ବିଂଶବାହୁ ରାବଣ ଚିନ୍ତା କଲା, ଭଉଣୀ ମୋର ପଛେ ବିଧବା ହେଉ, ହେଲେ ମୋ ରାଜ୍ୟରେ ଶତ୍ରୁ କେବେ ରଖାଇ ଦେବି ନାହିଁ। ନିଶା ଅର୍ଦ୍ଧରେ ସୁଖ ନିଦ୍ରା ଯାଇଛନ୍ତି ସୁପୁଣା କାଗ ବିଦୁନଳା। ଠିକ ଏହି ସମୟରେ ରାବଣ ଛଦ୍ମବେଶକୁ ଧାରଣ କରି ଆଜ୍ଞା ବାହାରି ପଡିଲା। ଛାଣି ତର ବାରି କ୍ରୋଧରେ କରେ ଧରି ସେ ପ୍ରବେଶୀ ଭଗ୍ନୀ ପତି ପାସ କରିଲା ବେନି ଖଣ୍ଡ ଗଣ୍ଡିରୁ ତାର ମୁଣ୍ଡ ଚମକି ଉଠେ ବାରିଶ। ନିଶା ଉର୍ଦ୍ଧରେ ରାବଣ ହସ୍ତରେ ଶାଣିତ ତରବାରି ଧରି ସୁପର୍ଣ୍ଣେଖା ବିଦୁନଳାଙ୍କ ସହନ କକ୍ଷରେ ପ୍ରବେଶ ହୋଇ ଭିଣୋଇ ବିଦୁନଳାଙ୍କ ମୁଣ୍ଡଟାକୁ କାଟିଦେଲା। କିଏ କିଏ ବୋଲି ଚମକି ଉଠିଲା ସୁପର୍ଣ୍ଣେଖା, ଦେଖିଲା ନିଜ ମା ପେଟର ବଡ ଭାଇ ରାବଣ। ଧାର ଧାର ହୋଇ ଶ୍ରାବଣ ବର୍ଷା ପରି ସୁପର୍ଣ୍ଣେଖା ନୟନରୁ ଲୁହା ଆଜ୍ଞା ଝରି ଯାଉଥାଏ। କଣ୍ଠ ତା ରୁଦ୍ଧ ସ୍ୱରରେ କହିଲା, ଭାଇ ମୁଁ ତୁମର କି ଅପରାଧ କରିଥିଲି, ଛନା କରି ମୋତେ ଲଙ୍କାକୁ ଡାକି ଆଣି ମୋ ସ୍ୱାମୀଙ୍କୁ ମାରି ମୋତେ ସବୁଦିନ ପାଇଁ ରାଣ୍ଡ ବା ବିଧବା କରିଦେଲ, ତୁମେ ମୋର ବଡ ଭାଇ ବାପାଙ୍କ ସମାନ କଣ ତୁମେ ଆଜି କଲ, କେଉଁ

ସୁପର୍ଣ୍ଣ କା କହୁଛି ଭାଇ ଶୁଣ, ଏ ଲଙ୍କା କଟକରେ ମୁଁ ଯଦି ଠିକ ସତୀ ପ୍ରତିପତା ନାରୀ ହୋଇଥିବି ତେବେ ମୋର ସ୍ୱାମୀ ଦେବତାଙ୍କ ଶବ ଛୁଇଁ ମୁଁ ଆଜି ଶପଥ କରୁଛି। ଏ ଯୁବତୀ ବୟସ ରାତ୍ର ଅର୍ଦ୍ଧରେ ତୁମେ ଯେମିତି ମୋତେ ଚକ୍ରାନ୍ତ କରି ମୋର ସ୍ୱାମୀ କୁମାରୀ ମୋତେ ବିଧବା କରିଦେଇଛ, ମୁଁ ଠିକ ସେହିପରି ଚକ୍ରାନ୍ତ କରି କଳେ ବଳେ କୌଶଳେ ଏ ଲଙ୍କା କଟକର ସମସ୍ତ ନାରୀମାନଙ୍କୁ ବିଧବା କରିଦେବି। ସେଦିନ

ଲୋକ ଗୀତରେ ପ୍ରଚାର କଲୁ ପାଲା ପରିବେଷଣ କରିଥିଲେ ଗଗନ ବିହାରୀ ସିଂ ଏବଂ ସାଥୀ ଆକାଶବାଣୀ କଟକ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହୋଇଛି 308.6 meter ତଥା 972 kHz ଯୋଗେ ଆରମ୍ଭ କରୁଛୁ ଶ୍ରୋତାବନ୍ଧୁଙ୍କ ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ ପ୍ରଥମ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ନରେନ୍ଦ୍ର ମହାକୁଡ ବାସୁଦେବପୁର ଭଦ୍ରକରୁ ଆପଣ ଅନୁରୋଧ କରିଛନ୍ତି ଗପ ହେଲେ ବି ସତର ଚଳଚ୍ଚିତ୍ରର ଏହି ଗୀତଟିକୁ ଶୁଣିବା ପାଇଁ ଯାହାକୁ ଗାଇଛନ୍ତି ସୁମନ କଲ୍ୟାଣପୁର ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ବହୁଗ୍ରାମ କଟକ ମହାସିଂହପୁରରୁ ଆମର ଶ୍ରୋତା ବନ୍ଧୁ ବିଜୟ କୁମାର ଦାସ, ସସ୍ମିତା ଦାସ, ମାମୁନି ଏବଂ ପୂଜା ଦିଦି, ଆପଣମାନେ ସମସ୍ତେ ଶୁଣିବାକୁ ଚାହିଁଛନ୍ତି ତୋଫା ଚଳଚ୍ଚିତ୍ରର ଏହି ଗୀତଟିକୁ, ଯାହାକୁ ଯୁଗଳକଣ୍ଠରେ ଗାଇଛନ୍ତି କିଶୋର କୁମାର ଏବଂ ଆଶା ଭୋସ୍ଲେ। ଆପଣଙ୍କ ଅନୁରୋଧର ଗୀତଟି ଆପଣମାନଙ୍କୁ ଶୁଣାଇ ଦେଉଛୁ।

ପରବର୍ତ୍ତୀ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ପ୍ରମୋଦ କୁମାର ସାହୁ ଢିଅ ସାହି କାଦୁଆପଡ଼ା ଜଗତସିଂହପୁରରୁ। ଆପଣ ଅନୁରୋଧ କରିଛନ୍ତି ଚକା ଚକା ଭୋଁର ଏ ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଯୁଗଳ କଣ୍ଠରେ ଗାଇଛନ୍ତି ରତିକାନ୍ତ ଶତପଥୀ ଏବଂ ତୃପ୍ତି ଦାସ।

ପରବର୍ତ୍ତୀ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ବାମଦେବ ପୃଷ୍ଠୀ ବଳରାମ ସାହୁ ଦକ୍ଷିଣକାଳୀ ଯାଜପୁର। ଆପଣ ନାଗଭାଷା ଚଳଚ୍ଚିତ୍ରରେ ଗୀତଟିକୁ ଶୁଣିବାକୁ ଚାହିଁଛନ୍ତି, ଯାହାକୁ ଯୁଗଳକଣ୍ଠରେ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି ଏବଂ ତୃପ୍ତି ଦାସ।

ଏଇଠି ଶେଷ କରୁଛୁ ଆଜିର ମଞ୍ଜୁଳ ମଧ୍ୟାହ୍ନ କାର୍ଯ୍ୟକ୍ରମ। ଆକାଶବାଣୀ କଟକ ସ୍ୱର ନିର୍ଚ୍ଛରରେ ଆଜି ପ୍ରଚାର କରୁଛୁ ପ୍ରଖ୍ୟାତ କଣ୍ଠଶିଳ୍ପୀ ବିଶ୍ୱନାଥ ରାଓଙ୍କ ଜୀବନୀ ଏବଂ କୃତି ସମ୍ପର୍କରେ ଏକ ବିଶେଷ ଉପସ୍ଥାପନା। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ବସନ୍ତ ମହାନ୍ତି।

ନମସ୍କାର, ସ୍ୱର ନିର୍ଝରର 70 ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ। ସ୍ୱର ଜୀବନକୁ କରେ ସଙ୍ଗୀତ ମୁଖର, ନିର୍ଝରିଣୀ ପରି କୁଳୁକୁଳୁ ନାଦରେ ସେ ବହି ଚାଲିଥାଏ ଆଗକୁ ଆଗକୁ। ସାଧନା ଜୀବନକୁ ପରିପୁଷ୍ଟ କରେ ଅନୁଶାସନରେ, ପ୍ରଦାନ କରେ ଏକ ସ୍ଥିତପ୍ରଜ୍ଞ ଅନୁଭବ। ସାଂସାରିକ ଦୁଃଖ ଆଉ ଶୋକ ସାଧନାନିଷ୍ଠ ପ୍ରତିଭାମାନଙ୍କୁ ସ୍ୱର ସଞ୍ଚାରରୁ ନିବୃତ୍ତ କରିପାରେ ନାହିଁ। କାଳ ତା'ର କରାଳ ରୂପ ପ୍ରକାଶ କରି ଏମାନଙ୍କ ଗତିରୋଧ କରିପାରେ ନାହିଁ। ଏମାନେ ଉର୍ଦ୍ଧ୍ୱରେ ତା ସାଧୁଙ୍କ ପରି ଧୀର ଚିତ୍ତ ଆଉ ସ୍ଥିର ମତିରେ ଉନ୍ମୋଚନ କରନ୍ତି ସର୍ଜନାର ନୂତନ ଦିଗନ୍ତ।

ବାଲ୍ୟକାଳରୁ ସେ ଥିଲେ ସଙ୍ଗୀତ ଅନୁରାଗୀ। ଏହାପରେ ବିଶ୍ୱଭାରତୀରେ ଶାସ୍ତ୍ରୀୟ ସଙ୍ଗୀତ ଏବଂ ରବୀନ୍ଦ୍ର ସଙ୍ଗୀତରେ ଶିକ୍ଷାଲାଭ କରି ବିଶ୍ୱନାଥ ରାଓ ପରିଚିତ ହେଲେ ଜଣେ ପ୍ରବୀଣ ସଙ୍ଗୀତଜ୍ଞ ଭାବରେ।

ସାରା ଓଡ଼ିଶାରେ ବ୍ୟାପିଗଲା ତାଙ୍କର ସୁନାମ। ନୂଆ ନୂଆ ଗୀତିକାର ଏବଂ ଗାୟକମାନେ ଆକର୍ଷିତ ହୋଇ ଆସିଲେ ତାଙ୍କଠାରୁ ପରାମର୍ଶ ନେବା ପାଇଁ। ବିଶ୍ୱନାଥ ରାଓ ଗଭୀର ଆଗ୍ରହ ଏବଂ ଆନ୍ତରିକତାର ବଶବର୍ତ୍ତୀ ହୋଇ ସମସ୍ତଙ୍କୁ ଆପଣାର କରିନେଲେ।

ସେ ସଙ୍ଗୀତ ପରି ଭଲ ପାଉଥିଲେ ତାଙ୍କ ଚାରିପାଖରେ ଘୁରି ବୁଲୁଥିବା ମଣିଷମାନଙ୍କୁ। ସେହି ସ୍ନେହୀ ମଣିଷ ବିଶ୍ୱନାଥ ରାଓ ଆକାଶବାଣୀ କଟକର ସ୍ୱୀକୃତିପ୍ରାପ୍ତ କଣ୍ଠଶିଳ୍ପୀ ହୋଇ ହାସଲ କଲେ ଅଭୂତପୂର୍ବ ଲୋକପ୍ରିୟତା।

0: ଗାୟକ ବିଶ୍ୱନାଥ ରାଓଙ୍କ ସମ୍ପର୍କରେ ସ୍କୃତିଚାରଣ କରନ୍ତି ବରିଷ୍ଠ ଗୀତିକାର ଏବଂ ସଂଗଠକ ନାରାୟଣ ପ୍ରସାଦ ସିଂ।
1: ସେ ଥିଲେ ବିଶୁଦା, ଅତି ଆଦର, ଅତି ଆପଣାର ବିଶୁଦା ଓରଫ ବିଶ୍ୱନାଥ ରାଓ।

ତାଙ୍କର ବଳିଷ୍ଠ ଚେହେରା, ହସ ହସ ମୁଖଭଙ୍ଗୀ, ଖଣ୍ଡେ ପୁରୁଣା ସାଇକେଲ, ପରିଧେୟ ଥିଲା ଢିଲା ପାଇଜାମା ଓ ପଞ୍ଜାବୀ, କାନ୍ଧରେ ଝୁଲୁଥିଲା ଏକ ଶାନ୍ତିନିକେତନୀ ଝୁଲାମୁଣି। ସେଇଥିରେ କଟକ ସହ ପରିକ୍ରମା କରୁଥିଲେ, ଛାତ୍ରଛାତ୍ରୀମାନଙ୍କୁ ସଙ୍ଗୀତ ଶିକ୍ଷାଦାନ କରୁଥିଲେ, ଚଳାଉଥିଲେ ନିଜର ତେଲ ଲୁଣର ସଂସାର।

କଳା ବିକାଶ କେନ୍ଦ୍ରରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ କରି ସମୟ ଅତିବାହିତ କରୁଥିଲେ। ବାବୁ ଭାଇ ଓରଫ ବାବୁଲାଲ ଯୋଶୀଙ୍କର ସେ ଥିଲେ ଜଣେ ଅଭିଜ୍ଞ ବଧୁବଧ ଏବଂ କଳା ବିକାଶ କେନ୍ଦ୍ର ପ୍ରତିଷ୍ଠା ପାଇଁ ତାଙ୍କର ଆନ୍ତରିକ ଉଦ୍ୟମ ଓ ସହଯୋଗ ଆଜି ବି ମନେ ପଡ଼େ।

ଆଜି ମନେ ପଡେ, ସେଥିରେ ଆକାଶବାଣୀ ପାଇଁ ଗୋଟିଏ ଗୀତ ଲେଖିବାକୁ ମୋତେ ଅନୁରୋଧ କରିଥିଲେ। ସେ ଗୀତର ଭାବ ଓ ସୁର ସମ୍ପର୍କରେ ସୂଚନା ଦେଲେ। ମୁଁ ଗୀତଟି ଲେଖି ରଖିଲି। ପ୍ରାୟ 2-3 ଦିନ ପରେ ସେ ଆମ ଘରକୁ ଆସିଲେ, ଗୀତଟି ସୁର କରି ଗୁଣୁଗୁଣୁ ସ୍ୱରରେ ଗାଇଲେ। ଗୀତଟି ଗାଇ ଏମିତି ଆନନ୍ଦିତ ହେଲେ ଯେ ମୋତେ ପ୍ରଶଂସାରେ ପୋତି ପକେଇଲେ। ଭାବ ବିରଳ ହୋଇ ଆଶୀର୍ବାଦ କରି କହିଲେ, ଯାହା ହେଉ ଓଡ଼ିଶାରେ ଭଲ ଗୀତି କବିଟିଏ ହେବୁ। ମୁଁ ଭାରି ଲାଜରେ ମଥା ପୋତି ଦେଲି। ଆକାଶବାଣୀରେ ଗୀତଟି ବେଶ ଜନପ୍ରିୟ ହେଲା। ଆଜି ବି ତାର ପଙ୍କ୍ତି ଗୁଡିକ ମୋର ମନେ ପଡେ। ସେଗୁଡିକ ଥିଲା, ଏମାନେ ଝୁଲୁଛି କୃଷ୍ଣ ଝୁଲୁଛି ରାଧା, ତଥାପି ମିଳନ ପାଇଁ ଅନେକ ବାଧା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ କଟକ ପ୍ରଚାର କରୁଛୁ ଆମ ଆଇନ କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ସତ୍ୟସ୍ମିତା ବେହେରା, ଉପସ୍ଥାପନାରେ ରଞ୍ଜିତା ପାତ୍ର।

0: ବିବାହ ହେଉଛି ଏକ ପବିତ୍ର ବନ୍ଧନ। ଏ ବିବାହ ବନ୍ଧନକୁ ସୁଦୃଢ଼ କରିବା ନିମନ୍ତେ ସମସ୍ତେ ଖୁବ୍ ତତ୍ପର ଥାନ୍ତି। ସବୁକିଛି ଠିକ୍ଠାକ୍ ଚାଲିଥିବା ବେଳେ ହଠାତ୍ ଯଦି ଜୀବନଧାରାର ଗତିପଥ ବଦଳିଯାଏ, ତାହେଲେ ଅତି ଆପଣାର ମଣିଷଟିଏ ବି ଅଚିହ୍ନା ଲାଗେ। ତାପରେ ଆରମ୍ଭ ହୁଏ ନାନା ପ୍ରକାରର ମାନସିକ ଅଶାନ୍ତି, ଶେଷରେ କଥା ଯାଏ ଛାଡ଼ପତ୍ର ପର୍ଯ୍ୟନ୍ତ। ହଁ, ଏମିତି ଅନେକ ଘଟଣା ଘଟିଥାଏ ଆମରି ସମାଜରେ, ଅନେକ ପରିବାରରେ, ଆଉ ପରିଶେଷରେ ଆଇନ ଅଦାଲତର ଆଶ୍ରୟ ନେବାକୁ ପଡ଼େ। ଆଉ ସେତେବେଳେ ଖୋଜା ପଡ଼େ ବିବାହ ପରିଚୟ ପତ୍ରର ବା ବିବାହ ପଞ୍ଜୀକରଣର ପ୍ରମାଣପତ୍ର। ହେଲେ ଯଦି କିଛି ପ୍ରମାଣ ନଥାଏ, ତାହେଲେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ। ସେଥିପାଇଁ ଯେମିତି ଜନ୍ମ ଓ ମୃତ୍ୟୁର ପଞ୍ଜୀକରଣ ହେଉଛି ବା ପ୍ରମାଣପତ୍ର ରହୁଛି, ଠିକ୍ ସେମିତି ଆଉ ଗୋଟିଏ ପ୍ରମାଣପତ୍ର ହେଲା ବିବାହ ପଞ୍ଜୀକରଣ। ଏହି ବିବାହ ପଞ୍ଜୀକରଣ ଆଇନ ବିଷୟରେ ସମସ୍ତେ ସଚେତନ ହେବା ନିହାତି ଆବଶ୍ୟକ। ତାହେଲେ ଆଜି ଆସନ୍ତୁ ଜାଣିବା ଏହି ବିବାହ ପଞ୍ଜୀକରଣ ଆଇନ ବିଷୟରେ। ଏ ବିଷୟରେ ଆଲୋଚନା କରିବା ପାଇଁ ଆମ ପାଖରେ ଅଛନ୍ତି ଆଇନଜୀବୀ ଶାଶ୍ୱତା ପଟ୍ଟନାୟକ। ତାଙ୍କ ସହିତ କଥାବାର୍ତ୍ତା କରିଛନ୍ତି ସୁପର୍ଣ୍ଣା ଦତ୍ତ।
1: ଆଜ୍ଞା ନମସ୍କାର।
2: ନମସ୍କାର।
1: ବିବାହ ପରିଚୟ ପତ୍ର ବା ବିବାହ ପଞ୍ଜୀକରଣ, ଏହା କାହିଁକି କରିବା ନିହାତି ଜରୁରୀ ବୋଲି କୁହାଯାଉଛି?
2: ବିବାହ ପଞ୍ଜୀକରଣ ବା ଆପଣ ଯେଉଁଟା କହୁଛନ୍ତି ପରିଚୟ ପତ୍ର, ବାଧ୍ୟତାମୂଳକ କରିବା ପାଇଁ ବି ସୁପ୍ରିମକୋର୍ଟର ନିର୍ଦ୍ଦେଶ ଅଛି। କାହିଁକି ନିର୍ଦ୍ଦେଶ ଅଛି ନା, 2006 ସମସ୍ୟା ତ ଗୁଡ଼ାଏ ଆସୁଥିଲା। 2006 ସୁପ୍ରିମକୋର୍ଟରେ ଗୋଟେ କେସ୍ ଦାଖିଲ ହେଲା, ଜଣେ ଲେଡି ସୀମା ତାଙ୍କ ସ୍ୱାମୀ ଅଶ୍ୱିନୀ କୁମାର ଗେଷ୍ଟ କରିଥିଲେ, ତାଙ୍କର ଯେତେବେଳେ ବିବାହର ସମସ୍ୟା ଦେଖାଦେଲା ସେତେବେଳେ ତାଙ୍କ ସ୍ୱାମୀ ତାଙ୍କୁ କହିଲେ ଯେ ଆମର ବାହାଘର ହେଇନାହିଁ, ସେ ମୋର ଲିଗାଲି ୱେଡେଡ୍ ୱାଇଫ୍ ନୁହନ୍ତି। ଏଇ ଯୋଉ ଜିନିଷ ଆସିଲା ଯେ ଯେତେବେଳେ ସ୍ୱାମୀମାନେ ମିଛ ପ୍ରତାରଣା ଦେଇକି ବାହା ହେଇଯାଉଥିଲେ, ତାପରେ ସ୍ତ୍ରୀମାନଙ୍କୁ
1: ହଇରାଣ
2: କରୁଥିଲେ, ତ୍ୟାଗ କରିଦେଉଥିଲେ, ସେତେବେଳେ ଜଣାପଡ଼ିଲା ଯେ ପଞ୍ଜୀକରଣଟା ନିହାତି ଦରକାର। ସେଥିଲାଗି ସୁପ୍ରିମକୋର୍ଟ 2006 ଗୋଟେ ନିର୍ଦ୍ଦେଶ ଦେଲେ ସବୁ ସେଣ୍ଟରକୁ ଆଉ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ମାନଙ୍କୁ କି ଆପଣମାନେ ଏଇଟାକୁ କମ୍ପଲସରି କରନ୍ତୁ। ଲ କମିଶନ ବି ତାଙ୍କର ରେକମେଣ୍ଡେସନ ଦେଲେ ଯେ ଯେମିତି ପ୍ରତି ମଣିଷର ଜନ୍ମ ମୃତ୍ୟୁ ଆମେ ପଞ୍ଜୀକରଣ କରୁଛେ, ସେମିତି ସେଠି ସେହି ଆକ୍ଟରେ ଟିକେ ସଂଶୋଧନ କରି ବିବାହଟା ପଞ୍ଜୀକରଣଟା ନିହାତି ଆବଶ୍ୟକ। କାହିଁକିନା ଏବେ ଦେଖାହଉଛି, ଆପଣ ଜାଣିଥିବେ, ବାହାଘରଟା ଗୋଟେ ସୋସିଆଲ ସ୍ୱୀକୃତି, ଗୋଟେ ସାମାଜିକ ସ୍ୱୀକୃତି। ଆମେ ଯେତେବେଳେ ବୈଦିକ ରୀତିରେ ବାହା ହେଉଛେ, ନିଜ ନିଜ ରୀତିରେ ବାହା ହେଉଛନ୍ତି, ସେଟା ଗୋଟେ ସୋସିଆଲ ସ୍ୱୀକୃତି ତାଙ୍କୁ ମିଳୁଛି। କିନ୍ତୁ ଗୋଟେ ଆଇନଗତ ସ୍ୱୀକୃତି ଯୋଉଟା ଲିଗାଲ ରାଇଟ୍ ଆମେ କହୁଛୁ, ସେଟା କୋଉଠି ଆସୁଛି? ଯେମିତି ରେଜିଷ୍ଟ୍ରେସନ କଲେ ଗୋଟେ ଲିଗାଲ ଡକ୍ୟୁମେଣ୍ଟ ରହିଲା ତମମାନଙ୍କ ପାଖରେ, ଗୋଟେ ସ୍ତ୍ରୀମାନଙ୍କ ପାଖରେ ହଉ, ସ୍ୱାମୀ ପାଖରେ ହଉ, ଯାହା ପାଖରେ ହଉ, ଗୋଟେ ଦମ୍ପତି ପାଖରେ ଗୋଟେ ଲିଗାଲ ଡକ୍ୟୁମେଣ୍ଟ ରହିଲା ଯେ ସେମାନେ ହେଉଛନ୍ତି ସ୍ୱାମୀ।

0: ଯଦି କିଛି ଅସୁବିଧା ହୁଏ ତାହେଲେ ସେମାନେ ସେଟା ପ୍ରୁଫ କରିପାରିବେ।
1: ହଁ, ଯେମିତି ମୁଁ ଆପଣ କହିଲେ, ଧର ଆଜିକାଲି ତ ବହୁତ ମାତ୍ରାରେ ବିବାହର ସମସ୍ୟା ବଢ଼ିଯାଇଛି। ଯେତେବେଳେ ପ୍ରଥମେ ସ୍ୱାମୀ ସ୍ତ୍ରୀ ଯେତେବେଳେ କୋର୍ଟକୁ ଆସୁଛନ୍ତି, ଆଇନର ସାହାରା ନେଉଛନ୍ତି କୌଣସି ଅସୁବିଧା ପାଇଁ, ପ୍ରଥମ ବାଧା ତାଙ୍କ ପାଖରେ ହେଉଛି ପ୍ରୁଫ କରିବା ଯେ ଆମେ ଇଏ ମୋର ସତରେ ସ୍ତ୍ରୀ କି ନାହିଁ। ତ ସେତେବେଳେ କ'ଣ କରିବେ, ସ୍ତ୍ରୀ ବୋଲି ପ୍ରୁଫ କରିବାକୁ ଆପଣ କ'ଣ କରିବେ, ପୁରୁଣା ଇନ୍ଭିଟେସନ୍ ଖୋଜିବେ, ପୁରୁଣା ଫଟୋ ଖୋଜିବେ, ୱିଟନେସ୍କୁ ସାକ୍ଷୀମାନଙ୍କୁ ଡାକିବେ। ଏହି ପଞ୍ଜୀକରଣ ଦ୍ୱାରା ବହୁତ କିଛି ଅସୁବିଧା ହେଉଥିଲା। ପ୍ରଥମ ତ ଏହି ହର୍ଡଲ୍ଟା ପାସ୍ କରିବାକୁ ଯେ ସେ ମୋର ଲିଗାଲି ୱେଡେଡ୍ ୱାଇଫ୍ କି ନାହିଁ, କିନ୍ତୁ ପଞ୍ଜୀକରଣ କରିଦେଲେ କ'ଣ କି ଆପଣ ପାଖରେ ଗୋଟେ ପରିଚୟ ପତ୍ର ଭଳିଆ ରହିଲା। ତେଣୁ ସେ ପ୍ରଥମ ବାଧାଟା ଆପଣ ଅତିକ୍ରମ କରିଗଲେ। ତାପରେ ତେଣିକି ଆପଣଙ୍କର ମେଣ୍ଟେନାନ୍ସ କଥା ଉଠିଲା କି ଡିଭୋର୍ସ ହବ କି ଛୁଆ କଷ୍ଟଡି, ତା ପରକୁ ଆସିଲା।
2: ଆଜ୍ଞା, ଆପଣ ତ ଖୁବ୍ ସୁନ୍ଦର କଥାଟିଏ କହିଲେ ଯେ ବିବାହ ପଞ୍ଜୀକରଣ କରାଇ ନେବା ନିହାତି ଦରକାର। ଆମର ଶ୍ରୋତାଭଉଣୀମାନେ ନିଶ୍ଚୟ ଜାଣିବାକୁ ଇଚ୍ଛା କରୁଥିବେ ଏହି ପଞ୍ଜୀକରଣଟି କୋଉଠି କରାଯାଏ, ଏଥିପାଇଁ କିଛି ଦେୟ ଦେବାକୁ ପଡେ କି ନାହିଁ, ଏଥିପାଇଁ ସ୍ୱତନ୍ତ୍ର ଫର୍ମ ଅଛି କି ନାହିଁ, ଆଉ କ'ଣ କ'ଣ ସବୁ ଡକ୍ୟୁମେଣ୍ଟସ୍ ଦରକାର ସେ ବିଷୟ ଟିକେ କୁହନ୍ତୁ।
1: ପଞ୍ଜୀକରଣ ନିମନ୍ତେ ଆପଣଙ୍କର ନିହାତି ଗୋଟେ ଆପ୍ଲିକେସନ ଫର୍ମ ଅଛି, ଯେଉଁଟାକୁ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଯାକ ଫିଲ୍ଅପ୍ କରିବେ। ଆପଣମାନେ ତ ଆଗତ ଆପଣଙ୍କର ମନ୍ଦିରରେ ହେଉ କି ବୈଦିକ ରୀତିରେ ବାହାଘର ହୋଇଯାଇଥିବ, ତାର କୌଣସି ବାଧାବିଘ୍ନ ନାହିଁ, ସେଟା ହୋଇଗଲା କେତେ ଯେତେ ଦିନ ପରେ ବି ହେଉ, କିଛି ଟାଇମ୍ ଲିମିଟ୍ ବି ନାହିଁ। ସ୍ୱାମୀ ସ୍ତ୍ରୀମାନେ ମ୍ୟାରେଜ୍ ରେଜିଷ୍ଟ୍ରାର ଅଫିସରେ ଯାଇକି ଏସ୍ଡିଏମ୍ ସବ୍ ଡିଭିଜନାଲ ମାଜିଷ୍ଟ୍ରେଟ୍ ଅଫିସରେ ଯାଇକି ଗୋଟେ ଫର୍ମ ଫିଲ୍ଅପ୍ କରିବେ। ଫର୍ମ ଫିଲ୍ଅପ୍ ପାଇଁ
2: ଆପଣଙ୍କ
1: ପରିଚୟ ପତ୍ର ଦରକାର, ଆଉ ଗୋଟେ ନିହାତି ଦରକାର ହେଉଛି ଆପଣଙ୍କର ବୟସ ପ୍ରମାଣପତ୍ର। ଆଚ୍ଛା, ଏଇ ବୟସ ପ୍ରମାଣପତ୍ରରେ କ'ଣ ଅଛି ନା, ଝିଅକୁ ମିନିମମ 18 ବର୍ଷ ହୋଇଥିବ, ପୁଅକୁ 21 ବର୍ଷ। ଏଇ ପଞ୍ଜୀକରଣ କରିବା ଦ୍ୱାରା କ'ଣ ହେବ, ଯେ ବାଲ୍ୟ ବିବାହଟା ଆମେ ରୋକିପାରିବା। ଆପଣ ସେଇଟା ବି ଜାଣୁଥିବେ ଆଜିକାଲି ବଡ଼ ସମସ୍ୟା ହେଉଛି, ଛୋଟ ଛୋଟ ଛୁଆମାନେ ବାହା ହୋଇଯାଉଛନ୍ତି, ବାପା ମା ମାନେ ଯୋଉଠି ରୁରାଲ ଏରିଆରେ ହେଲା, ଯୋଉଠି ପଇସା ପତ୍ର ଅସୁବିଧା
2: ପରେ ସେମାନେ ଜାଣିବାକୁ ପାଉଛନ୍ତି, ସେଥିପାଇଁ ବହୁତ ଅସୁବିଧା ହେଉଛି।
1: ଆମର ବାଲ୍ୟ ବିବାହଟା ଇଜ୍ ଇଲିଗାଲ, ତେଣୁ ସେଟାକୁ ରୋକିବାର ଏଇଟା ଗୋଟେ ଭଲ ଉପାୟ। ତେଣୁ ପରିଚୟ ପ୍ରମାଣପତ୍ର ସହିତ ଆପଣଙ୍କର ବୟସ ପ୍ରମାଣପତ୍ର ବି ନିହାତି ଦରକାର। ତାପରେ ରେସିଡେନ୍ସ ପ୍ରୁଫ, କୋଉଠି ରହୁଛନ୍ତି ଆପଣ, କୋଉଠିକାର ବାସିନ୍ଦା, କୋଉଠି ରହୁଛନ୍ତି। ତାପରେ ଦରକାର ପାସପୋର୍ଟ ସାଇଜ୍ ଫଟୋ ଦୁଇ ଜଣଙ୍କର, ବାହାଘର ଇନ୍ଭିଟେସନ କାର୍ଡ ଯଦି ଅଛି ବହୁତ ଭଲ, ବାହାଘରର ଆପଣଙ୍କର ଫଟୋ ଯଦି ଅଛି ସେଟା ଆହୁରି ଭଲ। ଆଉ ଗୋଟେ ବି ଅଛି ଆମର ପ୍ରୋହିବିଟେଡ୍ ରିଲେସନ୍ସିପ୍ ଭିତରେ, ନିଜ ବ୍ଲଡ୍ ରିଲେସନ୍ସିପ୍ ଭିତରେ ବାହାଘରଟା ବି ଆମେ ରୋକିପାରିବା, ଯୋଉଟା ଆମର ଲିଗାଲି ବି ଆକ୍ସେପ୍ଟେବଲ୍ ନୁହେଁ। ତ ସେଇଟା ଗୋଟେ ଆପଣ ଆଫିଡେଭିଟ୍ ଗୋଟେ ଦୁଇ ଜଣ ସ୍ୱାମୀ ସ୍ତ୍ରୀ ଦେବେ ଯେ ଆମେ ଦାଦା ଝିଆରୀ ନୁହେଁ, ଆମ ରିଲେସନ୍ସିପ୍ଟା ପ୍ରୋହିବିଟେଡ୍ ରିଲେସନ୍ସିପ୍ ନୁହେଁ, ଏଇଟା ଗୋଟେ ଆଫର୍ମେସନ୍ ଆପଣ ଦେବେ। ତାପରେ ଆଉ ଗୋଟେ ଅଛି, ଆପଣ ଧର ଡିଭୋର୍ସି ମହିଳା, ସେ ଜଣକୁ ବାହା ହେବାକୁ ଚାହୁଁଛନ୍ତି, ଆଉ ଜଣକୁ କି ଜଣେ ଡିଭୋର୍ସି ବ୍ୟକ୍ତି ଜଣେ ମହିଳାକୁ ଦେବେ, ତାଙ୍କ ଡିଭୋର୍ସ ସାର୍ଟିଫିକେଟ୍ ବି ଦେବେ। ମ୍ୟାରେଜ୍ ପଞ୍ଜୀକରଣଟା ଦୁଇଟା ଆକ୍ଟ ଅନୁସାରେ ବି ହୋଇପାରିବ, ଗୋଟେ ହେଉଛି ହିନ୍ଦୁ ମ୍ୟାରେଜ୍ ଆକ୍ଟ ଅନୁସାରେ ହୋଇପାରିବ, ଯେଉଁଠି ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଯାକ ହିନ୍ଦୁ ସେମାନେ ହିନ୍ଦୁ ମ୍ୟାରେଜ୍ ଆକ୍ଟ ଅନୁସାରେ କରିପାରିବେ। ଧର ଅଲଗା ଜାତିର ଅଛନ୍ତି, ସେଇଟା ସ୍ପେଶାଲ ମ୍ୟାରେଜ୍ ଆକ୍ଟ ଅନୁସାରେ, କି ଜଣେ ଭାରତୀୟ ଜଣେ ବାହାର ନାଗରିକ, ତାଙ୍କ ଭିତରେ ସ୍ପେଶାଲ ମ୍ୟାରେଜ୍ ଆକ୍ଟ ଅନୁସାରେ ହୋଇପାରିବ। ଆପଣମାନେ ଫର୍ମ ସବମିଟ୍ କରିବେ, ଫର୍ମର ସବୁତକ ଡକ୍ୟୁମେଣ୍ଟ ଆପଣ ଦେଇଥିବେ, ଯାହା ଯାହା କାଗଜ ସେଟା ସବୁ ଭେରିଫାଇ ହେବ, ଭେରିଫିକେସନ ପରେ ଆପଣଙ୍କୁ ଗୋଟେ ଡେଟ୍ ଦିଆଯିବ। ଏଇଟା ଗୋଟେ ସରଳ ପ୍ରୋସିଜର, ସେମିତି କିଛି କାଠିକର ପାଠ ନୁହେଁ। ଆଉ ସବୁଠୁ ଇମ୍ପୋର୍ଟାଣ୍ଟ ଜିନିଷ, ଏଥିରେ କୌଣସି ଓକିଲଙ୍କର ସହାୟତା ଦରକାର ନାହିଁ।
2: ଆଜ୍ଞା, ଏଇ ଫର୍ମ ଯୋଉ ନେଉଛନ୍ତି ବା ଫିଲ୍ଅପ୍ କରି ଦେଉଛନ୍ତି, ଏଥିପାଇଁ କିଛି ଅର୍ଥ ଦେବାକୁ ପଡେ କି?
1: ବହୁତ ସାମାନ୍ୟ ଅର୍ଥ ଦେବାକୁ ପଡେ, ବେଳେବେଳେ 50 ଟଙ୍କା, 100 ଟଙ୍କା କି 100ରୁ 200 ଟଙ୍କା, ଏଇଟା ଡିଫରେଣ୍ଟ, ବିଭିନ୍ନ ରାଜ୍ୟରେ ବିଭିନ୍ନ ଅଳ୍ପ ବହୁତ ଡିଫରେନ୍ସ, ପଇସା କିଛି ଦେବାକୁ ପଡେ, 100, 200, 300 ଭିତରେ ପଇସା ଖର୍ଚ୍ଚ।
2: କେତେ ଦିନ ଭିତରେ ଏଇ ପରିଚୟ ପତ୍ରଟି ପ୍ରସ୍ତୁତ ହୋଇଯାଏ?
1: 30 ଦିନ ଭିତରେ, ମାସେ
2: ପରିଚୟ ପତ୍ରଟି ମିଳିଯିବ। ଧରନ୍ତୁ ଜଣେ ଭଉଣୀ ଗାଁରେ ରହୁଛନ୍ତି, ସେଠି କୋଉଠି ପାଖରେ ସେମାନେ ପଞ୍ଜୀକରଣ କରିପାରିବେ କି?
1: ହଁ, ସବ୍ ଡିଭିଜନାଲ ମାଜିଷ୍ଟ୍ରେଟ ଯୋଉଠି ଅଛି ସେଠି ଆସି କରିପାରିବେ।
2: ଏମିତି ଦେଖାଯାଉଛି ଯେ ଅନେକ ବିଦେଶରେ ବିବାହ କରୁଛନ୍ତି, ବିଦେଶର ପୁଅ ହଉ ବା ଝିଅକୁ ବିବାହ କରୁଛନ୍ତି, କିନ୍ତୁ ପରବର୍ତ୍ତୀ କାଳରେ ଯଦି ସେ ପୁଅଟି ଝିଅକୁ ଗ୍ରହଣ ନ କରେ ବା ଝିଅ ପୁଅକୁ ଗ୍ରହଣ ନ କରେ, ତାହେଲେ ସେ କ୍ଷେତ୍ରରେ ଏ ବିବାହ ପଞ୍ଜୀକରଣ କରାଇବା ଦ୍ୱାରା କ'ଣ ସୁବିଧା ହବ?
1: ସୁବିଧା ହବ ଏଇଥିରେ କ'ଣ ହବ କି, ଧର ଜଣେ ଭାରତୀୟ ନାରୀ ଜଣେ ବିଦେଶ ପୁରୁଷଙ୍କୁ ବାହା ହେଉଛନ୍ତି, ତାହେଲେ ପଞ୍ଜୀକରଣଟା ନିହାତି ଆବଶ୍ୟକ ବୋଲି ମୁଁ କହିବି। ସେ ଇଣ୍ଡିଆରେ ପଞ୍ଜୀକରଣ କଲେ ତାଙ୍କୁ ଗୋଟେ ନୋ ଅବଜେକ୍ସନ୍ ସାର୍ଟିଫିକେଟ୍ ଆଣିବାକୁ ପଡିବ ଏମ୍ବାସିରୁ, ପଞ୍ଜୀକରଣ ହୋଇପାରିବ। ତ ଗୋଟେ ଲିଗାଲ ରେକଗ୍ନେସନ୍ ମିଳିଲା, ତ ଚାହିଁଲେ ବି ସେ ଏଇଠି କେସ୍ କରିକି ତାଙ୍କ ସ୍ୱାମୀଙ୍କଠୁ ଭରଣ ପୋଷଣ ହଉ କି ସ୍ୱାମୀଙ୍କଠୁ କୌଣସି ଯେକୌଣସି ଲିଗାଲ ରାଇଟ୍, ସେ ତାଙ୍କର ଅଧିକାର ତାଙ୍କ ସେ ସାବ୍ୟସ୍ତ କରିପାରିବେ। କିନ୍ତୁ ଧର କୌଣସି ପ୍ରୁଫ୍ ନାହିଁ, ଯେଉଁମାନେ ସେଠି ବାହା ହଉଛନ୍ତି ସେଠି ତ ଆମର ବୈଦିକ ରୀତିରେ ବାହା ହେଇଥିବେ ନ ହେଇଥିବେ ତାର କିଛି ପ୍ରୁଫ୍ ନଥିବ, ପ୍ରମାଣ ନଥିବ। ତେଣୁ ପ୍ରଥମ ଜିନିଷ ତ ହଉଛି ଇଣ୍ଡିଆରେ ଆସିକି ଏଇଟା ପଞ୍ଜୀକରଣ କରିଦେବାଟା ନିହାତି ଆବଶ୍ୟକ।
2: ଆପଣ ତ କହିଲେ ଯେ ବିବାହ ପଞ୍ଜୀକରଣ କ'ଣ ଏବଂ କାହିଁକି କରିବା ଜରୁରୀ, କିନ୍ତୁ ଯେଉଁମାନେ ଏଇ ପଞ୍ଜୀକରଣ କରେଇ ନାହାନ୍ତି ସେମାନେ କେମିତି କରିବେ?
1: ପଞ୍ଜୀକରଣ ପାଇଁ ଦୁଇ ଜଣ ଯାକଙ୍କର ସମ୍ମତି ଦରକାର, ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଯାକ ବୁଝିବା ଦରକାର ତାର ମହତ୍ତ୍ୱ। ତେଣୁ ଯେଉଁମାନେ କରିନାହାନ୍ତି, କିଛି ମୁଁ ଯେମିତି କହିଲି ତାର ଟାଇମ୍ ଲିମିଟ୍ କିଛି ନାହିଁ, ଯେବେ ବି ଭାବିବେ କରିବା ପାଇଁ ଆସିକି ଆପ୍ଲାଏ କରିବେ, ବହୁତ ସରଳ ପ୍ରୋସିଜର୍ ତା

0: ସେମିତି କିଛି କଷ୍ଟ ଦରକାର ନାହିଁ। ଆଉ ଯାହା କହିଲି ସବୁଠୁ ସୁବିଧା ହେଉଛି, କୌଣସି ଓକିଲଙ୍କର ବି ସହାୟତା ଦରକାର ନାହିଁ, ଅନଲାଇନ୍ ବି କରିପାରିବେ।
1: ଆଜ୍ଞା,
0: ତେଣୁ ଯୋଉଠି ଯିଏ ଚାହିଁବେ, ଯେତେ ଆୱାରନେସ୍ ବଢ଼ିବ, ମହିଳାମାନେ ଆସି ପଞ୍ଜୀକରଣ କରିଦେବାଟା ଉଚିତ।
1: ଏଥିପାଇଁ ତ ତାଙ୍କ ପାଖରେ ଯଦି ବିବାହ କାର୍ଡ ନଥିବ ତ ସେଥିପାଇଁ ଆଉ କ'ଣ ସବୁ ଡକ୍ୟୁମେଣ୍ଟ ଦରକାର?
0: ଅଛି, ବିବାହ କାର୍ଡ ନଥିଲେ ବି ସାକ୍ଷୀ ଆଣିପାରିବେ, ବିବାହ ଫଟୋ ଆଣିପାରିବେ, ଯଦି କିଛି ବିବାହ ସମୟର ଫଟୋ ଅଛି। ମୁଁ ବୁଝୁଛି ଆପଣଙ୍କ ପଚାରୁଛନ୍ତି, ଯଦି 20 ବର୍ଷ ତଳେ କିଏ ବାହା ହେଇଥିଲା, ତା ପାଖରେ ଯଦି କିଛି ଡକ୍ୟୁମେଣ୍ଟ ନାହିଁ, ତ ଇନ୍ଭିଟେସନ୍ ନାହିଁ କି କାର୍ଡ ନାହିଁ, ସାକ୍ଷୀରେ ବି ହେଇପାରିବ। ବୟସ ପ୍ରମାଣପତ୍ର କିଛି ତ ଗୋଟେ ପ୍ରମାଣ ଥିବ, ସ୍ୱାମୀ ସ୍ତ୍ରୀ ବୋଲି ଫଟୋ ତ ଉଠେଇଥିବେ।
1: ତେବେ ଏଇ ଯୋଉ ବିବାହ ପଞ୍ଜୀକରଣ ବା ପରିଚୟ ପତ୍ର ପରି ଯୋଉ ଗୋଟିଏ ସୁନ୍ଦର ଆଇନଟି ଆମର ସମ୍ବିଧାନରେ ରହିଛି, ଏହାର ସଫଳ ରୂପାୟନ ପାଇଁ ବା ଜନସଚେତନତା ପାଇଁ ଆପଣ କ'ଣ କହିବେ?
0: ସଚେତନା ତ ସବୁ ଜିନିଷରେ ଅଛି, କିନ୍ତୁ କେତେ ଦୂର ଏଟାର ଆର ଇମ୍ପ୍ଲିମେଣ୍ଟେସନ ବେଶୀ ଦରକାର। ଆୱାରନେସ୍ ମୁଁ ସବୁବେଳେ କହେ, ଆୱାରନେସ୍ ତ ଅଛି, କିନ୍ତୁ ଆୱାରନେସ୍ ଖାଲି ଥିଲେ ଯେ ସବୁ ସମାଧାନ ହେଇଯିବ ତା ନୁହେଁ, ଏଥିଲାଗି ଇମ୍ପ୍ଲିମେଣ୍ଟେସନ ଦରକାର। ଓକିଲ ହିସାବରେ ମୋ ପାଖକୁ ଜଣେ ଯାହାଙ୍କ ସମସ୍ୟା ହେଇଛି, ସେ ଆସିଲେ ମୁଁ ତାଙ୍କୁ ବୁଝେଇ ପାରିବି, କିନ୍ତୁ ଜେନେରାଲ ଆୱାରନେସ୍ ଆଣିବାକୁ ହେଲେ କିଛି ପଦକ୍ଷେପ ନେବା ଦରକାର, ଯୋଉଟା ଭାବୁଛି ବହୁତ ଶୀଘ୍ର ଯେତେବେଳେ ଏଇଟା କମ୍ପଲସରୀ ରେଜିଷ୍ଟ୍ରେସନଟା ହେଇଯିବ, ଯେତେବେଳେ ବାଧ୍ୟତାମୂଳକତା ହେଇଥିବ, ଆୱାରନେସ୍ ଆପେ ଆପେ ଲୋକଙ୍କ ପାଖରେ ପହଞ୍ଚିବ। ଯେମିତି ଜନ୍ମ ଓ ମୃତ୍ୟୁର ରେଜିଷ୍ଟ୍ରେସନ ଲୋକ ସମସ୍ତେ କଲେଣି, ଆଜି ସମସ୍ତଙ୍କ ପାଖରେ ଖବର ପହଞ୍ଚିଲାଣି, ସମସ୍ତେ ଜାଣୁଛନ୍ତି ଯେ ରେଜିଷ୍ଟ୍ରେସନ ବର୍ଥ ନକଲେ, ଯେମିତି ଜନ୍ମ ରେଜିଷ୍ଟ୍ରେସନ ନକଲେ ଛୁଆର ଆଡମିଶନ ହେଇପାରିବ ନାହିଁ। ତ ଗାଁ ଗହଳିରେ ବି ଆଜିକାଲି ଛୁଆ ଜନ୍ମ ଯୋଉଠି ହେଉଛି ଆସିକି ରେଜିଷ୍ଟ୍ରେସନ
1: କରୁଛନ୍ତି,
0: ସେମିତି ମୃତ୍ୟୁ ରେଜିଷ୍ଟ୍ରେସନ ବି ପେନ୍ସନ୍ ମିଳିବନି, ଏମିତି ବାହାଘର ରେଜିଷ୍ଟ୍ରେସନ ବି ଆପେ ଆପେ ଲୋକଙ୍କ ପାଖରେ ପହଞ୍ଚିଯିବ, ଥରେ ଏଇଟା ବାଧ୍ୟତାମୂଳକ ହେଇଗଲେ ଲୋକ ଆପେ ଆପେ ଆସି କରିବେ।
1: ଆପଣ ତ ଜଣେ ଆଇନଜୀବୀ, ଆପଣ କ'ଣ ଲକ୍ଷ୍ୟ କରୁଛନ୍ତି ଆମର ମହିଳାମାନେ ଆସି କରୁଛନ୍ତି?
0: ହଁ କରୁଛନ୍ତି, କାହିଁକି ନା ଆପଣ ଦେଖୁଛନ୍ତି ସମସ୍ତେ ପାସପୋର୍ଟ ଭିଜା ବହୁତ କରୁଛନ୍ତି, ଯେଉଁମାନେ ସବୁ ବାହା ହେଉଛନ୍ତି ନୂଆ ନୂଆ ଦମ୍ପତି ମାନେ, ସେମାନେ ବାହାରକୁ ଯାଉଛନ୍ତି ବୁଲିବା ପାଇଁ, ତ ପାସପୋର୍ଟ ଭିଜା ପାଇଁ ଆପଣଙ୍କର ମ୍ୟାରେଜ୍ ସାର୍ଟିଫିକେଟ୍ ଦରକାର ହେଉଛି, ସେଇଥିଲାଗି କରୁଛନ୍ତି। ଆଗରୁ ଥିଲା ଆମେ ଗୋଟେ ଆଫିଡେଭିଟ୍ କରୁଥିଲୁ, ଆମେ ହଜବେଣ୍ଡ ୱାଇଫ୍ ବୋଲି ସ୍ୱାମୀ ସ୍ତ୍ରୀ ବୋଲି ଗୋଟେ ଆଫିଡେଭିଟ୍ କରିକି, ନୋଟାରୀ ଆଫିଡେଭିଟ୍ ହେଉ କି ଦୁଇଟି ମାଜିଷ୍ଟ୍ରେଟ୍ ଆଫିଡେଭିଟ୍ ଦିଆ ହେଉଥିଲା ଯେ ଆମେ ସ୍ୱାମୀ ସ୍ତ୍ରୀ ବୋଲି, ତା ଅନୁସାରେ ପାସପୋର୍ଟ ଦିଆ ହେଉଥିଲା, ମ୍ୟାରେଜ୍ ସାର୍ଟିଫିକେଟ୍।
1: ପଞ୍ଜୀକରଣ କରେଇ ନେଲେ
0: ସବୁଆଡୁ ସୁବିଧା,
1: ସେମାନେ ଯଦି ଡେରି ନ କରି ଯଦି ବିବାହ ପଞ୍ଜୀକରଣ କରେଇ ନେବେ ତାହେଲେ ତାଙ୍କ ପାଇଁ ଖୁବ୍ ମଙ୍ଗଳ ହବ। ଆପଣ ତ ଜଣେ ଆଇନଜୀବୀ, ଅବସର ସମୟ ଆପଣଙ୍କୁ କେବେ ମିଳେନି?
0: କେବେ କେବେ ମିଳେ।
1: କ'ଣ କରନ୍ତି?
0: ଗୀତ ଶୁଣିବାକୁ ବହୁତ ଭଲ ପାଏ, ବହି ପଢ଼ିବାକୁ ଭଲ ପାଏ, ସାଙ୍ଗସାଥୀ ମାନଙ୍କ ସାଙ୍ଗରେ ରହିବାକୁ ଭଲ ପାଏ, ବୁଲିବାକୁ ଭଲ ପାଏ, ଯେକୌଣସି ଭଲ ଜିନିଷ ସୁନ୍ଦର ଜିନିଷ ଭଲ ଲାଗେ କରିବା।
1: ଆପଣ କହିଲେ ଯେ ବହି ପଢ଼ିବାକୁ ଆପଣଙ୍କୁ ଭଲ ଲାଗେ, କୋଉ ପ୍ରକାରର ବହି ବେଶୀ ପଢ଼ନ୍ତି?
0: ଯାହା ହାତରେ ମିଳେ ତାହା ପଢେ।
1: ଆଉ ରୋଷେଇ
0: ମୋ ଦ୍ୱାରା ହୁଏ ନାହିଁ।
1: କ'ଣ ଖାଇବାକୁ ଭଲ ପାଆନ୍ତି?
0: ସବୁ ଖାଇବାକୁ ଭଲ ପାଏ, ଫ୍ରୁଟ୍ସ ଖାଇବାକୁ ମୋତେ ଭଲ ଲାଗେ, ସାଲାଡ୍ସ ଖାଇବାକୁ ଭଲ ଲାଗେ, ସକାଳୁ ମୁଁ ଯୋଗ କରିବାକୁ ଭଲ ପାଏ।
1: ଆଜ୍ଞା, ଆପଣ ଯୋଗ କରନ୍ତି, ଏଇ ଯୋଗ କଲେ କ'ଣ ଶରୀରର ଉପକାର ହୁଏ?
0: ଯୋଗ କରିବା ଦ୍ୱାରା ଗୋଟେ ପିସ୍ ଅଫ୍ ମାଇଣ୍ଡ ଆସୁଛି,
1: ମାନେ
0: ମାନସିକ ଶାନ୍ତି ଗୋଟେ ମିଳୁଛି। ଆଉ ସମୟ ମିଳିଲେ ବେଳେବେଳେ କିଛିଟା ସୋସିଆଲ ୱାର୍କ କରିବାକୁ ଭଲ ଲାଗେ।
1: କ'ଣ କରନ୍ତି?
0: ଇନରଭିଲ୍ କ୍ଲବ କଟକ ମିଡ୍ ଟାଉନ୍ର ମୁଁ ଜଣେ ସଦସ୍ୟ।
1: କ'ଣ ସବୁ କାମ ହାତକୁ ନେଇଛନ୍ତି?
0: ଗୁଡ଼ିଏ କାମ କରୁ ଆମେ, ଯେମିତିକି ଅର୍ଫାନେଜ୍ ଅଛି, ଅର୍ଫାନେଜ୍କୁ ଯାଉ, ଛୋଟ ଛୋଟ ଛୁଆମାନଙ୍କ ପାଇଁ ଆମେ ସେଠି ଯାଇକି ତାଙ୍କୁ ଯାହା ସୁବିଧା ଅସୁବିଧା ହେଲା ସେଠି ତାଙ୍କର ହେଲ୍ଥ କ୍ୟାମ୍ପ କରାହୁଏ। ଆହୁରି ଅଛି ଆମର କିଛି ସ୍କୁଲ ଅଛି, ଗୋଟେ ସ୍କୁଲ ମଡେଲ ସ୍କୁଲ ଟେକ୍ଅପ୍ କରାହେଇଛି, ସେ ସ୍କୁଲର ଛୁଆମାନଙ୍କର ଯାହା ଦରକାର ତା ବିଷୟରେ ବି ପଦକ୍ଷେପ ନଉ। ତା ଛଡ଼ା ଆମର କିଛି ଷ୍ଟୁଡେଣ୍ଟ ମାନଙ୍କୁ ବି ଆମେ ସ୍ପନ୍ସର କରିକି ପାଠ ପଢୁ। କୌଣସି ଗରିବ ଛୁଆ ଅଛନ୍ତି ଯେଉଁମାନେ ପାଠ ପଢି ପାରୁନାହାନ୍ତି ଫାଇନାନ୍ସିଆଲ, ସେମାନଙ୍କୁ ଆମେ ଜଣେ ଜଣେ ମେମ୍ବର ଆମେ ଗୋଟେ ଗୋଟେ ଛୁଆଙ୍କୁ ସ୍ପନ୍ସର କରିକି ତାଙ୍କର 10th କ୍ଲାସ ଯାଏ ଆମେ ତାଙ୍କର ପାଠପଢ଼ାର ଭରଣ ପୋଷଣ।
1: ଆପଣଙ୍କୁ ଗୀତ ମଧ୍ୟ ଶୁଣିବାକୁ ଭଲ ଲାଗେ, କିନ୍ତୁ ଆଇନଜୀବୀ ହେବାକୁ କାହିଁକି ପସନ୍ଦ କଲେ? ଜଣେ ଭଲ କଣ୍ଠଶିଳ୍ପୀ ହେଇପାରିଥାନ୍ତେ।
0: ଗୀତ ଗାଇବାଟା ମୋର ପାସନ, ମୁଁ ଗୀତ ଶିଖିନାହିଁ, କିନ୍ତୁ ମୋର ବାପା ମା ଦିଜଣ ଯାକ ହେଉଛନ୍ତି ଖୁବ୍ ସଙ୍ଗୀତଜ୍ଞ, ସେମାନେ
1: ତାଙ୍କର କଳା କିଛି ଆପଣଙ୍କ ପାଖରେ ରହିଛି ବୋଧେ?
0: ମା ବି ଦିଜଣ ଯାକ ହେଉଛନ୍ତି ବିଶାରଦ ଅଳଙ୍କାର କରିଛନ୍ତି ଦିଜଣ ଯାକ, ତାଙ୍କ ଅନୁସାରେ ମୁଁ ଗୀତ ଗାଇପାରିଲି ନାହିଁ, ବଟ୍ ଏନିୱେ ଗୀତ ଗାଇବାକୁ ଭଲ ଲାଗେ। ଦ୍ୱିତୀୟରେ ଆଇନଜୀବୀ ହେବାକୁ ମୋର ଇଚ୍ଛା ସବୁବେଳେ କହେ, ପିଲାଦିନୁ ମୁଁ କିଛି ଭାବି ହିଁ ନାହିଁ, କାରଣ ମୋ ଜେଜେବାପା ଜଣେ ଆଇନଜୀବୀ ଥିଲେ, ବାପା ଆଇନଜୀବୀ ଜଜ୍ ହେଲେ, ତେଣୁ ମୁଁ ପିଲାଦିନୁ କେବେ ଭାବିନି ଆଉ କିଛି କରିବାକୁ। ମୁଁ ସବୁବେଳେ ଭାବିଥିଲି ମୁଁ ବଡ଼ ହେଲେ ହିଁ ଏମିତି ଲ ଡିସ୍କସନ କରିବି, କୋର୍ଟରେ ଠିଆ ହେଇକି ଏମିତି ଲିଗାଲ ଆସ୍ପେକ୍ଟ ଉପରେ କହିବି, ଏହା ମୁଁ ପିଲାଦିନେ ସବୁବେଳେ ଭାବିଥିଲି। ମୁଁ ଆଉ କୌଣସି କ୍ୟାରିୟର କେବେ କରିବି ବୋଲି ଭାବି ହିଁ ନଥିଲି। ଆମ ପରିବାରରେ ଗୋଟେ ଆର୍ଟ ଓ କଲଚରକୁ ନେଇକି ବହୁତ ବେଶୀ ସ୍ୱୀକୃତି ଅଛି, ସମସ୍ତେ ଭଲ ପାଆନ୍ତି।
1: ଯାହା ଆଜି ଆପଣ ଆମ ଷ୍ଟୁଡିଓକୁ ଆସିଲେ, ବିବାହ ପରିଚୟ ପତ୍ର ବା ବିବାହ ପଞ୍ଜୀକରଣ କାହିଁକି ଏବଂ କ'ଣ ପାଇଁ କରିବା ଦରକାର ସେ ବିଷୟରେ ଅନେକ ଗୁଡ଼ିଏ ମୂଲ୍ୟବାନ କଥା ଆମର ଭଉଣୀମାନଙ୍କୁ କହିଲେ। ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ, ନମସ୍କାର।
0: ମୁଁ ବି ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି।

ଶୁଣିଲେ ଆମ ଆଇନ କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ସତ୍ୟସ୍ମିତା ବେହେରା, ଉପସ୍ଥାପନାରେ ଥିଲେ ରଞ୍ଜିତା ପାତ୍ର। କିଛି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। କିଶୋର ଚକ୍ର ଅପରାହ୍ନ 5ଟାରେ ଏଥିରେ ଶୁଣିବେ ସଙ୍ଗୀତ ରୂପକ ବର୍ଷା। ପରିବେଷଣ କରିଛନ୍ତି ନବକଳିକା ଅନୁଷ୍ଠାନ କଟକର ଶିଳ୍ପୀମାନେ। ରଚନା କରିଛନ୍ତି ସ୍ନେହଲତା ମହାନ୍ତି। ଯୁବବାଣୀ ଅପରାହ୍ନ 5:30। ସନ୍ଧ୍ୟା 6:10 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 82ତମ ଭାଗ ପ୍ରଚାର କରିବ। ସୁଧାଂଶୁ ଶେଖର ବଳଙ୍କ ପରିବେଷିତ ଝୁମର ଗୀତ ସନ୍ଧ୍ୟା 6:30। ଜିଲ୍ଲା ହାଲଚାଲରେ ଆଜି ଶୁଣିବି ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ ରାତି 7:25। ବନାନୀ 7:30 ଏଥିରେ ବିଷୟ ରହିଛି ବୃକ୍ଷରୋପଣ ଓ ତାର ଯତ୍ନ। ଏ ସମ୍ପର୍କରେ ସୁଦର୍ଶନ ବେହେରାଙ୍କ ସହିତ ଆଲୋଚନା। ହିନ୍ଦୀ ଚଳଚ୍ଚିତ୍ରର ଗୀତ ପ୍ରଚାର କରିବୁ ରାତି 8:02। ଶୁଣିଲେ କିଛି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଆକାଶବାଣୀ କଟକ ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଗୀତଟିକୁ ଗାଇଛନ୍ତି ୟେସୁ ଦାସ। ଚଳଚ୍ଚିତ୍ର ସାଜନ ବିନା ସୁହାଗନ।

ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ ଆକାଶବାଣୀ କଟକ ଆରମ୍ଭ କରୁଛୁ ଆମର ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ। ଆଜି ଏଥିରେ ପ୍ରଥମେ ଶୁଣିବା ଡ୍ରିମ୍ ଗର୍ଲ ଚଳଚ୍ଚିତ୍ରର ଏହି ଗୀତଟିକୁ ଯାହାକୁ ଗାଇଛନ୍ତି କିଶୋର କୁମାର ଏବଂ ସାଥୀ।